ଆକାଶବାଣୀ କଟକ ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 16 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 6 ତାରିଖ ସମୟ ବର୍ତ୍ତମାନ ସକାଳ 5:58:30 ଶ୍ରୋତାବନ୍ଧୁମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ।

ପରବର୍ତ୍ତୀ ଭକ୍ତିଗୀତ ପୁରାତନ ରଚନାରୁ ଗାଇଛନ୍ତି ଇନ୍ଦିରାନନ୍ଦ। ନବଜଳ ଧର ରୂପ ମନେତ୍ରେ ଲାଖି ରହିଲା, କଦମ୍ବ ମୂଳରେ ଉଭା କୋଟିତବ ଛିଣି ଶୋଭା।

ମୁଢ ମନ ଦୃଢ଼ କରି ଗୁଢ ମୁହା ମନ୍ତ୍ର ଘୋଷ ଗୁଢ଼ ଗୁଢ଼ ପାପ ତୋର ରୂଢ଼ ପରି ହେବ ନାଶ। ବେଣୁଧରଙ୍କ ରଚନାର ଶିଳ୍ପୀ ବିଜୟ ଭାସ୍କର ସାମନ୍ତରାୟ।

ଏଥର ଶିଳ୍ପୀ ଗାୟତ୍ରୀ ବୋଷ କଣ୍ଠରେ ତାଙ୍କର ପୁରାତନ ରଚନା କୃପାସିନ୍ଧୁ ଦୀନବନ୍ଧୁ କାହିଁକି କରୁଣା ଉଣା ମୋହ କରିବି ନାହିଁ ନ ଧରାଧାମୀ ନାହିଁ ଶୁଣା।

ତୁମରି ଦୟାରେ ଜୀବନ ପଥେ ପାଷଣ ପାଲଟେ ପାଣି, ତୁମ ମମତାରେ ମରୁରେ ବହିମୁ ସୁଶୀତଳ ସୁରଧ୍ୱନି। ସ୍ନେହଲତା ମହାନ୍ତିଙ୍କ ରଚନାରୁ ଶିଳ୍ପୀ ସୁବୀର କୁମାର ଦାସ।

ବନ୍ଦନାର ପରବର୍ତ୍ତୀ ଶିଳ୍ପୀ କଳ୍ପନା ଅଗସ୍ତି, ସେ ଗାଇଛନ୍ତି ଗୌର ପଟ୍ଟନାୟକଙ୍କ ରଚନା କର ମୋତେ ତୁମ ପାଦର ନୂପୁର ବାଜୁଥିବି ଶ୍ୟାମ ଶ୍ୟାମ।

କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତ ବାବାଜୀ ଚରଣ ସ୍ୱାଇଁଙ୍କ ରଚନାରୁ ଗାଇଛନ୍ତି ଗୋପାଳ ସାମନ୍ତରାୟ। ନିରାଶା ମରୁରେ ମୁଁ ଯେ ଆଜି ଘୋରେ ସାହାହୀନ ଆଶ୍ରାହୀନ।

0: ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ପ୍ରଦୀପ୍ତ ମହାପାତ୍ର।

କଥାରେ ଅଛି, ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି। ଯେଉଁ ବ୍ୟକ୍ତି ନିଜର ବୁଦ୍ଧି କୌଶଳ ଉତ୍ସାହ ଓ ଯୁକ୍ତି ସହିତ ଆଜିର କାମକୁ ସର୍ବୋତ୍କୃଷ୍ଟ ଭାବରେ ସମ୍ପନ୍ନ ନକରି କାଲିର ଆବଶ୍ୟକତାକୁ ଗୁରୁତ୍ୱ ଦିଏ, ତାହାର ଚିନ୍ତା ବଢ଼ିଯାଏ। ମନୁଷ୍ୟ ଗତକାଲିର ଘଟଣା ପ୍ରତି ସର୍ବଦା ଅଭିଯୋଗ ମନ ମଧ୍ୟକୁ ଆଣେ ଏବଂ ଆସନ୍ତାକାଲିର କାର୍ଯ୍ୟ ପାଇଁ କିଛି ଫଳ ଆଶା ରଖେ। କାର୍ଯ୍ୟଟି ହେବ କି ନ ହେବ, ଲାଭ ହେବ କି କ୍ଷତି ହେବ, ସମ୍ମାନ ମିଳିବ କି ଅପମାନ ମିଳିବ, ଏହି ଭୟ ମନେ ରଖିଥାଏ। ଖ୍ରୀଷ୍ଟ ଧର୍ମାବଲମ୍ବୀ ବ୍ୟକ୍ତିମାନେ ଯୀଶୁଙ୍କୁ ଏକ ପ୍ରାର୍ଥନା ମାଧ୍ୟମରେ ଜଣାନ୍ତି, ହେ ପରମ ପିତା, ଆଜି ଦିନର ଭୋଜନ ଆମକୁ ମିଳୁ, ଆଜି ଆମକୁ ସମୃଦ୍ଧ କର। ଏହାର ଅର୍ଥ ଆମର ଭବିଷ୍ୟତ ଜୀବନ ସମୁଜ୍ଜଳ ହୋଇପାରିବ। ଯଦି ପ୍ରତ୍ୟେକ ବ୍ୟକ୍ତି ଆଜିର ଦିନଟିକୁ ଅଧିକ ଆନନ୍ଦ, ସନ୍ତୋଷ ଓ ଆଦର୍ଶର ସହିତ କଟାଇବାକୁ ଚେଷ୍ଟା କରି ସଫଳ ହୁଏ, ତେବେ ଖୁବ୍ ଭଲ କଥା। ବିବେକାନନ୍ଦ ଏହି ମର୍ମରେ କହିଥିଲେ, କାଲି ପାଇଁ ଚିନ୍ତା କର ନାହିଁ। ଏ କଥା ଉପରେ ଏକ ପ୍ରଶ୍ନ ଆସିପାରେ, କାଲିର ଚିନ୍ତା ନ କରି ମଣିଷର ପରିବାର, ପିଲାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ବସ୍ତ୍ର, ବାସଗୃହ ପ୍ରଭୃତିର ବିଷମ ସମସ୍ୟା ବଢ଼ିଯାଇପାରେ। ପୁଣି ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟର ଆବଶ୍ୟକତା ରହିଛି। ଆଜିର କାର୍ଯ୍ୟକ୍ରମ ଶରୀର ଧୀରେ ଧୀରେ ବୃଦ୍ଧ ହୋଇଯିବ, ଆଜିର ବ୍ୟବସାୟ ଓ ଶିଳ୍ପ କାଲି ରୁଗୁଣ ହୋଇଯିବ, ଚାକିରି କାଳ ସରିଯିବ, ସୁସ୍ଥ ଶରୀର ଅସୁସ୍ଥ ହୋଇଯିବ, ଝିଅ ବିଭାଗର ପୁଅ ବିଭାଗର ଅନେକ ସମସ୍ୟା ମୁଣ୍ଡ ଟେକିବ, ଏହାକୁ ବାଦ ଦେଇ ହେବ କି? ଆଜିର ବିଚାରଶୀଳ ବ୍ୟକ୍ତିଙ୍କର ଏହିସବୁ ବିଚାର ମସ୍ତିଷ୍କ ମଧ୍ୟକୁ ଆସିଥାଏ। ଏହା ସତ୍ୟ, ସମସ୍ୟାଗୁଡ଼ିକ ମଧ୍ୟ ସତ୍ୟ, ମାତ୍ର ଏହି ସମସ୍ୟାଗୁଡ଼ିକ ପ୍ରତି ଯଦି କେବଳ ଚିନ୍ତା କରାଯାଏ, ମାନସିକ ଭାରସାମ୍ୟ ଓ ମାନସିକ ଶକ୍ତି ନଷ୍ଟ ହୋଇଯାଏ। ଚିନ୍ତା ମନୁଷ୍ୟର ଉତ୍ସାହ, ଶକ୍ତି, କାର୍ଯ୍ୟଦକ୍ଷତା ଓ ପ୍ରସନ୍ନତାକୁ ନଷ୍ଟ କରିଦିଏ। ଯେଉଁ ଅସୁବିଧାକୁ ବ୍ୟକ୍ତିଗତ ଭାବେ ପ୍ରତିରୋଧ କରାଯାଇ ପାରିଥାନ୍ତା, ଏହା ପରିବାର ପାଇଁ ବିରାଟ ବୋଝ ହୋଇଯିବ। ମନୁଷ୍ୟର ଚଲାପଥରେ ଅନ୍ଧକାର ସୃଷ୍ଟି ହେବ। ଏଣୁ ସମସ୍ୟାକୁ ଦୂର କରିବାକୁ ମାନସିକ ସ୍ତରରେ ସୁସ୍ଥ ରହିବାକୁ ପଡ଼ିବ। ପରିଶ୍ରମ ଓ ଉଦ୍ୟୋଗ କରିବା ସଙ୍ଗେ ସଙ୍ଗେ ସମାଜର ସଠିକ୍ ବ୍ୟକ୍ତିଙ୍କର ସହଯୋଗ ପାଇଁ ଚେଷ୍ଟା କରିବାକୁ ହେବ। ଏହା ବ୍ୟତୀତ ମଣିଷ ଯଦି ଦରିଦ୍ର ହୋଇଯାଏ, ଅଭାବର ସମ୍ମୁଖୀନ ହୁଏ, କୌଣସି ଏକ ଦୂରାରୋଗର ସମ୍ମୁଖୀନ ହୁଏ, ଆତ୍ମୀୟ ସ୍ୱଜନଙ୍କର ମୃତ୍ୟୁ ଖବର ପ୍ରାପ୍ତ ହୁଏ, ସ୍ୱାଭାବିକ ଚିନ୍ତାର ସମ୍ମୁଖୀନ ହେବାକୁ ପଡ଼େ, ଏହା ପରୋକ୍ଷରେ ଆମର ଦୂରଦୃଷ୍ଟି ସୃଷ୍ଟି କରେ ଏବଂ କେଉଁ କାର୍ଯ୍ୟରେ ଫଳ ଭବିଷ୍ୟତରେ କ'ଣ ହେବ ତାର ସୂଚନା ମଧ୍ୟ ମିଳିଥାଏ। ସମସ୍ୟାର ସମ୍ବାଦକୁ ଦେଖି ଭବିଷ୍ୟତ ଉନ୍ନତିର ଯୋଜନା ଉତ୍ତମ ବିଚାରରେ ପ୍ରସ୍ତୁତ ହୁଏ। ପୁରୁଣା ଭୁଲ ଯୋଗୁଁ ମିଳିଥିବା ଦଣ୍ଡର ଅନୁଭୂତି ଓ ସଂସାରର କଠୋରତାକୁ ଦେଖି ଶୁଣି ନିଜ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରିଥାଉ। ଅନ୍ୟ ଦିଗକୁ ଯଦି ଆଲୋଚନା କରାଯାଏ, ମନୁଷ୍ୟ ମନରେ ଅଶୁଭ ଚିନ୍ତାର ସୃଷ୍ଟି ହୋଇଥାଏ। ଏହାର ମୁଖ୍ୟ କାରଣ ଭୟ ଓ ବିଚଳିତ ଅବସ୍ଥା। ଏହା ମଣିଷର କର୍ମଧାରର ବାଧକ ଅଟେ। ସଂସାରରେ ମନୁଷ୍ୟ ଦ୍ୱାରା ସବୁ କାର୍ଯ୍ୟ ସମ୍ଭବ, ଏକ ଅଜଣା ଭୟ ଓ ଚିନ୍ତାରେ ଆମର ଶକ୍ତି ଓ ଉତ୍ସାହ ବିନାଶ ହୋଇଯାଏ। ପଶ୍ଚାତ୍ତାପ ଓ ଆତ୍ମଗ୍ଲାନିର ଅନ୍ଧକାରରେ ଯୋଗ୍ୟ ଲୋକ ସୁଦ୍ଧା ନିଜର ଶକ୍ତି ହରାଇଥାଏ। ଅନେକ ବ୍ୟକ୍ତି ଚିନ୍ତାରୁ ବେମାର ହୋଇଯାଆନ୍ତି, ଚିନ୍ତା ତାଙ୍କୁ ଶଯ୍ୟାଶାୟୀ କରିଦେଇଥାଏ। ବଡ଼ ପଦବୀରେ ଅବସ୍ଥାପିତ ସରକାରୀ ଚାକିରିଆ ଅଧିକ

ବେତନପ୍ରାପ୍ତ କର୍ମଚାରୀ ବଡ଼ ବ୍ୟବସାୟୀ ପଦପଦବୀଧାରୀ ବ୍ୟକ୍ତିଙ୍କର ଯଦି ଟିକିଏ ଉଣା ଘଟେ ତେବେ ସେମାନଙ୍କର ଚିନ୍ତା ବଢ଼ି ମାନବିକତା ହରାଇ ବସନ୍ତି। ମନୁଷ୍ୟ ସକାଳୁ ଶଯ୍ୟାତ୍ୟାଗ କଲାପରେ ଅନେକ କାମ ତା ଆଗରେ ମୁଣ୍ଡ ଟେକନ୍ତି ଆଉ ମଣିଷ ସେସବୁ କାର୍ଯ୍ୟକୁ ଏକାବେଳେ ସାରିଦେବାକୁ ଚିନ୍ତା କରେ, କିନ୍ତୁ ଯଦି କାର୍ଯ୍ୟଗୁଡ଼ିକୁ କ୍ରମାନ୍ୱୟରେ ଧୀରେ ଧୀରେ କରାଯାଏ ତେବେ ସନ୍ଧ୍ୟାବେଳକୁ ସମସ୍ତ କାର୍ଯ୍ୟ ଅଧାପନ୍ତିରିଆ ହୋଇଯାଏ, ଯାହା କାଲି ପାଇଁ ସମସ୍ୟା ଓ ଚିନ୍ତା ସୃଷ୍ଟି କରେ। ଏହି ଚିନ୍ତା ମାନସିକ ଶକ୍ତିକୁ କ୍ଷୟ କରି ମସ୍ତିଷ୍କ ବିକୃତି କରିଥାଏ। ଆସନ୍ତୁ ଏହି ସମସ୍ୟାକୁ ଟାଳିବାକୁ ଆଜି ଅର୍ଥାତ୍ ବର୍ତ୍ତମାନ ସମୟକୁ ଉଚିତ ଭାବେ ସମ୍ମାନ ଦେବା ଓ ଏହି ଅନୁଚିନ୍ତାରୁ ଜୀବନର ଶ୍ରେଷ୍ଠ ଆନନ୍ଦ ପାଇପାରିବା।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନ କରିଥିଲେ ପ୍ରଦୀପ୍ତ ମହାପାତ୍ର। ଆକାଶବାଣୀ କଟକ ପ୍ରଚାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 58ତମ ଭାଗ।

ଦେହ ସହ ଜୀବର ସମ୍ପର୍କ ବିଷୟରେ ଶୁକଦେବ ରାଜା ପରୀକ୍ଷିତଙ୍କୁ କହିଲେ, ସ୍ୱପ୍ନରେ ଯେଉଁ ପୁରୁଷ ବା ବସ୍ତୁ ଦିଶେ, ବାସ୍ତବରେ ତା ସହିତ ଯେପରି ସମ୍ବନ୍ଧ ଘଟେ ନାହିଁ, ଆତ୍ମାର ସେହିପରି ଜୀବଦେହ ସହିତ ସମ୍ବନ୍ଧ ଘଟେ ନା, କେବଳ ଭଗବାନଙ୍କ ମାୟା ଦ୍ୱାରା ସେ ସମ୍ବନ୍ଧ ଘଟିପାରେ। ଈଶ୍ୱର ମାୟା ବହୁ ରୂପରେ ସବୁଆଡ଼େ ପ୍ରକାଶ ପାଏ। ମାୟାରେ ପଡ଼ି ଜୀବ ସବୁ କଥାକୁ ମୋର ମୋର କହେ। ଏହି ସୃଷ୍ଟିର ସର୍ଜନା ପାଇଁ ଆତ୍ମାରେ ଆତ୍ମାକୁ ମାୟାଗ୍ରସ୍ତ କରି ଆପଣା ନାଭିରୁ ବ୍ରହ୍ମାଙ୍କୁ ସୃଷ୍ଟି କଲେ। ଶୂନ୍ୟରୁ ଶବ୍ଦ ଶୁଣି ବ୍ରହ୍ମା ବହୁକାଳ ତପସ୍ୟା କରିବା ପରେ ଭଗବାନ ନିଜ ରୂପ ଧରି ତାଙ୍କୁ ଦର୍ଶନ ଦେଲେ।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 58ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେଦର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆଖୁ ଫସଲରେ ଘାସୁଆ ରୁଗୁଡ଼ିଆ ରୋଗର ନିୟନ୍ତ୍ରଣ ପାଇଁ ଆକ୍ରାନ୍ତ ଗଛକୁ ଓପାଡ଼ି ଦୂରରେ ପୋଡ଼ି ନଷ୍ଟ କରିଦିଅନ୍ତୁ। ଏହି ରୋଗର ବାହକ ଯୌପୋକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଡାମିପ୍ରିଡ୍ ନାମକ କୀଟନାଶକ କିମ୍ବା 60 ମିଲିଲିଟର ଇମିଡାକ୍ଲୋପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅମଳ ପରେ ଚିନାବାଦାମକୁ ପଲିଥିନ୍ଯୁକ୍ତ ବସ୍ତାରେ ସାଇତି ରଖନ୍ତୁ। ପଲିଥିନ୍ଯୁକ୍ତ ବସ୍ତା ଭିତରକୁ ବାହାରର ଆର୍ଦ୍ରତା ସହଜରେ ପଶିପାରେ ନାହିଁ। 30 କିଲୋଗ୍ରାମ ବିହନ ପାଇଁ 250 ଗ୍ରାମ କ୍ୟାଲସିୟମ୍ କ୍ଲୋରାଇଡ୍ ବସ୍ତା ଅନୁସାରେ ଗୋଟିଏ ପ୍ଲାଷ୍ଟିକ୍ ଡବାରେ କନାରେ ଝୁଲାଇ ଡବା ମୁହଁ ବନ୍ଦ କରି ବସ୍ତା ମଝିରେ ରଖନ୍ତୁ। ଡବା ଭିତରକୁ ବାୟୁ ପ୍ରବେଶ କରିବା ପାଇଁ ମୋଟା ଛୁଞ୍ଚିରେ ଡବାର ଉପରିଭାଗରେ କେତୋଟି କଣା କରିଦିଅନ୍ତୁ। ବସ୍ତାର ମୁହଁ ବାନ୍ଧି ବସ୍ତାଟିକୁ ସିଧା ଭାବରେ ବାୟୁ ଚଳାଚଳ କରୁଥିବା ଘରେ ସାଇତି ରଖିଲେ ବାଦାମର ଗଜା ଶକ୍ତି 8ରୁ 10 ମାସ ପର୍ଯ୍ୟନ୍ତ ସୁରକ୍ଷିତ ରହେ। ବାଇଗଣ ବର୍ଷସାରା ଚାଷ କରାଯାଇପାରିବ। ମୁଖ୍ୟତଃ ଓଡ଼ିଶାରେ ଜାନୁଆରୀରୁ ଫେବୃୟାରୀ, ଜୁନ୍ ଜୁଲାଇ ଓ ସେପ୍ଟେମ୍ବରରୁ ଅକ୍ଟୋବରରେ ଏହା କରାଯାଇଥାଏ। ତଳିଘେରା ପାଇଁ ସର୍ବଦା ନୂଆ ନୂଆ ସ୍ଥାନ ବାଛନ୍ତୁ। 4ଟି ନର୍ସରୀ ବେଡ୍ ବା ତଳି ପୋଟାଳୀ 25 ଫୁଟ ଲମ୍ବ, 4 ଫୁଟ ଚଉଡ଼ା ଓ 6 ଇଞ୍ଚ ଉଚ୍ଚର ପୋଟାଳୀ କରନ୍ତୁ। 1 ଏକର ଜମିରେ ଚାରା ଲଗାଇବା ନିମନ୍ତେ ଏହା ଯଥେଷ୍ଟ ଅଟେ। 1 ଏକର ବାଇଗଣ ଚାଷ ପାଇଁ 200 ଗ୍ରାମ ଉନ୍ନତ କିସମ ବିହନ ଏବଂ 80 ଗ୍ରାମ ଶଙ୍କର କିସମ ବିହନ ଆବଶ୍ୟକ ହୋଇଥାଏ। ଆମ ରାଜ୍ୟର ଜଳବାୟୁ ପାଇଁ ବାଇଗଣର କିଛି ଉନ୍ନତ କିସମଗୁଡ଼ିକ ହେଲା ଉତ୍କଳ ତାରିଣୀ, ଉତ୍କଳ ମାଧୁରୀ, ସଫେଦ ମୋତି, ଭିଏନ୍ଆର୍ ଲଙ୍ଗ୍ ପର୍ପଲ୍, ଅକ୍ସିତା, ଭିଏନ୍ଆର୍ B5, ଭୈରବୀ, ବୋରିଗୁମା ରାଉଣ୍ଡ ଇତ୍ୟାଦି। ବିହନ ବୁଣିବା 10 ଦିନ ଆଗରୁ ପ୍ରତି ପଟାଳିରେ 20 କିଲୋଗ୍ରାମ ଭାବରେ ଶୁଖିଯାଇଥିବା ଗୁଣ୍ଡ ଖତକୁ ମାଟିରେ ମିଶାଇ ଦିଅନ୍ତୁ। ବର୍ତ୍ତମାନ ସମୟରେ ଦିନର ତାପମାତ୍ରା ବୃଦ୍ଧି ପାଉଥିବାରୁ କଖାରୁ ଜାତୀୟ ପନିପରିବାରେ ଉଚ୍ଛୁର ପତ୍ରପୋଡ଼ା ରୋଗ ଦେଖାଦେବାର ସମ୍ଭାବନା ରହିଛି। ଏହାର ନିରାକରଣ ପାଇଁ କାର୍ବେଣ୍ଡାଜିମ୍ 12% ସହିତ ମାଙ୍କୋଜେବ୍ 63% WP ମିଳିତ ଫିମ୍ପିନାଶକ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡିରେ ଫଳ ଧରିବା ଅବସ୍ଥାରେ ଗଣ୍ଠି ଓ ଫଳବିନ୍ଧା ପୋକର ପ୍ରାଥମିକ ଅବସ୍ଥାରେ ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କିମ୍ବା ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ୍ ନାମକ କୀଟନାଶକ କିମ୍ବା 300 ମିଲିଲିଟର ପାଇରାଡିଲେ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଅଷ୍ଟପଦୀ ଲାଗିବାର ସମ୍ଭାବନା ରହିଛି। ଅଷ୍ଟପଦୀ ଦ୍ୱାରା ଆକ୍ରାନ୍ତ ଲଙ୍କାମରିଚ ଗଛର ପତ୍ର ତଳକୁ ମୋଡ଼ି ହୋଇଯାଇଥାଏ ଏବଂ ମୋଚା ହୋଇଯାଏ। ପତ୍ରର ଡେମ୍ଫ ଅଧିକ ଲମ୍ବା ହୋଇ ପରେ ଶୁଖି ମରିଯାଏ। ରାସାୟନିକ ଉପାୟରେ ଲଙ୍କାମରିଚ ଫସଲରେ ଅଷ୍ଟପଦୀର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ପ୍ରୋପାରାଜାଇଟ୍ ନାମକ କୀଟନାଶକ କିମ୍ବା 160 ମିଲିଲିଟର ସ୍ପାଇରୋମେସିଫେନ୍ ନାମକ କୀଟନାଶକ କିମ୍ବା 250 ଗ୍ରାମ ଡାଇନୋଟିଫ୍ୟୁରାନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
0: ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲ୍ଲାମାନଙ୍କର କେତେକ ସ୍ଥାନରେ ଏବଂ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ,

ନୂଆପଡ଼ା, ବଲାଙ୍ଗୀର ଏବଂ କନ୍ଧମାଳ ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ଶୀତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ ସରକାର ଉଷୁନା ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା 20 ଟଙ୍କା ବୃଦ୍ଧି କରିଥିବା ବେଳେ ଅରୁଆ ଚାଉଳର ମିଲିଂ ଦର 10 ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ସୁରୁଖୁରୁରେ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଉଷୁନା ଚାଉଳର କ୍ୱିଣ୍ଟାଲ ପିଛା ମିଲିଂ ଦର 20 ଟଙ୍କା ଥିବାବେଳେ ଏବେ ଏହା 40 ଟଙ୍କାକୁ ବୃଦ୍ଧି ପାଇଛି। ଅରୁଆ ଚାଉଳ ମିଲିଂ ଦର 10 ଟଙ୍କାରୁ ବୃଦ୍ଧି ପାଇ 20 ଟଙ୍କା ହୋଇଛି। ପୁରୀଠାରେ ଚାଲିଥିବା ତିନିଦିନିଆ ବ୍ରିକ୍ସ ସମ୍ମିଳନୀର ଉଦ୍ଯାପନୀ ଦିବସରେ ଗତକାଲି ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧିମାନେ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନରକ୍ଷା ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ପ୍ରତିନିଧିମାନେ ଜଳ ଉଦ୍ଧାର ପ୍ରସ୍ତୁତି ଓ ପ୍ରଦର୍ଶନୀ ଦେଖିବା ସହ ସ୍ୱେଚ୍ଛାସେବୀମାନଙ୍କ ଦକ୍ଷତା ପ୍ରଦର୍ଶନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ରାଜ୍ୟରେ ଅତିରିକ୍ତ 6 ସ୍ନାତକୋତ୍ତର ଡାକ୍ତରୀ ଆସନ ନିମନ୍ତେ ସ୍ୱୀକୃତି ମିଳିଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ୍ ସାଇନ୍ସ ପକ୍ଷରୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍କିଟାଲର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ 4 ଆସନକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଭାଗରେ 2 ଏମ୍ବିବିଏସ୍ ଡିପ୍ଲୋମା ଆସନକୁ ମଧ୍ୟ ସ୍ୱୀକୃତି ମିଳିଥିବା ଜଣାପଡ଼ିଛି। ଏହାଦ୍ୱାରା କେବିକେ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଘଟିବ ବୋଲି କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡ଼ିକର ଖରା ଛୁଟି ଅବଧି ବୃଦ୍ଧି ନିଷ୍ପଭି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆସନ୍ତା 18 ତାରିଖରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯିବାକୁ ଥିବାବେଳେ ତାପମାତ୍ରା ସ୍ଥିତି ଆକଳନ କରାଯାଇ ଗ୍ରୀଷ୍ମ ଛୁଟି ଅବଧି ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି ଇତିମଧ୍ୟରେ 90% ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିବାବେଳେ ଛୁଟି ଖୋଲିବା ପୂର୍ବରୁ ଏହି କାର୍ଯ୍ୟ ଶେଷ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ 7 ପୂରଣ ହୋଇଥିବାବେଳେ 1,45,18,212 ଜଣଙ୍କୁ ପରିଗଣନା ଫର୍ମ ପ୍ରଦାନ ଓ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ 3,33,99,591 ଜଣ ଭୋଟରଙ୍କ ମଧ୍ୟରୁ 43.47% ମତଦାତା ଏହି ପ୍ରକ୍ରିୟାରେ ସାମିଲ ହୋଇସାରିଛନ୍ତି। 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଆସନ୍ତା 28 ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ ପାଇଁ ଉଦ୍ୟମ ଜାରି ରହିଛି। ବସ୍ ଭଡ଼ା ବୃଦ୍ଧି ସମେତ ଅନ୍ୟାନ୍ୟ ଦାବି ନେଇ ଆସନ୍ତା 10 ତାରିଖରେ ପ୍ରସ୍ତାବିତ ବସ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ଗତକାଲି ରାଜ୍ୟ ପରିବହନ ସଚିବ ଅମିତାଭ ଠାକୁରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ପରେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ବସ୍ ଧର୍ମଘଟ ନ କରିବା ଲାଗି ନିଷ୍ପତ୍ତି ହୋଇଛି। ସଂଘ ପକ୍ଷରୁ ବସ୍ ଭଡ଼ା ବୃଦ୍ଧି କ୍ଷେତ୍ରରେ ସ୍ୱୟଂକ୍ରିୟ ବ୍ୟବସ୍ଥା ଲାଗୁ କରିବା ଲାଗି ଦାବି କରାଯାଉଛି। ପୁରୀ ବେଳାଭୂମିରେ ଆୟୋଜିତ 24ତମ ଜାତୀୟ ଲୋକମେଳା ଓ 17ତମ ଜାତୀୟ କୃଷିମେଳା ଶେଷ ହୋଇଛି। ଉଦ୍ଯାପନୀ ସମାରୋହରେ ବାଚସ୍କତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳା ଭାରତର ଲୋକ ଜନଜାତି ଓ କୃଷି ପରମ୍ପରାର ଅଦ୍ୱିତୀୟ ସମାଗମ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ ରାଜ୍ୟର କଳାକାରମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ପକ୍ଷରୁ ଆୟୋଜିତ କର୍ମଶାଳାରେ ପ୍ରଭାବଶାଳୀ ଗଣଯୋଗାଯୋଗ ଏବଂ ବିକାଶମୂଳକ ପ୍ରଚାର ପ୍ରସାର ଉପରେ ଆଲୋଚନା ହୋଇଛି। ପିଆଇବି ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଡକ୍ଟର ମୃଣାଳିନୀ ଦସୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକର ପ୍ରଭାବ ଉପରେ ଆଲୋଚନା କରିଥିଲେ। ହିତାଧିକାରୀମାନଙ୍କୁ ପ୍ରାଥମିକତା ଦେବା ଲାଗି ସରକାରଙ୍କ ଆଭିମୁଖ୍ୟ ଓ ତୃଣମୂଳ ସ୍ତରରେ ସେବା ପ୍ରଦାନକୁ ସୁଦୃଢ଼ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଛତ୍ରପୁର ମହୋତ୍ସବ ଉଦ୍ଯାପିତ ହୋଇଛି। ମୁଖ୍ୟ ଅତିଥି ଭାବେ ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ

0: ଦେଇ ପଲ୍ଲୀଶ୍ରୀ ମେଳା, ଜିଲ୍ଲାସ୍ତରୀୟ ମହ୍ୟ ଓ ପ୍ରାଣୀ ସମ୍ପଦ ମେଳା ବୁଲି ଦେଖିବା ସହ ଉତ୍ପାଦକ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସମ୍ଭଲପୁର ପ୍ରଶାସନ ଏବଂ ଓର୍ମାସର ମିଳିତ ସହଯୋଗରେ ଗାଁ ଆମ୍ବ ପସରା ମହୋତ୍ସବ ସମ୍ଭଲପୁରରେ ଆରମ୍ଭ ହୋଇଛି। ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସଠିକ୍ ମୂଲ୍ୟ ପ୍ରଦାନ କରିବା ଏବଂ ଲୋକମାନଙ୍କୁ ସ୍ୱଚ୍ଛ ରସାୟନମୁକ୍ତ ଜୈବିକ ଆମ୍ବ ଯୋଗାଇବା ଉଦ୍ଦେଶ୍ୟରେ ଏହି ସମାରୋହ ଆୟୋଜନ କରାଯାଇଛି। ମାଲକାନଗିରି ସରକାରୀ ପଲିଟେକ୍ନିକ୍ର 97 ଜଣ ଛାତ୍ରଛାତ୍ରୀ ଟାଟା ଇଲେକ୍ଟ୍ରୋନିକ୍ସ ସମେତ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ କଟକସ୍ଥିତ କେନ୍ଦ୍ରୀୟ ପ୍ଲେସ୍ମେଣ୍ଟ ସେଲ୍ ସହଯୋଗରେ ଏହି କ୍ୟାମ୍ପସ୍ ସିଲେକ୍ସନ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ମା' ରାମାୟଣମାଙ୍କ 33 ଦିନ ବ୍ୟାପୀ ଦିବାର୍ଷିକ ଯାତ୍ରା ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଅସ୍ଥାୟୀ ମଣ୍ଡପରୁ ମା'ଙ୍କ ଘଟ ନିଜସ୍ୱ ମନ୍ଦିରରେ ବିଜେ କରିଛନ୍ତି। ରାଜ୍ୟର ଉପକୂଳ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପର୍ଯ୍ୟନ୍ତ ଗୁଳୁଗୁଳି ଲାଗି ରହିବ। ଗତକାଲି ବୌଦ୍ଧରେ ସର୍ବାଧିକ ତାପମାତ୍ରା 41.7 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ 13 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ଗଳା କର୍କଟ ରୋଗ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରଫୁଲ୍ଲ କୁମାର ଦାସ।
2: ଜୀବନର ବୈତରଣୀ ସ୍ରୋତରେ ଭାସୁ ଭାସୁ କାହାକୁ କେତେ ପଥର, କଣ୍ଟା, ଖୁଞ୍ଚ ସାମ୍ନା କରିବାକୁ ପଡ଼େ ତା କହି ହୁଏ ନା। ଖୁସି ଜୀବନରେ କେତେବେଳେ ବା କର୍କଟ ରୋଗର ଆବିର୍ଭାବ ହୋଇଯାଏ ଓ ତାହା କେତେ ଯେ ଦୁଃଖ ଆଣିଦିଏ ସମସ୍ତେ ଅଳ୍ପ ବହୁ ଜାଣିଥିବେ। ତେବେ ଏପରି କିଛି କର୍କଟ ରୋଗ ଅଛି ଯାହାକୁ ଆମେ ନିଶ୍ଚୟ ପ୍ରତିରୋଧ କରିପାରିବା, ତାହାରି ଭିତରୁ ଗଳାରେ କର୍କଟ ରୋଗ ଅନ୍ୟତମ। 40-50% ଗଳାରେ କର୍କଟ ରୋଗୀ ଧୂମପାନ ଓ ତମାଖୁ ସେବନ ପାଇଁ ପୀଡ଼ିତ ହୋଇଥାନ୍ତି। ଏ ବି ରାତି ଅଧିଆ ହୋଇଯାଏନି, ମାସ ମାସ ବର୍ଷ ବର୍ଷ ଏ ବଦ ଅଭ୍ୟାସ ଲାଗି ରହିଲେ ଏ କର୍କଟ ରୋଗର ଆବିର୍ଭାବ ହୁଏ। ତେଣୁ ଗଳାରେ କର୍କଟ ରୋଗର ଲକ୍ଷଣଗୁଡ଼ିକ ଆସନ୍ତୁ ଜାଣିବା। 4 ସପ୍ତାହରୁ ଅଧିକ ଦିନ ଧରି କାଶ ଲାଗି ରହିବା, ସ୍ୱରରେ ପରିବର୍ତ୍ତନ ଦେଖାଦେବା, କଥା କହିଲା ବେଳକୁ ଦୁର୍ଗନ୍ଧ ହେବା ଏ ରୋଗର ପ୍ରଧାନ ଲକ୍ଷଣ। ରୋଗ ଆହୁରି ମାଡ଼ି ଚାଲିଲେ ଖାଇବାରେ କଷ୍ଟ ହୁଏ, ଗିଳିବା ବେଳକୁ କିଛି ଅଟକି ଗଲା ଭଳି ଲାଗେ, ରୋଗ ଗଳାରୁ ବାହାରି ଆସି ବେକରେ ଆବୁ ରକମ ଦେଖାଯାଏ, ନିଶ୍ୱାସ ନେବାରେ ବି ଅସୁବିଧା ହୋଇଯାଏ। ସବୁଠାରୁ ଦୁଃଖ କଥା, ରୋଗ ଯୋଗୁଁ କାଶ ଲାଗି ରହିଲେ ବ୍ୟକ୍ତି ଜଣକ ଭାବି ନିଅନ୍ତି ଯେ ଧୂମପାନ ଯୋଗୁଁ ତ ହେଇଛି, କିନ୍ତୁ ଧୂମପାନର ମଜା ଯିଏ ନେଇଛି ସେ କ'ଣ ସେତିକିରେ ସହଜରେ ଛାଡ଼ିଦେବେ। କିନ୍ତୁ ୟା ଭିତରେ ଯେ ମାରାତ୍ମକ ରୋଗଟି କୁହୁଳି ଉଠିଲାଣି ତାକୁ ଜଣାନଥାଏ। କିଛି ଦିନ ପରେ ବେଶୀ ଅସୁବିଧା ହେଲା ବେଳକୁ ରୋଗଟି ଜଣାପଡ଼ିଯାଏ ଓ ସେତେବେଳେ ଆଉ କିଛି ନଥାଏ। ଶୁଣନ୍ତୁ, 40% ଗଳା କର୍କଟ ରୋଗ ଯେ ଧୂମପାନ ଯୋଗୁଁ ହୋଇଥାଏ। ଧୂମପାନ ବୋଲି ଗୋଟିଏ ଜିନିଷ ଯଦି ଦୁନିଆରୁ ହଟିଯାଆନ୍ତା ତେବେ ଏଇ 40% ରୋଗୀ ରକ୍ଷା ପାଇଯାନ୍ତେନି। ଆପଣମାନେ ଜାଣିଛନ୍ତି ଧୂମପାନରେ ଯେଉଁ ବିଷାକ୍ତ ଦ୍ରବ୍ୟ ସବୁ ଅଛି ତାହା ଅନେକ ବିଶ୍ୱଜାତୀୟ ଦ୍ରବ୍ୟର ସମାହାରରେ ଗଠିତ, ଯଥା ନିକୋଟିନ୍ ଯାହା କୀଟ ପତଙ୍ଗ ମରା ଔଷଧରେ ଥାଏ, ଆମୋନିଆ ଯାହା ଚଟାଣ ସଫା କରିବା ଏସିଡ୍ରେ ଥାଏ, ଆର୍ସେନିକ୍ ଯାହା ଉଇମରା ଔଷଧରେ ଥାଏ, କାର୍ବନ୍ ମନୋକ୍ସାଇଡ୍ ଯାହା ଗାଡ଼ିର ଧୂଆଁରୁ ବାହାରେ, ଟାର୍ ଯାହା ରାସ୍ତାରେ ତିଆରି ପିଚୁରେ ଥାଏ, ଓ ରେଡିଓ ଆକ୍ଟିଭ୍ କମ୍ପାଉଣ୍ଡ ଯାହା ଯୁଦ୍ଧରେ ବ୍ୟବହାର କରାଯାଏ। ତେବେ ଏତେ ସବୁ ବିଷ ଆମ ଅଜଣାରେ ଏହି ଧୂମପାନ ଜରିଆରେ ନିଶ୍ୱାସ ପ୍ରଶ୍ୱାସରେ ଫୁସ୍ଫୁସ୍ ଦେଇ ଭିତରକୁ ନେଇଯାଉ। ତେଣୁ ଯେଉଁମାନେ ଏତିକି କଥା ବୁଝିପାରିଥିବେ ତାଙ୍କ ଜୀବନରେ ସେ କିମ୍ବା ତାଙ୍କ ସାଙ୍ଗସାଥୀ କେବେ ବି ସାହସ କରିବେନି ଏ ବିଷକୁ ନିଜ ଦେହକୁ ଟାଣି ନେବାକୁ। ଛାଡ଼ନ୍ତୁ, କହୁ କହୁ ଏତେ କଥା କହିଦେଲି, ତେବେ ଏହାର ଚିକିତ୍ସା କେତେ କଷ୍ଟସାଧ୍ୟ ଆସନ୍ତୁ ଆପଣମାନେ ଜାଣିବେ। ଯଦି ପ୍ରଥମ ଅବସ୍ଥାରେ ରୋଗୀ ଆସିଛନ୍ତି ତେବେ ଏହାର ମୁଖ୍ୟ ଚିକିତ୍ସା ହେଲା ଅପରେସନ୍। ଅପରେସନ୍ କରି ରୋଗକୁ ଦୂରରୁ କଡ଼ାଯାଏ ଏବଂ ଅପରେସନ୍ କରୁ କରୁ ଅଧିକାଂଶ ରୋଗୀଙ୍କ ସ୍ୱରପେଟି ବି ବାହାର କରିବାକୁ ପଡ଼େ। ସବୁଦିନ ପାଇଁ ତଣ୍ଟିରେ ନିଶ୍ୱାସ ରାସ୍ତା ଖୋଲି ଦିଆଯାଏ, କଥା କହିଲେ ସ୍ପଷ୍ଟ ହୁଏ ନାହିଁ, ଦରକାର ପଡ଼ିଲେ ଭଏସ୍ ପ୍ରୋସ୍ଥେସିସ୍ ଦେଇ କଥା ସ୍ପଷ୍ଟ କରାଯାଏ, ବେକର ଗ୍ରନ୍ଥି ବି ଅପରେସନ୍ରେ ବାହାର କରିବାକୁ ପଡ଼େ। ଯଦି ପ୍ରଥମରୁ ରୋଗକୁ ପ୍ରତିହତ କରା ହୋଇପାରିଥାନ୍ତା ତେବେ ଏତେ ବଡ଼ ଅପରେସନ୍ କାହିଁକି ଦରକାର ପଡ଼ିଥାନ୍ତା। ଆଉ ଯଦି ରୋଗ ବଢ଼ିଯାଇଥାଏ ତେବେ ପ୍ରଥମେ କେମୋ ଇଞ୍ଜେକ୍ସନ୍ ବା ରେଡିଓଥେରାପି ଚିକିତ୍ସା କରି ରୋଗକୁ ଛୋଟ କରିବାକୁ ଚେଷ୍ଟା କରାଯାଏ ଓ ପରେ ପୁଣି ଅପରେସନ୍ କରାଯାଏ। ତେବେ ଏ ଅବସ୍ଥାରେ ରୋଗ କେତେ ଭଲ ହୋଇପାରେ କହି ହୁଏ ନାହିଁ। ତେଣୁ ଶ୍ରୋତାଗଣ, ଗଳା କର୍କଟ ରୋଗ କେତେ ମାରାତ୍ମକ ଆପଣ ଜାଣିଲେ ତ? ତେବେ ଏହାର ମୁଖ୍ୟ

0: କାରଣ ତମାଖୁ ଠାରୁ ଦୂରେଇ ରୁହନ୍ତୁ। ଆଉ ଯଦି ଆପଣ ଏ ରୋଗରେ ପୀଡିତ ହୋଇଗଲେ ତେବେ ସଚେତନ ରୁହନ୍ତୁ। ପ୍ରଥମ ଅବସ୍ଥାରୁ ଆସି ଡାକ୍ତରଙ୍କ ପାଖରେ ପହଞ୍ଚି ଯାଆନ୍ତୁ। ଅପରେସନ ଦ୍ୱାରା ନିଶ୍ଚୟ ଭଲ ହୋଇଯିବ। ଦରକାର ପଡିଲେ ଆଗକୁ ରେଡିଏସନ ଚିକିତ୍ସା ହେବ। ସ୍ୱରପେଟି ରଖିକି ବି ଆଜିକାଲି ଅପରେସନ ହୋଇପାରୁଛି। ଯଦି ବା ସ୍ୱରପେଟି ଚାଲିଗଲା ତେବେ ଭଏସ୍ ପ୍ରୋସ୍ଥେସିସ୍ ଦ୍ୱାରା ସ୍ୱରକୁ ଫେରାଇ ଅଣାଯାଇପାରୁଛି। କିନ୍ତୁ ଲେଡ଼ିଗୁଡ଼ କହୁଣୀକୁ ଯଦି ଚାଲିଗଲା ତେବେ ଆପଣଙ୍କ ଦୁର୍ଭାଗ୍ୟ। ଖାଲି ଚିକିତ୍ସା କରିବାଟା ସାର ହୁଏ, ଲାଭ ବେଶୀ ହୁଏନି। ତେବେ ଆସନ୍ତୁ, ତମାଖୁ ମୁକ୍ତ ପରିବେଶ ସୃଷ୍ଟି କରିବା, ଆପଣ ଆଉ ଆମେ ମିଶି।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆକାଶବାଣୀ କଟକ, ସମୟ ସକାଳ 17:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ସଂକଟ ସତ୍ତ୍ୱେ ଦେଶର ଆର୍ଥିକ ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ, କହିଲେ ପ୍ରଧାନମନ୍ତ୍ରୀ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ଥ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ଆଗ୍ରହ ପ୍ରକାଶ କଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ନେପାଳ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ଭାରତୀୟ ଶାନ୍ତିରକ୍ଷକ ମେଜର ଅଭିଳାଷା ବାରାକ୍‌କୁ 2025 ବର୍ଷ ଲାଗି ମିଳିଲା ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡ୍ଭୋକେଟ୍ ପୁରସ୍କାର। ଏବଂ ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ୍ ହାସଲ କରି ଇତିହାସ ସୃଷ୍ଟି କଲେ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା। ବିଶ୍ୱସ୍ତରରେ ଦେଖାଦେଇଥିବା ଆର୍ଥିକ ସଂକଟ ସତ୍ତ୍ୱେ 2025-26 ଆର୍ଥିକ ବର୍ଷ ଲାଗି ଦେଶର ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଗତ ସନ୍ଧ୍ୟାରେ ଦାମନଠାରେ ପ୍ରାୟ 2,970 କୋଟି ଟଙ୍କା ବ୍ୟୟ ଅଟକଳର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ଆୟୋଜିତ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ବିଶ୍ୱର ଦ୍ରୁତତମ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତ ସାମିଲ ହୋଇଛି। ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ସହିତ ଭିତ୍ତିଭୂମି ବିକାଶ ଏବଂ ଗରିବ ଜନସାଧାରଣଙ୍କ ଲାଗି ଜନକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ପ୍ରାଥମିକତା ଦେଇ ଦେଶ ଦ୍ରୁତଗତିରେ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ଦାମନଠାରେ ଯେଉଁ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହୋଇଛି ଏହାଦ୍ୱାରା ସଂଯୋଗୀକରଣ ସୁଗମ ହେବା ସହିତ ସ୍ୱାସ୍ଥ୍ୟ, ଶିକ୍ଷା ସମେତ ବିଭିନ୍ନ ପ୍ରାଥମିକ କ୍ଷେତ୍ରରେ ଜନସାଧାରଣଙ୍କୁ ଏହାର ସୁଫଳ ମିଳିପାରିବ। ଏଥିସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବା ସହ ଦାମନ ଏବଂ ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ବିକାଶର ଏକ ନୂତନ ପରିଭାଷା ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବରୁ ଶ୍ରୀ ମୋଦି ଗତକାଲି ସୁରତ ଗସ୍ତ କରି ସେଠାରେ 18,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ଥ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିସହିତ ଭାରତ ରୁଷ ମଧ୍ୟରେ ରହିଥିବା ଏକ ସଶକ୍ତ ରଣନୈତିକ ଭାଗିଦାରୀର ଅଂଶସ୍ୱରୂପ ଏହି ଲଢୁଆ ବିମାନର ଯୁଗ୍ମ ଉତ୍ପାଦନ ଭାରତରେ କରିବା ଲାଗି ଶ୍ରୀ ପୁଟିନ କହିଛନ୍ତି। ସେଣ୍ଟ ପିଟରବର୍ଗ ଅର୍ଥନୈତିକ ଫୋରମ ଅବସରରେ ବିଶ୍ୱସ୍ତରର ବିଭିନ୍ନ ସମ୍ବାଦ ସଂସ୍ଥାଗୁଡ଼ିକର ମୁଖ୍ୟମାନଙ୍କ ସହିତ ଭାବ ବିନିମୟ ସମୟରେ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ପୁଟିନ କହିଛନ୍ତି, ନୂଆଦିଲ୍ଲୀକୁ SU-57 ଲଢୁଆ ବିମାନ କାର୍ଯ୍ୟକ୍ରମରେ ସାମିଲ କରିବା ଲାଗି ମସ୍କୋ ଆଗ୍ରହୀ। ଏତଦ୍ବ୍ୟତୀତ ସମନ୍ୱିତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଓ ଗୁରୁତର ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ସହଯୋଗ କରିବା ଲାଗି ରୁଷ ଆଗ୍ରହୀ ବୋଲି ଶ୍ରୀ ପୁଟିନ କହିଛନ୍ତି। ଏହାଛଡ଼ା ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହିତ ବୈଶ୍ୱିକ ସଫ୍ଟୱେୟାର ବଜାରରେ ଏହାର ଉଲ୍ଲେଖନୀୟ ଭାଗିଦାରୀ ଲାଗି ରୁଷ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଭାରତ ଏକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ବ୍ୟବସ୍ଥା ସୁଦର୍ଶନ ଚକ୍ରର ବିକାଶ କରୁଛି। ଏହି ବ୍ୟବସ୍ଥାରେ ରୁଷର S-400 କ୍ଷେପଣାସ୍ତ୍ର ଏକ ପ୍ରମୁଖ ଭୂମିକା ନିର୍ବାହ କରିବାର ଆଶା କରାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କଟକଣା ଜାରି କରାଯିବା ଚେତାବନୀ ସତ୍ତ୍ୱେ ପୂର୍ବରୁ ଭାରତ ରୁଷ ସହିତ 5ଟି S-400 ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଆଣିବା ଲାଗି 5 ବିଲିୟନ ଆମେରିକୀୟ ଡଲାରର ଚୁକ୍ତି କରିସାରିଛି। ସେଥିମଧ୍ୟରୁ 4ଟି ଭାରତକୁ ଆସିସାରିଥିବା ବେଳେ 5ମଟି ଆସିବାର ଅପେକ୍ଷାରେ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ

ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ତାଙ୍କର ନେପାଳ ପ୍ରତିପକ୍ଷ ଶିଶିର ଖାନାଲଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବେ। ଏ ସମ୍ପର୍କରେ ସୂଚନା ଦେଇ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଆପୋଷ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ସମେତ ବାଣିଜ୍ୟ, ପୁଞ୍ଜିନିବେଶ, ସଂଯୋଗୀକରଣ, ଶକ୍ତି ଏବଂ ଜନସମ୍ପର୍କ ଆଦି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ବୈଠକରେ ଆଲୋଚନା କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଶ୍ରୀ ଖାନାଲଙ୍କର ଏହି ତିନିଦିନିଆ ଗସ୍ତ ଭାରତ ନେପାଳ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବାରେ ସହାୟକ ହେବ। ଦୁଇ ଦେଶ ମଧ୍ୟରେ ଥିବା ବହୁବିଧ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଲାଗି ଭାରତ ଆଗ୍ରହୀ। ବିକାଶ କ୍ଷେତ୍ରରେ ସହଯୋଗ ଏବଂ ବାଣିଜ୍ୟ ପୁଞ୍ଜିନିବେଶ ସମେତ ଜନସମ୍ପର୍କ ଭଳି ପ୍ରସଙ୍ଗଗୁଡ଼ିକ ଆଜିର ଆଲୋଚନାରେ ସ୍ଥାନ ପାଇବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଶ୍ରୀ ଖାନାଲ ଗତକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତରେ ଅବସ୍ଥାପିତ ନେପାଳ ଦୂତାବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ନେପାଳ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ବେଶ୍ ଫଳପ୍ରଦ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ଶାନ୍ତି ରକ୍ଷକ ମେଜର ଅଭିଳାଷା ବାରାକ୍କୁ 2025 ବର୍ଷ ଲାଗି ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ମିଳିତ ଜାତିସଂଘ ଶାନ୍ତି ସୁରକ୍ଷାକାରୀ ଆନ୍ତର୍ଜାତିକ ଦିବସ ଅବସରରେ ବାରାକ୍କୁ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଭାରତୀୟ ବାଟାଲିୟନ୍ରେ କାର୍ଯ୍ୟରତ ମେଜର ବାରାକ୍ ବର୍ତ୍ତମାନ ଲେବାନନରେ ମିଳିତ ଜାତିସଂଘ ଅନ୍ତରୀଣ ସୁରକ୍ଷା ବାହିନୀରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ମେଜର ବାରାକ୍ ଭାରତୀୟ ସେନାରେ ପ୍ରଥମ ମହିଳା କମ୍ବ୍ୟାକ୍ ହେଲିକପ୍ଟର ପାଇଲଟ ରୂପେ କାର୍ଯ୍ୟ କରିସାରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ମାର୍କ ଯାଞ୍ଚ କରିବା ଏବଂ ପୁନଃ ମୂଲ୍ୟାୟନ ସମ୍ପର୍କିତ ଆବେଦନ ଲାଗି ସମୟସୀମାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ସିବିଏସ୍ଇ କହିଛି, ଏଥିଲାଗି ସମ୍ପୃକ୍ତ ଛାତ୍ରଛାତ୍ରୀ ନିଜ ନିଜ ଆବେଦନ ରବିବାର ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଦାଖଲ କରିପାରିବେ। ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ତଥା ଶିକ୍ଷାର୍ଥୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଅତିରିକ୍ତ ସମୟ ପ୍ରଦାନ କରାଯାଇଛି ବୋଲି ସିବିଏସ୍ଇ କହିଛି। ପୂର୍ବରୁ ଏହି ପ୍ରକ୍ରିୟା ଲାଗି ଆଜି ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍ ଗତକାଲି ମୁମ୍ବାଇଠାରେ ପହଞ୍ଚିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭାରତରେ ଅବସ୍ଥାପିତ ଭେନେଜୁଏଲାର ରାଷ୍ଟ୍ରଦୂତ ପିକେ ଅଶୋକ ବାବୁ ରାଷ୍ଟ୍ରପତି ରୋଡ୍ରିଗ୍ୱେଜ୍ଙ୍କୁ ସ୍ୱାଗତ କରିଥିଲେ। ପରେ ଶ୍ରୀମତୀ ରୋଡ୍ରିଗ୍ୱେଜ୍ ଐତିହାସିକ ତାଜମହଲ ପ୍ୟାଲେସ୍ ହୋଟେଲ୍ ପରିଦର୍ଶନ କରିଥିଲେ। ସେଠାରେ ତାଙ୍କୁ ପାରମ୍ପରିକ ଭାରତୀୟ ଶୈଳୀରେ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ଭାରତର ଉତ୍କୃଷ୍ଟ ଐତିହ୍ୟର ପ୍ରତୀକ ଭାବେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ୍ଠାରେ ଆଜି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ 6,000 ଅଧିକ ଯୁବ ପ୍ରତିନିଧି ଏଥିରେ ଯୋଗଦେବେ। ଦେଶବ୍ୟାପୀ ଜାରି ରହିଥିବା କ୍ଷେତ ବଚାଓ ଅଭିଯାନରେ ଗତକାଲି ସୁଦ୍ଧା 9,42,000 ଉର୍ଦ୍ଧ୍ୱ କୃଷକ ସାମିଲ ହୋଇଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି, କୃଷି କ୍ଷେତ୍ରରେ ସନ୍ତୁଳିତ ସାରର ବ୍ୟବହାର, ମୃତ୍ତିକା ଉର୍ବରତା ସଂରକ୍ଷଣ ଏବଂ ନିରନ୍ତର କୃଷିକାର୍ଯ୍ୟକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏପର୍ଯ୍ୟନ୍ତ ଏହି ଅଭିଯାନ ଅଧୀନରେ 17,800ରୁ ଉର୍ଦ୍ଧ୍ୱ ସଚେତନତା କାର୍ଯ୍ୟକ୍ରମ ଏବଂ ପ୍ରାୟ 3,700 ତାଲିମ ଶିବିର ମଧ୍ୟ ଆୟୋଜିତ ହୋଇଛି। ତାଲିମ ଶିବିରରେ ଚାଷୀମାନଙ୍କୁ ସନ୍ତୁଳିତ ସାରର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଏବଂ ଚାଷ କାର୍ଯ୍ୟରେ ଆଧୁନିକ ବୈଜ୍ଞାନିକ ପଦ୍ଧତିକୁ ଆପଣାଇବା ଉପରେ ପ୍ରଶିକ୍ଷଣ ଦିଆଯାଇଛି। ଏହି ତାଲିମ ଶିବିରଗୁଡ଼ିକରେ 1,57,000ରୁ ଉର୍ଦ୍ଧ୍ୱ କୃଷକ ଅଂଶଗ୍ରହଣ କରିଛନ୍ତି। ଏତଦ୍ବ୍ୟତୀତ 8,850 କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ଜୈବିକ ଏବଂ ବିକଳ୍ପ ପୁଷ୍ଟିର ବ୍ୟବହାର ଓ ସମନ୍ୱିତ ପୁଷ୍ଟି ପରିଚାଳନା ପଦ୍ଧତି ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ୍ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଅସ୍ଲୋଠାରେ ଅନୁଷ୍ଠିତ ଫାଇନାଲ୍ ରାଉଣ୍ଡରେ ସେ ଜର୍ମାନର ଭିନ୍ସେଣ୍ଟ କିମେନ୍ଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଚେନ୍ନାଇର ଏହି 20 ବର୍ଷ ବୟସ୍କ ଚେସ୍ ଖେଳାଳି ଦ୍ୱିତୀୟ ଥର ଲାଗି ନରୱେ ଚେସ୍ ଚାମ୍ପିୟନ୍ସିପ୍ରେ ଅଂଶଗ୍ରହଣ କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ କେରଳମ୍ରେ ଅଧିକ ଘନୀଭୂତ ହୋଇଥିବା ଦୃଷ୍ଟିରୁ

0: ରାଜ୍ୟର ଉତ୍ତରାଞ୍ଚଳ ଜିଲ୍ଲାଗୁଡ଼ିକରେ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିଲାଗି ମାଲାପୁରମ୍, କୋଜିକୋଡେ, ୱାଇନାଡ, କନ୍ନୁର ଓ କାସାରଗଡ଼ ଜିଲ୍ଲା ଲାଗି ଆଜି ପାଇଁ ସତର୍କ ସୂଚନା ଜାରି କରାଯାଇଛି। ପ୍ରତିକୂଳ ପାଗ ଲାଗି କେତେକ ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବା ଦୃଷ୍ଟିରୁ ମହ୍ୟଜୀବୀମାନେ କେରଳମ୍, ଲାକ୍ଷାଦ୍ୱୀପ ଓ କର୍ଣ୍ଣାଟକ ଉପକୂଳବର୍ତ୍ତୀ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ସଂକଟ ସତ୍ତ୍ୱେ ଦେଶର ଆର୍ଥିକ ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ଥ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ଆଗ୍ରହ ପ୍ରକାଶ କଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ୍ ହାସଲ କରି ଇତିହାସ ସୃଷ୍ଟି କଲେ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: କଥାରେ ଅଛି, ମଣିଷ ମାତ୍ର କେ ଭୁଲ, କିନ୍ତୁ ମାନବୀୟ ଗୁଣ ହେଉଛି ସେହି ପ୍ରକାର ଭୁଲକୁ ସୁଧାରି ନେଇ ଜୀବନରେ ଆଗକୁ ବଢ଼ିବା। ଆଉ ଯଦି ଭୁଲକୁ ଅହଙ୍କାର ବଶତଃ ସ୍ୱୀକାର କରାନଯାଇ ତାର ପୁନରାବୃତ୍ତି କରାଯାଏ, ତାହେଲେ ମଣିଷର ଅଧପତନ ହୋଇଥାଏ, ମାନବିକତା ଅମାନବିକତାରେ ପରିଣତ ହୁଏ, ଅଶାନ୍ତି ଦୂରାଚାର ବଢ଼େ। ଏହି ଭୁଲକୁ ସୁଧାରିବା ସମ୍ପର୍କରେ ଛୋଟ ଉଦାହରଣଟିଏ। ଆମେରିକାର ସେନାରେ ଜଣେ ସୈନିକ ଅଧିକାରୀ ଥିଲେ ଯାହାଙ୍କ ନାଁ ଥିଲା ଜନ୍ କ୍ୟାଲେଣ୍ଡର। ତାଙ୍କୁ ଅନିୟମିତତା କାରଣରୁ ସେନାରୁ ବାହାର କରିଦିଆଗଲା। ସେନାରୁ ବାହାରି ଯିବା ପରେ ଜନ୍ ନିଜ ବ୍ୟକ୍ତିତ୍ୱର ପୁନର୍ମୂଲ୍ୟାଙ୍କନ କଲେ ଏବଂ ଯେଉଁ ଦୋଷ ତାଙ୍କୁ ନିଜ ଅନ୍ତରଙ୍ଗରେ ଦୃଷ୍ଟିଗୋଚର ହେଲା ସେ ତାହାର ପରିମାର୍ଜନ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କଲେ ଏବଂ ପୁଣି ଥରେ ଜଣେ ସାଧାରଣ ସିପାହୀ ରୂପେ ସେନାରେ କାର୍ଯ୍ୟ ଆରମ୍ଭ କଲେ। ଏଥର ଲଢ଼େଇ ହେବାରୁ ସେ କେବଳ ଅପୂର୍ବ ଶୌର୍ଯ୍ୟର ପ୍ରଦର୍ଶନ କଲେ ନାହିଁ, ବରଂ ଅପ୍ରତିମ ବୀରତା ନିମନ୍ତେ ତାଙ୍କୁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ୱାଶିଂଟନ୍ଙ୍କ ଦ୍ୱାରା ବିଶେଷ ପୁରସ୍କାର ବି ପ୍ରଦାନ କରାଗଲା। ଏହା ଅତିରିକ୍ତ ତାଙ୍କୁ ନିଜର ପୂର୍ବ ପଦ ମଧ୍ୟ ପୁଣି ଥରେ ପ୍ରଦାନ କରାଗଲା। ଏଥିରୁ ଜଣାଯାଏ ମାନବୀୟ ଦୋଷଗୁଡ଼ିକ କାରଣରୁ ଭୁଲ ହେବା ସମ୍ଭବ, କିନ୍ତୁ ଜୀବନରେ ସଫଳତା ସେହିମାନଙ୍କୁ ମିଳେ ଯେଉଁମାନେ ସେହି ଦୋଷଗୁଡ଼ିକର ପରିମାର୍ଜନ ଓ ପରିଷ୍କାର କରି ଶ୍ରେଷ୍ଠତାର ପଥ ଚୟନ କରନ୍ତି। ଗାଁର କଥା, କାର୍ଯ୍ୟକ୍ରମରେ ନିଜ ଗାଁର କଥା କହିଛନ୍ତି ଅଧ୍ୟାପକ ଅନ୍ତର୍ଯ୍ୟାମୀ ସାହୁ।
1: ମୋ ଘର ହଉଛି ସୁନିଲପାଟନା, ଢେଙ୍କାନାଳ ଡିଷ୍ଟ୍ରିକ୍ଟର। ସେଇ ଗ୍ରାମଟି ଛକିଲେ ସାମିଲ ସୁନିଲପାଟନା ରାଜସ୍ୱ ଗ୍ରାମର ଅନ୍ତର୍ଭୁକ୍ତ। ଗାଁର ପୂର୍ବ ଦିଗରେ ଶ୍ରୀ ଜଗନ୍ନାଥ ମନ୍ଦିର, ମହାମାୟୀ ମନ୍ଦିର, ମଙ୍ଗଳାଙ୍କ ମନ୍ଦିର, ଗ୍ରାମର ମଧ୍ୟ ଭାଗରେ ରହିଛି ଭଗବତଜୀଉଙ୍କ ମନ୍ଦିର ଏବଂ ପଶ୍ଚିମ ପାର୍ଶ୍ୱରେ କାଳିକା କାମନାଙ୍କ ମନ୍ଦିର ରହିଛି, ଶନିଶ୍ୱର ମନ୍ଦିର ରହିଛି ଏବଂ ହନୁମାନ ମନ୍ଦିର ରହିଛି। ଏହାର ଉତ୍ତର ଦିଗରେ ରହିଛି ବିସ୍ତୀର୍ଣ୍ଣ ପାର୍ବତ୍ୟ ଅଞ୍ଚଳ ଏବଂ ଦକ୍ଷିଣ ଦିଗରେ ପ୍ରବାହିତ ହେଉଛି ସାପୁଆ ନଦୀ। ଗ୍ରାମରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ମଧ୍ୟ ରହିଛି ଏବଂ ତାର ପଶ୍ଚିମ ପାର୍ଶ୍ୱରେ ଯେଉଁଟା ରେଭୁନ୍ ଭିଲେଜ୍ କହିଲି, ଛକିଲ ଗ୍ରାମରେ ମଧ୍ୟ ଗୋଟିଏ ପୁରା ସ୍କୁଲ ରହିଛି। ଗ୍ରାମର ଲୋକମାନେ ସାଧାରଣତଃ କୃଷି ଉପରେ ନିର୍ଭର କରି ଚଳନ୍ତି। ତିନୋଟି ଗ୍ରାମ ସିମିଳିପାଟନା, ଛକିଲ ଏବଂ ଇଚ୍ଛାପୁର ଗ୍ରାମ ଗୋଟିଏ ବନ ସଂରକ୍ଷଣ ସମିତି ମାଧ୍ୟମରେ ବନକୁ ସଂରକ୍ଷଣ କରି ଆସିଛନ୍ତି। ବିଭିନ୍ନ ପ୍ରକାର ସରକାରୀ ଯୋଜନାରେ ଏ ଗ୍ରାମର ଅଧିବାସୀ ଉପକୃତ ହେଉଛନ୍ତି, ଯେମିତିକି ବିଜୁ ପକ୍କା ଘର, ଅନ୍ତୋଦୟ ଯୋଜନା, ବିଭିନ୍ନ ପ୍ରକାର ବାର୍ଦ୍ଧକ୍ୟ ଭତ୍ତା, ଏସବୁ ଗ୍ରାମର ଲୋକମାନେ ପାଇ ଆସୁଛନ୍ତି। ଗ୍ରାମରେ ପ୍ରାୟ 2025 ପର୍ଯ୍ୟନ୍ତ ଲୋକ ବାସ କରନ୍ତି। ଏମାନେ ଗ୍ରାମର ବାହାରେ ମଧ୍ୟ ରୁହନ୍ତି। ନଦୀର ପ୍ରତିବନ୍ଧକ ଯୋଗୁଁ ଏମାନେ

ଡାକ୍ତରଖାନା ସହିତ ଠିକ୍ ସମୟରେ ଯାଇପାରନ୍ତି ନାହିଁ, ଚିକିତ୍ସା ସୁବିଧା ପାଇପାରନ୍ତି ନାହିଁ। ଲୋକମାନଙ୍କର ପାରସ୍ପରିକ ସହଯୋଗ ରହିଛି। ଏ ଗ୍ରାମରେ କୌଣସି ମାଲିମକଦ୍ଦମା ଥାନା ପର୍ଯ୍ୟନ୍ତ ଯାଏ ନାହିଁ, ଆପୋଷ ଭାବରେ ମିଳାମିଶା ହୁଏ। ଭାଇଚାରାର ନିଦର୍ଶନ, ପ୍ରତ୍ୟେକ ପର୍ବପର୍ବାଣୀରେ ପରସ୍ପରକୁ ସହଯୋଗ କରନ୍ତି। ଏ ଗାଁରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଅନୁଷ୍ଠିତ ହୁଏ। ଆଖପାଖ ପ୍ରାୟ 20-25 ଖଣ୍ଡି ଗାଁର ଶ୍ରଦ୍ଧାଳୁ ଭକ୍ତମାନେ ସେଥିରେ ଯୋଗ ଦେଇ ଏ ଯାତ୍ରାକୁ ଆହୁରି ସରସ ସୁନ୍ଦର କରିଥାନ୍ତି। ଏଠାରେ ପ୍ରାୟ 5-6 ଭାଗବତ ଟୁଙ୍ଗି ଅଛି। ସନ୍ଧ୍ୟା ସମୟରେ ଲୋକମାନେ ବସି ପୁରାଣ ଚର୍ଚ୍ଚା କରନ୍ତି। ପାଲା ଅନୁଷ୍ଠାନ ମଧ୍ୟ ରହିଛି। ପାଲା ପ୍ରତି ଲୋକମାନଙ୍କର ଆଗ୍ରହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ପୁରୁଣା ଚଳଣି, ପୁରୁଣା ସଂସ୍କୃତିକୁ ଏମାନେ କେବେ ବି ଭୁଲି ନାହାନ୍ତି। ଏହି ଗାଁରେ ମୁଁ ଜଣେ ବାସିନ୍ଦା ଭାବରେ ମୁଁ ଅନୁଭବ କରୁଛି, ନିଶ୍ଚିତ ଭାବରେ ଗ୍ରାମ୍ୟ ପରିବେଶ ମଧ୍ୟରେ ପ୍ରାଚୀନ ସଂସ୍କୃତି ଉଜ୍ଜୀବିତ ହେଉଛି। ଏ ଗାଁ ମୋତେ ଛୋଟରୁ ବଡ଼ କରିଛି, ବାହାରକୁ ଯିବା ପାଇଁ ପ୍ରେରଣା ଦେଇଛି। ଯାହା ହେଲେ ମଧ୍ୟ ଗାଁର ଆକର୍ଷଣ ସ୍ୱତନ୍ତ୍ର ନିଆରା। ନିଆରା ପରିବେଶର ସାନ୍ନିଧ୍ୟ ପାଇବା ପାଇଁ ଦୂରରେ ଥିଲେ ମଧ୍ୟ ଗାଁକୁ ଆସିବା ପାଇଁ ସଦାସର୍ବଦା ମନ ପ୍ରାଣ ବ୍ୟାକୁଳିତ ହେଉଥାଏ।

ଆଜି ଜୁନ୍ ମାସ 6 ତାରିଖର ଭାରତର ଗୌରବମୟ ଇତିହାସରେ ରହିଛି ସ୍ୱତନ୍ତ୍ର ସ୍ଥାନ। ସେଥିମଧ୍ୟରୁ କେତୋଟି ଘଟଣା। ଷୋଳଶହ ଚଉସ୍ତରୀ ମସିହା ଆଜି ତାରିଖରେ ଅଦ୍ୱିତୀୟ ମରାଠା ବୀର ଛତ୍ରପତି ଶିବାଜୀଙ୍କର ରାୟଗଡ଼ ଦୁର୍ଗରେ ରାଜ୍ୟାଭିଷେକ ହୋଇଥିଲା ବା ସେ ସିଂହାସନ ଆରୋହଣ କରିଥିଲେ। 1596ରେ ଷଷ୍ଠ ଶିଖ ଗୁରୁ ହରଗୋବିନ୍ଦଜୀ ଜନ୍ମଗ୍ରହଣ କରିଥିଲେ। 1867 ଆଜି ତାରିଖରେ ସ୍ୱାଧୀନତା ସଂଗ୍ରାମୀ ବାବା ଖରାକ ସିଂ ପଞ୍ଜାବର ସିଆଲକୋଟଠାରେ ଜନ୍ମଗ୍ରହଣ କରିଥିଲେ। 1981 ଆଜି ତାରିଖରେ ବିହାର ରାଜ୍ୟରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାୟ 1000 ଲୋକ ପ୍ରାଣ ହରାଇଥିଲେ। 1997 ମସିହା ଆଜି ଦିନରେ ଆମେରିକାର କଂଗ୍ରେସ ମଦର ଟେରେସାଙ୍କୁ ସ୍ୱର୍ଣ୍ଣ ପଦକ ସହିତ ସମ୍ମାନିତ କରିଥିଲେ। 2004 ମସିହା ଏହି ଜୁନ୍ 6 ତାରିଖରେ ତାମିଲ ଏକ ଶାସ୍ତ୍ରୀୟ ଭାଷା ଭାବରେ ପ୍ରତିଷ୍ଠିତ ହୋଇଥିଲା।

ଏଥର ଆପଣଙ୍କ ପାଇଁ ସୂଚନା। ବର୍ଷ 2026-27 ପାଇଁ ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ ଜୁନ୍ 1 ତାରିଖ 2026ରୁ ଜୁନ୍ 12 ତାରିଖ 2026 ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। କୋଲକାତାର ନିଯୁକ୍ତି ଜୋନ୍ରେ ସିକିମ୍, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରାଜ୍ୟର 17 ସହରରେ 26 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେଉଛି। ଓଡ଼ିଶାରେ କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁର ଏହି 7 ସହରରେ ପରୀକ୍ଷା ଅନୁଷ୍ଠିତ ହେବ। ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ କରିବା ପାଇଁ ପଞ୍ଜୀକରଣ ସମୟ ଅପ୍ରିଲ 10 ତାରିଖ 2026ରେ ବନ୍ଦ ହୋଇଗଲା। ପ୍ରାର୍ଥୀମାନେ www.joinindianarmy.nic.in ରୁ ସେମାନଙ୍କର ପ୍ରବେଶପତ୍ର ଦେଖିପାରିବେ ଏବଂ ଡାଉନ୍ଲୋଡ୍ କରିପାରିବେ। ସଫଳତାର ସହ ପଞ୍ଜୀକୃତ ପ୍ରାର୍ଥୀ ଯେଉଁମାନେ ସେମାନଙ୍କର ପ୍ରବେଶପତ୍ର ପାଇନାହାନ୍ତି ସେମାନେ ସେମାନଙ୍କର ସମ୍ପୃକ୍ତ ସେନା ନିଯୁକ୍ତି କାର୍ଯ୍ୟାଳୟ ଏଆର୍ଓ ସହିତ ଯୋଗାଯୋଗ କରିପାରିବେ। କମ୍ପ୍ୟୁଟର ଆଧାରିତ ଅନ୍ଲାଇନ୍ ପରୀକ୍ଷାକୁ ବୁଝିବା ଏବଂ ଅଭ୍ୟାସ କରିବା ପାଇଁ ପ୍ରାର୍ଥୀମାନଙ୍କୁ www.joinindianarmy.nic.in ୱେବ୍ସାଇଟ୍ ପରିଦର୍ଶନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ ପରେ ମନୋନୀତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଫଳାଫଳ ଏବଂ ନିଯୁକ୍ତି ରାଲିର କାର୍ଯ୍ୟସୂଚୀ ବିଷୟରେ ସୂଚିତ କରାଯିବ। ପ୍ରାର୍ଥୀମାନଙ୍କୁ କୌଣସି ମଧ୍ୟସ୍ଥିଙ୍କ ଶିକାର ନ ହେବାକୁ ପରାମର୍ଶ ଦିଆଯାଇଛି। ଅଧିକ ଜାଣିବାକୁ ଥିଲେ ପ୍ରାର୍ଥୀମାନେ ସେମାନଙ୍କର ନିକଟତମ ବା ପ୍ରାସଙ୍ଗିକ

0: ନିଯୁକ୍ତି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ଉଚିତ। ଆଉ ଏକ ସୂଚନା, ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ଅଧିକ ଲୋକପ୍ରିୟ ଓ ପ୍ରଚାର ପ୍ରସାର ପାଇଁ ଉତ୍ସର୍ଗୀକୃତ ଅନୁଷ୍ଠାନ ନାଦ ନିନାଦ ସିଡିଏ ସେକ୍ଟର 7 କଟକ ତରଫରୁ ଆଜି ଜୁନ୍ 6 ତାରିଖ ଓ ଆସନ୍ତାକାଲି 7 ତାରିଖ ଦୁଇ ଦିନ ଧରି ପ୍ରତ୍ୟହ ସନ୍ଧ୍ୟାରେ କଟକ କଳା ବିକାଶ କେନ୍ଦ୍ରଠାରେ ଅନୁଷ୍ଠାନର ଗ୍ରୀଷ୍ମୋତ୍ସବ 2026 ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ଅତିଥି ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ଆଜି ସନ୍ଧ୍ୟାରେ ଦିଲ୍ଲୀ ଓ ମୁମ୍ବାଇରୁ ନିମନ୍ତ୍ରିତ ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ହେବାକୁ ଥିଲାବେଳେ ଆସନ୍ତାକାଲି କାର୍ଯ୍ୟକ୍ରମରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କଳାକାରମାନଙ୍କ ଦ୍ୱାରା ବଂଶୀବାଦନ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ। ଏହି ମନୋମୟ ସାଙ୍ଗୀତିକ ପରିବେଶରେ ଜନସାଧାରଣଙ୍କ ସଦୟ ଉପସ୍ଥିତି ନାଦ ନିନାଦ ଅନୁଷ୍ଠାନ ତରଫରୁ କାମନା କରାଯାଇଛି। ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣଙ୍କଠାରୁ ବିଦାୟ ନେଉଛୁ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ, ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଆଜି ଏଥିରେ ବିଷୟ ରହିଛି ମୋବାଇଲରେ ଓଡ଼ିଆ ଲେଖନ। ଆଲୋଚନା କରିଛନ୍ତି ସନ୍ତୋଷ କୁମାର ମହାନ୍ତି।
2: ଯୁଗ ବଦଳୁଛି। ଏହି ଯନ୍ତ୍ର ଯୁଗରେ ଆମେ କମ୍ପ୍ୟୁଟର ଆରମ୍ଭ କରି ଏବେ ଲାପଟପ୍, ନୋଟବୁକ୍, ଟାବ୍ଲେଟ୍ ଓ ଶେଷରେ ମୋବାଇଲ ପାଖରେ ପହଞ୍ଚିଲେଣି। ଏପରିକି ଏବେ ପକେଟ୍ରେ କଲମର ସ୍ଥାନ ମୋବାଇଲ ନେଇସାରିଲାଣି। ଆମେ ଖଡ଼ି ସିଲଟ ଓ କାଗଜ କଲମରେ ଯେତିକି ମନ ଇଚ୍ଛା ଆଙ୍ଗୁଠି ବୁଲେଇ ଲେଖିପାରୁଥିଲୁ, ଏବେ ଯନ୍ତ୍ରର ବଟମ ଚିପି ପ୍ରାୟ ସେମିତି ଲେଖାଯାଇପାରୁଛି। ଏବେ ସାମାଜିକ ଗଣମାଧ୍ୟମ ପ୍ରଭାବ ଫଳରେ ଆଣ୍ଡ୍ରଏଡ୍ ମୋବାଇଲରେ ଓଡ଼ିଆ ଭାଷାର ବ୍ୟବହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗୁଛି। ତେବେ ମୋବାଇଲରେ ଲେଖିବା ବେଳେ ଆମେ ଯୁକ୍ତାକ୍ଷରଗୁଡ଼ିକୁ କିପରି ଲେଖିବୁ ବେଳେବେଳେ ଦ୍ୱନ୍ଦ୍ୱରେ ପଡ଼ୁଛୁ। କେହି କେହି ଉଙ୍କ ଲେଖିବାରେ କରେ ଅନୁସାର ଦେଇ କାମ ଚଳେଇ ଦେଉଛନ୍ତି, ଫଳରେ ବନାନ ଶୁଦ୍ଧତା ରକ୍ଷା କରାଯାଇପାରୁନାହିଁ। ତେଣୁ ଯୁକ୍ତାକ୍ଷରଗୁଡ଼ିକର ଲିଖନ ସମ୍ପର୍କରେ ସାମାନ୍ୟ ଧାରଣା ରହିଲେ ଲେଖାଲେଖି ଆଉ ଗୋଳମାଳିଆ ହେବ ନାହିଁ। ଯେମିତି ଉଙ୍କ ଲେଖିବା ପାଇଁ ପ୍ରଥମେ ଉଁରେ ହଳନ୍ତ ଦେଇ କ ଲେଖିଲେ ଉଙ୍କ ହେବ, ସେହିପରି ଉଙ୍କ ପାଇଁ ଉଁରେ ହଳନ୍ତ ଦେଲେ ଖ ଲେଖାଯାଏ। ଉଙ୍ଗରେ ଉଁରେ ହଳନ୍ତ ଦେଇ ଗ, ଉଙ୍ଗରେ ଉଁରେ ହଳନ୍ତ ଦେଇ ଘ, ନିଅଞ୍ଚରେ ନିଅରେ ହଳନ୍ତ ଦେଇ ଚ ଲେଖାଯାଏ, ନିଅଞ୍ଚରେ ନିଅରେ ହଳନ୍ତ ଦେଇ ଛ, ନିଅଞ୍ଚରେ ନିଅରେ ହଳନ୍ତ ଦେଇ ଜ ଲେଖାଯାଏ। ସେହିପରି ନିଅଞ୍ଚରେ ନିଅରେ ହଳନ୍ତ ଦେଇ ଝ, ନନ୍ଦରେ ନରେ ହଳନ୍ତ ଦେଇ ଦ ଲେଖାଯାଏ, ନନ୍ଦରେ ନରେ ହଳନ୍ତ ଦେଇ ଧ, ମମ୍ ପମ୍ପରେ ମରେ ହଳନ୍ତ ଦେଇ ପ, ମମ୍ ଫମ୍ପରେ ମରେ ହଳନ୍ତ ଦେଇ ଫ ଲେଖାଯାଏ। ସେହିପରି ଜ୍ଞ ଲେଖିଲା ବେଳେ ଜରେ ହଳନ୍ତ ଦେଇ ନିଅ ଲେଖିବାକୁ ପଡ଼େ, ଦ ବରେ ହଳନ୍ତ ଦେଇ ଦ ଲେଖିବାକୁ ପଡ଼େ, ଧ ଦରେ ହଳନ୍ତ ଦେଇ ଧ, ଛ ଛରେ ହଳନ୍ତ ଦେଇ ଛ, ଛ ଚରେ ହଳନ୍ତ ଦେଇ ଛ, ଭ ଦ ପରେ ହଳନ୍ତ ଦେଇ ଭ ଲେଖାଯାଏ। ସେହିପରି ଆ ବର୍ଣ୍ଣ ଲେଖିବାରେ କେହି କେହି ଅରେ ଆକାର ଦେଇ ମଧ୍ୟ ଲେଖିପାରନ୍ତି। ଅରେ ଆକାର ଦେଇ ଲେଖିଲେ ବି ତାହା ଆ ବୋଲି ପଢ଼ାଯିବ, ତେବେ ସେମିତି ଲେଖିଲେ ସେହି ସମୟରେ କିଛି ଅସୁବିଧା ହୁଏତ ହୋଇନପାରେ, କିନ୍ତୁ ଭବିଷ୍ୟତରେ ସେହି ଲିଖିତ ତଥ୍ୟର ଆଧାରରେ ଭିନ୍ନ କାମ ପାଇଁ ଆ ଖୋଜିବା ବା ପ୍ରସ୍ତୁତି ବେଳେ ତାହା ସମସ୍ୟା ସୃଷ୍ଟି କରିପାରେ। ତେଣୁ ଅରେ ଆକାର ନ ଦେଇ ସିଧା ଆ ଲେଖିବା ଏ କ୍ଷେତ୍ରରେ ଅଧିକ ଗ୍ରହଣୀୟ। ଆମେ ଖଡ଼ି ବା କଲମରେ ଲେଖିବା ବେଳେ ଏକାର ଆଗ ଲେଖୁଥିବା ବେଳେ ଯନ୍ତ୍ର ବା ମୋବାଇଲରେ ପ୍ରଥମେ ବର୍ଣ୍ଣ ଓ ତାପରେ ଏକାର ଲେଖାଯାଏ। କେବଳ ଏକାର ନୁହେଁ, ପ୍ରତ୍ୟେକ ମାତ୍ରା ଫଳା ବର୍ଣ୍ଣ ଲେଖିବା ପରେ ହିଁ ଲେଖାଯାଏ। ତେବେ ବର୍ଣ୍ଣରେ ଯଦି ମାତ୍ରା ଫଳା ସହ ଚନ୍ଦ୍ରବିନ୍ଦୁ ବା ଅନୁସାର ଦେବାର ଥାଏ, ତେବେ ମାତ୍ରା ଫଳା ଲେଖିସାରି ଚନ୍ଦ୍ରବିନ୍ଦୁ ବା ଅନୁସାର ଦିଆଯାଏ। ଯଥା ମୁହାଁମୁହିଁ ସିଂହ, ମୁହାଁମୁହିଁ ଶବ୍ଦରେ ଦୁଇଟି ହରେ ଥିବା ଆକାର ଓ ହର୍ଷଇକାର ପରେ ଯାଇ ଚନ୍ଦ୍ରବିନ୍ଦୁ ଦେଇହେବ, ହ ପରେ ଚନ୍ଦ୍ରବିନ୍ଦୁ ଦେଇ ପରେ ହର୍ଷଇକାର ଦେଲେ ତାହା ଲେଖିହେବନି। ସେହିପରି ସିଂହରେ ସ ପରେ ହର୍ଷଇକାର ଲେଖି ପରେ ଚନ୍ଦ୍ରବିନ୍ଦୁ ଦେଲେ ଯାଇ ହେବ। ଶବ୍ଦର ମଝିରେ ହଳନ୍ତ ଦେଲେ ତା ନିର୍ଦ୍ଦିଷ୍ଟ ସ୍ଥାନରେ ହଳନ୍ତ ନରେ ଯୁକ୍ତାକ୍ଷର ହୋଇଯାଉଛି। ବେଳେବେଳେ ଏପରି ଯୁକ୍ତାକ୍ଷର ହେଉଛି ଯେ ସେପରି ଯୁକ୍ତାକ୍ଷର ଓଡ଼ିଆରେ ଆଦୌ ବ୍ୟବହାର ହେବାର ଦୃଷ୍ଟାନ୍ତ ଦେଖିବାକୁ ମିଳେ ନାହିଁ। ତେବେ ପ୍ଲେ ଷ୍ଟୋରରୁ ଏକ ଉନ୍ନତ ଆପ୍ଲିକେସନ ଡାଉନଲୋଡ କରି ବ୍ୟବହାର କଲେ ଏ ଅସୁବିଧା ଦୂର ହୋଇପାରୁଛି। ସେହିପରି ବିରାମ ଚିହ୍ନ କ୍ଷେତ୍ରରେ ମଧ୍ୟ ସତର୍କତାର ସହ ଲେଖିବାକୁ ହେବ। ଇଂଲିଶରେ ଫୁଲ୍ଷ୍ଟପ୍ ଶବ୍ଦର ପାଖକୁ ଲାଗିକରି ରହୁଥିବା ବେଳେ ଓଡ଼ିଆ ପୂର୍ଣ୍ଣଚ୍ଛେଦ ଟିକେ ଛାଡ଼ିକରି ଲେଖିବାକୁ ହୁଏ, ନହେଲେ ବେଳେବେଳେ ପୂର୍ଣ୍ଣଚ୍ଛେଦଟି ଆକାର ଓ ଓକାରର ଭ୍ରମ ସୃଷ୍ଟି କରିପାରେ। ଶବ୍ଦର ଦୂରରେ କମା ନ ରହି ଶବ୍ଦକୁ ଲାଗିକି ରହେ, ସେହିପରି ବନ୍ଧନୀ ମଧ୍ୟରେ ଲେଖା

0: ବେଳେ ଫାଙ୍କ ରହିବାର ଆଦୌ ଆବଶ୍ୟକ ନାହିଁ। ତେବେ କେତେକ ମୋବାଇଲରେ ଅଧିକାଂଶ ଯୁକ୍ତାକ୍ଷର ମୂଳରୁ ରହିଛି, ଅର୍ଥାତ୍ ହଳନ୍ତ ନଦେଇ ସିଧା ବୋତାମ ଚିପିଲେ ଯୁକ୍ତାକ୍ଷରଟି ବାହାରିବ। ତେବେ ନିଜର ଜ୍ଞାନ ବା ଧାରଣା ବଢ଼ାଇବା ପାଇଁ ଏସବୁ ଗଠନ ସୂତ୍ର ଜାଣିବା ଆବଶ୍ୟକ। ସେହିପରି କେତେକ ମୋବାଇଲରେ ମଧ୍ୟ ଅନାବଶ୍ୟକ ଅପ୍ରଚଳିତ ଓଡ଼ିଆ ବର୍ଣ୍ଣ ରହିଛି, ଯଥା ଜ ତଳେ ଗୋଟିଏ ବିନ୍ଦୁ ଥିବା ବର୍ଣ୍ଣ ବି ରହିଛି। ଏପରି ବର୍ଣ୍ଣ ଓଡ଼ିଆରେ ବ୍ୟବହାର ହୁଏ ନାହିଁ, ତେଣୁ ସେହି ବର୍ଣ୍ଣର କିକୁ ଚାପିବା ଆବଶ୍ୟକ ନାହିଁ। ଏଭଳି ଭାବେ ଆମେ ଓଡ଼ିଆ ଲିଖନ ଅଭ୍ୟାସ ବଢ଼ାଇବାର ଅଛି। ଚଳିତ ସମୟରେ ବା ଭବିଷ୍ୟତରେ ପିଲାମାନେ ପାଠପଢ଼ା ଆରମ୍ଭରୁ ସେମାନଙ୍କୁ ଘରେ ଓ ବିଦ୍ୟାଳୟରେ ଏସବୁ ପଦ୍ଧତି ସମ୍ପର୍କରେ ଅବଗତ କରାଇବାର ଆବଶ୍ୟକ ରହିଛି।
1: ଶେଷ ହେଲା, ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଆଜିଥିରେ ବିଷୟ ଥିଲା ମୋବାଇଲରେ ଓଡ଼ିଆ ଲେଖନ। ଆଲୋଚନା କରିଥିଲେ ସନ୍ତୋଷ କୁମାର ମହାନ୍ତି। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିର ସବୁଜ। ଆଜି ଏଥିରେ ଶୁଣନ୍ତୁ କେତୋଟି ପଲ୍ଲେ ଗୀତ। ପ୍ରଥମେ ଶୁଣିବେ ଭୁବନେଶ୍ୱରୀ ମିଶ୍ର, ସେ ଗାଇଛନ୍ତି ଅନ୍ତର୍ଯ୍ୟମୀ ମିଶ୍ରଙ୍କ ରଚନା।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ତାନସେନ ସିଂ ସେ ଗାଇଛନ୍ତି ପୁରାତନ ରଚନା।
1: ପଣା କର ମିଠା ବେଲ

0: ଶେଷ ହେଲା କାର୍ଯ୍ୟକ୍ରମ ଚିର ସବୁଜ। ଆଜି ଏଥିରେ ଶୁଣୁଥିଲେ କେତୋଟିଏ ପଲ୍ଲିଖିତ। ଶିଳ୍ପୀ ଥିଲେ ଭୁବନେଶ୍ୱରୀ ମିଶ୍ର ଏବଂ ତାନସେନ ସିଂ। ଗୀତ ରଚନା କରିଥିଲେ ଅନ୍ତର୍ଯ୍ୟମୀ ମିଶ୍ର ଏବଂ ପୁରାତନ ରଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ କଟକ।

ଏତେବେଳେ ଯେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଶିବରଥ।

ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ଗୀତା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 46ତମ ଭାଗ। ସଙ୍ଗୀତ ପରିଚାଳନା ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନା ଝରଣା ଦାସ, ପ୍ରଯୋଜନା ପ୍ରସେନଜିତ୍ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଭରଦ୍ୱାଜଙ୍କ ଠାରୁ ବିରୋଧାଭାସ ଯୁକ୍ତ ବାକ୍ୟ ଶୁଣି ଭରତ ରଭସେ ଅର୍ଥାତ୍ ଶୀଘ୍ର ଚିତ୍ରକୂଟ ଗିରି ନିକଟରେ ପ୍ରବେଶ ହେଲେ। ଭରତଙ୍କୁ ଦେଖି ମନେ ହେଲା ବ୍ୟାଳ ବା ହିଂସ୍ର ଜନ୍ତୁଙ୍କୁ ଭୟ ଦେଖାଇ ସିଂହ ସେମାନଙ୍କୁ ଘୋଡ଼ି ଆଣୁଛି କି। ଦନ୍ତ ବା ପର୍ବତ ଉପରେ ଠିଆ ହୋଇ ଲକ୍ଷ୍ମଣ ଏହା ଦେଖିଲେ। ନିଜର ପ୍ରଜାମାନେ ତାଙ୍କ ସାଙ୍ଗରେ ଅଛନ୍ତି, କେତେକ ଧନୁଷର ଧରିଛନ୍ତି, କେତେକ ଲୋକ ହାତୀ ଉପରେ ଅଛନ୍ତି, କିଏ ବା ରଥରେ ଚଢ଼ୁଛନ୍ତି। ଆକାଶରେ ରଥ ପତାକା ଉଡୁଛି ଓ ସୈନ୍ୟଙ୍କ ପାଦଧୂଳି ଚାରିଆଡ଼େ ଛାଇ ଯାଇଛି। ଲକ୍ଷ୍ମଣ କହିଲେ, କଦ୍ରୁପୁତ୍ର କାଳିୟ ସର୍ପ ସାବତ ଭାଇ ଗରୁଡ଼ ସହ ଯୁଦ୍ଧ କଲା ଭଳି ଭରତ ସୈନ୍ୟସଜ୍ଜା କରିଛି। ରାମବୋଧ ଦେଇ କହିଲେ, ନଦୀ ପୁଷ୍କରିଣୀ ଗାଡ଼ିଆ ଓ କୂପଙ୍କ ମୂର୍ତ୍ତି ଭିନ୍ନ, କିନ୍ତୁ ଜୀବନ ବା ଜଳ ଏକ। ଆମେ ଭାଇମାନେ ସେହିଭଳି ବରଷା ଜଳ ପାଣିକୁ ଗୋଳିଆ କଲେ ମଧ୍ୟ ତାହା ନିର୍ମଳତା ଓ ଶୀତଳତା ଛାଡ଼େ ନା। ଭରତକୁ ସେହିଭଳି ମନେକର। ଏ ସ୍ୱଳ୍ପ ସଂଳାପର ଉପମା ପ୍ରୟୋଗର ଚମତ୍କାରିତାରେ ଭଞ୍ଜ ରାମ ଓ ଭରତ ଚରିତ୍ରର ମହିମା ପ୍ରତିପାଦନ କରିଛନ୍ତି। ବିଷ୍ଣୁ ରୂପୀ ରାମଙ୍କ ପାଖରେ ବିନତାସୁତ ଗରୁଡ଼ ଭଳି କରଯୋଡ଼ି ବିନତି କଲେ ଭରତ। ଗୋଟିଏ ଦଣ୍ଡ ବା ଲାଠି ଭଳି ଏକଦଣ୍ଡ ସମୟ ପର୍ଯ୍ୟନ୍ତ ଭରତ ଦଣ୍ଡ ପ୍ରଣାମ କଲେ। ବେଗେ ବା ଶୀଘ୍ର ସରାଗରେ ଶ୍ରୀରାମ ଗୁରୁ ଶିଷ୍ୟକୁ ତୋଳିବା ଭଳି ତଳୁ ତୋଳି ନେଲେ। ଭଞ୍ଜଙ୍କ ଭାଷାରେ ବେନି ଭ୍ରାତା ମନ ରଞ୍ଜାରଞ୍ଜି ହେଲେ, ଅର୍ଥାତ୍ ପରସ୍ପର ସହ ଆନନ୍ଦ ସମ୍ଭାଷଣ କଲେ। ଜନମାନେ ଜନନୀ ସମୂହ ଓ ଚତୁରଙ୍ଗ ବେଢ଼ିଗଲେ ରାମଙ୍କୁ, ସତେ ଯେପରି ଦରିଦ୍ର ଧନ ପାଇଗଲା। ବଶିଷ୍ଠ ସବୁ କଥା କହିଲେ, ଅଯୋଧ୍ୟାପୁରୀ ଗମନ ପାଇଁ ଭରତ ପାଦ ଧରିଲେ। ଶ୍ରୀରାମ କହିଲେ, ଆପଣମାନେ ପଣ୍ଡିତ, ମୋର ସତ୍ୟବାଦୀପଣରେ ଅନ୍ୟ ଅର୍ଥ ଆଣି ସତ୍ୟରେ ବାଦୀ ଅର୍ଥାତ୍ ସତ୍ୟ ବିରୋଧୀ ହେବି ନାହିଁ। ଜନକ ବଚନ ପାଳନ ନ କଲେ ସେ କି କୁମର ନା ପୁତ୍ର ପଦବାଚ୍ୟ। ପରଶୁରାମ ମାତା ରେଣୁକାଙ୍କୁ ପିତୃ ଆଜ୍ଞାରେ ବିନାଶ କଲେ। କୈକେୟୀ ସୁତ ଭରତ କହିଲେ, ଦୈତ୍ୟ ମାତାଠାରୁ ବାତ ବା ପବନ ଜାତ ହେବା ମାତ୍ରେ ଇନ୍ଦ୍ର ତାଙ୍କଠାରେ ଘାତ ଉପଜାଇଲା ଅର୍ଥାତ୍ ଆଘାତ କଲା। ତଥାପି ବିଶ୍ୱବାସୀ ବା ପବନ ଇନ୍ଦ୍ରଙ୍କ ନିଜର ହେଲା। ସେ ଦେବ ଭାବ ନେଇ ଅସୁର ମାତାର ମନ୍ଦଗୁଣ ନେଲେ ନାହିଁ। ମୁଁ ସେହିଭଳି ହଂସ ମାନସରୋବରରେ ବିହାର କରେ, ଅନ୍ୟ ପକ୍ଷୀ ନୁହେଁ, ମୁଁ କିପରି ରାଜା ହେବି। ନହୁଷ ସ୍ୱର୍ଗରେ ଇନ୍ଦ୍ର ହେଲା ସତ, କିନ୍ତୁ ସେ ତାଦ୍ୱାରା ବିନଷ୍ଟ ହେଲା। ଶ୍ରୀରାମ ବାହୁଡ଼ିବାକୁ ସମ୍ମତି ନ ଦେବାରୁ ଭରତ କୁଶର ଶଯ୍ୟାରେ ଶୋଇଲେ। ସ୍ୱର୍ଗବାଣୀ ହେଲା, ତୁମ ମାତା ପୃଥିବୀକୁ ରକ୍ଷା କରିଛନ୍ତି, କିଛି ଦୋଷ ନ ଥାଇ ରାତ୍ରର ଅନ୍ୟ ନାମ ଦୋଷା ହେଲା ଭଳି ସେ ଅପବାଦ ପାଉଛନ୍ତି। ସୂର୍ଯ୍ୟବଂଶ ବୁଡ଼ିଯିବ କହି ରାଘବ ଭରତଙ୍କୁ ବାହୁଡ଼ାଇଲେ। ଏହା ଶୁଣି ଯତି ବେଶ ଧରି ଶ୍ରୀରାମଙ୍କ ପାଦୁକା ବା କଠଉ ପୂଜା କରି ସେ ନନ୍ଦୀଗ୍ରାମରେ ରହିଲେ। କରୁଣାସାଗର ରାମ ପିତାଙ୍କ ମୃତ୍ୟୁରେ ଅତ୍ୟନ୍ତ କାତର ହୋଇ ପିତୃଙ୍କ ପାଇଁ କ୍ରିୟା କଲେ ଓ ତତ୍ପରେ ପୁନର୍ବାର କାନନ ବିହାରୀ ହେଲେ ସୀତାରାମ।

ଶେଷ ହେଲା କବି ସମ୍ରାଟ ଉପେନ୍ଦ୍ର ପଞ୍ଜକୃତ ବୈଦେଶ ବିଳାସର 46ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ କେଶବ ଚନ୍ଦ୍ର ରାଉତ ଏବଂ ସୁକାନ୍ତ କୁମାର କୁଣ୍ଡୁ। ସଙ୍ଗୀତ ପରିଚାଳନା ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନା ଝରଣା ଦାସ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତଗୀତିକା।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ।

ବନ୍ଧୁ, ଆମେ ସମସ୍ତେ ନିଜ ନିଜର ଜୀବନକୁ ନେଇ ବାଟ ଚାଲୁଛେ। ଏ ମଣିଷର ଜୀବନ ଅତ୍ୟନ୍ତ ମୂଲ୍ୟବାନ। ଏହି ଜୀବନକୁ ସରସ, ସୁନ୍ଦର, ସଫଳ ଆଉ ସୁରକ୍ଷିତ ରଖିବା ପାଇଁ ବେଶ କିଛି ସତର୍କତାର ଆବଶ୍ୟକତା ରହିଛି। ସତର୍କତାର ଅର୍ଥ ହେଉଛି କୌଣସି କାର୍ଯ୍ୟ କରିବା ଆଗରୁ ତାହାର ଭଲମନ୍ଦ ବିଷୟରେ ଭାବିବା, ସମ୍ଭାବ୍ୟ ବିପଦକୁ ଚିହ୍ନଟ କରିବା ଏବଂ ସେଥିରୁ ବଞ୍ଚିବା ପାଇଁ କିଛି ପଦକ୍ଷେପ ଗ୍ରହଣ କରିବା। ସତର୍କତା ହେଉଛି ଏପରି ଏକ ଗୁଣ ଯାହା ଆମକୁ ବିଭିନ୍ନ ବିପଦ, ଦୁର୍ଘଟଣା ଓ ଭୁଲ ନିଷ୍ପଭିରୁ ରକ୍ଷା କରେ।

ବନ୍ଧୁ, ସ୍ୱାସ୍ଥ୍ୟ ହେଉଛି ମଣିଷ ଜୀବନର ସବୁଠାରୁ ବଡ଼ ସମ୍ପଦ। ସୁସ୍ଥ ଶରୀର, ସୁସ୍ଥ ମନ ଏହା ଜୀବନରେ ଅନେକ ସଫଳତା ଆଣିଦିଏ। ତେଣୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସତର୍କତା ଅତ୍ୟନ୍ତ ଜରୁରୀ। ଛୋଟ ଛୋଟ ସତର୍କତା ଆମକୁ ଅନେକ ରୋଗ ଓ ସମସ୍ୟାରୁ ରକ୍ଷା କରିପାରେ। ସୁସ୍ଥ ରହିବା ପାଇଁ ପ୍ରଥମେ ଆମକୁ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ। ଖାଦ୍ୟ ଖାଇବା ଆଗରୁ ହାତ ଧୋଇବା ଏବଂ ପରିଷ୍କାର ପାଣି ପିଇବା ମଧ୍ୟ ସ୍ୱାସ୍ଥ୍ୟ ସୁରକ୍ଷାର ଏକ ମୁଖ୍ୟ ଅଂଶ। ଏହା ସହିତ ନିୟମିତ ବ୍ୟାୟାମ, ଯୋଗ, ପ୍ରାତଃ ଭ୍ରମଣ ଶରୀରକୁ ସୁସ୍ଥ ଓ ସକ୍ରିୟ ରଖେ। ପର୍ଯ୍ୟାପ୍ତ ନିଦ୍ରା ମଧ୍ୟ ଆବଶ୍ୟକ ଶରୀର ପାଇଁ। ପୁଣି କୌଣସି ରୋଗର ଲକ୍ଷଣ ଦେଖାଦେଲେ ଏହାକୁ ଅବହେଳା ନ କରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ସ୍ୱାସ୍ଥ୍ୟ କ୍ଷେତ୍ରରେ ସତର୍କତା ହେଉଛି ସୁସ୍ଥ ଓ ସୁଖୀ ଜୀବନର ଚାବିକାଠି।

ବନ୍ଧୁ, ଖାଦ୍ୟ ହେଉଛି ଜୀବନର ମୂଳ ଆଧାର। ଖାଦ୍ୟ ବିନା ମଣିଷ, ପଶୁପକ୍ଷୀ, ଅନ୍ୟାନ୍ୟ ଜୀବଜଗତର ଅସ୍ତିତ୍ୱ କଳ୍ପନା କରିହେବ ନାହିଁ। ଖାଦ୍ୟ ଆମ ଶରୀରକୁ ଶକ୍ତି ଯୋଗାଏ, ବୃଦ୍ଧି ଓ ବିକାଶରେ ମଧ୍ୟ ସାହାଯ୍ୟ କରେ, ଶରୀରକୁ ସୁସ୍ଥ ରଖେ। ଖାଦ୍ୟ କେବଳ ଭୋକ ମେଣ୍ଟାଇବା ପାଇଁ ନୁହେଁ, ଏହା ଆମକୁ ବିଭିନ୍ନ ରୋଗରୁ ସୁରକ୍ଷା ଦିଏ। ସୁସ୍ଥ ଖାଦ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବି ବଢ଼ାଇଥାଏ। ଖାଦ୍ୟ ନଷ୍ଟ କରିବାନି, ଆବଶ୍ୟକ ଅନୁସାରେ ଖାଦ୍ୟ ଗ୍ରହଣ କରିବା, ଖାଦ୍ୟକୁ ସମ୍ମାନ ଦେବା ଆଉ ଖାଦ୍ୟର ମହତ୍ତ୍ୱକୁ ବି ବୁଝିବା।

ବନ୍ଧୁ, ଖାଦ୍ୟ ଗ୍ରହଣ ସମୟରେ କେବଳ ହାତକୁ ପରିଷ୍କାର ରଖିଲେ ହେବନି, ଖାଇବା ପୂର୍ବରୁ ଫଳ ଓ ପନିପରିବାକୁ ମଧ୍ୟ ଭଲଭାବେ ଧୋଇବା ଦରକାର। ବଜାରରେ ମିଳୁଥିବା ଫଳ ଓ ପରିବାରେ ଧୂଳି, ମାଟି କିମ୍ବା ରାସାୟନିକ ପଦାର୍ଥ ଲାଗିଥାଇପାରେ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ସେଗୁଡ଼ିକୁ ଭଲଭାବରେ ଧୋଇ ଗ୍ରହଣ କରିବା ଉଚିତ। ଘରେ ପ୍ରସ୍ତୁତ ତାଜା ଓ ପୁଷ୍ଟିକର ଖାଦ୍ୟ ସବୁବେଳେ ଅଧିକ ଉପକାରୀ, ତେଣୁ ପରିଷ୍କାର ଓ ସ୍ୱଚ୍ଛ ଖାଦ୍ୟ ଗ୍ରହଣ କରିବା କେବଳ ଏକ ଭଲ ଅଭ୍ୟାସ ନୁହେଁ, ଏହା ସୁସ୍ଥ ଜୀବନ ପାଇଁ ଏକ ଆବଶ୍ୟକ ନିୟମ। ତେଣୁ ଆମେ ସମସ୍ତେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ପରିଷ୍କାର ଖାଦ୍ୟ ଗ୍ରହଣ କରିବା ଉଚିତ।

0: କଟକର ଦହିବରା କଟକର ଦହିବରା ପାଶରେ ଯିବ ନାହିଁ ମାଣିକ ପାତଳା ବସା ଦହି ମାଣିକ ପାତଳା ବସା ଦହି ଆଲୋ ଟିକେ ଅନା ଇଏ କଣ ଦଉଛ ଆରେ କିଏ ଖାଇବ ଆମ ରାଜା ବାବୁର ଖାନା ଆସ କିଏ ଖାଇବ ଆମ ରାଜା ବାବୁର ଖାନା ମଣ୍ଡା କାକରା ଚକୁଳି ଆରିସା ବନେଇଛି ଏ ନନା ଆସ କିଏ ଖାଇବ ଆମ ରାଜା ବାବୁର ଖାନା ଆସ କିଏ ଖାଇବ ଆମ ରାଜା ବାବୁର ଖାନା।
1: ବନ୍ଧୁ, ସୁସ୍ଥ ଜୀବନଯାପନ ପାଇଁ ବାସି ଓ ଅବମିଶ୍ରିତ ଖାଦ୍ୟରୁ ଦୂରେଇ ରହିବା ନିତ୍ୟାନ୍ତ ଆବଶ୍ୟକ। ଖାଦ୍ୟ ଆମ ଶରୀରକୁ ଶକ୍ତି ପୋଷଣ ଯୋଗାଇଥାଏ, କିନ୍ତୁ ଯଦି ସେହି ଖାଦ୍ୟ ବାସି ପଚା କିମ୍ବା ଅବମିଶ୍ରିତ ହୁଏ ତେବେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ। ବାସି ଖାଦ୍ୟରେ ସମୟ ସହିତ ବିଭିନ୍ନ ପ୍ରକାରର ଜୀବାଣୁ ଫଙ୍ଗସ ବୃଦ୍ଧି ପାଇଥାଏ। ଏହି ଖାଦ୍ୟ ଖାଇଲେ ପେଟ ସମ୍ବନ୍ଧୀୟ ଅନେକ ରୋଗ ହୁଏ, ବିଶେଷକରି ଗ୍ରୀଷ୍ମ ଋତୁରେ ଖାଦ୍ୟ ଶୀଘ୍ର ଖରାପ ହୋଇଯାଏ। ତେଣୁ ତାଜା ଖାଦ୍ୟ ଗ୍ରହଣ କରିବା ସହିତ ଖାଦ୍ୟ ଗ୍ରହଣରେ ସତର୍କତା ଜରୁରୀ। ତାଜା, ପରିଷ୍କାର, ଗୁଣବତ୍ତା ସମ୍ପନ୍ନ ଖାଦ୍ୟ ଗ୍ରହଣ କରି ଆମେ ନିଜକୁ ବିଭିନ୍ନ ରୋଗରୁ ସୁରକ୍ଷିତ ରଖିପାରିବା ଏବଂ ଏକ ସୁସ୍ଥ ନିରୋଗ ଜୀବନ ଜିଇଁପାରିବା।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ

ଆକାଶବାଣୀ କଟକ ପ୍ରସାର କରୁଛୁ ନାଟକ ସମୟ ବଦଳି ଗଲାଣି ପରା, ରଚନା ଡକ୍ଟର ସଂଘମିତ୍ରା ମିଶ୍ର, ପ୍ରଯୋଜନା ମୁରଲୀଧର ସାହୁ, ନାଟକ ସମୟ ବଦଳି ଗଲାଣି ପରା।

0: ସୁନନ୍ଦା ସୁନନ୍ଦା ଏ ସୁନନ୍ଦା କୁଆଡେ ଗଲ? ଆରେ ଏଠିକି ଆସ, ଦେଖ ଦେଖ।
1: ଓହୋ, କଣ କହୁଛ?
2: କାହିଁ ଏଡ଼େ ପାଟିଟା କରୁଛ?
0: ଦେଖିଲଣି ଆମ ଝିଅ ଭାଷାର ଫଟୋ କେମିତି ବାହାରିଛି ଏଇ ଖବର।

0: ସା ବର୍ତ୍ତମାନ କୋଉ ରେଡିଓରୁ ଗୀତ ଶୁଣୁଥିବ ନହେଲେ ଟିଭି ବସିକି ଦେଖୁଥିବ। ଯେତେ କହିଲି ସେ ଗୀତ ଶୁଣିବା ଛାଡ଼େ, ସେ କାହିଁକି ମୋ କଥା ଶୁଣନ୍ତା?
1: ହଉ ହେଲା ହେଲା, ଘରେ ତ ରହୁଛି ଅନ୍ୟ ଝିଅଙ୍କ ଭଳି, ତା ଲାଗି ଆମ ମୁଣ୍ଡ ବଥା ନାହିଁ। ପୁଣି ପାଠ ପଢିଛି, ମୂର୍ଖ ତ ନୁହେଁ,
0: ଟିକେ ସ୍ମାର୍ଟ ସିନା ହୁଅନ୍ତା।
1: ଆରେ ବାବା, ତମେ କହିବ ଘରେ ବସ, ପୁଣି କହିବ ସ୍ମାର୍ଟ ହୁଅ, ସେ କୋଉଟା କରିବ ଭଲା?
0: ଦେଖିଲ ଦେଖିଲ ଆମ ଭାଷା ଟିକି।
1: ଏଇ ତମକୁ ପୁରା କହିଛି, ଦୁହିଁକି କେବେ ହେଲେ ତୁଳନା କରିବନି। ଜାଣିଛ ତୁଳନା କରିବା କେତେ କଷ୍ଟକର?
0: ମାନେ
1: ତମେ କୋଉଠି ଜାଣିବ କହିଲ? ଆମ ପାଇଁ ତ ତମେ ହଉଛ ବେଷ୍ଟ ମଣିଷ, କିନ୍ତୁ କାହା ସ୍ତ୍ରୀ ଭଲ ରୋଷେଇ କଲେ, କିଏ ଭଲ ଶୈଳୀରେ କଥା କହିଲେ, କିଏ ଏକୁଟିଆ ଘରର ବାହାରର ସବୁ ଦାୟିତ୍ୱ ସମ୍ଭାଳିଲେ, ତମେ ଆସି ଯେମିତି ବର୍ଣ୍ଣନା କରି କହ ନା। ସତରେ ମତେ ଖୁବ କଷ୍ଟ ହୁଏ।
0: କାଇଁ, ତମେ ତ ଆଗରୁ ଏକଥା ମତେ କହିନଥିଲ।
1: ବୁଝିପାରୁଥିଲେ ତୁଣ୍ଡ ଖୋଲିବା ଲୋଡ଼ା ନାହିଁ, କି ଅବୁଝା ଲୋକ ପାଇଁ ମୁଣ୍ଡ କୋଡ଼ିବା ଦରକାର ନାହିଁ।
0: ହଉ ଛାଡ଼ ସେ କଥା, ଆଲୋ ମୋ ମୋବାଇଲଟା, ଟିକେ ଭାଷାକୁ ଫୋନ କରିବା।
1: ନିଅ
0: ଫୋନଟା, କଣ ବିଜି ରହୁଛି ଧରୁନି, କେତେ ଆଉ ଫୋନ କରିବ ମୁଁ ତ ବୁଝିବା। ହଁ, ତା ଫୋନକୁ ବର୍ତ୍ତମାନ କଣ ଫୁରସତ ଥିବ କି? ବର୍ତ୍ତମାନ ତ ଖାଲି ଅଭିନନ୍ଦନ ଆସୁଥିବ ଆଉ।
1: ତମକୁ ତ ଏଇଠୁ ସବୁ ଦେଖାଯାଉଛି ଆଉ।
0: ଆରେ ବାବା, ତାରି ଖୁସିରେ ଆମେ ଅନ୍ତତ ମିଠା ଖାଇ ସେଲିବ୍ରେଟ କରିବା ଉଚିତ, ବୁଝିଲ ସୁନନ୍ଦା? ମୁଁ ଯାଏ ମିଠା ଆଣେ, ତମେ ଏ ମୋବାଇଲ ରଖ, ଦୁଇ ଚାରି ଥର ମୋବାଇଲ କି ଟ୍ରାଏ କର, ମୁଁ ଆସୁଛି।
2: ବାପା କାହିଁକି ପାଟି କରୁଥିଲେ କି ବୋଉ?
1: ଖବର କାଗଜରେ ଆମ ଭାଷାର ଫଟୋ ବାହାରିଛି ତ, ସେ ବେଷ୍ଟ ଆଥଲେଟ ହେଇଛି, ଷ୍ଟେଟ ଲେବଲ ବ୍ୟାଡମିଣ୍ଟନ ଚମ୍ପିୟନ।
2: କାଇଁ ଦେଖିବା? ଆରେ ପା, ବଢିଆ ହେଇଛି ତ, ଭାଷା ସାଙ୍ଗରେ ତୁ କଥା ହେଲୁଣି ବୋଉ?
1: ଆମେ ପରା ଯେତେ ଚେଷ୍ଟା କଲୁ ଲାଗିଲାନି। ଏ ମା, ତୁ ଆଉ ଥରେ ଦି ଥର ମୋବାଇଲକୁ ଟ୍ରାଏ କରିଲୁ? ବାପା ଯାଇଛନ୍ତି ମିଠା ଆଣିବାକୁ।
2: ହ୍ୟାଲୋ, କିଏ ଭାଷା? କଂଗ୍ରାଚୁଲେସନ, ଆରେ ଆମେ କେତେ ଚେଷ୍ଟା କଲୁଣି, ତୋ ଫୋନ ବିଜି ରହୁଥିଲା। ଏଇ ନେ, ବୋଉ ସହ କଥା ହ।
1: ହ୍ୟାଲୋ, କିଏ ମା? ଆରେ ମା, ତୋ ଫଟୋ ଖବରକାଗଜରେ ଦେଖିଲା ବେଳୁ ଆମେ ଫୋନ ଏତେ ଲଗାଉଛୁ ଯେ ଖାଲି ସବୁବେଳେ ଏନଗେଜ ଆସୁଛି। ଆଉ ତୁ କେମିତି ଅଛୁ ମା? ଆଉ କେବେ ଆସୁଛୁ? ହଉ ହଉ ହଉ, କହିଦେବି ବାପାଙ୍କୁ କହିଦେବି। ଆରେ ସିଏ ପରା ଖବରକାଗଜ ଦେଖିସାରିଲା ପରେ ଯାଇଛନ୍ତି ମିଠା ଆଣିବା ପାଇଁ। ହଉ ମା, ହଉ ହଉ ହଉ, ଭଲରେ ଥା ମା, ହଉ ଆସିଲେ କଥା ହବା। ହଉ ମା, ହଉ।
2: ଭାଷା କେବେ ଆସିବ କହିଲା ବୋଉ?
1: ହଁ, ସିଏ ପରା କହୁଛି କଣ ପରଦିନ ଆସୁଛି ବୋଲି, ଆଉ ସାତ ଆଠ ଦିନ ଏଠି ରହିବ, ପୁଣି ତା ଫାଇନାଲ ପରୀକ୍ଷା ବେଳକୁ ଫେରିଯିବ।
2: ଭାରି ଭଲ ହେଲା, ଆମେ ଦି ଭଉଣୀ କୋଉ କାଳୁ ଏକାଠି ଗପ କରିନୁ। ଏଇ ତ ବାପା ଆସିଲେଣି।
0: ହଁ, ବାପା ଆସିଲେଣି, ଖାଲି ହାତରେ ଆସିନାହାନ୍ତି, ମିଠା ନେଇକି ଆସିଛନ୍ତି। ମା ଆସା, ଆଙ୍କଲୁ ଆଙ୍କଲୁ, ପ୍ରଥମ ମିଠାଟା ତୋର।
1: ଶୁଣ ଶୁଣ, ଆରେ ଆରେ ଆରେ, ବୁଢାଟିଏ ହେଲଣି, ଠାକୁରଙ୍କୁ ଆଗ ଭୋଗ ଲଗେଇ ତାପରେ ସେଟା ପିଲାଙ୍କୁ ଦିଅନ୍ତ।
0: ସତ କଥା ତ, ବୁଝିଲ ସୁନନ୍ଦା? ବସ ଆସିକି ଷାଠିଏ ଧଇଲା, ଆଉ କଣ କରିବା, ଭୁଲା ମନ ଭୁଲି ଯାଉଛି।
3: ଆଶା ବାପା, କୁଆଡେ ଗଲୁ? ଆରେ ଆସୁନୁ ଏଠି ବସି ଗପ କରିବା, ଆସିଲା ବେଳେ ଦେଖୁଛି ତୁ ଖାଲି ଖାଇ ପିଇ ଦେଇ ଶୋଇପଡୁଛୁ।
2: କି ଗପ କରିବି, ତୁ କହ, ମୁଁ ଶୁଣିବି।
3: ଆଲୋ ଅପା, ଶୁଣିବା ଲୋକର ଆଗ୍ରହ ଥିଲେ ସିନା କହିବା ଲୋକର ଆଗ୍ରହ ବଢିବ।
2: ହଉ ହଉ, ତୁ ତାହେଲେ କହ।
3: ଆଚ୍ଛା ଶୁଣ, ସ୍ପୋର୍ଟସ ହଷ୍ଟେଲରେ ଖୁବ ଖଟଣି, ଭାରି ଷ୍ଟ୍ରିକ୍ଟ ବ୍ୟବସ୍ଥା, ପୁରା ପୁରି ରୁଟିନ ଲାଇଫ, ହେଲେ ଭାରି ଭଲ ଲାଗିଲ ଅପା।
2: ସେଠି କଣ ପୁଅ ଝିଅ ଏକାଠି ରହନ୍ତି?
3: ସତରେ ଅପା, ତୁ ଏଇ ଛୋଟିଆ ସଂସାରର ପରିଧି ଭିତରେ ବାନ୍ଧି ହେଇ ରହିଗଲୁ। ଆରେ ପୁଅ ଝିଅ ତ ସାଙ୍ଗ, ଏ ତ ସବୁଦିନିଆ କଥା।
2: ତୋର ତାହେଲେ ପୁଅ ସାଙ୍ଗ ଥିବେ ତ?
3: ଏଇ କଥାଟା ସିଧା ନ ପଚାରି ଏତେ ବୁଲେଇ ବଙ୍କେଇ ପଚାରୁଛୁ କାହିଁକି? ହଁ, ପୁଅ ସାଙ୍ଗ ତ ବହୁତ ଅଛନ୍ତି, ଆଉ କିଛି?
1: ଆରେ ତମ ଦି ଜଣ ଏତେ ଦିନ ପରେ ଏକାଠି ହେଇଛ, କଣ ରୋଷେଇ ହବ କୁହ? ତମର ଗପ ସରିଲା ବେଳକୁ ମୋର ରୋଷେଇ ସରିଥିବ ଯେମିତି ମୁଁ ସେ ବ୍ୟବସ୍ଥା କରିଛି।
3: ବୋଉ, ତୁ ଯାହା ରାନ୍ଧିଦବୁ ସବୁ ପରା ଅମୃତ, କୋଉ କାଳୁ ମନ ଭରି ଗପିନି।

0: କି ପେଟ ଭରି ଖାଇନି ବୋଉ।
1: ବୋଉ ମୁଁ ତତେ ରୋଷେଇରେ ସାହାଯ୍ୟ କରିବି, ଚାଲ।
2: ନାଇଁ ଲୋ ମା, ତୁ ଥା, କିଏ ଯଦି ଆମ କଥା ଶୁଣିଦବ ନା ଭାବିବ ମୁଁ ତତେ ମେଣ୍ଟାଲି ଟର୍ଚର କରୁଛି। କି କାଳ ହେଲା ଲୋ ମା, ମୁଁ ଯାଉଛି।
0: ଏଗୁଡା ସବୁ କଥାର ଲଥା, ମୁଁ ସମସ୍ତଙ୍କୁ ହାଡେ ହାଡେ ଚିହ୍ନିଛି। ଆରେ ବାବୁ, ଏଣେ କହିବ ପୁଅ ଝିଅ ସମାନ, ତେଣେ ଝିଅ ପାଇଁ ସବୁ କଟକଣା। ଏଣେ କହିବ କଣ ନା ଯୌତୁକ ନବୁନି, କିନ୍ତୁ ନବା ପାଇଁ ସମସ୍ତଙ୍କୁ ଲୁଚେଇ ଲୁଚେଇ ହାତ ପତେଇବ।
1: ତୁ କଣ ରେଡିଓ ଭଳି କହୁଛୁ, ସେତିକି ଥାଉ। ଯିଏ ଆମକୁ ଗାଳି ଦେବେ ଆଦର ତ ସେଇ କରିବେ ନା। ଏକଥା କେମିତି ବଡ ବଡ ମୁଣ୍ଡରେ ପଶୁନି ମୁଁ ଜାଣିପାରୁନି। ଏବେ ନୂଆ ଫର୍ମୁଲା ବାହାରିଲାଣି, ମେଣ୍ଟାଲି ଟର୍ଚର।
0: ଜାଣିଛୁ ନା ଅପା
1: କଣ,
0: ତୁ ଯଦି ବଡ ପାର୍ଟିରେ ସେ କଥା ନ କହିବୁ ନା କେହି ବି ଶୁଣିବେନି।
1: ଆଚ୍ଛା,
0: ଭାବୁଛୁ କି ତୋ ସ୍ୱାର୍ଥ ଆଉ କିଏ ଜଗିବ ବୋଲି? ନାଇଁ ନାଇଁ ନାଇଁ ଅପା, ମୁଁ ପୁରା ଦେଖି ଦେଖି ଆସିଲିଣି। ବୟସରେ ସିନା ତୋଠୁ ସାନ ଅପା, ହେଲେ ମୋ ଅନୁଭୂତି।
1: ହଁ, ତୁ ଭାଗ୍ୟବତୀ, କେତେ ବୁଲୁଛୁ, କେତେ ଲୋକଙ୍କ ସାଙ୍ଗରେ ମିଶୁଛୁ।
0: ନାଇଁ ଲୋ ଅପା, ଖୁବ କଠିନ ପରିଶ୍ରମ ସେଠି। ଏମିତି ତ ସମସ୍ତେ ଭାବିବେ ମୁଁ ଖୁବ ଆରାମରେ ଅଛି, କିନ୍ତୁ ତୁ ଅନ୍ତତ ମତେ ଟିକେ ବୁଝ।
1: ରାଗିଲୁ କି ଲୋ? ନାଇଁ ମ, ମୁଁ ସେମିତି କହିଦେଲି ନା, ଶୀର୍ଷରେ ପହଞ୍ଚିବାକୁ ହେଲେ ସାଧନା ଲୋଡ଼ା। ଏକଥା କଣ ମୁଁ ବହି ପଢି ଟିଭି ଦେଖି ଜାଣିନି ନା କଣ ମୁଁ?
3: ଆରେ ମା ଭାଷା,
0: ବାପା
3: ତୁ ଏଠି କେତେ ଦିନ ରହିବୁ?
0: ଜମା ଗୋଟିଏ ସପ୍ତାହ ବାପା, କାହିଁକି ନା ମୋର ପୁରା ଏକ୍ସଟ୍ରା କ୍ଲାସ ଅଛି ପରୀକ୍ଷା ଆଗରେ। ବାପା, ବେଷ୍ଟ ଖେଳାଳିର ଫଟୋ ମତେ ଯେତିକି ଆନନ୍ଦ ଦଉଛି ତାଠୁ ବେଶୀ ଯନ୍ତ୍ରଣା ଦଉଛି ଅନ୍ୟମାନଙ୍କର ଈର୍ଷା।
3: ଛାଡ଼ ସେମାନଙ୍କ କଥା, ବୁଝିଲୁ ମା, ଏ ଖେଳ ଲାଗି ତୋ ପାଠପଢା ହାମ୍ପର କରୁନି ତ? ତୋର ଫାଇନାଲ ଇୟର ହେଲା ତ, ମନଟା ବୁଝିଲାନି ସେଇଥିପାଇଁ ପଚାରିଦେଲି।
0: ବାପା, ଆପଣ ମତେ ପଚାରିବେନି ତ ଆଉ କିଏ ପଚାରିବ କହିଲେ? ମୁଁ ଜାଣିଛି ବାପା, ମୋ ଲାଗି ଆପଣମାନେ କେତେ ତ୍ୟାଗ କରିଛନ୍ତି, ସେଇ ଋଣ ମୁଁ କେବେ ବି ଶୁଝିପାରିବିନି ବାପା।
2: ଏଠି କି ଋଣ ସୁଝା ସୁଝି, ସୁଧ ମୂଳ ବେପାର କଣ ଏସବୁ ଆରମ୍ଭ ହେଇଗଲାଣି ଶୁଣେ।
0: ନାଇଁ ବୋଉ, ସତରେ ମୁଁ ଭାଗ୍ୟବତୀ, ତମ ଭଳି ବାପା ମା ଆଉ ମୋ ଆଶା ବାପାକୁ ମୁଁ ପାଇଛି। ତମେମାନେ ମତେ କେତେ ଭଲ କଥା ଶିଖେଇଛ ବୋଉ।
2: ହଉ, ତମେ ଦି ଜଣ ଗପୁ ଥା, ମୁଁ ତେଣେ ପଢାପଢି କରୁଛି।
1: ଜାଣିଛୁ, ବୋଉ କହେ ଶିଖେଇବା ଲୋକ ବଡ ନୁହଁ, ଯିଏ ତାକୁ ଶିଖେ ଆଉ କାମରେ ଲଗାଏ ସେ ହିଁ ବଡ଼। ନହେଲେ ଏତେ ପୁରାଣ ଭାଗବତ ଶୁଣିବା ପରେ ଲୋକେ ମିଛ କହନ୍ତେ କାହିଁକି, ଅନ୍ୟର କ୍ଷତି କରନ୍ତେ କାହିଁକି?
0: ଯା ହଉ ଅପା, ବୋଉର ଗୋଟେ କଥା ଅନ୍ତତଃ ତୁ ମନେ ରଖିଛୁ ତ?
1: ଭାଷା, ତୋ ମୁହଁରେ ସିନା ଭାଷା ଅଛି, ତୁ ନିଜେ କିଛି କରିପାରିଛୁ କହିଲୁ?
0: ହଁ, ଆଉ ତୋ ଜିଭ କଣ କଟି ଯାଇଛି କି? ଛାଡ଼ ସେ କଥା। ଆଚ୍ଛା କହିଲୁ ଅପା, ଶାଶୁ ଘରକୁ ଗଲେ ତୁ କଣ କରିବୁ, କେମିତି ଚଳିବୁ କହିଲୁ?
1: ହଁ, ମୁଁ ତ ସ୍ମାର୍ଟ ନୁହଁ, ଆଧୁନିକ ଚଳନି ଜାଣିନି, ପୁଣି ଏଇ ସାଧାରଣ ଭାବେ ଏମ୍ଏଟା ପଢିଛି, ଟେକ୍ନିକାଲ ପାଠ ନୁହଁ। ବାପା ବୋଉ ଦି ଚାରିଥର ପ୍ରସ୍ତାବ ପକେଇବା ପରେ ଆପେ ଆପେ ଚୁପ ହେଇଯିବେନି।
2: ଆରେ ଆସ, ଖାଇବା ରେଡି ହେଇଗଲାଣି,
0: ଯାଉଛୁ ଯାଉଛୁ ବୋଉ।
1: ହଁ ଚାଲ ଚାଲ।
4: ଆସନ୍ତୁ ଆଜ୍ଞା। ନମସ୍କାର।
3: ନମସ୍କାର ନମସ୍କାର।
4: ଯା ହଉ, ଆମର ଭାଗ୍ୟ ଆପଣଙ୍କ ପାଦ ଆମ ଘରେ ପଡିଲା। ଇଏ ବାଟରେ କିଛି ଅସୁବିଧା ହେଇନି ତ?
3: ନାଇଁ ନାଇଁ ନାଇଁ, ଭାବିଥିଲି ବାଟ ପାଇବାରେ ଟିକେ ଅସୁବିଧା ହେଇପାରେ, ହେଲେ କିଛି ତ ଅସୁବିଧା ହେଲାନି।
5: ଆଜ୍ଞା ନମସ୍କାର।
3: ହଁ ନମସ୍କାର ନମସ୍କାର ଆଜ୍ଞା ନମସ୍କାର।
5: ଆପଣଙ୍କୁ ମୁଁ ଅପେକ୍ଷା କରିଥିଲି
3: ଆଜ୍ଞା।
5: ଏଇ ସୁନନ୍ଦା
4: ଆଜ୍ଞା,
5: ସର୍ବଦା ନା?
4: ହଁ ହଁ
5: ଆଜ୍ଞା, ଆପଣ ଏଇଠି ବସନ୍ତୁ ବସନ୍ତୁ।
3: ହଉ ହଉ ହଉ,
5: ହଁ ସେଇଠି
3: ଆଜ୍ଞା। ଏଥର ଟିକେ ଝିଅକୁ ଡାକନ୍ତୁ, କେତେ ଆଶା ନେଇକି ମୁଁ ଆସିଛି, ତା ବିଷୟରେ କେତେ କଥା ଶୁଣିଛି ଯେ ତାକୁ ଦେଖିବି ବୋଲି ତରସ ହଉନି।
5: ଆଲୋ ମା ଭାଷା,
0: ବାପା
5: ଅପାକୁ ଏଇଠିକି ନେଇକି ଆ।
0: ହଁ ହଁ ଆସୁଛି।
5: ହଁ ପାଦ ଅଛି, ପ୍ରଣାମ କର।
3: ହଉ ହଉ ହଉ, ହେଲା ହେଲା ମା ହେଲା। ହଁ ଏଇଠି ବସ, ତମେ ବି ମା ଏଇଠି ବସ ବସ ବସ।
0: ଆପଣ ଅପା ସହ କଥା ହୁଅନ୍ତୁ, ମୁଁ ଆସୁଛି, ବୋଉ ଶୁଣି ଏକୁଟିଆ ହଇରାଣ ହଉଛି।
3: ହଉ ହଉ ହଉ, ତମ ସାନ ଭଉଣୀ ଭାରି ଚଞ୍ଚଳ।
1: ହଁ ସେ ସବୁବେଳେ ସେମିତି, କିନ୍ତୁ ତା ମନଟା ଭାରି ଭଲ।
3: ଭଲ ଘରର ଝିଅ, ଭଲ ସଂସ୍କାର।

0: ନେଇ ବଢିଛି, ମନ୍ଦ ହବ କାହିଁକି? ଆଚ୍ଛା ମା, ତମକୁ କଣ ସବୁ କରିବାକୁ ଭଲ ଲାଗେ?
1: ରେଡିଓ ଶୁଣିବାକୁ ଆଉ ଟିଭି ଦେଖିବାକୁ ଭଲ ଲାଗେ।
0: ଆଉ କି ବହି ସବୁ ପଢିବାକୁ ଭଲ ଲାଗେ?
1: ଉପନ୍ୟାସ।
0: ଆଚ୍ଛା ମା, ତମେ ରୋଷେଇ ଜାଣିଛ ତ?
1: ରୋଷେଇ ଜାଣିଛି ହେଲେ।
0: ହଁ, ଯା ନ ଆସିବ ତମ ଶାଶୁ ସବୁ ବତେଇ ଦବନି।
1: ଆଜ୍ଞା।
0: ଆଚ୍ଛା ମଧୁ ବାବୁ, ଆପଣଙ୍କ ସାନ ଝିଅ କୁଆଡେ ଗଲା କି? ତାକୁ ଟିକେ ଡାକୁନାହାନ୍ତି?
2: ଚଗଲିଟା ଏବେ ଷ୍ଟେଟ ବ୍ୟାଡମିଣ୍ଟନ ଚାମ୍ପିୟନ ହେଇଛି ତ, ତା ଗୋଡ଼ ତଳେ ଲାଗୁନି।
0: ହେଲା ହେଲା, ତାକୁ ଟିକେ ଡାକନ୍ତୁ, ଅଭିନନ୍ଦନ ଜଣେଇବା।
2: ଭାଷା
3: ବାପା
2: ଏଠିକା।
3: ଆଜ୍ଞା
0: ଭାଷା।
3: ଆଜ୍ଞା।
0: ବେଷ୍ଟ ଆଥଲେଟ ପାଇଁ ତମକୁ କଂଗ୍ରାଚୁଲେସନ।
3: ଥ୍ୟାଙ୍କ ୟୁ ଆଜ୍ଞା, ଥ୍ୟାଙ୍କ ୟୁ। ଆପଣମାନେ ଖାଇବା ଟେବୁଲକୁ ଆସନ୍ତୁ।
0: ହଉ ହଉ, ଚାଲ ଯିବ, ଚାଲ
2: ବସନ୍ତୁ ବସନ୍ତୁ, ଆପଣ ଏଇ ଚେୟାରରେ ବସନ୍ତୁ।
0: ହଉ ହଉ ଠିକ ଅଛି।
4: ଆପଣଙ୍କ ପୁଅ ଆସିଲାନି କାହିଁକି? ସାଙ୍ଗରେ ନେଇ ଆସିଥିଲେ ବହୁତ ଭଲ ହେଇଥାନ୍ତା।
0: ମୁଁ ଗଲା ପରେ ତାକୁ ପଠେଇବି, ସେ ଆସି ବୁଲିଯିବ, ଯେତେ ହେଲେ ଆଜିକାଲିକା ପିଲା ତ।
2: ହଉ ହଉ, ଏଥର ଖାଇବା ଆରମ୍ଭ କର।
4: ମାରେ ବାଡ଼ି ଦଉନୁ ମା, ଆଶା ବାଡ଼ି ବାଡ଼ି ଦେ, ଲାଜ କଣ କରୁଛୁ? ବାଡ଼ି ବାଡ଼ି
3: ଅପା, କଥା ନ କହି ମୁଣ୍ଡ ଟୁଙ୍ଗିଯିବୁ କେତେ ଦିନ? ଡର ମୁଁ ଦେଖୁଛି ରହିଥା।

0: ଅପା କାଲି ସକାଳେ ସରୋଜ ବାବୁ ଆସିବେ, ତୁ ସେଥିପାଇଁ ପ୍ରସ୍ତୁତ ତ?
1: ପ୍ରସ୍ତୁତ ଆଉ କଣ, ଯାହା ହବ ଦେଖାଯିବ ଆଉ।
0: କିନ୍ତୁ ତୁ ଏ ଘରୁ ଗଲା ପରେ ଘରର ସବୁ ଆନନ୍ଦ ଚାଲିଯିବ ଲୋ ଅପା, ମୁଁ ତ ଆଉ ଆସିବିନି, ସିଆଡ଼େ ରହିବି।
1: ଏ କଣ କହିଲୁ, ଆଲୋ ତୁ କୋଉଠି କଣ ଠିକ କରିଛୁ ନା କଣ? ମୁଁ
0: ଆଲୋ ଅପା, ଠିକ କରିବାକୁ କଣ ସମୟ ଲାଗିବ ନା କଣ? ଆଖି ବିଛୁଳା କେ ପରା।
1: ଆଲୋ ଆଲୋ କହିଲୁ, ସେ କୋଉଠି ଅଛି, କଣ କରୁଛି?
0: ଆଲୋ ଏମିତି ହଉଛୁ କାହିଁକି, ମୁଁ କଣ ଭାଗିଯିବି କି?
1: ନାଇଁ ନାଇଁ କହୁନୁ,
0: ଦୌଡ଼ରେ ସିନା ଫାଷ୍ଟ ହେଲି, ପଳେଇ ପାରିବିନି ଲୋ ଅପା। ବାପା ବୋଉଙ୍କର ଭରସା?
1: ମୁଁ ସେମାନଙ୍କୁ କହିଦେବିନି, ତାଙ୍କୁ ରାଜି କରେଇଦେବି ମୁଁ।
0: ଆଚ୍ଛା ଭାବିଲୁ ମୋ ଭଳି ଗୋଟାଏ ଡବ ଡବି ଅସୁନ୍ଦରୀ ଝିଅ ପାଇଁ ବର ଖୋଜା ହବ କୋଉଠୁ କହିଲୁ?
1: ତୁ ଜାଣିନୁ ତୁ କେତେ ସୁନ୍ଦର।
0: ଆଚ୍ଛା ଆଚ୍ଛା, କାଲି ତେବେ ସରୋଜ ବାବୁଙ୍କୁ ଟ୍ରାପ କରିବାକୁ ଚେଷ୍ଟା କରେ ନା କଣ କହୁଛୁ?
1: ଭାଷା ତୁ ନା କହ, ଏଥର ତୋ କଥା କହୁନୁ।
0: ଶୁଣ ତାହେଲେ
1: କହ,
0: ସେ ବି ଜଣେ ଆଥଲେଟ, କିନ୍ତୁ ଦକ୍ଷିଣ ଭାରତୀୟ, ସ୍ପୋର୍ଟସ କୋଟାରେ ପୋଷ୍ଟାଲ ଡିପାର୍ଟମେଣ୍ଟରେ ଏବେ ଏବେ ଜଏନ କରିଛନ୍ତି, ଆଉ ସବୁଠୁ ବଡ କଥା ହେଲା
1: ସେ ତତେ ଭଲ ପାଏ ତ, ତା ବାପା ମା ତତେ ଗ୍ରହଣ କରିବେ ତ କହିଲୁ?
0: ଯେତିକି ଜାଣିଛି ଅପା, ସେମାନଙ୍କ ବିଚାର ଖୁବ୍ ଉଚ୍ଚ, ଆଉ ପୁଅର ଚଏସ ଉପରେ ତାଙ୍କର ଭରସା ଅଛି।
2: ଆରେ
0: ବା, ଏ ଘରର ଜୋଇ ଯିଏ ହବ ସିଏ ତ ଭାରି ଭାଗ୍ୟବାନ।
2: ସିଏ ତ ମୋର ପ୍ରଥମ ଜ୍ୱାଇଁ, ସାନ ଜ୍ୱାଇଁ ବେଳକୁ ତ ଆହୁରି ପ୍ରସ୍ତୁତ ଜୋରଦାର ହବ।
1: ବୋଉ ତୋର ଏ ଚଞ୍ଚଳିଆ ସ୍ମାର୍ଟ ଝିଅ ଯଦି ତା ଲାଗି ପାତ୍ରଟିଏ ଖୋଜେ ନା, ତେବେ କଣ କରିବୁ କହିଲୁ?
3: ସତେ
0: ତା କଥା ଶୁଣ ନା ବୋଉ।
3: ଆଲୋ ମା, କୋଉଠି କିଏ ଡିମାଣ୍ଡ ମାଗି ବାପା ଭାଇଙ୍କି ରାସ୍ତାରେ ଠିଆ କରିବ ତ? କିଏ ଜାଳିଦେବ କିରୋସିନ ପକେଇ? ନିଜେ ବରଂ ଠିକଠାକ କରିବାଟା ମୋ ମତରେ ଭଲ।
1: ବୋଉ ତୁ ତାହେଲେ ଏଥିଲାଗି ବାପାଙ୍କୁ ରାଜି କରେଇବୁ, କଣ କହୁଛୁ?
3: ଆରେ କଣ ତୁ କହୁଛୁ ମୁଁ ବୁଝିପାରୁନି, ଆମ ଭାଷା କଣ?
1: ହଁ, ସେ ତାର ସାଙ୍ଗ ଖେଳୁଆ ପିଲାଟିଏ ବାଛିଛି, ବାପାଙ୍କୁ ବୁଝେଇବା ଦାୟିତ୍ୱ ତତେ ନେବାକୁ ପଡିବ। ମୁଁ ସିନା ପାରିଲିନି, ମୋ ଭଉଣୀ ତ ପାରିଛି ନା, ତା ପାଖରେ ଠିଆ ହେବା ଆମର ଲୋଡ଼ା।
3: ହଉ ହଉ, ମୁଁ ତେବେ ବାପାଙ୍କୁ କହେ, ମତେ ତ ଡର ଲାଗୁଛି ଲୋ।
1: ଆଉ କେତେ କାଳ ଡରୁଥିବୁ ବୋଉ କହିଲୁ, ଥରେ ତ ଟାଣ ହ।
0: ଆଚ୍ଛା ବୋଉ, ତୁ ମତେ ଖରାପ ଭାବୁନୁ ତ? ଦେଖ, ତୁ ମନା କଲେ ଏକଥା ଏଇଠି ରହିଯିବ, ମୁଁ ଆଗକୁ ଜମା ବଢେଇବିନି। ସିଏ ଖାଲି ମତେ ଯାହା ପ୍ରପୋଜ କରିଛି ମୋ ବୋଉ।
3: ହେଲେ ମା, ସରୋଜ ଆଉ ତା ସାଙ୍ଗ ଆସି ଯାଇସାରନ୍ତୁ, ତେବେ ଯାଇ ଆମେ ବାପାଙ୍କୁ ଏକଥା କହିବା, ଏବେ କହିଲେ ଅଯଥା ଟେନସନ।
1: ଠିକ ଅଛି ବୋଉ, ତୋ କଥା ରହିବ, ହେଲେ ଦମ୍ଭରେ କହିବୁ, ନରମ ପଡିଯିବୁନି। ତୋ ସାନ ଝିଅର ଭବିଷ୍ୟତ ତୋ କଥା ଉପରେ ନିର୍ଭର କରୁଛି, ଜାଣିଲୁ?

0: ଯାହା କହ, ମୋ ଅପାର ତ କଣ ଆଜି ତୁଣ୍ଡ ଖୋଲି ଯାଇଛି। ଏସବୁ ଶରତ ବାବୁଙ୍କ ଆଗମନର ପୂର୍ବାଭାସ ନୁହେଁ ତ ଅପା? ଅପା ଯାହା କହ, ମୁଁ ଟିକେ ଜେଲସ୍ ହେଇ ପଡୁଛି ତୋ ପାଇଁ। ମତେ ଟିକେ କିଏ ଦେଖିବାକୁ ଆସନ୍ତେନି? ମୁଁ ସଜ ହେଇ ଚା ଜଳଖିଆ ନେଇ ଧୀରେ ଧୀରେ ଚାଲି ତାଙ୍କ ଆଗରେ ଯାଇ ବସନ୍ତି। ବୟସ୍କ ଲୋକ ଥିଲେ ତାଙ୍କ ପାଦ ବି ଛୁଅନ୍ତି। ଆହ କି ରୋମାଣ୍ଟିକ!
1: ତୁ ବୁଝିପାରିବୁନି ଭାଷା, ଗୋଟେ ଝିଅର ଆତ୍ମସମ୍ମାନ କେତେ କ୍ଷତାକ୍ତ ହୁଏ ଏଥିପାଇଁ। ଯେତେବେଳେ ବରପକ୍ଷ ପରେ ଖବର ଦେବୁ କହି ଚାଲିଯାଆନ୍ତି ଆଉ ବାପା ବୋଉ ଫୋନ୍ କରି କରି ଥକି ଯାଆନ୍ତି ସିନା ଉତ୍ତର ଆସେନି, କିନ୍ତୁ ତୁ ସେ ଦୁଃଖ ଭୋଗିବୁନି, ଏ ଭଗବାନଙ୍କର ଇଚ୍ଛା।
0: ମୋ ଗେହ୍ଲା ଅପା, ତୋ ମନ ଲାଖି ପ୍ରସ୍ତାବ ନହେଲେ ତୁ ସିଧା ସିଧା ମନା କରିଦେବୁ, କାହା ମୁହଁକୁ ଚାହିଁ ହଁ ମାରିବାର ନାହିଁ। କଣ କହୁଛୁ, ମନେ ରହିଲା ତ?
1: ହଁ ଯେ।
0: ଆଉ ଯେ ନୁହେଁ, ତୁ ତ ଜୀବନ ସାରା ସେଇ ଲୋକକୁ ଧରି ଚଳିବୁ ନା।
2: ଯା ହଉ, ସେମାନେ ଖାଇପିଇ ଖୁସିରେ ଗଲେ। ଇଏ ତମେ ତାଙ୍କୁ କିଛି କହିଲ କି?
3: ନାଇଁ ତମେ ମୋଟେ ବ୍ୟସ୍ତ ହବ ନା, ମୁଁ ସରୋଜକୁ କହିଛି ତା ବାପାଙ୍କୁ କହି ଚଞ୍ଚଳ ଖବର ପଠେଇଦେବ।
4: ଏଠି ମାଧୁବାବୁ, ଆଇ ମିନ୍ ମାଧୁସୂଦନ ରାୟଙ୍କ ଘର କୋଉଠି ଆଜ୍ଞା? ଭାବିଲି ତମକୁ ସରପ୍ରାଇଜ କାର୍ଡ ଦେବି ତମ ଫ୍ୟାମିଲିକୁ।
0: ଭଗବାନ, ହେ ଭଗବାନ, ଭଗବାନ, ମୁଁ ଏବେ କଣ କରିବି? ଏ ଲୋକକୁ ଟିକେ ତର ସହିଲାନି
1: ଭାଷା।
4: ୟୋର ସିଷ୍ଟର ଆଇ ଥିଙ୍କ, ନମସ୍କାର।
1: ଏ କଣ ତୋର ବୟଫ୍ରେଣ୍ଡ?
0: ରକ୍ଷା ହେଇଯାଇଛି ଅପା, ରକ୍ଷା ହେଇଯାଇଛି, ବାପା ବୋଉ ଭିତରକୁ ଯାଇଛନ୍ତି। ତାକୁ ତାକୁ ଟିକେ ବସା ଅପା। ନାଇଁ ନାଇଁ ନାଇଁ, ମୁଁ ବସଉଛି। ଆରେ ଅପା, ତୁ ଯାଇ ବୋଉକୁ ଟିକେ ଡାକି ଆଗରୁ ଟିକେ ଇନଫର୍ମ ନକରି।
4: ହ୍ୱାଟ ଇଜ୍ ୟର ପ୍ରୋବ୍ଲେମ? ମୁଁ କଣ ରାଙ୍ଗ ଟାଇମ୍ରେ ଏଣ୍ଟର କଲି କି?
1: ନାଇଁ ନାଇଁ, ପ୍ଲିଜ୍ ବି ସିଟେଡ୍।
4: ଆପଣଙ୍କ ଫ୍ୟାମିଲି ବିଷୟରେ ବାସଠୁ ବହୁତ ଶୁଣିଛି, ମନେ ହେଲା ସେଥିପାଇଁ ଟିକେ।
1: ୱେଟ୍, ଆଇ ଆମ୍ ଜଷ୍ଟ କମିଂ।
4: ଓକେ ଓକେ।
0: You are just impossible. Hare, motte gote call ta antat kariparthanta?
4: Sorry, sorry. But I must meet your parents.
0: Okay, okay, okay. Then have patience.
5: Alo, kie? Ama bhasara sanga? Kai? Kodi?
4: Namaskar, amma ji.
5: Hela, papa, hela. Aguru kichi khabar na dei.
1: ସେଇଥିପାଇଁ ତ ସେ ଆମ ଭାଷାକୁ କେତେଥର ସରି ସରି କହିସାରିଲାଣି। ଆଉ କିଛି କହ ନା ବୋଉ,
5: ତମ ବାଟରେ କିଛି ଅସୁବିଧା ହେଇନି ତ ପୁଅ?
4: ମୁଁ ତ କାଟକ ଷ୍ଟେସନରେ ଓହ୍ଲାଇ ଟ୍ୟାକ୍ସି ନେଇକି ଆସିଛି, ଏବେ ଚାଲିଯିବି। ଆଜ୍ଞା, ଏବେ ଚାଲିଯିବି।
1: ବୋଉ ତୁ ଟିକେ ବସିଥା, ମୁଁ ଟିକେ ଜଳଖିଆ ବନ୍ଦୋବସ୍ତ କରେ।
4: ପ୍ଲିଜ ପ୍ଲିଜ ସିଟ୍ ଅମ୍ମା, ମୁଁ ଆପଣଙ୍କ ଡଟରକୁ ଲାଇକ ଆଇ ମିନ୍ ପସନ୍ଦ କରେ। ଆପଣ ମତେ ପସନ୍ଦ କରିବେ ତ?
0: ବୋଉ ସେ କଣ ପଚାରୁଛି ପରା, ଜବାବ ଦଉନୁ।
5: ବାପା ତ ଏବେ ବଜାର ଆଡେ ଚାଲିଗଲେ, ସିଏ ଟିକେ ଆସନ୍ତୁ। ଏ ପୁଅ ସିନା ଆମ ଘର କଥା ଜାଣିନି, ତୁ କଣ ଜାଣିନୁ? ହଁ, ବାପାଙ୍କ ପସନ୍ଦ ଉପରେ ସବୁ ନିର୍ଭର କରୁଛି।
3: କଣ ଅସୁବିଧା ହେଲା କଣ?
0: ତୁ ଟିକେ ମୋ ଲାଗି ବାପାଙ୍କୁ ବୁଝେଇଦବୁ ବୋଉ। ମୋ ସୁନା ବୋଉ, ଭାବିଥିଲି ଅପା ବାହାଘର ପରେ ଏକଥା ନିଜେ କହିଥାନ୍ତି, ଆଜି ଦେଖୁନୁ ଏଠିକି ଆସି କେମିତି ମତେ ଅସୁବିଧାରେ ପକେଇଦେଲା।
5: ହେଲା ଏବେ ହେଲା, ଆଉ ମାସକ ପରେ ଜାଣିଥାନ୍ତୁ, ଏବେ ଜାଣିଲୁ ମନ୍ଦ କଣ?
0: ହେଲେ ବୋଉ, ତାଙ୍କ ଘରେ ନା, ତାଙ୍କ ଘରେ ନା ସମସ୍ତଙ୍କର ରଙ୍ଗ।
1: ବାପା ଆସିଲେନି?
3: ପିଲାଟି କିଏ? ଆଗରୁ ତ ମୁଁ ତାକୁ କେବେ ଦେଖିନି।
0: ବାପା, ଇଏ ମୋ ସାଙ୍ଗ, ସେ ସ୍ପୋର୍ଟସ ହଷ୍ଟେଲରେ ରହେ, ସେଇଠି ପରିଚୟ। ଏବେ ଆମ ଘର ଖୋଜି ଖୋଜି ସେ ଆସିଛି ବାପା।
6: ଖାଲି ସାଙ୍ଗ ନା?
5: କହିଲା ତ ସାଙ୍ଗ ବୋଲି। ଇଏ ସ୍ପୋର୍ଟସ କୋଟାରେ ପୋଷ୍ଟାଲ ଡିପାର୍ଟମେଣ୍ଟରେ ଚାକିରି ପାଇଛି।
6: ୟୋର ଗୁଡ୍ ନେମ୍ ପ୍ଲିଜ୍?
4: ଭେଙ୍କଟ ସାର, ଭେଙ୍କଟ ରାଓ।
6: ଆମ ଗାଁ ତମକୁ କେମିତି ଲାଗୁଛି?
4: ଭିଲେଜ ଟାଉନ ସବୁ ମତେ ଭଲ ଲାଗେ ଆଜ୍ଞା।
1: ବାପା ଗୋଟେ କଥା କହିଥାନ୍ତି।
6: କହ ମା।
1: ତଥାପି ଭୟ ଲାଗୁଛି ବାପା। ବୋଉ ତୁ କହୁନୁ।
4: ମୁଁ ତେବେ ଆସିଛି ସାର୍, ଟ୍ୟାକ୍ସି କୁ।

0: ଅଟକେଇ ଦେଇ ଆସିଛି ତ
1: ନା ଟ୍ୟାକ୍ସିକି ବିଦା କରିଦିଅ ଆଜି ରାତିଟା ତମେ ରହିଯା ଚାଲ ଆମ ଗାଁ ଠାକୁରାଣୀ ମନ୍ଦିର ନଈକୂଳ ଆଡେ ଟିକେ ବୁଲି ଆସିବ
0: ସରି ସାର୍ ମୁଁ ଆସୁଛି ସାର୍
2: ଏମିତି ବ୍ୟସ୍ତ କାହିଁ ହଉଛ ବାପା ମୁଁ ଟ୍ୟାକ୍ସିକୁ ବିଦା କରିସାରିଲିଣି ଆଜି ରାତିକ ରୁହ କାଲି ସକାଳୁ ବ୍ରେକଫାଷ୍ଟ କରି ବାହାରି ଯିବ
0: ଓକେ ଓକେ ଠିକ ଅଛି
1: କିଏ ସେ ଟୋକା ତମେ କୋଉ ଅକଲରେ ତା ଟ୍ୟାକ୍ସିକୁ ବିଦା କରିଦେଲ ମତେ ନ ପଚାରି
2: ଆସ୍ତେ କୁହ ଆସ୍ତେ
1: କାହିଁକି ମୁଁ କଣ ଚୋରି କରିଛି ଇଏ ମୋ ଘର ମୁଁ ବଡ଼ ପାଟିରେ କହିବି
2: ଦେଖ ଦେଖ ଟିକେ ଶାନ୍ତ ମନରେ ଭାବ ଆମ ଭାଷାକୁ ସେ ପସନ୍ଦ କରିଛି
1: ପସନ୍ଦ କରିଛି ତମେ କେମିତି ଜାଣିଲ
2: ମୁଁ ତ ଜାଣିଲି ଭାଷା ଏଠିକି ଆସିବା ପରେ ହେଲେ ତମକୁ କହିଥାନ୍ତି କେତେବେଳେ କହିଲ
1: ଡାକ ଡାକ ସେ ଭାଷାକୁ ସେ ଜାଣିନି ସାଉଥରେ ଡାଉରୀ ଡିମାଣ୍ଡ କେତେ ଅଧିକା ସେ ଟୋକା ଭୂତେ ଫସାଇ ଦେଇଛି ମୋ ଝିଅକୁ
2: ଦେଖ ଟିକେ ଭାବ ଯିଏ ଫସାଏ ସେ କେବେ ଘରକୁ ଆସେନି ସମସ୍ତଙ୍କୁ ଆପଣାର ମଣେନି ତମେ ତାକୁ ଟିକେ ଦେଖିବ ତା ସାଥିରେ କଥା ହବ ବୋଲି ମୁଁ ଟ୍ୟାକ୍ସିକୁ ବିଦା କରିଦେଲି ତାପରେ ଭାବିଲ ଥରେ ଟିକେ ଦେଖ ଥରେ ବିଚାର କରି ଦେଖ ଆମେ କଣ ଭାଷା ଲାଗି ତା ପସନ୍ଦର ପିଲା ଖୋଜି ପାଇବା
1: ଓହୋ ତମେ ଯାହା କରୁଛ କର ମତେ ଟିକେ ଭାବିବାକୁ ସମୟ ଦିଅ
3: ବାପା ପଦେ କହିଥାନ୍ତି ରାଗିବନି ତ
1: କହମା
3: ଉଭୟ ଖେଳିବେ କେତେ ନାଁ କରିବେ ଭାଷା ଆଜି ଷ୍ଟେଟ୍ ଚମ୍ପିୟନ ହେଇଛି କାଲି ଆହୁରି କେତେ ନାଁ କରିବ ଆମେ ଖୁସି ହବା ସତ କହିଲ ଭାଷା ଆଉ କାହାକୁ ବାହାରିଲେ ତା ଟ୍ୟାଲେଣ୍ଟ ନଷ୍ଟ ହେଇଯିବନି
2: ଆରେ ମା ମୁଁ ତ ଏ ଦିଗଟା ଭାବି ନଥିଲି
1: ଗଲୁ ମା ଭାଷା ଗୁଡା କିଣିବୁ
3: ଏଇ ତ
4: ବାପା
1: ଭାଷା ସତ କହ ସେ ପିଲା ତତେ ଭଲ ପାଏ ତ ତୁ ତାକୁ ଏଠିକି ଆସିବାକୁ ଡାକିଥିଲୁ
4: ନାଇଁ ବାପା ଖାଲି କହିଥିଲି ବହୁତ ଦିନ ଗାଁକୁ ଯାଇନି ଆଠ ଦଶ ଦିନ ପାଇଁ ଟିକେ ଯିବି
1: ସିଧା କଥା କହ ତା ପାଇଁ ତ ଦକ୍ଷିଣ ଭାରତରେ ବହୁ ଝିଅ ଥିବେ ଯୌତୁକ ତ ସେଠି 5 ଲକ୍ଷରୁ ଆରମ୍ଭ
2: ହେ 5 ଲକ୍ଷ ସତେ ନା କଣ
1: ହଁ ମୁଁ କଣ ମିଛ କହୁଛି
4: ସିଏ ବି ସେଇ କଥା କହୁଥିଲା ବାପା ତା ବାପା ମା ଯୌତୁକ ଚାହୁଁଥିଲେ ସିଏ କିନ୍ତୁ ତାଙ୍କୁ କନଭିନ୍ସ କରିଛି ବାପା
1: କନଭିନ୍ସ ଆରେ ଆଉଟ୍ ଅଫ୍ ସାଇଟ୍ ଆଉଟ୍ ଅଫ୍ ମାଇଣ୍ଡ ସେଠି ତୁ ଟର୍ଚର ହେଲେ ଆମେ କେହି ଖବର ପାଇବୁନି ମା ଦେଖିବା କଥା ତ ଛାଡ
4: ବାପା ବାପା ତମେ ଯାହା କହିବ ମୁଁ ମାନିବି ଜମା ମନ ଦୁଃଖ କରିବିନି ବାପା ଜମା ମନ ଦୁଃଖ କରିବିନି ହେଲେ
2: ଆଚ୍ଛା ଶୁଣିଲ ଆମେ ଯୋଉ ପିଲାକୁ ତା ପାଇଁ ବାଛିବା ସେ ଯଦି ତାକୁ ଟର୍ଚର କରେ
1: ହଉ ହେଲା ବାବା ହେଲା ତମେ ତାହେଲେ କହୁଛ ଭେଙ୍କଟ ଭଲ ପିଲା ଆମ ଭାଷାକୁ ସେ ଭଲରେ ରଖିବ ଏଇଆ ତ
2: ସତ କହିବାକୁ ଗଲେ ଭାଷା ତ ଆମର ଆଶା ଭଳି ନରମ ନୁହେଁ ସେ ନିଜକୁ ରକ୍ଷା କରିବାକୁ ସମର୍ଥ ଆଉ ଶାଶୁ ଶ୍ୱଶୁର କଣ ଅବା କରିବେ ଆମେ କଣ ସେମିତି ତାକୁ ବିଦା କରିଦବା କି
1: ହଁ ସେ କହୁ ତା ଶାଶୁ ଶ୍ୱଶୁର ପାଖରେ ରହିବ ରନ୍ଧାବଢ଼ା କରିବ ନା ଲିପମିଥା କରିବ
2: ହେଠି ଶୁଣିଲ ତମେ ଆଜି ରାତିରେ ଭାବ କାଲି ତା ସାଥିରେ କଥା ହେବା
1: ହେ ଜଗନ୍ନାଥ ତମେ ହି ଭରସା ତମେ ମୋ ଭାଷା ପାଇଁ ସତରେ କଣ ଭଲ ପିଲାଟିଏ ରଖିଛ
2: ହେଠି ଶୁଣିଲ ତମେ ଟିକେ ତା ଜାତିଫାତି କଥା ବୁଝନ୍ତାନି ମୋ ମନଟା କାହିଁ ଖାଲି ହୁଡୁବୁଡୁ ହଉଛି
1: ସେସବୁ କଥା ଛାଡ଼ ସେ ଯେ ଭାରତୀୟ ଏଇଟା ହଉଛି ସବୁଠୁ ବଡ଼ କଥା ସାରା ସଂସାର ତ ବର୍ତ୍ତମାନ ଗୋଟିଏ ପରିବାର ହବାକୁ ବସିଲାଣି ବୁଝିଲ ତମରେ ମରଟି ଡଙ୍ଗ ଛାଡ଼ ଯା ଶୋଇପଡ଼ିବା ଯା ଶୋଇପଡ଼ି ଠାକୁରଙ୍କୁ ଡାକିବ କାଲି ସକାଳେ ମୁଁ ଭେଙ୍କଟ ସାଙ୍ଗରେ କଥାବାର୍ତ୍ତା ହେବି

0: ଆସ ବାପା, ପ୍ଲିଜ୍ ସିଟ୍ ଡାଉନ୍। ତମର ବୋଧେ ବେଟି ହ୍ୟାବିଟ୍ ଥିବ?
1: ନୋ ସାର୍, ଆମେ କପି ପିଉ ଆର୍ ଦେଟ୍ ଟୁ ଆଫ୍ଟର।
0: ଠିକ୍ ଅଛି ଠିକ୍ ଅଛି। ମା ଆସ, କପେ କଫି ପଠା ତ।
2: ନଉଛି ବାପା।
3: ତମେ ବସ ପୁଅ, ମୁଁ ଯାଇ କଣ୍ଟିକେ ଜଳଖିଆ କରେ।
1: ଆଣ୍ଟି, ଆପଣଙ୍କର ଏ ପୁଅ ଡାକ ନା ବାରି ସୁଇଟ।
3: ଆଚ୍ଛା ଆଚ୍ଛା
0: ଆଚ୍ଛା। ବାବା, ହ୍ୱାଟ ଡୁ ଥିଙ୍କ ଆବାଉଟ ୟୋର ଫ୍ୟୁଚର? ଆକ୍ଚୁଆଲି ଡୁ ୟୁ ଲଭ୍ ଭାଷା? ପ୍ଲିଜ୍ ଡୋଣ୍ଟ ମାଇଣ୍ଡ, ସେଇଥିଲାଗି ମୁଁ ଷ୍ଟ୍ରେଟ୍ ପଚାରୁଛି।
1: ଆଇ ଅଲସୋ ଲାଇକ୍ ଷ୍ଟ୍ରେଟ୍ ଟାକ।

0: ଆମେ ଦୁହେଁ ପ୍ଲେୟର ଆଜ୍ଞା ଦିଏଁ ଦେଇକି ବୁଝିପାରିବୁ ଆଇ ମିନ୍ ୱି କ୍ୟାନ୍ ଅଣ୍ଡରଷ୍ଟାଣ୍ଡ ଇଚ୍ ଅଦର ଅଫକୋର୍ସ ଆଫ୍ଟର ୟୁର କନ୍ସେଣ୍ଟ ଆଣ୍ଡ ବ୍ଲେସିଂସ ସତ କହୁଛି ଆଜ୍ଞା ବାସା ଏଠାକୁ ଆସିବା ପରେ ଆଇ ରିଏଲାଇଜ୍ ଦାଟ ଆଇ ଆମ୍ ମିସିଂ ଆର୍ ଭାବିଲି ଟ୍ରାଏଲ୍ ନିଏ ଆଗରୁ ଫୋନ୍ ବି କଲିନି ଆଜ୍ଞା ଏଠିକି ଆସି
1: ଏଠିକି ଆସି କଣ ଦେଖିଲେ ଦକ୍ଷିଣରୁ ଆସିଥିବା ମୌସୁମୀ ବାୟୁ ପୂର୍ବଘାଟ ପର୍ବତମାଳାରେ ପିଟି ହେଇ ବର୍ଷା ହେଉଛି ବାତ୍ୟା ନୁହେଁ ଲଘୁଚାପ ନୁହେଁ ରୀତିମତ ମନସୁନ ଏଇଆ ତ
0: ଅଳ୍ପ ଅଳ୍ପ ବୁଝିଲେ ଆଜ୍ଞା ମୁଁ ଜାଣେ ୱି ଆର୍ ଅଲ୍ ଇଣ୍ଡିଆନ୍ ଆଉ ମୋ ମଣିଷକୁ ବିଶ୍ୱାସ କରେ
2: କିଛି ଭାବିବନି ପୁଅ ତମ ବାପା ମା ଯଦି
0: ରିଲାକ୍ସ ଆଣ୍ଟି ଆଇ ୱିଲ୍ ବି ଅଲୱେଜ୍ ବାଇ ୟର ସାଇଡ୍
3: ହେଲେ ବାବା ମୁଁ ତ ଡାଳି ଦେବାକୁ ଅସମର୍ଥ ବଡ ଝିଅର ବାହାଘର ଦି ଦିନ ତଳେ ଫିକ୍ସ ହେଇଯାଇଛି
0: ଆଇ ଆମ୍ ସରି ସାର୍ ମୋ ବାସାକୁ ଲାଇକ୍ କରେ ଏତିକି କଣ ସଫିସିଏଣ୍ଟ ନୁହେଁ ମୋର କିଛି ଦରକାର ନାହାନ୍ତି ଆଜ୍ଞା ଆକ୍ସେପ୍ଟ ୟୋର ବ୍ଲେସିଂସ
2: ଦିନେ ହେଲେ ଝିଅଟା ମୋ ପାଖରେ ରହିପାରିଲାନି ଏବେ ତ ପାଠ ସରିନି ହଉ ତା ଭାଗ୍ୟ ମୁଁ ଆସେ
0: ଆଇ ଅଲସୋ ନିଡ୍ ସମ୍ ଟାଇମ୍ ଫର୍ ମାଇ ମ୍ୟାରେଜ୍ ପ୍ଲିଜ୍ ଟେକ୍ ୟୋର ଓନ୍ ଟାଇମ୍ ଜମା ଆରି ୱନ୍ତନି
3: ମା ଭାଷା
2: ହଁ ବାପା
3: ତତେ ଗୋଟେ କଥା ପଚାରିବି ମୋ ମୁହଁକୁ ଚାହିଁ କହ ଭେଙ୍କଟ ଆଉ ତୁ ପରସ୍ପରକୁ ଭଲ ପାଅ ତ
2: ବାପା ଆପଣଙ୍କ ସମ୍ମତି ବିନା
0: ସମ୍ମତି ଓହୋ କନ୍ସେଣ୍ଟ ତା ସହିତ ବ୍ଲେସିଂସ
3: କହ ମା ତୁ ଏଥିରେ ଖୁସି ତ
0: କେନ ସେ ସମଥିଙ୍ଗ ମୁଁ କହିବାକୁ ଚାହେଁ ମୋର ମ୍ୟାରେଜ୍ ହବ ଦୁଇ ଦୁଇଟି ଆଥଲେଟଙ୍କର ମ୍ୟାରେଜ୍ ସିମ୍ପଲ ସେରିମନି ୱିଥ୍ ଏ ଲଟ୍ ଅଫ୍ ପ୍ୟାନ୍ସ
3: ହଉ ବାବା ମୁଁ ସେଦିନକୁ ଅନେଇ ରହିଲି ତମେ ଏଥର ଭଲରେ ଭଲରେ ଘରକୁ ଯା ବାପା ମାଙ୍କ ସହିତ ଏ ବିଷୟରେ ଆଉ ଥରେ କଥାବାର୍ତ୍ତା କର ହେଲେ ପୁଅ ଆଶା ବାହାଘରକୁ ଯେମିତି ଆସିବାକୁ ଭୁଲି ନ ଯା ଆଜିଠୁ ମୁଁ ତମକୁ ଇନଭାଇଟ୍ କଲି
0: ମୁଁ ସାତ ଦିନ ଆଗରୁ ଆସି ପହଞ୍ଚିଯିବି ଆଜ୍ଞା ଆସୁଛି
2: ଆହା ସବୁ ଝିଅଙ୍କ ପାଇଁ ଯଦି ଏମିତି ମନଲାଖି ବର ମିଳୁଥାନ୍ତା ନା
3: ବୁଝିଲେ ସୁନନ୍ଦା ତମେ ଭାଗ୍ୟବତୀ ତମର ଗୁଣବତୀ ଯୋଗ୍ୟ ଝିଅ ତମ ବୋଝକୁ ହାଲକା କରିଦେଇଛି ହଉ ଏଥର ଚାଲ ପ୍ରଥମେ ଆଶା ପାଇଁ ବାହାଘର କାମରେ ଆମେ ଲାଗି ପଡିବା ବନ୍ଧୁ ତାଲିକା ଜିନିଷପତ୍ର ତାଲିକା ସବୁ ସାରିଦେବା ଶୁଭ ଶୀଘ୍ର।

ଶେଷ ହେଲା ନାଟକ, ସମୟ ବଦଳିଗଲାଣି ପରା। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ମଧୁବାବୁ, ସଚିଦାସ, ରାଜୁବାବୁ, ଉମାକାନ୍ତ ମହାନ୍ତି, ଭେଙ୍କଟ, ନାରାୟଣ ମହାନ୍ତି, ସୁନନ୍ଦା ଦେବୀ, ଶାନ୍ତିସୁଧା ପାଢ଼ୀ, ଆଶା କ୍ରିଷ୍ଣ ମହାନ୍ତି, ଭାଷା ବିଜୟନୀ ମିଶ୍ର, ରଚନା ଡକ୍ଟର ସଂଘମିତ୍ର ମିଶ୍ର, ପ୍ରଯୋଜନା ମୁରଲୀଧର ସାହୁ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ପ୍ରସାର କରୁଛୁ ଶାସ୍ତ୍ରୀୟ କଣ୍ଠ ସଂଗୀତ। ଶିଳ୍ପୀ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ। ଶିଳ୍ପୀ ପ୍ରଥମେ ପରିବେଷଣ କରିଛନ୍ତି ରାଗ ଭୋପାଲ ତୋଡ଼ି, ବିଲମ୍ବିତ ରୂପକ ତାଲ, ଦ୍ରୁତ ତିନ ତାଲ। ତବ୍ଲାରେ ସହଯୋଗିତା ସୁବାସ କମାତ।

ଶେଷ ହେଲା ଶାସ୍ତ୍ରୀୟ କଣ୍ଠସଙ୍ଗୀତ ଶିଳ୍ପୀ ଥିଲେ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ। ତବଲାରେ ସହଯୋଗ କରିଥିଲେ ସୁବାସ କମତ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ କଟକ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ହବୁଲା ଗୀତ ଦିନ 11:10 ଶିଳ୍ପୀ ସୁଭାଶିଷ ସେନ ଏବଂ ମହାପ୍ରସାଦ କର ଦାସକାଠିଆ ଗୀତ ଦିନ 11:30 ପରିବେଷଣ କରିବେ ବାଳକୃଷ୍ଣ ନାୟକ ଏବଂ ଛାୟାକାନ୍ତ ବେହେରା ମଞ୍ଜୁଳ ମଧ୍ୟାହ୍ନ ଦିନ 12:00 ଏଥିରେ ଶୁଣିପାରିବେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ସ୍ୱରନିର୍ଝର ଦିନ 12:30 ଏଥିରେ ଶୁଣିବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅତୀଶ କୁମାର ମଜୁମଦାରଙ୍କ ସମ୍ପର୍କରେ ବାକ୍ତା ଗୀତ ଦିନ 1:10 ପରିବେଷଣ କରିବେ ମାଥିଆ ତଡ଼ୱାର ଏବଂ ସାଥୀ ନାରୀମହଲ ଦିନ 1:20 ଏଥିରେ ଶୁଣିବେ ନାଟକ ବହୁ ବହୁକା ମୂଳ କଳ୍ପ ବୀଣାପାଣି ମହାନ୍ତି ବେତାର ରୂପାନ୍ତର ବିଷ୍ଣୁ ସାହୁ ପ୍ରଯୋଜନା ତରୁଣକାନ୍ତି ରାଉତ ଆମ ଆଇନ ଦିନ 2:45 ଆଲୋଚନାର ବିଷୟ ରହିଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ଆଇନ ଆଲୋଚିକା ଆଇନଜୀବୀ ସୁଜାତା ଜେନା ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:25 ଚିରହରିତ ଅପରାହ୍ନ 4:00 ଏଥିରେ ଶୁଣିପାରିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ଓଡ଼ିଆ ଲୋକସଙ୍ଗୀତ ଏବଂ ଓଡ଼ିଆ

ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55 କିଶୋର ଚକ୍ର ଅପରାହ୍ନ 5:00 ଏଥିରେ ଦେବସ୍ମିତା ବେହେରାଙ୍କ କଣ୍ଠରେ ଭଜନ ଏବଂ ପଲ୍ଲୀଗୀତ ଗାଇଛନ୍ତି ଶ୍ରଦ୍ଧା ସଞ୍ଜୀବନୀ। ବିଜ୍ଞାନ ବାର୍ତ୍ତାରେ ଅନସୟ ମିଶ୍ର କହିବେ ଏଲନିନୋ ଲାନିନା ସମ୍ପର୍କରେ। ଡକ୍ଟର ଜ୍ୟୋତିର୍ମୟୀ ମହାନ୍ତି କହିବେ ଖାଦ୍ୟରେ ଅପମିଶ୍ରଣ। ଯୁବବାଣୀରେ କ୍ୟାମ୍ପସ ବିଚିତ୍ରା 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 40ତମ ଭାଗ ସନ୍ଧ୍ୟା 6:10। ସମ୍ବଲପୁର ଅଞ୍ଚଳର ଗୀତ ସନ୍ଧ୍ୟା 6:30 ଶିଳ୍ପୀ ଫକୀରମୋହନ ପଟ୍ଟନାୟକ ଏବଂ ଉମା ଚକ୍ରବର୍ତ୍ତୀ। ଓଡ଼ିଆ କଥାଚିତ୍ରର ଗୀତ ରାତି 7:02। କେନ୍ଦୁଝର ଜିଲ୍ଲା ହାଲଚାଲ ରାତି 7:25। ବନାନୀ ରାତି 7:30। ଆଲୋଚନାର ବିଷୟ ପରିବର୍ତ୍ତିତ ଜଳବାୟୁ ଓ ସହରାଞ୍ଚଳରେ ବନୀକରଣ। ଆଲୋଚକ ଡକ୍ଟର ଅଚ୍ୟୁତ କୁମାର ଶତପଥୀ। ହିନ୍ଦୀ କଥାଚିତ୍ରର ଗୀତ ରାତି 8:02। ପାରିବାରିକ ଧାରାବାହିକ ଶ୍ରୀହରିକ ସଂସାର ଏହାର 5ମ ଭାଗ ରାତି 8:30। ରଚନା ଗୋପାଳ ଛୋଟରାୟ ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଅଖିଳ ଭାରତୀୟ ସାହିତ୍ୟ ପତ୍ରିକା ରାତି 9:30 ରିଲେ କରି ପ୍ରସାର କରିବ ଆକାଶବାଣୀ ଦିଲ୍ଲୀରୁ। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରେକର୍ଡିଂ ଶୁଣିପାରିବେ ରାତି 10:00। ଲଘୁସଙ୍ଗୀତ ରାତି 10:35। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ।

ଏବେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହିତ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସର୍ବୋଚ୍ଚ ତାପମାତ୍ରା 41 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 28 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା।

0: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 980 କିଲୋହର୍ଜ ଯୋଗେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପୁଲିସ
5: ମିସ୍ ସୀମା?
4: ଆଜ୍ଞା।
5: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ
4: କାହିଁକି? କିନ୍ତୁ
5: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି, ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
4: ଡିଜିଟାଲ ଆରେଷ୍ଟ?
5: 1,00,000 ଦିଅନ୍ତୁ, ବଞ୍ଚିଯିବେ।
4: ଏତେ ଟଙ୍କା?
5: ଆଚ୍ଛା ଠିକ ଅଛି, ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ ଯିବ।
4: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସାରିଛି। ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍, ସେଥିପାଇଁ ପ୍ୟାନିକ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ।
6: ହ୍ୟାଲୋ ମମା,
4: ହାଇ।
7: ଆର୍ବିଆଇ କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଅଭୁଲା ଗୀତରେ ପ୍ରଚାର।

0: ଅବଲା ଗୀତରେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଥିଲେ ସୁଭାଶିଷ ସେନ ଏବଂ ମହାପ୍ରସାଦଙ୍କର। ଆକାଶବାଣୀ କଟକ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ଦାସକାଠିଆ ଗୀତ। ପରିବେଷଣ କରିଛନ୍ତି ବାଳକୃଷ୍ଣ ନାୟକ ଏବଂ ଛାୟାକାନ୍ତ ବେହେରା।

ସକୁଟି ଦେବତାମାନେ ବସିଛନ୍ତି, ଦୁବାସାରୁ ସିଏ ଆସି ପହଞ୍ଚିଗଲେ। ଦେବରାଜ ଇନ୍ଦ୍ର ଦେଖି ଦିବ୍ୟାସନ ଦେଇ ଆନନ୍ଦିତ ହୋଇ ପଚାରିଲେ, ଆସିଲେ ଦୁବାସା। ଦୁବାସା କହିଲା ଯେ ସ୍ୱର୍ଗପୁରରେ ଉର୍ବଶୀ ନୃତ୍ୟ ଆରମ୍ଭ କରିବ, ତା ନୃତ୍ୟ ଟିକେ ଦେଖିବାକୁ ଆସିଛି। ଉର୍ବଶୀ କି କହୁଛନ୍ତି।

0: ଯେତେ ଉର୍ବଶୀ ଆସି ସ୍ୱର୍ଗପୁର ସଭାରେ ନୃତ୍ୟ ଆରମ୍ଭ କରିଛି, ନୃତ୍ୟ ସରିଗଲା, ଦୁର୍ବାସା ଉର୍ବଶୀ ଚତୁର୍ପାଶ୍ୱକୁ ଚାହିଁ ଦେଲେ ତେତିଶ କୋଟି ଦେବତା ମାନେ ବସିଛନ୍ତି, ଗାଢି ଆଉ ଗୋଟିଏ କିଏ ସଭାରେ ବସିଛି,
1: ଗୋଟେ ମର୍କଟ ମର୍କଟ ବାବାଜୀ ଟିକିଏ
0: ଦନ୍ତ ମୁଖ ଗୁଡାକ ବଢି ଯାଇଛି, ରାକ୍ଷାସ ସଦୃଶ ଦେଖାଯାଉଛି, ଜଟା ଗୁଡାକ ସର୍ପ ଲାଙ୍ଗୁଡ ସଦୃଶ ମସ୍ତକରେ ଗୁଡେଇଛି, କେତେ ନା କେତେ ଉଙ୍କୁଣି କୀଟ ରହିଥିବେ, ଦୁର୍ଗନ୍ଧ ହେଉଥିବ, ଇନ୍ଦ୍ର ସଭାରେ ଛାତିକି ଫୁଲେଇକି ବସିଛି
1: ବସିଛି,
0: ଯେତେବେଳେ ଉର୍ବଶୀ ଏହିପରି ଭାବିଛି ଦୁର୍ବାସା ଜାଣିପାରିଲେ, ଏକଥା ଶୁଣି ଦୁର୍ବାସା କ୍ରୋଧ ନିତ୍ୟ
1: ହେଇଗଲେ,
0: ଉର୍ବଶୀ ଆଜି ଯୌବନ ମତ ଗର୍ବରେ ଆଜି ଇନ୍ଦ୍ର ସଭାରେ ହତମାନ୍ୟ କଲୁ, ଅସମ୍ମାନ କଲୁ, ଅଭିଶାପ ଦେବୀ, 12 ବର୍ଷ ପର୍ଯ୍ୟନ୍ତ ଦିବସରେ ଘୋଟକି ହେବୁ, ରାତ୍ରରେ କା ନାରୀ ହେବୁ,
1: ନାରୀ ହେବୁ।
0: ଉର୍ବଶୀ କର ଯୋଡ଼ି ଦେଇ କହିଲା,
1: କଣ କହିଲା,
0: କହିଲା ମୁଁ ସହଜେ ନାରୀ ଅବଳା ଦୁର୍ବଳା, ଆଜି ଯୌବନ ମତ ଗର୍ବରେ ମୁଁ ଆପଣଙ୍କ ହତମାନ୍ୟ ଅସମ୍ମାନ
1: କରିଛି,
0: 12 ବର୍ଷ ପର୍ଯ୍ୟନ୍ତ ଆଜି ଦିବସରେ ଘୋଟକି ହେବି, ସୂର୍ଯ୍ୟ ଅସ୍ତ ହେଲେ ନାରୀ ରୂପକୁ ଧାରଣ
1: କରିବି,
0: ଏକଥା ଶୁଣି ଉର୍ବଶୀ ଦୁର୍ବାସଙ୍କ ପାଦ ତଳେ ପଡ଼ିଯାଇଛି।

0: ଚୁଡ଼ି ଦେଇ କାନ୍ଦି କାନ୍ଦି ଦୁର୍ବାସଙ୍କ ପାଦ ତଳେ ପଡିଯାଇଛି
1: ଯାଇଛି।
0: ବାର ବର୍ଷ ପର୍ଯ୍ୟନ୍ତ ଦିବସରେ ଘଟକେ ବି ରାତ୍ରେ ନାରୀ ହେବି
1: ନାରୀ ହେବି।
0: କହନ୍ତୁ ଦୁର୍ବାସା ଅଭିଶାପରୁ ମୁକ୍ତ ହେବି
1: କିପରି?
0: ଦୁର୍ବାସା କହୁଛି ଶୁଣ ଉର୍ବଶୀ, ଅଭିଶାପରୁ ମୁକ୍ତ କିପରି ହେବୁ?
1: କିପରି
0: ହେ ମୁନି ବୋଇଲେ।

0: ଖସେ ମର୍ତ୍ତ୍ୟକୁ ଆଶ୍ଚର୍ଯ୍ୟ ସର୍ବ ଦେଖି
1: ରାମ ଜୟ ହରି ରାମ ଜୟ ଭଦ୍ରୁବାମ ଜୟ
0: ଦୁର୍ବାସ ଅଭିଶାପ ଦେଲେ ଉର୍ବଶୀ କହିଲେ ଅଭିଶାପରୁ ମୁକ୍ତ ହେବି କିପରି
1: କିପରି
0: ଦୁର୍ବାସ କହିଲେ ଯେଉଁ ଦିନ 12 ବର୍ଷ ପୂର୍ଣ୍ଣ ହବ ଅଷ୍ଟ ବଜ୍ରଙ୍କର ମିଳନ ହବ ଆଠଟି ବଜ୍ର ଠାକୁରଙ୍କର ମିଳନ ହବ ଅସ୍ତ୍ର ଗୁଡାକ ଉତ୍ତଳ ହନ ହବ 12 ବର୍ଷ ସେଇଦିନ ପୂର୍ଣ୍ଣ ହବ ଏ ଅଭିଶାପରୁ ମୁକ୍ତ ପାଇ ସ୍ୱର୍ଗକୁ ଯିବୁ ଦୁର୍ବାସ କହିଦେଇ ଚାଲିଗଲେ ଆଜ୍ଞା ଉର୍ବଶ ସ୍ୱର୍ଗରୁ ମର୍ତ୍ତ୍ୟରେ ଖସିଲା
1: ଖସିଲା
0: ମର୍ତ୍ତ୍ୟରେ ଆଜ୍ଞା ନିବିଡ଼ ନିଘନ ଚରଣରେ ଦିବସରେ ଘୋଟକି ହୁଏ ରାତ୍ରରେ ନାରୀ ହୁଏ
1: ଆଚ୍ଛା
0: ଏହିପରି କିଛି ଦିନ ଚାଲି ଯାଇଛି
1: ଯାଇଛି।

0: ଏ ପ୍ରହର ସମୟ ହୋଇଛି, ସରଜ ନଦୀ କୁଳୁକୁଳୁ ନାଦ କରି ବହି ଯାଉଛି, ଭଟକି ଆସିଛି ସରଜ ନଦୀକୁ ଜଳ ପାନ କରିବା ପାଇଁ
1: ଯାଉଛି।
0: ଏହି ସମୟରେ ଦଣ୍ଡି ରାଜନ ବିଶ୍ରାମ କରୁଥିଲେ, ଶବ୍ଦ ଏକା ଶୁଭିଲା। ଦଣ୍ଡି ରାଜନ ଚାହିଁଥିଲେ ସରଜ ନଦୀ କି ଗୋଟେ ସୌନ୍ଦର୍ଯ୍ୟ ବା ସୁନ୍ଦର ଘୋଟକିଟିଏ ଜଳ ପାନ
1: କରୁଛି।
0: ଦଣ୍ଡି ରାଜା ଲୋଭାକ୍ତ ହୋଇ ମୃଗତା ପାଇଲି ନାହିଁ, ଏ ସୁନ୍ଦର ଘୋଟକିଟି ଧରି ଆର୍ଯ୍ୟବଂଶ ରାଜ୍ୟକୁ
1: ଯିବି।
0: ଦଣ୍ଡି ରାଜନ ଘୋଟକି ନିକଟରେ ଏକା ପହଞ୍ଚି ଯାଇଛନ୍ତି। ଘୋଟକି ଏକା ଯେତେବେଳେ ଚାହିଁଦେଲା, ଘୋଟକି ଭୟଭୀତ ହେଇକି ଧାଙ୍ଗି ଏକା ପଳେଇ ଯାଉଛି। ଦଣ୍ଡି ରାଜନ କଣ ଛାଡିଛନ୍ତି କେ? ଘୋଟକି ପଛେ ପଛେ ସରସନ୍ଧାନ କରି ଧାଇଁଛନ୍ତି। ଘୋଡ଼ି ପଛେ

0: ତଗିଡା କୁଛିଣା ରାୟଣ ରକ୍ଷା କର କମଳା ରମଣ
1: ରାମ ଜୟ ରାମ ଜୟ ନବ ଦ୍ରୁବାଦ ରାମ ଜୟ
0: ଘଟକି ଯେତେ ନଦୀରେ ଦଳ ପାନ କରୁଛି ଘଟକି ଭୟ ଭିତରେ ଧାଇଁକି ପଳେଇ ଯାଉଛି ରାଜନ ଘଟକି ପଛେ ପଛେ ସର ସନ୍ଧାନ କରିକି ଧାଇଁଛନ୍ତି ଏହି ସମୟରେ ଘଟକି ଡାକୁଛି ପ୍ରଭୁ ବିଶ୍ୱ ଜଗତର ବିଶ୍ୱ ଚିନ୍ତାମଣି ପ୍ରଭୁ ଜଗନ୍ନାଥ ଆଜି ଏ ବିପଦରୁ ମୋତେ ରକ୍ଷା କର
2: ରକ୍ଷା କର
0: ଯେତେବେଳେ ଘଟକି ପଛେ ପଛେ ସର ସନ୍ଧାନ କରି ଧାଇଁଛନ୍ତି ଘଟକି ପ୍ରାଣ ଭୟରେ ଆଜି ଭଗବାନ
2: ଡାକୁଛି
0: ଏ ସମୟରେ କଣ ହେଇଛି
2: କଣ ହେଇଛି
0: ନା ହଠାତ୍ ଆସି ସନ୍ଧ୍ୟା ପହଞ୍ଚି
2: ଗଲା
0: ଆଜ୍ଞା ହଠାତ୍ ସନ୍ଧ୍ୟା ପହଞ୍ଚି ଗଲା ସନ୍ଧ୍ୟା ସଞ୍ଚରିକା ହୋଇ ସବିତା ଦେଲା ମିଳାଇ ସବିତା ବୋଲନ୍ତେ ସୂର୍ଯ୍ୟ ପଶ୍ଚିମ ଦିଗରେ ଡୁବି ଯାଉଛନ୍ତି ପଶ୍ଚିମ ଦିଗଟା ଲାଲ ବର୍ଣ୍ଣ ପଡିଗଲା କବି କହିଲେ ପଶ୍ଚିମ ଦିଗଟା ଲାଲ ବର୍ଣ୍ଣ ପଡିଲା ନାହିଁ ହେଲେ ବାରୁଣୀ ବୋଲନ୍ତେ ପଶ୍ଚିମ ଦିଗ ତରୁଣୀ ବୋଲନ୍ତେ ସ୍ତ୍ରୀ ସନ୍ଧ୍ୟା ରାଣୀ ଗୋଟେ ନାଲି ବର୍ଣ୍ଣର ଶାଢୀ ପିନ୍ଧିକି ବାହାରି ପଡିଲେ କାହିଁକି ବାହାରି ପଡିଲେ ରବି ମୁଖେ ହସ ହସ ବାରୁଣୀ ସାଜିଲା ଦେଶ ରବି ବୋଇଲେ ସୂର୍ଯ୍ୟ।

0: ଦଣ୍ଡି ରାଜନ ସର ସନ୍ଧାନ କରିଛନ୍ତି। ଉର୍ବଶୀ କହିଲା ମାରନା ମାରନା ମାରନା
1: ମାରନା ମାରନା ମାରନା। ଆଜ୍ଞା
0: ଦଣ୍ଡି ରାଜା ବିଚାର କଲେ।
1: କଣ ବିଚାର କଲେ?
0: ସାଙ୍କିନି ଭୂତ ପ୍ରେତ ମାନେ କଥା ଆଶା କରିପାରନ୍ତିନି।
1: ନାହିଁ,
0: କଣ କହୁଛି? ମାରନା ମାରନା
1: କହୁଛି।
0: ଇଏ ସ୍ୱର୍ଗର ଦେବୀ
1: ନା
0: ମର୍ତ୍ତ୍ୟର ମାନବୀ?
1: ମାନବୀ।
0: ଦଣ୍ଡି ରାଜା ସ୍ଥିର କରିପାରିଲେନି।
1: ନାହିଁ,
0: ଦଣ୍ଡି ରାଜନ ଉର୍ବଶୀର ସୁନ୍ଦର ବା ସୌନ୍ଦର୍ଯ୍ୟ ରୂପକୁ ଦେଖି ରୂପ ବର୍ଣ୍ଣନା କରୁଛନ୍ତି।
1: କଣ କରିଛନ୍ତି?
0: ଗୋଟା ପଦ ଆସିଗଲା,
1: ଆସିଗଲା
0: ରାଧାନାଥ ଗ୍ରନ୍ଥାବଳୀ।
1: ଆଚ୍ଛା।

0: ନାରଦ ବିଚାର କଲେ ଆଲେ ସ୍ୱର୍ଗର ଦେବୀ ହଉଛି ଉର୍ବଶୀ, ମର୍ତ୍ତ୍ୟର ମାନବ ହଉଛି ଦଣ୍ଡି।
1: ଆଚ୍ଛା,
0: ଏ ଉର୍ବଶୀ ପୃଷ୍ଠରେ ବସିବାଟା ନ୍ୟାୟ
1: ନା
0: ଏଟା ଅନ୍ୟାୟ?
1: ଅନ୍ୟାୟ।
0: ଆଜି ଏ ଉର୍ବଶୀ ପୃଷ୍ଠରେ ଭଗବାନ କୃଷ୍ଣ ବସିବେ, ବ୍ରହ୍ମାଣ୍ଡକୁ ଶୋଭା
1: ପାଇବ ନାହିଁ,
0: ଭକ୍ତ ମାନଙ୍କୁ ଶୋଭା, ଜଗତକୁ ଶୋଭା।
1: ଶୋଭା
0: ସାମାନ୍ୟ ଗୋଟିଏ ମାନବ ଦଣ୍ଡି ବସିବ, ଯାଉଛି ଦ୍ୱାରକା ଯିବି,
1: ଯାଉଛି
0: ନାରଦ ଦ୍ୱାରକାରେ ପହଞ୍ଚିଗଲେ। କୃଷ୍ଣ ଶୋଭା କରି ଏକା ବସିଥିଲେ
1: ବସିଥିଲେ
0: ଭଗବାନ କୃଷ୍ଣ ଗଲେ ଦେବର୍ଷି ନାରଦ କୁଆଡେ
1: ଆସିଲେ ଆସିଲେ
0: ଶୁଭ ସମ୍ବାଦ ଆଣିଛନ୍ତି।
1: ଆଚ୍ଛା,
0: ନାରଦ କହିଲେ ଗୋଟେ ଆଶ୍ଚର୍ଯ୍ୟ କଥା ଦେଖିଲି,
1: ଆଶ୍ଚର୍ଯ୍ୟ କଥା,
0: ଅନନ୍ତ ଦେଶ ରାଜା ହଉଛି ଦଣ୍ଡି, ଯାଇଥିଲେ ନିବିଡ଼ ନିଘଞ୍ଚକୁ ମୃଗ ଅନୁସନ୍ଧାନ କରିବା ପାଇଁ, ଗୋଟେ ଘୋଟକି ପାଇଲେ, ତେଣୁ ଦୁର୍ବାସାଙ୍କ ଅଭିଶାପରେ ସେ ଘୋଟକି ଦିବସରେ ଘୋଟକି ହେଉଛି ରାତ୍ରରେ ନାରୀ ହେଉଛି, ଦଣ୍ଡି ପାଇ ନିଜ ରାଜ୍ୟରେ ରଖିଛି
1: ରଖିଛି।
0: ତେଣୁ ଆପଣ ଯଦି ସେ ଘୋଟକ ଉପରେ ବସିବେ, ଜଗତକୁ ଶୋଭା, ବିଶ୍ୱକୁ ଶୋଭା, ଭକ୍ତମାନଙ୍କୁ ଶୋଭା। ଭଗବାନ କୃଷ୍ଣ କଲେ ଏ ସମ୍ବାଦ ତ ମୁଁ ପାଇ ନାହିଁ, ମୁଁ ପତ୍ର ବର୍ତ୍ତମାନ ଲେଖି ସେ ଅବନ୍ତୀ ଦେଶ ଦଣ୍ଡି ନିକଟକୁ ଦେବି, ସେ ଘୋଟକି ଆଣି ଦ୍ୱାରକାରେ ଛାଡ଼ିବ
1: ଛାଡ଼ିବି।
0: ନାରଦ କହିଦେଇକି ଚାଲିଗଲେ। ଏହି ସମୟରେ ବିଚାର କରୁଛନ୍ତି, ଯାଉଛି ଦଣ୍ଡି ରାଜା ଆଗରେ କହିବି, ଆଜି ଦଣ୍ଡି ରାଜା ଆଗରେ ନ କହିବି ପଶ୍ଚାନ୍ତ ମତେ ଏକା ସେ ଅପମାନିତ କରିବି
1: କରିଦେବେ।
0: ନାରଦ ଦଣ୍ଡିଙ୍କ ନିକଟରେ ପହଞ୍ଚିଗଲେ, ଦଣ୍ଡି ରାଜା ଦେଖି ଆନନ୍ଦିତ ହେଇଗଲେ। ଦେବର୍ଷି ନାରଦ କୁଆଡେ ଆସିଲ, ତୁମର ବିପଦ ପଡିଛି,
1: ବିପଦ ପଡିଛି।
0: କଣ ବିପଦ?
1: ବିପଦ କଣ
0: ନା, ଯୋଉ ଘଟକି ବନରୁ ପାଇଛ ସେ ଘଟକୁ କାହିଁ ଭଗବାନ କୃଷ୍ଣ ପାଇଲେ? ବର୍ତ୍ତମାନ ପତ୍ର ପଠେଇବେ ତୁମ ପାଖକୁ, ନେଇ ଘଟକି ଦ୍ୱାରକାରେ ଛାଡ଼ିବ।
1: କଥା
0: ଦଣ୍ଡି ରାଜା କହିଲେ, ତମ ଘୋଟକି ଦ୍ୱାରକାରୁ ଚୋରି କରି ନାହିଁ, ସେ ଭଗବାନ କୃଷ୍ଣ ପତ୍ର କାହିଁକି ଦେବେ,
1: କାହିଁକି ପଠେଇବେ?
0: ଦଣ୍ଡି ଏ କଥା ଶୁଣି ଆଉ କହିଲେ, ଏ ରାଜ୍ୟରେ ସିନା ରହିଲେ ଏକା ଭଗବାନ କୃଷ୍ଣ ଘୋଟକି ନେବି, ଏ ଘୋଟକି ଧରି ଏକା ଦେଶାନ୍ତରେ
1: ହୋଇଯିବି।

0: ରାଜନ ପହଞ୍ଚିଗଲେ ଦମଙ୍ଗସ ରାଜା ଶିଶୁପାଳ ନିକଟରେ।
1: ଆଚ୍ଛା,
0: ଶିଶୁପାଳ ନିକଟରେ ପହଞ୍ଚି ଯାଇଛି, ଡାକ ଦେଲେ ଶରଣ ଶରଣ
1: ଶରଣ।
0: ଶିଶୁପାଳ ବୋଇଲେ, କେଉଁ ଦେଶର ରାଜନ, କାହା ଭୟରେ ତୁମେ ଶରଣ ମାଗୁଛ?
1: ଶରଣ ମାଗୁଛ?
0: ଦଣ୍ଡି ବୋଇଲେ, ମୁଁ ଅବନ୍ତୀ ଦେଶ ରାଜା, ମୃଗୟା ବିନୋଦେ ଯାଇଥିଲି, ସୁନ୍ଦର ଘଟକିଟିଏ ପାଇଲି। ଏ ସମ୍ବାଦ ଭଗବାନ କୃଷ୍ଣ ପାଇ ପତ୍ର ନିକଟକୁ ଦେଲେ, ଦଣ୍ଡି ଜାଣିବ, ଘଟକିଆଣୀ ଦ୍ୱାରକାରେ ଛାଡ଼ିବ
1: ଛାଡ଼ିବ।
0: ତେଣୁ ମୁଁ ତ ଘଟକି ବନରୁ ପାଇଛି, ତାଙ୍କର ଅଧିକାର କଣ
1: ଅଛି?
0: ତେଣୁ ଭୟଭୀତ ହୋଇ ତୁମ ପାଖକୁ ଶରଣ ମାଗିବାକୁ
1: ଆସିଛି।
0: ଶରଣ ରକ୍ଷା କର। ଶିଶୁପାଳ ବୋଇଲେ, ମୁଁ ବରବେଶ ହୋଇକି ବସିଥିଲି, ରୁକ୍ମିଣୀକି ବିବାହ ହେଇଥାନ୍ତି, ଦାସୀ ମାନେ ବେଶ କରି ରୁକ୍ମିଣୀକି ଆଣୁଛନ୍ତି। ଏଇ ସମୟରେ ସେ ଭଗବାନ କୃଷ୍ଣ କୋଉଠି ଲୁଚିକି ଥିଲା?
1: କଣ କଲା ନାରଣ?
0: ହେଲେ ମୋ ରୁକ୍ମିଣୀକି ଚୋରି କରିକି ନେଇ ପଳେଇଲା।
1: ଆଚ୍ଛା,
0: ହେଲେ ମୋ ବୋହୂ ପିଲାଟାକୁ ନେଇକି ଲୁଚିକି ପଳେଇଗଲା, ଦର ବାହାକି ବେଦୁରେ କା ଫେରିଲି, ବଡ ଲଜ୍ଜାର କଥା କହିଦେଇଛନ୍ତି। ଶିଶୁପାଳ ବୋଇଲେ, ମୁଁ ରକ୍ଷା କରିପାରିବି ନାହିଁ। ଶେଷରେ କହିଲେ ଦଣ୍ଡି ରାଜନ, ଏ ପୃଥିବୀରେ ମୋର ଶରଣ କେହି ରକ୍ଷା କରିପାରିବେ ନାହିଁ, ଯାଉଛି ଗଙ୍ଗା କୂଳକୁ ଯିବି, ସେ ଗଙ୍ଗା ଜଳରେ ଘଟକି ବୁଡେଇକି ମାରିବିନି ଯେ ମୁଁ ଆତ୍ମହତ୍ୟା କରିବି। ଗଙ୍ଗା କୂଳେ ପହଞ୍ଚିଗଲେ ଦଣ୍ଡି ରାଜନ, ଘଟକିକି ଗଙ୍ଗା ଜଳ ପୁରେଇଲେ, ଡାକ ଦେଲେ, କୃଷ୍ଣ ଭୟରେ ଆତ୍ମହତ୍ୟା କରୁଛି, କୃଷ୍ଣ ଭୟରେ ଆତ୍ମହତ୍ୟା କରୁଛି। ତଳଘାଟରେ ସୁଭଦ୍ରା ସଖୀ ସମାଜରେ ସ୍ନାନ କରୁଥିଲେ
1: କରୁଥିଲେ,
0: ବାଜିଗଲା ସୁଭଦ୍ରାଙ୍କ କନରେ, ମୋ ଭାଇ ଜଗତର କର୍ତ୍ତା କୃଷ୍ଣ, ମୋ ଭାଇ ଭୟରେ କିଏ ସେ ଆତ୍ମହତ୍ୟା
1: କରୁଛି?
0: ଡାକ ଦେଲେ, କହିଲେ, ଅପେକ୍ଷା କର ବୀର, ଅପେକ୍ଷା କର ବୀର,
1: ଅପେକ୍ଷା କର।
0: ତେଣୁ ସୁଭଦ୍ରା ଆସି ଦଣ୍ଡିଙ୍କ ନିକଟରେ ପହଞ୍ଚିଗଲେ, ଏ ଦଣ୍ଡି ରାଜନ ଦଳରେ ପଶିଛନ୍ତି, ଘଟକି ବୁଡେଇକି ମାରିବେ, ନିଜେ ଆତ୍ମହତ୍ୟା କରିବେ।
1: ଆଚ୍ଛା,
0: ସୁଭଦ୍ରା କହିଲେ, ବୀର, ଜଳରୁ ବାହାରି ଆସ।
1: କାହିଁକି କାହିଁକି?
0: ତେଣୁ ଦଣ୍ଡି ରାଜନ କହିଲେ, ନା ନା ମା, ତୁମେ ସତ୍ୟ କର।
1: କଣ ସତ୍ୟ?
0: ସତ୍ୟ କଲେ ମୁଁ କହିବି,
1: ସତ୍ୟ କରିବି।
0: ସୁଭଦ୍ରା କହିଲେ, ମୁଁ ସହଜ ଅବଳା ନାରୀ, ଦୁର୍ବଳା ମୁଁ ତ ନୁହେଁ, ଧନୁର୍ଧାରୀ, ସତ୍ୟ କରିବି।
1: କଣ ସତ୍ୟ କରିବି?
0: ତିନିଟା ଜିନିଷ ମାଗିଲେ ମୁଁ ଦେଇପାରିବିନି,
1: ଆଉ
0: ତିନିଟା ଜିନିଷକୁ ଛାଡିକି ତୁମେ ଯାହା କହିବ ମୁଁ ତା ସତ୍ୟ କରିବି।
1: କଣ ସେ ତିନିଟା ଜିନିଷ?
0: ପ୍ରଥମରେ ବାଉନବନ୍ତ ସିଂହାସନଟା ଧର୍ମରାଜ ଯୁଧିଷ୍ଠିରଙ୍କର, ମାଗିଲେ ଦେଇପାରିବିନି।
1: ଆଚ୍ଛା,
0: ଦ୍ୱିତୀୟ ପ୍ରଜାରେ ଅର୍ଜୁନ ପ୍ରାଣ ମାଗିଲେ ମୁଁ ଦେଇପାରିବିନି। ତୃତୀୟ ପ୍ରଜାରେ ଏ ଯୌବନଟା ମାଗିଲେ ମୁଁ ଦେଇପାରିବିନି। ତିନିଟା ପଦାର୍ଥ ଛାଡି ତୁମେ ଯାହା ମାଗିବ। ଦଣ୍ଡି କହିଲେ, ସତ୍ୟ ସତ୍ୟ ସତ୍ୟ କର। ସୁଭଦ୍ରା ସତ୍ୟ କଲେ।
1: ଆଚ୍ଛା,
0: ଦଣ୍ଡି କହିଲେ, ମୋ ପ୍ରାଣ ରକ୍ଷା କର। କହିଦେଇଛନ୍ତି ଦଣ୍ଡି ରାଜନ, ଆନନ୍ଦିତ ହେଇଗଲେ, ସୁଭଦ୍ରା ଦଣ୍ଡି ରାଜନଙ୍କୁ ଧରି ଆସି ପହଞ୍ଚିଗଲେ ଭୀମଙ୍କ ନିକଟରେ।
1: ଆଚ୍ଛା,
0: ଭୀମସେନ ବସିଛନ୍ତି, ସୁଭଦ୍ରା କହିଲେ, ଭୀମ ଠାକୁରେ, ମୁଁ ସହଜେ ନାରୀ ଅବଳା ଦୁର୍ବଳା, ମୋର ଗୋଟେ ଆପତ୍ତି ଅଭିଯୋଗ ଶୁଣ।
1: କଣ ଅଭିଯୋଗ ଅଛି?
0: ଭୀମ କହିଲେ, କଣ ଅଭିଯୋଗ? ନା, ଅବନ୍ତୀ ଦେଶ ରାଜା ଦଣ୍ଡି ଗଙ୍ଗାରାଜ
2: ଶୁଣିଲେ ଦାସକାଠିଆ ଗୀତ ପରିବେଷଣ କରୁଥିଲେ ବାଳକୃଷ୍ଣ ନାୟକ ଏବଂ ଛାୟାକାନ୍ତ ବେହେରା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆରମ୍ଭ କରିବା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ପ୍ରଥମରୁ କହି ରଖିବି ଶ୍ରୋତାବନ୍ଧୁ, ଆଜି ମଞ୍ଜୁଳ ମଧ୍ୟାହ୍ନର ସମୟ ସୀମା ହେଉଛି ଅଧଘଣ୍ଟାଏ। ତାରି ଭିତରେ ଯେତିକିଟି SMS ସମ୍ଭବ ହୋଇପାରିବ ମୁଁ ନିଶ୍ଚିତ ଭାବରେ ଆଜି କାର୍ଯ୍ୟକ୍ରମରେ ସ୍ଥାନ ଦେବି। ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଅନେକଗୁଡ଼ିଏ SMS ତ ଆମ ପାଖରେ ଆସି ପହଞ୍ଚିଛି। ତେବେ କବାଟବନ୍ଧ ଯାଜପୁରରୁ ଲେଖିଛନ୍ତି ବୈରାଗୀ ଚରଣ ସାହୁ, ଗୋଦାବରୀ ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଲକ୍ଷ୍ମୀ କଥାଚିତ୍ରର ଗୋଟିଏ ଗୀତ। ଏହି ଗୀତଟିକୁ ଗାଇଛନ୍ତି ସିକନ୍ଦର ଆଲାମ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତ ଆପଣଙ୍କଠୁ ହିଁ ଆରମ୍ଭ ହେଉ।
3: ଭାରତ ସୁରେ ବାରେ କରେ ମିନତି ରେ ଚକାନ ଯାହା ମାଗେ ମାଗୁନି।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ବାସୁଦେବପୁର ଭଦ୍ରକରୁ ଲେଖିଛନ୍ତି ନରେନ୍ଦ୍ର ମହାକୁଡ଼ ଆପଣ ରିକ୍ୱେଷ୍ଟ କରିଛନ୍ତି ମୋହରା କଥାଚିତ୍ରର ଗୋଟିଏ ଗୀତ ଶୁଣିବେ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସାଧନା ସରଗମ ଏବଂ ପଙ୍କଜ ଦାସ

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି କେନ୍ଦ୍ରାପଡ଼ା କୁରୁଆ ଟିକନପୁରରୁ ଲେଖିଛନ୍ତି ମଞ୍ଜୁନାନୀ ପୁଅ ମୃତ୍ୟୁଞ୍ଜୟ ଏବଂ ଝିଅ ଯାଜ୍ଞସେନୀ।

ମାନେ ଲେଖିଛନ୍ତି ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଆଜ୍ଞା। ଗିରିଜା ଭାଇ ଆପଣଙ୍କୁ ନମସ୍କାର, ଆଶା କରୁଛୁ ଆପଣ ଭଲରେ ଥିବେ। ନିଶ୍ଚିତ ଆଜ୍ଞା, ବହୁତ ଭଲରେ ଅଛନ୍ତି ଗିରିଜା ଭାଇ। ଆପଣଙ୍କ ମେସେଜ ଆମେ ତାଙ୍କ ପାଖକୁ ପଠାଇ ଦେଉଛୁ। ଆପଣ ପୁଣି ଲେଖିଛନ୍ତି, ଆକାଶବାଣୀର ଷ୍ଟାଫମାନଙ୍କୁ ନମସ୍କାର, ଆପଣଙ୍କୁ ମଧ୍ୟ ନମସ୍କାର, ଆଶା କରୁଛୁ ଆପଣ ମଧ୍ୟ ଭଲରେ ଥିବେ। ଆପଣ ଶୁଣିବାକୁ ଚାହିଁଛନ୍ତି ହିରୋ କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ପାମେଲା ଜୈନ।

ପାନ୍ତଲାଠଗଡ଼ରୁ ଆସିଛି ଏସ୍ଏମ୍ଏସ୍ଟି ଲେଖିଛନ୍ତି ଅର୍ଜୁନ ଚରଣ ସମଲ, ନିର୍ମଳା ବେହେରା, ସନ୍ତୋଷ ବେହେରା, ଆଦ୍ୟା ସା। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ସୁନା ସଂସାର କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅର୍ଜୁନ ଚରଣ ସମଲ।

ସୌରୀ ମହାସିଂହପୁର ଭାୟା ବହୁଗ୍ରାମ କଟକରୁ ଆସିଛି ଗୋଟିଏ ଏସ୍ଏମ୍ଏସ୍ ଲେଖିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା। ଆପଣ ଚାନ୍ଦିନୀ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ରିକ୍ୱେଷ୍ଟ କରି ପଠାଇଛନ୍ତି, କିନ୍ତୁ ଯେଉଁ ଗୀତଟି ଆପଣ ଲେଖି ପଠାଇଛନ୍ତି ସେ ଗୀତଟି ଆମ ପାଖରେ ନାହିଁ। ଚାନ୍ଦିନୀ କଥାଚିତ୍ରର ଆଉ ଗୋଟିଏ ଗୀତ ଏଠି ଦେଇପାରିବି, ଆଶା କରୁଛି ଆପଣଙ୍କୁ ଭଲ ଲାଗିବ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ବାବ୍ଲା ମେହେତା।

ସର୍ଗମ୍ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଯଶବନ୍ତପୁର ଜଗତସିଂହପୁରରୁ ମାମିନା ସବିତା ଗୀତା ଡଲି। ଆପଣମାନେ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣ ଶୁଣିବାକୁ ଚାହିଁଛନ୍ତି ସର୍ଗମ୍ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର।

କାର୍ଯ୍ୟକ୍ରମ ଶେଷରେ ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି ଡିଓସାହି କାଦୁଆପଡ଼ା ଜଗତସିଂହପୁରରୁ ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ଆପଣ ଶୁଣିବାକୁ ଚାହୁଁଛନ୍ତି ବର୍ଡର କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ରୂପ କୁମାର ରାଥୋଡ଼।

ହରିୟାଣୀ ଭଳି ଏସ୍ଏମ୍ଏସ୍ ରହିଗଲା, ଯେଉଁମାନଙ୍କର ଏସ୍ଏମ୍ଏସ୍ ରହିଗଲା ସେମାନେ ହେଲେ ହେମନ୍ତ କୁମାର ଦାସ ରେହମାନପୁର ତୁଳତୀ ଯାଜପୁର ରୋଡ୍ରୁ, ଜିତେନ୍ଦ୍ର ନିଆଳି ମାଧବରୁ, ଏବଂ କଟକରୁ ଦେଇଥିଲେ ଟିକର ଟାଙ୍ଗି କଟକରୁ ପ୍ରୀତିସ୍ମିତା ସାହୁ, ସେ କଥାଚିତ୍ରଟି ଆମ ପାଖରେ ନାହିଁ ସେଥିପାଇଁ କ୍ଷମା ଚାହୁଁଛୁ। ଆଉ ଗୋଟିଏ ରାଜେନ୍ଦ୍ର ନାନା ଦେଇଥିଲେ ନୂଆଗାଁରୁ, ଏମାନଙ୍କର ଏସ୍ଏମ୍ଏସ୍ ରହିଗଲା।

ଆହୁରି ଅନେକ ଗୁଡ଼ିଏ ଏସଏମଏସ୍ ଆମ ପାଖରେ ଆସି ପହଞ୍ଚୁଛି, କିନ୍ତୁ ସମୟ ଅଭାବରୁ ଏସଏମଏସ୍ ଗୁଡ଼ିକ ଆଜି କାର୍ଯ୍ୟକ୍ରମରେ ସ୍ଥାନ ଦେଇ ହେଲାନି, ସେଥିପାଇଁ ଆମେ କ୍ଷମା ଚାହୁଁଛୁ। ତେବେ ଶ୍ରୋତା ବନ୍ଧୁ, ଏଇଠି ଶେଷ ହୋଇଛି କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଆକାଶବାଣୀ କଟକ। ଆରମ୍ଭ କରିବା କାର୍ଯ୍ୟକ୍ରମ ସ୍ୱର ନିର୍ଝର। ଆଜି ଏଥିରେ ଶୁଣିବା ଅତୀଶ କୁମାର ମଜୁମଦାରଙ୍କର ଜୀବନଶୈଳୀ ଏବଂ କାର୍ଯ୍ୟଧାରା ସମ୍ପର୍କରେ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ମହାନ୍ତି ଏବଂ ଅଭୟ କୁମାର ଦାସ। ଆଲେଖ୍ୟ ଏବଂ ଉପସ୍ଥାପନା ବସନ୍ତ ମହାନ୍ତି।

0: ଜୀବନ କୋକରେ ସଙ୍ଗୀତ ମୁଖର ନିର୍ଝରିଣୀ ପରି କୁଳୁ କୁଳୁ ନାଦରେ ସେ ବହି ଚାଲିଥାଏ ଆଗକୁ ଆଗକୁ। ସାଧନା ଜୀବନକୁ ପରିପୁଷ୍ଟ କରେ, ଅନୁଶାସନରେ ପ୍ରଦାନ କରେ ଏକ ସ୍ଥିତପ୍ରାପ୍ତି ଅନୁଭବ। ସାଂସାରିକ ଦୁଃଖ ଓ ଶୋକ ସାଧନାନିଷ୍ଠ ପ୍ରତିଭାମାନଙ୍କୁ ସୁର ସଞ୍ଚାରରୁ ନିବୃତ୍ତ କରିପାରେ ନାହିଁ, ତାଳ ତାର କରାଳ ରୂପ ପ୍ରକାଶ କରି ଏମାନଙ୍କ ଗତିରୋଧ କରିପାରେ ନାହିଁ। ଏମାନେ ଉର୍ଦ୍ଧ୍ୱରେ ତା ସାଧୁଙ୍କ ପରି ଧୀର ଚିତ୍ତ ଓ ସ୍ଥିର ମତିରେ ଉନ୍ମୋଚନ କରନ୍ତି ସର୍ଜନର ନୂତନ ଦିଗନ୍ତ। ଆଜିର ସ୍ୱର ନିର୍ଦ୍ଦେଶରେ ଶୁଣିବେ ପ୍ରଥିତ ଯଶା ଗାୟକ ଆତିଶ କୁମାର ମଜୁମଦାରଙ୍କ ସଙ୍ଗୀତମୟ ଜୀବନର ଦ୍ୱିତୀୟ ଭାଗ।
1: ସତ କରି କୁହତ ମନ

0: ଜୀବନ ଓ ବ୍ୟକ୍ତି ସମ୍ପର୍କରେ ସ୍ୱାତିଚାରଣ କରିଛନ୍ତି। ତାଙ୍କର ଏକମାତ୍ର କନ୍ୟା ତଥା ଆଡଭୋକେଟ୍ ଏବଂ ଉପସ୍ଥାପିକା ସୋନାଲି ମଜୁମଦାର।
1: ମୋ ବାପା ଅତୀଶ କୁମାର ମଜୁମଦାର ଜଣେ ଅତ୍ୟନ୍ତ ସରଳ ଏବଂ ଶାନ୍ତ ପ୍ରକୃତିର ଲୋକ ଥିଲେ। 1933 ମସିହା ଅକ୍ଟୋବର 23 ତାରିଖରେ ତାଙ୍କର ଜନ୍ମ କଲିକତା ମହାନଗରୀରେ ହେଇଥିଲା ଏବଂ ତାଙ୍କର ଦେହାନ୍ତ 2012 ମସିହା ମେ 17 ତାରିଖରେ ଓଡ଼ିଶାର କଟକରେ ମାଣିଘୋଷ ବଜାର ସ୍ଥିତ ମୋ ବାସଭବନରେ ହେଇଥିଲା।

ପ୍ରକୃତରେ କହିବାକୁ ଗଲେ ସେ ଜଣେ ସଙ୍ଗୀତର ପୂଜାରୀ ଥିଲେ। ସେ ମୃତ୍ୟୁ ପର୍ଯ୍ୟନ୍ତ ଅତ୍ୟନ୍ତ କର୍ମଠ ଥିଲେ ଏବଂ ସଙ୍ଗୀତକୁ

କୁ ପୁରପଲ୍ଲୀରେ ଘରେ ଘରେ ସେ ଲୋକପ୍ରିୟ ଥିଲେ। ତାଙ୍କର ପ୍ରଥମ ସଙ୍ଗୀତ ଶିକ୍ଷା ସେ ପାଇଥିଲେ ତାଙ୍କର ମା ଶ୍ରୀମତୀ ଆଶାଲତା ମଜୁମଦାରଙ୍କ ଠାରୁ। ମା ତାଙ୍କର ପ୍ରକୃତରେ ଆଦ୍ୟଗୁରୁ ହିଁ ଥିଲେ। ସେ ତାପରେ ବିଭିନ୍ନ ସଙ୍ଗୀତ ଗୁରୁଙ୍କ ଦ୍ୱାରା ଉପଯୁକ୍ତ ଶିକ୍ଷା ପାଇଥିଲେ। ସେ ପ୍ରାୟତଃ ସର୍ବଦା ସଙ୍ଗୀତ ସାଧନାରେ ନିଜକୁ ବ୍ରତୀ ରଖିଥିଲେ। ଓଡ଼ିଶାବାସୀ ତାଙ୍କୁ ପ୍ରାୟ ଜଣେ ସଙ୍ଗୀତଜ୍ଞ ହିସାବରେ

ତାଙ୍କୁ ଜଣେ ଲ ରିଡର ବା ଲ ପ୍ରଫେସର ହିସାବରେ ଜାଣନ୍ତି। ସେ ଅଲ୍ ଇଣ୍ଡିଆ ରେଡିଓର ଜଣେ ପୁରୁଖା ସଙ୍ଗୀତଜ୍ଞ। ଅଗଣିତ ଆଧୁନିକ ଭଜନ ଆଉ ଗୀତିନାଟ୍ୟ ଓ ପଲ୍ଲୀ ସଙ୍ଗୀତ ସେ ଗାଇଛନ୍ତି ଉଭୟ ରେଡିଓ ଏବଂ ଟେଲିଭିଜନ।

ବେତାର ଓ ଦୂରଦର୍ଶନ ଏଇ ଦୁଇଟି ଜଗତ ତାଙ୍କର ଅନ୍ତଃପ୍ରାଣ ଥିଲା। ଏହା ଛଡ଼ା ସେ ବହୁ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଛନ୍ତି। କିଛି ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଓଡ଼ିଶା ବାହାରେ ବହୁ ଷ୍ଟେଜ୍ ଶୋ ସେ କରିଛନ୍ତି ଏବଂ ଲୋକପ୍ରିୟତା ମଧ୍ୟ ହାସଲ କରିପାରିଛନ୍ତି।

ସଙ୍ଗୀତର ମଧୁର ମୂର୍ଚ୍ଛନା ଏବଂ ତାଙ୍କର ସରଳତା ହିଁ ତାଙ୍କୁ ସମସ୍ତଙ୍କର ପ୍ରିୟଜନ କରିବା ସହ ତାଙ୍କୁ ଯଶ ନାମ ଏବଂ ଲୋକପ୍ରିୟତାର ଚରମ ଶୀର୍ଷରେ ପହଞ୍ଚାଇ ପାରିଛି।

ବହୁ ଭଜନ ଏବଂ ଜଣାଣ ଖୁବ ଲୋକପ୍ରିୟ ହୋଇଥିଲା। ତନ୍ମଧ୍ୟରୁ ସଜ ହେଲା ନନ୍ଦିଘୋଷ ଉଠ କାଳିଆ, ସପନ ଭାଙ୍ଗୁ ଏଥର ନିରା ଚଳିଆ, ଖୁବ ଲୋକପ୍ରିୟ।

ସେ ବହୁତ ସୁନ୍ଦର ଗଜଲ ମଧ୍ୟ ଗାଇଛନ୍ତି ଆଉ ସେ ଗଜଲ ଗୁଡିକ ବି ତାଙ୍କର ବହୁତ ଲୋକାଦୃତ ହେଇଛି। ତାଙ୍କ ଜୀବଦ୍ଦଶା ମଧ୍ୟରେ ବହୁତ ପୁରସ୍କାର ସେ ପାଇଛନ୍ତି। 2002 ମସିହାରେ ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଷ୍ଟେଟ୍ ଆୱାର୍ଡ ପାଇଥିଲେ ଏବଂ 2009 ସରଳା ସମ୍ମାନରେ ସମ୍ମାନିତ ମଧ୍ୟ ହେଇଥିଲେ। ସେ ମୋ ବାପା ଥିଲେ ଏଥିପାଇଁ କହୁନି, କିନ୍ତୁ ସେ ପ୍ରକୃତରେ ଜଣେ ଅମାୟିକ ସ୍ୱଭାବର ଲୋକ ଥିଲେ। ଏକ ସଫଳ ପୁରୁଷ ପଛରେ ଏକ ନାରୀର ହାତ ଥାଏ। ମୋ ବାପାଙ୍କ କ୍ଷେତ୍ରରେ ଏହା ଅକ୍ଷରେ ଅକ୍ଷରେ ସତ। ସେ ତତ୍କାଳୀନ ବହୁ ପ୍ରତିପତ୍ତି ସମ୍ପନ୍ନ ଜମିଦାର ଘରର ବଡ଼ ପୁଅ ଥିଲେ, ତେଣୁ ଟିକେ ପାଠପଢ଼ାରେ ଧ୍ୟାନ ଦେଉନଥିଲେ ଏବଂ ଯାହାକୁ କୁହନ୍ତି ଟିକେ ବିଗିଡ଼ା ହୁଆ ସେହିପରି ଥିଲେ। କାନରେ କୁଣ୍ଡଳ

ରାଜକୀୟ ପୋଷାକରେ ଘୋଡ଼ା ଚଳାଇ ବଣରେ ଶିକାର କରି ବୁଲୁଥିଲେ। ମୋ ମାଙ୍କ ଘର ମଧ୍ୟ ବାରିପଦାରେ ତାଙ୍କ ଘର ପାଖେ ଥିଲା। କାଳକ୍ରମେ ସେ ଦୁଇ ଜଣଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ପରବର୍ତ୍ତୀ କାଳରେ ମୋ ମା ହିଁ ବହୁ କଷ୍ଟ ସହି ତାଙ୍କ ପଛରେ ଲାଗି ତାଙ୍କୁ ସବୁକିଛିର ଚରମ ସୀମାରେ ପହଞ୍ଚାଇଥିଲେ।

ବାପା ଆଇନରେ ତାଙ୍କର ପୂର୍ବପୁରୁଷର ପରମ୍ପରାକୁ ବଜାୟ ରଖିପାରିଥିଲେ। ମୁଁ ଶେଷରେ ଏତିକି କହିବି ଯେ ମୋ ବାପା ଅତୀଶ କୁମାର ମଜୁମଦାର ଜଣେ ଅତ୍ୟନ୍ତ ସରଳ, ଶାନ୍ତ, ଉଦାର ଚେତା ଏବଂ ଅମାୟିକ ବ୍ୟକ୍ତିତ୍ୱ ଥିଲେ।

0: ମାଧିଆ ତଡ଼ୱାର ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ବାଗ୍ଦା ଗୀତ ଶୁଣିଲେ। ଆକାଶବାଣୀ କଟକ।
1: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ନାରୀ ମହଲ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆଜିର ନାରୀ ମହଲ ପରିସରକୁ। ଆପଣମାନଙ୍କ ପାଇଁ ପ୍ରଚାର କରୁଛୁ ନାଟକ ବହୁ ବୋହୁକା। ଏହାର ମୂଳ ରଚନା କରିଛନ୍ତି ବୀଣାପାଣି ମହାନ୍ତି, ବେତାର ରୂପାନ୍ତର କରିଛନ୍ତି ବିଷ୍ଣୁ ସାହୁ ଏବଂ ପ୍ରଯୋଜନା କରିଛନ୍ତି ତରୁଣକାନ୍ତି ରାଉତ।
1: ଆଲୋ, ତମେ ସବୁ ଏଠି ଏମିତି ଖାଲି ହାଉଜ ହଉଥିବ ନା ସିଆଡେ ମଙ୍ଗ ନାହାନ୍ତି ବସା ବସି କରିବ? ବେଳ କଣ ଆଉ ଆଉଛି?
2: ବୁଝିଲା ନାନି, ତମେ ବେକାଟାରେ କାହିଁକି ଏଡେ ବଡ ପାଟିଟାଏ କରୁଛ କହିଲ? ପୁରାପୁରି 30 ବର୍ଷ ପରେ ଇନ୍ଦୁ ଭାଉଜ ପରା ଆଜି ଘରକୁ ଆସୁଛନ୍ତି। ଯାହା ହେଲେ ବି ଏ ଘରର ବଡ ବୋହୂ ସିଏ, ସିଏ ଆସି ନ ପହଞ୍ଚିଲେ ମଙ୍ଗ ନାହାନ୍ତି କଣ ବସିପାରିବ?
1: ସତ କହିଛୁ ଲତି, ଇନ୍ଦୁ ଏ ଘରର ବଡ ବୋହୂ, ଏ ଘରେ ଜମାରୁ 5 ରାତି କଟେଇଛି ସିଏ। 30 ବର୍ଷ ତଳେ ବରଜୁ ଚଉଠି ରାତିରୁ କୁଆଡେ ଉଭାନ ହେଇ ଗଲା ଯେ, ଜାଣ ମୋ ଗୋଟାଏ ଆଖି ଫୁଟିଗଲା। ବଡ ବୋହୂ ଇନ୍ଦୁ ବି ସେଇଦିନ ଯାଇ ତା ବାପ ଘରେ ରହିଲା। ପାଣୁ ପୁଅ ରୁଞ୍ଜୁଆର ବାହାଘର ନ ହୁଏ କି ଇନ୍ଦୁ ନ ଆସେ।
2: ଇନ୍ଦୁ ଭାଉଜଙ୍କୁ ଏତେ ଦିନ ପରେ ଦେଖିଲେ ତମେ ଚିହ୍ନି ପାରିବ ତ ନାନି?
1: ମଲା, ଚିହ୍ନିବି ନାହିଁ କେମିତି ବା, ସେ କଣ ଏମିତି ସେମିତି ବୋଉଟାଏ ନା କଣ? ସାକ୍ଷାତ ଲକ୍ଷ୍ମୀ ପ୍ରତିମା ପରା, ତା ଭଳିଆ ସ୍ତ୍ରୀକୁ ଛାଡି ବଡ ପୁଅ ମୋର ଦେଶାନ୍ତରୀ ହେଲା। ସବୁ ମୋର ପୋଡ଼ା ଭାଗ।

0: ବରଜକୁ ନ ଦେଖେ ପଛେ, ଭାଗ୍ୟ ବଳରୁ ମୋ ହିନ୍ଦୁ ବୋହୂକୁ ଦେଖିବି ତ ଏ ଆଖି ମୋର ପବିତ୍ର ହବ। ହଁ ଲୋ, ମୋର ବା ଆଉ କେତେ ଦିନ ବରଜଟା ଥିଲେ, ଆଜି ପରା ଦିନରେ କେଡେ ଖୁସିଟା ହଉନଥାନ୍ତା କହିଲୁ ତୁ।
1: ଆଜି ପରା ଦିନରେ ତମର କାନ୍ଦିବାକୁ ଥିଲା ବୋଉ, ତମ ନାତିର ଆଜି ମଙ୍ଗନ ହାଣ୍ଡି ବସୁଛି ପରା, ତମେ ଏମିତି କାନ୍ଦିଲେ କଣ ଶୁଭ? ଏତେ ବର୍ଷ ପରେ ହିନ୍ଦୁ ଅପା ଆଜି ଏ ଘରେ ପାଦ ପକେଇବେ, ଆମେ ସମସ୍ତେ ଖୁସିରେ ନାଚିବା କଥା ନା କଣ ଲତି?
2: ହଁ ମୋ ସାନ ଭାଉଜ, ମୁଁ ପରା ସେଇ କଥା କହୁଥିଲି ନାନୀଙ୍କି। ଆଚ୍ଛା ଭାଉଜ, ବଡ ଭାଉଜ ମଟର ଗାଡିରେ ଆସୁଛନ୍ତି ପରା।
1: ମଲା, ସିଏ କଣ ନଥିଲା ଘରର ଝିଅ ହେଇଛନ୍ତି କି ମଟର ଗାଡିରେ ନ ଆସି ଶଗଡ ଗାଡିରେ ଆସନ୍ତେ?
0: ଆଲୋ ଆଲୋ, କିଏ କୋଉଠି ଅଛ? ଯା ଯା ଯା, ମୋ ବୋଉକୁ ବନ୍ଦା ବନ୍ଦା କରି ଘରକୁ ଆଣ। ଆଲୋ ହୁଳହୁଳି ପକାଲ, ଆରେ ଶଙ୍ଖୁଆ, ଆରେ ଶଙ୍ଖ ଫୁଙ୍କୁ ବା। ମଲା, ଏତେ ଦିନେ କି ମୋ ବୋହୁର ଲକ୍ଷ୍ମୀପାଦ ପଡିଛି ଏ ଘରେ, ଆରେ କୁଆଡେ ଗଲରେ ଶଙ୍ଖୁଆ।

0: ଦେଖୁଛ ଦେଖୁଛ ସାନ ଭାଉଜ, ସାନ ଭାଇ ବି କେମିତି ବଡ ଭାଉଜକୁ ବନ୍ଦାପନା କରିବାକୁ ହୁଳୁହୁଳି ପକଉଛନ୍ତି।
1: ତାଙ୍କ କଥା ତୁ କହ ନା ଲତି, ବୁଢାଟିଏ ହେଲେଣି ଆସି ସବୁବେଳେ ତାଙ୍କର ଏଇ ହେରିସ୍ୱାମୀ।
2: ହଉ,
3: ସେଇ କଥାଟା ଟିକେ ଲତିକୁ ଆମର ବୁଝେଇଦେଲୁ ବୋଉ। ଇନ୍ଦୁ ଭାଉଜ ଏ ଘରକୁ ବୋହୁ ହେଇ ଆସିଲା ବେଳକୁ ଲତି ପେଟରେ ଥିଲା ପରା। କାଲିକା ଛୁଆଟା, ସେ କୋଉଠୁ ବୁଝିବ।
1: ଆରେ ତମେ ସବୁ ଏମିତି କଥା କଟାକଟି ହଉଥିବ ନା ଇନ୍ଦୁ ଅପାଙ୍କ ଘର ଭିତରକୁ ନବ ବା। ତମେ ଆସିଲ ଇନ୍ଦୁ ଅପା, ଆସ ଆସ।
4: ହଁ ହଁ,
1: ମଙ୍ଗନ ହାଣ୍ଡି ବସିବ ପରା, ଉଚ୍ଚର ହେଲାଣି, ଆସ ଆସ।
4: ଆରେ ଶୁଣିଲୁ, ତୁ ତେବେ ସାନ?
1: କେତେ ମନ ହଉଥିଲା ତତେ ଟିକେ ଦେଖିବି ବୋଲି।
4: ଅପା ମୁଁ ସାନ, ସରୋଜିନୀ ମତେ ସର ବୋଲି ଡାକିବ।
1: ଅପା ସେଠି ଆମ ଶାଶୁ ଠିଆ ହେଇଛନ୍ତି, ଚିହ୍ନି ପାରୁଛ ନା ନାଇଁ? ମୁଁ
4: ଆଲୋ ଧୀରେ ଧୀରେ ଧୀରେ କହ, ସିଏ କାଳେ ଶୁଣି ପକେଇବେ। ବୋଉ ବୋଉ, ଏଇଠି ଏଇଠି ମାନ୍ୟ ହଉଛି।
5: ହଉ ରେ ମା, ହେଲା ହେଲା, ଉଠ ଉଠ, ତୁ ଏ ଘରକୁ ଆଇଲୁ ସେଇ ମୋର ଲକ୍ଷେ ଟଙ୍କା, ମତେ ସେ ମାନ୍ୟରୁ କଣ ମିଳିବ କହିଲୁ ମା? ବରଜକୁ ତ ଅନେଇ ଅନେଇ ଆଖିରୁ ପାଣି ମରିଗଲାଣି।
0: ଆଉ ବଡ ଭାଉଜ, ମୁଁ କିଏ ବୋଲି ମୋ କଥା ପଚାରିବନି।
1: ତମେ ୟାଙ୍କୁ ତ ମୁଁ ଆଗରୁ କେବେ ଦେଖିନି, ମୁଁ ଚିହ୍ନି ପାରୁନି। ଇଏ କିଏ କିଲୋ ସର?
4: ସିଏ ଆମ ଲତି ପରା ମାମୁଙ୍କ ଝିଅ, ରଞ୍ଜନର ବାହାଘରକୁ ଆସିଛନ୍ତି।
0: ଓଳିକି ବଡ ଭାଉଜ,
1: ବୁଢ଼ୀଟିଏ ହେଇଥାଅ ସତରେ ଲତି, ତମେ ଭାରି ସୁନ୍ଦର।
0: ମଲ ତମଠୁ ଅଧିକା ନା କଣ ଯେ,
6: ଏ ବୟସରେ ବି ତମେ ଯେମିତି ଦେଖାଯାଉଛ ନା, ସାକ୍ଷାତ ଦେବୀ ପ୍ରତିମା ତ, ସେଥିରେ ପୁଣି ମତେ କହୁଛ କଣ ଯେ।
0: ଯାଇଲୁ ମା, ସିଆଡେ ସବୁ କଣ ହେଲା ଯାଇକି ଦେଖେ।
3: ଆଉ ଏ ପାଣୁ କଥା ମନେ ରଖିଛ ନା ନାଇଁ ଭାଉଜ? ସମସ୍ତଙ୍କ କଥା ତ ପଚାରିଲ, ଆଉ ମୋ କଥା?
1: ତମ କଥା କଣ ମୁଁ ଭୁଲି ଯାଇଛି ବୋଲି ଭାବୁଛ? ମୋଟରୁ ନୁହେଁ, ତମ ବାହାଘରକୁ ତ ଖୋଜିଲନି, ଏମିତିକି ବାପାଙ୍କର କ୍ରିୟାକର୍ମ ବେଳକୁ ବି ମୋତେ
3: ଗଲା କଥା ତ ଗଲାଣି ଭାଉଜ, ସେ କଥା ମନରେ ଧରି ଆଉ ଲାଭ କଣ? ବରଜୁ ଭାଇ ସିନା ଆମକୁ ପରଖରି ଦେଇ ପଳେଇଲେ, ତମେ ତ ଆସିଲ ସେଇ ଢେର। ଆମ ରଞ୍ଜନଟା ଭାରି କପାଳିଆ, ଏତେ ଦିନକେ ତା ବଡ ମା ଆସିଲେ ତା ବାହାଘରକୁ, ତା କପାଳ ଫିଟିଗଲା ଜାଣ।
1: ରଞ୍ଜନ ରଞ୍ଜନ କାଇଁ କୋଉଠି ଦିଶୁନି ତ ସର?
4: ଅପା ତମେ ଏଇ ଭିତର ଖଞ୍ଜାରେ ଘଡ଼ିଏ ବସ, ସର୍ବତ ଟିକେ ଆଣିବି କି, ମୁଁ ତାକୁ ଡାକି ଦଉଛି।
7: ରଞ୍ଜନ ରଞ୍ଜନ
0: ଭାଉଜ, ଦେଖିଲ କଣ ଆଣିଛି?
1: ଏହେ ଆରେ ଏହେ, ଇଏ କଣ କଲ କଣ କଲ ଲତି, ଇଏ କହିଲ ମତେ ପୁରା ଗାଧେଇ ଦବୁ ନା କଣ?
0: ମଲା ଜମାରୁ ଗିନାଏ ହଳଦୀ ପାଣି ତ ଢାଳିଦେଲି, ଯାହା ବିଧି ସେଇଆ କଲି। ତମେ ଗାଧୁଆ ଘରକୁ ଯାଅ। ହଁ ହଁ, ଏ ନୂଆ ଶାଢୀଟା ନେଇଯାଅ ଯେ, ସେଇଠି ପାଲିଟି ପକେଇବ। ଭାଉଜ ସୁଲି ବୋଉ ଦୁଆରେ ବସିଛି, ତାକୁ କହିଛି କମକୁଟ କରି ତମ ପାଦରେ ଅଳିତା ଲଗେଇଦବ, ଭାରି ମାନିବ।
1: ଇଏ ସବୁ କି କାଣ୍ଡ କାରଖାନା ଚାଲିଛି କହିଲ ଏଠି? ମୁଁ କଣ ଆଉ ନୂଆ ବୋହୁ ହେଇକି ଅଛି ନା କଣ?
3: ଆରେ ଖାଲି କଣ ସେତିକି? ଏ ସର ସର, ଜଲ୍ଦି ଆସ, ଏଠିକି ଜଲ୍ଦି ଆସୁନ। ନୂଆ ବୋହୁଙ୍କୁ ନାଲି କାଚ ଆଉ ଶଙ୍ଖା ପିନ୍ଧେଇ ଦିଅ, ମଙ୍ଗନ ହାଣ୍ଡି ସେ ବସେଇବେ ପରା।
1: ହଉ ହଉ, ଅପା ଯାଅ ଜଲ୍ଦି ଶାଢୀଟା ପାଲଟି ପକେଇ ଆସ, ସୁଲି ବୋହୁ ସିଆଡେ ରଡି ଛାଡୁଛି ପରା। ଯାଅ ଯାଅ,
4: ମଙ୍ଗନ ହାଣ୍ଡି ବସି ସାରିଲେ ଯାଇଛୁ କଥା।
5: ବର ବାହାରିବା ବେଳ ଗଡ଼ି ଯାଉଛି ପରା, ଅନକାଞ୍ଜଳି ବନ୍ଧା ହବ କି ନାହିଁ? ରଞ୍ଜୁଆ

0: ବର ବେଶାଇ ବାହାରି ବସିଲାଣି। ହ୍ୟାଲୋ ଲତି, ଦେଖିଲୁ ଦେଖିଲୁ ତୁ ବରୁଜୁ ଭାଇର ବାହାଘର ଫଟୋ ଦେଖିଛୁ ପରା? ଆମ ରଞ୍ଜୁଆ ଠିକ ତା ବଡ଼ବାପା ପରି ଦେଖାଯାଉନି।
1: ହଁ ମୋ ନାନୀ, ଅବିକଳ ସେ ଏମିତି ଦିଶୁଛି।
2: ହଁ ତ ସତରେ ଠିକ ତାଙ୍କରି ଭଳିଆ।
3: ଅପା, ତମ ଦିଅର କହିଲେ ତମେ ଆଜି ବର ଅଞ୍ଜଳି ବାନ୍ଧିବ। ଇଏ ସବୁବେଳେ ପରା କହନ୍ତି ରଞ୍ଜନ କୁଆଡେ ଆମ ପୁଅ ନୁହଁ ତମ ପୁଅ।
2: ହଁ ଲୋ ସର, ସାନ ଭାଇର ପୁଅ କିଏ ଆଉ ବଡ଼ ଭାଇର ପୁଅ କିଏ? ତୁ ତ ରଞ୍ଜନକୁ 10 ମାସ 10 ଦିନ ଗର୍ଭରେ ଧରିଛୁ। ଏଇ ଆଞ୍ଜୁଳି ଟେକା ପାଇଁ ଜନ୍ମ କଲା ମାର କେତେ ଲୋଭ, ସେ କଥା କେବଳ ମୁଁ ହିଁ ବୁଝିଛି।
4: ହେ ଭଗବାନ, ଏସବୁ କଣ ହଉଛି ଏଠି? ଏଇଟା ହିଁ ମୋ ଘର, ମୁଁ ଏ ଘରର ବଡ଼ ବୋହୂ। ଏମାନଙ୍କର ଏତେ ଭଲ ପାଇବା, ଏତେ ସ୍ନେହ ଶ୍ରଦ୍ଧା, ଏସବୁ କଣ ସ୍ୱପ୍ନ ନା ସତ? ଏ ଘରେ ଯେ ସିଏ ନାହାନ୍ତି ଏ କଥା ବିଶ୍ୱାସ ହଉନି। ଏମାନଙ୍କର ସ୍ନେହ ମମତାର ଡୋରିରେ ମୁଁ ବାନ୍ଧି ହେଇଯାଉଛି। ହଁ ରଞ୍ଜନ ମୋ ପୁଅ, ରଞ୍ଜନ ରଞ୍ଜନ ମୋ ପୁଅ। ବର ବେଶ ସାଜି ଗଲାବେଳେ ତା ପଛପଟଟା ଅବିକଳ ତା ବଡ଼ ବାପା ପରି ଦିଶୁଥିଲା। ମୋ ମୁଣ୍ଡ କଣ ହେଇଯାଉଛି, ମୁଁ କଣ କରିବି? ମୋ ମୁଣ୍ଡ
0: ବଡ଼ ବୋଉଟା ମୋର ତଳେ ପଡିଗଲା ନା କଣ? ଆରେ କିଏ କୋଉଠି ଅଛ? ପାଣି ମୁଣ୍ଡେ ଚଞ୍ଚଳ ଆଣ, ମୋ ବୋହୁର ଦେହ ଝୁଲା ମାରିଯାଉଛି, ସକାଳୁ ଉପାସ ଥିବ। ଆରେ ତମକୁ ସବୁ ଶୁଭୁଛି ନା ନାହିଁ? ମୋ
2: ନାଇଁ ନାଇଁ ବୋଉ, ନାଇଁ ବ୍ୟସ୍ତ ହୁଅନି ବୋଉ, ମୋର କିଛି ହେଇନି, ଖାଲି ଖାଲି ମୁଣ୍ଡଟା ଟିକେ ଘୁରେଇ ଦେଲା ତ ସେଥିପାଇଁ ଟିକେ ବସି ପଡିଲି।
0: ନାଇଁ ନାଇଁ ତୁ ଖଞ୍ଜାକୁ ଚାଲିଲୁ ମା, ପଣା ପାଣି କଣ ଟିକେ ପିଇ ଦବୁ, ଉପାସ ବ୍ରତର ଅଭ୍ୟାସ ନାହିଁ ତ ସେଇଥିପାଇଁ ଏମିତି ହେଲା। ଧର ମା,
2: ନାଇଁ ବୋଉ ଚାଲ ଚାଲ, ମୋର କିଛି ହେଇନି, ମୁଁ ନିଜେ ଯାଇପାରିବି। ତମେ ଲତି ନା?
5: ଜାଣିଦେଲଟି ବଡ ଭାଉଜ, ଲତି ଛଡା ଆଉ କାହାର ଭଲା ଏମିତି ସାହସ ହବ କହିଲ, ଏ ଘରର ବଡ ବୋଉ ସାଙ୍ଗରେ ଏମିତି ଥଟା ମଜା କରିବାକୁ। ଆଚ୍ଛା ବଡ ଭାଉଜ, ଗୋଟେ କଥା ପଚାରିବି, ସତ ସତ କହିବ, ଜମା ଜାଣି ଚତୁରୀ ହବନି? ହଁ
2: ମୁଁ କଣ ଜାଣି ଚତୁରୀ ହେବି, କଣ ପଚାରିବ ପଚାରୁ ନା।
5: ଆଚ୍ଛା କହିଲ, ଏତେ ବୟସ ହେଲା ପରେ ବି ତମ ଚେହେରା ଏମିତି ଦାଉ ଦାଉ ହେଇ ଝଟକୁଛି କେମିତି? ମୁଣ୍ଡବାଳ ଗୋଟିଏ ବି ପାଚିନି, ଗାଲରେ ଭାଙ୍ଗଟିଏ ବି ପଡିନି, ଆଉ ଦାନ୍ତ ଦାନ୍ତ ପୁଣି ମୁକ୍ତା ପରି ଦିଶୁଛି, କଥା କଣ ଭାଉଜ?
2: ମୁଁ କଣ ଜାଣିଛି, ଏଇ ଅଲୋଡ଼ା ରୂପ ଆଉ ଚେହେରା ଥାଇ କଣ ଲାଭ କହିଲ?
5: ହଁ ଠିକ କଥା କହିଲ ଭାଉଜ, ଯାହା ପାଇଁ ଏ ରୂପ ଲୋଡ଼ା ଥିଲା ସିଏ ତ ଠିକ କରି ଚାଲିଗଲେ, ହେଲେ ଗୋଟେ କଥା ମୋ ମନକୁ ସବୁବେଳେ ଆସୁଥିଲା।
2: କୋଉ କଥା?
5: ତମେ ଦିନେ ନା ଦିନେ ଏ ଘରକୁ ନିଶ୍ଚୟ ଫେରି ଆସିବ, ଯେତେ କମ ସମୟର ରହଣି ହଉ ପଛେ, ଏ ଘର ସହିତ ତମର ବନ୍ଧନ ଜନ୍ମ ଜନ୍ମର, ତା କଣ ଏତେ ଶୀଘ୍ର ତୁଟିଯିବ? ତା ଛଡା ଆମ ଦେଶ ତ ଆଉ ଇଂଲଣ୍ଡ କି ଆମେରିକା ନୁହେଁ।
2: ହଁ ଲତି, ଶେଷକୁ ଭାବିଲି ଯାଇ ସମସ୍ତଙ୍କୁ ଆଉ ଥରେ ଆଖି ପୁରେଇ ଦେଖି ଆସେ, ଏ ଭିଟାମାଟି, ଏ ଘର, ଏ ବନ୍ଧୁ ବାନ୍ଧବ ସମସ୍ତଙ୍କୁ ଦେଖିବା ପାଇଁ ମନଟା ମୋର ଅନେକ ଦିନରୁ ହାଇ ପାଇ ହେଉଥିଲା। ତାପରେ ତମ ଭାଇ ଚୌଠି ରାତିରେ ମତେ ଛାଡିଦେଇ ଚାଲିଗଲେ ସିନା, ମୋ ଉପରେ ଗୋଟାଏ ମସ୍ତ ବଡ ବୋଝ ଲଦି ଦେଇ ଚାଲିଗଲେ।
5: ହଁ ଶୁଣିଛି ଶୁଣିଛି, ସିଏ କୁଆଡେ ତାଙ୍କ ଭାଗର ଜମିବାଡି ସମ୍ପତ୍ତି ସବୁକିଛି ତମ ନାଁରେ ଲେଖିଦେଇ କାଗଜ କରିଦେଇ ଯାଇଛନ୍ତି। ସତରେ ଭାଉଜ, ସିଏ ଥିଲେ ଜଣେ ଜ୍ଞାନୀ ଗୁଣୀ ମଣିଷ, ଜ୍ଞାନ ପାଇଁ ପାଗଳ ନହେଲେ ଏମିତିକା ଅଭିଲା କାମ କିଏ କରେ? କୋଉ ବିବେକରେ ତମକୁ ସେ ଭସେଇ ଦେଇ ଗଲେ ଯେ?
2: ହଁ ଏ ଜମିବାଡି, ଏ ସମ୍ପତ୍ତିର ବୋଝ, ଏସବୁ କୋଉ କାମକୁ କୁହ ତ?
5: ଆହୁରି ବି ଶୁଣିଛି ଭାଉଜ, ବାହାଘର ବେଳେ ତମ ଦେହରେ କାଳେ 100 ଭରି ଗହଣା ଗାଣ୍ଠି ଥିଲା, ସେ ବୋଝ ବି ତମ ପାଖରେ ଅଛି, ଏ କଥା କଣ ସତ?
2: ଆଚ୍ଛା ତମେ ମୋର କେତେ ଖବର ରଖିଛ ମଲତି, ଆଉ କିଏ କିଏ ଖବର ରଖିଛ କହୁନ? ଏଇ ତ ବୋଉ ଆସିଲେଣି।
0: ଆଲୋ ବଡ ବୋଉ, ତୋ ଭଲ ମନ୍ଦ କଥା କହୁନୁ ଟିକେ, ତୋ ଭାଇ ଭାଉଜ ତତେ ଭଲରେ ଦେଖନ୍ତି ତ? ହଁ ମ, ସେମାନେ ପଚାରିଲେ କେତେ, ନ ପଚାରିଲେ କେତେ, ତୋର ତ କାହିଁରେ କେତେ, ତୁ କାହିଁକି କାହାକୁ ହାତ ପାତୁଥିବୁ ଯେ?
5: ଠିକ କହିଲ ନାନୀ, ବଡ ଭାଉଜ ଆମର ପୁରା ମାଲାମାଲ,

0: ଚାନ୍ଦ ଭାଉଜ ଆସିଲେଣି।
1: ଅପା ମା
0: ଆସ ଆସ,
1: ଏମିତି ଠିଆଟା ହେଇଛ କାହିଁକି ଅପା? ବସୁନ, ଗପସପ କରିବା। ବସଲୁ ଲତି। ହଁ, ମୁଁ କଣ କହୁଥିଲି କି ଅପା?
2: ମତେ କଣ କହୁଥିଲୁ, କହୁନୁ କହ।
1: କଥା କଣ କି, ବୋଉଙ୍କ ଆଖିକୁ ତ ଆଉ ଭଲ କରି ଦୁଶୁନି। ତମେ କଣ ସବୁ ଗହଣା ଗାଣ୍ଠି ପିନ୍ଧିକି ଆସିଛ ମତେ ପଚାରୁଥିଲେ। ସେତେବେଳେ ତ ବୋଝେ ଗହଣା ଥିଲା ତମ ଦେହରେ।
0: ତମର ଯୋଉ ବୁଦ୍ଧି ନା ସାନ ଭାଉଜ, ସେଇ ଗହଣାକୁ ସିଏ କଣ ଆଜି ଯାକି ପିନ୍ଧିକି ବସିଥାନ୍ତେ?
1: ସେଇଆ ନୁହେଁ ଆଉ କଣ, ମ କେତେ ସେଥିରୁ ଭାଙ୍ଗିବେଣି, କେତେ କାହାକୁ ଦେବେଣି, ତାଙ୍କର ପୁଣି ଭାଇ ଭଉଣୀ ଝିଆରୀ ପୁତୁରା ଏମିତି କେତେ କେତେ କେତେ ନିମତା କରିବେଣି।
2: ସତ କଥା ସର, ସେଇ ସବୁ ଗହଣା କଣ ଆଉ ଅଛି?
1: ଆଉ
2: ମୋ ବାପା ତ ଚାଲିଗଲେ, ତୁ ଜାଣିଥିବୁ, ମୋ ପାଇଁ କିଏ ଆଉ କରିଥାନ୍ତା? ସେଇ ଗହଣାରୁ କିଛି ବିକି ଦେଇ ନିଜେ ଚଳିବା ପାଇଁ ଘର ଦିବଖରା କଲି।
1: ଏମିତି କଥା,
2: ଖାଲି ଦିପଟ କାଚ ରଖି ବାକି ସବୁ ବିକିଦେଲି, ମାଣି ଜଳ ଜମି ବି କିଣିଦେଲି, ଚାଉଳ ମୁଠାଏ ପୁଣି କାହାକୁ ମାଗିଥାନ୍ତି କହିଲୁ?
0: କାହିଁକି, ତମ ଭାଇମାନେ ପରା ଖୁବ ବଡ଼ ବଡ଼ ଚାକିରି ବାକିରି କରିଛନ୍ତି, ଭଉଣୀ କି ଗଣ୍ଡେ ଖାଇବାକୁ ଦେଇପାରିନଥାନ୍ତେ?
1: ଏ ଲତି, ଏମିତି କଣ କହୁଛ ମ, ଏ ମତଲବୀ ସଂସାରରେ କିଏ କାହାର, ନିଜର କେହି ପୁଅ ଝିଅ ଥିଲେ ସିନା।
3: ସେଇଥିପାଇଁ ତ ମୁଁ କହୁଛି ବଡ଼ ବୋହୁ, ପୁଅ ନାଁରେ ଯୋଉ ସମ୍ପତ୍ତି ବାଡ଼ି ବରୁଜୁ କରିଯାଇଛି ସେସବୁ ତୁ ରଞ୍ଜୁଆ ନାଁରେ ଲେଖିଦେ, ପାଣୁ ବାହାଘର କାମ ସାରି ଫେରୁ ସବୁ କଥା ଫଇସଲା କରିଦିଅ।
2: ବୋଉ
3: ଆଲୋ, ମୁଁ କଣ ସବୁଦିନେ ବସି ରହିଥିବି? ତୁ ମନ କଲେ କାଲି ଛାଡ଼ି ପରଦିନ ଚାଲିଯିବୁ, ରଞ୍ଜୁଆକୁ ତୋ ପୁଅ ବୋଲି ଜାଣ, କିଛି ନହେଲେ ବରଷକୁ ବରଷ ତମକୁ ପିଣ୍ଡ ପାଣି ତ ଦବ, ଆର ପରରେ ଆଉ ତତେ ଅପାଣିଆ ରହିବାକୁ ପଡ଼ିବନି।
1: ଅପା ତମେ ମନ କଷ୍ଟ କଲ କି, ବହୁତ ପାଚିଲା ପତର, ତାଙ୍କ କଥା ଜମା ମନରେ ଧରିବନି।
2: ନାଇଁ ମ,
1: ଇଏ ତ ଆମର ସବୁବେଳେ କହନ୍ତି ରଞ୍ଜନ ତମ ପୁଅ, ତମେ ତା ନାଁରେ ଜମିବାଡ଼ି ତକ କଲେ କରିବ, ନହେଲେ ନାଇଁ, ତେଣିକି ତମ ଇଚ୍ଛା।
2: ଶୁଣିଲୁ, ତମେମାନେ ଶେଷକୁ ମତେ ଏଇଆ ବୁଝିଲ ସର, ସମ୍ପତ୍ତି ଲୋଭ ମୋର ଥିଲେ ମୁଁ କଣ ଏ ଘରୁ ଭାଗ ନଉନଥାନ୍ତି? ପାଣୁ ଖାଲି ଦଶ ଥର କହିଲେ ବୋଲି ମୁଁ ଏଠିକି ଆସିଲି, ମତେ କହିଥିଲେ ତ ସେଇଠି ଥାଇ ମୁଁ ସବୁ ଜମିବାଡ଼ି ରଞ୍ଜନ ନାଁରେ ଲେଖିଦେଇଥାନ୍ତି, ଏତେ ଛନ୍ଦ କପଟର କଣ ଦରକାର ଥିଲା?
0: ମଲା, ତମେ କଣ କଥାରେ ଗୋଟେ ଖେଞ୍ଚ ପୁରେଇଲଣି ବଡ ଭାଉଜ, ଆମେ ଯାହା କହିଲୁ ଖାଲି ତମର ଭଲ ପାଇଁ କହିଲୁ ନା, ଦୁନିଆ ଆଖିରେ ଯୋଉଟା ସୁନ୍ଦର ସେଇଟା ପାଇଁ କହିବା କଥା, ଏଇଟା ତମ ଇଚ୍ଛାର କଥା ଭାଉଜ, ତମ ହାତ ଧରି କିଏ ତ ଆଉ ଲେଖେଇ ନଉନି ଯେ ତମେ କଥାଟାକୁ ଖଙ୍ଗୁସି ଭାବିବ। ତମେ ଚାଲିଲ ସାନ ଭାଉଜ, କାଲି ଗୁରୁବାର, ଆଜି ରାତିରେ ବର କନ୍ୟା ଯେମିତି ହେଲେ ବିଦା ହେଇ ଆସିବେ, ତେଣେ କେତେ କାମ ପଡିଛି, ଚାଲ ଚାଲ ଚାଲ।
2: ହେ ଭଗବାନ, ମୁଁ ଭାବିଥିଲି କଣ ଆଉ ଏଠି ଘଟି ଯାଉଛି କଣ, ନା ମୋର କିଛି ଦରକାର ନାହିଁ, କିଛି ଦରକାର ନାହିଁ, ମୁଁ ଯେମିତି ମାନଥାନରେ ଆସିଛି ସେମିତି ସେମିତି ଏ ଘରୁ ଚାଲିଯିବି, ମୁହଁରେ ମିଛ ହସର ଖୋଳପା ମଡେଇ ଛାତି ଭିତରେ ଲୁହକୁ ଚାପି ରଖି ନିଜର ବଡ଼ପଣ ରକ୍ଷା କରି ମୁଁ ନିଶ୍ଚୟ ଏଠୁ ଚାଲିଯିବି। ହେ ଭଗବାନ, ମତେ ଭାରି ଅଣନିଶ୍ୱାସ ଲାଗୁଛି ଏଠି, ମତେ ମତେ ଟିକେ ନିରୋଳା ଜାଗା ଦରକାର, ନିରୋଳା ଜାଗା, ନିରୋଳା ଜାଗା, ନିରୋଳା ଜାଗା।
4: ଆରେ ନୂଆ ବୋ, ଆରେ ଏ କଣ ତମେ ଏଠି ଏମିତି ମୁହଁ ଶିଖେଇ ବସିଛ କଣ? ମୋ ପୁଅ ବୋଉପା କେତେବେଳେ ଆସି ଦାଣ୍ଡ ମଜା ଏଠି ଆସିଲେଣି, ତମେ ଯାଇ ସେମାନଙ୍କୁ ସଭା ଆଗ ବନ୍ଦେଇ ପନ୍ଦେଇ ଘରକୁ ଆଣିବ ନା ଆଉ, ଚାଲ ଚାଲ ଚାଲ
3: ସର ସର ବଡ ବୋହୁକୁ ଡାକୁନୁ କାହିଁକି, ପୁଅ ବୋହୁକୁ ବନ୍ଦେଇବୁ ପୁଣି କେତେବେଳେ?
4: ଏ ଲତି, ଏ ତୁ ନୂଆ ବୋହୁକୁ ନେଇ ଚଲ ଦିଆ, ମୁଁ ତେଣେ ଯାଇ ଦେଖୁଛି।
3: ଆରେ ଆରେ କଣ ବଡ ବୋହୁ ଅଇଲା କେ? ଆଲୋ ତମେ ସବୁ ଠିଆ ହେଇଛ କଣ ବା, ଦୁବ ବରକୋଳି ପତ୍ର ପକା, ହୁଳହୁଳି ଦେଇ ବନ୍ଦାପନା କର, ଆଉ ସବୁ କଣ ଖାଲି ମୁଁ ବତେଇ ଦଉଥିମି?

0: ଦେଖୁଛ ନାନୀ, ବଡ ଭାଉଜ କେମିତି ତାଙ୍କ ବାହାଘର ମୁଦିଟା ନୂଆ ବୋଉ ହାତରେ ପିନ୍ଧେଇ ଦେଲେ, କେଡେ ବଢିଆ ମାନୁଛି ମ।
1: ହଁ ହଁ, ଦଉ ଦଉ, ତା ବୋଉକୁ ସିଏ ଦବନି ତ ଆଉ କିଏ ଦବ। ହାଲୋ ହାଲୋ ବଡ ବୋଉ, ତୋ ହାତରୁ ସବୁତକ ସୁନା ଚଢି ଖୋଲି ତୋ ବୋଉକୁ ଦେଇଦବୁ ନା କଣ? ପଟେ ହେଲେ ତୋ ହାତରେ ଥାଉ, ହାତରୁ ସୁନା ଗହଣା କଣ ଖାଲି କରନ୍ତି? ଆଲୋ ମା, ବରଞ୍ଚ ବେକରୁ ତୋ ହାରଟା କାଢି ଦେଇଦବୁ ତ ଦେଇଦେ।
0: ମଲା, ତମର ଯୋଉ କଥା ନା ନାନୀ, ବଡ ଭାଉଜଙ୍କ ହାତରେ ପଟେ ପଟେ ପାଣି କାଚ।

0: କି ଲୁହାଶଙ୍ଖା ରହିଲେ କଣ ଚଳିବନି? ତାଙ୍କର ଶ୍ରଦ୍ଧା ବଳିଛି ଯେତେବେଳେ, ସିଏ ଦଉଚନ୍ତି, ତମେ କାହିଁକି ନାଇଁ କରୁଛ ଯେ?
1: ତମେ ଚୁପ୍ କର ତଲତି, ଅପା ଦେଲେ ଖୁସି ନ ଦେଲେ ବି ଖୁସି, ଆମେ କଣ କାହା ଦବା ନବାକୁ ଅନେଇ ବସିଛୁ?
2: ଦେଖିଲ ତ ବଡ ଭାଉଜ ତାଙ୍କର ସବୁତକ ଗହଣା ଦେଇଦେଲେ, ଆଉ ଡେରି କାହିଁକି, ଏବେ ପୁଅ ବୋହୂଙ୍କୁ ଉଠେଇ ନିଅ। ବଡ ଭାଉଜ ସେତିକି ବେଳୁ ସେମିତି ନଇ ପଡିଛନ୍ତି, ତାଙ୍କ ଆଣ୍ଠୁକୁ କେତେ କଷ୍ଟ ହବନି କହିଲ?
0: ତମକୁ କାହିଁକି ଏତେ କଷ୍ଟ ହଉଛି ମୋ ଭାଇ? ବଡ ଭାଉଜ ଗଲା 30 ବର୍ଷ କାଳ କୋଉ ବୋଝଟା ଏମିତି ବୋହି ପକେଇଛନ୍ତି କି? ହେଲା ଏବେ ବୟସରେ ରହିଥିବା ତାଙ୍କ ସୁକୁମାରିଆ ସୁନା ଦେହଟା ଟିକେ ଛାଉଳି ପଡିବ, ପଡୁ, ଏମିତିକା ଶୁଭ ଦିନ କଣ ଆଉ ଆସିବ?
1: ମୋ ମୁଣ୍ଡଟା ବୁଲେଇ ଦଉଛି, ମତେ ଟିକେ ପାଣି, ଟିକେ ପାଣି ଦବ।
3: ଆରେ ଦୌଡ଼ି ଯେ ପାଣି ନୋଟା ନେଇ ଯାଉ, ବୁଝିଲୁ ସର, ଉପାସା ଦିଅ ବଡ ବୋଉଟାର, ସମ୍ଭାଳି ପାରୁଛି କୋଉଠି, ତୁ ତା ପାଇଁ ଟିକେ ଦହି ସର୍ବତ କରି ଆଣିଲୁ, ଯା।
0: ତମର ଯୋଉ କଥା ନା ନାନୀ, ତମ ବଡ ବୋଉ କଣ ପେଟ ଖାଲି କରି ବସିଛନ୍ତି? ଆମ ପରି ସେ କଣ କେବେ ଓଷା ବ୍ରତ କି ପୁଣ୍ୟ ପର୍ବ ପାଳିଛନ୍ତି? ଖାଲି ତାଙ୍କରି ଦେହ ଝୋଲା ମାରି ଯାଉଛି, ଆମେ ଖାଇଲୁ କି ନ ଖାଇଲୁ, ମଲୁ କି ଗଲୁ, ତମେ ତ ଥରେ କାଇଁ ପଚାରୁନ?
1: ଲତି ଠିକ କହିଛନ୍ତି ବୋଉ, ସିଏ ଘରେ କୁଣିଆ, ସମସ୍ତେ ତାଙ୍କର ଖିଆଲ ରଖିବା ଦରକାର, ତାଙ୍କ ପଛେ ପଛେ ଲାଗିବା ଦରକାର, ମୋ ପଛେ ପଛେ ନୁହେଁ।
0: କଣ କହିଲ? ନାଇଁ କଣ କହିଲ ବଡ ଭାଉଜ, ମୁଁ କଣ ମଶା ଡାନ୍ସ ହେଇଛି ଯେ ତମ ପଛରେ ଲାଗିଛି?
1: ନାଇଁ ମୋ ନାଇଁ ମୋ ଲତି, ତମେ କାହିଁ ଖରାପ ଭାବୁଛ, ଖାଲି ସେମିତି ଗେଲରେ କହିଦେଲି ନା, ତମେ କାହିଁକି ମଶା ଡାନ୍ସ ହବ, ତମେ ପରା ଆମ ଲତିକା, ହଳଦୀ ଗୁରୁ ଗୁରୁ ସୁନା ଖଡିକା।
0: ବଡ ଭାଉଜ, ବଡ ଭାଉଜ, କୁଆଡେ ଗଲ କି ତମେ?
1: ହଁ ହଁ ଏଇଠି ଅଛି, କଣ ହେଲା, କଣ ହେଲା କି ଲତି? ମତେ ନ ଖୋଜିଲେ ତମର ଭାତ ହଜମ ହୁଏନି ନା କଣ?
0: କେମିତି ହଜମ ହବ କହୁନ, ଆମ ରଞ୍ଜନର ଚୌଠି ଭୋଜି ଭାତ ପରା। ହଉ ତମେ ଆସିଲ ଆସିଲ, ଉପର ମହଲାକୁ ଯିବା ଚାଲ, ବାସର ଘରଟା ଠିକ ସଜାସଜି ହେଲା କି ନାଇଁ ଦେଖି ଆସିବ।
1: ନାଇଁ ନାଇଁ ଲତି, ମତେ କାହିଁକି ସେଠିକି ଟାଣୁଛ କହିଲ, ତମମାନଙ୍କଠୁ କଣ ମତେ ବେଶୀ ଜଣା ଅଛି, ସରକୁ ଡାକିନିଅ, ସର ଯିବେ ତମ ସାଙ୍ଗରେ।
0: ମଲା ସେଇ ସାନ ଭାଉଜ ତମକୁ ଡାକିବାକୁ ପରା କହିଲେ, ତେଣେ ଦେଖୁନ ନୂଆ ବୋଉଟା କେମିତି ଢିଙ୍କି ପରି ଶୋଇ ଘୁଙ୍ଗୁଡି ମାରିଲାଣି।
4: ଅପା ତମେ ଟିକେ ଚାଲୁନ ଦେଖି ଆସିବ।
1: ମୁଁ ହଉ, ତୁ ଯେତେବେଳେ କହୁଛୁ ଚାଲ ଯିବି।
4: ଚାଲ,
1: ଏ ତ ସେଇ ଘର, ଯାହା ଯେମିତି ଥିଲା ସବୁ ସେଇମିତି ଅଛି, ସେଦିନ ଏଇ ଘରେ ଥିଲା ମୋର ପ୍ରଥମ ରାତି।
0: ତେବେ ତ ଖୁବ ଭଲ ହେଲା ବଡ ଭାଉଜ, ତମେ ଏ ଘରକୁ ଆଖି ପରି ଆଉ ଥରେ ଦେଖି ନବା କଥା ନା କଣ?
1: ତତେ କଣ ଆଉ ଘର ମିଳିଲାନି ସର, ଏତେ ବଖର ଥାଉ ଥାଉ ଶେଷରେ
4: ଘରଟାର ଦୋଷ କଣ କହିଲ ଅପା? ତା ଛଡା ଏ ଘରଟା ଟିକେ ନିରୋଳା ହବ ତ, ଇଆଡକୁ ବେଶୀ ଲୋକ ଆସିବାର ନାହିଁ, ତମେ କାହିଁକି ମନ ଉଣା କରୁଛ ଯେ? ହଉ ତମେ ଲତି ସାଙ୍ଗରେ କଣ ହେଲା ନ ହେଲା ଦେଖୁଥା, ମୁଁ ତଳୁ ଆସୁଛି।
0: ଏ ଘରକୁ ଦେଖି ତମର ପଛ କଥା ସବୁ ମନେ ପଡିଯାଉଛି ନା କଣ ମୋ ବଡ ଭାଉଜ?
1: ହଁ ଲତି, ସବୁ ମୋର ଗୋଟି ଗୋଟି ହେଇ ମନେ ପଡିଯାଉଛି, ସେ କାଳ ରାତି କଥା ମୁଁ କଣ କେବେ ପାସୁରି ପାରିବି? ମୁଁ ସେଇ ପଲଙ୍କ ଉପରେ ଓଢ଼ଣା ଟାଣି ସେମିତି ବସିଥାଏ, ମୋ ଛାତି ଖାଲି ବରଡ଼ା ପତ୍ର ଭଳିଆ ଥରୁଥାଏ, ବାହାରେ ରଣୀ ଫୁଲ ପରି ଜହ୍ନ, ଫଗୁଣ ମାସ, ତମ ଭାଇ ଆସିଲେ ଭିତରକୁ, ମତେ ଭାରି ଡର ଲାଗୁଥାଏ, ଲାଗୁଥାଏ ଯେମିତି ମୋ ନିଶ୍ୱାସ ବନ୍ଦ ହେଇଯିବ, ତଥାପି କେମିତି କେମିତି ଗୋଟେ ଖୁସି ବି ଲାଗୁଥାଏ। ସେ ପ୍ରଥମେ ଆସି ଗିଲାସରୁ ପାଣି ନେଇ ଢକ ଢକ କରି ପିଇଗଲେ, ତାପରେ ପାଣିରେ ଗାମୁଛାଟାକୁ ଓଦା କରି ହାତ ମୁହଁ ପୋଛା ପୋଛି ହେଲେ, ମୋ ପାଖରେ ଆସି ଛିଡ଼ା ହେଲେ, ଉଁ ନାହିଁ କି ଚୁ ନାହିଁ, ଭୁଟ ଭୁଟ ହେଇ ମନକୁ ମନ ସଂସ୍କୃତ ଶ୍ଳୋକ ସବୁ ପଢ଼ିଲେ, ତାପରେ ଜଳୁଥିବା ଦୀପଟାକୁ ଆଉ ଟିକେ ଜୋରରେ ତେଜିଦେଲେ, ମୁଁ ସବୁ ଖାଲି ଦେଖୁଥାଏ, ଆବା କାବା ହେଇଯାଉଥାଏ, ଭାବୁଥାଏ ଏମିତି କଣ କାହାର ଚୌଠି ରାତି ହୁଏ। ତାପରେ ଥିଲେ ଥିଲେ ହଠାତ୍ ନିଜର ମୁଣ୍ଡ ବାଳକୁ ମୁଠା ମୁଠା କରି ଟାଣିବାକୁ ଲାଗିଲେ, ଦି ହାତ ପାପୁଲରେ ନିଜ ଗାଲକୁ ଠାଏ ଠାଏ ଠାଏ ଠାଏ କରି ଚାପୁଡ଼ା ମାରିଲେ, ଡରରେ ଡରରେ ତ ମୋ ପିଳାହି ପାଣି ହେଇଯାଉଥାଏ। ଶେଷକୁ ଛାତିକୁ ଟାଣ।

0: ଲାଜ ସରମ ଛାଡ଼ି ମୁଁ ତାଙ୍କ ପାଖରେ ଆସି ଠିଆ ହେଲି ଆଉ କହିଲି, ଶୁଣ, ତମେ ଏମିତି କଣ ହଉଛ? ତମକୁ ମୋରାଣ, ତମେ ଏମିତି ହୁଅନି। ଡରରେ ମୁଁ ଛାନିଆ ହେଇଯାଉଛି। ମୁଁ ଯଦି ତମ ମନକୁ ଯାଉନି ତାହେଲେ ତମେ ଯାଅ, ସେଇ ସୌପ ଉପରେ ଏକା ଏକା ତୁନି ହେଇ ଶୋଇପଡ଼। ମୋ ପଛେ ସାରା ଜୀବନ ତମର ଚାକରାଣୀ ହେଇ ରହିବି। ମୋତେ ଆଜି ଭଳି ରାତିରେ ଏତେ ବଡ଼ ଦଣ୍ଡ ଦିଅ ନା।
1: ଏ ଦଣ୍ଡ ମୁଁ ତମକୁ ଦଉନି, ନିଜେ ନିଜକୁ ଦଉଛି। ତମର କିଛି ଦୋଷ ନାହିଁ।
0: ନାଇଁ ନାଇଁ ନାଇଁ, ସବୁ ଦୋଷ ମୋର, ସବୁ ଦୋଷ ମୋର। ମତେ ବିଧା ଗୋଇଠା ଯାହା ମାରୁଛୁ ମାର, ନିଜକୁ ଏତେ କଷ୍ଟ ଦିଅ ନା। କହିବ ତ କାଲି ସକାଳୁ ସକାଳୁ ମୁଁ ମୋ ବାପ ଘରକୁ ଚାଲିଯିବି। ତମେ କିନ୍ତୁ ଏମିତି ହୁଅନି।
1: ନା, ତମେ କୁଆଡେ ଯିବନି, ଯିବି ମୁଁ। ମୋର ଏଠାରେ ରହିବାର ନାହିଁ। ଜୀବନରେ ଯୋଉ ଭୁଲ ମୁଁ କରିଛି ତାର ପ୍ରାୟଶ୍ଚିତ କରିବା ପାଇଁ ମୁଁ ଖୁବ୍ ଦୂରକୁ ଚାଲିଯିବି। ଏ ଘର ମୋର ରହିବା ଜାଗା ନୁହେଁ। ମୋ ଆଗରେ ପଡ଼ି ରହିଛି ଅନନ୍ତ ବ୍ରହ୍ମାଣ୍ଡ। ମୁଁ ତାରି ଭିତରେ କୋଉଠି ହେଲେ ମିଶିଯିବି। ମୁଁ ଚାଲିଲି।
0: ତମେ କୁହ ଲତି, ଏଇସବୁ କଥା ଆଜି ମୋର ମନେ ପଡ଼ିବ କି ନାହିଁ?
2: ଥାଓ, ଗଲା କଥା ଯାଇଛି, ଇଡ଼ିଗଲା ପାଣି ଆଉ କଣ ଫେରି ଆସିବ?
3: ଆରେ, ସେଠିକା କାମ ସବୁ ସରିଲା ନା ନାହିଁ ମ? ଆଉ ଏମିତି କଣ ଗପ ଚାଲିଥିବ ନା କଣ? ଲତି, ରାତି ଅଧ ହେଲାଣି ପରା, ଯା ସମସ୍ତେ ଚଳୁଥା, ଯା।
2: ଚାଲ ବଡ ଭାଉଜ, ପାଣୁ ଭାଇ ବିଗିଡ଼ିଲେଣି।
0: ହେ ଭଗବାନ, ଏ ରାତିଟା କେତେବେଳେ ପାଇବ କେଜାଣି। ଆଖିକି ତ କାଇଁ ଜମା କଷା ପଡୁନି। ଏଇ ତ ଖିଡ଼ିକି ଫାଙ୍କରେ ଆକାଶରେ କୁଆନ୍ତାରଟା ଜକଜକ କରି ଦିଶୁଛି। ଆରେ ଆରେ, ସେ ସିଡ଼ି ପାହାଚ ବାଟ ଦେଇ ଉପର ମହଲାରୁ କିଏ ଗୋଟେ ଓହ୍ଲଉଛି ନା କଣ? ଯାଏ ଦେଖେ। ଆରେ ଆରେ, ହଁ ତ, ସତେ ତ, କାହାର ଗୋଟେ ଛାଇ ଭଳିଆ ଦିଶୁଛି ନା କଣ? ଆଲୋ ଆଲୋ ଆଲୋ ଆଲୋ, ଏ ତ ରଞ୍ଜନ ନା କଣ? ରଞ୍ଜନ ବାସର ଘରୁ ବାହାରି କୁଆଡେ ଯାଉଛି, କୁଆଡେ ଚାଲି ଯାଉଛି ନା କଣ? କୁଆଡେ ଆଉ ଯାଉଛି? ରଞ୍ଜନ, ରଞ୍ଜନ, ରଞ୍ଜନ, ଏ ରଞ୍ଜନ!
4: ଏ କଣ ବଡ ମା, ତମେ ଏଠି ଏତେ ରାତିରେ କଣ କରୁଛ?
0: ନା ନା, ତୁ କୁଆଡେ ଯାଉଛୁ? ତୁ କୁଆଡେ ଯାଉଛୁ ରଞ୍ଜନ? ତୁ ଯାଇପାରିବୁନି, ତୁ କୁଆଡେ ଯାଇପାରିବୁନି। ମୁଁ ତତେ ଜମା ଛାଡ଼ିବିନି। ମୁଁ ଜାଣିଥିଲି ସେଇ ବଖରଟା ଅପଜୋସିଆ, ଅମଙ୍ଗଳିଆ, ଅମଙ୍ଗଳିଆ ସେ ଘର। ସେଠି ଯିଏ ଚଉଠି ରାତି କଟେଇଛି ସେ ନିଶ୍ଚୟ ହନ୍ତସନ୍ତ ହେଇଛି। ସରକୁ ମୁଁ ବାରମ୍ବାର ମନା କରୁଛି, ସେ ଘରେ।
4: ବଡ ମା, ତମର କଣ ହେଇଛି କହିଲ? ପାଗଳିଙ୍କ ପରି କଣ ସବୁ ଏମିତି ଗପି ଯାଉଛ?
0: ପାଗଳି? ମୁଁ ପାଗଳି? ମୁଁ ପାଗଳି ନୁହ। ନାଇଁ ରେ ରଞ୍ଜନ, ମୁଁ ପାଗଳି ନୁହ, ମୁଁ ପାଗଳି ନୁହ। ବିଲକୁଲ ଭଲ ମଣିଷଟେ ମୁଁ। ଶୁଣ, ପାଗଳି କହି ତୁ ମତେ ଭୁଲେଇ ଦେବାକୁ ଭାବିଛୁ? ଜମା ନୁହ। ଭାବିଛୁ ଗୋଟେ ନିରୀହ ନୂଆ ଜୀବନକୁ ଫାଙ୍କି ଦେଇ ତୁ ବି ତୋ ବଡ ବାପା ଭଳିଆ ଲୁଚି ଲୁଚି ପଳେଇ ଯିବୁ ବୋଲି? ନା, ମୁଁ ତତେ ସେ କଥା କରିବାକୁ ଦେବିନି। ମୁଁ ମୋତେ ସେ କଥା କରିବାକୁ ଦେବିନି। ନାରୀର ଜୀବନଟା କଣ ଏତେ ଶସ୍ତା, ଏତେ ହିନିମାନିଆ ତା କପାଳ? ସିଏ କଣ ପୁରୁଷ ହାତରେ ଗୋଟାଏ କଣ୍ଢେଇ, ତାକୁ ଯେମିତି ଇଚ୍ଛା ସେମିତି ନଚେଇବ? ନାରୀ ଜାତିଟା ଖାଲି ହତାଦର ଆଉ ଲାଞ୍ଛନା ସହିବାକୁ ଜନ୍ମ ହେଇନି। ତାକୁ ଏମିତି କନ୍ଦେଇବା, ଏମିତି କଲ୍ପଲ୍ କରିବା ପାପ, ମହାପାପ, ମହାପାପ, ମହାପାପ।
4: ପଡ ମା, ତମେ କଣ ସବୁ କହିଚାଲିଛ ମୁଁ କିଛି ବୁଝିପାରୁନି।
0: ରଞ୍ଜନ, ରଞ୍ଜନ, ବାପା, ମୋ ସୁନାଟା ପରା, ମୋ ଧନ, ବୁଝା ହୁଅ ନା ରେ ବାପା। ଫେରି ଚାଲ, ଫେରି ଚାଲ, ତୁ ଫେରି ଚାଲ, ଫେରି ଚାଲ, ଫେରି ଚାଲ। ତୁ ଆସିଲୁ, ମୋ ସାଙ୍ଗରେ ଆସ, ମୋ ସାଙ୍ଗରେ ଆସ, ସବୁ ସବୁ କଥା ମୁଁ ତତେ ବୁଝେଇ ଦେବି। ତୁ ଚାଲ, ମୁଁ ତୋ ଆଗରେ ହଲପ କରି କହୁଛି ବାପା, ମୋର ଯେତେ ଯାହା ଅଛି, ମୋର ସମ୍ପତ୍ତି, ବାଡ଼ି, ଟଙ୍କା, ସୁନା, ସବୁ ସବୁ ତୋର, ସବୁ ମୁଁ ତତେ ଦେଇଦେବି ଧନ, ସବୁ ତୋର ରେ ବାପା।

0: ଏଇଠି କାର୍ଯ୍ୟକ୍ରମ ନାରୀ ମହଲ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 1:50 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
4: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ଏଫ୍ପିଆଇ ନିବେଶ ନିୟନ୍ତ୍ରଣ ନିୟମକୁ ସରଳ କଲା ଆର୍ବିଆଇ। ନେପାଳ ପ୍ରତିପକ୍ଷଙ୍କ ସହ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର 9 ଜଣଙ୍କର ମୃତ୍ୟୁ। ଇରାନ ସମ୍ପତ୍ତି ଓ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ଆମେରିକା ସହ ଶାନ୍ତି ଆଲୋଚନା ଅଗ୍ରଗତି କରିବ ବୋଲି କହିଲା ଇରାନ। ଏବଂ ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମ୍ୟାଚ୍। ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ବିଦେଶୀ ପୋର୍ଟଫୋଲିଓ ନିବେଶକ ଏଫ୍ପିଆଇ ଦ୍ୱାରା ନିବେଶ ନିୟନ୍ତ୍ରଣ ନିୟମକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସରଳ କରିଛି। ସଂଶୋଧିତ ଢାଞ୍ଚା ଅନୁଯାୟୀ ନିବେଶ କ୍ଷେତ୍ର ଅଧିକ ସୁଗମ ହେବା ସହ କେତେକ ବିନିଯୋଗ ପ୍ରତିବନ୍ଧକକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି। ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ସାଧାରଣ ଏବଂ ଦୀର୍ଘକାଳୀନ ବିନିଯୋଗ ବର୍ଗକୁ କେନ୍ଦ୍ର ଓ ରାଜ୍ୟ ସିକ୍ୟୁରିଟିଜ୍ ପାଇଁ ଏକ ସୀମାବଦ୍ଧ ସମ୍ମିଶ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ନିବେଶ କ୍ଷେତ୍ର ଅଧିକ ସହଜ ତଥା ସୁଗମ ହେବା ସହିତ ନିବେଶକଙ୍କ ପାଇଁ ଅନୁପାଳନ ଆବଶ୍ୟକତା ମଧ୍ୟ ଏହାଦ୍ୱାରା ସୀମିତ ହେବ। ସଂଶୋଧିତ ନିୟମ ଲାଗୁ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ତାଙ୍କର ନେପାଳ ପ୍ରତିପକ୍ଷ ଶିଶିର ଖାନାଲଙ୍କ ସହ ଦ୍ୱିପକ୍ଷୀୟ ବୈଠକ କରିବେ। ଏ ସମ୍ପର୍କରେ ସୂଚନା ଦେଇ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଆପୋଷ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ସମେତ ବାଣିଜ୍ୟ, ପୁଞ୍ଜିନିବେଶ, ସଂଯୋଗୀକରଣ, ଶକ୍ତି ଏବଂ ଜନସମ୍ପର୍କ ଆଦି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ବୈଠକରେ ଆଲୋଚନା କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଶ୍ରୀ ଖାନାଲଙ୍କର ଏହି ତିନିଦିନିଆ ଗସ୍ତ ଭାରତ ନେପାଳ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବାରେ ସହାୟକ ହେବ। ଦୁଇ ଦେଶ ମଧ୍ୟରେ ଥିବା ବହୁବିଧ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଲାଗି ଭାରତ ଆଗ୍ରହୀ। ବିକାଶ କ୍ଷେତ୍ରରେ ସହଯୋଗ ଏବଂ ବାଣିଜ୍ୟ ଓ ପୁଞ୍ଜିନିବେଶ ସମେତ ଜନସମ୍ପର୍କ ଭଳି ପ୍ରସଙ୍ଗଗୁଡ଼ିକ ଆଜିର ଆଲୋଚନାରେ ସ୍ଥାନ ପାଇବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଶ୍ରୀ ଖାନାଲ ଗତକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତରେ ଅବସ୍ଥାପିତ ନେପାଳ ଦୂତାବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ନେପାଳ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ବେଶ୍ ଫଳପ୍ରଦ ହୋଇଛି।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ମାର୍କ ଯାଞ୍ଚ କରିବା ଏବଂ ପୁନଃ ମୂଲ୍ୟାୟନ ସମ୍ପର୍କିତ ଆବେଦନ ଲାଗି ସମୟସୀମାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ସିବିଏସ୍ଇ କହିଛି, ଏଥିଲାଗି ସମ୍ପୃକ୍ତ ଛାତ୍ରଛାତ୍ରୀ ନିଜ ନିଜ ଆବେଦନ ରବିବାର ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଦାଖଲ କରିପାରିବେ। ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ତଥା ଶିକ୍ଷାର୍ଥୀଙ୍କର ସ୍ୱାର୍ଥ ଦୃଷ୍ଟିକୁ ରଖି ଏହି ଅତିରିକ୍ତ ସମୟ ପ୍ରଦାନ କରାଯାଇଛି ବୋଲି ସିବିଏସ୍ଇ କହିଛି। ପୂର୍ବରୁ ଏହି ପ୍ରକ୍ରିୟା ଲାଗି ଆଜି ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ବିଶ୍ୱର ବିଭିନ୍ନ ରାଷ୍ଟ୍ର ଆର୍ଥିକ ଅନିଶ୍ଚିତତାର ସମ୍ମୁଖୀନ ହେଉଥିବା ବେଳେ ଭାରତ ଅଭିବୃଦ୍ଧି ସମ୍ପନ୍ନ ପ୍ରମୁଖ ଅର୍ଥନୀତି ଭାବରେ ପରିଗଣିତ ହେଉଛି। ଗତ ଆର୍ଥିକ ବର୍ଷରେ 7.7% ଜିଡିପି ଅଭିବୃଦ୍ଧି ଉପରେ ଆଲୋକପାତ କରି ଶ୍ରୀ ସିଂହ କହିଛନ୍ତି, ଏହି ସଫଳତା ଗତ 12 ବର୍ଷ ମଧ୍ୟରେ ପ୍ରତିଷ୍ଠା କରାଯାଇଥିବା ଭାରତୀୟ ଅର୍ଥନୀତିର ସ୍ଥିରତା ଏବଂ ଅନ୍ତର୍ନିହିତ ଶକ୍ତିକୁ ପ୍ରତିଫଳିତ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆର୍ଥିକ ଅଭିବୃଦ୍ଧିକୁ ନିରନ୍ତରତା, ଆତ୍ମବିଶ୍ୱାସ, ସ୍ଥିରତା, ନିର୍ଭରଯୋଗ୍ୟତା ସହିତ ସମନ୍ୱିତ କରିପାରିଛି। ରାଷ୍ଟ୍ର ନିର୍ମାଣ, ନବସୃଜନ, ଭିତ୍ତିଭୂମି ଏବଂ ଉଦ୍ୟୋଗ କ୍ଷେତ୍ର ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଦେଶକୁ ଆଗକୁ ନେବାରେ ସହାୟତା ପ୍ରଦାନ କରିଛି ବୋଲି ଶ୍ରୀ ସିଂ କହିଛନ୍ତି। ବିଶ୍ୱସ୍ତରରେ ଭାରତ ଏବେ ଏକ ଆତ୍ମବିଶ୍ୱାସୀ, ସ୍ଥିର ଏବଂ ସମ୍ମାନଜନକ ଅର୍ଥନୈତିକ ଶକ୍ତିରେ ପରିଣତ ହୋଇପାରିଛି। ଏହି ଅଭିବୃଦ୍ଧି ନୂତନ ସୁଯୋଗ ସୃଷ୍ଟି କରିବା ସହିତ 140 କୋଟି ଭାରତୀୟଙ୍କ ଆକାଂକ୍ଷାକୁ ସଶକ୍ତ କରିପାରିଛି। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 22 ଜଣ ଆହତ ହୋଇଛନ୍ତି। ଫିରୋଜପୁର ଫାଜଲିକା ସଡ଼କ ପଥରେ ଏକ ଯାତ୍ରୀବାହୀ ଗାଡ଼ି ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। 9 ଜଣ ଯାକ ମୃତକ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ବ୍ୟାସ ନଦୀରେ ଜଣେ ସମ୍ପର୍କୀୟଙ୍କ ଚିତାଭସ୍କ ବିସର୍ଜନ କରିବାକୁ ସେମାନେ ଗସ୍ତ କରିଥିଲେ। ଆହତଙ୍କୁ ଫିରୋଜପୁର ସିଭିଲ୍ ହସ୍କିଟାଲ ଏବଂ ଫରିଦକୋଟ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି। ଇସ୍ରାଏଲ ସମ୍ପର୍କରେ ସ୍ୱାଧୀନ ଭାବେ ନିଷ୍ପତ୍ତି ଗ୍ରହଣ କରିବା, ହର୍ମୁଜ୍ ପ୍ରଣାଳୀକୁ ଅବରୋଧ ମୁକ୍ତ କରିବା ଏବଂ ଜବତ ସମ୍ପତ୍ତିକୁ ମୁକ୍ତ କରିବାକୁ ଇରାନ୍ ଆମେରିକାକୁ ଆହ୍ୱାନ ଦେଇଛି। ଏକ ଟେଲିଭିଜନ ସାକ୍ଷାତକାରରେ ଇରାନ୍ର ସର୍ବୋଚ୍ଚ ନେତା ମୋଜୁତାବା ଖାମେନେଇଙ୍କ ସାମରିକ ପରାମର୍ଶଦାତା ମୋହସେନ ରେଜାଇ ଏହା କହିଛନ୍ତି। ସେ କହିଛନ୍ତି, ଆମେରିକା ଓ ଇରାନ୍ ମଧ୍ୟରେ ଆଲୋଚନା ଏବେ ଏକ ଅଚଳାବସ୍ଥାରେ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଅବସ୍ଥାକୁ ଭଙ୍ଗ କରିବାକୁ ପଡ଼ିବ। ଇରାନ୍ ସମ୍ପତ୍ତି ଏବଂ ହର୍ମୁଜ୍ ପ୍ରଣାଳୀ ମୁକ୍ତ କରାଗଲେ ହିଁ ଦୁଇପକ୍ଷ ମଧ୍ୟରେ ଚୁକ୍ତି ଅଗ୍ରଗତି କରିବ ବୋଲି ଶ୍ରୀ ରେଜାଇ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଏବଂ ଖାମେନେଇଙ୍କ ମଧ୍ୟରେ ସମ୍ଭାବ୍ୟ ବୈଠକ ସମ୍ଭାବନାକୁ ସେ ପ୍ରତ୍ୟାଖ୍ୟାନ କରିବା ସହିତ କହିଛନ୍ତି, ଉଭୟ ପକ୍ଷ ମଧ୍ୟରେ ଏବେ ଆଲୋଚନା ପ୍ରାଥମିକ ଅବସ୍ଥାରେ ରହିଛି। ଆଲୋଚନାକୁ ଗତିଶୀଳ କରିବାକୁ ହେଲେ ଶ୍ରୀ ଟ୍ରମ୍ପଙ୍କୁ ଅଚଳାବସ୍ଥା ଦୂର କରିବାକୁ ପଡ଼ିବ ବୋଲି ଶ୍ରୀ ରେଜାଇ କହିଛନ୍ତି। ଅନ୍ୟପକ୍ଷରେ ଗତ ଗୁରୁବାର ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଟ୍ରମ୍ପ କହିଥିଲେ, ଯଦି ଉଭୟ ପକ୍ଷଙ୍କ ମଧ୍ୟରେ ଚୁକ୍ତି ସମ୍ଭବ ହୁଏ ତେବେ ସେ ଇରାନ୍ର ସର୍ବୋଚ୍ଚ ନେତା ମୋଜୁତାବା ଖାମେନେଇଙ୍କ ସହ ସାକ୍ଷାତ କରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତ ଆମେରିକା ସାମରିକ ଅଧିକାରୀଙ୍କ ମଧ୍ୟରେ 29ତମ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ହାୱାଇଠାରେ ଅନୁଷ୍ଠିତ ଏହି ଆଲୋଚନାରେ ଆର୍ମି ଚିଫ୍ ଅଫ୍ ଷ୍ଟାଫ୍ ଷ୍ଟ୍ରାଟେଜୀ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏବଂ ଆମେରିକା ସେନାର ଡେପୁଟି କମାଣ୍ଡିଂ ଜେନେରାଲ ଲେଫ୍ଟନାଣ୍ଟ ଜେନେରାଲ ଜୋଏଲ ଭୋଏଲ ଅଂଶଗ୍ରହଣ କରିଥିଲେ। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ଅଧିକ ମଜବୁତ କରିବା, ପାରସ୍କରିକ କାର୍ଯ୍ୟଦକ୍ଷତା ବୃଦ୍ଧି, ବୃତ୍ତିଗତ ଆଦାନ ପ୍ରଦାନକୁ ସୁଦୃଢ଼ କରିବା, ସୁରକ୍ଷା ଆଧାରିତ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗରେ ସହଭାଗିତା ବୃଦ୍ଧି ଉପରେ ମତ ବିନିମୟ ହୋଇଛି। ଉଭୟ ପକ୍ଷ ରଣନୈତିକ ଭାଗିଦାରିତାକୁ ଅଧିକ ମଜବୁତ କରିବା ନେଇ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ଦେଶର ସୌରଶକ୍ତି କ୍ଷେତ୍ର 2.8 ଗିଗାୱାଟ୍ର ବୃଦ୍ଧି ପାଇ 155 ଗିଗାୱାଟ୍ରେ ପହଞ୍ଚିଛି ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶେଖାବତ କହିଛନ୍ତି, 40 ଲକ୍ଷରୁ ଅଧିକ ଘର ସୌରଶକ୍ତି ଦ୍ୱାରା ଆଲୋକିତ ହୋଇଛି। କୃଷି କ୍ଷେତ୍ରରେ ସୌରଶକ୍ତି ଉପଯୋଗ ଦ୍ୱିଗୁଣିତ ହେବା ସହ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶ୍ରୀ ଶେଖାବତ କହିଛନ୍ତି, ପ୍ରତ୍ୟେକ ଛାତକୁ ସୌରଚାଳିତ ଏବଂ ପ୍ରତ୍ୟେକ ଘରକୁ ଏକ ଶକ୍ତିକେନ୍ଦ୍ର ଭାବେ ପରିବର୍ତ୍ତନ କରିବା ସଂକଳ୍ପ ନେଇ ଭାରତ 500 ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଗୋଆର ମାର୍ଗାଓଠାରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ସନ୍ଧ୍ୟା 6:30 ଆରମ୍ଭ ହେବ। ସେମିଫାଇନାଲ ପର୍ଯ୍ୟାୟରେ ଭୁଟାନକୁ 1-0ରେ ପରାସ୍ତ କରି ଭାରତ ଫାଇନାଲରେ ପହଞ୍ଚିଛି। ଭାରତ ପୂର୍ବରୁ 5 ଥର

0: ଏହି ଟାଇଟଲ ହାସଲ କରିସାରିଛି। ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରଠାରେ ଭାରତ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଛି। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଭାରତ 42 ଓଭରରେ 2 ୱିକେଟ୍ ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଅଲରାଉଣ୍ଡର ମାନବ ସୁତାର ଏହି ମ୍ୟାଚ୍ ସହ ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଛନ୍ତି। 18 ବର୍ଷର କମ୍ ହକି ପୁରୁଷ ବର୍ଗ ଏସିଆ କପ୍ 2026 ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ଭାରତ ଓ ଜାପାନ ମଧ୍ୟରେ ଖେଳାଯିବ। ଜାପାନର କାକାମିଗାହାରାଠାରେ ଭାରତୀୟ ସମୟ ଅପରାହ୍ନ 3:30 ଏହି ମ୍ୟାଚ୍ ଆରମ୍ଭ ହେବ। ସେମିଫାଇନାଲ୍ ପର୍ଯ୍ୟାୟରେ ଭାରତ ପାକିସ୍ତାନକୁ 5-3 ଗୋଲ୍ରେ ପରାସ୍ତ କରିଥିଲା। ଜାପାନ ସେମିଫାଇନାଲ୍ରେ ମାଲେସିଆକୁ 8-1 ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। କେରଳମ୍ ଏବଂ ମାହେଠାରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଦେଶର ଉତ୍ତର ପୂର୍ବାଞ୍ଚଳ କର୍ଣ୍ଣାଟକ ତାମିଲନାଡୁ ପୁଡୁଚେରୀ ଏବଂ କରେକାଲ୍ଠାରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ତେଲଙ୍ଗାନା କୋଙ୍କଣ ଗୋଆ ମଧ୍ୟ ମହାରାଷ୍ଟ୍ର ରାୟଲସୀମା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପଠାରେ ମଧ୍ୟ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ସମେତ ବିହାର ଛତିଶଗଡ଼ ରାଜସ୍ଥାନର କେତେକ ଅଞ୍ଚଳରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର କେତେକ ଅଞ୍ଚଳ ଏବଂ ଉପକୂଳ ଆନ୍ଧ୍ରପ୍ରଦେଶର ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ଏଫ୍ପିଆଇ ନିବେଶ ନିୟନ୍ତ୍ରଣ ନିୟମକୁ ସରଳ କଲା ଆର୍ବିଆଇ। ନେପାଳ ପ୍ରତିପକ୍ଷଙ୍କ ସହ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର 9 ଜଣଙ୍କର ମୃତ୍ୟୁ। ଇରାନ୍ ସମ୍ପତ୍ତି ଏବଂ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ଆମେରିକା ସହ ଶାନ୍ତି ଆଲୋଚନା ଅଗ୍ରଗତି କରିବ ବୋଲି କହିଲା ଇରାନ୍। ଏବଂ ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I'm Saira Mujtaba with the midday news. The headlines. Reserve Bank of India simplifies rules for foreign portfolio investors in government securities to make investment in India easier. External Affairs Minister Dr. S. Jayashankar to hold talks with Nepal Foreign Affairs Minister Shishir Khanal in New Delhi this evening. CBSE extends last date for submission of applications for verification of marks and re-evaluation till tomorrow. In Punjab, at least 9 people killed after a vehicle collides with a truck on Firozpur Fazilka Road this morning. IMD issues red alert for very heavy rainfall over Keralam and Mahe till tomorrow. And in cricket, Shreyas Iyer replaces Suryakumar Yadav as India's new T20 international captain, Vaibhav Suryavanshi included in squad for first time. And now the news in detail. The Reserve Bank of India has simplified the rules governing investments by foreign portfolio investors or FPIs in government securities. The revised framework is aimed at making investments easier and reducing compliance requirements for foreign investors. More from our correspondent.
2: Under the revised framework, FPIs investing through the general route will get greater flexibility as certain investment restrictions have been removed. The RBI has also merged the existing general and long-term investment categories into a single limit for government securities and state government securities. For financial year 26-27, the investment limit for central government securities has been fixed at 4,62,490 crore for the first half of the year and 4,77,006 crore for the second half. For state government securities, the corresponding limits have been set at 1,53,043 crore and 1,64,242 crore respectively. The revised directions have come into effect immediately. Ankita Apte, Akashvani News, Mumbai.
1: External Affairs Minister Dr. S. Jayashankar will hold talks with Nepal Foreign Affairs Minister Shishir Khanal in New Delhi this evening. The Foreign Affairs Ministry of Nepal said that during the meeting, both sides will discuss matters of mutual interest with a view to enhancing cooperation across key sectors including trade, investment, connectivity, energy and people-to-people ties. Meanwhile, External Affairs Ministry spokesperson Randhir Jaiswal said, the visit will further strengthen the special partnership between India and

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ କହିଲେ ରାଜ୍ୟପାଳ। ଭୁବନେଶ୍ୱରଠାରେ ଦୁଇଦିନିଆ ଚିନ୍ତନ ଶିବିରକୁ କଲେ ଉଦ୍ଘାଟନ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକର ସଫଳତା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ନାମ ସଂଶୋଧନ ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ବିସ୍ତୃତ ସମ୍ବାଦ, ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗ।

0: ପ୍ରତିଯୋଗିତାରେ ଉନ୍ନତ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱରଠାରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ଚିନ୍ତନ ଶିବିର 2026କୁ ଉଦ୍ଘାଟନ କରି ରାଜ୍ୟପାଳ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ସଫଳତା ଦେଶ ଓ ବିଦେଶରେ ପ୍ରଶଂସା ସାଉଁଟୁଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ, ତୃଣମୂଳ ସ୍ତରରେ ପ୍ରତିଭାର ଅନ୍ୱେଷଣ ଓ ଜାତୀୟ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରି ରାଜ୍ୟ ଏକ ଅଗ୍ରଣୀ କ୍ରୀଡ଼ା ଗନ୍ତବ୍ୟସ୍ଥଳ ଭାବେ ନିଜକୁ ପରିଚିତ କରିପାରିଛି। ଚିରାଚରିତ ପ୍ରଥାରୁ ବାହାରି ଅଭିଜ୍ଞତାର ଶିକ୍ଷା ଗ୍ରହଣ କଲେ ନବସୃଜନର ଉଦ୍ଭାବନ ଓ କ୍ରୀଡ଼ା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସମ୍ଭବପର ହେବ। ଏହି ଚିନ୍ତନ ଶିବିର ତୃଣମୂଳ ସ୍ତରର କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ, ଆଧୁନିକ ପ୍ରଶିକ୍ଷଣ ପ୍ରଦାନ ଓ ଯୁବପିଢ଼ିଙ୍କୁ ରାଷ୍ଟ୍ରଗଠନ କାର୍ଯ୍ୟରେ ସାମିଲ କରିବା ପାଇଁ ଦୀର୍ଘକାଳୀନ କାର୍ଯ୍ୟଖସଡ଼ା ପ୍ରସ୍ତୁତରେ ସହାୟକ ହେବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶାକୁ ଦେଶର କ୍ରୀଡ଼ା କ୍ଷେତ୍ର ଭାବେ ଗଢ଼ିତୋଳିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଦେଶ ଏକ ବୈଶ୍ୱିକ କ୍ରୀଡ଼ା ମହାଶକ୍ତି ଦିଗରେ ଅଗ୍ରସର ହେଉଛି। ଏହି ଲକ୍ଷ୍ୟ ସଠିକ୍ ହେଲେ ଖେଳ ସଂସ୍କୃତିର ପ୍ରସାରରେ ଏହା ସହଯୋଗ ହୋଇପାରିବ। ଓଡ଼ିଶାର ବାସ୍ତବ ପ୍ରତିଭା ଗ୍ରାମାଞ୍ଚଳରେ ରହିଥାନ୍ତି। ପଡ଼ିଆରୁ ପୋଡିୟମ ପର୍ଯ୍ୟନ୍ତ ଦୂରତା ହ୍ରାସ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସୁରଜ କହିଛନ୍ତି।
1: ଏକ ଇକୋସିଷ୍ଟମ ମେ କେସେ ସ୍ପୋର୍ଟସ କେ ଲିଏ ଏକ ବିଚାର ହୋ, ସ୍ପୋର୍ଟସ କେ ଲିଏ ମନ୍ଥନ ହୋ, ଚିନ୍ତନ ହୋ, ୟେ ଚିନ୍ତନ ଶିବିର ମେ ହମ୍ ୟେ ଆନେ ବାଲେ ଦୋ ଦିନ ମେ ୟେ କରନେ ଜା ରହେ ହେଁ। 2036 का जो ओलंपिक होगा उसको मेजबानी करने का भी अवसर हमें प्राप्त होगा। हमें रोड मैप प्रस्तुत कर रहे हैं आने वाले समय में हम कैसे स्पोर्ट्स इकोसिस्टम को विश्व पटल पर एक बहुत बड़ा दृष्टि दे सकते हैं। उड़ीसा भी इस राष्ट्रीय दृष्टि में एक प्रमुख योगदानकर्ता होने पर बहुत गर्व करता है।
0: ଶିବିରରେ ସରକାର ତଥା ବିଭାଗର କାର୍ଯ୍ୟପନ୍ଥା ସମ୍ବନ୍ଧୀୟ ମାନସମନ୍ଥନ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଏସ୍ଡିଏମ୍ର ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୁରୀରେ ସଦ୍ୟ ସମାପ୍ତ ହୋଇଥିବା ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକର ସଫଳତା ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବିଭାଗୀୟ ମୁଖ୍ୟ କୃଷ୍ଣ ସ୍ୱରୂପ ବତ୍ସ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ଏନ୍ଡିଏମ୍ଏର ବିଭାଗୀୟ ମୁଖ୍ୟ ଶ୍ରୀ ବତ୍ସ କହିଛନ୍ତି, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଓଡ଼ିଶା ଶୂନ୍ୟ ଜୀବନହାନୀ ଲକ୍ଷ୍ୟ ହାସଲ କରିଛି। ବ୍ରିକ୍ସ ବୈଠକରେ ଜଳବାୟୁ ପରିବର୍ତ୍ତନର ମୁକାବିଲା, ଉନ୍ନତମାନର ଜ୍ଞାନକୌଶଳର ବ୍ୟବହାର ଏବଂ ତୃଣମୂଳ ସ୍ତରରେ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି କାର୍ଯ୍ୟକ୍ରମ ରାଜ୍ୟର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ଲୋକଲୋଚନକୁ ଆଣିଛି। ଚଳିତ ବର୍ଷ ଓଡ଼ିଶା ଓ ସମଗ୍ର ଦେଶରେ ଏଲ୍ ନିନୋର ପ୍ରଭାବ କମ୍ ରହିବ ବୋଲି ଶ୍ରୀ ବତ୍ସ କହିଛନ୍ତି।
2: ଏଲ୍ ନିନୋ କା ହେ ୱୋ ପ୍ରଭାବ ଇସ୍ ସାଲ୍ ଦେଖନେ କୋ ମିଲ୍ ସକ୍ତା ହେ। ଏଲ୍ ନିନୋ କା ଜୋ ପ୍ରଭାବ ଆତା ହେ ତୋ ଉସମେ ଏକ ଔର ଦୂସରୀ ଚିଜ ହୋତୀ ହେ ଇଣ୍ଡିଆନ ଓସନ ଡାଇପୋଲ IOD। ତୋ IOD ଜୋ ହୋତା ହେ ୱୋ ଏଲ୍ ନିନୋ କେ ପ୍ରଭାବ କୋ କମ୍ କରତା ହେ। ଇସଲିଏ ପୁରି ତରହ ସେ ୟେ ନହିଁ କହା ଜା ସକ୍ତା ହେ କି ଏଲ୍ ନିନୋ କା ନିଶ୍ଚିତ ପ୍ରଭାବ ପଡ଼େଗା। ୱୋ ପ୍ରଭାବ ପଡ ସକ୍ତା ହେ ଔର ଉସକେ ପ୍ରଭାବ ମେ କମି ବି ଆ ସକ୍ତା।
0: ବ୍ରିକ୍ସ ସମ୍ମିଳନୀରେ ମୁଖ୍ୟତଃ ଛଅଟି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି। ଓଡ଼ିଶା ଗତ 10 ବର୍ଷ ମଧ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି ବିଶ୍ୱରେ ପ୍ରଶଂସା ସାଉଁଟିଛି। ବିପର୍ଯ୍ୟୟ ସମ୍ପର୍କିତ ପୂର୍ବାନୁମାନକୁ ଆହୁରି ସଠିକ୍ କରିବା ଉପରେ ବୈଠକରେ ପ୍ରାଧାନ୍ୟ ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ପାଟିଲ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ବ୍ଲକ ଓ ତହସିଲର ମୂଳ ଓଡ଼ିଆ ନାମ ସଂଶୋଧନ ଉପରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଗଠିତ ବିଶେଷଜ୍ଞ କମିଟିର ଦ୍ୱିତୀୟ ବୈଠକରେ 50ରୁ ଅଧିକ ସ୍ଥାନର ନାମକୁ

ସେଗୁଡ଼ିକର ମୂଳ ଓଡ଼ିଆ ଉଚ୍ଚାରଣ ଏବଂ ଐତିହାସିକ ପରିଚୟ ଅନୁଯାୟୀ ପରିବର୍ତ୍ତନ କରିବାକୁ ସୁପାରିଶ କରାଯାଇଛି। କମିଟିର ସୁପାରିଶ ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ା କନ୍ଧମାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ା ଭାବେ ନାମକରଣ କରିବାକୁ ପ୍ରସ୍ତାବ ରହିଛି। ସେହିପରି ନିମାପଡ଼ା ଉମରକୋଟ ବୌଦ୍ଧଗଡ଼ା ରାଉରକେଲା ତାଳଚେର ଏବଂ ସୋରା ପ୍ରଭୃତି ନାମକୁ ମଧ୍ୟ କମିଟି ସଂଶୋଧନ କରିଛି। ଗଞ୍ଜାମ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ସହର ଓ ବ୍ଲକର ନାମକୁ ମଧ୍ୟ ସଂଶୋଧନ କରିବାକୁ କମିଟି ପକ୍ଷରୁ ସହମତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଅଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଆକାଶବାଣୀର ନବବର୍ଷ ପୂର୍ତ୍ତି ପାଳିତ ହୋଇଯାଇଛି। ଏହି ଅବସରରେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆର୍ପିଏଫ୍ କମାଣ୍ଡାଣ୍ଟ ଯୋଗଦେଇ କହିଛନ୍ତି, ସୂଚନା ଓ ପ୍ରସାରଣ କ୍ଷେତ୍ରରେ ଆକାଶବାଣୀର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସ୍ୱାସ୍ଥ୍ୟ ସଚେତନତା ସହିତ ଦୂରଦୂରାନ୍ତରେ ବସବାସ କରୁଥିବା ଜନସାଧାରଣଙ୍କୁ ନିରନ୍ତର ସେବା ଯୋଗାଇ ଦେବାରେ ଆକାଶବାଣୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଡିଜିଟାଲ୍ ଯୁଗରେ ଆକାଶବାଣୀ ଆଜି ମଧ୍ୟ ଦେଶର ସବୁଠାରୁ ଲୋକପ୍ରିୟ ଗଣମାଧ୍ୟମର ଭୂମିକା ନିର୍ବାହ କରୁଛି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। କଟକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ ଓ ପୋଲିଓ ନିରାକରଣ ସଚେତନତା ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କାର୍ଯ୍ୟକ୍ରମରେ ଯୋଗଦେଇ ପାଣି ଜମୁଥିବା ସ୍ଥାନଗୁଡ଼ିକୁ ଶୁଖିଲା ରଖିବା ତଥା ଡ୍ରାଏ ଡେ ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଶ୍ରୀ ସିନ୍ଦେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗାଁ କଲ୍ୟାଣ ସମିତି ଓ ପଞ୍ଚାୟତ ସଦସ୍ୟଙ୍କୁ ନେଇ ସଚେତନତା ସଭା ଆୟୋଜନ କରିବା ଉପରେ ବୈଠକରେ ମତ ପ୍ରକାଶ ପାଇଥିଲା। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କର ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶମୂଳକ ଉପଲବ୍ଧି ଓ ଜନଭାଗିଦାରୀ କାର୍ଯ୍ୟକ୍ରମ ଉପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 12 ତାରିଖରୁ ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି ଅବସରରେ ଆୟୁଷ୍ମାନ ବୟବନ୍ଦନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ସୁଭଦ୍ରା ଶକ୍ତି ସମାବେଶ ଓ ବିଭିନ୍ନ ଯୋଜନାର ହିତାଧିକାରୀ ସହାୟତା ରାଶି ପ୍ରଦାନ କରାଯିବ। ସରକାରୀ ଯୋଜନାର ଲାଭ, ହିତାଧିକାରୀଙ୍କ ଯୋଗ୍ୟତା ଏବଂ ଆବେଦନ ପ୍ରକ୍ରିୟା ସମ୍ପର୍କରେ ପୁସ୍ତକ ଏବଂ ସୂଚନା ସାମଗ୍ରୀ ଲୋକମାନଙ୍କ ମଧ୍ୟରେ ବଣ୍ଟନ ମଧ୍ୟ କରାଯିବ ବୋଲି ଜଣାପଡ଼ିଛି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ଟ୍ରଫି 2.0କୁ ସାଂସଦ ଭର୍ତ୍ତୃହରି ମହତାବ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଜୋନ୍ସ୍ତରୀୟ କବାଡ଼ି ପ୍ରତିଯୋଗିତା 2026ର ପ୍ରଥମ ସଂସ୍କରଣ ଆଜି ଆରମ୍ଭ ହୋଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ 23ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ଉପକୂଳ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପର୍ଯ୍ୟନ୍ତ ଗୁଳୁଗୁଳି ଲାଗି ରହିବ। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ କହିଲେ ରାଜ୍ୟପାଳ। ଭୁବନେଶ୍ୱରଠାରେ ଦୁଇଦିନିଆ ଚିନ୍ତନ ଶିବିରକୁ କଲେ ଉଦ୍ଘାଟନ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକର ସଫଳତା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ନାମ ସଂଶୋଧନ ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆମ ଭିତରେ ଏମିତି ଅନେକ ଦିବ୍ୟାଙ୍ଗ ଅଛନ୍ତି ଯେଉଁମାନେ କି ଭିନ୍ନ ଭିନ୍ନ କାମରେ ନିଜକୁ ନିୟୋଜିତ କରି ସେମାନଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଛଡ଼ା ଏବେ ସମାଜର ଦୃଷ୍ଟିଭଙ୍ଗୀ ବହୁତ ବଦଳିଗଲାଣି। ପରିବାର ହେଉ ଅବା ସମାଜ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ସହାୟତାର ହାତ ବଢ଼ାଉଛନ୍ତି। ଏଥିପାଇଁ ସରକାରୀ ଯୋଜନା ଏବଂ ଆଇନ ମଧ୍ୟ ରହିଛି ଯାହାର ସହାୟତା ନେଇ ସେମାନେ ଆଗକୁ ବଢ଼ିପାରୁଛନ୍ତି। ସେଥିପାଇଁ ଆଜିର ଆଲୋଚନା ରହିଛି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ସୁରକ୍ଷା ଆଇନ। ଏହି ବିଷୟରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଆଇନଜୀବୀ ସୁଜାତା ଜେନା, ତାଙ୍କୁ ଭେଟୁଛନ୍ତି ସୁପର୍ଣ୍ଣା ଦତ୍ତ।
1: ଆଜ୍ଞା ନମସ୍କାର।
2: ନମସ୍କାର।
1: ଆଜି ଯେଉଁ ଆମର ଆଲୋଚନା ରହିଛି ଦିବ୍ୟାଙ୍ଗଙ୍କ ପାଇଁ ଆଇନ, ତ ଆପଣ ପ୍ରଥମେ କୁହନ୍ତୁ ଦିବ୍ୟାଙ୍ଗ କହିଲେ ଆମେ କାହାକୁ ବୁଝିବା?
2: ଦିବ୍ୟାଙ୍ଗ କହିଲେ ସାଧାରଣ ଭାବେ ପ୍ରତ୍ୟେକ ମଣିଷର ଯେଉଁ ଅଙ୍ଗ ଗୁଡ଼ିକ ଅଛି ସେ ଅଙ୍ଗରେ କୌଣସି ଯଦି ଖୁଣ ଥାଏ, ଯଥା ମନେ କରନ୍ତୁ ଜଣଙ୍କର ଦୃଷ୍ଟି ଶକ୍ତି ବାଧିତ, ତାର ଶ୍ରବଣ ଶକ୍ତି ନାହିଁ ବା ତାର କହିବାର ଶକ୍ତି ନାହିଁ, ଏହିପରି ଲୋକମାନଙ୍କୁ ଆମେ ଦିବ୍ୟାଙ୍ଗ ବୋଲିକି କହିଥାଉ। କିନ୍ତୁ ଆପଣ ଯେତେବେଳେ ଆଇନ ବ୍ୟବସ୍ଥା କଥା କହୁଛନ୍ତି, 1995 ମସିହାରେ ମଧ୍ୟ ଗୋଟେ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ଗୋଟେ ଆଇନର ବ୍ୟବସ୍ଥା ଥିଲା। ସେତେବେଳେ 7 ପ୍ରକାରର ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ସେଇମାନଙ୍କ ପାଇଁ ଆଇନରେ ବ୍ୟବସ୍ଥା କରାଯାଇଥିଲା। ଦେଖାଗଲା ସମୟକ୍ରମେ ଯେ ନାଇଁ, ଦିବ୍ୟାଙ୍ଗମାନଙ୍କର 19 ପ୍ରକାର ଦିବ୍ୟାଙ୍ଗ ଚିହ୍ନଟ କରାଯାଇଛି।
1: ଆଚ୍ଛା,
2: ଆପଣଙ୍କର ଇଣ୍ଟେଲେକ୍ଚୁଆଲ ଯୋଉଟା କହନ୍ତି ମାନେ ମାନସିକ ଅଟିଜିମ, ଆପଣଙ୍କର ଯୋଉ ଲୋକମୋଟୋ ଯୋଉଟା ଆପଣ ଗୋଡ଼ ହାତ ଭାଙ୍ଗି ଯାଇଛି ବା ଗୋଡ଼ ନାହିଁ ବା ହାତ ନାହିଁ, ଏହିପରି ଭାବରେ ବିଭିନ୍ନ ପ୍ରକାର 19 ପ୍ରକାରର ଚିହ୍ନଟ କରାଯାଇଛି, ଯୋଉଟାକି 2017 ମସିହାରେ ସେ ଆଇନଟି ଆସିଛି ସେଇ ଦିବ୍ୟାଙ୍ଗମାନଙ୍କ ପାଇଁ ସେଟା ଉଦ୍ଦିଷ୍ଟ।
1: ତ ଆପଣ କହିଲେ ଯେ ଏମାନଙ୍କୁ ଆମେ ଦିବ୍ୟାଙ୍ଗ ବୋଲି ବୁଝିବା, ତେବେ ଅନେକ ସମୟରେ କ'ଣ ହୁଏ ନା ଏଇ ଦିବ୍ୟାଙ୍ଗମାନେ ସମାଜରେ ବା ପରିବାରରେ ଅବହେଳିତ ହୋଇଥାନ୍ତି, ସେଥିପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଗଲା, ତେବେ ସେଇ ଆଇନ ଗୁଡ଼ିକ କ'ଣ ସେ ବିଷୟରେ କୁହନ୍ତୁ। ତ
2: ଆମର ଯୋଉଟା ଦିବ୍ୟାଙ୍ଗମାନଙ୍କ ନିମନ୍ତେ ଆଇନ ଯୋଉଟା ଅଛି, ମୁଁ ବର୍ତ୍ତମାନ କହୁଥିଲି, ଏଟା ହବା ପଛରେ ଗୋଟେ ମଧ୍ୟ ଗୋଟେ ଇତିହାସ ଅଛି, ଯଥା ଆମ

0: ଯୋଉ 2006 ମସିହାରେ ସଂଯୁକ୍ତ ରାଷ୍ଟ୍ରରେ ଗୋଟେ ସମ୍ମିଳନୀ କରାଯାଇଥିଲା, ସେ ସମ୍ମିଳନୀରେ ଭାରତବର୍ଷ ମଧ୍ୟ ଉପସ୍ଥିତ ଥିଲା ଏବଂ ସେହି ସମ୍ମିଳନୀରେ କଥା ହେଲା ଯେ ଆମର ଯୋଉ ପୃଥିବୀ ପୃଷ୍ଠରେ ବିଭିନ୍ନ ଦେଶରେ ଦିବ୍ୟାଙ୍ଗମାନେ ଅଛନ୍ତି, ସେହି ଦିବ୍ୟାଙ୍ଗମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ, ତାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ମିଶାଇବା ପାଇଁ ତାଙ୍କ ପାଇଁ କିଛି ଗୋଟେ ବିଶେଷ ଆଇନ କରାଯିବା ଦରକାର, ଯୋଉଟାରେ ଭାରତବର୍ଷ ମଧ୍ୟ ସ୍ୱାକ୍ଷର କରିଥିଲା ଏବଂ ତଦନୁଯାୟୀ 2016 ମସିହାରେ ଆଇନଟି ଆସିଛି। 2016 ମସିହାରେ ଦିବ୍ୟାଙ୍ଗଙ୍କର ଅଧିକାର ସମ୍ବନ୍ଧରେ ଗୋଟେ ଆଇନ ଅଣାଗଲା। ସେ ଆଇନରେ ଯୋଉ ପ୍ରକାର ସବୁ ବ୍ୟବସ୍ଥା ରହିଛି ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରାଯିବାର, ତେଣୁ ମେଡିକାଲ ଅଫିସର ଯୋଉଟା ଥିଲା ସଦର ମହକୁମାରେ, ସିଏ ହିଁ ସାର୍ଟିଫିକେଟ୍ ଦେବେ ଯେକୌଣସି ବ୍ୟକ୍ତି ସେ ଦିବ୍ୟାଙ୍ଗ କି ନୁହେଁ। ଯଦି ଦିବ୍ୟାଙ୍ଗ ତାଙ୍କର ପରସେଣ୍ଟେଜ୍ ଅଫ୍ ଦିବ୍ୟାଙ୍ଗ କେତେ, ବେଞ୍ଚ ମାର୍କ ଯୋଉଟା ଆମର କରାହେଇଛି ମିନିମମ୍ ଅତି କମ୍ରେ 40% ଦିବ୍ୟାଙ୍ଗ ଯଦି ତାଙ୍କର ଡେଫିସିଏନ୍ସି
1: ଜଣାଗଲା ଯଦି
0: ତାପରେ ଯାଇ ଆପଣ ଦିବ୍ୟାଙ୍ଗ ବୋଲି ଚିହ୍ନଟ ହେବେ ଏବଂ ତଦନୁଯାୟୀ ଆମର ଯୋଉ ମେଡିକାଲ ଅଫିସର ସିଏ ଆପଣଙ୍କୁ ସାର୍ଟିଫିକେଟ୍ ଦେବେ, ସେହି ସାର୍ଟିଫିକେଟ୍ ଉପରେ ବେସ୍ କରିକି ଆପଣ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ଥିବା ସମସ୍ତ ସୁବିଧା ସୁଯୋଗ ପାଇବେ।
1: ଏହି ଆଇନଟି ହେବା ଦ୍ୱାରା ସେମାନଙ୍କର କ'ଣ ସୁବିଧା ହେଲା?
0: ଏଇଟା ଆଇନଟି ହେବା ଫଳରେ କ'ଣ ହେଲା ନା, ପ୍ରଥମତଃ ପିଲାମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସୁବିଧାରେ ଏବଂ ବିନା ଖର୍ଚ୍ଚରେ ସେମାନଙ୍କୁ ପାଠ ପଢ଼ାଇବାର ବ୍ୟବସ୍ଥା କରାଗଲା ସମସ୍ତ ସରକାରୀ ସ୍କୁଲ ଏବଂ ବେସରକାରୀ ସ୍କୁଲରେ ମଧ୍ୟ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ମଧ୍ୟ ରହିଛି।
1: ଏ ଯୋଉ ଆପଣ କହିଲେ ଯେ ଶିକ୍ଷା କ୍ଷେତ୍ରରେ ଏହି ପିଲାମାନଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରାଗଲା, ସେସବୁ କ'ଣ, ସେ ବିଷୟରେ ଟିକେ କୁହନ୍ତୁ ତ।
0: ସେମାନଙ୍କର ପାଠ ପଢ଼ିବା ପାଇଁ ଯାହା ଆବଶ୍ୟକ ବହି ଖାତାଠୁ ଆରମ୍ଭ କରି ସେମାନଙ୍କର ଯୋଉ ଦିବ୍ୟାଙ୍ଗ ଯୋଉଟା ତାଙ୍କର ଚିହ୍ନଟ ହେଲା, କୋଉ ପ୍ରକାରର ସେମାନଙ୍କର ଡେଫିସିଏନ୍ସି ଯୋଉଟା ଆମେ କହିବା କୋଉ ପ୍ରକାର ଅଛି, ମନେ କରନ୍ତୁ ଜଣେ ଦୃଷ୍ଟି ବାଧିତ,
1: ଆଜ୍ଞା,
0: ତାଙ୍କ ପାଇଁ ବ୍ୟବସ୍ଥା ଅଲଗା ହବ, ଜଣେ ଶ୍ରବଣ ଶକ୍ତି ନାହିଁ ବା କହିପାରୁନି ତା ପାଇଁ ଅଲଗା ବ୍ୟବସ୍ଥା ହବ, ଏବଂ ଜଣେ ମନେ କରନ୍ତୁ ହାତ ଗୋଡ ଚାଲୁନି ତା ପାଇଁ ଅଲଗା ବ୍ୟବସ୍ଥା ହବ। ତେଣୁ ଏଗୁଡ଼ିକ ଚିହ୍ନଟ କରି ସେମାନଙ୍କୁ ସେହି ପ୍ରକାରର ପାଠ ପଢ଼ା ପାଇଁ ଯୋଗାଇ ଦିଆଯିବ ଯାହା ତାଙ୍କର ଆବଶ୍ୟକ ଉପକରଣ ବା ଆବଶ୍ୟକ ଜିନିଷପତ୍ର ଯୋଗାଇ ଦିଆଯିବ।
1: ପରୀକ୍ଷା ଦେବା ପାଇଁ କ'ଣ ବ୍ୟବସ୍ଥା ରହିଛି?
0: ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ସେମାନଙ୍କର ଯୋଉ ଭାବରେ ମୁଁ ଯେମିତି କହିଲି ଦୃଷ୍ଟିବାଧିତ ସେ ଲେଖିପାରିବନି, ସେଥିପାଇଁ ତା ପାଇଁ ଆଉ ଜଣେ ତା ପାଇଁ ଲେଖିବ, ସେ କହିବ ଆଉ ଜଣେ ଲେଖିବ। ସେମିତି ଇଣ୍ଟେଲେକ୍ଚୁଆଲି ଯୋଉଟା ଆମେ କହୁଛୁ ଜ୍ଞାନର ପରିସରଟା କମ୍, ସେଇ ଜାଗାରେ ମଧ୍ୟ ତାଙ୍କ ପାଇଁ ଅନ୍ୟ ବ୍ୟବସ୍ଥା କରାଯିବ। ତେଣୁ ଏମାନଙ୍କ ପାଇଁ ଯେହେତୁ ଦିବ୍ୟାଙ୍ଗ ସେମାନଙ୍କ ପାଇଁ ବ୍ୟବସ୍ଥା ଅନ୍ୟ ଭାବରେ କରିବାକୁ ପଡ଼ିବ, ତେଣୁ ସରକାର ମଧ୍ୟ ଏ ପାଇଁ ପଦକ୍ଷେପ ନେବେ ସବୁ ସ୍କୁଲ କଲେଜ ମାନଙ୍କରେ ସେମାନଙ୍କର ପାଠପଢ଼ାର ବ୍ୟବସ୍ଥା କରାଇବା ପାଇଁ।
1: ଯେତେବେଳେ ଯାତାୟାତ କରୁଛନ୍ତି ଯାନବାହନ ମାନଙ୍କରେ ସେମିତି କିଛି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି କି?
0: ସେମାନଙ୍କର ଏପର୍ଯ୍ୟନ୍ତ ସ୍ୱତନ୍ତ୍ର ବ୍ୟବସ୍ଥା ତ ଧୀରେ ଧୀରେ ହେଉଛି, କାରଣ ସେମାନେ ଯିଏ ଚାଲିପାରିବନି ତାହେଲେ ସେ ଯୋଉ ହ୍ୱିଲ୍ ଚେୟାରରେ ଯିବ, ହ୍ୱିଲ୍ ଚେୟାର ପାଇଁ ଗୋଟେ ରାମ୍ପ ଦରକାର ହ୍ୱିଲ୍ ଚେୟାରଟି ଉପରକୁ ଯିବା ପାଇଁ। ବର୍ତ୍ତମାନ କହିଲେଣି ଆପଣଙ୍କର ବସ୍, ଏୟାରପୋର୍ଟ, ଟ୍ରେନ୍ ସବୁ ଜାଗାରେ ସେମାନଙ୍କର ଯାତାୟାତ କେମିତି ସୁବିଧାରେ କରିବେ, ତାଙ୍କର ଯାହା ଆବଶ୍ୟକ ସେ ବ୍ୟବସ୍ଥା କରାଯିବ ଏବଂ ଧୀରେ ଧୀରେ ସେଟା ମଧ୍ୟ ବ୍ୟବସ୍ଥା ହେଉଛି।
1: ଆମେ ବି ଏମିତି ଅନେକ କ୍ଷେତ୍ରରେ ଦେଖୁଛୁ ଯେ ଏ ଦିବ୍ୟାଙ୍ଗ ମହିଳାମାନେ ସେମାନେ ଉଚ୍ଚ ଶିକ୍ଷିତ ମଧ୍ୟ ହୋଇପାରୁଛନ୍ତି, ତ ଚାକିରି କ୍ଷେତ୍ରରେ ସେମାନଙ୍କ ପାଇଁ ସେମିତି କିଛି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି କି?
0: ଚାକିରି କ୍ଷେତ୍ରରେ ସେମାନଙ୍କର ସ୍ଥାନ ସଂରକ୍ଷଣ କରାଯାଇଥିଲା, ଆଗରୁ 3% ଥିଲା ଏବେ ସେଟା 4% ହେଇଛି, ଏବଂ ସେମାନଙ୍କ ପାଇଁ ଗୋଟେ ସ୍ପେଶାଲ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ, ଯେଉଁମାନେ ଦିବ୍ୟାଙ୍ଗ ସେହି ସ୍ପେଶାଲ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ସେମାନଙ୍କର ନାମ ପଞ୍ଜୀକରଣ କରିବେ ତାଙ୍କର ଚାକିରି ବ୍ୟବସ୍ଥା ପାଇଁ, ସେମାନେ କେମିତି ତାଙ୍କ କାର୍ଯ୍ୟକ୍ଷେତ୍ରରେ ଭଲରେ କାମ କରିବେ ସେଟା ମଧ୍ୟ ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ କୁହାଯାଇଛି। ମହିଳାମାନଙ୍କ ପାଇଁ କୁହାଯାଇଛି ମହିଳା ଏବଂ ଶିଶୁମାନଙ୍କ ଭିତରେ ସମାନ ଅଧିକାର ସେମାନଙ୍କୁ ଦିଆଯିବ, ଯେଉଁମାନେ ମହିଳା ଏବଂ ଶିଶୁ ଦିବ୍ୟାଙ୍ଗ ସେମାନେ ମଧ୍ୟ ସମାନ ଅଧିକାର କେମିତି ପାଇବେ ତାକୁ ମଧ୍ୟ ଦୃଷ୍ଟିରେ ରଖାଯିବ।
1: ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ କ'ଣ ସବୁ ବ୍ୟବସ୍ଥା ରହିଛି?
0: ତାଙ୍କୁ କୁହାଯାଇଛି ଆଇନରେ ରହିଛି ଯେ ସରକାର ପ୍ରତ୍ୟେକ ହସ୍ପିଟାଲରେ ଦିବ୍ୟାଙ୍ଗମାନଙ୍କୁ ସୁବିଧାରେ, ସହଜରେ ଏବଂ ବିନା ଖର୍ଚ୍ଚରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ। ଦିବ୍ୟାଙ୍ଗମାନେ ତାଙ୍କର ସାର୍ଟିଫିକେଟ୍ ଦେଖାଇଲେ ସେଟା ସେମାନେ ତାର ସୁବିଧା ସୁଯୋଗଟା ପାଇପାରିବେ।
1: ଏ ଯୋଉ ଦିବ୍ୟାଙ୍ଗମାନେ ଆତ୍ମନିଯୁକ୍ତି ପାଇବା ପାଇଁ ସେମିତି କିଛି ସ୍ୱତନ୍ତ୍ର ବ୍ୟବସ୍ଥା ତାଙ୍କ ପାଇଁ ରହିଛି କି?
0: ଆଇନରେ ରହିଛି ଯେ ସରକାର ସେମାନଙ୍କୁ ଯୋଉ ଆତ୍ମନିଯୁକ୍ତି କରିବା ପାଇଁ, ସମସ୍ତେ ତ ପାଠ ପଢି ଉଚ୍ଚ ଶିକ୍ଷିତ ନୁହନ୍ତି, ପାଠ ପଢ଼ିଲେ ମଧ୍ୟ ସବୁବେଳେ ଚାକିରି ଯେ ପାଇବେ ତାର ନାହିଁ, କିନ୍ତୁ ଆତ୍ମନିଯୁକ୍ତି କରିବା ପାଇଁ ଭୋକେସନାଲ ଟ୍ରେନିଂ ମାଧ୍ୟମରେ ଯାହାର ଯେଉଁଥିରେ ଏକ୍ସପର୍ଟାଇଜ୍ ଅଛି ସେଟାକୁ ଦୃଷ୍ଟିରେ ରଖି ସେମାନଙ୍କୁ ସେହି ଅନୁସାରେ ଟ୍ରେନିଂ ଦିଆ

0: କଲେ ସେମାନେ ନିଜେ ନିଜର ଗୁଜୁରାଣ ମେଣ୍ଟାଇ ପାରିବେ।
1: ଯୋଉ ଦିବ୍ୟାଙ୍ଗ ମହିଳାମାନଙ୍କର କେହି ନାହାନ୍ତି ତ ସେମାନଙ୍କୁ ଥଇଥାନ କରିବା ପାଇଁ କଣ ବ୍ୟବସ୍ଥା ସବୁ କରାଯାଇଛି?
0: ଦିବ୍ୟାଙ୍ଗ ମହିଳା ବା ପୁରୁଷ ବା ଛୁଆ ସେମାନଙ୍କର ଯଦି କେହି ନାହାନ୍ତି ପରିବାରରେ ଅନ୍ୟମାନେ କେହି ତାଙ୍କୁ ଅଣଦେଖା କରାଯାଉଛି, ଏ ବିଷୟରେ ଆପଣ ସମାଜର ଯେକୌଣସି ଲୋକ ବା ଯେକୌଣସି ଅନୁଷ୍ଠାନ ଭଲ୍ୟୁଣ୍ଟାରୀ ଅର୍ଗାନାଇଜେସନ ଯୋଉଟା କହୁଛନ୍ତି ଭଲ୍ୟୁଣ୍ଟାରୀ ଅର୍ଗାନାଇଜେସନ ଏ ବିଷୟରେ ନିକଟସ୍ଥ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ପାଖରେ ଜଣାଇବେ। ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଯଦି ସେଥିରେ ଜାଣିବାକୁ ପାଇବେ ଇନଫର୍ମେସନ ପାଇଲେ ଯେ ଏମିତି ଗୋଟେ କୋଉ ଜାଗାରେ ଦିବ୍ୟାଙ୍ଗ ଅବହେଳିତ ନିଷ୍ପେଷିତ ଏଇ ଅବସ୍ଥାରେ ରହିଛି, ତାହେଲେ ତାକୁ ଉଦ୍ଧାର କରିବା ପାଇଁ ସେ ପୋଲିସର ସାହାଯ୍ୟ ନେଇପାରିବେ ବା ଅନ୍ୟ କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଥ୍ରୁରେ ସେମାନଙ୍କୁ ତାଙ୍କୁ ମଧ୍ୟ ଉଦ୍ଧାର କରି ଆମର ଯୋଉଟା ଗଭର୍ଣ୍ଣମେଣ୍ଟର ଯୋଉ ପ୍ରୋଟେକ୍ଟିଭ ହୋମ୍ ଯୋଉଗୁଡ଼ା ରହିଛି ସେଥିରେ ଥଇଥାନ କରିପାରିବେ ବା ତାଙ୍କର ଡାକ୍ତରଙ୍କ ପାଖରେ ତାଙ୍କର ସ୍ୱାସ୍ଥ୍ୟର କିଛି ଅସୁବିଧା ଥାଏ ତାହା ମଧ୍ୟ ସେ ସେଠି ଦେଖେଇକିରି ତାର ବ୍ୟବସ୍ଥା କରିବେ।
1: ଅନେକ ସମୟରେ ଦେଖାଯାଏ ଯେ ଘରର ଚାରିକାନ୍ଥ ମଧ୍ୟରେ ଥାଇ ସେହି ଦିବ୍ୟାଙ୍ଗ ବ୍ୟକ୍ତିଟି ଅବହେଳାର ଶିକାର ହୁଏ ଏବଂ ତାକୁ ମାନସିକ ଓ ଶାରୀରିକ ନିର୍ଯାତନା ମଧ୍ୟ ସହିବାକୁ ପଡିଥାଏ, ସେ କ୍ଷେତ୍ରରେ କଣ ସବୁ ଆଇନରେ ବ୍ୟବସ୍ଥା ରହିଛି?
0: ସେଠି ଲେଖାହେଇଛି ଯେ ଯଦି କୌଣସି ଦିବ୍ୟାଙ୍ଗ କ୍ରିମିନାଲ ଆସଲ୍ଟ ହଉ ବା ଯେମିତି କହିଲେ ତାକୁ କନଫାଇନମେଣ୍ଟ ବା ତାଙ୍କୁ ଗୋଟେ ଘର ଭିତରେ ଆବଦ୍ଧ କରି ରଖାଯାଇଛି, ବେଡି ପକେଇକି ରଖୁଛନ୍ତି, ନିର୍ଯାତନା ଦଉଛନ୍ତି, ଖାଇବା ପିଇବାକୁ ଦଉନାହାନ୍ତି, ଏ କ୍ଷେତ୍ରରେ ମୁଁ ଯେମିତି କହିଲି ଯେ ଆପଣଙ୍କର ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଯୋଉ ଅଛନ୍ତି ତାଙ୍କୁ ଜଣେଇଲେ ସିଏ ତାଙ୍କର ଥଇଥାନର ବ୍ୟବସ୍ଥା କରିବେ ଏବଂ ଆବଶ୍ୟକ ସ୍ଥଳେ ଯଦି ଦେଖିଲେ ଯେ ସେ କୌଣସି ତାଙ୍କ ଉପରେ କୌଣସି ପ୍ରକାର ଆକ୍ରମଣ କରାଯାଇଛି ତାହେଲେ ସେ ବ୍ୟକ୍ତିଙ୍କ ନାଁରେ କେସ୍ ଦେବା ପାଇଁ ମଧ୍ୟ ପୋଲିସକୁ ମଧ୍ୟ କହିପାରିବେ, ଯୋଉଟାକି କେବଳ ଆମର ଯୋଉ ଜିଲ୍ଲା ଦୌରା ଜଜ୍ଙ୍କ ନିକଟରେ ଏହି ଦିବ୍ୟାଙ୍ଗମାନଙ୍କୁ ଯଦି କୌଣସି ପ୍ରକାର ନିର୍ଯାତନା ଦିଆଯାଇଥାଏ ତାହା ସେଠି ହିଁ ବିଚାର କରାହବ, ସେଟା ମଧ୍ୟ ଆଇନରେ ଲେଖାଇ ଦଣ୍ଡଟା ନିର୍ଭର କରୁଛି କୋଉ ପ୍ରକାର ଆସଲ୍ଟ ହେଇଛି, ମାଡ ହେଇଛି କି ତାକୁ ମରଣାନ୍ତକ ଆକ୍ରମଣ ହେଇଛି, ତେଣୁ ସେଇଟା ଆପଣଙ୍କର ପୁଣି ଆସିଯିବ ଫୌଜଦାରୀ ଆଇନ ଦଣ୍ଡବିଧି ଫୌଜଦାରୀ ଆଇନ ଅନୁଯାୟୀ ସେଗୁଡ଼ା ହବ। କିନ୍ତୁ ଏପରି କେସ୍ ଗୁଡ଼ିକ ଦିବ୍ୟାଙ୍ଗମାନଙ୍କ ଉପରେ ଯଦି କୌଣସି ଅତ୍ୟାଚାର ଅବିଚାର ଯାହା ହେଇଥିବ ଯଦି କୌଣସି ଏଟା ନଜରକୁ ଆସେ ତାହା କେବଳ ଜିଲ୍ଲାର ସଦର ମହକୁମାରେ ଥିବା ଦୌରା ଜଜ୍ ଏହାର ବିଚାର କରିବେ, ଅନ୍ୟ କୌଣସି କୋର୍ଟରେ ଏଟା ହବନି, କେବଳ ଦୌରା ଜଜ୍ଙ୍କ କୋର୍ଟରେ ହିଁ ହବ।
1: ଅନେକ ସମୟରେ ଆମେ ସମ୍ବାଦପତ୍ର ବା ଗଣମାଧ୍ୟମରୁ ଜାଣିବାକୁ ପାଇଥାଉ ଯେ ଏହି ଦିବ୍ୟାଙ୍ଗ ମହିଳାମାନଙ୍କ ପ୍ରତି ମାନେ ଯୌନ ଶୋଷଣର ସେମାନେ ଶିକାର ହେଇଥାନ୍ତି, ସେ କ୍ଷେତ୍ରରେ କଣ ସବୁ ବ୍ୟବସ୍ଥା ରହିଛି?
0: ଯେତେବେଳେ ଯୌନ ନିର୍ଯାତନା ବା ଏଗୁଡ଼ା ହେଲା ବେଳକୁ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ସେମାନେ ଯଦି ମନେ କରନ୍ତୁ ବହୁତ ଜାଗାରେ ଦେଖାଯାଉଛି ଦିବ୍ୟାଙ୍ଗଟିକୁ ଆପଣ ଯୋଉ ରେପ୍ କରାହଉଛି ସେ ଜାଗାରେ ଆପଣ ଆଉ ଦିବ୍ୟାଙ୍ଗ ଆଇନଟା ଏଇ ଯୋଉ ଆଇନ ନୁହେଁ ସେଟା ଆସିଯିବ ଭାରତୀୟ ଦଣ୍ଡବିଧି ଆଇନରେ ଥିବା 376 ସେକ୍ସନ ଅନୁଯାୟୀ ତାକୁ ବିଚାର କରାଯିବ, କିନ୍ତୁ ତାର ଥଇଥାନର ବ୍ୟବସ୍ଥା କରିବା ପାଇଁ ଏ ଆଇନରେ ଯାହା ବ୍ୟବସ୍ଥା ଅଛି ସେଟା କରାଯିବ। ତା ଛଡ଼ା ତାର କମ୍ପେନ୍ସେସନ ପାଇବ ଯୋଉଟା ମଧ୍ୟ ଭାରତୀୟ ଦଣ୍ଡବିଧି ଆଇନରେ ବ୍ୟବସ୍ଥା ରହିଛି ତାର କମ୍ପେନ୍ସେସନଟା ସେ ତାକୁ ପାଇବ।
1: ଏ ଯୋଉ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ଏତେ ସବୁ ଆଇନ ତ ରହିଛି, ସେମିତି କିଛି ସ୍ୱତନ୍ତ୍ର ବ୍ୟବସ୍ଥା ତାଙ୍କ ପାଇଁ ରହିଛି କି?
0: ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମାନେ ରହିଛି ଆମର ସେଣ୍ଟ୍ରାଲ ଲେବୁଲରେ ସେଣ୍ଟ୍ରାଲ କମିଶନର ଯୋଉଟା ଚିଫ୍ କମିଶନର ଡିଜେବିଲିଟି ଆକ୍ଟ, ଷ୍ଟେଟ୍ କମିଶନରଙ୍କର କାର୍ଯ୍ୟ ହେଲା ଦିବ୍ୟାଙ୍ଗମାନଙ୍କ ବିରୁଦ୍ଧରେ ଯଦି କୌଣସି ସେମାନଙ୍କୁ ଶୋଷଣ କରାଯାଉଛି ଅତ୍ୟାଚାର କରାଯାଉଛି ସେ ବିଷୟରେ ସେ ତାଙ୍କ ନଜରକୁ ଆସିଲେ ସେ ନିଜେ ନିଜ ତରଫରୁ ତାଙ୍କର ଯାହା ଆଇନଗତ ବ୍ୟବସ୍ଥା କରାଯାଉ ବା ଅନ୍ୟ ଯେକୌଣସି ତାଙ୍କର ଦରକାର ଥାଉ ତାର ବ୍ୟବସ୍ଥା କରିବେ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ଆଉ କ'ଣ କରାଗଲେ ସେମାନଙ୍କ ଜୀବନଶୈଳୀରେ ଉନ୍ନତି ହେବ ସେ କଥା ମଧ୍ୟ ସିଏ କରିପାରିବେ।
1: ଆପଣ ତ ଜଣେ ଆଇନଜୀବୀ, ଦୀର୍ଘ ବର୍ଷର ଅନୁଭୂତି ଆପଣଙ୍କ ପାଖରେ ରହିଛି, ତେବେ ଆପଣ କୁହନ୍ତୁ ଯେ ଏଇ ଯୋଉ ଦିବ୍ୟାଙ୍ଗ ମହିଳାମାନେ ପ୍ରକୃତରେ କ'ଣ ଆଇନର ଆଶ୍ରୟ ନେଉଛନ୍ତି, ସେମିତି ସେମାନେ ସୁବିଧା ସୁଯୋଗ ପାଇପାରୁଛନ୍ତି?
0: ଦେଖିବାକୁ ଗଲେ ଆଇନ ପାଖକୁ ଆସିଲେ ସେଠି ମହିଳା ବା ଦିବ୍ୟାଙ୍ଗ ସେମାନଙ୍କର ଯାହା ପାଇବା କଥା ସେମାନେ ପାଆନ୍ତି ଏବଂ ଦିବ୍ୟାଙ୍ଗ ଯୋଉମାନେ ସେମାନଙ୍କୁ ଆଇନ ସେବା ଯୋଉଟା ଆମର ଯୋଗାଇ ଦିଆଯିବ ସେମାନଙ୍କୁ ପଇସା ଦେବାକୁ ପଡିବ ନାହିଁ, ମକଦ୍ଦମା ଲଢିବା ପାଇଁ ତାଙ୍କୁ ପଇସା ଦେବାକୁ ପଡିବ ନାହିଁ।
1: ସେମାନେ ସ୍ୱଇଚ୍ଛାରେ ଆସୁଛନ୍ତି?
0: ଏଇଟା ସ୍ୱଇଚ୍ଛାରେ ଆସିବାଟା ନିର୍ଭର କରୁଛି ଆପଣଙ୍କର ସଚେତନତା ଉପରେ, ତେଣୁ ସଚେତନ ଯୋଉମାନେ ହେଇଛନ୍ତି ସେମାନେ ଆସୁଛନ୍ତି, କାରଣ ଏଇଟା ମଧ୍ୟ ମୁଁ ନିଜେ ଗୋଟେ ଦୁଇଟା କେସ୍ କରିଛି, ଗୋଟେ ପିଲା ସେ ତାର दृष्टिशक्ति किंतु कालक्रमे तार कौन।

0: ସେ ରୋଗ ଯୋଗୁଁ ଦୃଷ୍ଟିଶକ୍ତି ଚାଲିଗଲା। ସେ ଦୃଷ୍ଟିଶକ୍ତି ଚାଲିଗଲା ପରେ ଯେତେବେଳେ ସେ ପାଠ ପଢ଼ିବାକୁ ଚାହିଁଲା, ତାକୁ ମାଟ୍ରିକ ତ ପାସ୍ କରିଗଲା, କଲେଜରେ ଯେତେବେଳେ ପାଠ ପଢ଼ିବାକୁ ଗଲା ସେତେବେଳକୁ ତାକୁ କଲେଜରେ ତାକୁ ଆଉ ଆଡମିସନ ଦେଲେନି। କହିଲେ ଆମର ଯେତିକି ସେତେବେଳେ ଥିଲା 3% ସେମାନଙ୍କ ପାଇଁ, ଆମର 3% ଫୁଲ ହେଇଯାଇଛି, ଆମେ ଆଉ ଦେବୁନି। ତ ସେ ପିଲାଟି ଯେତେବେଳେ ଆସିଲା, ମୁଁ ହାର ଫାଇଲ କରିଥିଲି। 3% ମାନେ 3 ପ୍ରକାରର ଲୋକଙ୍କ ପାଇଁ ରହିବା କଥା। ସିଏ କେବଳ କ'ଣ କଲେ, କହିଲେ ନାଇଁ ଏଠି ଆମର ଦୃଷ୍ଟିବାଧିତ ପିଲାଙ୍କୁ ଆମେ ପଢ଼େଇ ପାରିବୁନି। ମାନ୍ୟବର ହାଇକୋର୍ଟ ସେଥିରେ ହସ୍ତକ୍ଷେପ କରିବା ଫଳରେ ସେ ପିଲାଟି ଅବିକା ପାଠ ପଢି ବିଏ ପାସ୍ କରି ଏମ୍ଏ ପାସ୍ କରିସାରିଲେ।
1: ଏମିତି ଆଇନରେ ବିଭିନ୍ନ ବ୍ୟବସ୍ଥା ଆମର ବ୍ୟକ୍ତିମାନଙ୍କ ପାଇଁ ରହିଛି, ଯଦି ସେମାନେ ତାର ସୁବିଧା ସୁଯୋଗ ନିଅନ୍ତେ ନିଶ୍ଚୟ ସେଥିରୁ ଉପକୃତ ହୋଇପାରନ୍ତି।
0: ତେଣୁ ଆମେ ଯଦି ସାହାଯ୍ୟ କରିବାନି, ସହାନୁଭୂତି ଦେଖେଇବାନି, ସହଯୋଗ କରିବାନି, ତାହେଲେ ସେ ତ ଆମ ଉପରେ ବୋଝ ହେବ। ଏଇ ଯୋଉ ଜିନିଷଟା ଲୋକମାନଙ୍କ ଭିତରେ ସଚେତନତା ଆଣିବା ଦରକାର, ଯାହାଦ୍ୱାରା କି ଆଇନରେ ଥିବା ବ୍ୟବସ୍ଥା ସେମାନଙ୍କର ଯୋଉ ମାନସିକତା ପରିବର୍ତ୍ତନ ହେବ। ଦୁଇଟା ଯାକ ହେଲେ ଆମର ଏଇ ଯୋଉ ଆଇନ ପ୍ରଣୟନର ମହତ୍ତ୍ୱ ମଧ୍ୟ ସାଧନ ହୋଇପାରିବ।
1: ଠିକ କଥା ଆପଣ କହିଛନ୍ତି, ଯଦି ସେମାନଙ୍କୁ ସେତିକି ସାହାଯ୍ୟ ସହାନୁଭୂତିର ହାତ ବଢ଼ାଯାଆନ୍ତା, ସେମାନେ ମଧ୍ୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରନ୍ତେ ଏବଂ କିଛି କରି ଦେଖାଇ ପାରନ୍ତେ ଯେ ସେମାନେ ବି କୌଣସି ଗୁଣରେ କମ୍ ନୁହନ୍ତି। ଯାହା ଆଜି ଯୋଉ ଆମର ଆଲୋଚନା ଥିଲା ଦିବ୍ୟାଙ୍ଗମାନଙ୍କ ପାଇଁ ଆଇନ, ଏ ବିଷୟରେ ଅନେକ ଗୁଡ଼ିଏ ତଥ୍ୟ ଦେଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ନମସ୍କାର।
1: ଦିବ୍ୟାଙ୍ଗ ହେଲେ ବି ସେମାନେ କୌଣସି ଗୁଣରେ କମ୍ ନୁହନ୍ତି, କେବଳ ସେମାନଙ୍କୁ ଦରକାର ସହାୟତାର ହାତ। ଆଉ ସେହି ସହାୟତାର ହାତ ଯଦି ଆମେ ବଢ଼ାଇବା, ତାହେଲେ ସେମାନେ ଆଗକୁ ଯାଇ ତାଙ୍କ ପ୍ରତିଭାର ଉପଯୁକ୍ତ ବିକାଶ କରିପାରିବେ।
2: ଆମ ଆଇନରେ ଶୁଣୁଥିଲେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ଆଇନ, ଆଲୋଚନା କରୁଥିଲେ ସୁଜାତା ଜେନା, କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ସତ୍ୟସ୍ମିତା ବେହେରା। ଆକାଶବାଣୀ କଟକ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ବର୍ଡର ଗୀତଟି। ଗୀତଟିକୁ ଗାଇଛନ୍ତି ଶଙ୍କର ମହାଦେବନ ଏବଂ ସୋନାଲି ରାଠୋଡ଼।

ଶଙ୍କର ମହାଦେବନ ଏବଂ ସୋନାଲି ରାଥୋଡ଼ଙ୍କ କଣ୍ଠରେ ଶୁଣିଲେ ବର୍ଡର କଥା ଚିତ୍ରର ଗୀତଟି। ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଅପରାହ୍ନ 3:10। ଶୁଣନ୍ତୁ ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆଜି ମୁଁ ଅଛି ମୋ ସହିତ। ପ୍ରତିଥର ଭଳି ଗୋଟିଏ ଶବ୍ଦ ରହିଛି ଯେଉଁ ଶବ୍ଦଟିକୁ ପ୍ରତି ଗୀତରେ ବ୍ୟବହାର କରାଯାଇଛି, ଆପଣମାନେ ଶୁଣନ୍ତୁ ଆଉ ମଜା ଉଠାନ୍ତୁ। ତେବେ ଆରମ୍ଭ କରିବା କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଶୈଳେନ୍ଦ୍ର ସିଂ ଏବଂ ଲତା ମଙ୍ଗେସ୍କର। କଥାଚିତ୍ର ବବି।

କାର୍ଯ୍ୟକ୍ରମ ଶେଷରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତି। କଥାଚିତ୍ର କୋଇ କିସି ସେ କମ୍ ନେହିଁ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିରହରିତ। ୟା ଭିତରେ ଅନେକଗୁଡ଼ିଏ ଏସଏମଏସ୍ ଆସି ଆମ ପାଖରେ ପହଞ୍ଚିସାରିଛି। ତେବେ ଶ୍ରୋତାବନ୍ଧୁ ଦେଖିନେବା କେଉଁଠୁ କେଉଁଠୁ ଆସିଛି, କିଏ କିଏ କରିଛନ୍ତି ଆଜି ଏସଏମଏସ୍ ଗୁଡ଼ିକ। ପ୍ରଥମ ଏସଏମଏସ୍ଟି ଆସିଛି ନିଶ୍ଚିନ୍ତ କୋଇଲି କଟକରୁ, ଲେଖିଛନ୍ତି ସୁନିତା ପୃଷ୍ଟି। ଆପଣ ଶୁଣିବାକୁ ଚାହିଁଛନ୍ତି କୁମାର ବାପିଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ, ଗୀତ ରଚନା ଓମକାର, ସଙ୍ଗୀତ ଆଲୋକ ଦେବ।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି ଭୁବନେଶ୍ୱରରୁ, ଲେଖିଛନ୍ତି ସନ୍ତୋଷ ବରଡ଼। ଆପଣ ପ୍ରଫୁଲ୍ଲ କୁମାର ସିଂଦେଓଙ୍କ କଣ୍ଠରେ ଗୋଟିଏ ଗୀତ ଶୁଣିବାକୁ ଚାହିଁଛନ୍ତି। ଗୀତଟିକୁ ରଚନା କରିଛନ୍ତି ସଂଗ୍ରାମ ମହାନ୍ତି। କିନ୍ତୁ ଶ୍ରୋତାବନ୍ଧୁ, ମୁଁ ଏଠି କହିରଖିବି ଯେ ଚିରହରିତ କାର୍ଯ୍ୟକ୍ରମଟି କେବଳ ହେଉଛି ଓଡ଼ିଆ ଲଘୁ ସଙ୍ଗୀତ ଆଲବମ୍ ପାଇଁ। ଆପଣ ଏଥିରେ ଭଜନଟିଏ ଅନୁରୋଧ କରିଛନ୍ତି, ଶୁଣେଇ ଦେଉଛି। କିନ୍ତୁ ଆପଣ ଯେତେବେଳେ ଏସ୍ଏମ୍ଏସ୍ କରିବେ, ଓଡ଼ିଆ ଲଘୁ ସଙ୍ଗୀତ କିମ୍ବା ଆଲବମ୍ ଗୀତ ଆମ ପାଖକୁ ଲେଖି ପଠାଇବେ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ। ଲେଖିଛନ୍ତି ବାପା ଧରଣୀ ପୃଷ୍ଟି, ମା ସରସ୍ୱତୀ ପୃଷ୍ଟି ଏବଂ ଚନ୍ଦ୍ରକାନ୍ତ ପୃଷ୍ଟି। ଆପଣ ଶୁଣିବାକୁ ଚାହିଁଛନ୍ତି ନିବେଦିତା ଏବଂ ବିକାଶଙ୍କ କଣ୍ଠରେ, ବିକାଶ ଦାସଙ୍କ କଣ୍ଠରେ ଗୋଟିଏ ଗୀତ। ଗୀତଟିକୁ ରଚନା କରିଛନ୍ତି ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ବିକାଶ ଦାସ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି କରିଛନ୍ତି ବାଳମୁକୁନ୍ଦ ମିଶ୍ର। ଆପଣ ଲେଖିଛନ୍ତି, ନମସ୍କାର ନମସ୍କାର ଆଜ୍ଞା, ଆପଣ କେମିତି ଅଛନ୍ତି? ଆପଣ ଲେଖିଛନ୍ତି, ଆଜି ଗୀତିକାର ନାରାୟଣ ପ୍ରସାଦ ସିଂଙ୍କର ଶ୍ରାଦ୍ଧ ଦିବସ। ତାଙ୍କରି ରଚନାରୁ ଗୋଟିଏ ଗୀତ, ମନ କହେ ତୁମକୁ, ଗୀତଟି ବଜାଇଲେ ଆମେ ଖୁସି ହେବୁ ନିଶ୍ଚିତ ଭାବରେ। ଆଜ୍ଞା, ଗୀତିକାର ନାରାୟଣ ପ୍ରସାଦ ସିଂଙ୍କୁ ଏଇଠୁ ମୋର ପ୍ରଣାମ। ବହୁତ ସୁନ୍ଦର କଥାଟିଏ ଲେଖିଛନ୍ତି, ଆଜି ତାଙ୍କ ଶ୍ରାଦ୍ଧ ଦିବସରେ ନିଶ୍ଚିତ ଭାବରେ ତାଙ୍କର ଗୀତଟି ଶୁଣେଇବି। ଗୀତଟିକୁ ଗାଇଛନ୍ତି ଜୟଶ୍ରୀ ଜ୍ୟୋତିର୍ମୟୀ ସାହୁ, ଗୀତ ରଚନା ନାରାୟଣ ପ୍ରସାଦ ସିଂ। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତ ଶୁଣି ଦିଅନ୍ତୁ।

ପରବର୍ତ୍ତୀ ସମଷ୍ଟି ଆସିଛି ମହମ୍ମଦପୁର ବିଲାହାଟ କଟକରୁ ଲେଖିଛନ୍ତି ଦୁର୍ଯ୍ୟୋଧନ ପାତ୍ର ମିଟୁ ପାତ୍ର ଏବଂ ସୁଦାମ ଦେବତା ଆପଣମାନେ ଶୁଣିବାକୁ ଚାହିଁଛନ୍ତି ସଂଯୁକ୍ତ ମହାନ୍ତିଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ ରଚନା ଅନ୍ତର୍ଯ୍ୟାମୀ ମିଶ୍ର ସଙ୍ଗୀତ ପ୍ରଦୀପ କୁମାର।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ବାଲେଶ୍ୱରରୁ ଲେଖିଛନ୍ତି ସୁବ୍ରତ ଦତ୍ତ ଆପଣ ଶୁଣିବାକୁ ଚାହିଁଛନ୍ତି ବାଳକୃଷ୍ଣ ଦାସଙ୍କ କଣ୍ଠରେ ଗୋଟିଏ ଗୀତ ଶ୍ରୋତାବନ୍ଧୁ ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ବାପୁଜୀ ପାତ୍ର, ବାଉରୀବନ୍ଧୁ ପାତ୍ର ମହମ୍ମଦପୁର ବିଲାହାଟ କଟକରୁ ଆଉ ଗୋଟିଏ ଏସ୍ଏମ୍ଏସ୍ କରିଛନ୍ତି। ସେମାନେ ଶୁଣିବାକୁ ଚାହୁଁଛନ୍ତି ଅଞ୍ଜଳି ମିଶ୍ରଙ୍କ କଣ୍ଠରେ ଗୋଟିଏ ଗୀତ, ଗୀତ ରଚନା ଅରୁଣ ମନ୍ତ୍ରୀ।

ଶୁଣୁଥିଲେ ସମବେତ କଣ୍ଠରେ ଦେଶଭକ୍ତି ଗୀତ ପରିବେଷଣ କରିଥିଲେ ଆକାଶବାଣୀ କୋରାଲ ଗ୍ରୁପ୍ର ଶିଳ୍ପୀମାନେ ମୀନାକ୍ଷୀ ଦେବୀଙ୍କ ରଚନାରୁ ଆକାଶବାଣୀ କଟକ ପ୍ରଚାର କରୁଛୁ କିଶୋର ଚକ୍ର।

ପିଲାମାନେ, ଆମ ଜୀବନର ସବୁଠାରୁ ବଡ଼ ଲକ୍ଷ୍ୟ ହେଉଛି ସୁସ୍ଥ ଏବଂ ସୁଖୀ ଜୀବନ। ଏଥିପାଇଁ ଆମେ ଆମର ଦୈନନ୍ଦିନ ଜୀବନରେ ଛୋଟ ଛୋଟ କାମକୁ ଅଭ୍ୟାସରେ ପରିଣତ କରିପାରିବା। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଭ୍ୟାସଟି ହେଉଛି ହାତ ପରିଷ୍କାର ରଖିବା ଓ ସୁଷମ ଖାଦ୍ୟ ଖାଇବା। ଏହି ଦୁଇଟି ଅଭ୍ୟାସ ଆମକୁ ରୋଗରୁ ବଞ୍ଚାଇଥାଏ, ଫଳରେ ଆମ ଶରୀର ସୁସ୍ଥ ରହିଥାଏ ଆଉ ଆମେ ମଧ୍ୟ ଖୁସିରେ ରହିଥାଉ। ହଁ ପିଲେ, ପ୍ରଥମତଃ ହାତ ସଫା ରଖିବାର ମହତ୍ତ୍ୱ ବେଶୀ। ଆମ ହାତରେ ଅନେକ ଜୀବାଣୁ ଥାଏ ଯାହାକୁ ଆମେ ଖାଲି ଆଖିରେ ଦେଖିପାରିନଥାଉ, ଆଉ ସେହି ଜୀବାଣୁ ଆମ ମୁହଁ, ନାକ ନହେଲେ ଆମ ଖାଦ୍ୟ ସହିତ ମିଶି ଶରୀରକୁ ଯାଇ ଆମକୁ ବେମାର କରାଇବାର ସମ୍ଭାବନା ବଢ଼ାଇଥାଏ। ଖାଦ୍ୟ ଖାଇବା ଆଗରୁ, ଶୌଚାଳୟ ବ୍ୟବହାର ପରେ ଏବଂ ବାହାରୁ ଘରକୁ ଫେରିଲେ ହାତ ଧୋଇବା ନିହାତି ଆବଶ୍ୟକ। ସେଥିପାଇଁ ତମେ 20 ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ଭଲ ଭାବରେ ସାବୁନରେ ଧୋଇ ସଫା କରିବ। ଦ୍ୱିତୀୟତଃ, ପରିଷ୍କାର ଏବଂ ସୁଷମ ଖାଦ୍ୟ ଖାଇବା, ମାନେ ବଜାରରେ ମିଳୁଥିବା ଖାଦ୍ୟ ନ ଖାଇ ଘରେ ରନ୍ଧା ହୋଇଥିବା ଖାଦ୍ୟ ହିଁ ଖାଇବା, କାହିଁକି ନା ବାହାର ଖାଦ୍ୟ ପରିଷ୍କାର ନଥାଏ। କୋଉ ପାଣିରେ ରନ୍ଧା ହୋଇଥିବ, ଖାଦ୍ୟ ରାନ୍ଧିବା ଆଗରୁ ପନିପରିବା ଭଲ ଭାବରେ ଧୁଆ ହୋଇଥିବ ନା ନାହିଁ ଆମେ ସେ କଥା ଜାଣିନୁ। ହେଲେ ଘରେ ମା ଖାଦ୍ୟ ରାନ୍ଧିବା ଆଗରୁ ପରିଷ୍କାର ହାତରେ ପନିପରିବାକୁ ଧୋଇ ବିଶୁଦ୍ଧ ପାଣିରେ ହିଁ ଖାଦ୍ୟ ରାନ୍ଧନ୍ତି, ଯାହାକି ଆମ ଶରୀର ପାଇଁ ଭଲ। ଆଉ ଖାଦ୍ୟ ରାନ୍ଧିସାରିବା ପରେ ସେହି ଖାଦ୍ୟକୁ ଘୋଡ଼େଇ ମଧ୍ୟ ରଖିବା, ଫଳରେ ସେଥିରେ ଧୂଳି ମଳି ପଡ଼ିବନି ଏବଂ ମାଛି ବସିପାରିବନି। ହଁ ପିଲେ, ଆମେ ସବୁବେଳେ ସୁଷମ ଖାଦ୍ୟ ଖାଇବା, ତାଜା ଫଳ, ପନିପରିବା, ଶାଗ ଏସବୁ ଖାଇବା ଆବଶ୍ୟକ। ଏହି ଛୋଟ ବୟସରୁ ତମେମାନେ ଏ ବିଷୟରେ ବୁଝିପାରିଲେ ତମ ଭବିଷ୍ୟତ ପାଇଁ ଭଲ। ମନେ ରଖିବ ପିଲେ, ସ୍ୱଚ୍ଛ ହାତ ଓ ସୁଷମ ଖାଦ୍ୟ ଆମକୁ ସୁସ୍ଥ ଓ ନିରୋଗୀ ଜୀବନ ଦିଏ। ଆଉ ଏହି ଛୋଟ କାମକୁ ନିଜର ଦୈନିକ ଆଚରଣର ଅଂଶ କରି ଆମେ ନିଜେ ଓ ଆମ ପରିବାରକୁ ସୁରକ୍ଷିତ ରଖିପାରିବା, ଫଳରେ ଆମେ ସୁଖରେ ରହିପାରିବା। ହଉ ପିଲେ, ଏତେ କଥା ପରେ କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିବା ଭକ୍ତି ଗୀତଟିଏ। କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ରଚନାରୁ ଗୀତଟିକୁ ଗାଇଛନ୍ତି ଦେବସ୍ମିତା ବେହେରା। ଆସ ଶୁଣିବା।

ଜାଣିବା ପାଇଁ ଆବଶ୍ୟକ ହେଉଥିବା ପ୍ରତ୍ୟେକ ପଦାର୍ଥ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ଅଛି, ଯାହାକୁ ଆମେ ପ୍ରାକୃତିକ ସମ୍ପଦ କହିଥାଉ। ଏହି ପ୍ରାକୃତିକ ସମ୍ପଦ ମଧ୍ୟରେ ମୁଖ୍ୟ ପଦାର୍ଥଗୁଡ଼ିକ ହେଲା ଜଳ, ବାୟୁ ଏବଂ ମୃତ୍ତିକା। ଜଳକୁ ଆମେ ଜୀବନ ବୋଲି କହିଥାଉ। ଜୀବ ବିଜ୍ଞାନୀଙ୍କ ମତରେ ଆମ ଶରୀର ଗଢ଼ା ହୋଇଥିବା ଜୀବକୋଷମାନଙ୍କ ମଧ୍ୟରେ ଜଳର ପରିମାଣ ପ୍ରାୟ 65-70 ଭାଗ ମଧ୍ୟରେ ଥାଏ। ତେବେ ମନରେ ପ୍ରଶ୍ନ ଉଠେ, ଏତେ ପରିମାଣର ଜଳ ଶରୀର ମଧ୍ୟକୁ କିପରି ଆସେ? କେବଳ ମଣିଷ ନୁହନ୍ତି, ବରଂ ସୃଷ୍ଟିର ପ୍ରତ୍ୟେକ ଜୀବମାନଙ୍କର ଶରୀର ମଧ୍ୟରେ 60ରୁ ଅଧିକ ଭାଗ ଜଳ ରହିଥାଏ। ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ମଣିଷର ସଭ୍ୟତା, କୃଷି କାର୍ଯ୍ୟ, ମଧୁର ଜଳର ପ୍ରବାହ ବା ବୃଷ୍ଟିପାତ ଉପରେ ନିର୍ଭର କରିଥାଏ। ମଣିଷ ବ୍ୟତୀତ ପୃଥିବୀ ପୃଷ୍ଠରେ ବାସ କରୁଥିବା ପ୍ରାୟ 10 ଲକ୍ଷ ଜାତିର ଉଦ୍ଭିଦ ଏବଂ 5 ଲକ୍ଷ ଜାତିର ପ୍ରାଣୀ କେବଳ ମଧୁର ପାଣିର ଉତ୍ସ ଯୋଗୁଁ ତିଷ୍ଠି ରହିଛନ୍ତି। ଏହି ମଧୁର ପାଣି କେବଳ ବୃଷ୍ଟିପାତ ଏବଂ ବରଫ ଗଦା ଉପରେ ନିର୍ଭର କରିଥାଏ। ଝରଣାର ସ୍ୱଚ୍ଛ ଜଳଠାରୁ ଆରମ୍ଭ କରି ନଦୀ ଜଳ, ଭୂତଳ ଜଳ ସବୁ ଯେପରି ବୃଷ୍ଟିପାତ ଏବଂ ବରଫ ଗଦା ଉପରେ ନିର୍ଭର କରିଥାଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ଠିକ୍ ସେହିଭଳି ବୃଷ୍ଟିପାତ ଏବଂ ବରଫ ଗଦା ସମୁଦ୍ରରୁ ସୃଷ୍ଟି ହେଉଥିବା ଜଳୀୟ ବାଷ୍ପ ଏବଂ ସେଗୁଡ଼ିକ ଘନୀଭୂତ ହେଉଥିବା ପ୍ରକ୍ରିୟା ଉପରେ ମଧ୍ୟ ନିର୍ଭର କରିଥାଏ। ବିଶେଷ କରି ସମୁଦ୍ରର ଶୀତଳ ସ୍ରୋତ ଏବଂ ଉଷ୍ମ ସ୍ରୋତ ବୃଷ୍ଟିପାତକୁ ତ୍ୱରାନ୍ୱିତ କରିଥାଏ ବା ମନ୍ଥର କରିଥାଏ। ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ବାୟୁମଣ୍ଡଳ, ଆଗ୍ନେୟ ଉଦ୍ଗୀରଣ, ସମୁଦ୍ର ସ୍ରୋତ, ମେରୁ ଅଞ୍ଚଳରେ ଜମିଥିବା ବରଫ ଗଦାରେ ବ୍ୟତିକ୍ରମକୁ ମଣିଷର କାର୍ଯ୍ୟକଳାପ ପାଇଁ ଏବେ ଦାୟୀ କରାଯାଉଛି। ଏଥିରୁ କୌଣସିଟିରେ ପରିବର୍ତ୍ତନ ଘଟିଲେ ଜଳବାୟୁରେ ପରିବର୍ତ୍ତନ ଘଟିଥାଏ। WMO ବା ୱାର୍ଲ୍ଡ ମେଟ୍ରୋଲୋଜିକାଲ ଅର୍ଗାନାଇଜେସନଙ୍କ ମତରେ ଏଲିନୋ ନାମକ ଏକ ସାମୁଦ୍ରିକ ଉଷ୍ମତା ବୃଦ୍ଧିର ପ୍ରବାହରେ ବୃଷ୍ଟିପାତରେ ଅନିୟମିତତା ଦେଖାଦେଉଛି। ବିଶେଷକରି ଏଲିନୋ ସୃଷ୍ଟିର କାରଣ ସମ୍ପର୍କରେ ମତ ଦେଇ ପରିବେଶବିତ୍ ଏବଂ ଜଳବାୟୁ ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି ଯେ ବିଶ୍ୱଭୂମଣ୍ଡଳୀୟ ଅଞ୍ଚଳରେ ଥିବା ପ୍ରଶାନ୍ତ ମହାସାଗର ଉପରେ ଏକ ପଶ୍ଚିମାଭିମୁଖୀ ଜଳବାୟୁ ମେରୁ ଜୁନ୍ ମାସ ମଧ୍ୟରେ ପ୍ରବାହିତ ହୋଇଥାଏ, ଯାହାର ପ୍ରଭାବରେ ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆର ଉପକୂଳରେ ଗତି କରୁଥିବା ଶୀତଳ ସ୍ରୋତର ତାପମାତ୍ରା ବଢ଼ିଯାଏ। 2014 ମସିହାର ଏକ ଗବେଷଣାରୁ ଜଣାଯାଏ ଯେ ଜାଗତିକ ଉଷ୍ମତା ବା ବିଶ୍ୱ ଉତ୍ତପ୍ତିକରଣର ପ୍ରଭାବ ଯୋଗୁଁ ପ୍ରଶାନ୍ତ ମହାସାଗରର ପୂର୍ବାଞ୍ଚଳରେ ପ୍ରବାହିତ ହେଉଥିବା ଶୀତଳ ସ୍ରୋତର ତାପମାତ୍ରା ମଧ୍ୟ ଠିକ୍ ମେରୁ ଜୁଲାଇ ମାସ ମଧ୍ୟରେ 0.5 ଡିଗ୍ରୀରୁ 3.5 ଡିଗ୍ରୀ ଯାଏ ବୃଦ୍ଧି ପାଇଥାଏ। ଫଳରେ ବାଦଲ ସୃଷ୍ଟି ହେବା ଏବଂ ଘନୀଭୂତ ହେବା ପ୍ରକ୍ରିୟାରେ ବିଳମ୍ବ ଦେଖାଯାଏ, ଅର୍ଥାତ୍ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡ଼ି ଭଳି ଅବସ୍ଥା ଦେଖାଦେଇଥାଏ। ଏକ ତଥ୍ୟରୁ ଜଣାଯାଏ ଯେ 1880 ମସିହାରୁ 2006 ମଧ୍ୟରେ ଏଲିନୋ ବା ପ୍ରଶାନ୍ତ ମହାସାଗରର ଶୀତଳ ସ୍ରୋତର ତାପମାତ୍ରା ବୃଦ୍ଧି ଯୋଗୁଁ ମୌସୁମୀ ବାୟୁ ପ୍ରବାହିତ ହେଉଥିବା ଅଞ୍ଚଳ ବିଶେଷ କରି ଭାରତ ଭଳି ଉପମହାଦେଶରେ ଅନେକ ଥର ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଦକ୍ଷିଣ ଆଫ୍ରିକାର ଖାଦ୍ୟାଭାବ ହେଉ ବା ଆମ ରାଜ୍ୟର କଳାହାଣ୍ଡିରେ ଦୀର୍ଘ 14 ବର୍ଷ ଧରି ବର୍ଷା ନ ହେବା ଜନିତ ଦୁର୍ଭିକ୍ଷ ହେଉ, କେବଳ ଭୂପୃଷ୍ଠର ଅନିୟମିତ ବୃଷ୍ଟିପାତ ଯୋଗୁଁ ବା ଜଳବାୟୁର ପରିବର୍ତ୍ତନ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା କଥା କୁହାଯାଏ। କେବଳ ବୃଷ୍ଟିହୀନତା ନୁହେଁ, ଆମେରିକାର ଉତ୍ତର ଏବଂ ଦକ୍ଷିଣ ଭାଗରେ ହେଉଥିବା ଅତ୍ୟଧିକ ବୃଷ୍ଟିପାତ ଜନିତ କ୍ଷୟକ୍ଷତି କେବଳ ଏଲିନୋ ଯୋଗୁଁ ହୋଇଥାଏ। ଜଳବାୟୁ ବିଶେଷଜ୍ଞଙ୍କ ମତରେ କେବଳ ପଶ୍ଚିମାଞ୍ଚଳର ଜଳବାୟୁ ନୁହେଁ, ବରଂ ଦକ୍ଷିଣ ବାୟୁର ପ୍ରଭାବରେ ମଧ୍ୟ ଏଲିନୋ ଭଳି ଉଷ୍ମ ପ୍ରଭାବ ସୃଷ୍ଟି ହୋଇଥାଏ। ପ୍ରଶାନ୍ତ ମହାସାଗରର ଶୀତଳ ସ୍ରୋତ ଗରମ ବା ଉଷ୍ମ ହୋଇଯିବା କାରଣରୁ ସେହି ଅଞ୍ଚଳରେ ରହୁଥିବା ମାଛମାନେ ହଠାତ୍ ସେ ଅଞ୍ଚଳ ଛାଡ଼ି ପଳାଇବା ଘଟଣାକୁ 1800 ମସିହାରେ ପେରୁର ମାଛ ଧରାଳିମାନେ ଜାଣିପାରିଥିଲେ। ଖ୍ରୀଷ୍ଟମାସ ଉତ୍ସବକୁ ଆନନ୍ଦରେ ପାଳନ କରିବା ପାଇଁ ସେମାନେ ପ୍ରତିବର୍ଷ ପ୍ରଶାନ୍ତ ମହାସାଗରର ଶୀତଳ ସ୍ରୋତ ମଧ୍ୟକୁ ପ୍ରବେଶ କରନ୍ତି, ମାତ୍ର ସେହି ବର୍ଷ ସେମାନେ ମାଛ ନ ପାଇ ନିରାଶ ହୋଇ ଫେରିଥିଲେ ଏବଂ ଅନୁଭବ କରିଥିଲେ ଯେ ସମୁଦ୍ର ଜଳର ଉଷ୍ମତା ବୃଦ୍ଧି ପାଇଛି। ସମୁଦ୍ରରୁ ଫେରି ସେମାନେ ଘୋଷଣା କଲେ ଯେ ସମୁଦ୍ର ଜଳ ଗରମ ହୋଇଯିବା ଯୋଗୁଁ
মাছ

0: ଏଲ୍ ନିନୋ ଏବଂ ଲା ନିନା ହେଉଛି ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ଦୁଇଟି ବିପରୀତ ଜଳବାୟୁ ପରିବର୍ତ୍ତନ ଘଟଣା, ଯାହାକି ସାମୁଦ୍ରିକ ଜଳର ତାପମାତ୍ରା ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥାଏ। ଏହାଫଳରେ ବିଶ୍ୱବ୍ୟାପୀ ପାଣିପାଗ ଉପରେ ଗଭୀର ପ୍ରଭାବ ପକାଇଥାଏ। ଆସ ଆଜି ଏ ବିଷୟରେ ଶୁଣିବା ଆଉ ବୁଝିବା। ତମମାନଙ୍କ ପାଇଁ କହିଛନ୍ତି ଅନସୂୟା ମିଶ୍ର।
1: ପିଲାମାନେ, ଆମକୁ ମନେ ରଖିବାକୁ ହେବ ଯେ ବିଶ୍ୱ ବ୍ରହ୍ମାଣ୍ଡ ମଧ୍ୟରେ ଥିବା ଅନେକ ଗ୍ରହ ମଧ୍ୟରୁ ପୃଥିବୀର ସ୍ଥାନ ସ୍ୱତନ୍ତ୍ର। ଏହି ସ୍ୱତନ୍ତ୍ରତାର ମୂଳ କାରଣ ହେଲା ଏଠାରେ ଜୀବଜଗତ ତିଷ୍ଠି ରହିବା।

0: ମାନେ ସେ ଅଞ୍ଚଳ ଛାଡ଼ି ଅନ୍ୟ ଆଡ଼କୁ ପଳାଇଯାଇଛନ୍ତି। ଉକ୍ତ ଘଟଣା ପରେ ପାଣିପାଗ ବିଶେଷଜ୍ଞମାନେ ଅଧିକ ଗବେଷଣାରେ ଲାଗିପଡ଼ିଲେ। ଏବେ କିନ୍ତୁ ସମୁଦ୍ର ଜଳ ଉଷ୍ମ ହେବା ବା ଏଲନିନୋର ପ୍ରଭାବ ବୋଲି ସ୍ପଷ୍ଟ ଭାବେ ଜଣାପଡ଼ୁଛି। ଏକ ତଥ୍ୟରୁ ଜଣାପଡ଼ିଛି ଯେ 2005-2020 ମଧ୍ୟରେ ପ୍ରାୟ 26 ଥର ଏଲନିନୋ ସୃଷ୍ଟି ହୋଇ ଶତକଡ଼ା 82%-90% ଅନିୟମିତ ବୃଷ୍ଟି କରାଇଛି। କେଉଁଠି ସ୍ୱଳ୍ପ ବୃଷ୍ଟିପାତ ତ କେଉଁଠି ବହୁ ବୃଷ୍ଟି ଭଳି ଅବସ୍ଥା ସୃଷ୍ଟି ହୋଇଛି, ଫଳରେ କୃଷି କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହିତ ବନ୍ୟାର ତାଣ୍ଡବ ଅନେକ ଧନଜୀବନ ହାନି କରାନ୍ତି। ବିଶେଷ କରି ବାଦଲ ଫଟା ବର୍ଷାର ତାଣ୍ଡବ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ଏଲନିନୋର ସଂଖ୍ୟା ଏବଂ ପ୍ରଭାବ କ୍ରମାନ୍ୱୟରେ ବୃଦ୍ଧି ପାଉଥିବା ଘଟଣାକୁ ଅନୁଧ୍ୟାନ କରି ଜଳବାୟୁ ବିଶେଷଜ୍ଞମାନେ ଜାଗତିକ ଉଷ୍ମତା ବା ଗ୍ଲୋବାଲ ୱାର୍ମିଂକୁ ଏବେ ଦାୟୀ କରୁଛନ୍ତି, ଯାହା କେବଳ ମନୁଷ୍ୟକୃତ ଅଟେ। ତେଣୁ ଆମକୁ ଏକ ମହାବିଲୁପ୍ତି ଭଳି ଘଟଣା ଘଟିବା ଆଗରୁ ସତର୍କ ହେବାକୁ ହେବ। ଏବେ ଏଲନିନୋ ଚିନ୍ତା ସଭ୍ୟମାନବକୁ ବିବ୍ରତ କରୁଥିବା ବେଳେ ଏବେ ପୁଣି ଲା ନିନା ଭଳି ଆଉ ଏକ ଶବ୍ଦକୁ ପାଣିପାଗ ବିଜ୍ଞାନୀମାନେ ଯୋଡ଼ିଦେଲେଣି, ସ୍ପେନିଶ ଭାଷାରେ ଯାହାର ଅର୍ଥ ଛୋଟ ଝିଅ। ପାଣିପାଗ ବିଶେଷଜ୍ଞଙ୍କ ମତରେ ବିଷୁବରେଖା ଦେଇ ଯାଇଥିବା ପ୍ରଶାନ୍ତ ମହାସାଗରର ଏକ ଛୋଟ ଅଞ୍ଚଳର ଜଳ ହଠାତ୍ ଥଣ୍ଡା ହୋଇଯାଏ, ଫଳରେ ଶୀତ ଋତୁ ଲମ୍ବା କିମ୍ବା ଭୟଙ୍କର ଶୀତ ଅନୁଭୂତ ହେବା ଭଳି ଘଟଣା ଦେଖାଦିଏ। ଲା ନିନାର ପ୍ରଭାବରେ ଶୀତଦିନିଆ ଫସଲ ଉତ୍ପାଦନରେ ବାଧା ସୃଷ୍ଟି ହୋଇଥାଏ, ପାଣି ବରଫ ପାଲଟିଯାଏ, ମତ୍ସ୍ୟ ଉତ୍ପାଦନ ସହିତ ଫୁଲ ପନିପରିବା ମସଲା ଉତ୍ପାଦନରେ ମଧ୍ୟ ବାଧା ସୃଷ୍ଟି ହୁଏ। ଭୟଙ୍କର ତୁଷାରପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବାର ସମ୍ଭାବନା ମଧ୍ୟ ଦେଖାଦିଏ। ଚଳିତ ବର୍ଷ ଅର୍ଥାତ 2026ର ଶେଷ ଭାଗ ଏବଂ 2027ର ଆରମ୍ଭ 2 ମାସ ଆମ ଦେଶର ଉତ୍ତର ଏବଂ ପଶ୍ଚିମ ଭାଗରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଜଳବାୟୁ ବିଶେଷଜ୍ଞମାନେ ସତର୍କ କରାଇଦେଲେଣି, ଅର୍ଥାତ୍ ଉଭୟ ଖରିଫ ଫସଲ ଏବଂ ରବି ଫସଲର ଉତ୍ପାଦନ ହ୍ରାସ ପାଇବ। ତେଣୁ ଖାଦ୍ୟ ସଂରକ୍ଷଣ ଏବଂ ଖାଦ୍ୟ ଅପଚୟକୁ ରୋକିବା ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ହେବ। ବିଶେଷ କରି ପଞ୍ଜାବ, ଗୁଜରାଟ ଏବଂ ରାଜସ୍ଥାନ ଭଳି କୃଷିବହୁଳ ଅଞ୍ଚଳ ଉପରେ ଲା ନିନାର ପ୍ରଭାବ ଚିନ୍ତାକୁ ବଢ଼ାଇ ଦେଉଛି। ଏହା ବ୍ୟତୀତ ଗୃହପାଳିତ ପଶୁପକ୍ଷୀଙ୍କ ସହିତ ଜଙ୍ଗଲ ସମ୍ପଦ ଏବଂ ଜଙ୍ଗଲରେ ବାସ କରୁଥିବା ଜୀବଜନ୍ତୁଙ୍କ ଥଇଥାନ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ, କାରଣ ସଭ୍ୟମାନବର ବେପରୁଆ କାମ ହିଁ ଏଲନିନୋ ବା ଲା ନିନା ଭଳି ବିପର୍ଯ୍ୟୟକୁ ଡାକି ଆଣୁଛି। ତେଣୁ ଆସନ୍ତୁ ଏବେଠୁ ସଂଯମୀ ହେବା ଏବଂ ସତର୍କତା ଅବଲମ୍ବନ କରିବା, ନଚେତ ଧ୍ୱଂସ ଯେ ଅବସମ୍ଭାବୀ ଏହା ହିଁ ସତ୍ୟ।
1: ପିଲାଇ, ଆମେ ଯେତେ ବଡ଼ ହୋଇଗଲେ ବି ଆମର ପିଲାଦିନକୁ କେବେ ଭୁଲି ପାରୁନା। ଇଚ୍ଛା ହୁଏ ଆମେ ପୁଣି ପିଲା ହେଇଯାଆନ୍ତେ କି, ନହେଲେ ଆମ ପିଲାଦିନଟି ଯେମିତି ଏଇଠି ଅଟକି ଯାଆନ୍ତା କି। ଏଇ କଥା ଖାଲି ମୁଁ କହୁନି, ଭଉଣୀ ଶ୍ରଦ୍ଧା ସଞ୍ଜୀବନୀ ବି ଗୀତାରେ ଗାଇଲେଣି। ଆଦିକନ୍ଦ ସେଠୀଙ୍କ ରଚନାରୁ ଶୁଣିବା ପଲ୍ଲୀ ଗୀତଟିଏ।

0: ପିଲାମାନେ କାର୍ଯ୍ୟକ୍ରମ ଆରମ୍ଭରେ ମୁଁ ତମମାନଙ୍କୁ କହୁଥିଲି ନା, ବଜାରରେ ମିଳୁଥିବା ଖାଦ୍ୟ ନ ଖାଇ ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଇବାକୁ। ହଁ ପିଲେ, ଆଜିର ଦିନରେ ଖାଦ୍ୟରେ କ'ଣ ମିଶିକି ପ୍ରସ୍ତୁତ କରାଯାଉଛି ତାର ସଠିକ୍ ତଥ୍ୟ ଆମ ପାଖରେ ନାହିଁ। ଆଉ ଏବେ ତ ତମେମାନେ ଜାଣିଥିବ, ଖାଦ୍ୟରେ ବିଭିନ୍ନ ପ୍ରକାରର ଅପମିଶ୍ରଣ ଏକ ଗମ୍ଭୀର ସମସ୍ୟା ହୋଇଛି। ଏ ଯେମିତି ଖାଦ୍ୟକୁ ଅଧିକ ସମୟ ପର୍ଯ୍ୟନ୍ତ ତାଜା ରଖିବା, ଆକର୍ଷଣୀୟ କରିବା ଓ ଶୀଘ୍ର ବିକ୍ରି କରିବା ପାଇଁ କେତେକ ଅସତ୍ୟ ବ୍ୟବସାୟୀ ସେଥିରେ ରଙ୍ଗ, ପ୍ରିଜର୍ଭେଟିଭ୍ ଏସବୁ ମିଶାଉଛନ୍ତି, ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ। ଏସବୁକୁ ରୋକିବା ପାଇଁ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ। ଆସ ଏ ବିଷୟରେ ଅଧିକ କିଛି ଶୁଣିବା ଆଉ ଜାଣିବା। ତମମାନଙ୍କୁ କହିଛନ୍ତି ଜ୍ୟୋତିର୍ମୟୀ ମହାନ୍ତି। ଆସ ଶୁଣିବା।
1: ପିଲାମାନଙ୍କୁ ମୋର କହିବାର କଥା ଯେ ବର୍ତ୍ତମାନ ସମାଜରେ ଯେପରି ରୋଗ ବ୍ୟାପୁଛି, ସେମାନେ ନିହାତି ନିଜର ଖାଦ୍ୟ ପ୍ରତି ପ୍ରଥମେ ସଚେତନ ହେବା ଦରକାର। କାରଣ ସମସ୍ତ ପ୍ରକାର ଖାଦ୍ୟରେ ଅପମିଶ୍ରଣ ହେଉଛି, ଯାହାକି ଆଜି ସମସ୍ତଙ୍କୁ ବ୍ୟାଧିଗ୍ରସ୍ତ କରୁଛି। ପ୍ରଥମେ ଆମେ ଦେଖନ୍ତୁ କୃଷିଜାତ ଦ୍ରବ୍ୟ କଥା। କଳକାରଖାନାରୁ ନିର୍ଗତ ବିଷାକ୍ତ ଜଳ ମଧ୍ୟରେ ରାସାୟନିକ ପଦାର୍ଥ ଅଛି, ଯାହାକି ନଦୀ ଆଉ ନାଳ ସହିତ ମିଶୁଛି ଏବଂ ଜଳସେଚନ ପ୍ରଣାଳୀରେ ଏଗୁଡିକ କୃଷି କ୍ଷେତ୍ରକୁ ଯାଉଛି। ଯେମିତି ଆମେ ଯେଉଁ କୃଷି କ୍ଷେତ୍ରରେ ଚାଷ କରୁଛେ ପନିପରିବା, ଧାନ, ଗହମ, ଏଇ ଜଳରେ ବଢୁଛି, ଯାହାଦ୍ୱାରା କି ରାସାୟନିକ ପଦାର୍ଥ ଗୁଡିକ ପରୋକ୍ଷ ଭାବେ ସେ ଖାଦ୍ୟରେ ଠୁଳ ହେଉଛି। ତା ଛଡା ଅଧିକ ଅମଳ ପାଇଁ କି ରାସାୟନିକ ସାର, କୀଟନାଶକ ଏସବୁ ବ୍ୟବହାର କରାଯାଉଛି। ଏହା ବର୍ତ୍ତମାନ ବହୁଳ ଭାବରେ ବ୍ୟବହାର କରାଯାଉଛି, ଯାହାଦ୍ୱାରା କି ସବୁ ରାସାୟନିକ ପଦାର୍ଥ ଗୁଡିକ ମନୁଷ୍ୟ ଓ ପଶୁପକ୍ଷୀ ମାନଙ୍କ ଦେହକୁ ଯାଉଛି। ବର୍ତ୍ତମାନ ପିଲାମାନେ ତମେ ତମର ଖାଦ୍ୟ କଥା ଦେଖ, ଯୋଉ ଖାଦ୍ୟ ତମେ ସିଧାସଳଖ ଖାଉଛ, ତମେ ସବୁ ଆଜିକାଲି ପାରମ୍ପରିକ ଖାଦ୍ୟ, ଆମର ଯେ ଖାଦ୍ୟ ଅଛି ଚୁଡା, ମୁଢି ବା ଛତୁଆ, ପିଠା ଏସବୁ ଖାଇବାକୁ ବିଶେଷ ଆଗ୍ରହ ପ୍ରକାଶ କରୁନ। ତମର ପ୍ରିୟ ଖାଦ୍ୟ ହଉଛି ରୋଲ, ଚାଉମିନ, ପିଜ୍ଜା, ବର୍ଗର, ଚାଟ, ଗୁପଚୁପ, ଯାହାକୁ ଆମେ କହୁ ଫାଷ୍ଟଫୁଡ, ଏଇଗୁଡାକୁ ସୁଆଦିଆ ଖାଦ୍ୟ ହିସାବରେ ତମେ ସବୁବେଳେ ଗ୍ରହଣ କରୁଛ। କିନ୍ତୁ ତମେମାନେ ଜାଣିପାରୁନ ଯେ ଏଇ ଖାଦ୍ୟକୁ ସୁସ୍ୱାଦୁ ତଥା ଆକର୍ଷଣୀୟ କରିବା ପାଇଁ ଏଥିରେ ନାନା ରାସାୟନିକ ପଦାର୍ଥ

0: ମିଶାଯାଉଛି। ଏଥିରେ ଅତ୍ୟଧିକ ତେଲ ବ୍ୟବହାର କରାଯାଉଛି ଏବଂ ଯୋଉ ତେଲ ଗୁଡିକ ଖୁବ ଶସ୍ତା ତେଲ, ଏହା ମଧ୍ୟ ଦେହକୁ ଅହିତକର। ତା ଛଡା ଆମେ ଯୋଉ ଡବା ପ୍ୟାକ ଖାଦ୍ୟ ପାଉଛେ, ଥଣ୍ଡା ପାନୀୟ ସସ୍ ଯାହାକୁ ଆମେ ଅନେକ ଦିନ ଧରି ରଖିପାରିବା, ଯୋଉ ପ୍ରିଜରଭେଟିଭ ଖାଦ୍ୟ ବୋଲି ଯାହା କୁହାଯାଏ, ଏସବୁଥିରେ ପର୍ଯ୍ୟାପ୍ତ ପରିମାଣରେ ରାସାୟନିକ ପଦାର୍ଥ ଦିଆଯାଉଛି। ରାସାୟନିକ ପଦାର୍ଥ ବ୍ୟବହାର ନ କଲେ ଏଗୁଡିକ ବେଶୀ ଦିନ ରହିପାରିବନି। ତମର ଯୋଉ ଖାଦ୍ୟ ଦହିବରା ଆଳୁଦମ, ଆଳୁଦମକୁ ଆକର୍ଷଣୀୟ କରିବା ପାଇଁ ରଙ୍ଗ ସବୁ ବ୍ୟବହାର କରାଯାଉଛି। ତମେ ଏସବୁ ଖାଇବା ଦ୍ୱାରା ଏ ରାସାୟନିକ ପଦାର୍ଥ ତୁମ ପେଟକୁ ସିଧାସଳଖ ଯାଉଛି। ଆଉ ଗୋଟିଏ କଥା ମନେ ରଖ, ତମେ ଯୋଉ ଥଣ୍ଡା ପାନୀୟ ପିଉଛ ତାହା ଦେହ ପାଇଁ ବହୁତ ଖରାପ। ଯୋଉ ଥଣ୍ଡା ପାନୀୟ ଆମେ ଖାଉଥିବା ଖାଦ୍ୟରୁ କ୍ୟାଲସିୟମ ନାମକ ଗୋଟିଏ ଧାତୁକୁ କମେଇ ଦିଏ। ଏଇ ଯୋଉ କ୍ୟାଲସିୟମ ଧାତୁ ଆମ ଦେହକୁ ଗଲେ ଆମର ହାଡ଼ ଓ ଦାନ୍ତ ଗଠନରେ ସାହାଯ୍ୟ କରେ, ତେଣୁ ଆର ଅବଶୋଷଣ କମିଗଲେ ଆମର ଦାନ୍ତ ଆଉ ହାଡ଼ ଦୁର୍ବଳ ହୋଇଯାଏ। ତେଣୁ ଆଜିକାଲି ଏ ପ୍ରକାର ଖାଦ୍ୟ ପାନୀୟ କଥା ତ କହି ବସିଲେ ସରିବ ନାହିଁ, ତେଣୁ ତମେମାନେ ତୁମ ଭଲ ପାଇଁ ଏସବୁ ଖାଦ୍ୟ ଠାରୁ ଦୂରରେ ରୁହ। ଆଉ ଗୋଟିଏ କଥା ଦେଖ, ବ୍ୟବସାୟୀମାନେ ଲାଭଖୋର ମନୋବୃତ୍ତି ନେଇକିରି ସବୁ ଖାଦ୍ୟକୁ ସ୍ୱାଦଯୁକ୍ତ ଆକର୍ଷଣୀୟ କରିବା ପାଇଁ ସେମାନେ ବି ରାସାୟନିକ ପଦାର୍ଥ ମିଶାଉଛନ୍ତି। ଉଦାହରଣ ସ୍ୱରୂପ ବାଇଗଣ, ପୋଟଳ, କଲରା, ଏଇ ପନିପରିବାକୁ କେତେ ବହୁତ ପନିପରିବା ମୁଁ ଏତିକି ନାଁ କହିଲି, ସବୁଜ ଆଉ ତଟକା ରଖିବା ପାଇଁ ସେଥିରେ ମଧ୍ୟ ରଙ୍ଗ ଆଉ ରାସାୟନିକ ପଦାର୍ଥ ଦିଆଯାଉଛି। ଏପରିକି ବଜାରରେ ଯେଉଁ ପନିର, ଘିଅ, କ୍ଷୀର ଏସବୁ ପଦାର୍ଥ ବିକ୍ରି ହଉଛି, ତା ଦେହରେ ବି ରାସାୟନିକ ପଦାର୍ଥ ଏସବୁ ମିଶୁଛି। ଏଗୁଡିକ କଣ ହଉଛି ନା, ଏଗୁଡିକ ସବୁ ରାସାୟନିକ ପଦାର୍ଥ ବିଭିନ୍ନ ଉପାୟରେ ଆମ ଦେହକୁ ଚାଲିଯାଉଛି। ବଡ଼ କଥା ହେଲା, ଏହା ଦେହକୁ ଗଲେ ଆମ ମସ୍ତିଷ୍କ ଉପରେ କୁପ୍ରଭାବ ପକଉଛି। ତମେ ମାନେ ପିଲାଏ ଜାଣିଥିବ, ଆମର ଭଗବାନଙ୍କର ଶ୍ରେଷ୍ଠ ଅବଦାନ ମଣିଷକୁ ହଉଛି ତାର ମସ୍ତିଷ୍କ, ଯାହା ଗୋଟେ ସୁପର କମ୍ପ୍ୟୁଟର ପରି କାମ କରେ। ତମ ମୁଣ୍ଡରୁ ତମେ ସବୁ ଚିନ୍ତା ପାଠ ପଢିବ, ଭଲ ଚିନ୍ତା କରିବ, କେବଳ ତମର ମୁଣ୍ଡରୁ ନିର୍ଗତ ହୁଏ ସେଇଟା। ତେଣୁ ମସ୍ତିଷ୍କ ଉପରେ କୁପ୍ରଭାବ ପଡିଲେ ଶରୀରରେ ଆମର ନାନା ସମସ୍ୟା ଦେଖାଯିବ। ଆଉ ଗୋଟିଏ ବଡ କଥା ହେଲା ଯେ ଏଇସବୁ ଯୋଉ ରାସାୟନିକ ପଦାର୍ଥ ଗୁଡିକ ଯାଉଛି, ତମେ ଭାବୁଥିବ କାଇଁ ଆମର ତ କିଛି ହଉନି, ଏଇଟା ହଠାତ୍ ଜଣାପଡ଼େନି, ଏଇଟା ଗୋଟେ ସ୍ଲୋ ପଏଜନ୍ ଭଳି କାମ କରେ। ଏହା ଦେହର ଆମ ଯୋଉ ଦେହର ଯୋଉ ଗୁରୁତ୍ୱପୂର୍ଣ୍ଣ ଅଂଶ ବୃକକ୍ ଅଛି, ହାର୍ଟ, ଫୁସ୍ଫୁସ୍, ଏଇସବୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗର ଆସ୍ତେ ଆସ୍ତେ କ୍ଷତି ସାଧନ କରିଚାଲେ, ଯାହାଫଳରେ ଆମେ କ୍ୟାନ୍ସର, ପକ୍ଷାଘାତ, ମସ୍ତିଷ୍କଘାତ, ଡାଇବେଟିସ୍ ଇତ୍ୟାଦି ନାନା ପ୍ରକାର ରୋଗର ଶିକାର ହଉଛେ। ତମେ ଜାଣିଥିବ ଆଜିକାଲି ଏଇସବୁ ରୋଗ ବହୁତ ବଢି ବଢି ଚାଲିଛି, ଆର ମୂଳ କାରଣ ହଉଛି ଆମେ ଖାଦ୍ୟରେ ବହୁଳ ପରିମାଣରେ ରାସାୟନିକ ପଦାର୍ଥ ଖାଇଦଉଛୁ। ତେଣୁ ପିଲାମାନେ ଯଥାସମ୍ଭବ ଏସବୁ ବୁଝି ଚଟପଟି ଖାଦ୍ୟ ଠାରୁ ଦୂରରେ ରୁହ ଏବଂ ପାରମ୍ପରିକ ଘର ତିଆରି ଖାଦ୍ୟ ସବୁବେଳେ, ଯାହା ଭାତ, ଡାଲି, ସିଝା ତରକାରୀ କି ଘରେ ଯାହା ମା କରିଦେଲେ ପିଠା, ଏଇସବୁ ଖାଅ ଆଉ ସୁସ୍ଥ ରୁହ, କାରଣ ତମେମାନେ ହଉଛ ଏ ଜାତିର ଭବିଷ୍ୟତ।
1: ହଉ ପିଲେ, ଆଜିର କିଶୋର ଚକ୍ର କାର୍ଯ୍ୟକ୍ରମକୁ ଏଇଠି ରଖି ଉଠୁଛୁ।

0: ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ଆଜିର କ୍ୟାମ୍ପସ ବିଚିତ୍ରା ସନ୍ଧ୍ୟାକୁ ସ୍ୱାଗତ କରୁଛି ମୁଁ ଆପଣଙ୍କ ସାଥୀ ପ୍ରତୀକ୍ଷା।
1: ଆଉ ମୁଁ ହିମାଂଶୁ।
0: ଆଚ୍ଛା ହିମାଂଶୁ,
1: ହଁ,
0: ଆମ ପିଲାବେଳର ସମୟ କେତେ ଭଲ ଥିଲା ନା?
1: ହଁ ପ୍ରତୀକ୍ଷା, ପିଲାବେଳର ସମୟକୁ କିଏ କଣ କେବେ ଭୁଲି ପାରିବ? ସେ ଜୀବନର ପ୍ରତିଟି ମୁହୂର୍ତ୍ତରେ ସେ ପିଲାବେଳର ସମୟ ଆମ ସ୍ମୃତି ପଟରେ ନିହାତି ଭାସି ଉଠିବ।
0: ହଁ, ସ୍କୁଲ ଗଲାବେଳେ ଆମକୁ ଲାଗୁଥିଲା କି କେମିତି ଜଲ୍ଦି ସ୍କୁଲଟା ସରିଯାଆନ୍ତା, ଆମେ କଲେଜକୁ ଯାଆନ୍ତୁ। ଆଉ କଲେଜକୁ ଗଲା ପରେ ଭାବିଲୁ କି କେମିତି ଜଲ୍ଦି କଲେଜ ପାଠପଢା ସରିଯାଆନ୍ତା, ଆମ ମୁଣ୍ଡରୁ ଟେନସନ ଯାଆନ୍ତା।
1: ହଁ ପ୍ରତୀକ୍ଷା, ଖାଲି ତୁମେ ନୁହେଁ କି ମୁଁ ନୁହଁ, ପ୍ରାୟତଃ ଆମେ ସମସ୍ତେ ଭାବନ୍ତି କେମିତି ଆମ କଲେଜ ପାଠପଢା, ସ୍କୁଲ ପାଠପଢା ସରିଯାଉ, ଆମେ ପାଠପଢାରୁ ମୁକ୍ତି ପାଉ ଆଉ ଖୋଲା ମନରେ ବୁଲାବୁଲି କରିପାରୁ। କିନ୍ତୁ ପ୍ରକୃତ କଥା ହେଉଛି, ଆମେ ଯେତେବେଳେ ପାଠପଢା ସରିଗଲା ସେତେବେଳେ ଧୀରେ ଧୀରେ ସମସ୍ତ ଟେନସନ ମୁଣ୍ଡକୁ ପଶିଲା। କେମିତି ଜୀବନ ଆଗକୁ ଗଢିପାରିବ ସେ ପାଇଁ ବି ଆମେ ଚିନ୍ତା କଲେ। ଆମେ କିନ୍ତୁ ବର୍ତ୍ତମାନ ସତ କହିବାକୁ ଗଲେ ସେ ପୂର୍ବ ସମୟକୁ ମିସ୍ କରୁଛନ୍ତି, ନୁହେଁ କି? ସେଇ ଛୋଟବେଳର ସ୍କୁଲ ଖେଳ, ସେଇ କଲେଜର ପାଠପଢାର ସାଙ୍ଗବେଳର ମଜାମସ୍ତି, କିନ୍ତୁ ଏବେ ଖୋଜିଲେ ବି ଆମେ ସେ ସମୟକୁ ଆଉ ଫେରିପାଇବାନି।
0: କାହିଁକି ଫେରିପାଇବାନି? ନିହାତି ଫେରିପାଇବା।
1: କଣ କହୁଛ ପ୍ରତୀକ୍ଷା, ମୁଣ୍ଡ କାମ କରୁନି ବୋଧେ ତୁମର?
0: ଆରେ ମୁଁ କହୁଛି ଯେ ଆଜି ଆମର କୋଉ କାର୍ଯ୍ୟକ୍ରମ ଚାଲିଛି କହିଲ?
1: ଆଜି ଆମର କ୍ୟାମ୍ପସ ବିଚିତ୍ରା।
0: ତ କ୍ୟାମ୍ପସ ବିଚିତ୍ରା କାର୍ଯ୍ୟକ୍ରମରେ ଆମେ କଣ କରୁ?
1: ଓ ଆଚ୍ଛା, ଏବେ ବୁଝିଲି। ତାହେଲେ ଆମେ କ୍ୟାମ୍ପସ ବିଚିତ୍ରା କାର୍ଯ୍ୟକ୍ରମରେ କଲେଜକୁ ବୁଲିଯିବା ଆଉ ସେଇ ବେଳର ସ୍ମୃତିକୁ କିଛି ଆଉ ଥରେ ମନେ ପକେଇବା, ଏଇଆ ତ?
0: ହଁ ହିମାଂଶୁ, ତମେ ଠିକ ଅନୁମାନ କରିଛ। ତାହେଲେ ଆଜି ଆମେ ଯିବା କଲେଜ।
1: କୋଉ କଲେଜ ଯିବା କହିଲ?
0: ଜାତୀୟ କବି ବୀରକିଶୋର ଦାସ ସରକାରୀ ମହାବିଦ୍ୟାଳୟକୁ।
1: ତାହେଲେ ଆଉ ଡେରି କରିବାନି, ତେବେ କାର୍ଯ୍ୟକ୍ରମକୁ ଆଗେଇ ନବା।
0: ତାହେଲେ ଏବେ କଲେଜର ଅଧ୍ୟକ୍ଷା ପଦ୍ମଜା ପଣ୍ଡିତ ମହୋଦୟଙ୍କୁ ଅନୁରୋଧ କରିବୁ କଲେଜ ସମ୍ପର୍କରେ କିଛି କହିବା ପାଇଁ।
2: ମୁଁ ଡକ୍ଟର ପଦ୍ମଜା ପଣ୍ଡିତ, ଜାତୀୟ କବି ବୀରକିଶୋର ଦାସ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବରେ ଆଜି ଆକାଶବାଣୀର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମର ପ୍ରିୟ ମହାବିଦ୍ୟାଳୟ ବିଷୟରେ କିଛି ମନର କଥା ଆପଣମାନଙ୍କ ସହ ଭାଗ କରିବାକୁ ଅତ୍ୟନ୍ତ ଗୌରବ ମନେ କରୁଛି। 1972 ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟ ଦୀର୍ଘ ଦିନ ଧରି ଉଚ୍ଚ ଶିକ୍ଷାର ପ୍ରସାର ଏବଂ ପ୍ରଚାର ଓ ମୂଲ୍ୟଧାରିତ ଶିକ୍ଷା ପ୍ରଦାନରେ ନିଷ୍ଠାପୂର୍ଣ୍ଣ ଭାବରେ ନିୟୋଜିତ। ଆମର ଲକ୍ଷ୍ୟ କେବଳ ପାଠ୍ୟ ଜ୍ଞାନର ସୀମାରେ ସୀମିତ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କର ମାନସିକ, ସାମାଜିକ ଓ ନୈତିକ ବିକାଶ ହେଉଛି ଆମର ପ୍ରାଥମିକତା। ଆମ ମହାବିଦ୍ୟାଳୟରେ କଳା, ବିଜ୍ଞାନ ଓ ବାଣିଜ୍ୟ ଧାରାରେ ଶିକ୍ଷା ପ୍ରଦାନ ହେଉଛି, ଯେଉଁଠାରେ ଅନୁଭବୀ ଓ ସମର୍ପିତ ଅଧ୍ୟାପକ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ସୃଜନଶୀଳ ଚିନ୍ତନ ଓ ନବ ଆବିଷ୍କାର ଦିଗରେ ପ୍ରେରିତ କରିଥାନ୍ତି। ଆମ ସରକାରଙ୍କର ଶିକ୍ଷାର ଉନ୍ନତି ପ୍ରତି ନିରନ୍ତର ପ୍ରୟାସ ଓ ସହଯୋଗ ଆମ ପରି ସରକାରୀ ମହାବିଦ୍ୟାଳୟମାନଙ୍କ ପାଇଁ ଏକ ଶକ୍ତିଶାଳୀ ଆଧାର ସୃଷ୍ଟି କରିଛି। ନୂତନ ଶିକ୍ଷାନୀତି ଡିଜିଟାଲ ଶିକ୍ଷାର ପ୍ରଚାର ଓ ଢାଞ୍ଚାଗତ ଉନ୍ନତି ପାଇଁ ଗ୍ରହୀତ ପଦକ୍ଷେପମାନେ ଆମକୁ ଆଗକୁ ବଢ଼ିବାରେ ପ୍ରେରିତ କରନ୍ତି। ଆମେ ଆମ ସୀମିତ ସାଧନ ସମ୍ପଦ ମଧ୍ୟରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବାରେ ସଦା ପ୍ରତିବଦ୍ଧ। ଏହି ଦିଗରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କର ସହଯୋଗ ଆମର ସବୁଠାରୁ ବଡ଼ ଶକ୍ତି। ଏଥିସହିତ ଆମ କଲେଜର NSS, NCC

0: କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଭିତରେ ସମାଜସେବା ଓ ପରିବେଶ ସଚେତନତା ଜାଗୃତ କରାଯାଉଛି। ମୋର ଦୃଢ଼ ବିଶ୍ୱାସ ଯେ ଆଗାମୀ ଦିନରେ ସମସ୍ତଙ୍କର ସହଯୋଗରେ ଆମ ମହାବିଦ୍ୟାଳୟ ଆହୁରି ଉନ୍ନତିର ଶିଖରକୁ ସ୍ପର୍ଶ କରିବ ଓ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବରେ ପରିଚିତ ହେବ। ଶେଷରେ ମୁଁ ଆମ ଛାତ୍ରଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ସମସ୍ତ ଶ୍ରୋତା ଏବଂ ସମସ୍ତଙ୍କର ଆଶୀର୍ବାଦ କାମନା କରୁଛି। ଧନ୍ୟବାଦ।
1: ଅନେକ ଅନେକ ଧନ୍ୟବାଦ ମ୍ୟାଡାମ କଲେଜ ସମ୍ପର୍କରେ ଅବଗତ କରାଇଥିବାରୁ।
2: ଆଚ୍ଛା ହିମାଂଶୁ,
1: ହଁ,
2: ମୁଁ କଣ ଶୁଣିଛି ତମେ କବିତା ଲେଖାଲେଖି କର ବୋଲି।
1: ନାଇଁ ପ୍ରତୀକ୍ଷା, ସେମିତି କେତେବେଳେ କେମିତି ଲେଖିଦିଏ ଟିକେ ଆଉ। ଆଚ୍ଛା ମୁଁ ବୁଝିପାରୁନି, ତୁମର କବିତା ବିଷୟରେ ଆଜି କଣ ପାଇଁ ମତେ ପଚାରିଲ? ଆଗରୁ ତ କାଇଁ କବିତା କଥା ମତେ ପଚାରୁ ନଥିଲ, କଥା କଣ?
2: କଥାଟା ହେଲା ଏଇଆ କି ମୁଁ ସିନା କବିତା ଲେଖେନି, କିନ୍ତୁ କବିତା ଶୁଣିବାକୁ ମତେ ବହୁତ ଭଲ ଲାଗେ।
1: ଆଚ୍ଛା, ତାହେଲେ କବିତା ଶୁଣିବାକୁ ତୁମକୁ ବହୁତ ଭଲ ଲାଗେ ନୁହେଁ କି? ତାହେଲେ ମୋ ପାଖରୁ କାହିଁକି କବିତା ଶୁଣିବ କହିଲ? ଚାଲ ଆମେ ଜେକେ ବିକେ କଲେଜର ପିଲାମାନଙ୍କ ପାଖରୁ ସୁନ୍ଦର ସୁନ୍ଦର କବିତା ଶୁଣିବା।
2: ଆରେ ହଁ ତ, ତାହେଲେ ଶୁଣିବା ଆମ ଛାତ୍ରଛାତ୍ରୀ ମାନଙ୍କ ଠାରୁ ସୁନ୍ଦର ସୁନ୍ଦର କବିତା। ଆପଣଙ୍କ ପରିଚୟଟି ଦେଇ ଦିଅନ୍ତୁ।
3: ମୋ ନାଁ ଶିବାନୀ ସୁଚରିତା, ମୁଁ +3 ସେକେଣ୍ଡ ଇୟର ଆର୍ଟ୍ସ ଇକୋନୋମିକ୍ସ ଡିପାର୍ଟମେଣ୍ଟରୁ। ମୋର ଆଜି କବିତାର ଶୀର୍ଷକ ହେଉଛି ମୋ ସ୍ୱାଧୀନ ଓଡ଼ିଶା। ଇଂରେଜ ଅଧୀନରେ ଥିଲା ମୋ ଉତ୍କଳ, ଦେଉଥିଲେ କେତେ ଦଣ୍ଡ କରି ଆମକୁ ଗୋଲାମ, ପରାଧୀନ ଥିଲୁ ଆମେ ଆଉ ଆମ ଭାଷା, ସ୍ୱାଧୀନତା ପାଇବା ହେଲା ଦୂର ଆକାଶର ଆଶା, କେତେ କେତେ ମହାବୀର ଦେଇ ନିଜ ବଳିଦାନ, କରିଦେଲେ ଉତ୍କଳ ମା'କୁ ସ୍ୱାଧୀନ, ସୂରୁଜ ଉଇଁଲା ଏପ୍ରିଲ ପହିଲା, ଉତ୍କଳ ମା'ର ସନ୍ତାନ ଆମେ ଉତ୍କଳୀୟ ନାମ ହେଲା, ଆଶାର ଆଲୋକ ହେଲା ପୁଣି ସତ୍ୟ, ପାଇଲୁ ସ୍ୱତନ୍ତ୍ର ପରିଚୟ ହୋଇ ଉତ୍କଳୀୟ, ମହୁଠାରୁ ମିଠା ମୋ ଉତ୍କଳ ଭାଷା, ଗାଇବୁ ଆନନ୍ଦେ ଉତ୍କଳର ଅମର ଗାଥା, 1936 ମସିହା ସ୍ୱତନ୍ତ୍ରତା ପାଇଲା ଆମ ଓଡ଼ିଶା, ଶଙ୍ଖନାଦରେ ଚତୁର୍ଦିଗ ଉଠିଲା କମ୍ପି, ବର୍ଷ ବର୍ଷ ଅପେକ୍ଷାର ଅନ୍ତ ହୋଇଲାଟି, ଗର୍ବିତ ମୁଁ ଆଜି ହୋଇ ଉତ୍କଳୀୟ, ଶୁଣି ଚତୁର୍ଦିଗେ ମୋ ଉତ୍କଳର ଜୟ ଜୟ। ଧନ୍ୟବାଦ।
2: ଅନେକ ଅନେକ ଧନ୍ୟବାଦ ଭଉଣୀ। ଦେଖିବା ପରବର୍ତ୍ତୀ କବିତା ଆବୃତ୍ତି କରିବା ପାଇଁ କିଏ ଆସୁଛନ୍ତି, ଆପଣଙ୍କ ପରିଚୟଟି ଦେଇଦିଅନ୍ତୁ।
4: ମୁଁ ସୁପ୍ରଭା ରାଉତ, ବିଏସ୍ସି ସେକେଣ୍ଡ ଇୟର କେମିଷ୍ଟ୍ରି ଅନର୍ସର ଷ୍ଟୁଡେଣ୍ଟ ଏବଂ ଜାତୀୟ କବି ବୀରକିଶୋର ସରକାରୀ ମହାବିଦ୍ୟାଳୟର ଛାତ୍ରୀ। ଆଜିର ମୋର କବିତାର ଶୀର୍ଷକ ହେଉଛି ନାରୀ। ନାରୀ ନୁହେଁ ଏକ ଦୁର୍ବଳ କାହାଣୀ, ବଖାଣେ ଶକ୍ତିର ଅମର ନିର୍ବାଣୀ, ଶକ୍ତିର ଅଟେ ସେ ଜୀବନ୍ତ ପ୍ରତୀକ, ଦେଖାଏ ସେହି ଯେ ଆଶାର ଆଲୋକ, ନାରୀ ଜାଗ୍ରତରେ ଜଗତ ଜାଗିବ, ତାର କୋମଳ ହସରେ ସଂସାର ହସିବ, କି କହିବି ତାର ଅପାର ଦୟା, କାହିଁ କେତେ ରୂପେ ରଚିଛି ମାୟା, ପିଣ୍ଡରେ ପରାଣ ଦେଇଛି ମା, ସବୁରି ବିପଦେ ହୁଏ ସେ ସାହା, ମା ନୁହେଁ ଏକ ଶବ୍ଦ, ମା ନୁହେଁ ଏକ ଶବ୍ଦ, ଅଟେ ଏକ ଅନୁଭବ, ସନ୍ତାନ ଆଖିରେ ଲୁହ ସେ ଦେଖିଲେ ଛାଡ଼ିଯାଏ ତାର ଜୀବ, ପଡ଼ି ଯାଉଥିଲେ ହାତ ଧରି ଦିଏ, ପ୍ରତି ଦୁଃଖେ ଆମ ସାତେ ରହିଥାଏ, ସବୁଠାରୁ ଶ୍ରେଷ୍ଠ ଅଟେ ତାର ବଳିଦାନ, ମଣିଷ ଜୀବନେ ମା ହିଁ ଅମୂଲ୍ୟ ଧନ, ରଙ୍ଗ ମଞ୍ଚେ ଏବେ ଓହ୍ଲାଇ ଆସନ୍ତି ଘରେ ସଭିଙ୍କର ପ୍ରିୟ, ଘରର ଖୁସି ସେ ଘରର ଆଲୋକ, ଅଟେ ପରା ଗୋଟେ ଝିଅ, କଣ୍ଠରେ ଥାଏ ତା ସୁମଧୁର ଧ୍ୱନି, ଘରେ ଭରିଦିଏ ଖୁସିର ରାଗିଣୀ, ସେ ଅଟେ ସ୍ନେହର ଧାରା, ସଭିଙ୍କ ଆଖିର ତାରା, କିନ୍ତୁ ଆସେ ବିଦାୟର ଦିନ, ଜନ୍ମଭୂମିକୁ ପର କରିଦେଇ ହେଇଯାଏ ସିଏ ଭିନ୍ନ, ଏହା ପରେ ସିଏ ସ୍ତ୍ରୀ ଭୂମିକାରେ ଥାଏ, ସଭିଙ୍କ ସୁଖେ ସଦା ସୁଖୀ ହେଉଥାଏ, ପୁରୁଷ ଜୀବନେ ନିବିଡ଼ ସଂଗାତ, ପ୍ରତି ସମସ୍ୟାରେ ବଢ଼ାଇଥାଏ ସେ ହାତ, ସ୍ୱପ୍ନକୁ ନିଜର ପଛରେ ରଖି ଦୁଃଖକୁ ଦିଏ ସେ ଛାତିରେ ଯାକି, ଏହି ସବୁରି କର୍ତ୍ତବ୍ୟ ସାରି ତଥାପି ସମାଜେ ଅପମାନ ନେଇ ଲୁହେ ହୁଏ ଏତେ ସରି, ଛୋଟବେଳୁ ତାର ପ୍ରଥମ ଶିକ୍ଷା ଅଟେ ସହିବାର ଅର୍ଥ, ସଭିଙ୍କର ସୁଖେ ମନ ମାରିଦେଇ ଭୁଲିଯାଏ ତାର ସ୍ୱପ୍ନର ପଥ, ଲକ୍ଷ୍ମୀ ସରସ୍ୱତୀ ଦୁର୍ଗା ଧରନ୍ତି ସଂସାର ରଥର ପଘା, ନାରୀଗଣ ଆଜି ଜାଗ୍ରତ ହୁଅ, ପରିଶ୍ରମ କରି ସୁଦୃଢ଼ ହୋଇ ସମାଜେ ଆଗେଇ ଯାଅ, ନାରୀ ନୁହେଁ ଆଜି ଅବଳା ଦୁର୍ବଳା, ତାପାଦ ଚରଣେ ସୁଜଳା ସୁଫଳା। ଧନ୍ୟବାଦ।
1: ବହୁତ ବହୁତ ଧନ୍ୟବାଦ ଭଉଣୀ। ନାରୀ ଉପରେ ଏ କବିତାଟି ଯୋଉ ପାଠ କଲେ ନିହାତି ଭାବରେ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିବ ବୋଲି ମୁଁ ଆଶା କରୁଛି। ଆଚ୍ଛା ପ୍ରତୀକ୍ଷା, ଏବେ ତ ଆମେ କବିତା ଶୁଣିଲେ, ୟା ପରେ କଣ ଶୁଣିବା?
2: ଟକ୍ ଶୁଣିବା।
1: ତାହେଲେ ଦେଖିବା ଆମର ପ୍ରଥମ ଟକ୍ଟି କିଏ କହିବେ? ଭଉଣୀ ଆପଣଙ୍କ ପରିଚୟଟି ଦେଇଦିଅନ୍ତୁ।
5: ନମସ୍କାର, ମୁଁ ଭୂମିକା ପାଣି, +3 ଥର୍ଡ ଇୟର ସାଇକୋଲୋଜି ଅନର୍ସ, ଜାତୀୟ କବି ବୀରକିଶୋର ଡିଗ୍ରୀ କଲେଜର ଛାତ୍ରୀ। ମୁଁ ଆଜି ଆପଣମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ କ୍ଲିନିକାଲ ସାଇକୋଲୋଜି ବିଷୟରେ କହିବାକୁ ଯାଉଛି। କ୍ଲିନିକାଲ ସାଇକୋଲୋଜି ହେଉଛି ମନୋବିଜ୍ଞାନର ଏକ ଗମ୍ଭୀର ଓ ଗୁରୁତ୍ୱପୂର୍ଣ୍ଣ ଶାଖା।

0: ଯାହା ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ଚିନ୍ତାଧାରା, ଅସାମାନ୍ୟତା, ଭୟ ଆଚରଣ ଏବଂ ବ୍ୟବହାରରେ ଘଟୁଥିବା ସମସ୍ୟାମାନଙ୍କ ବିଷୟରେ ଅଧ୍ୟୟନ କରିବା ଏବଂ ସେଗୁଡ଼ିକ କିପରି ସଠିକ୍ ଭାବେ ଚିହ୍ନଟ କରି ଚିକିତ୍ସା କରିପାରିବା, ଏହି ବିଷୟ ମାନସିକ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଭାବେ ବୁଝିବା ଏବଂ ତାଙ୍କ ଚିକିତ୍ସା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ। କ୍ଲିନିକାଲ ସାଇକୋଲୋଜି ଆଜି ଆମ ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକ, କାରଣ ଆଜିର ଦ୍ରୁତଗତି ଏବଂ ଚାପଭରା ଯୁଗରେ ମାନସିକ ସ୍ୱାସ୍ଥ୍ୟ ଏକ ଗଭୀର ଚିନ୍ତାର ବିଷୟ। ବର୍ତ୍ତମାନର ବ୍ୟସ୍ତ ଏବଂ ଚାପପୂର୍ଣ୍ଣ ଜୀବନରେ ଅନେକ ଲୋକ ମାନସିକ ଅସୁସ୍ଥତା, ଭୟ, ଦୁଃଖ ଏବଂ ଚିନ୍ତା କିମ୍ବା ଟେନ୍ସନରେ ରହିଛନ୍ତି, ଯାହାକି ବାହାରକୁ ଆସୁନାହିଁ। ଏମିତି ଅବସ୍ଥାରେ କ୍ଲିନିକାଲ ସାଇକୋଲୋଜି ରୋଗୀଙ୍କ ମନ ପରୀକ୍ଷା କିମ୍ବା ସାଇକୋଲୋଜିକାଲ ଟେଷ୍ଟିଂ ଏବଂ ବ୍ୟବହାରିକ ପରିବର୍ତ୍ତନ କିମ୍ବା ବିହେଭିଅରାଲ ଚେଞ୍ଜ ଦ୍ୱାରା ରୋଗୀଙ୍କୁ ସାହାଯ୍ୟ କରି ତାଙ୍କ ସ୍ୱାସ୍ଥ୍ୟ ଏବଂ ସାମାଜିକ ଜୀବନରେ ପୁନଃସ୍ଥାପିତ କରେ। ଦୁଃଖର ବିଷୟ ଯେ ଆମ ସମାଜରେ ଅଧିକାଂଶ ଲୋକ ମାନସିକ ରୋଗକୁ ଲଜ୍ଜା ଓ ଅବହେଳା ଦୃଷ୍ଟିରେ ଦେଖନ୍ତି, କିନ୍ତୁ ସତ୍ୟ ହେଉଛି ମନର ଅସୁସ୍ଥତା ମଧ୍ୟ ଏକ ରୋଗ ଅଟେ, ଯାହା ପାଇଁ ଚିକିତ୍ସା ଆବଶ୍ୟକ। କ୍ଲିନିକାଲ ସାଇକୋଲୋଜିଷ୍ଟମାନେ ଏକ ବନ୍ଧୁ ଭଳି ରୋଗୀଙ୍କ ସହ ଆତ୍ମୀୟ ଭାବେ ତାଙ୍କ ସମସ୍ୟା ବୁଝନ୍ତି ଏବଂ ସମାଧାନ କରିଥାନ୍ତି, ଯାହା ଲୋକଙ୍କୁ ସାହସ ଓ ଆଶା ଦେଇଥାଏ ଏବଂ ଲୋକଙ୍କ ଅନ୍ତର୍ନିହିତ କ୍ଷମତା କିମ୍ବା ଇଣ୍ଟରନାଲ ପାୱାରକୁ ଜାଗୃତ କରିବାରେ ସାହାଯ୍ୟ କରିଥାନ୍ତି, ଯାହାଦ୍ୱାରା ସେମାନେ ପୁନର୍ବାର ଜୀବନ ମୁଖ୍ୟ ସ୍ରୋତକୁ ଫେରିପାଆନ୍ତି। କ୍ଲିନିକାଲ ସାଇକୋଲୋଜି ଏମିତି ଏକ ବିଷୟ ଯାହା ଆମ ସମାଜର ମାନସିକ ସ୍ୱାସ୍ଥ୍ୟ ରକ୍ଷା କରିବା ପାଇଁ ଅତ୍ୟନ୍ତ ଆବଶ୍ୟକ। ଏହି ବିଷୟ ଆମକୁ ଶିଖାଏ ଯେ ମନ ସୁସ୍ଥ ରହିଲେ ଆମ ଶରୀର ଓ ଜୀବନ ମଧ୍ୟ ସୁସ୍ଥ ରୁହେ, ତେଣୁ ଆସ ମନକୁ ସୁସ୍ଥ ରଖିବା ଓ ଜୀବନକୁ ମଧ୍ୟ ସୁସ୍ଥ ରଖିବା। ଧନ୍ୟବାଦ।
1: ଆପଣଙ୍କର ଏଇ ଯୋଉ ସାଇକୋଲୋଜି ଉପରେ ଏତେ ସୁନ୍ଦର ଟକ୍ଟି ବହୁତ ଭଲ ଲାଗିଲା, ମତେ ତ ବହୁତ ଭଲ ଲାଗିଲା। ଆଶା କରିବି ଆମ ଶ୍ରୋତା ବନ୍ଧୁମାନଙ୍କୁ ଆଉ ଏଠାରେ ଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ, ଲେକ୍ଚରର୍ସ ମାନଙ୍କୁ, ସମସ୍ତଙ୍କୁ ଭଲ ଲାଗିଥିବ। ଅନେକ ଅନେକ ଧନ୍ୟବାଦ। ତାହେଲେ ଦେଖିବା ପରବର୍ତ୍ତୀ ଟକ୍ କହିବା ପାଇଁ ଆମ ପାଖକୁ କିଏ ଆସୁଛନ୍ତି, ଆପଣଙ୍କ ପରିଚୟଟି ଦେଇଦିଅନ୍ତୁ।
2: ନମସ୍କାର, ମୁଁ ଶୁଭସ୍ମିତା ସାହୁ, +3 ସେକେଣ୍ଡ ଇୟର ସାଇକୋଲୋଜି ଅନର୍ସ, JKVK ମହାବିଦ୍ୟାଳୟର ଛାତ୍ରୀ ଅଟେ। ମୋର ବିଷୟ ହେଉଛି ଆଇନମୂଳକ ମନୋବିଜ୍ଞାନ। ମନୋବିଜ୍ଞାନ ଏହି ବିଭାଗ ନୂତନତମ ହୋଇଥିଲେ ମଧ୍ୟ ଏହା କ୍ରମେ ଆଦୃତ ହୋଇଛି। ଆଇନର ଲକ୍ଷ୍ୟ ସହିତ ବ୍ୟକ୍ତିର ଦାୟିତ୍ୱବୋଧ ବା କର୍ତ୍ତବ୍ୟବୋଧ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ମନୋବିଜ୍ଞାନୀ ଓ ଆଇନଜୀବୀଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ବିଭିନ୍ନ ସାମାଜିକ ସମସ୍ୟାର ସରଳ ସମାଧାନ ହୋଇପାରିବ ଏବଂ ବହୁ ଅପରାଧ ହ୍ରାସ ପାଇବ। ଜଣକୁ ସଫଳ ଆଇନଜୀବୀ ହେବାକୁ ହେଲେ ପ୍ରଥମେ ଏକ ଉତ୍ତମ ମନୋବିଜ୍ଞାନୀ ହେବାକୁ ପଡ଼ିବ। ଯେକୌଣସି ଅପରାଧର ପଶ୍ଚାତରେ ନିଶ୍ଚିତ ଭାବରେ କେତେକ ସାମାଜିକ ବା ମନସ୍ତାତ୍ତ୍ୱିକ କାରଣ ରହିଥାଏ। ଏହା ଉଦ୍ଘାଟନ ହୋଇପାରିଲେ ପ୍ରକୃତ ଅପରାଧୀକୁ ଧରିବା ସହିତ ଅପରାଧର ମାତ୍ରା ମଧ୍ୟ ହ୍ରାସ ପାଇପାରିବ। ଦ୍ୱିତୀୟରେ, ପ୍ରକୃତ ଅପରାଧୀକୁ ଧରିବା ଏବଂ ପ୍ରତ୍ୟେକ ସାକ୍ଷୀ ପ୍ରମାଣର ଯଥାର୍ଥତା ବାହାର କରିବା ଇତ୍ୟାଦି ଆଇନ ମନୋବିଜ୍ଞାନର ଦାୟିତ୍ୱ। ଭ୍ରମ ପ୍ରତ୍ୟକ୍ଷ, ଭ୍ରାନ୍ତ ପ୍ରତ୍ୟକ୍ଷ, ସ୍ମୃତିଭ୍ରମ, ସ୍ମରଣ ଓ ମସ୍ତିଷ୍କର କାର୍ଯ୍ୟହୀନତା ଯୋଗୁଁ ଅନେକ ଲୋକ ମିଥ୍ୟା ସାକ୍ଷୀ ମଧ୍ୟ ଦେବାର ପ୍ରମାଣ ରହିଛି। ଏହିସବୁ ବିଷୟ ଜାଣିପାରିଲେ ଜଣେ ଆଇନଜୀବୀ ବା ବିଚାରପତି ଉଚିତ ବିଚାର ଓ ନ୍ୟାୟ ଦେଇପାରିବେ। ସାକ୍ଷୀ ବା ଆସାମୀକୁ ବ୍ୟକ୍ତିତ୍ୱ ପରୀକ୍ଷଣ ଦେଇ କଥାର ସତ୍ୟତା ବିଶ୍ଳେଷଣ କରାଯାଇପାରିବ। କେବଳ ସାକ୍ଷୀର କଥା ଉପରେ ନ୍ୟାୟ ଦେବା ଉଚିତ ନୁହେଁ, ଏପରି ହେଲେ ବିଚାର ଜନିତ ଭ୍ରମ ହେବାର ସମ୍ଭାବନା ଥାଏ। ଏସବୁ ଦୃଷ୍ଟିରୁ ଆଇନମୂଳକ ମନୋବିଜ୍ଞାନର ଆବଶ୍ୟକତା ଅପରିହାର୍ଯ୍ୟ। ପୃଥିବୀର ଅନ୍ୟାନ୍ୟ ଦେଶ ଯଥା ଆମେରିକା, ବ୍ରିଟେନ ଓ ରୁଷିଆ ପ୍ରଭୃତି ମହାଦେଶମାନଙ୍କରେ ଆଇନମୂଳକ ମନୋବିଜ୍ଞାନର ଆଦର ବେଶୀ। ମନୋବିଜ୍ଞାନର କ୍ଷେତ୍ର ଯେପରି ବ୍ୟାପକ, ବିଭାଗ ମଧ୍ୟ ସେହିପରି ବହୁବିଧ। ଏହିସବୁ ବିଭାଗ ପ୍ରତିଦିନ ସଂଖ୍ୟାହୀନ ବିଜ୍ଞାନ ସମ୍ମତ ଗବେଷଣାରେ ନିଜକୁ ନିୟୋଜିତ କରୁଛନ୍ତି। ଆଇନ ମନୋବିଜ୍ଞାନ ହେଉଛି ଏକ ବୈଜ୍ଞାନିକ ଶାଖା ଯାହା ଆଇନ, ନ୍ୟାୟ ପ୍ରଣାଳୀ ଓ ମନୋବୃତ୍ତି ମଧ୍ୟରେ ସମ୍ପର୍କ ସ୍ଥାପନ କରେ। ଏହା ଆଇନ ଅନୁସନ୍ଧାନ, ଗୁଣାହ ଅନୁସନ୍ଧାନ, ଦଣ୍ଡନୀତି ପ୍ରକ୍ରିୟାରେ ମନୋବୃତ୍ତିଗତ ତଥ୍ୟ ଦ୍ୱାରା ସହାୟତା କରେ। ଆଇନ ମନୋବିଜ୍ଞାନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ଆଇନ ଓ ମନୋବିଜ୍ଞାନ ମଧ୍ୟରେ ସେତୁ ହିସାବରେ କାମ କରେ ଏବଂ ନ୍ୟାୟ ପ୍ରକ୍ରିୟାକୁ ଅଧିକ କାର୍ଯ୍ୟକାରୀ ଓ ନ୍ୟାୟପୂର୍ଣ୍ଣ କରିଥାଏ। ଧନ୍ୟବାଦ।
3: ବହୁତ ବହୁତ ଧନ୍ୟବାଦ ଭଉଣୀ। ଆପଣଙ୍କର ଏହି ଆଇନମୂଳକ ମନୋବିଜ୍ଞାନ ଟକ୍ଟି ନିହାତି ଭାବରେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ବହୁତ ଭଲ ଲାଗିଥିବ ବୋଲି ମୁଁ ଆଶା କରୁଛି। ଧନ୍ୟବାଦ।
1: ଆଚ୍ଛା ହିମାଂଶୁ, ମୁଁ ଗୋଟେ କଥା ଭାବୁଛି।
3: କଥା ଭାବୁଛ? ଆଚ୍ଛା କଣ ଭାବୁଛ କହିଲ?
1: ତମେ ଯଦି କବିତା ଲେଖୁଛ ତାହେଲେ ତମକୁ ଗପ ବି ଲେଖି ଆସୁଥିବ?
3: ଆରେ ବାପରେ ବାପ, ଗପ ଲେଖିବା ଭାରି କଷ୍ଟ ମୋ ପ୍ରତୀକ୍ଷା। ମୋତେ ତ ବହୁତ କଷ୍ଟ ଲାଗେ ଗପ ଲେଖିବା।

0: ପାଇଁ ଅବଶ୍ୟ ଦି ତିନି ଥର ଚେଷ୍ଟା କରିଛି ଗପ ଲେଖିବା ପାଇଁ, କିନ୍ତୁ ମୋ ନିଜ ଲେଖା ମୋତେ ହିଁ ଭଲ ଲାଗିଲା ନାହିଁ, ତ ସେଥିପାଇଁ ମୁଁ ଆଉ ଗପ ଲେଖୁନି।
1: ଆରେ ଇଏ କି କଥା ଯେ, ଦି ତିନି ଥର ଚେଷ୍ଟା କରିକି ଲେଖିବା ଛାଡିଦେଲ?
0: ହଁ, ଯଦି ମୋ ଲେଖା ମୋତେ ଭଲ ଲାଗୁନି ତାହେଲେ ଶୁଣିବା ଲୋକକୁ କେମିତି ଭଲ ଲାଗିବ ଯେ?
1: କିନ୍ତୁ ଆମ ଜେକେବିକେ କଲେଜର ପିଲାମାନେ ଅନେକ ଚେଷ୍ଟା କରି କେତେ ସୁନ୍ଦର ସୁନ୍ଦର ଗପ ଲେଖିଛନ୍ତି, ତମେ ଏବେ ଶୁଣିବ।
0: ଆଚ୍ଛା, ତାହେଲେ ଏବେ ଆମେ ଗପ ଶୁଣିବା ନାଇଁ?
1: ହୁଁ, ତାହେଲେ ଶୁଣିବା
0: ନିହାତି ଭାବରେ। ତେବେ ଦେଖିବା ଆମକୁ ଗପ ଶୁଣେଇବା ପାଇଁ କିଏ ଆସୁଛନ୍ତି। ଭଉଣୀ, ଆପଣଙ୍କ ପରିଚୟଟି ଦେଇ ଦିଅନ୍ତୁ।
2: ନମସ୍କାର, ମୁଁ ସାଗରିକା ବେହେରା, ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର କେମିଷ୍ଟ୍ରି ଅନର୍ସ, ଜାତୀୟ କବି ବୀରୁ କିଶୋର ଡିଗ୍ରୀ କଲେଜର ଛାତ୍ରୀ। ମୋ ଗପର ଶୀର୍ଷକ, ଆଜିର ଆଧୁନିକ ଯୁଗରେ ମୋବାଇଲ ଫୋନର ବ୍ୟବହାର ଆମର ଅପରିହାର୍ଯ୍ୟ ଅଙ୍ଗ ଭାବରେ କାର୍ଯ୍ୟ କରୁଛି। ଆଜିର ସମସ୍ତ ଯୁବପିଢ଼ି ତଥା ବିଶେଷ କରି ମୋବାଇଲ ଫୋନର କରାଳ କାୟାରେ ନିଜର ଅନ୍ତର୍ନିହିତ ସମ୍ଭାବ୍ୟତାକୁ ହରାଇ ବସିଛନ୍ତି। ସେଥି ନିମନ୍ତେ ଏକ ଛୋଟ ଗଳ୍ପ ମାଧ୍ୟମରେ ଯୁବ ସମାଜକୁ ସମ୍ୟକ ବାର୍ତ୍ତା। ଏକ ଛୋଟ ଅଞ୍ଚଳରେ ରାହୁଲ ନାମକ ଏକ କିଶୋର ରହୁଥିଲା। ସେ ଏକ ସାଧାରଣ ପରିବାରର ଥିଲା, କିନ୍ତୁ ତାର ସ୍ୱପ୍ନ ଥିଲା ଉଚ୍ଚକୋଟୀର। ପାଠପଢ଼ାରେ ସେ ଅତ୍ୟନ୍ତ ମେଧାବୀ ଏବଂ ଚକ୍ଷୁଦୁଆରେ ତାର ଥିଲା ଅସୁମାରୀ ସ୍ୱପ୍ନ, କିଛି କରିବାର, କିଛି ବନିବାର ଆଶା, ଜିଜ୍ଞାସା ଏବଂ ଆକାଂକ୍ଷା। ସମୟ ଚକ୍ର ଧୀରେ ଧୀରେ ଗଢ଼ି ଚାଲିଲା। ଏକଦା ତାର ବାପା ତାକୁ ଏକ ମୋବାଇଲ ଫୋନ୍ ଉପହାର ଦେଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପାଠ ପଢ଼ିବା ପାଇଁ ତଥା ନୂତନ ଜ୍ଞାନ ଆହରଣ ନିମନ୍ତେ ବ୍ୟବହାର କରିବା। ପ୍ରଥମେ ଏହା ତା ପାଇଁ ଥିଲା ଜ୍ଞାନର ଦ୍ୱାର। ସେ ଅନ୍ଲାଇନ୍ରେ ପଢୁଥିଲା, ନୂତନ ବିଷୟ ଶିଖୁଥିଲା ଏବଂ ତାର ଜ୍ଞାନର ପରିସରକୁ ବିସ୍ତାରିତ କରୁଥିଲା। ତାର ମନ ନୀଳିମା ପରି ନିର୍ମଳ ହୋଇ ଉଠିଥିଲା, କିନ୍ତୁ ମନୁଷ୍ୟର ସ୍ୱଭାବ ଯାହା ସହଜ ଓ ରଙ୍ଗୀନ, ସେ ସେଥିପ୍ରତି ଶୀଘ୍ର ଆକର୍ଷିତ ହୋଇଯାଏ। ଧୀରେ ଧୀରେ ଗେମ୍ ଓ ସୋସିଆଲ ମିଡିଆର ଚାକଚକ୍ୟରେ ନିଜକୁ ହରାଇ ବସିଲା। ଏଥିମଧ୍ୟରେ ସେ ତାର ନିଜ ସମୟର ହିତାହିତ ଜ୍ଞାନ ଭୁଲିଗଲା। ଯେଉଁ ପିଲାର ମନ ସଦାସର୍ବଦା ପୁସ୍ତକର ସୁଗନ୍ଧରେ ଲୀନ ରହୁଥିଲା, ତାର ମନ ମୋବାଇଲ ଫୋନରେ ମଗ୍ନ ହେବାକୁ ଲାଗିଲା। ଏଥିମଧ୍ୟରେ ତାର ପରୀକ୍ଷା ଆସି ଉପସ୍ଥିତ ହେଲା। ସେ ପରୀକ୍ଷା ପାଇଁ ଆଦୌ ପ୍ରସ୍ତୁତ ନଥିଲା। ତାର ମନ ଚଞ୍ଚଳ ଏବଂ ଅସ୍ଥିର ହୋଇ ଉଠୁଥିଲା। ତାର ପରୀକ୍ଷା ଫଳ ଅତ୍ୟନ୍ତ ନିରାଶଦାୟକ ଥିଲା। ଏହା ତା ମନରେ ଗଭୀର ନିରବତା ଛାଇଗଲା। ତା ବାପାଙ୍କର ନିରବ ଦୃଷ୍ଟି ଏବଂ ମାଙ୍କର ମୁଖମଣ୍ଡଳର ନୈରାଶ୍ୟପୂର୍ଣ୍ଣ ଚାହାଣି ତାର ହୃଦୟକୁ ଗଭୀର ଆଘାତ କଲା। ସେ ତାର ଭୁଲକୁ ହୃଦୟଙ୍ଗମ କରିପାରିଲା। ତା ମନରେ ଜ୍ୱାଳିତ ହେଲା ଏକ ନୂତନ ପ୍ରଜ୍ୱଳିତ ପ୍ରତିଜ୍ଞା, ନିଜକୁ ନିଜେ ଜିତିବାର, ନିଜ ସମୟକୁ ସମ୍ମାନ କରିବାର, ଯନ୍ତ୍ରଣାକୁ ନୁହଁ ବରଂ ନିଜର ବିବେକକୁ, ଜୀବନ ପଥକୁ ପଥ ପ୍ରଦର୍ଶନ କରିବାର। ପ୍ରଯୁକ୍ତି ଆମକୁ ଉନ୍ନତ କରିପାରେ, କିନ୍ତୁ ଏହାର ଅସତର୍କତ ବ୍ୟବହାର ଆମକୁ ପଛକୁ ମଧ୍ୟ ଟାଣି ନେଇପାରେ। ଏହା ଆମକୁ ଶିକ୍ଷା ଦିଏ, ଯନ୍ତ୍ରର ଆଲୋକରୁ ବଡ଼ ହେଉଛି ମନୁଷ୍ୟର ଅନ୍ତରାଲୋକ। ଧନ୍ୟବାଦ।
3: ସାଗରିକା ଭଉଣୀ, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଏତେ ସୁନ୍ଦର ଗପ ପାଇଁ। ନିହାତି ଆଶା କରିବୁ ଯେ ଏମିତି ସୁନ୍ଦର ସୁନ୍ଦର ଗପ ଲେଖୁଥାନ୍ତୁ ଆଉ ସମସ୍ତଙ୍କୁ ପଢି ଶୁଣାଉଥାନ୍ତୁ, ଆପଣଙ୍କ ଭବିଷ୍ୟତ ଉଜ୍ଜଳମୟ ହେଉ। ଆଉ ହିମାଂଶୁ, ହଁ, ଆଉ ଗୋଟେ କଥା,
0: କ'ଣ?
3: ତମେ ଯୋଉ କହିଲ ନା ଦି ତିନି ଥର ଚେଷ୍ଟା କରିଲା ପରେ ତମେ ଆଉ ଲେଖିଲନି ବୋଲି?
0: ହଁ, ମୁଁ ଆଉ ଲେଖିଲି ନାହିଁ,
3: କିନ୍ତୁ ସବୁବେଳେ ନିଜର ଚେଷ୍ଟା ଜାରି ରଖିବା ଦରକାର, ସେ ତେଣିକି ଗପ କ୍ଷେତ୍ରରେ ହେଉ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ବି ହେଉ।
0: ନିହାତି ଭାବରେ ପ୍ରତୀକ୍ଷା, ଠିକ କଥା ତ କହିଲ। ତାହେଲେ ମୁଁ ଆଜି ହିଁ ଯାଇକି ଗୋଟେ ଗପ ଲେଖିବା ପାଇଁ ଚେଷ୍ଟା କରିବି ଆଉ ପ୍ରଥମ ଗପଟି ତୁମକୁ ପଢିବା ପାଇଁ କହିବି।
3: ନିହାତି ହିମାଂଶୁ, ତାହେଲେ ଆମେ ଯିବା ପର ସେଗମେଣ୍ଟକୁ।
0: ହଁ, କାହିଁକି ନୁହଁ। ଆଚ୍ଛା ପ୍ରତୀକ୍ଷା, ତମେ ଯଦି ବସ୍ରେ ଟ୍ରାଭେଲ କରୁଛ ତାହେଲେ ଟ୍ରାଭେଲ କରିବା ସମୟରେ ତୁମକୁ କ'ଣ କରିବାକୁ ଭଲ ଲାଗେ? ମାନେ ଯେମିତିକି ଖାଇବାକୁ କି ମୋବାଇଲରେ ମୁଭି ଦେଖିବାକୁ, ସେମିତି କ'ଣ କରିବାକୁ ଭଲ ଲାଗେ?
3: ଯଦି ମୋ ପାଖରେ କେହି ଥାନ୍ତି ବା ମୁଁ ଯଦି କାହା ସହିତ ଯାଉଥାଏ ତାହେଲେ ତାଙ୍କ ସହିତ ଗପି ଗପି ମୁଁ ସମୟ ପଳାଏ, କିନ୍ତୁ ମୁଁ ଯଦି ଏକୁଟିଆ ଥାଏ ତାହେଲେ ଗୀତ ଶୁଣି ଶୁଣି ଯାଏ।
0: ଖାଲି ଏକା ଥିଲା ବେଳେ ଗୀତ ଶୁଣ ନା ଆଉ କେତେବେଳେ ବି ଶୁଣ?
3: ହିମାଂଶୁ, ମୁଁ ଯଦି ଫୋନ ଦି ଘଣ୍ଟା ୟୁଜ କରିଥିବି ସେଥିରୁ ତାହେଲେ ଦେଢ ଘଣ୍ଟା ମୁଁ ଗୀତ ଶୁଣିଥିବି।
0: ଆଚ୍ଛା, ତାହେଲେ ତମେ ଏତେ ଗୀତ ପ୍ରିୟ?
3: ହୁଁ, ଖାଇଲା ବେଳେ, ବସିଲା ବେଳେ, ଶୋଇଲା ବେଳେ, ମୁଡ୍ ଅଫ୍ ଥିଲା ବେଳେ, ମୁଡ୍ ଅନ୍ ଥିଲା ବେଳେ, ସବୁବେଳେ ମୋର ଗୀତ ଶୁଣିବା ନିହାତି ଦରକାର।
0: ନିହାତି ଭାବରେ ପ୍ରତୀକ୍ଷା, ଗୀତ ଶୁଣିବା ଦ୍ୱାରା ଆମ ମାଇଣ୍ଡ ବି ଫ୍ରେଶ ରୁହେ ଆଉ ନୂଆ ନୂଆ କାମ କରିବାକୁ ବି ଆମ ମନ କୁହେ, ହଁ ନା ନାଇଁ?
3: ଠିକ କହିଲ।
0: ତାହେଲେ ଏବେ ଆମେ ଜେକେବିକେ କଲେଜର ପିଲାମାନଙ୍କ ପାଖରୁ କିଛି ଗୀତ ଶୁଣିବା?
3: ହଁ, ସବୁ ତ ଶୁଣିଲେଣି, ତାହେଲେ ଏଥର ଆଉ ଗୀତକୁ କାଇଁ ବାକି ରଖିବା?
0: ତାହେଲେ ପ୍ରଥମ ଗୀତଟି କିଏ ଗାଇ ଶୁଣେଇବେ? ଆପଣଙ୍କ ପରିଚୟଟି ଦେଇ ଦିଅନ୍ତୁ ଭଉଣୀ।
4: ନାମ ସୁହାନୀ ଦାସ।

0: ସୁହାନୀ ଭଉଣୀ ଏତେ ଛୋଟ ଗୀତ ଗାଇ ମଧ୍ୟ ଆପଣ ଶ୍ରୋତାମାନଙ୍କ ହୃଦୟକୁ ଜିଣିଥିବେ ବୋଲି ମୁଁ ଆଶା କରୁଛି। ତେବେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଏତେ ସୁନ୍ଦର ଗୀତ ପାଇଁ। ତେବେ ଦେଖିବା ଆମ ପାଖକୁ ପରବର୍ତ୍ତୀ ପ୍ରତିଭା କିଏ ଆସୁଛନ୍ତି।
1: ମୋ ନାଁ ସୁପ୍ରଭା ରାଉତ, ବିଏସ୍ସି ସେକେଣ୍ଡ ଇୟର କେମିଷ୍ଟ୍ରି ଅନର୍ ଷ୍ଟୁଡେଣ୍ଟ। ମୁଁ ଅଲ୍ ଇଣ୍ଡିଆ ରେଡିଓରେ ବହୁତ ଅବଦାନ ଦେଇଥିବା ବାଳକୃଷ୍ଣ ଦାସ ସାର୍ଙ୍କର ଗୋଟେ ଗୀତ ଗାଇବାକୁ ଚାହୁଁଛି।

0: ବହୁତ ବହୁତ ଧନ୍ୟବାଦ ଭଉଣୀ, ବହୁତ ସୁନ୍ଦର ଗୀତଟି ଗାଇଲେ। ଏହି ଭଜନ ଗୀତଟି ଆମ ଓଡ଼ିଶାବାସୀଙ୍କ ହୃଦୟରେ ଆଜି ବି ରାଜ କରୁଛି, ତେବେ ବହୁତ ବହୁତ ଧନ୍ୟବାଦ। ଆଚ୍ଛା ପ୍ରତୀକ୍ଷା, ଏଇ କଲେଜର ପିଲାମାନଙ୍କ ପାଖରୁ ଗପ ଗୀତ ଶୁଣି ସାରିଲା ପରେ ମୋ ଜେଜେମା କଥା ମୋର ମନେ ପଡ଼ିଯାଉଛି।
1: ଜେଜେମା ମାନେ ତମେ କାର୍ଯ୍ୟକ୍ରମ ଚାଲିଛି, କଲେଜରେ ବସିଛ, ତମର ଜେଜେମାଙ୍କ କଥା କେମିତି ହଠାତ୍ ମନେ ପଡ଼ିଗଲା ଯେ?
0: କେମିତି ମନେ ପଡ଼ିବନି କହିଲ? ଏଇ ପିଲାମାନଙ୍କ ପାଖରୁ ଗପ ଗୀତ ଶୁଣି ସାରିଲା ପରେ ମୋର ମନେ ପଡୁଛି, ମୁଁ ଛୋଟ ଯେତେବେଳେ ଥିଲି ମୋ ଜେଜେମା ତା କୋଡ଼ରେ ବସେଇ ମତେ ଧୋରେ ବାୟା ଧୋ ଗୀତ ଶୁଣେ, ଆଉ ତା ସାଙ୍ଗକୁ ବହୁତ ଗପ ମଧ୍ୟ କୁହେ। ଆଉ ପରେ ପରେ ଏମିତି ଗୋଟେ ଗୋଟେ ମତେ ପ୍ରଶ୍ନ ପଚାରେ, ତା ଉତ୍ତର ମୁଁ କେବେ ବି ଖୋଜିଲେ ବି ପାଇବିନି।
1: ପ୍ରଶ୍ନ? ତମେ ପ୍ରହେଳିକା କଥା କହୁନ ତ?
0: ହଁ, ତମେ ଠିକ ଅନୁମାନ କରିଛ, ମୁଁ ପ୍ରହେଳିକା କଥା କହୁଛି। ସେ ଏମିତି ଗୋଟେ ଗୋଟେ ପ୍ରଶ୍ନ ପଚାରିବ ଯେମିତି ତୁମକୁ ହସ ଲାଗିବ, କିନ୍ତୁ ତା ଉତ୍ତର ଖୋଜିବା ପାଇଁ ତୁମକୁ ବହୁତ ସମୟ ଲାଗିଯିବ।
1: ଆଚ୍ଛା, ତାହେଲେ ତମ ଜେଜେମା ତମକୁ ଯୋଉ ଯୋଉ ସବୁ ପ୍ରହେଳିକା ପଚାରନ୍ତି ତମର ମନେ ତ ଥିବ ନିଶ୍ଚୟ?
0: ହଁ, ସବୁ ମନେ ନଥିଲେ ବି କିଛି କିଛି ମୋର ମନେ ଅଛି।
1: ତାହେଲେ ଆମ ଛାତ୍ରଛାତ୍ରୀ ମାନଙ୍କୁ ସେଇ ପ୍ରହେଳିକା ପଚାରୁନ?
0: ହଁ, ବହୁତ ଭଲ କଥା, କାହିଁକି ନୁହଁ।
2: ଆମର ପ୍ରଥମ ପ୍ରହେଳିକା ରହିବ, ନୁହେଁ ସେ ସାଇକଲ ନୁହେଁ ସେ ଗାଡି, ପେଡେଲ ମାରିଲେ ଯାଏ ସେ ଗଡି। କିଏ କହିବ? ହାତ ଟେକ, କିଏ କହିବ? ହଁ, ତମେ।
3: ସମୟ?
2: ନା, ଆଉ କିଏ କହିବ?
3: ମୋ ନାଁ ଶିବାନୀ ସୁଚରିତା, ଆର ଆନ୍ସର ହେଲା ସିଲେଇ ମେସିନ।
0: ବିଲକୁଲ ଠିକ ଉତ୍ତର କହିଲେ,
2: ବହୁତ ବଢିଆ। ଆମର ଦ୍ୱିତୀୟ ପ୍ରହେଳିକା ରହିବ, ମା ଠାରୁ ଜନ୍ମ ନିଏ, ମାଙ୍କୁ ଛୁଇଁଲେ ସେ ମରିଯାଏ। କିଏ? ହଁ, ତମେ।
4: ସାଗରିକା ବେହେରା, ୟାର ଉତ୍ତର ହଉଛି ଲୁଣ।
0: ବିଲକୁଲ ଠିକ ଉତ୍ତର କହିଲେ, ତାଙ୍କ ପାଇଁ ତାଳି ଗୋଟେ ହେଇଯାଉ।
2: ନେକ୍ସଟ ଆମର, କେଉଁ ଲୋକର ଜନ୍ମ ନାହିଁ କି ମୃତ୍ୟୁ ନାହିଁ, କିଏ କହିବ? ଟ୍ରାଏ କର, କିଏ?
4: ସୁପ୍ରଭା ରାଉତ, ଏହାର ଆନ୍ସର ହଉଛି ଆଲୋକ।
0: ସଠିକ ଉତ୍ତର।
2: ପରବର୍ତ୍ତୀ ପ୍ରହେଳିକା ରହିବ, ଟିକି ବାଛୁରୀ ବେକରେ ପଘା, ଟିକି ଦାନ୍ତରେ କାମୁଡେ ଲୁଗା। ହଁ, ତମେ।
4: ଛୁଞ୍ଚି।
2: ଖାଲି ଛୁଞ୍ଚି? ଫୁଲ ଉତ୍ତରଟା କୁହ।
4: ଛୁଞ୍ଚି ସୂତା।
0: ଚମତ୍କାର ଉତ୍ତର। କଣ ନାଁ ଆପଣଙ୍କର?
4: ଅନ୍ନପୂର୍ଣ୍ଣା ବେହେରା।
1: ଆଚ୍ଛା ହିମାଂଶୁ, ଭଲ ଭଲ ପ୍ରହେଳିକା ତ ତମେ ପଚାରିଲ।
0: ହଁ ମା, ଆହୁରି ଅନେକ ପ୍ରଶ୍ନ ଅଛି, ଯଦି ସେ ପ୍ରଶ୍ନ ପଚାରି ବସିବି ତାହେଲେ କାର୍ଯ୍ୟକ୍ରମ ଆମର ସରିଯିବ।
1: ଆଚ୍ଛା ହିମାଂଶୁ, ସେତିକି ଥାଉ, ଆମେ ଆଉ କେବେ ସେ ପ୍ରହେଳିକା ଗୁଡିକ ପଚାରିବା, କିନ୍ତୁ ଏବେ ଆଉ ଗୋଟିଏ ମଜାଳିଆ ଖେଳ ଖେଳିବା।
0: ଆଉ ଗୋଟେ ମଜାଳିଆ ଖେଳ ମାନେ କଣ କହୁଛ, ମୁଁ ବୁଝିପାରୁନି।
1: ବୁଝିପାରୁନ ମାନେ ଏତେ ସବୁ କଥା ଆମେ ଶୁଣିଲେ, ଏତେ ସବୁ କଥା ଆମେ କଲେ, ଆଉ ତମେ ବୁଝିପାରୁନ
0: ପ୍ରକୃତରେ ତମେ କଣ କହିବା ପାଇଁ ଚାହୁଁଛ କହିଲ?
1: ଆରେ ହିମାଂଶୁ, ମୁଁ କହୁଛି ଟଙ୍ଗ ଟ୍ୱିଷ୍ଟର କଥା।
0: ଆଚ୍ଛା, ଆରେ ହଁ, ମୁଁ ଏଇ କଥାଟା ତ ପୁରା ଭୁଲି ଯାଇଥିଲି।
1: ମୁଁ ଦେଖୁଛି ତମେ ଆଜିକାଲି ବହୁତ କଥା ଭୁଲୁଛ, ସକାଳୁ ସକାଳୁ ବାଦାମ ଖିଆ ଖିଆ କର, ମନେ ରହିବ।
0: ହଁ, ମୁଁ ସେମିତି କଣ ଭୁଲି ଗଲି ଯେ ତମେ କହୁଛ ବାଦାମ ଖାଇଲେ ମନେ ରଖିବି ବୋଲି?
1: ଆଚ୍ଛା ହଉ, ଆମ ଗପ ଏବେ ସେତିକି ଥାଉ, ଏବେ ଆମ ଛାତ୍ରଛାତ୍ରୀ ମାନେ କୋଉ ଭଳି ଭାବରେ ଟଙ୍ଗ ଟ୍ୱିଷ୍ଟର କହୁଛନ୍ତି ସେ ଜିନିଷଟା ବି ଆମେ ଦେଖିଦବା।
0: ଠିକ ଅଛି ପ୍ରତୀକ୍ଷା।

0: ତାହେଲେ ପ୍ରଥମ ଟଙ୍ଗ୍ ଟ୍ୱିଷ୍ଟରଟି ଆପଣମାନଙ୍କ ପାଇଁ ହେଲା ନଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ନଣ୍ଡା। ଲାଗୁଛି ସହଜ ଟଙ୍ଗ୍ ଟ୍ୱିଷ୍ଟରଟା, ଏଟା କିଏ କହିପାରୁଛନ୍ତି ଦେଖିବା। ସେପଟେ ମାଇକ୍ ଦିଆଯାଉ, ସେ କେମିତି କହୁଛନ୍ତି ଶୁଣିବା।
1: ଲଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ଲଣ୍ଡା, ଲଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ଲଣ୍ଡା, ଲଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ଲଣ୍ଡା, ଲଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ଲଣ୍ଡା, ଲଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ଲଣ୍ଡା।
0: ଆରେ ବା, ଜୋରଦାର ତାଳି ହେଇଯାଉ ଭଉଣୀଙ୍କ ପାଇଁ। ତାହେଲେ ପରବର୍ତ୍ତୀ ଟଙ୍ଗ୍ ଟ୍ୱିଷ୍ଟରକୁ ଯିବା। ପରବର୍ତ୍ତୀ ଟଙ୍ଗ୍ ଟ୍ୱିଷ୍ଟରଟି ଆପଣମାନଙ୍କ ପାଇଁ ହେଲା ପକେ ପେଡ଼ ପର ପକା ପପିତା, ପକା ପେଡ଼ ୟା ପକା ପପିତା। ଦେଖିବା ଭାଇ ଜଣଙ୍କ ହାତ ଉଠେଇଛନ୍ତି, କେମିତି ସେ କହୁଛନ୍ତି ଏ ଟଙ୍ଗ୍ ଟ୍ୱିଷ୍ଟରଟି ଶୁଣିବା।
2: ପକେ ପେଡ଼ ପର ପକା ପପିତା, ପକା ପେଡ଼ିଆ ପକା ପପିତା, ପକେ ପେଡ଼ ପର ପକା ପପିତା, ପକା ପେଡ଼ିଆ ପକା ପପିତା, ପକେ ପେଡ଼ ପର ପକା ପପିତା, ପକା ପେଡ଼ିଆ ପକା ପପିତା, ପକେ ପେଡ଼ ପର ପକା ପପିତା, ପକା ପେଡ଼ିଆ ପକା ପପିତା, ପକେ ପେଡ଼ ପର ପକା ପପିତା, ପକା ପେଡ଼ିଆ ପକା ପପିତା।
0: ଦେବେଶ କୋଉଠି ଗୋଟେ ଥର ବି ଅଟକି ନାହାନ୍ତି, ଭଲସେ ପୁରା ପାଞ୍ଚ ଥର କହିଛନ୍ତି ଏଇ ଟଙ୍ଗ୍ ଟ୍ୱିଷ୍ଟରଟି। ଜୋରଦାର ତାଳି ହେଇଯାଉ ଦେବେଶଙ୍କ ପାଇଁ। ତେବେ ଲାଷ୍ଟ ଟଙ୍ଗ୍ ଟ୍ୱିଷ୍ଟରଟି ଆପଣମାନଙ୍କ ପାଇଁ ହେଲା, ଏଇଟା ଆପଣମାନେ ଛୋଟବେଳରୁ ହିଁ ଶୁଣିଥିବେ, ବଗ ବେକ ବଙ୍କା, ବଗ ବାପ ବେକ ବଙ୍କା। ବହୁତ ସହଜ ମତେ ଲାଗୁଛି, ଦେଖିବା ତାହେଲେ କିଏ କହିପାରୁଛନ୍ତି।
3: ବଗ ବେକ ବଙ୍କା, ବଗ ବାପା ବେକ ବଙ୍କା, ବଗ ବେକ ବଙ୍କା, ବଗ ବାପା ବେକ ବଙ୍କା, ବଗ ବେକ ବଙ୍କା, ବଗ ବାପା ବେକ ବଙ୍କା, ବଗ ବେକ ବଙ୍କା, ବଗ ବାପା ବେକ ବଙ୍କା, ବଗ ବେକ ବଙ୍କା, ବଗ ବାପା ବେକ ବଙ୍କା।
0: ଟିକେ ରହି ରହି କହିଲେ କିନ୍ତୁ କମ୍ପ୍ଲିଟ କରିଦେଲେ।
4: ତେବେ ବହୁତ ବହୁତ ଧନ୍ୟବାଦ, ଏଇଠି ଆମର ସମସ୍ତ ସେଗମେଣ୍ଟ ସରିଯାଇଛି। ଆମକୁ ଆପଣମାନଙ୍କ ସହ କଥା ହେଇ ଏବଂ କଲେଜର ପ୍ରତିଭାଶାଳୀ ଛାତ୍ରଛାତ୍ରୀମାନଙ୍କ ପାଖରୁ ଅନେକ ପ୍ରତିଭା ସାଉଁଟି ସାରିଲା ପରେ ଆମକୁ ମଧ୍ୟ ବହୁତ ଖୁସି ଲାଗୁଛି। ତେବେ ଏଥିପାଇଁ କଲେଜର ଅଧ୍ୟକ୍ଷା, ସମସ୍ତ ଲେକ୍ଚରମାନଙ୍କୁ ଏବଂ ତା ସହିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ବହୁତ ବହୁତ ଧନ୍ୟବାଦ।
0: ତେବେ ଶ୍ରୋତା ବନ୍ଧୁ, ଆଜିର କ୍ୟାମ୍ପସ ବିଚିତ୍ର ଅଧ୍ୟାୟରେ ଆମେ ଆସିଥିଲୁ ଜାତୀୟ କବି ବୀରକିଶୋର ଦାସ ସରକାରୀ ମହାବିଦ୍ୟାଳୟକୁ, ଯେଉଁଠି ଆପଣମାନେ ଶୁଣିଲେ ଅନେକ ପ୍ରତିଭାଙ୍କୁ। ତେବେ ଆଶା କରିବି ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ ନିହାତି ଭଲ ଲାଗିଥିବ।
4: ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କେମିତି ଲାଗିଲା ଆମକୁ ଚିଠି ଲେଖି ଜଣାଇବାକୁ ଆଦୌ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
0: ଚିଠି ସହିତ ଆପଣମାନେ ଆମକୁ ମେଲ୍ ମାଧ୍ୟମରେ ମଧ୍ୟ ଆପଣଙ୍କ ମତାମତ ଦେଇପାରିବେ। ଆମର ମେଲ୍ ଆଇଡିଟି ହେଉଛି yv.airctc@gmail.com।
4: ତେବେ ଆଜିର ସନ୍ଧ୍ୟାରୁ ବିଦାୟ ନେଇ ରହୁଛି, ମୁଁ ଥିଲି ଆପଣଙ୍କ ସାଥୀ ହିମାଂଶୁ
0: ଏବଂ ମୁଁ ପ୍ରତୀକ୍ଷା
4: ରହୁଛୁ। ନମସ୍କାର।

0: ସନ୍ଧ୍ୟା 6ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ କହିଲେ ରାଜ୍ୟପାଳ। ଭୁବନେଶ୍ୱରଠାରେ ଦୁଇଦିନିଆ ଚିନ୍ତନ ଶିବିରକୁ କଲେ ଉଦ୍ଘାଟନ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକର ସଫଳତା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ନାମ ସଂଶୋଧନ ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ଉଷୁନା ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା 20 ଟଙ୍କା ଓ ଅରୁଆ ଚାଉଳର ମିଲିଂ ଦର 10 ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ଏପିପିଆଇ ନିବେଶ ନିୟନ୍ତ୍ରଣ ନିୟମକୁ ସରଳ କଲା ଆର୍ବିଆଇ। ଇରାନ ସମ୍ପତ୍ତି ଓ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ଆମେରିକା ସହ ଶାନ୍ତି ଆଲୋଚନା ଅଗ୍ରଗତି କରିବ ବୋଲି କହିଲା ଇରାନ। ସମ୍ପ୍ରତି ବିଶ୍ୱର ଆର୍ଥିକ ସଂକଟ ଥିବା ସତ୍ତ୍ୱେ ଭାରତ ତା'ର ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ଲକ୍ଷ୍ୟରେ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ଉପଦେଷ୍ଟା ପରିଷଦକୁ ନେଇ ବୈଠକ ଅନୁଷ୍ଠିତ। ପଦ୍ମ ପୁରସ୍କାର 2027 ନିମନ୍ତେ ମନୋନୟନପତ୍ର ଦାଖଲର ସମୟ ଜୁଲାଇ 31 ତାରିଖ ରହିଛି। ପ୍ରାର୍ଥୀମାନେ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲର ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏବଂ ହକି ଏସିଆ କପ୍ ଜିତିଲା ଭାରତ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ।
1: एक बार एक राहगीर रास्ते के किनारे पर बैठा था और आते ही जाते सबको पूछ रहा था, मुझे वहां पहुंचना है कि रास्ता कहाँ है। पहले को पूछा, दूसरे को पूछा, चौथे को पूछा, सबको पूछता ही रहता था। और उसके बगल में एक सज्जन बैठे थे, वो सारा देख रहे थे। बाद में खड़ा हुआ, खड़ा होकर के किसी को पूछने लगा तो वो सज्जन खड़े होकर के उसके पास आए। उसने कहा, देखो भाई, तुमको जहां जाना है ना उसका रास्ता इस तरफ से जाता है। तो उस राहगीर ने उसको पूछा, भाई साहब, आप इतनी देर से मेरे बगल में बैठे हो, मैं इतने लोगों को रास्ता पूछ रहा हूँ, कोई मुझे बता नहीं रहा है। आपको पता था तो आप क्यों नहीं बताते थे। बोले, मुझे भरोसा नहीं था कि तुम सचमुच में चल करके जाना चाहते हो या नहीं चाहते हो, या ऐसे ही जानकारी के लिए पूछते रहते हो। लेकिन जब तुम खड़े हो गए तो मेरा मन कर गया, हाँ, अब तो इस आदमी को जाना है, पक्का लगता है। तब जाकर के मुझे लगा कि मुझे आपको रास्ता दिखाना चाहिए। मेरे देशवासियों, जब तक हम चलने का संकल्प नहीं करते, हम खुद खड़े नहीं होते, तब रास्ते दिखाने वाले भी नहीं मिलेंगे, हमें उंगली पकड़ कर चलाने वाले नहीं मिलेंगे। चलने की शुरुआत हमें करनी पड़ेगी और मुझे विश्वास है कि 125 करोड़ देशवासी जरूर चलने के लिए सामर्थ्यवान है, चलते रहेंगे।

ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 40ତମ ଭାଗ ସନ୍ଧ୍ୟା 6:10। ସମ୍ବଲପୁର ଅଞ୍ଚଳର ଗୀତ ସନ୍ଧ୍ୟା 6:30 ଗାଇଛନ୍ତି ଫକୀରମୋହନ ପଟ୍ଟନାୟକ ଏବଂ ଉମା ଚକ୍ରବର୍ତ୍ତୀ। ଓଡ଼ିଆ କଥାଚିତ୍ର ଗୀତ 7:02। କେନ୍ଦୁଝର ଜିଲ୍ଲାର ହାଲଚାଲ 7:25 ଜିଲ୍ଲା ହାଲଚାଲରେ ବନାନୀ 7:30। ଏଥିରେ ରହିଛି ବିଷୟ ପରିବର୍ତ୍ତିତ ଜଳବାୟୁ ଓ

ବନାନୀ ରାତି 7:30 ଏଥିରେ ରହିଛି ବିଷୟ ପରିବର୍ତ୍ତିତ ଜଳବାୟୁ ଓ ସହରାଞ୍ଚଳରେ ବନୀକରଣ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ଅଜିତ କୁମାର ଶତପଥୀ। ହିନ୍ଦୀ କଥାଚିତ୍ର ଗୀତ ରାତି 8:02 ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର ପଞ୍ଚମ ଭାଗ ରାତି 8:30 ରଚନା ଗୋପାଳ ଛୋଟରାୟ ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଅଖିଳ ଭାରତୀୟ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ରାତି 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ପୂରଣ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରେକର୍ଡିଂ ଶୁଣିପାରିବେ ରାତି 10:00। ରାତି 10:35 ଓଡ଼ିଆ ଲଘୁ ସଙ୍ଗୀତ ଶୁଣିଲେ ଆମର ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସୂଚନା। ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନା ସମ୍ପର୍କରେ ଶୁଣନ୍ତୁ। ଆସନ୍ତାକାଲି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05, ଅନୁଚିନ୍ତା 6:35 ଉପସ୍ଥାପନା କରିଛନ୍ତି ନରେଶ ଚନ୍ଦ୍ର ଦାସ। ଶ୍ରୀମଦ୍ ଭାଗବତର 69ତମ ଭାଗ 6:40, 7:10 ଆମର ସ୍ୱାସ୍ଥ୍ୟ ରହିଛି ଆଲୋଚନା ଖାଦ୍ୟ ସୁରକ୍ଷା ଓ ଆମ ସ୍ୱାସ୍ଥ୍ୟ ଆଲୋଚନା କରିଛନ୍ତି କୌଶିକ ମିଶ୍ର। ଶିଶୁ ସଂସାର 7:25 ଏଥିରେ ଶୁଣିବେ ବିଶ୍ୱଜିତ ବେଉରାଙ୍କ ଭଜନ ଏବଂ ଶିଶୁ ସଙ୍ଗୀତ। ପୂର୍ଣ୍ଣଚନ୍ଦ୍ର ସିଂଙ୍କ ଗପ ଏବଂ ବିର୍ସା ମୁଣ୍ଡାଙ୍କ ସମ୍ପର୍କରେ କହିବେ ନବନୀତା ନାୟକ। ଓଡ଼ିଆ ଆଲବମ୍ ଗୀତ 8:30 ବୈଦେଶିକ ବିଳାସର 47ତମ ଭାଗ 8:45 ମୋ ପସନ୍ଦ 9:00 ନାଟକ ଉମାଦେବୀ ଦିନ 10:00 ରଜନା ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ ପ୍ରଯୋଜନା ହିମାଂଶୁ ଭୂଷଣ ସାବତ। ଦିନ 11:10 ଅଭୁଲା ଗୀତରେ ଶୁଣିବେ ପ୍ରଣବ କିଶୋର ପଟ୍ଟନାୟକ ଏବଂ ଅନିତା ଗୋସ୍ୱାମୀ କଣ୍ଠରେ ଆଧୁନିକ ଗୀତ। ଦାସକାଟିଆ ଗୀତ ଦିନ 11:30 ପରିବେଷଣ କରିଛନ୍ତି ଦେବେନ୍ଦ୍ରନାଥ ଦାସ ଏବଂ ବୃନ୍ଦାବନ ଗୌଡ଼। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12:00। ତେଲେଙ୍ଗୀ ବାଦ୍ୟ ଦିନ 1:10 ପରିବେଷଣ କରିଛନ୍ତି ଗଗନ ବିହାରୀ ନାୟକ। ନାରୀମହଲ ଦିନ 1:20 ଏଥିରେ ଆଲୋଚନା ସୁରକ୍ଷିତ ଖାଦ୍ୟ କାହିଁକି ଜରୁରୀ ଏ ସମ୍ପର୍କରେ ଡାକ୍ତର ନୃପେନ୍ଦ୍ର କୁମାର ଶତପଥୀଙ୍କ ସହ ଆଲୋଚନା। ଆପଣଙ୍କ ଚିଠି ଦିନ 2:45 ହିନ୍ଦୀ କଥାଚିତ୍ର ଗୀତ ଦିନ 3:00 ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ରିଲିକ୍ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଦିନ 3:10। ଅସରନ୍ତୀ ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଅପରାହ୍ନ 3:25। ଶ୍ରୋତାଙ୍କର ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର ଅନୁରୋଧ କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4:00। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55। ସ୍ମୃତିର ପାହାଚ ଅପରାହ୍ନ 5:00 ଏଥିରେ ଶୁଣିବେ ଗୀତିକାର ପୀତାମ୍ବର ମିଶ୍ରଙ୍କ ସହିତ ସାକ୍ଷାତକାର। ଯୁବବାଣୀରେ ସମ୍ପର୍କ ଅପରାହ୍ନ 5:30 ଏଥିରେ ଶୁଣିବେ ଶ୍ରୋତାଙ୍କ ଚିଠିପତ୍ରର ଉତ୍ତର। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 41ତମ ଭାଗ 6:10 ଓଡ଼ିଆ ଆଲବମ୍ ଗୀତ 6:30 ଓଡ଼ିଆ କଥାଚିତ୍ର ଗୀତ ରାତି 7:02। ଜିଲ୍ଲା ହାଲଚାଲରେ ରହିଛି ଖୋର୍ଦ୍ଧା ଜିଲ୍ଲାର ହାଲଚାଲ ରାତି 7:25। ଆକାଶବାଣୀର କୃଷି ଶିକ୍ଷା ରାତି 7:30 ବିଷୟ ରହିଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଜ୍ୟୋତିର୍ମୟୀ ଉଦ୍ଘାତା। ହିନ୍ଦୀ କଥାଚିତ୍ର ଗୀତ ରାତି 8:02 ଅଖିଳ ଭାରତୀୟ ହିନ୍ଦୀ ରୂପକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ସ୍ୱତନ୍ତ୍ର କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କର 12 ବର୍ଷ ରାତି 10:00 ଏବଂ ଉସ୍ତାଦ ଅମଜାଦ ଅଲ୍ଲୀ ଖାନ୍ଙ୍କ ସରୋଦବାଦନ ରାତି 10:35। ଶୁଣିଲେ ଆମର ଆଜିର ଆସନ୍ତାକାଲିର କାର୍ଯ୍ୟସୂଚୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 40ତମ ଭାଗ।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 40ତମ ଭାଗ। କଣ୍ଠଦାନ କରିଥିଲେ ଅନୁରାଧା ପୋଡ଼ୱାଲ। ଆକାଶବାଣୀ କଟକ। ସମୟ ବର୍ତ୍ତମାନ ସନ୍ଧ୍ୟା 6:20 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ। ଆଦୌ ମୁଖ୍ୟ ବାର୍ତ୍ତାଃ। ପ୍ରଧାନମନ୍ତ୍ରିଣା ନରେନ୍ଦ୍ର ମୋଦିନା ଆର୍ଥିକ ପରାମର୍ଶ ପରିଷଦଃ ସଦସ୍ୟୈଃ ସହ ଏକସ୍ୟାଃ ସଭାୟାଃ ଅଧ୍ୟକ୍ଷତା କୃତା। ଭାରତସ୍ୟ ଆର୍ଥିକ ପରିବର୍ତ୍ତନସ୍ୟ ଦୀର୍ଘକାଳିକ ବିକାଶ ପ୍ରାଥମିକତାନାମ୍

କାର୍ଯ୍ୟକ୍ରମରେ ଶେଷରେ ଦ୍ୱୈତ କଣ୍ଠରେ ଫକୀର ମୋହନ ପଟ୍ଟନାୟକ ଏବଂ ଉମା ଚକ୍ରବର୍ତ୍ତୀ ଗାଇଛନ୍ତି ବିନୋଦ କୁମାର ପଶାୟତଙ୍କ ରଚନା।

0: ଶୁଣୁଥିଲେ ସମ୍ବଲପୁର ଅଞ୍ଚଳର ଗୀତ ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏ ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ

0: আরো বন্ডা এবং কোয়াঙ্ক যায়। সবুরি ভাষারে
1: কেবল আকাশবাণী।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ସମ୍ବଲପୁରଠାରେ ତିନୋଟି ଅନ୍ତର୍ଜାତୀୟ ସ୍ତରର ଫୁଟବଲ ପଡ଼ିଆ ପ୍ରସ୍ତୁତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ରସମୂହର

0: ସ୍ୱୀକୃତି ଏବଂ କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ବୈଶ୍ୱିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଓ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶର ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସଂସ୍କାରମୂଳକ ଯାତ୍ରାକୁ ଅଧିକ ଗତିଶୀଳ କରିବା ସହିତ ଜୀବନଧାରଣ ମାନରେ ଉନ୍ନତି ଏବଂ ବ୍ୟବସାୟିକ ସହଜତାକୁ ସୁନିଶ୍ଚିତ କରିବା ନେଇ ସଦସ୍ୟମାନେ ବୈଠକରେ ମତପୋଷଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ସମ୍ଭଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ଭଲପୁର ଫୁଟବଲ ଏକାଡେମୀ ପରିସରରେ 15 କୋଟି ଟଙ୍କା ବ୍ୟୟରେ 3ଟି ପୂର୍ଣ୍ଣାଙ୍ଗ ଅନ୍ତର୍ଜାତୀୟ ଫୁଟବଲ ପଡ଼ିଆ ପ୍ରସ୍ତୁତ କରିବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ସମ୍ଭଲପୁର ଫୁଟବଲ ଏକାଡେମୀକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଖେଳାଳିଙ୍କୁ ସେଠାରେ ବିଭିନ୍ନ ଅତ୍ୟାଧୁନିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର କ୍ରୀଡ଼ା ଭିଭିଭୂମିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସମ୍ବଲପୁର ଫୁଟବଲ ଏକାଡେମୀକୁ ଆଗାମୀ ଦିନରେ ଏକ ବିଶ୍ୱସ୍ତରୀୟ ଫୁଟବଲ ଏକାଡେମୀ ହିସାବରେ ସେ ସ୍ତରକୁ ନେବା ପାଇଁ ମଧ୍ୟ ସରକାର ସମ୍ବଲପୁର ଫୁଟବଲ ଏକାଡେମୀକୁ ନିଶ୍ଚିତ ଭାବରେ ସାହାଯ୍ୟ ସହଯୋଗ ଦେବେ ଏବଂ ତାଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଏଥିରେ ଅଧିକ ସାହସ ଦେବେ ଏବଂ ତାଙ୍କ ସହିତ ଯୋଡ଼ି ହେବେ, ଭାଗିଦାରୀ କରାଇବେ, ଯେଉଁଥିରେ ପାଇଁ ନିଶ୍ଚିତ ଭାବରେ ଏହା କେବଳ ପଶ୍ଚିମ ଓଡ଼ିଶାର ନୁହଁ, ସମ୍ବଲପୁରର ନୁହଁ, ସାରା ଓଡ଼ିଶା ପାଇଁ ଏବଂ ସାରା ଭାରତ ବର୍ଷ ପାଇଁ ଗୋଟିଏ ଆଦର୍ଶ ଏକାଡେମୀରେ ପରିଣତ ହୋଇପାରିବ।
0: କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱରଠାରେ ନୀତି ନିର୍ଦ୍ଧାରକ ଶକ୍ତି ବିଶେଷଜ୍ଞଙ୍କୁ ନେଇ ଓଡ଼ିଶାରେ ଜଳବାୟୁ ସହନଶୀଳ ଅଭିବୃଦ୍ଧି ପାଇଁ ଏଗ୍ରି ପିଭିର ସମ୍ପ୍ରସାରଣ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି କହିଛନ୍ତି ଏଗ୍ରି ପିଭି ରାଜ୍ୟର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟକୁ ଆଗକୁ ବଢ଼ାଇବା ସହିତ ଚାଷୀଙ୍କ ଆୟ ବୃଦ୍ଧି କରିବ। ବିକଶିତ ଓଡ଼ିଶା ଅଧୀନରେ ଏକ ଜଳବାୟୁ ସହନଶୀଳ ଏବଂ ଚାଷୀ କୈନ୍ଦ୍ରିକ ମଡେଲ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହି ଅବସରରେ ଦୀର୍ଘକାଳୀନ ଶକ୍ତି ଯୋଜନା ପାଇଁ ଓଡ଼ିଶା ରାଜ୍ୟ ଶକ୍ତି କାର୍ଯ୍ୟ ଯୋଜନା ଓସେପା ୱେବ୍ ପ୍ଲାଟଫର୍ମରେ ଶୁଭାରମ୍ଭ କାର୍ଯ୍ୟକ୍ରମ, ଗଞ୍ଜାମ ଜିଲ୍ଲାର ସୋନପୁର ଓ ଗୋପାଳପୁରଠାରେ ପବନ ସମ୍ପଦ ଆକଳନ ମାଷ୍ଟ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମର ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ଯୋଗଦେଇ ରାଜ୍ୟର ବଦଳୁଥିବା ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ଅକ୍ଷୟ ଶକ୍ତି ସଂରକ୍ଷଣ ଏବଂ ତଥ୍ୟ ଆଧାରିତ ଯୋଜନାର ସାମଗ୍ରିକ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରକୋଟ ରିଆମାଳ ତିଲେଇବଣି ବ୍ଲକର 73 ଜଣ ବୁଥସ୍ତରୀୟ ଏଜେଣ୍ଟଙ୍କୁ ତାଲିମ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନରେ ପ୍ରତ୍ୟେକ ଯୋଗ୍ୟ ମତଦାତାଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ଭୋଟରଙ୍କ ନାମକୁ ତାଲିକାରୁ ବାଦ୍ ଦେବା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମ୍ବଲପୁରୀ ପାରମ୍ପରିକ ପୋଷାକରେ ସଜ୍ଜିତ 2 ମାସ୍କଟ, ସୁଗନ୍ଧ ଓ ନିର୍ମଳ ଯୁବ ଭୋଟରମାନଙ୍କୁ ଭୋଟର ତାଲିକାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିବା ସହ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବୁଥସ୍ତରୀୟ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ଏସ୍ଆଇଆର୍ ସମ୍ପର୍କିତ ସଚେତନତା ରଥ ପରିକ୍ରମା କରୁଛି। କ୍ଷେତ୍ରସ୍ତରୀୟ କାର୍ଯ୍ୟର ଅଗ୍ରଗତିକୁ ନେଇ ପୌରପାଳିକା ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି, ଯୋଗ୍ୟ ହିତାଧିକାରୀଙ୍କ ନାମ ସାମିଲ ଉପରେ ଗୁରୁତ୍ୱ ଦିଆଯାଇଛି। ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୌରାଞ୍ଚଳ ଗସ୍ତ କରି କାର୍ଯ୍ୟର ତଦାରଖ କରିଛନ୍ତି। କନ୍ଧମାଳ ଜିଲ୍ଲାରେ ଏସ୍ଆଇଆର୍ ସମ୍ପର୍କରେ ଜିଲ୍ଲାପାଳ ଜନସାଧାରଣଙ୍କୁ କୁଇ ଭାଷାରେ ସଚେତନ କରାଇଛନ୍ତି। ଭୋଟର ତାଲିକା କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

0: ଆକାଶବାଣୀ କଟକ କେନ୍ଦ୍ରରୁ। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ରସମୂହର ସ୍ୱୀକୃତି ମିଳିଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଟମାର ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ପୂଜାରୀ କହିଛନ୍ତି, ପୁରୀରେ ଆୟୋଜିତ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ବୈଠକ ସଫଳତାର ସହ ଶେଷ ହୋଇଛି। ବୈଠକରେ ବିପର୍ଯ୍ୟୟ ପ୍ରତିରୋଧ କ୍ଷମତା, ନୂତନ ଜ୍ଞାନକୌଶଳ, ପାରସ୍କରିକ ସହଯୋଗ, ସମନ୍ୱୟ ଓ ନିରନ୍ତର ଧାରଣୀୟ ବିକାଶ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ ରାଜ୍ୟ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନୁସରଣ କରାଯାଉଥିବା ପ୍ରାକ୍ ସୂଚନା ବ୍ୟବସ୍ଥା, ବାତ୍ୟା ପ୍ରସ୍ତୁତି, ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ଗୋଷ୍ଠୀଭିତ୍ତିକ ପରିଚାଳନା ଉପରେ ଉପସ୍ଥାପନ କରାଯାଇଥିଲା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତାକୁ ବିଶ୍ୱ ପ୍ରତିନିଧିମାନେ ପ୍ରଶଂସା କରିବା ସହିତ ଶୂନ୍ୟ ଜୀବନହାନୀ ଲକ୍ଷ୍ୟ ହାସଲରେ ରାଜ୍ୟର ନିରନ୍ତର ପ୍ରୟାସକୁ ସ୍ୱୀକୃତି ଦେଇଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି,
1: ବିପର୍ଯ୍ୟୟ ପରିଚାଳନା ବ୍ୟତୀତ ଏହି କାର୍ଯ୍ୟକ୍ରମ ଓଡ଼ିଶାର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧିମାନଙ୍କ ସାମ୍ନାରେ ମଧ୍ୟ ଆଲୋକପାତ କରିବାର ଏକ ସୁଯୋଗ ମଧୁ ପ୍ରଦାନ କରିଥିଲା। ପ୍ରତିନିଧିମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ 700-800 ବର୍ଷ ପୂର୍ବେ ଆମର ପୂର୍ବଜମାନଙ୍କର ଯେଉଁ କଳା କୌଶଳ ତାକୁ ମଧ୍ୟ ସେମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା ଏବଂ ତାର ମଧ୍ୟ ଭୟସୀ ପ୍ରଶଂସା କରିଥିଲେ।
0: କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ବିଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ମହାକାଳପଡ଼ା, ରାଜନଗର ବ୍ଲକରେ ଥିବା ତାଳଚୁଆ, ତନ୍ତିଆପାଳ, ଜମ୍ମୁ ଆଦି ସାମୁଦ୍ରିକ ଥାନା ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ସମୀକ୍ଷା କରିଛନ୍ତି। ଥାନା ପରିସରରେ ଥିବା ସାମୁଦ୍ରିକ ଜଳପଥରେ 24 ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମସ୍ତ ଥାନାକୁ ଅତିରିକ୍ତ ପୁଲିସ୍ କର୍ମଚାରୀ ଯୋଗାଇ ଦିଆଯାଇଛି। କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଙ୍କ ପବିତ୍ର ରଥଯାତ୍ରା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦେବସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ଜୁଲାଇ 26 ତାରିଖରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ ଆରକ୍ଷୀ ଅଧୀକ୍ଷକ ସେବାୟତଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା 12ରୁ 20 ତାରିଖ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାତୃ ସ୍ୱାସ୍ଥ୍ୟ ବିଭାଗ ଓ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ମାତୃ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ଆଭାସୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର 1,536 ଜଣ ଆଶାକର୍ମୀ, 2,147 ଜଣ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, 4,000ରୁ ଉର୍ଦ୍ଧ୍ୱ କ୍ଷେତ୍ର କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପାଇଁ ଜିଲ୍ଲାସ୍ତରୀୟ ସତର୍କତା ଓ ଅତ୍ୟାଚାର ନିବାରଣ ପିଓଓଏ ଆଇନ 1999 ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ ଦୁଇଦିନିଆ ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଯୋଗିତା ଆରମ୍ଭ ହୋଇଛି। ଫୁଟବଲ, ଭଲିବଲ, ଖୋଖୋ, କବାଡ଼ି ଆଦି ପ୍ରତିଯୋଗିତାରେ 7ଟି ଜିଲ୍ଲାର 110 ଜଣ ବାଳକ ଏବଂ ବାଳିକା ଅଂଶଗ୍ରହଣ କରିଛନ୍ତି। ପାଣିପାଗ କାଳବୈଶାଖୀ ପ୍ରଭାବରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଯାଇଛି। ବର୍ଷା ପବନରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ରାସ୍ତା ସଫା କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। କାଳବୈଶାଖୀ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ସହ ଗରମ ଓ ଗୁଳିଗୁଳିରୁ ଆଶ୍ୱସ୍ତି ମିଳିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବାନି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ସମ୍ବଲପୁରଠାରେ 3ଟି ଅନ୍ତର୍ଜାତୀୟ ସ୍ତରର ଫୁଟବଲ ପଡ଼ିଆ ପ୍ରସ୍ତୁତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ରସମୂହର ସ୍ୱୀକୃତି ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆକାଶବାଣୀ କଟକ ଆଜିର ପ୍ରସଙ୍ଗରେ ଶୁଣନ୍ତୁ।

0: ଆଲୋଚନା ସଶକ୍ତ ଅନ୍ନଦାତା ସମୃଦ୍ଧ ଭାରତ।
1: ଆଜିର ପ୍ରସଙ୍ଗ ସଶକ୍ତ ଅନ୍ନଦାତା ସମୃଦ୍ଧ ଭାରତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଦେଶରେ କୃଷକଙ୍କ ସଶକ୍ତିକରଣ ପାଇଁ ଗତ 12 ବର୍ଷ ମଧ୍ୟରେ ସରକାର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷିକ୍ଷେତ୍ରରେ ଏଭଳି ପରିବର୍ତ୍ତନ ଅନ୍ନଦାତାଙ୍କୁ ସଶକ୍ତ କରିବା ସହ ଦେଶର ଅର୍ଥନୀତି ଗତିଶୀଳ ହୋଇପାରିଛି। କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଉତ୍ପାଦନ ବୃଦ୍ଧି, ଆୟ ସୁରକ୍ଷା, ବଜାର କ୍ଷେତ୍ର, ଭିଭିଭୂମି ବିକାଶ, ସଂସ୍ଥାଗତ ନିରନ୍ତରତା ଅଧିକ ସୁଦୃଢ଼ ହୋଇପାରିଛି। ବ୍ୟାପକ ଜଳସେଚନ, ସହଜ ଋଣ ଉପଲବ୍ଧତା, ସଶକ୍ତ ବୀମା ସୁବିଧା ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ଗ୍ରହଣ କରାଯାଇଥିବା ଦୃଢ଼ ପଦକ୍ଷେପ କୃଷିକ୍ଷେତ୍ରରେ ଅଭିବୃଦ୍ଧିକୁ ଅଧିକ ଗତିଶୀଳ କରିପାରିଛି। ବିଭିନ୍ନ ଉତ୍ପାଦ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ତଥା ବିକ୍ରି ପାଇଁ ବ୍ୟାପକ ବଜାର ବ୍ୟବସ୍ଥା ଏ କ୍ଷେତ୍ରରେ ଅଧିକ ସହାୟକ ହୋଇପାରିଛି। କୃଷକଙ୍କ ପାରିଶ୍ରମିକ ନିଶ୍ଚିତ ହେବା ସହିତ ଖାଦ୍ୟ ସୁରକ୍ଷା ଅଧିକ ସୁଦୃଢ଼ ହୋଇପାରୁଛି। ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ସମ୍ପ୍ରସାରିତ ସମବାୟ କ୍ଷେତ୍ର, ଖାଦ୍ୟ ପ୍ରକ୍ରିୟାକରଣ ଓ ଜଳବାୟୁ ଉପଯୋଗୀ ଚାଷ ପଦ୍ଧତି ଦେଶର କୃଷି ମୂଲ୍ୟ ଶୃଙ୍ଖଳରେ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି। ପ୍ରଯୁକ୍ତି ବିଦ୍ୟା ଚାଳିତ ଏବଂ ଚାଷୀକୈନ୍ଦ୍ରିକ କୃଷି ବ୍ୟବସ୍ଥା ଦେଶର କୃଷିକ୍ଷେତ୍ରର ପରିବର୍ତ୍ତନରେ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି। ନୀତିଗତ ତଥା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ସାର୍ବଜନୀନ କ୍ଷେତ୍ରରେ ନିବେଶ ବୃଦ୍ଧି ପାଉଛି, ଫଳରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ବିସ୍ତାର ଲାଭ କରିପାରିଛି। ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ, କୃଷି ଉତ୍ପାଦ ବୃଦ୍ଧି, ଉତ୍ପାଦକତାରେ ଉନ୍ନତି ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହେଉଛି। କୃଷି ଏବଂ କୃଷକ କଲ୍ୟାଣ ବିଭାଗ ପାଇଁ ଗତ 2013-14 ଆର୍ଥିକ ବର୍ଷରେ ବଜେଟ୍ ଆବଣ୍ଟନ 27,663 କୋଟି ଟଙ୍କା ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା 1,40,528 କୋଟି ଟଙ୍କାରୁ ଅଧିକ ହୋଇଛି। କୃଷିକ୍ଷେତ୍ର ପାଇଁ ନିରନ୍ତର ସଂସ୍କାରମୂଳକ ପଦକ୍ଷେପ ଏବଂ ନିବେଶକୁ ଏହା ପ୍ରତିଫଳନ କରୁଛି। ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ 2013-14 ଆର୍ଥିକ ବର୍ଷରେ 265.05 ନିୟୁତ ଟନ୍ ଥିବାବେଳେ 2024-25 ଆର୍ଥିକ ବର୍ଷରେ ଏହା 357 ନିୟୁତ ଟନ୍କୁ ବୃଦ୍ଧି ପାଇଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ପୁଷ୍ଟିସାର ମିଶନର ସହଯୋଗରେ ଏହି ସଫଳତା ହାସଲ ହୋଇପାରିଛି। ଚାଉଳ, ଗହମ, ମକା, ଡାଲିଜାତୀୟ ଫସଲ ଏବଂ ଅନ୍ୟାନ୍ୟ ଶସ୍ୟର ମଧ୍ୟ ଉତ୍ପାଦ କ୍ରମାଗତ ବୃଦ୍ଧି ପାଉଛି। ମିଶନ ଅଧୀନରେ ଉନ୍ନତ ବିହନ, ଆଧୁନିକ କୃଷି ପଦ୍ଧତି ଏବଂ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଉତ୍ପାଦନ ବୃଦ୍ଧିକୁ ଅବଲୋକନ କଲେ ତୈଳବୀଜ କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭରଶୀଳତା ପ୍ରତୀୟମାନ ହେଉଛି। 2024-25 ଆର୍ଥିକ ବର୍ଷରେ ତୈଳବୀଜ ଉତ୍ପାଦନ ସବୁଠାରୁ ଅଧିକ ପାଖାପାଖି 43 ମେଟ୍ରିକ୍ ଟନ୍ ହୋଇଥିଲା। ଖାଇବା ତେଲ ଆମଦାନୀ ନିର୍ଭରଶୀଳତା ମଧ୍ୟ ଇତିମଧ୍ୟରେ ହ୍ରାସ ପାଇଛି। ଦେଶରେ ତୈଳବୀଜ ଚାଷ ଜମି ପରିମାଣ ପୂର୍ବାପେକ୍ଷା 18% ଅଧିକ ହୋଇଛି। ଉତ୍ପାଦନ କ୍ଷମତା 55% ବୃଦ୍ଧି ପାଇଥିବା ବେଳେ ଉତ୍ପାଦକତା ପ୍ରାୟ 31% ଅଧିକ ହୋଇଛି। ଉଦ୍ୟାନ କୃଷି କ୍ଷେତ୍ର ମଧ୍ୟ କୃଷି ଅଭିବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଉଦ୍ୟାନ କୃଷି କ୍ଷେତ୍ରର ଉତ୍ପାଦ ମୋଟ ମୂଲ୍ୟ ଉତ୍ପାଦନର ପ୍ରାୟ 37% ପହଞ୍ଚିଛି। ଉନ୍ନତ କୃଷି ପଦ୍ଧତି ଏବଂ ବଜାର ଚାହିଦା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଦେଶର କୃଷିନୀତିକୁ ଗତ 12 ବର୍ଷ ମଧ୍ୟରେ ଅଧିକ ସୁଦୃଢ଼ କରାଯାଇପାରିଛି। ମୃତ୍ତିକା ସ୍ୱାସ୍ଥ୍ୟ, ବଜାର କ୍ଷେତ୍ରରେ ରହିଥିବା ଆହ୍ୱାନର ମୁକାବିଲା, ଭିଭିଭୂମିରେ ବିସ୍ତାର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି। ଶୃଙ୍ଖଳାଗତ ପରିବର୍ତ୍ତନ ସହ ସମନ୍ୱିତ ଏବଂ ଚାଷୀକୈନ୍ଦ୍ରିକ କୃଷି ଢାଞ୍ଚାକୁ ଏହି ପଦକ୍ଷେପ ଏକ ବ୍ୟାପକ ଆକାର ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବ୍ୟବସ୍ଥା ଏବଂ ରାଷ୍ଟ୍ରୀୟ ଗୋକୁଳ ମିଶନ କୃଷି ଏବଂ ପ୍ରାଣୀ ସମ୍ପଦ ବିକାଶକୁ ଅଧିକ ତ୍ୱରାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରାକୃତିକ ବିପର୍ଯ୍ୟୟରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବାବେଳେ ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ଚାଷୀଙ୍କ ଆର୍ଥିକ କ୍ଷେତ୍ରକୁ ଅଧିକ ସହାୟତା ପ୍ରଦାନ କରୁଛି। କୃଷିଜୀବୀଙ୍କ ଆର୍ଥିକ ସଶକ୍ତିକରଣ ଏବଂ ସାମାଜିକ ସୁରକ୍ଷାକୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା, କୃଷି ଭିଭିଭୂମି ପାଣ୍ଠି ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ସୁନିଶ୍ଚିତ କରିପାରିଛି। ସଂସ୍ଥାଗତ ସଂସ୍କାର ଏବଂ ସମବାୟ ନେତୃତ୍ୱାଧୀନ ବିକାଶ ଗତିଶୀଳ ହୋଇପାରିଛି। କିଷାନ କ୍ରେଡିଟ୍ କାର୍ଡ ଯୋଜନା ମାଧ୍ୟମରେ ଚାଷୀଙ୍କୁ ସମୟୋପଯୋଗୀ ଏବଂ ସହଜ ଉପାୟରେ ଋଣ ଉପଲବ୍ଧତା ସୁନିଶ୍ଚିତ ହୋଇପାରୁଛି। ନବୀକରଣୀୟ ଶକ୍ତି କୃଷି ବିକାଶର ଏକ ମାଧ୍ୟମ ପାଲଟିଛି। ପିଏମ୍ କୁସୁମ ଯୋଜନା ଚାଷ କ୍ଷେତ୍ରରେ ସୌରଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରୁଛି, ଫଳରେ ଜଳସେଚନ ଅଧିକ ବ୍ୟବସ୍ଥିତ ହେବା ସହ ଉତ୍ପାଦିତ ବିଦ୍ୟୁତ୍ ବିକ୍ରି ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି ପାଉଛି। ଏଭଳି ବିଭିନ୍ନ ପଦକ୍ଷେପ ଚାଷୀଙ୍କୁ ସଶକ୍ତ କରିବା ସହିତ ଦେଶରେ ନିରନ୍ତର, ସମାବେଶୀ ଏବଂ ସ୍ଥାୟୀ କୃଷିକ୍ଷେତ୍ରର ମୂଳଦୁଆକୁ ସୁଦୃଢ଼ କରିପାରିଛି।

0: ଆଜିର ପ୍ରସଙ୍ଗରେ ଶୁଣୁଥିଲେ ଆଲୋଚନା ସଶକ୍ତ ଅନ୍ନଦାତା ସମୃଦ୍ଧ ଭାରତ ଆକାଶବାଣୀ କଟକ।
1: ସନ୍ଧ୍ୟା 7ଟାର ମୁଖ୍ୟ ସମ୍ବାଦ ସମୁ ମହେନ୍ଦ୍ର କୁମାର ମାଝୀ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ସମ୍ଭଲପୁରଠାରେ ତିନୋଟି ଆନ୍ତର୍ଜାତୀୟ ସ୍ତରର ଫୁଟବଲ ପଡ଼ିଆ ପ୍ରସ୍ତୁତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ରସମୂହର ସ୍ୱୀକୃତି। ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ କହିଲେ ରାଜ୍ୟପାଳ। ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ନାମ ସଂଶୋଧନ ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ପଦ୍ମ ପୁରସ୍କାର 2027 ନିମନ୍ତେ ମନୋନୟନ ପତ୍ର ଦାଖଲର ସମୟ ଜୁଲାଇ 31 ତାରିଖ ରହିଛି। ପ୍ରାର୍ଥୀମାନେ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲର ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ହକି ଏସିଆ କପ୍ ଜିତିଲା ଭାରତ ଏବଂ କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା, ତାପମାତ୍ରା ସାମାନ୍ୟ ହ୍ରାସ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

0: ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ କଟକ। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରାକୁ ପ୍ରାଥମିକତା ପ୍ରଦାନ। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ, କହିଲେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବା ଲକ୍ଷ୍ୟ ନେଇ ପ୍ରଚଳନ କରାଗଲା ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର ଏବଂ 18 ବର୍ଷରୁ କମ୍ ପୁରୁଷବର୍ଗ ହକି ଏସୀୟ କପ୍ 2026 ଟାଇଟଲ ହାସଲ କଲା ଭାରତ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ

0: ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଷୟିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଏବଂ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସଂସ୍କାରମୂଳକ ଯାତ୍ରାକୁ ଅଧିକ ଗତିଶୀଳ କରିବା ସହିତ ଜୀବନଧାରଣ ମାନରେ ଉନ୍ନତି ଏବଂ ବ୍ୟବସାୟିକ ସହଜତାକୁ ସୁନିଶ୍ଚିତ କରିବା ନେଇ ସଦସ୍ୟମାନେ ବୈଠକରେ ମତପୋଷଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଯୁବବର୍ଗଙ୍କ ପାଇଁ ବିକଶିତ ଭାରତ ମୋ ଭାରତ ଯୁବ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଆକାଂକ୍ଷା, ଚିନ୍ତାଧାରା ଏବଂ ଭାବନାକୁ ବାଣ୍ଟିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବବର୍ଗଙ୍କୁ ପ୍ରୋହାହନ ପ୍ରଦାନ କରିଆସୁଛନ୍ତି। ଦେଶ ଜନସଂଖ୍ୟାର 65% 35 ବର୍ଷରୁ କମ୍ ବୟସ୍କ ଯୁବକ ଅଟନ୍ତି। ଭାରତକୁ ବିଶ୍ୱସ୍ତରରେ ଏହା ଏକ ବୃହତ ଯୁବରାଷ୍ଟ୍ର ଭାବେ ମାନ୍ୟତା ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଯୁବପିଢ଼ିଙ୍କ ଦକ୍ଷତା ଏବଂ ସମ୍ଭାବନାକୁ ପାଥେୟ କରି ରାଷ୍ଟ୍ର ନିର୍ମାଣ ତଥା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ କହିଛନ୍ତି।
1: युवा देश है, ये देश की युवा की शक्ति को विकसित भारत के राह पर ले जाने के लिए संयोजने का काम नरेंद्र मोदी जी ने करा है।
0: ଦେଶରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ନବସୃଜନ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରୋହାହନ ପ୍ରଦାନ କରୁଛି। ଏହାଦ୍ୱାରା ଯୁବ ଉଦ୍ଭାବକଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। କ୍ରୀଡ଼ା କ୍ଷେତ୍ରରେ ସଂସ୍କାର ସମ୍ପର୍କରେ ଉଲ୍ଲେଖ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସ୍ୱଚ୍ଛ ଏବଂ ଯୋଗ୍ୟତା ଆଧାରିତ ଚୟନ ବ୍ୟବସ୍ଥା ପ୍ରତିଭାବାନ ଖେଳାଳିଙ୍କୁ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ଦେଶକୁ ପ୍ରତିନିଧିତ୍ୱ କରିବାରେ ସୁଯୋଗ ପ୍ରଦାନ କରୁଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ନାରକୋଡୁରୁ ଗ୍ରାମରେ ସମୃଦ୍ଧି କେନ୍ଦ୍ରକୁ ଯୋଗାଯୋଗ ଓ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପ୍ରେମାସାନୀ ଚନ୍ଦ୍ରଶେଖର ଆଜି ଉଦ୍ଘାଟନ କରିଛନ୍ତି। ଗ୍ରାମୀଣ ଡିଜିଟାଲ୍ ପରିବର୍ତ୍ତନ କ୍ଷେତ୍ରରେ ଏହା ହେଉଛି ଏକ ପ୍ରମୁଖ ପଦକ୍ଷେପ। ଭାରତ ନେଟ୍ ଉଦ୍ୟମୀ ପଦକ୍ଷେପ ଅଧୀନରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସମନ୍ୱିତ ଗ୍ରାମୀଣ ବିକାଶ ମଡେଲ୍ ପ୍ରସ୍ତୁତ କରିବାରେ ନାରକୋଡୁରୁ ଭାରତର ତୃତୀୟ ଏବଂ ତେଲୁଗୁ ଭାଷାଭାଷୀ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ଗ୍ରାମ ହୋଇଛି। ଏହି କେନ୍ଦ୍ର ଅଧୀନରେ ସ୍ୱାସ୍ଥ୍ୟ ପରୀକ୍ଷା, ଟେଲିମେଡିସିନ୍, ମୃତ୍ତିକା ପରୀକ୍ଷା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ହାଇସ୍ପିଡ୍ ଇଣ୍ଟରନେଟ୍ ଏବଂ ମାଗଣା ୱାଇଫାଇ ଭଳି 11 ଅତ୍ୟାବଶ୍ୟକ ସେବା କ୍ଷେତ୍ର ସମନ୍ୱିତ ଭାବେ କାର୍ଯ୍ୟ କରିପାରିବ। 1,16,00,000 ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ କରାଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ପାଖରେ ପ୍ରମୁଖ ସେବା ଏବଂ ସୁଯୋଗଗୁଡ଼ିକ ପହଞ୍ଚାଇବାରେ ଏହି ସମୃଦ୍ଧି କେନ୍ଦ୍ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ପଞ୍ଜାବ ଫିରୋଜପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2,00,000 ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରେ ଶ୍ରୀ ମୋଦି ଘୋଷଣା କରିଛନ୍ତି। ପଞ୍ଜାବର ଫିରୋଜପୁର ଫାଜଲକା ସଡ଼କ ପଥରେ ଆଜି ଏକ ଯାତ୍ରୀବାହୀ ଗାଡ଼ି ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ 9 ମୃତ୍ୟୁ ହୋଇଛି, ଅନ୍ୟ 22 ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା 9 ଯାକ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ଆଇନଗତ ମାପବିଜ୍ଞାନ ଢାଞ୍ଚା ଅଧୀନରେ ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର ପ୍ରଚଳନ କରାଯାଇଛି। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବାରେ ଏହା ସହାୟକ ହୋଇପାରିଛି ବୋଲି ସରକାର କହିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ଏହି ମାନକ କାର୍ଯ୍ୟପ୍ରଣାଳୀରେ ଆବଶ୍ୟକ ସଂଶୋଧନ ଆଣିଛି। ଏଥିରେ ଖାଇବା ତେଲ ମାନକ ପ୍ୟାକ୍ ଆକାର ଆଦି ସାମିଲ କରାଯାଇଛି। ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସଂଶୋଧିତ ଆଇନ ଅନୁଯାୟୀ ପାମ୍ ତେଲ, ପାମୋଲିନ୍, ସୋୟାବିନ୍, ସୂର୍ଯ୍ୟମୁଖୀ, ସୋରିଷ, ଚିନାବାଦାମ, ରାଶି, କପା ବିହନ ତେଲ, ରାଇସ୍ ବ୍ରାନ୍ ଏବଂ ମକା ତେଲ ଆଦି ପ୍ରମୁଖ ଖାଇବା ତେଲଗୁଡ଼ିକର ମାନ

0: ପ୍ୟାକ୍ ଆକାର ସ୍ଥିର କରାଯାଇଛି। ଅନୁମୋଦିତ ପ୍ୟାକ୍ଗୁଡ଼ିକର ଆକାର 200 ଗ୍ରାମ, 500 ଗ୍ରାମ, 1 ରୁ 5 କିଲୋଗ୍ରାମ, 15 କିଲୋଗ୍ରାମ ଏବଂ 20 କିଲୋଗ୍ରାମ ପର୍ଯ୍ୟନ୍ତ ରଖାଯାଇଛି। ଏଭଳି ପଦକ୍ଷେପ ଉପଭୋକ୍ତାଙ୍କୁ ଅଧିକ ସୂଚନା ପ୍ରଦାନ କରିବା ସହିତ ବଜାର ବ୍ୟବସ୍ଥାକୁ ସଶକ୍ତ କରିବ ବୋଲି ମନ୍ତ୍ରଣାଳୟ କହିଛି। ପଶ୍ଚିମବଙ୍ଗରେ ଦୀର୍ଘଦିନ ଧରି ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ସମାଧାନ ଦ୍ୱାରା ରାଜ୍ୟରେ ରେଳ ଭିଭିଭୂମି ବିକାଶରେ ଏକ ନୂତନ ଯୁଗ ଆରମ୍ଭ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। କୋଲକାତାର ନବାନ୍ନରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଚଳିତ ଆର୍ଥିକ ବର୍ଷର ରେଳ ବଜେଟ୍ରେ ପଶ୍ଚିମବଙ୍ଗକୁ 14,205 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ 10ଟି ଅମୃତ ଭାରତ ଷ୍ଟେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ 9ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏବଂ କେତେକ ଅମୃତ ଭାରତ ଟ୍ରେନ୍ ଚଳାଚଳ କରୁଛି। ଆଗାମୀ 5 ବର୍ଷ ମଧ୍ୟରେ କୋଲକାତା ମେଟ୍ରୋ ପାଇଁ 60ଟି ଆଧୁନିକ ଟ୍ରେନ୍ ପ୍ରଚଳନ କରିବାର ଯୋଜନା ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଭାରତ 18 ବର୍ଷରୁ କମ୍ ପୁରୁଷବର୍ଗ ହକି ଏସୀୟ କପ୍ 2026 ଟାଇଟଲ୍ ହାସଲ କରିଛି। ଜାପାନର କାକାମିଗାହାରାଠାରେ ଆଜି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ 4-1 ଗୋଲ୍ରେ ଜାପାନକୁ ପରାସ୍ତ କରିଛି। ଦଳ ପକ୍ଷରୁ ଆଶିଷ ପୂର୍ତ୍ତି ହ୍ୟାଟ୍ରିକ୍ ଅର୍ଜନ କରିଥିବାବେଳେ ଅଧିନାୟକ କେତନ କୁଶୱାହା 1 ଗୋଲ୍ ସ୍କୋର କରିଛନ୍ତି। ତୃତୀୟ ଥର ପାଇଁ ଭାରତ ଏହି ଟାଇଟଲ୍ ଜିତିଛି। ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ଦକ୍ଷିଣ କୋରିଆକୁ 3-0 ଗୋଲ୍ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦଳଗତ ଦକ୍ଷତା ଏହା ପ୍ରତିପାଦନ କରୁଛି। ଏହି ବିଜୟ ଯୁବବର୍ଗଙ୍କ ମଧ୍ୟରେ ହକି କ୍ରୀଡ଼ା ପ୍ରତି ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ପ୍ରମାଣ କରୁଛି। ଶ୍ରୀ ମୋଦି ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ମହିଳା ଦଳକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଟେଷ୍ଟରେ ଆଜି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ 3 ୱିକେଟ୍ ବିନିମୟରେ 368 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ କେଏଲ୍ ରାହୁଲ ଏବଂ ଅଧିନାୟକ ଶୁଭମନ ଗିଲ୍ ଶତକୀୟ ପାଳି ଖେଳିଥିବାବେଳେ ସାଇ ସୁଦର୍ଶନ 81 ରନ୍ ସଂଗ୍ରହ କରିଥିଲେ। ରିଷଭ ପନ୍ଥ ଅର୍ଦ୍ଧଶତକ ହାସଲ ସହ କ୍ରିଜ୍ରେ ଅପରାଜିତ ଅଛନ୍ତି। ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ସଲିମ 2ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ଜିଆଉର୍ ରହମାନ 1ଟି ୱିକେଟ୍ ପାଇଛନ୍ତି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ଭାରତ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ଏହି ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଭାରତର ଅଲରାଉଣ୍ଡର ମାନବ ସୁଥାର ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଛନ୍ତି। ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଗୋଆର ମାରଗାଓଁଠାରେ ଏହି ଫାଇନାଲ୍ ମ୍ୟାଚ୍ ଖେଳାଯାଉଛି। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଖେଳ ଗୋଲ୍ ଶୂନ୍ୟ ରହିଥିଲା। ଆଗାମୀ ଇଂଲଣ୍ଡ ଏବଂ ଆୟାରଲାଣ୍ଡ ଗସ୍ତ ପାଇଁ 16 ଜଣିଆ ଟି20 ଦଳ ଆଜି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ୍ ଆୟରଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ତିଲକ ବର୍ମା ଉପ ଅଧିନାୟକ ହୋଇଛନ୍ତି। ପ୍ରଥମ ଥର ପାଇଁ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି। ଚଳିତ ଆଇପିଏଲ୍ ସିରିଜ୍ରେ ସୂର୍ଯ୍ୟବଂଶୀଙ୍କ ଚମତ୍କାର ପ୍ରଦର୍ଶନ ଆଧାରରେ ତାଙ୍କୁ ଦଳରେ ସାମିଲ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ଦଳରେ ଦ୍ରୁତ ବୋଲର ପ୍ରିନ୍ସ ଯାଦବଙ୍କୁ ମଧ୍ୟ ସାମିଲ କରାଯାଇଛି। ମୁମ୍ବାଇର ବିସିସିଆଇ ମୁଖ୍ୟାଳୟଠାରେ ଏ ସମ୍ପର୍କିତ ଘୋଷଣା କରାଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରାକୁ ପ୍ରାଥମିକତା ପ୍ରଦାନ। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କହିଲେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବା ଲକ୍ଷ୍ୟ ନେଇ ପ୍ରଚଳନ କରାଗଲା ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର ଏବଂ 18 ବର୍ଷରୁ କମ୍ ପୁରୁଷବର୍ଗ ହକି ଏସୀୟ କପ୍ 2026 ଟାଇଟଲ୍ ହାସଲ କଲା ଭାରତ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଆଜି ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ଭାଦଦାତା ମାନସ ରଞ୍ଜନ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କେନ୍ଦୁଝରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ 38 ଜଣ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରଙ୍କ ବିବାହଜନିତ ବୋଝ ହ୍ରାସ, ମହିଳାଙ୍କ ସାମାଜିକ ସୁରକ୍ଷା ଓ ଯୌତୁକ ପ୍ରଥା ନିରାକରଣ।

0: ଦିଗରେ ଏହି ଯୋଜନା ସହାୟକ ହେଉଥିବା ସେ କହିଥିଲେ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବ ବୋଲି ସେ କହିଥିଲେ।
1: ଆମେ 38 ଯୋଡ଼ାଙ୍କ ବାହାଘର ଆଜି ସମ୍ପନ୍ନ କଲୁ। ଏକୁ ମିଶାଇ ସାରା ରାଜ୍ୟରେ ଆମେ 1300 ନୂଆ ଦମ୍ପତିଙ୍କର ବାହାଘର କରାଇଲୁ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଗୋଟିଏ ଯୌତୁକ ବିରୋଧୀ ସମାନତା ସହିତ ଏକ ପ୍ରୋତ୍ସାହନ, ବିଧବା ବିବାହ ପାଇଁ ବି ଏକ ପ୍ରୋତ୍ସାହନ। ଆମେ ମହିଳାଙ୍କର ସ୍ଥିତି, ଅବସ୍ଥିତି ଏବଂ ମହିଳାମାନେ ପରିବାର, ଝିଅମାନେ ପରିବାରର ବୋଝ ନୁହନ୍ତି, ୟାକୁ ଅନୁଭବ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏ ଯୋଜନା ଏକ କ୍ରାନ୍ତିକାରୀ ଯୋଜନାର ରୂପ ନେଇଛି ଏବଂ ଏଇଥିରେ ବିବାହିତ କରିଥିବା ଦମ୍ପତିଙ୍କୁ ଆମେ ଆର୍ଥିକ ଏ ବାହାଘର ପାଇଁ ସପୋର୍ଟ ସହିତ ମ୍ୟାରେଜ୍ ସାର୍ଟିଫିକେଟ୍, ଲିଗାଲ୍ ପ୍ରମାଣପତ୍ର ବି ଦେବୁ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଯୋଡ଼ି ହୋଇଥିବା ସମସ୍ତ ଦମ୍ପତି ତାଙ୍କ ଭବିଷ୍ୟତ ଉଜ୍ଜଳ ହେଉ, ଏହା ହିଁ ଆମେ ପ୍ରାର୍ଥନା କରୁଛୁ ଏବଂ ଆଶୀର୍ବାଦ କରିବା ପାଇଁ ଏଠାକୁ ଆସୁଛୁ। ବିକାଶ କରିବା, ଉନ୍ନୟନମୂଳକ କାମ କରିବା, ସେ କାମର ଅଲଗା ଆନନ୍ଦ, ଆଉ ଇଏ ଗୋଟେ ଐଶ୍ୱରିକ ବା ନୈସର୍ଗିକ ଖୁସି କି ଆମେ ବି ବାହାଘର କରାଇ ପାରୁଛୁ, ବାହାଘରରେ ସାମିଲ ହୋଇପାରୁଛୁ, ସମାଜରେ ଯୋଉଟା ହଜି ଯାଉଛି ତାକୁ ସରକାର ବି ସାଉଣ୍ଟି ଆଣିପାରୁଛି, ଏ ପାଇଁ ଆମେ ବହୁତ ଖୁସି।
0: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ତତ୍ତ୍ୱାବଧାନରେ କେନ୍ଦୁଝରରେ ରାଜ୍ୟବ୍ୟାପୀ ଶିଶୁ ଶ୍ରମ ନିବାରଣ ଅଭିଯାନର ଶୁଭାରମ୍ଭ ହୋଇଛି। ଶ୍ରମମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି, ଶିଶୁ ଶ୍ରମ କେବଳ ଆଇନଗତ ଉଲ୍ଲଂଘନ ନୁହେଁ, ଏହା ଏକ ସାମାଜିକ ଅନ୍ୟାୟ। ଶିଶୁମାନଙ୍କୁ ଶିକ୍ଷା ବ୍ୟବସ୍ଥାକୁ ଫେରାଇ ଆଣିବା ଓ ପୁନର୍ବାସ ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମସ୍ତ ଅଂଶୀଦାରଙ୍କୁ ମିଳିତ ପ୍ରୟାସ ପାଇଁ ଆହ୍ୱାନ କରିଥିଲେ। ଆସନ୍ତା ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ମିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା, ନଦୀବନ୍ଧ ସୁଦୃଢ଼ୀକରଣ, ଡ୍ରେନେଜ୍ ବ୍ୟବସ୍ଥା ସଫା ରଖିବା ଏବଂ ଜୁନ୍ ପହିଲାରୁ ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦୁଝର ଗସ୍ତ ଅବସରରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଓ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ଅଙ୍ଗନବାଡ଼ି ଭିଭିଭୂମି, ସୁଭଦ୍ରା ଯୋଜନା, ଶିଶୁ ପୋଷଣ, ମିଶନ ଶକ୍ତି, ସାମର୍ଥ୍ୟ, ଶକ୍ତି ସଦନ ଏବଂ ବାଲ୍ୟ ବିବାହ ନିରାକରଣ ସମ୍ପର୍କିତ କାର୍ଯ୍ୟକ୍ରମର ସ୍ଥିତି ସେ ସମୀକ୍ଷା କରିଥିଲେ। କେନ୍ଦୁଝରରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ ଅବସରରେ ସ୍ୱେଚ୍ଛାସେବୀମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କରେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ସାମିଲ ଓ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଦିବାସୀଙ୍କ ଉନ୍ନୟନ ପାଇଁ 2026-27 ବାର୍ଷିକ କାର୍ଯ୍ୟଖସଡ଼ା ଏବଂ 2030-31 ପର୍ଯ୍ୟନ୍ତ ଦୀର୍ଘମିଆଦୀ ଯୋଜନାକୁ ଜିଲ୍ଲାସ୍ତରୀୟ ସମୀକ୍ଷା କମିଟି ବୈଠକରେ ଅନୁମୋଦନ କରାଯାଇଛି। ସେହିପରି ଜନଜାତି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ ଲକ୍ଷ୍ୟରେ ଜନଜାତୀୟ ଗରିମା ଉତ୍ସବ 2026 ଅନ୍ତର୍ଗତ ଜନଭାଗିଦାରୀ ଅଭିଯାନ ସଫଳତାର ସହ ପାଳିତ ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲ ଆଜି ଶୁଣୁଥିଲେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ପରବର୍ତ୍ତୀ କାର୍ଯ୍ୟକ୍ରମ ବନାନୀ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
2: ଆମ ରାଜ୍ୟରେ ଏବେ

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ସ୍ନେହ ଶ୍ରଦ୍ଧା ଭଲ ପାଇବାର ରଜୁରେ ଆମେମାନେ ବାନ୍ଧି ହେଇ ରହିଛେ ଆଉ ଆମର ଜୀବନକୁ ଅତିବାହିତ କରୁଛେ। ଏଇ ମାଟିରେ ଜନ୍ମ ହେଇଛୁ ଆଉ ଏଇ ମାଟିରେ ବି ଶେଷକୁ ଆମେ ମିଶିଯିବା। ଏଇ ଅଢେଇ ଦିନର ଜୀବନ ଭିତରେ କେବେ କଣ ଆମେ ଚିନ୍ତା କରିଛୁ ଯେ କେତେ କଣ ପାଇଛୁ ଆଉ କଣ ସବୁ ହରେଇଛୁ? ସୁଖର ନିଶାରେ ମସଗୁଲ ହେଇ ମେଞ୍ଚା ମେଞ୍ଚା ଦୁଃଖକୁ ଟାଣି ଆଣିଛୁ। ଦିନକୁ ଦିନ ବଢି ଚାଲିଛି ସାମାଜିକ ସମସ୍ୟା ଆଉ ତା ସହିତ ପ୍ରକୃତି ହରେଇ ଚାଲିଛି ତାର ଭାରସାମ୍ୟ। ହୁ ହୁ ହେଇ ବଢି ଚାଲିଛି ଜନସଂଖ୍ୟା, ଗାଡି ମଟର, କଳକାରଖାନା, ଖଣି ଖାଦାନ, ରାସ୍ତାଘାଟ, ଧୂଳି ଆଉ ଧୂଆଁ ଭିତରେ ଅଣନିଶ୍ୱାସୀ ହେଇଯାଉଛି ମଣିଷ ଆଉ ତା ସହିତ ପ୍ରଦୂଷଣର ମାୟାଜାଲରେ କଳୁଷିତ ହେବାରେ ଲାଗିଛି ଆମ ପରିବେଶ। ନିଜ ହାତରେ ନିଜେ ଉଜାଡି ଦେଉଛି ନିଜର ବର୍ତ୍ତମାନ ଆଉ ଭବିଷ୍ୟତକୁ। ଏତେ ଉପଲବ୍ଧି ପରେ ମଧ୍ୟ ସଚେତନ ହେଉନି ଏ ମଣିଷ, ଉନ୍ନତି ପ୍ରଗତି ନାଁରେ ବିପତ୍ତିକୁ ଟାଣି ଆଣୁଛି। ବୃକ୍ଷ ହିଁ ଜୀବନ ଏ କଥାକୁ ପାଶ୍ୱରି ଦେଉଛି କେମିତି? ନା ସବୁକିଛି ଜାଣି ମଧ୍ୟ ଅଜଣାରେ ଅଭିନୟ କରି ଚାଲିଛି। ଶ୍ରୋତା ବନ୍ଧୁ, ଏବେ ବି ସମୟ ଅଛି, ଆସନ୍ତୁ ନିଜ ମାନସିକତାରେ ପରିବର୍ତ୍ତନ ଆଣିବା। ପ୍ରଚୁର ପରିମାଣରେ ବୃକ୍ଷ ରୋପଣ କରି ତାର ଯତ୍ନ ନେଇ ତାକୁ ଦ୍ରୁମରେ ପରିଣତ କରିବା ଆଉ ସବୁଜିମାମୟ ପରିବେଶ ସୃଷ୍ଟି କରିବା। ଆଧୁନିକତାର ଚାକଚକ୍ୟ ଆଉ ମିଛ ପାରିବା ପଣିଆରୁ ବାହାରି ଆସି ଆମକୁ ବଞ୍ଚିବାକୁ ପଡିବ ପୂର୍ବ ପରି। ଆମରି ହାତରେ ଆମେ ପୁଣି ଥରେ ସଜେଇବା ଆମର ପରିବେଶକୁ। ସାମାଜିକ ବନୀକରଣ କାର୍ଯ୍ୟକ୍ରମ ଜରିଆରେ ପୃଥିବୀକୁ ସବୁଜିମାରେ ସଜେଇ ଦବା ଆମେ। ପିଲାଟିଏ ଗଛଟିଏ ଏଇ ମନ୍ତ୍ରରେ ଅଭିମନ୍ତ୍ରିତ ହେଇ ଆଗେଇ ଚାଲିବା ଆଗକୁ ଆଗକୁ। ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମକୁ ଯଥେଷ୍ଟ ପରିମାଣରେ ଗୁରୁତ୍ୱ ଦେବା ଆମେମାନେ। ଲୋକଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ତତ୍ତ୍ୱାବଧାନରେ ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମର କିପରି ଭାବରେ ସଫଳ ରୂପାୟନ କରାଯାଇପାରିବ ଏହି ବିଷୟରେ ଚିନ୍ତା କରିବା ମଧ୍ୟ ଆମେ। କରୋନା ମହାମାରୀରେ ଯେମିତି ଅମ୍ଳଜାନ ବିନା ମୃତ୍ୟୁ ବରଣ କଲେ ଲୋକମାନେ, ତାର ଯେମିତି ପୁନରାବୃତ୍ତି ନ ହେଉ ସେ କଥାକୁ ମଧ୍ୟ ହୃଦୟଙ୍ଗମ କରିବା ଆମେ। ଶ୍ରୋତା ବନ୍ଧୁ, ଏହି ପରିପ୍ରେକ୍ଷୀରେ ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ପରିବର୍ତ୍ତିତ ଜଳବାୟୁ ଓ ସହରାଞ୍ଚଳରେ ବନୀକରଣ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ବନଖଣ୍ଡ ଅଧିକାରୀ ଅଜିତ ଶତପଥୀ। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର ଶ୍ରୋତା ବନ୍ଧୁ,
0: ଆଜି ତ ଆମେ ଆଲୋଚନା କରିବା ପରିବର୍ତ୍ତିତ ଜଳବାୟୁ ଓ ସହରାଞ୍ଚଳରେ ବନୀକରଣ। ଏଇଠି ଗୋଟେ ମନରେ ପ୍ରଶ୍ନ ଆସୁଛି, ଜଳବାୟୁ ଓ ପରିବର୍ତ୍ତିତ ଜଳବାୟୁ କହିଲେ ସାଧାରଣ

0: ଭାବରେ ଆମେ କ'ଣ ବୁଝିବା?
1: ଦେଖନ୍ତୁ, ଜଳବାୟୁ କହିଲେ ଗୋଟିଏ ଅଞ୍ଚଳରେ ଦୀର୍ଘ ଦିନ ଧରି ସାମଗ୍ରିକ ପାଣିପାଗକୁ ଆମେ ଜଳବାୟୁ ବୋଲି କହିଥାଉ। ଦୀର୍ଘ ସମୟ ଧରି ମାନେ କ'ଣ ନା, ବିଗତ 30 ବର୍ଷ ଧରି ଯେଉଁ ପ୍ରକାରରେ ପାଣିପାଗ ଚାଲିଛି ତାକୁ ଯଦି ଆମେ ସାମଗ୍ରିକ ଉପରେ ଉପସ୍ଥାପିତ କରିବା ତାକୁ ଆମେ ସେହି ଅଞ୍ଚଳର ଜଳବାୟୁ ବୋଲି କହିବା। 6 ଋତୁ ରହିଛି ଆମେ ଜାଣିଛେ। 30-40 ବର୍ଷ ହେଲା ଯୋଉ ଆକାରରେ ଆମେ ଆଉ କିଛିଟା ଅନୁଭୂତ କରୁନେ। ଶରତ ଋତୁ ହେଲା, ହେମନ୍ତ ଋତୁ ହେଲା, ବସନ୍ତ ଋତୁ ହେଲା, ଏଗୁଡ଼ାକ ଅନୁଭୂତ କରୁନେ। ଗ୍ରୀଷ୍ମ ଋତୁକୁ ବହୁତ ଆମେ ଦେଖୁଛେ, ବର୍ଷା ଋତୁରେ ଆମେ କିଛି ଇଏ କରିପାରୁଛେ, କିନ୍ତୁ ବର୍ଷା ଋତୁରେ ବି ଆଉ ଶୀତ ଋତୁରେ ବି ଗରମ ଅନୁଭବ କରୁଛେ। ତେଣୁ ଏଇ ଯୋଉ ଗରମ ଆସୁଛି, ଆମକୁ ଉଷ୍ମ ଲାଗୁଛି, ଆମ ପୃଥିବୀର ଯୋଉ ତାପମାତ୍ରା ବଢ଼ିବାରେ ଲାଗୁଛି ଆଉ ଯୋଉଟା ଆମେ ଅନୁଭୂତ କରୁଛେ, ଏଇ ଯୋଉ ପରିବର୍ତ୍ତନ ହେଉଛି ଜଳବାୟୁରେ ତାହାକୁ ପରିବର୍ତ୍ତିତ ଜଳବାୟୁ ବୋଲି କହୁଛେ।
0: ତାହେଲେ କୁହନ୍ତୁ, ପରିବର୍ତ୍ତିତ ଜଳବାୟୁ ଦ୍ୱାରା ଆମର କ'ଣ ସବୁ ସମସ୍ୟା ଦେଖା ଦେଇଥାଏ?
1: ପରିବର୍ତ୍ତିତ ଜଳବାୟୁ ହେଲେ ଆମର ଜଳବାୟୁ ସହିତ ସିଧାସଳଖ ଭାବରେ ଜୀବଜଗତ ଜଡ଼ିତ ରହିଛି। ତେଣୁ ଖାଇବା ପାଇଁ ଆମେ ଯୋଉ ପରିବା ହେଲା, ଖାଦ୍ୟ ହେଲା, ବିଭିନ୍ନ ଜିନିଷ ଉପରେ ଆମେ ଯୋଉ ଉଦ୍ଭିଦ ଜଗତ ଉପରେ ଯୋଉ
0: ନିର୍ଭର
1: କରୁଛେ, ଏଇ ଯୋଉ ପାଣିପାଗ ପରିବର୍ତ୍ତନ ଯୋଗୁଁ ଯୋଉଥିରେ କି ଆପଣଙ୍କର କ'ଣ ହେଉଛି ନା, ବର୍ଷା ଠିକ୍ ଭାବରେ ହେଉନାହିଁ, ଗରମ ଅସହ୍ୟ ହୋଇଯାଉଛି, ଆଉ ସେ ଭିତରେ ବି ବିଭିନ୍ନ ପ୍ରକାରର ଯୋଉ ବାତ୍ୟା ହେଲା, ଝଡ଼ ହେଲା, ବିଭିନ୍ନ ପ୍ରକାରର ଯୋଉ
0: ଦୈବୀ
1: ଦୁର୍ବିପାକ ବଢି ବଢି ଯାଉଛି, ଏସବୁରେ ଆମର ଯୋଉ ଖାଦ୍ୟାବସ୍ଥାନ ଅଛି, ଆମର ଯୋଉ ଖାଇବା ପାଇଁ ଯୋଉ ଯୋଗାଡ଼ ରହିଛି, ତାହା ଉପରେ ଗୋଟେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେଉଛି, ଆମେ ସେଟା ଅନୁଭୂତ କରୁଛେ, ସମସ୍ତେ ଜାଣିଛେ। ବର୍ତ୍ତମାନ ଖାଦ୍ୟ ସମସ୍ୟା ଗୋଟେ ଅତି ଜଟିଳ ହେବାକୁ ଗଲାଣି, ତା ସହିତ ଆମକୁ ପାଣି ମିଳିବାଟା, ପିଇବା ପାଇଁ ପାଣି, ଏଇଟା ଗୋଟେ ବହୁତ ଜଟିଳ ହେବାକୁ ଗଲାଣି। ମୁଁ ଭାବିବି ଯେ ପାଗ ପରିବର୍ତ୍ତନ, ଯୋଉ ଜଳବାୟୁ ପରିବର୍ତ୍ତନର ଇଏ ପ୍ରଭାବ କହିଲେ ଅତ୍ୟୁକ୍ତି ହେବନି।
0: ସାର, ଜଳବାୟୁ ସହିତ ବନୀକରଣର ସମ୍ପର୍କ କ'ଣ ରହିଛି?
1: ଯଦି ଏଇ ଯୋଉ ଜଳବାୟୁ ପରିବର୍ତ୍ତନ ଘଟୁଛି, ବୈଜ୍ଞାନିକମାନେ ଯେତେବେଳେ ଦେଖୁଛନ୍ତି ଯେ ଆକୁ କେମିତି ସମାଧାନ କରିହେବ, ଏଇ ଯୋଉ ଜଳବାୟୁ ପରିବର୍ତ୍ତନ କାହିଁକି ହେଉଛି, ପ୍ରଥମେ ଆମେ ଦେଖିବା, ଆମେ ଫସିଲ୍ ଫୁଏଲ୍ ୟୁଜ୍ କରୁଛେ, ଆମେ ଗାଡ଼ିରେ ତେଲ ପକାଉଛେ, କୋଇଲା ଜଳେଇକରି ଆମେ ବିଦ୍ୟୁତ୍ ପାଉଛେ, ଆମେ ବିଭିନ୍ନ ପ୍ରକାରର ଫସିଲ୍ ଯୋଉ ତୈଳ ଜାତୀୟ ବ୍ୟବହାର କରୁଛେ, କାରଖାନାରେ ହେଉ କି ଆମର ନିଜ ଘରେ ବି ହେଉ କି ଯେକୌଣସି ପ୍ରକାରର ହେଉ, ଆମେ ସେଥିପାଇଁ ଯେତେ ଫସିଲ୍ ଫୁଏଲ୍ ଯୋଉ ଜୀବାଶ୍ମ ତେଲ ଯୋଉଟା ପେଟ୍ରୋଲ ଡିଜେଲ ଏଗୁଡ଼ାକ ଜିନିଷ କହୁଛେ, ସେଗୁଡ଼ାକ ଆମେ ଯେତେ ୟୁଜ୍ କରୁଛେ ତାଦ୍ୱାରା ଆମର ବାୟୁମଣ୍ଡଳକୁ କାର୍ବନ ଯୋଉଟା ନିର୍ଗତ ହେଉଛି, ଯୋଉ କାର୍ବନ କନଷ୍ଟିଚ୍ୟୁସନ୍ ଯୋଉ କହୁଛେ ଆମେ, କାର୍ବନ ଉପାଦାନ ରାସାୟନିକ ପଦାର୍ଥ ଯୋଉ ବାୟୁମଣ୍ଡଳକୁ ଯାଉଛି, ଗ୍ରୀନ ହାଉସ୍ ଗ୍ୟାସ୍ ବୋଲି କହନ୍ତି, ସେ ଗୋଟେ ସୃଷ୍ଟି କରୁଛି ପୃଥିବୀ ଉପରେ ଗୋଟେ ଆବରଣ ଟାଇପ୍ର, ଯୋଉଟାକି ସୂର୍ଯ୍ୟର ଯୋଉ ତାପମାତ୍ରାଟା ଆମର ସୂର୍ଯ୍ୟ ରଶ୍ମିରୁ ଆସିକରି ଆମ ପୃଥିବୀରେ ପଡ଼ିକି ଯୋଉ ତାପମାତ୍ରାଟା ଚାଲିଯିବା କଥା, ସିଏ ଆଉ ଯାଇପାରୁନି, ସେ ବ୍ଲାଙ୍କେଟ୍ ଭିତରେ ରହିଲା ଭଳି, କମ୍ବଳ ଭିତରେ ରହିଲା ଭଳି ଆମ ଭିତରେ ହିଁ ରହୁଛି ଆଉ ଆମେ ସେଟାକୁ ଅନୁଭବ କରୁଛେ। ତାହାଦ୍ୱାରା କ'ଣ ହେଉଛି, ବିଭିନ୍ନ ପ୍ରକାର ସାମୁଦ୍ରିକ ସ୍ରୋତରେ ଚେଞ୍ଜ ଆସୁଛି, ଯୋଉ ମୌସୁମୀ ବାୟୁ ରହିଲା, ବିଭିନ୍ନ ପ୍ରକାରର ବାୟୁମଣ୍ଡଳରେ ଯୋଉ ସ୍ରୋତ ରହିଲା ସେଗୁଡ଼ିକ ଚେଞ୍ଜ ଆସୁଛି, ଏହିସବୁ ଚେଞ୍ଜ ଦ୍ୱାରା ଆମର ପାଣିପାଗର ପରିବର୍ତ୍ତନଟା ହେଉଛି। ଯଦି ଆମର ଏଇ ଯୋଉ କାର୍ବନ କମ୍ପୋନେଣ୍ଟଟା କମିଯାଆନ୍ତା, କାର୍ବନ ଡାଇଅକ୍ସାଇଡ୍ଟା କମିଯାଆନ୍ତା ଆମର ଯୋଉ କନଷ୍ଟିଚ୍ୟୁଏନ୍ସିଟା, ତାହେଲେ ଆମର ଏଇଟା ସମାଧାନ ହୁଅନ୍ତା। ତେଣୁ ଗଛ ହିଁ ଗୋଟେ ମାଧ୍ୟମ ଯିଏକି କାର୍ବନ ଡାଇଅକ୍ସାଇଡ୍କୁ ନିଜେ ଶୋଷଣ କରିଦିଏ ଆମର ବାୟୁମଣ୍ଡଳ। ତେଣୁ ବୈଜ୍ଞାନିକମାନଙ୍କର ମତ ରହିଛି ଯେ ଗଛ ଲଗେଇବା ତ ଏମିତି ଗୋଟେ ଦୁଇଟା ଗଛ ନୁହଁ, ଆମେ ଏମିତି ଜଙ୍ଗଲ ସୃଷ୍ଟି କରିବା ତାଦ୍ୱାରା କି ପୃଥିବୀର ଏଇ ଯୋଉ ପ୍ରକାରର ଉଷ୍ଣତା ବଢୁଛି କିମ୍ବା କାର୍ବନ ଡାଇଅକ୍ସାଇଡ୍ ଯୋଉ ମାତ୍ରା ବଢି ଚାଲିଛି ତାକୁ ସେ ଶୋଷଣ କରିପାରିବ ଆଉ ତାଦ୍ୱାରା ଆମକୁ କିଛି ସମାଧାନ ମିଳିଯିବ।
0: ସାର, ଏଇଠି ମନକୁ ଗୋଟେ ପ୍ରଶ୍ନ ଆସୁଛି, ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ପରିବର୍ତ୍ତେ ସହରାଞ୍ଚଳରେ ବନୀକରଣ କରିବା ପାଇଁ ରାଜ୍ୟ ସରକାର ବା ବନ ବିଭାଗ, ଏଇଟା କିଏ ଚାହିଁଲେ?
1: ଦେଖନ୍ତୁ, ବର୍ତ୍ତମାନ ସହରାଞ୍ଚଳରେ କ'ଣ ହେଉଛି, ସହରାଞ୍ଚଳରେ ସିମେଣ୍ଟର କଂକ୍ରିଟ ଜଙ୍ଗଲ ସୃଷ୍ଟି ହେଉଛି ଜାଣୁଛନ୍ତି, ତା ସହିତ ରାସ୍ତାଘାଟରେ ବି ଆମର ପିଚୁ ରାସ୍ତା ତିଆରି ହେଉଛି ଜାଣୁଛନ୍ତି, ଏଗୁଡ଼ିକ ଉପରେ ଯେତେବେଳେ ସୂର୍ଯ୍ୟରଶ୍ମି ପଡୁଛି ସେ ଆହୁରି ତାପମାତ୍ରା ସୃଷ୍ଟି କରୁଛି। ତା ଛଡ଼ା ବର୍ତ୍ତମାନ ତ ଆପଣ ଦେଖିଥିବେ ଘରେ ଘରେ ଏସି ହେଲାଣି, ଏୟାର କଣ୍ଡିସନ ଭିତରେ ସିଏ ଉତ୍ତାପ କ୍ରିଏଟ୍ କରୁଛି, ଏହିସବୁ ଉତ୍ତାପ ମିଶିଲା ବେଳକୁ ଗୋଟେ ଗୋଟେ ହିଟ୍ ଆଇଲ୍ୟାଣ୍ଡ ବୋଲି କହନ୍ତି, ଉତ୍ତାପର ଦ୍ୱୀପ କହିଲେ ଚଳେ, ଏଇ ଟାଇପ୍ର ହିଟ୍ ଆଇଲ୍ୟାଣ୍ଡ ସହର ଭିତରେ ସୃଷ୍ଟି ହେଉଛି। ଏ ହିଟ୍ ଆଇଲ୍ୟାଣ୍ଡ ଗୁଡ଼ାକର ଯୋଉ ରହିଛି ସେ ତାପମାତ୍ରାକୁ କେମିତି ଆମେ ତାକୁ ସମାଧାନ କରିପାରିବା? ଯଦି ଆମେ ଗଛ ଲଗେଇବା ତାହେଲେ ଗଛ ଯୋଉ ଜଳବାୟୁରୁ କାର୍ବନ ଡାଇଅକ୍ସାଇଡ୍ ତ ନେବ, ଦ୍ୱିତୀୟରେ ଯୋଉ ଜଳୀୟ ଅଂଶ ରହିଛି ସେଗୁଡ଼ାକୁ ଯେତେବେଳେ ସିଏ ନେଇ ଛାଡ଼ିବ ସିଏ ବି ଗୋଟେ ଥଣ୍ଡା ଏଫେକ୍ଟ ଦେବ।

0: ତେଣୁ ଗଛ ଆମେ ଯେତେ ଲଗେଇ ପାରିବା, ସହରାଞ୍ଚଳରେ ଯେତେ ଜାଗାରେ ହଉ ଗଛ ଯେତେ ଲଗେଇ ପାରିବା, ଏକ ଇଏ କାର୍ବନ ଡାଇଅକ୍ସାଇଡକୁ ସିଏ ଶୋଷଣ କରିବ, ନିଜ ଭିତରେ ରଖିବ, ନିଜ ଶରୀରରେ ଧାରଣ କରିବ, ଦ୍ୱିତୀୟରେ ଜଳୀୟ ଅଂଶକୁ ସିଏ ଆଣିବ ଆଉ ବାହାରକୁ ଛାଡ଼ିବ। ଇଏ ଯୋଉ ଜିନିଷ କରିବ ଇଏ ଗୋଟେ କୁଲିଂ ଏଫେକ୍ଟ, ଥଣ୍ଡା ଏଫେକ୍ଟ ଦେବ। ଏଇଥିପାଇଁ ଆମକୁ ଗଛ ନିହାତି ଦରକାର ସହରାଞ୍ଚଳରେ କହିବି।
1: ସାର୍, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ଯୋଉ ଯୋଜନା, ଏଟା କେବେଠାରୁ ଆରମ୍ଭ ହେଲା ବା କୋଉ କୋଉ ସହରକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି ଆଉ କି ପ୍ରକାରର ବୃକ୍ଷ ସବୁ ରୋପଣ କରାଯାଉଛି?
0: ସହରାଞ୍ଚଳର ବନୀକରଣ ମାନେ ଆମେ ଅର୍ବାନ ଫରେଷ୍ଟ କହୁ। ଅର୍ବାନ ଫରେଷ୍ଟ ଗୋଟେ କନ୍ସେପ୍ଟ ଆସିଲା 2018-19 ମସିହା ବେଳକୁ। ସେଥିରେ ଆମକୁ କୁହାଗଲା ଯେ ଯୋଉ କିଛି ଜାଗାରେ ଆମର ବିଭିନ୍ନ ସହର ପାଖାପାଖି ଅଞ୍ଚଳରେ ଆମର ପ୍ଲାଣ୍ଟେସନ ଗୁଡ଼ାଏ ଅଛି, ଜଙ୍ଗଲ ବି ରହିଛି, ସେଇ ଜଙ୍ଗଲ ଯଦି 70%ରୁ ଅଧିକ ଗଛ ରହିଛି ସେଟାକୁ ଆମେ 10 ହେକ୍ଟର ହଉ, 15 ହେକ୍ଟର ହଉ, 40 ହେକ୍ଟର ତାକୁ ଆମେ ଜଗାରଖା କରି ସୁରକ୍ଷା ଦେଇ ତାକୁ ସୁରକ୍ଷା ବାଡ଼ ଗୋଟେ କ୍ରିଏଟ୍ କରି ସେ ଭିତରେ ଯଦି ଚଲା ରାସ୍ତାଟିଏ କରିଦେଲେ, ଲୋକମାନଙ୍କୁ ବସା ଉଠା କରେଇଲେ, ତା ବାଦେ ଆମେ ସେଥିରେ ଯଦି ଆହୁରି ଘନତ୍ୱ ବଢ଼େଇଲେ ଗଛ ଗୁଡ଼ିକର, ତାର ସିଧାସଳଖ ପ୍ରଭାବ ସେ ଯୋଉ ଗୋଟେ କୁଲିଂ ଏଫେକ୍ଟ ଦେବ ସେ ସହରକୁ ପ୍ରଭାବ କରିବ। ସହରରେ ରହୁଥିବା ଲୋକମାନେ ସେଥିଦ୍ୱାରା ଏକ ତ ନିଜର ହେଲ୍ଥ ଠିକ ରହିବ,
1: କାହିଁକି ସେମାନେ
0: ନିଜେ ପ୍ରକୃତି ସହିତ ଯୋଡ଼ି ହୋଇପାରିବେ, ତା ସହିତ ପରିବେଶ ବି, ପରିବେଶର ଯୋଉ କ୍ଲାଇମେଟିକ ଚେଞ୍ଜ ରହୁଛି, ଜଳବାୟୁ ପରିବର୍ତ୍ତନ ରହୁଛି, ତାକୁ ବି ଇଏ ବହୁତ ପ୍ରକାରେ ସମାଧାନ କରିପାରିବ। ଯେମିତି ଆମେ ଭୁବନେଶ୍ୱର ଏବେ କରିଛେ ଆନନ୍ଦବନ, ଆନନ୍ଦବନ ଗୋଟେ ପୁରୁଣା ପ୍ଲାଣ୍ଟେସନ, ସେମିତି ଗୁଡ଼ାଏ ପ୍ଲାଣ୍ଟେସନ ବିଭିନ୍ନ ସହର ପାଖାପାଖି ଏରିଆରେ ରହିଛି ଆଉ ପ୍ରାକୃତିକ ଜଙ୍ଗଲ ବି ରହିଛି ବିଭିନ୍ନ ସହର ପାଖାପାଖି, ସେଗୁଡ଼ିକ ଯଦି ଆମେ ତାର ଘନତ୍ୱ ବଢ଼େଇବା ଆଉ ତାକୁ ଯଦି ଆମେ ଗୋଟେ ପରିପୃଷ୍ଟ ଭାବରେ ଜଙ୍ଗଲ ହିସାବରେ ତାକୁ ଆମେ ବଢ଼େଇବା, ତାହେଲେ ଏଇ ଯୋଉ ତାପମାତ୍ରା ବୃଦ୍ଧିଟାକୁ ରୋକିପାରିବା।
1: ଆଜ୍ଞା ସାର, ସେ ଯୋଉ କହିଲେ ସହରାଞ୍ଚଳରେ ବନୀକରଣ ଯୋଉ ହେଉଛି, ଯୋଉ ଆନନ୍ଦବନ ଭୁବନେଶ୍ୱରରେ ସୃଷ୍ଟି ହେଇଛି, ସେସବୁ କୋଉ କୋଉ ପ୍ରକାରର ଗଛ ଆମେ ଲଗେଇ ପାରିବା ନା ସବୁ ପ୍ରକାର ଗଛ ଲଗେଇ ପାରିବା?
0: ସେଥିରେ ଆମର ନିଜ ଅଞ୍ଚଳର ଗଛ ସେଗୁଡ଼ିକ ହିଁ ଲଗାହେଇଛି, ସେଗୁଡ଼ିକ ହିଁ ଆମେ ଲଗାଉଛୁ। ମାନେ କାହିଁକି ନା ଅନ୍ୟ କିଛି ବାହାରର ଗଛ ଆଣିକି ଲଗେଇଲେ ତାର କିଛି ମହତ୍ତ୍ୱ ରହୁନି, କାହିଁକି ପକ୍ଷୀଟିଏ ବସିବନି, ଆମର ଗୁଣ୍ଡୁଚି ମୂଷାଟିଏ ଚଢ଼ିବନି, ଲାଭ କ'ଣ ସେମିତି
1: ଅଛି?
0: ତେଣୁ ଆମର କୋଳି ଜାତୀୟ ଗଛ, ଫଳ ଜାତୀୟ ଗଛ, ବିଭିନ୍ନ ଫୁଲ ହେଲେ ପ୍ରଜାପତି ବୁଲିବେ, ଏଇ ଯୋଉ ପ୍ରକାରର ଗୋଟେ ଇକୋସିଷ୍ଟମ କ୍ରିଏଟ୍ ହବ, ତାଦ୍ୱାରା ଜୀବ ଆଉ ଉଦ୍ଭିଦ ଭିତରର ଯୋଉ ସମ୍ପର୍କ ରହିଛି ସେଇଟା ଯଦି ଗଢ଼ି ଉଠିବ, ତାହା ଆଉ ଗୋଟେ ପ୍ରକାରର ଆମକୁ ଆନନ୍ଦ ଦିଏ ଆଉ ସେଇଟା ନିହାତି ଦରକାର ସହରାଞ୍ଚଳର ଲୋକମାନଙ୍କର ମାନସିକ ଯୋଉ ଟକ୍ସିକ କହନ୍ତି ଆଜିକାଲି କହୁଛନ୍ତି ଯେ ଟକ୍ସିକ ରିଲିଜ ସେଣ୍ଟର, ସେଗୁଡ଼ାକ ମାନେ ଆପଣ ଗଲା ମାନେ ସେଠି ଆପଣଙ୍କୁ ଷ୍ଟ୍ରେସ୍ ଆପଣଙ୍କର ଦୂରେଇଯିବ, ଆପଣଙ୍କର ଟକ୍ସିକ ଏଫେକ୍ଟ ଦୂରେଇଯିବ, ଆଜିକାଲିର ଜେନେରେସନ କହନ୍ତି ଡିଟକ୍ସ ଏରିଆ ଗୁଡ଼ାକ, ତେଣୁ ସେଇ ପ୍ରଭାବ ଗୁଡ଼ାକ ଆମେ କ୍ରିଏଟ୍ କରିବାକୁ ବି ପଡ଼ିବ।
1: ସାର୍, ସତ କଥା, ଆମେ ଏସିରୁ ବାହାରିକି ଯଦି ଗୋଟେ ସବୁ ଜିମା ଭରା ପରିବେଶରେ କିଛି ସମୟ ବସିଯିବା ସେତେବେଳେ ନିଜକୁ ଗୋଟେ ଆନନ୍ଦ ଲାଗିଥାଏ, ଭାରି ଭଲ ବି ଲାଗିଥାଏ, ଆଉ ସେଥିପାଇଁ ଆମେ ଯଦି ଚାହିଁବା ବି ସହରାଞ୍ଚଳରେ ସାଧାରଣତଃ ବର୍ତ୍ତମାନ ବସବାସ ଅଧିକ ସଂଖ୍ୟାରେ ଲୋକମାନେ କରୁଛନ୍ତି, ତେଣୁ ସେମାନେ ଯଦି ସଚେତନ ହେବେ ଆଉ ସଜାଗ ହେବେ ଆଉ ତାଙ୍କ ଘର ପାଖାପାଖି କି ଖାଲି ଜାଗା ମାନଙ୍କରେ ଯଦି ବୃକ୍ଷରୋପଣ କରିବେ, ବୋଧ ହୁଏ ଆପଣ ଯୋଉ ସମସ୍ୟା କହୁଛନ୍ତି କିଛି ମାତ୍ରାରେ ଦୂରୀଭୂତ ହେଇପାରିବ। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ଏଇ ବନ ବିଭାଗ କରୁଛି ନା ଅନ୍ୟ କେଉଁମାନେ ସହଯୋଗର ହାତ ବଢ଼ାଉଛନ୍ତି?
0: ନାଇଁ, ଆମେ ବନ ବିଭାଗ ହିଁ କରୁଛୁ ବର୍ତ୍ତମାନ, ବନ ବିଭାଗର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସ୍ତରରେ ଏଗୁଡ଼ିକ କରାଯାଉଛି, କିନ୍ତୁ ଲୋକମାନଙ୍କୁ ବି ଆମେ ଚାରା ବଣ୍ଟନ କରୁଛୁ। July 1 ତାରିଖଠୁ
1: ବନ
0: ମହୋତ୍ସବ ଯୋଉ ହୁଏ ଆମେ ଚାରା ବଣ୍ଟନ କରୁ, ଜଣଙ୍କୁ 10ଟି ଚାରା ଦଉ, ଟଙ୍କାଟେ ଲେଖାଏଁ ନେଇକି, ତ ସେମାନେ ବି ନିଜ ଘର ବାଡ଼ିପଟେ ହେଲା, ନିଜ ଘର ଆଗରେ ହେଲା, ନିଜ ଘର ସାଇଡ୍ରେ ହେଲା ଲଗେଇ ପାରିବେ ଆଉ ସେଇଟାକୁ ଜଗାରଖା ଆଉ ସୁରକ୍ଷା ଦେଇ ବଢ଼େଇ ପାରିବେ।
1: ସାର୍, ଖାଲି ଆପଣ ଚାରା ଦେଇ ଦିଅନ୍ତି ଆଉ ଟଙ୍କାଏ ଦେଇକି ଲୋକ ନିଅନ୍ତି, ତାପରେ ସେ ଲୋକମାନେ ସେ ଗଛର ଯତ୍ନ ନେଲେ କି ଠିକ ଜାଗାରେ ଲଗେଇଲେ କିଛି ଗୋଟେ ରେଜିଷ୍ଟର ଆପଣ ମେଣ୍ଟେନ କରନ୍ତି କି, ଯୋଉମାନେ ଗଛ ନେଇକି ଯାଉଛନ୍ତି ଟଙ୍କାଟିଏ ଦଉଛନ୍ତି?
0: ସେମିତି ତ ସମ୍ଭବ ନୁହଁ, କାହିଁକି ନା ବହୁତ ଲକ୍ଷ ଲକ୍ଷ ଗଛ ବଣ୍ଟା ଯାଉଛି ଆଉ ତାକୁ ଟ୍ରାକ୍ କରିବା, ତାକୁ ସେମାନେ କେମିତି ଲଗେଇଲେ ଜାଣିବା ସେଇଟା ତ ସମ୍ଭବ ନୁହଁ, କିନ୍ତୁ ଆମେ ସବୁବେଳେ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରୁ ଯେ ଗଛଟିଏ ଯଦି ନଉଛନ୍ତି ଲଗଉଛନ୍ତି ତାକୁ ବଢ଼େଇବା ବି ଆମର ନିହାତି ଜରୁରୀ ରହିଛି ଆଉ ଦାୟିତ୍ୱ ରହିଛି। ତେଣୁ ଯଦି ଗଛଟିଏ ମୁଁ ନେଲି, ଯେମିତି ଆଜିକାଲି ଆପଣମାନେ ଦେଖୁଥିବେ ଗୁଡ଼ାଏ ଜାଗାରେ ଗଛଟିଏ ଲଗେଇବେ, 15 ଜଣ ଠିଆ ହେଇଥିବେ ଗଛଟିଏ ଧରିକିରି ପାଣି ପକାଉଥିବେ, ସେଗୁଡ଼ାକ ନକରି ଆମେ ଯଦି ନିଜକୁ ନିଜେ ନ ଠକି ଏକ୍ଚୁଆଲି ଗଛଟିଏ ଲଗେଇବା ଆଉ ତାର ଜଗାରଖା କରିବା, ତାକୁ ବଢ଼େଇବା।

0: ଗୋଟେ ବଡ ଦ୍ରୁମରେ ପରିଣତ
1: ବଡ
0: କରିବା।
1: ଧ୍ରୁମରେ ପରିଣତ କରିବା, ଯେମିତିକି ଆମର ଜେଜେବାପା ତାଙ୍କ ଜେଜେବାପା କରିଥିଲେ ବୋଲି ଆଜି ଆମେ ବଞ୍ଚିଛେ। ଆମେ ଯଦି ସେଇ ଜିନିଷଟା ଆମର ନାତି ତାର ନାତି ଯଦି ଆମେ ତାଙ୍କୁ ହସ୍ତାନ୍ତର ନ କରିବା ତାହେଲେ ଆମେ ଦୋଷୀ ହୋଇ ରହିବା, ଆମେ ଗୋଟେ ପାପି ଆଖ୍ୟା ପାଇବା। ତେଣୁ ସେଇଠି ମୁଁ କହିବି ଯେ ଆମେ ଯାହା ପାଇଛେ ଆମ ପୂର୍ବପୁରୁଷଙ୍କଠୁ, ଏତେ ସୁନ୍ଦର ପୃଥିବୀଟା ପାଇଛେ, ତାକୁ ଆମେ ସୁନ୍ଦର ଭାବରେ ହିଁ ଗଢ଼ିକି ଆଉ ଆଗାମୀ ପିଢ଼ିକୁ ଦେବା, ଇଏ ଆମର କର୍ତ୍ତବ୍ୟ।
0: ସେଇଠି ଯୋଉ ଆପଣ କହିଲେ ସଚେତନତା କଥା, ଏ ଯୋଉ ସଚେତନତା ବନ ବିଭାଗ ଲୋକମାନଙ୍କ ମନରେ କେମିତି ସୃଷ୍ଟି କରିଥାଏ, କୋଉ କୋଉ ମାଧ୍ୟମରେ ସଚେତନତା ସୃଷ୍ଟି କରିଥାଏ?
1: ଦେଖନ୍ତୁ, ସଚେତନତା ବିଭିନ୍ନ ସଭା ସମିତି, ନାଟ ତାମସା, ଆମର ପାଲା, ଏ ଦ୍ୱାରା ତ ହଉଛି, ଲୋକମାନେ ବୁଝୁଛନ୍ତି ଜାଣୁଛନ୍ତି। କିନ୍ତୁ ସବୁଠୁ ପ୍ରଭାବଶାଳୀ ମୁଁ ଯାହା ଦେଖିଲି, ଲୋକମାନେ ଯେତେବେଳେ ସହର ଭିତରେ ଗୋଟେ ବନର ଅନୁଭୂତି ପାଇବେ, କାହିଁକିନା ସହର ଭିତରେ ମିଳେନି, ପାର୍କ ମିଳେ, ପାର୍କରେ ତ ଆପଣମାନେ ଜାଣୁଥିବେ କିଛି ଗଛ ହିଁ ନାହିଁ। ଯଦି ସହର ଭିତରେ ଆମେ କିଛି ଜଙ୍ଗଲର ଅନୁଭୂତି ପାଉଛେ, ଜଙ୍ଗଲର ଅନୁଭୂତି ମାନେ କ'ଣ, ଆମେ ସେଠି ଆମେ ରାସ୍ତା ଯୋଉ କରୁଛେ, ଯାହା ବି କରୁଛେ, ମାଟି ରାସ୍ତା କରିଛେ। ଆପଣ ଆନନ୍ଦବନ ଗଲେ ଦେଖିବେ ମାଟି ରାସ୍ତା ହେଇଛି, ପାଣି ରହିଛି, ଗଛ ଗୁଡାକ ରହିଛି, କିଚିରି ମିଚିରି ଶବ୍ଦ ଶୁଭୁଛି, ପ୍ରଜାପତି ବୁଲୁଛନ୍ତି, ବିଭିନ୍ନ ପ୍ରକାର ଯୋଉ ପ୍ରାକୃତିକ ଉପାଦାନ ରହିଛି, ତା ସହିତ ଯଦି ଆପଣ ନିଜେ ଯୋଡ଼ି ହୋଇପାରିବେ, ଆପଣ ସେଗୁଡ଼ିକ ନିଜ ଆଖିରେ ଦେଖିବେ, ସ୍କ୍ରିନ୍ରେ ଆମେ ଦେଖୁଛେ, ଆଜିକାଲି ରିଲ୍ସରେ ବାହାରିଲାଣି, ମୋବାଇଲରେ ବାହାରିଲାଣି, ବିଭିନ୍ନ ସ୍କ୍ରିନ୍ ଟାଇମ୍ରେ ଆମେ ଦେଖୁଛେ, ବିଭିନ୍ନ ଜିନିଷ ଦେଖୁଛେ, କିନ୍ତୁ ସିଏ ଯେତିକି ପ୍ରଭାବ ପକେଇବନି, ଆପଣ ନିଜ ଆଖିରେ ନିଜେ ଯେତେବେଳେ ଯୋଡ଼ି ହେବେ ପ୍ରକୃତି ସହିତ, ତାହାର ପ୍ରଭାବ ଗୋଟେ ଷ୍ଟ୍ରଙ୍ଗ ସଚେତନ ଆପଣଙ୍କ ଭିତରେ କ୍ରିଏଟ୍ ହେବ। ସେଇ ସଚେତନତାଟା ବହୁତ ଇମ୍ପୋର୍ଟାଣ୍ଟ, ଆଉ ସେଥିରେ ଯଦି ଆମେ ଅନୁଭୂତ ହୋଇ, ଆମର ବାଡ଼ିପଟେ ଯଦି ଦି ଚାରିଟା ଜାଗା ଅଛି, ଆମେ ଗୋଟେ ଚା ଦୋକାନରେ ବସୁଛେ, ସେଠି ଦେଖିଲେ ଦି ଚାରିଟା ଗଛ ଲାଗିଯାଇପାରିବ, ସେଠି ଲଗେଇଦେବା, ପ୍ରତିଦିନ ଯାଉଛେ ଚା ପିଇବାକୁ, ସେଠି ଗଛଟିକୁ କେମିତି ବଢ଼େଇ ପାରିବା, ସବୁଦିନ ନିଜ ଆଖି ଆଗରେ ଗଛଟିକୁ ଧରିଲେ ଗଛଟି ବି ବନ୍ଧୁ ଭଳି, ନିଜ ଲୋକ ଭଳି ବଢ଼ିଯାଏ। କିନ୍ତୁ ଆପଣମାନେ ଯେତେବେଳେ ଗଛଟିଏ ଲଗେଇବେ ଆଉ ତାକୁ ପ୍ରତିଦିନ ସାଉଁଟିବେ, ଦେଖିବେ ଯେ ଗଛଟି ବି ଆପଣଙ୍କୁ ସେ ରେସପଣ୍ଡ କରୁଛି। ତେଣୁ ଏଇ ଜିନିଷଟା ଯୋଡ଼ି ହେବା ଦରକାର।
0: ଏଇଟା ତ ଆପଣ କହିଲେ ଯେ ଜଣେ ମଣିଷ କେମିତି ସଚେତନ ହେଇକି ନିଜ ଚାରିପାଖରେ ହଉ କି ଗୋଟେ ଚା ଦୋକାନ ପାଖରେ ଯଦି ବି ଚା ପିଇବାକୁ ଯାଉଛି, ସେ ଚାହିଁଲେ ବି ସେଇଠି ଗଛ ଲଗେଇ ପାରିବ ଯଦି ଖାଲି ସ୍ଥାନ ଅଛି। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ କିଛି ସଚେତନତା କାର୍ଯ୍ୟକ୍ରମ ବନ ବିଭାଗ କରିଥାଏ କି?
1: ଆମର ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ରହିଛି, ବିଭିନ୍ନ ପ୍ରକାର ସଚେତନ, ମୁଁ ଯେମିତି କହିଲି ଆପଣଙ୍କୁ, ମୁଖ୍ୟତଃ ଆମେ ସ୍କୁଲ ପିଲାମାନଙ୍କ ମଧ୍ୟରେ ଆଣୁ, କାହିଁକିନା ସେମାନେ ଭବିଷ୍ୟତର ନାଗରିକ ଜାଣିବା ଦରକାର, ସେମାନେ ସେମାନେ ହିଁ ଜଙ୍ଗଲଠୁ ଦୂରେଇ ଯାଉଛନ୍ତି ଆଜିକାଲିର ଯୋଉ
0: ମୋବାଇଲ ସହିତ ଅଧିକ ସଂଶ୍ଳିଷ୍ଟ।
1: କିନ୍ତୁ ସେମାନଙ୍କୁ ମନରେ ସଚେତନତା କରିବା ପାଇଁ ଆମେ ବହୁତ ପ୍ରୟାସ ରଖୁ, ବିଭିନ୍ନ ପ୍ରକାର ଡ୍ରଇଂ କାର୍ଯ୍ୟକ୍ରମ, ବତକୃତ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକାର ଜଙ୍ଗଲ ବିଭାଗୀୟ ଯେତେ ରହିଛି ଦିବସ ଗୁଡ଼ିକ, ସେଗୁଡ଼ିକ ପାଳନ ଅବସରରେ ଏଗୁଡ଼ାକ କରାଯାଏ। ତା ଛଡ଼ା ମୁଖ୍ୟତଃ ଭାବରେ ମୁଁ ଯୋଉ ଆପଣଙ୍କୁ କହିଲି ଆନନ୍ଦବନ କଲୁ ଆମେ, ଆପଣଙ୍କ ଜୟଦେବ ବାଟିକା ରହିଛି, ଏଠି ବି ଯୋଉ ଲୋକମାନେ ଆସୁଛନ୍ତି, ପିଲାମାନେ ଆସୁଛନ୍ତି, ସେମାନଙ୍କୁ ଶିକ୍ଷାଦାନ କରି, ସେମାନଙ୍କୁ ଗୋଟେ ଗୋଟେ ଏନ୍ଭାରମେଣ୍ଟ ଆମ୍ବାସଡର କରି, ସେମାନେ ଯେମିତି ଯାଇ ନିଜର ସ୍କୁଲରେ ହଉ, ନିଜ ସାଙ୍ଗସାଥିରେ ହଉ, ନିଜେ ଯୋଉଠି ରହୁଛନ୍ତି ସେଇ ସୋସାଇଟିରେ ହଉ, ସେମାନେ ଗଛର ଉପକାରିତା, ଗଛ ବିଷୟରେ, ଗଛକୁ କେମିତି ବଢ଼େଇବା, ଗଛକୁ କେମିତି ଲଗେଇବା, ସେ ବି ଶିକ୍ଷା ଦେଇପାରିବେ, ସେମାନଙ୍କୁ ଏନ୍ଭାରମେଣ୍ଟ ଆମ୍ବାସଡର କରିବା ପାଇଁ ସେଇ ପ୍ରସ୍ତାବ ବି ରହିଛି ଆଉ ଚାଲିଛି।
0: ଏଇ ଯୋଉ ଆପଣ କହିଲେ ସହରାଞ୍ଚଳରେ ବନୀକରଣ ହୋଇଛି, ଜୟଦେବ ବାଟିକାରେ ହେଇଛି, ଆନନ୍ଦବନ ହେଇଛି, ଆଉ ସବୁ କୋଉ ଜାଗାରେ କରିବାର କିଛି ଯୋଜନା ସରକାରଙ୍କର ଅଛି ନା? ଏଇଟା କେତେ ଦୂର ସଫଳ ହେଇଛି ବୋଲି ଆପଣ ଭାବୁଛନ୍ତି?
1: ଏଇଟା ତ ଯୋଉ ସଫଳତା ରହିଛି, ଆଜିକାଲି ତ ଗୁଗୁଲ ରିଭ୍ୟୁରେ ଦେଖିପାରିବେ, ସେ ଜାଗାର ବିଭିନ୍ନ ପ୍ରକାରର ଫିଡ୍ବ୍ୟାକ୍ ସିଷ୍ଟମ ରହିଛି, ସେଥିରେ ଆମେ ଯାହା ଦେଖୁଛୁ, ଆଉ ଲୋକମାନଙ୍କର ଯୋଉ ଆମ ସହିତ ଯୋଉ ଆଦାନ ପ୍ରଦାନ ରହିଛି, ମନ୍ତବ୍ୟ ରହିଛି, ସେଥିରୁ ଜଣାପଡୁଛି ଯେ ଏଗୁଡ଼ିକ ବହୁତ ସକ୍ସେସଫୁଲ ଆମେ କରିଛୁ। ଏମିତି ଭାବରେ ଯଦି ଭୁବନେଶ୍ୱର ଧରିବା, ଆମର ଆମ ଭୁବନେଶ୍ୱରରେ ଚନ୍ଦକା ଅଛି, ଚନ୍ଦକା ଭିତରେ ଆମେ ତ କରିଛେ, ଚନ୍ଦକାରେ ଜଙ୍ଗଲ ରହିଛି, ସେଥିରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଛି, ନନ୍ଦନକାନନ ରହିଛି, ଆମର ଏକାମ୍ର କାନନ ରହିଛି, ଆମର ମେଣ୍ଢାଶାଳ ଯୋଉ ରିଜର୍ଭ ଜଙ୍ଗଲ ରହିଛି ସେଇଟାରେ ବି ଡେଭଲପମେଣ୍ଟ ରହୁଛି, ଏ ବିଭିନ୍ନ ଜଙ୍ଗଲ ଜିନିଷ ରହିଛି। କିନ୍ତୁ ଆମର ଯୋଉ ନଦୀ ରହିଛି, ନଦୀ ତଟ ଗୁଡ଼ାକରେ ବି ଆମେ ଗୁଡ଼ାଏ ଜଙ୍ଗଲ ସୃଷ୍ଟି କରିଛୁ, ସେଠି ବି ଏଇ ଟାଇପ୍ର ସହରୀ ବନୀକରଣ ଯୋଜନା କରାଯାଇ ସେଠି ଲୋକମାନଙ୍କ ସହିତ ପ୍ରକୃତିକୁ ଯୋଡ଼ାଯାଇ ସୃଷ୍ଟି କରାଯାଉଛି। କଟକରେ ଆପଣଙ୍କର ଯୋଉଟା ରହିଛି, ଆପଣଙ୍କ ବାଲିଯାତ୍ରା ପଡ଼ିଆ, ସେଠି ଗୋଟେ ମହାନଦୀ ରିଭର ଫ୍ରଣ୍ଟ ବୋଲି ଆସୁଛି, ସେଠି ମହାନଦୀ ନଦୀ ରିଭର ଫ୍ରଣ୍ଟରେ ଏଇ ପରିସ୍ଥିତି ରହିଛି, ଜଙ୍ଗଲ ସୃଷ୍ଟି କରାହେଉଛି, ସେଠିକି 56,000 ଗଛ ଲଗା ହେଇଛି, ଆମେ ଏବେ ଲଗେଇଛୁ ବିଗତ 2 ବର୍ଷରେ, ଜଙ୍ଗଲ ଭଳି ଲେଖାଗଲାଣି। ଆପଣ ସେନା ଆଗକୁ ଦେଖୁଛନ୍ତି ଗାଡ଼ି ମଟର ସବୁ ରହିଛି, କିନ୍ତୁ

0: ଦେଖିବେ ବହୁତ ଘଞ୍ଚ ହିସାବରେ ଜଙ୍ଗଲ ବଢ଼ିଲାଣି, ତେଣୁ ସେଇଗୁଡ଼ାକରେ ବି ଜଙ୍ଗଲୀକରଣ ରହିଛି, ତାକୁ ବନୀକରଣ ରହିଛି। ଇଏ ତ ଗଲା କଟକ ଭୁବନେଶ୍ୱର କଥା। ବିଭିନ୍ନ ସହର ଯୋଉ ରହିଛି ଓଡ଼ିଶାରେ, ବିଭିନ୍ନ ଗାଁ ଗଣ୍ଡା ବି ଯୋଉ ଗଢି ଉଠିଲାଣି, ସବୁଠି ସିମେଣ୍ଟର କାମ, କଂକ୍ରିଟର କାମ ରହିଛି। ତେଣୁ ସମସ୍ତେ ଆମେ ନିଜକୁ ତୟାର କରିବା ଦରକାର ଯେ ଆମେ ଯୋଉ ଘର କରୁଛେ, ସାହି ପାଖାପାଖି ହେଲା, ବିଭିନ୍ନ ଜାଗାରେ ହେଲା, କିଛି ଗଛ ଆମେ ଲଗେଇବା। ଏବେ ଦେଖନ୍ତୁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ, ତାଙ୍କର ଗଲା ବର୍ଷ ମତେ କମିଶନର କହିଲେ ଯେ ଆମେ ମିଆଁବାକି ସିଷ୍ଟମରେ ଗଛ ଲଗେଇବା। ଛୋଟ ଛୋଟ ଜାଗା ବି ହଉ, ଛୋଟିଆ ଜାଗାଟି ହଉ, ମିଆଁବାକି ସିଷ୍ଟମରେ କଣ ହଉଛି,
1: ମିଆଁବାକି
0: ସିଷ୍ଟମ ହଉଛି ଘନତ୍ୱ ଜଙ୍ଗଲ, ଯୋଉଟା ଘଞ୍ଚ ହବ। ଆମେ ଅଢେଇ ମିଟର ଗଛ ଗୁଡିକ ଲଗଉ, ସେଥିରେ ଗୋଟେ ମିଟରରେ ଗୋଟେ ମିଟର ଲଗେଇବା। ତେଣୁ ଗୋଟିଏ ହେକ୍ଟରରେ ଯୋଉଠି ଆମେ 1600 ଗଛ ଲଗଉ, ମିଆଁବାକିରେ ଆମେ ସେଠି 8000 ଗଛ ଲଗଉ। ତେଣୁ ଦେଖନ୍ତୁ 8000 ଗଛ ଯେତେବେଳେ ବଢିବ, ଯୋଉ ଆକାରରେ ସିଏ ଗୋଟେ ପ୍ରଭାବ ପକେଇବ, 8000 ଗଛ, ସେଥିରୁ 8000 ଗଛରୁ ମିନିମମ୍ ତ 4000 ଗଛ ଆଗ ବଢିବେ, ଆଉ 4000 ଟିକେ ତଳକୁ ଦବିଯିବେ। ତାଙ୍କ ଭିତରେ ସର୍ଭାଇଭାଲ ଅଫ୍ ଦି ଫିଟେଷ୍ଟ, ସେଇ ଯୋଉ ସିଷ୍ଟମ ଭିତରେ ଯେତେବେଳେ ବଢିଲା ବେଳକୁ ଗଛର ଗୋଟେ କଣ ହବ, ଷ୍ଟୋରିଜ ତିଆରି ହବ। ଗୋଟେ ଆମେ ଯେମିତି ମହଲା ରହୁଛି, ସେମିତି ଗଛର ବି ଗୋଟେ ମହଲା ରହିବ। ସେ ମହଲାଟା ବହୁତ ଇମ୍ପୋର୍ଟାଣ୍ଟ, ସେଇଟା ଜଳବାୟୁ ପାଇଁ ପରିବର୍ତ୍ତନର ସମାଧାନ ଆଣିପାରିବ। ଯୋଉ ଆମର ହିଟ୍ ଆଇଲ୍ୟାଣ୍ଡ ମୁଁ କହୁଛି, ଯୋଉଟାକୁ ଆପଣଙ୍କର ଯୋଉ ଉତ୍ତାପ ହେଇଯାଉଛି ଯୋଉ ଜାଗା, ତାକୁ ବି ଇଏ କରିପାରିବ। ଆଉ ସବୁଠୁ ବଡ ଜିନିଷ ହେଲା ସେଗୁଡ଼ିକ ପାଣି, ଯୋଉ ବର୍ଷା ପାଣି ଯେତେବେଳେ ହଉଛି ତାକୁ ବି ଆମର ମୃତ୍ତିକା ସହିତ ସେଗୁଡ଼ାକୁ ଯୋଡି ରଖିବାକୁ ସାହାଯ୍ୟ କରିପାରିବ।
1: ସାର୍, ଯୋଉ ଗ୍ଲୋବାଲ ୱାର୍ମିଂ ହଉଛି, ବନୀକରଣ କରିଲେ ମତେ ଲାଗୁଛି ସେଟା କିଛି କମିଯିବ, ସେଥିପାଇଁ କିଛି ଆଉ ସ୍ୱତନ୍ତ୍ର ଯୋଜନା କି କିଛି ପଦକ୍ଷେପ ସରକାର ନଉଛନ୍ତି କି?
0: ଜଳବାୟୁ ପରିବର୍ତ୍ତନ ଉପରେ ଯୋଉ ରହିଛି ବହୁତ ବଡ ଯୋଜନା ରହିଛି, ଏଇଟା ତ କେବଳ ଗଛ ଲଗେଇଦେଲେ ସମାଧାନ ହେଇଯିବ, ଇଏ ନୁହଁ। ଇଏ ଯୋଉ ପ୍ରଭାବ ପକଉଛି ଜୀବନଶୈଳୀ ଉପରେ, ଆମର ମାନବ ଜାତି ଉପରେ ଯୋଉ ପ୍ରକାର ପ୍ରଭାବ ପକଉଛି, ସେଥିପାଇଁ ବହୁତ ବଡ ବଡ ଯୋଜନା ରହିଛି ଆମର। ସେଥିରେ ୟୁନାଇଟେଡ୍ ନେସନ୍ସ ର ଯୋଉ ସିଓପି ଗୋଟାଏ ମିଟିଂ ହୁଏ, ସେଇଠି ବି ବିଭିନ୍ନ ପ୍ରକାରର ଏଗ୍ରିମେଣ୍ଟ, ଚୁକ୍ତି ସ୍ୱାକ୍ଷର ହେଉଛି, ତ ବହୁତ ବଡ ଜିନିଷ ରହିଛି। ତା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହୁଛି। ମୁଁ କହିବା କଥା ଆମ ଲେଭେଲରେ, ବ୍ୟକ୍ତିଗତ ଲେଭେଲରେ
1: ଆମେ ନିଜକୁ ନିଜେ ଯଦି ଆମେ ସଚେତନ ହବା,
0: ଏବେ ମୋର ଜଣେ ଶ୍ରୋତା ବନ୍ଧୁ ଏଇଟା ଶୁଣୁଛନ୍ତି, ସେ କଣ କରିପାରିବେ, ସେଇଟା ହେଲା ବଡ଼ ପ୍ରଶ୍ନ। ମୁଁ କଣ କରିପାରିବି, ସେ ତ କରିବେ, ବହୁତ ଜିନିଷ ହବ, ସେଟା ତ ହଉଛି, ବିଭିନ୍ନ ପ୍ରକାରର ଜିନିଷ ଚାଲିଛି, କିନ୍ତୁ ମୁଁ କଣ କରିପାରିବି, ମୁଁ କଣ କରିପାରିବି। ମୋର ଯୋଉ ଘରଟି ଅଛି, ସପୋଜ ମୋ ଘରେ ଯଦି ଚାରିପଟେ ଜାଗା ରହିଛି, ମୁଁ 5 ଗଛ ଲଗେଇ ପାରିବି? ନାଇଁ, ମୋ ପାଖରେ ଜାଗା ନାହିଁ, ମୁଁ ଫ୍ଲାଟରେ ରହୁଛି। ଯଦି ଫ୍ଲାଟରେ ରହୁଛି, ମୁଁ ବାଲକୋନିରେ ବି ଗଛଟିଏ ଲଗେଇପାରିବି। ଆମେ ଯଦି ଆପାର୍ଟମେଣ୍ଟରେ ରହୁଛେ, 500-600 ଲୋକ, ଆମେ କଣ ଜ୍ଞାନୀ ଲୋକ, ଆମେ ପାଠ ପଢିଛେ, ପାଠ ପଢୁଆ ରିଟାୟାର ହେଇଛେ ଆଜି, କିମ୍ବା ଚାକିରି କରୁଛେ, ବ୍ୟବସାୟ ଅନୁଷ୍ଠାନରେ କାମ କରୁଛେ, କି ସରକାରୀ ଅନୁଷ୍ଠାନରେ କାମ କରୁଛେ, କି ନିଜେ ବ୍ୟବସାୟ କରୁଛେ, ଯାହା ବି କରୁଛେ, ଆମେ ଶିକ୍ଷିତ। ଆମେ ଯଦି କିଛି କରିପାରିବାନି, ଆମେ କଣ କରିପାରିବା? ଆମେ ଏତେ ବଡ ବଡ 12 ମହଲା, 14 ମହଲା, 18 ମହଲାରେ ରହୁଛୁ, କରିବୁ କଣ? ଆମଠି ବି ସେଇ ଜିନିଷ ପାଇଁ ବି ବାଟ ରହିଛି। ଚାଇନା ଗୋଟେ ଦେଶ, ସେଠି ତାଙ୍କର 80 ମହଲା, 90 ମହଲା, ଏତେ ବଡ଼ ଗୁଡିକ ଜଙ୍ଗଲ, ହଁ, ସବୁ ଆପାର୍ଟମେଣ୍ଟ ବି ସବୁଜ ରଙ୍ଗ କରିକି ରଖିଛନ୍ତି, ସବୁଜିମାରେ ଭରି ରହିଛନ୍ତି। ତେଣୁ ଆମେ ଯଦି ଗୋଟେ ଖାଲି ପ୍ଲାଷ୍ଟିକ ଦୌଡ଼ି ଯଦି ଆମେ ତଳୁ ଉପରକୁ ରଖି ସେଥିରେ ନଟା ବି ଆମେ ମଡ଼େଇ ଦେଇପାରିବା। ବିଭିନ୍ନ ପ୍ରକାର ନଟା ମିଳୁଛି, ଖୋଜିଲେ ଶହ ଶହ ପ୍ରକାରର ନଟା ମିଳୁଛି, ନଟା ଆଣିକି ଲଗେଇ ପାରିବା। ଆମେ ଏତେ ଖାଇବା, ବହୁତ କିଛି ଖାଉଛେ, ଆମେ ଏମିତି ଖାଉଛେ ଯେ ଗୋଟେ ଚିକେନ ଫିକେନ ଖାଇଦେଲା ବେଳକୁ 2000 ଟଙ୍କାର ଖର୍ଚ୍ଚ କରିଦେଉଛେ ଅନଲାଇନ୍ରେ, ଯୋଉ ମଗେଇ ଦେଇକି ଖାଇଦେଉ। ଦିଓଳା ନ ଖାଇଲେ ଗୋଟେ ଗୋଟେ ପରିବାର ଯଦି 2-4 ହଜାର ଯୋଗାଡ଼ କରି, 200-400 ଘର ଯୋଉ ଆମେ ସୋସାଇଟି କରିଛେ, ଆମେ ଯଦି ପ୍ରତି 4-5 ମାସରେ ଥରେ ପଇସା ଆଦାୟ କରି ସେଥିରେ ଆମେ ନଟା କେବଳ ଲଗେଇଦେବା, ଆମର ୱାଲ୍ ଗୁଡାକ ଯୋଉ ଉତ୍ତାପ ବିକିରଣ କରୁଛନ୍ତି, ଛାତଟା ଯୋଉ ବିକିରଣ କରୁଛି, ଏଇଗୁଡ଼ିକ ଯଦି ଆମେ ଗ୍ରୀନେରୀ କରିଦେବା, ତାହେଲେ ବି ତାପମାତ୍ରା ବହୁତ ମାତ୍ରାରେ କମିଯିବ।
1: ସାର୍, ଆପଣ ଜଣେ ବନ ବିଭାଗର ଅଫିସର ହିସାବରେ ପରିବର୍ତ୍ତିତ ଜଳବାୟୁ ଆଉ ସହରାଞ୍ଚଳ ବନୀକରଣକୁ ନେଇ କଣ କହିବେ?
0: ମୁଁ ଏଇ ଜିନିଷଟା କହିବି କେବଳ ଯେ ଆମେ ଗୋଟେ ଧ୍ୱଂସର ମୁଖରେ ଠିଆ ହେଇଛେ।
1: ଆଜ୍ଞା,
0: ଇଏ ଛୋଟିଆ କଥା ନୁହଁ, ପାଣିପାଗ ଆମ ହାତର କଥା ନୁହଁ, କାଲି ସକାଳେ କଣ ହବ କେହି ଜାଣିନାହାନ୍ତି। ବିଭିନ୍ନ ପ୍ରକାରର ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମେ ଦେଖୁଛେ ନିଜ ଆଖି ଆଗରେ। ଏମିତି ଗୋଟେ ପରିସ୍ଥିତିରେ ଯେତେବେଳେ ଆମର ଛୁଆଟିକୁ ଆମେ ଦେଖିବା, ଆମର ନାତିଟିକୁ ଆମେ ଦେଖିବା, ଆମେ ଭାବିବା କି ଏଇ ପରିସ୍ଥିତିକୁ ଏମାନଙ୍କୁ ଠେଲିଦେବା ବୋଲି? ତେଣୁ ଆଜିଠୁ କିଛି ପ୍ରୟାସ କରିବା। ଯଦି ପ୍ରତ୍ୟେକ ଲୋକ, 140 କୋଟି ଲୋକ ଅଛନ୍ତି, ଆମେ ଓଡ଼ିଶାରେ 4.5 କୋଟି ଲୋକ ରହିଛୁ, ଯଦି 4.5 କୋଟି ଲୋକଙ୍କର ପ୍ରଭାବ ରହିବ ଯେ ନାହିଁ ଆମେ ସବୁଜୀକରଣ କରିବୁ, ଗଛଟିଏ ଲଗେଇବୁ, କି ଟିକେ କରିବୁ କି ଆମ ଛାତ ଉପରେ ଗ୍ରୀନେରୀ ରଖିବୁ କି ଆମର ଯୋଉ ଘରର ୱାଲ୍ ରହିଲା କାନ୍ଥ ରହିଲା ତାକୁ ଗ୍ରୀନେରୀ ମେଣ୍ଟେନ୍ କରିବୁ ଆମଠି ସେଇ ଭାବନା ଯଦି ବି ହେବ ଆମଠି

0: କିଛି ଆମେ ଜାଣିଛେ ସବୁ, ଆମେ ସବୁ କରିପାରୁଛୁ, ଯୋଉଠି କୋଣାର୍କ ପୁରୀ ମନ୍ଦିର ସବୁ ତୋଳି ଦେଇଛି, ଏଇଗୁଡା କଣ ଛୋଟିଆ ଜିନିଷ କିଛି ନାହିଁ ବୋଲି। କିନ୍ତୁ ଆମ ଭିତରେ ଯଦି ଏ ଭାବନାଟି ବି ଆସିପାରିବ ତାହେଲେ ମୁଁ ଭାବୁଛି ଆମେ ବହୁତ ମାତ୍ରାରେ ଏ ଯୋଉ ଜଳବାୟୁ ପରିବର୍ତ୍ତନକୁ ଫେସ୍ କରିପାରିବା ଆଉ ଆମର ଆଗାମୀ ପିଢ଼ିକୁ ଏକ ସବୁଜ ସୁନ୍ଦର ପୃଥିବୀ ଦେଇପାରିବା।
1: ଶେଷରେ ବନୀକରଣକୁ ନେଇ ଆମ ଶ୍ରୋତା ବନ୍ଧୁମାନଙ୍କୁ କଣ ଉପଦେଶ ଦେବେ?
0: ମୁଁ ଏତିକି କହିବି ଯେ ଯଦି ଗଛଟିଏ ଲଗେଇବା ତାହେଲେ ତାକୁ ସୁରକ୍ଷା ଦେବା, ତାକୁ ବଢ଼େଇବା, ତାକୁ ନିଜର ସନ୍ତାନ ଭଳି ଦେଖି ତାକୁ ପାଳନ ପୋଷଣ କରି ସିଏ କେମିତି ଫଳପ୍ରଦ ହେବ ଆମ ପାଇଁ, ମୁଁ କହିବି ଯେ ସୁରକ୍ଷା ଦିଅନ୍ତୁ ଗଛ। ଯହିଁ ଜଙ୍ଗଲ ତହିଁ ମଙ୍ଗଲ।
1: ସାର୍, ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ ବହୁତ ସୁନ୍ଦର ଭାବରେ ପରିବର୍ତ୍ତିତ ଜଳବାୟୁ ଓ ସହରାଞ୍ଚଳରେ ବନୀକରଣ ସମ୍ପର୍କରେ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ଆମର ଯେଉଁ ଶ୍ରୋତା ବନ୍ଧୁମାନେ ଆଜି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଓ ସେମାନେ ନିଶ୍ଚୟ ଉପକୃତ ହୋଇଥିବେ, ଆଉ ସେମାନେ ନିଶ୍ଚୟ ଆପଣଙ୍କ କଥା ଶୁଣି ନିଜ ଘର ପାଖରେ ବା ଖାଲି ଥିବା ସ୍ଥାନମାନଙ୍କରେ ନିଶ୍ଚୟ ଗୋଟେ ଗୋଟେ ଗଛ ଲଗେଇବେ ବୋଲି ମୁଁ ଆଶା କରୁଛି। ଯାହା ହଉ ସାର୍, ଆପଣ ଆସିଲେ ସେଥିପାଇଁ ଆପଣଙ୍କୁ ଆମର ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ଶୁଣୁଥିଲେ ବନାନୀ।
1: আচ্ছা দাসবাবু, আপনার ঘরটা 1970 তৈরি হয়েছিল, রাইট? হলে এই পর্যন্ত এত স্ট্রং কেমিতে আছে?
2: আরে এইটা একদম সিম্পল, এবং সেইথিপাই মু সেতবেলে মোর বিশ্বাস রাখিলি, এবং আজি মধ্যে চেটিনাড সিমেন্ট উপরে
3: শক্তি যাহা বর্ষ বর্ষ নুহে বরং পিঢি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট, 64 বর্ষর দৃঢ় মূল দুয়া। চেটিনাড সিমেন্ট, দ্য পারফেক্ট কনক্রিট চয়েস।
0: আকাশবাণী কটক।
4: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରାକୁ ପ୍ରାଥମିକତା ପ୍ରଦାନ। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ବଜାରରେ ଅଧିକ ସ୍ୱଚ୍ଛତା ଓ ସମାନତା ଆଣିବା ଲକ୍ଷ୍ୟ ନେଇ ପ୍ରଚଳନ କରାଗଲା ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର। ସମ୍ବଲପୁରଠାରେ ତିନୋଟି ଅନ୍ତର୍ଜାତୀୟ ସ୍ତରର ଫୁଟବଲ ପଡ଼ିଆ ପ୍ରସ୍ତୁତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ରସମୂହର ସ୍ୱୀକୃତି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର

0: ସ୍ୱତନ୍ତ୍ର ଭୋଟର ସଂଶୋଧନ କାର୍ଯ୍ୟକ୍ରମରେ ଅଷ୍ଟମ ଦିନ ଶେଷ ସୁଦ୍ଧା 1,98,97,000 ଗଣନା ଫର୍ମ ବଣ୍ଟନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ତାପମାତ୍ରା ସାମାନ୍ୟ ହ୍ରାସ ଏବଂ 18 ବର୍ଷରୁ କମ୍ ପୁରୁଷବର୍ଗ ହକି ଏସୀୟ କପ୍ 2026 ଟାଇଟଲ୍ ହାସଲ କଲା ଭାରତ।
1: ଆକାଶବାଣୀ କଟକ। ଶୁଣନ୍ତୁ ହିନ୍ଦୀ କଥା ଚିତ୍ର ଗୀତ।

ଶୁଣୁଥିଲେ ହିନ୍ଦୀ କଥା ଚିତ୍ରଗୀତ ଆକାଶବାଣୀ କଟକ। ଶୁଣନ୍ତୁ ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର ପଞ୍ଚମ ଭାଗ। ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି।

0: କଣ ତମର ସରିଲା ନା ନାହିଁ
1: ମତେ କହୁଛ?
0: ହଁ ତମ କାମ ସରିଲା?
1: ବୁଝିଲ ସୀତା ଦେଇ, ମଣିଷ ଜୀବନରୁ ଯଦି କାମ ସରିଗଲା ଆଉ ବାକି ରହିଲା କଣ? କଣ ନେଇ ଆଉ ମଣିଷ ବଞ୍ଚିବ?
0: ୟାଙ୍କର ବାହାରିଲା ଯେତେ ସବୁ ଦୁନିଆ ବାହାର କଥା, ଗୋଟାଏ ଜାଗାକୁ ବାହାରିଛ କେମିତି ସହଳ ସହଳ କାମ ସାରି ଫେରି ଆସିବା କଥା?
1: ଆଏ ସହଳ ହଉ କି ବିଳମ୍ବ ହଉ, ମଣିଷ ହାତରୁ ଗୋଟାଏ କାମ ସରେ କେବଳ ଆଉ ଗୋଟାଏ କାମ ଆରମ୍ଭ ହବା ପାଇଁ, ସେ କାମଟା ନଥିଲେ ଏ କାମଟା କେବେ ସରନ୍ତା ନାହିଁ।
0: ହଉ ବାବୁ ହେଲା, ତମରି କଥା ଠିକ, ଲୁଗା ଜାମା ପିନ୍ଧିବା ପୁଣି ଗୋଟାଏ କାମ, ମଲା ମଲା ମଲା ଗେଞ୍ଜିଟା ଓଲଟା ପିନ୍ଧୁଛ ବା।
1: ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା, ହା ଆଜିକାଲି ତ ସବୁ ଓଲଟା ଚଳିଯିବ। ପଞ୍ଜାବୀଟା ଦିଅ।
0: କୋଉ ପଞ୍ଜାବୀ? ଏଇ ସ୍ତ୍ରୀ ପଞ୍ଜାବୀଟା।
1: ହଁ ଆରେ ଏ ରୁମାଲଟା କଣ ହେଲା? ପାଇଲି ପାଇଲି ପାଇଲି।
0: ଆଖିଟା ମୋ
1: ଆଖିଟା ଆଖି କଣ ହେଲା?
0: ଆଖିଟା କାହିଁକି ରଗଡି ରଗଡି ହଉଛି?
1: ତମ ଆଖି?
0: ହଁ
1: ରଗଡି ହଉଛି ମାନେ ଖୁଚି ଖୁଚି।

0: ପରା ଟିକେ ଦେଖିବ ଟି
1: ହେ ଭଗବାନ
0: ଆଖି ମିଲେଇ ପାରୁନି ଟିକେ ଦେଖ ବା
1: ପାଠ ସରିଗଲା ଆଉ
0: ଆଲୋ ବେଙ୍ଗୁଲି
2: କଣ କଣ ହେଲା ବୋଉ
0: ହେଲୋ ଆଖିଟା କାହିଁକି ଖୁଚି ହଉଛି ଲୋ
2: କାହା ଆଖି
0: ଓହୋ ଜାଣିପାରୁନ ତୁ କାହା ଆଖି
2: ଜାଣିବେ କେମିତି ଯେ ତମେ ଦିହେଁ ତ ଆଖି ବନ୍ଦ କରିଛ
0: ଦିହେଁ
2: ହଁ ବାପା ବି ତ ଆଖି ବନ୍ଦ କରି ଠିଆ ହେଇଛନ୍ତି ତମର କଣ ହେଲା ବାପା
1: ନାଇଁ ଲୋ ମା ମୋର ନୁହଁ ତୋ ବୋଉ ଆଖି ଖୁଞ୍ଚି ହଉଛି
2: ଆଉ ତମେ କାହିଁକି ଆଖି ବନ୍ଦ କରିଛ
1: ସ୍ୱାସ୍ଥ୍ୟ ରକ୍ଷାର ନିୟମ ପାଳନ କରୁଛି ମାତ୍ର ଏ ଆଖି ଧରା ଯୋଉ ଅମାନିଆ ନିଆଁ ରୋଗ
0: ମୋର କଣ ଆଖି ଧରିଛି
1: ଏଥିରେ କଣ ଆଉ ତିଡେ ହେଲେ ସନ୍ଦେହ ଅଛି
0: ସେଇଥିପାଇଁ ତମେ ଆଖି ବନ୍ଦ କରି ଠିଆ ହେଇଛ ମୋ ପୁଅ ତମେ ଚାହିଁବନି
1: କେମିତି ଚାହିଁମି କହିଲ ମୁଁ ତୁମକୁ ଚାହିଁମି ମାନେ ତମେ ମତେ ଚାହିଁବ ତାପରେ ମାତ୍ର ଦି ଚାରି ଘଣ୍ଟା ପରେ ହୁଏତ ଏମିତି ଅବସ୍ଥା ପହଞ୍ଚିଯିବ ଯେତେବେଳେ ନା ମୁଁ ଚାହିଁପାରିବି ନା ତମେ ଚାହିଁପାରିବ ଜାଣିଛ ତ ଏ ଆଖି ଧରା ଯୋଉ ଦୁର୍ଦ୍ଦାନ୍ତ ରୋଗ
0: ହଉ ହେଲା
1: ମତେ ଭୁଲ ବୁଝେନା ସୀତା ଦେଇ ଏ ଚାହିଁବାଟା କଣ ବଡ କଥା ହଁ ଜୀବନ ସାରା ମୁଁ ତୁମକୁ ଚାହିଁ ଚାହିଁ ଆସିଲି ଘରୁ ଗୋଡ କାଢି ପଦାକୁ ଗଲେ ପରା ତୁମ ମୁହଁ ଚାହିଁକିରି ଯିବି
0: ବେଙ୍ଗୁଲି ଟିକେ ଦେଖିବୁ ମୋ ଆଖି ଭିତରେ କଣ ହେଇଯାଉଛି
2: ତୁ ବସିଲୁ ଏଠି
0: ବସ ହଁ ଏଥର ଆଖି ଖୋଲିଲୁ
2: ନାଇଁ ଲୋ ଖୋଲି ହଉନି
0: ଆଚ୍ଛା ରହ ମୁଁ ଖୋଲି ଦଉଛି
1: ବେଙ୍ଗୁଲି ବେଙ୍ଗୁଲି
0: ତମେ ରୁହ ବାପା ମୁଁ ଦେଖେ
1: ଆଜି ଦେଖିବୁ ତେବେ ତାହେଲେ ଶୁଣମା ଟିକେ ଦୂରେଇ ବସି ହୁସିଆରରେ ଦେଖ
0: ଶୁଣୁଛୁ ଟି ବେଙ୍ଗୁଲି କଣ ସେ କହୁଛନ୍ତି ତୁ ଚାହିଁବୁ ଟି ଆଣେ
1: ଏତେ ଜଗି ଜଗି ଶେଷକୁ ପୁଣି ଏଇ ଅବସ୍ଥା ଭୋଗିବାକୁ ଥିଲା ହଉ ଆରେ ସୂର୍ଯ୍ୟା ଆରେ ଶୁଣୁ ସେ ଯୋଉ ସାନ ଟିଣ ଘରଟା ସେଥିରୁ ଜାଳକୁଟା ଏଣୁ ତେଣୁ ଜିନିଷ ଯାହା ଅଛି ସବୁ ବାହାର କରିକିରି ଆଣେ ଆଉ ସେ ସାନ ଦୌଡ଼ିଆ ଖଟଟା ଆରେ ବୋକାଙ୍କ ଭଳି ମୋ ମୁହଁକୁ ଚାହିଁଛୁ କଣ ପାଇଖାନା କାନ୍ଥକୁ ଯୋଉ ଦୌଡ଼ିଆ ଖଟଟା ଡେରା ହେଇଛି ସେ ଖଟଟାକୁ ନେଇ ସେ ଘରେ ପକା ଆଉ ମାଙ୍କର ଲୁଗାପଟା ବିଛଣା ପତ୍ର ସେଇ ଘରକୁ ନେଇଯା
0: କଣ ହେଲା ମୁଁ ସେ ଟିଣ ଘର ଦୌଡ଼ିଆ ଖଟରେ ଶୋଇବି
1: ବିଶ୍ୱାସ କର ସୀତା ଦେଇ କେବଳ ସ୍ୱାସ୍ଥ୍ୟ ରକ୍ଷାର ନିୟମ ପାଳନ ପାଇଁ ଦିନ ଦି ଚାରିଟା ତମେ ସେ ଘରେ ରହିବ ଜାଣିଛ ତ କେମିତି ଅବିଶ୍ୱାସୀ ଏ ଆଖି ଧରା ରୋଗ ଚାହୁଁ ଚାହୁଁ ୟା ଆଖିରୁ ତା ଆଖିକି ଡେଇଁବ ଥରେ ଆଖି ଧୋଇଲେ ଚାରି ଛଅ ଦିନ ସେ ଯୋଉ କଷ୍ଟ
0: ଦଉନା ତେବେ ମତେ ଏକାବେଳେ ଖାନନଗର ମଶାଣୀକି ପଠେଇ
2: ଇଏ କଣ ମୋ ବୋଉ ମୁହଁଟା ତେଣିକି କାହିଁକି ବୁଲେଇ ଦେଲୁ ଯେ ମୁଁ ଦେଖିବି କେମିତି
0: ଥାଉ ଆଉ ଦେଖିବା ଦରକାର ନାହିଁ
1: ଆହା କାନ୍ଦୁଛ କାହିଁକି ଆ ଆଖି ଧରିଛି ତା ଉପରେ ପୁଣି କାନ୍ଦୁଛ ସେ ଆଖି ଆଉ ରହିବ ଟି
0: ଯାଉ ଫୁଟି ଯାଉ ସେ ଆଖି ଫୁଟି ଯାଉ ପାଇଖାନା କାନ୍ଥକୁ ଯୋଉ ଖଟ ଡେରା ହେଇଛି ପୁଣି ସେଇ ଖଟରେ ଶୋଇବେ
1: ଆଏ ପାଇଖାନା ଭିତରେ ନୁହଁ ବାହାର ପଟ କାନ୍ଥକୁ ଡେରା ହେଇଛି
2: ଏବଂ ରହିଲୁ ରହିଲୁ
0: କଣ
2: ଏଇ ଦେଖ ଦେଖ ବାପା ବୋଉ ଆଖି ଧରିଛି ପରା ଦେଖ
1: ଆଏ କଣ ଦେଖିବି
2: ପୋକ
1: ପୋକ
2: ବୋଉ ଯେ କଇଁ କଇଁ ହେଇ କାନ୍ଦିଲା ତା ଆଖିରୁ ଧାର ଧାର ଲୁହ ବୋହି ଆସିଲା ସେଇ ଲୁହ ଧାରରେ ଆଖି ଭିତରୁ ଭାସି ଆସିଲା ଦେଖ କେଡେ ବଡ ଉଡା ପୋକଟାଏ
0: ନାଇଁ ତ
2: ଏଇ ପରା ମୁଁ ଧରିଛି ଆଉ ନାଇଁ ତ କଣ
0: ହେଲୋ ନାଇଁ ଲୋ ମୁଁ ସେ କଥା କହୁନି ମୋ ଆଖି ତ ଖୁଚି ହଉନି
2: ହବ କାହିଁକି ପୋକ ପରା ବାହାରି ଆସିଲା
1: ଆଖି ତେବେ ଧରିନି
2: କାଇଁ କୋଉଠି ଚାହିଁବୁଟି ବୋଉ ଟିକେ ତରାଟି ଚାହିଁବୁଟି ଏଇ ଦେଖ ଦେଖ ବାପା ବୋଉ ଆଖି ଏକଦମ ସଫା
1: ମୁଁ ଜାଣିଥିଲି ପରା ଏତେ ପ୍ରିଭେଣ୍ଟିଭ କଣ ବୃଥା ହବ
0: ଯାହା ଯାହା ତମେ ମତେ କହିଛ ନା ମୋ ମୁହଁ ପୁଣି ଚାହିଁଲ ନାହିଁ କହୁଛ ପୁଣି ମିଛଟାରେ ମୁଁ କାନ୍ଦିଲି
1: ତମେ ବୁଝିପାରୁନା ମୋ କଥା
2: ବୋଉ ଠିକ ବୁଝିଛି ବାପା ସିଏ କାନ୍ଦିଲା ବୋଲି ସିନା ଉଡା ପୋକଟା ଲୁହ ସାଙ୍ଗରେ ମିଶି ବାହାରି ଆସିଲା ତା ନହେଲେ ତ ଏତେବେଳେ ଯାଏ ତା ଆଖି ଖୁଞ୍ଚି ହଉଥାନ୍ତା ତମେ ଆଖି ବନ୍ଦ କରି ଠିଆ ହେଇଥାନ୍ତା ସୂର୍ଯ୍ୟା ତେଣେ ଟିଣ ଘର ଖାଲି କରୁଥାନ୍ତା ଆଉ ଆମେ ଯିବୁ ବୋଲି ରିକ୍ସାବାଲା ଯେ ଆସି ଠିଆ ହେଇଛି
1: ରିକ୍ସା ଆସିଛି
2: ହଁ ପରା ରିକ୍ସା ଆସି କେତେବେଳୁ ଠିଆ ହେଇଛି
1: ଚାଲ ଚାଲ ଗୋଟେ ଜାଗାକୁ ବାହାରିଲା ବେଳେ ଆଖି ଧରା ଆଉ ଆସି ପହଞ୍ଚିଗଲା
2: ତମେ ପୁଣି ତେଣେ କୁଆଡେ ଯାଉଛ
1: ଆଏ ମୁଣ୍ଡଟା କୁଣ୍ଡେଇ ଚଟି ଦିଟା ପିନ୍ଧି ଯାଉଛି ତମେ ଯାଇକି ରିକ୍ସାରେ ବସ
2: ଚାଲ ବୋ ମୁଁ ତୋ କୋଳରେ ବସିବି ବାପା ତମେ ଚଞ୍ଚଳ ଆସ
1: ହେ ବେଙ୍ଗୁଲି ଆରେ ପଳେଇ ଆସ ପଳେଇ ଆସ
0: ରିକ୍ସାରେ ଆସି ବସିଲୁଣି ପୁଣି ପଳେଇ ଯିବୁ କୁଆଡେ
1: ଆଏ କହୁଛି ପରା ସେ ରିକ୍ସାରୁ ଉଠି ପଳେଇ ଆସ ସାଙ୍ଗେ ସାଙ୍ଗେ ଆସ
0: ଆଉ ପାରି ହବନି ୟାଙ୍କୁ ଚାଲେଲୋ ବେଙ୍ଗୁଲି
1: ଏ ରିକ୍ସାବାଲା ତୁ ଯା ଆମେ ଯିବୁନି ଆରେ ଯା ପରା କହୁଛି ଆଖି ଦିଟା ଡିମା ଡିମା କରି ରିକ୍ସା ଟାଣିବାକୁ ଆସିଛି ଯା
0: ତା ଆଖି ଧରିଛି କିଏ
1: ଏତିକି ଜାଣିପାରିଲ ନାହିଁ ଦେଖୁଛ ତା ଆଖି ଧରିକିରି କି ଅବସ୍ଥା ହେଇଛି ମା ଝିଅ ଦିହେଁ ଯାଇକି ରିକ୍ସାରେ ବସି ପଡୁଛ
0: ଏ ଆଖି ଧରା ରୋଗକୁ ତ ଆଉ ପାରି ହବ ନାହିଁ।

0: ନିଶ୍ଚୟ ସେମାନେ ଆମକୁ ଅପେକ୍ଷା କରିଛନ୍ତି।
1: ସମ୍ଭବ ନୁହଁ। ଆଚ୍ଛା ରୁହ, ଏ ଦୋକାନରୁ ମୁଁ ଗୋଟେ ସିଗାରେଟ୍ କିଣେ, ସେ ପାଖକୁ ଯିବା ଆଉ।
2: ଆରେ ଇଏ କିଏ ନଟଟି? ହଁ ତ ନଟ।
0: କୋଉଠି?
2: ଏଇ ସେ ଚା ଦୋକାନ ସାମ୍ନାରେ ଠିଆ ହେଇ ଚା ଖାଉଛି, ଆଖିରେ କଳ ଚଷମା।
0: ଏଇ ତାକୁ ଡାକ ଡାକ। ମୋ ଭାଇ ମୋ ପାଖରେ ଥିଲେ ମୋର କାହାକୁ ଡର ନାହିଁ, ଡାକ।
2: କଣ ହେଲା? ଦେଖୁଛ ପରା ତା ଆଖି ଧରିଛି, ତାକୁ ଡାକିବି? ଥାଉ ସେ ସିଆଡ଼େ।
0: କଣ ହେଲା? ମୋ ଭାଇ ସିଏ
2: ଯାହେ ଆଖି ଧରିବା ବେଳେ ଯେତେବେଳେ ତମ ମୁହଁକୁ ଚାହିଁଲି ନାହିଁ, ତମ ଭାଇ କି କିଏ ପଚାରେ? ଆରେ ନଟ କଣ ଏଣିକି ଆସୁଛି?
0: ହେଲୋ ମା, ହେଲୋ। ସେ ଦିଟା ସେ ରାସ୍ତା ପାଖରୁ ଏ ପାଖକୁ ଆସୁଛନ୍ତି।
2: ଆଗରେ ଆଖି ଧରା, ପଛରେ ପିଲା ଧରା, ମଣିଷ ଏବେ କରିବ କଣ? ଏ ହେଇଟି ଆସ, ଏ ଦୋକାନ ଭିତରକୁ ପଶି ଆସ।
0: ଚାଲ।
2: ଆରେ ବାବୁ ଆସ ପରା କହୁଛି, ଆସ।
0: ଚାଲ ଚାଲ କହୁଛି।
1: ଦୋକାନ ଭିତରକୁ ପଶିଗଲେ ଯେ
0: କଣ କରିବା? ତେବେ
1: ତମେ ଦୋକାନ ଭିତରକୁ ଯାଅ।
0: ଯିବି?
1: ହଁ ଯାଅ, ମୁଁ ଏଇଠି ଅଛି।
0: ନମସ୍କାର।
2: ଇଏ କଣ ଇଏ ଦୋକାନଟା ଭିତରେ?
0: କ୍ଷମା କରିବେ, ମୁଁ ହୁଏତ ଭୁଲରେ। ହେଲେ ମୋ ବେଙ୍ଗୁଲି କାହିଁ?
2: ଆରେ ଇଏ ବେଙ୍ଗୁଲି କୁଆଡେ ଗଲା? ବେଙ୍ଗୁଲି ବେଙ୍ଗୁଲି
0: ବେଙ୍ଗୁଲି କାହିଁ? ମାମୁଁ।
3: ହ୍ୟାଲୋ ବେଙ୍ଗୁଲି, ତୁ କୁଆଡେ?
0: ମାମୁଁ ତମ ଆଖି ଧରିଛି।
3: ହଁ ପରା, ଏଇ ଦେଖୁନୁ।
0: ଇଲୁ ମୁଁ ବୋଉଲୁ।
3: ହ୍ୟାଲୋ କଣ ହେଲା, ପଳଉଛୁ କାହିଁକି? ଶୁଣୁ,
0: ମତେ ଛାଡ।
3: କାହିଁକି? ତୁ ଆମ ସାଙ୍ଗରେ ଆ।
0: ନାଇଁ ନାଇଁ, ତମେ ମତେ ଛାଡ଼ିଲ।
3: ହ୍ୟାଲୋ
2: କଣ କଣ କଥାଟା କଣ? ପିଲାଟାକୁ ଏମିତି ଟଣା ଉଟରା କରୁଛନ୍ତି କାହିଁକି?
3: ସିଏ ଆମ ନିଜ ପିଲା।
2: କି ଆଶ୍ଚର୍ଯ୍ୟ! ତେଣେ ତା ବାପା ବୋଉ ତାକୁ ଖୋଜୁଛନ୍ତି, ଆଉ ଏଠି ଆପଣ ଆଖିରେ କଳା ଚଷମା ପିନ୍ଧି ତାକୁ ଟଣା ଉଟରା କରୁଛନ୍ତି, କହୁଛନ୍ତି କଣ ନା ନିଜ ପିଲା। ବୁଝିଲେ, ଏଇ ଯୋଉ ପିଲା ଚୋରି ହୋ ଉଠିଛି, ଏଇ ଦେଖନ୍ତୁ ଦେଖନ୍ତୁ, ଲୋକେ ମାଡି ଆସିଲେଣି, ସମ୍ଭାଳନ୍ତୁ ଏବେ। ପିଲା ଚୋରି କରୁଛି ତାକୁ ପୁଣି ଦୟା ମାୟା, ଆଗେ ଦିଟା ଥୋଇଦିଅ, ପରେ କଥାବାର୍ତ୍ତା।
3: କାଇଁ କାଇଁ ଥୋଇବ କାହିଁକି? ମୁଁ ପୁଣି ପିଲା ଚୋର? ଏମିତି କହିଲା?
2: ଶୁଣ ଶୁଣ ଶୁଣନ୍ତୁ, ଆପଣ ମାନେ ଦୟାକରି ଯାଆନ୍ତୁ, ଇଏ ଆମ ନିଜ ନିଜ ଭିତର କଥା, ଇଏ ପିଲା ଆମର, ଇଏ ପିଲା ଧରା ବି ଆମର, ଏଥିରେ କିଛି ଗୋଳମାଳ ନାହିଁ। ଆପଣ ମାନେ ଯାଆନ୍ତୁ, ହଁ ଯାଆନ୍ତୁ। କିଏ ନଟବର?
3: ମୁଁ ଆଉ ନାହିଁ ଶ୍ରୀହରି ଭାଇ, ଏଣେ ଆଖି ଧରିଛି ତେଣେ ପିଲା ଚୋର ବୋଲି ମାଡ ଉପରେ ମାଡ
4: ବୋଲୁ। ଶୁଣୁଥିଲେ ନାଟକ ଶ୍ରୀହରିଙ୍କ ସଂସାରର ପଞ୍ଚମ ଭାଗ। ରଚନା କରିଥିଲେ ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ବିଭିନ୍ନ ଭୂମିକାରେ ଥିଲେ ନେତ୍ରାନନ୍ଦ ମିଶ୍ର, ଜାନକୀ ସାହୁ, ସତ୍ୟବ୍ରତ ତ୍ରିପାଠୀ, ପୁଷ୍ପିତା ମନ୍ତ୍ରୀ, ସରିତା ସାହୁ ଏବଂ ସଲିଲ କୁମାର ମିତ୍ର। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ କଟକ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଚାର କରୁଛୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରେକର୍ଡିଂ।

ଶୁଣୁଥିଲେ ସରକାରଙ୍କର କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରେକର୍ଡିଂ ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଆଧୁନିକ ଗୀତ ପ୍ରଥମ ଗୀତଟି ଗାଇଛନ୍ତି ଗୀତାରାଣୀ ଦାସ ହରିହର ସେଠୀଙ୍କ ରଚନା

0: ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପୁଣି ଆପଣଙ୍କ ପାଖକୁ ଫେରିବ ଆସନ୍ତାକାଲି ସକାଳ 5:55। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ। ଜୟ ହିନ୍ଦ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ, ଶିଳ୍ପୀ ଗାଇଛନ୍ତି ଶଶିଭୂଷଣ ପଟ୍ଟନାୟକ।

ବନ୍ଦନାର ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ଶିଳ୍ପୀ ନନ୍ଦିତା ଘୋଷ ଅଭିରାମ ପରମହଂସଙ୍କ ରଚନାରୁ।

ବନ୍ଦନାରେ ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତିଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି, ଶିଳ୍ପୀ ଗାଇଛନ୍ତି ଇନ୍ଦ୍ରମଣି ସାହୁଙ୍କ ରଚନାରୁ।

0: ବନ୍ଦନାରେ ଆପଣମାନେ ଶୁଣିଥିଲେ କେତୋଟି ଭକ୍ତିଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। କଣ୍ଠଶିଳ୍ପୀମାନେ ଥିଲେ ଶ୍ୟାମମଣି ଦେବୀ, କାଶୀନାଥ ପୂଜା ପଣ୍ଡା, ନନ୍ଦିତା ଘୋଷ, ଅରବିନ୍ଦ ମୁଦୁଲି, ସୁସ୍ମିତା ଶୁଭଶ୍ରୀ ଭଞ୍ଜ ଏବଂ ଅଶୋକ କୁମାର ବଳ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ଅନୁଚିନ୍ତା। ନିବେଦନ କରିଛନ୍ତି ତରୁଣକାନ୍ତି ରାଉତ।
1: ପ୍ରଣାମ ଶ୍ରୋତା ବନ୍ଧୁ। ଦିନେ ଶ୍ରୀକୃଷ୍ଣ ଆଉ ଅର୍ଜୁନ କଥାବାର୍ତ୍ତା ହୋଇ ଯମୁନା କୂଳରେ ବୁଲୁଥିଲେ। ଏହି ସମୟରେ ଅଗ୍ନି ଦେବତା ଜଣେ ବ୍ରାହ୍ମଣର ଛଦ୍ମବେଶରେ ଅର୍ଜୁନଙ୍କୁ ଭିକ୍ଷା ମାଗିଲେ। କହିଲେ, ହେ ଅର୍ଜୁନ, ମୋତେ ଲୁଦୁବୁଦୁ ରୋଗ ହୋଇଛି। ଅର୍ଜୁନ ପଚାରିଲେ, ସେ ରୋଗ କ'ଣ, କେମିତି? ବ୍ରାହ୍ମଣ ବେଶୀ ଅଗ୍ନି ଉତ୍ତର ଦେଲେ, ଶ୍ୱେତକୀ ବୋଲି ଜଣେ ରାଜା ଥିଲେ, ସେ ସଦାସର୍ବଦା

0: ଯଜ୍ଞ କରନ୍ତି, ଅଗ୍ନିରେ ଘୃତ ଢାଳନ୍ତି। ବାର ବର୍ଷ କାଳ ଘିଅ ଖାଇ ଖାଇ ମୋତେ ଏ ଲୁଦୁବୁଦୁ ରୋଗ ହୋଇଛି। ବ୍ରହ୍ମା ପରାମର୍ଶ ଦେଇଛନ୍ତି, ବହୁତ ଘୃତ ପାନ କରି ତମର ଅଜୀର୍ଣ୍ଣ ହୋଇଛି, ତମେ ବଣରେ ପୋଡ଼ା ମାଂସ ଖାଅ, ଏ ରୋଗ ଯିବ। ମୁଁ ଖାଣ୍ଡବ ବନକୁ ଜାଳିବାକୁ ଚାହେଁ, କିନ୍ତୁ ସାତ ସାତ ଥର ଚେଷ୍ଟା କଲିଣି, ଇନ୍ଦ୍ର ଘୋର ବର୍ଷା କରୁଛନ୍ତି, ଏଣୁ ମୁଁ ତେଜହୀନ ହୋଇଯାଉଛି। ହେ ଅର୍ଜୁନ, ତମେ ମୋର ସହାୟ ହୁଅ। ଅର୍ଜୁନ କହିଲେ, ମୁଁ କଥା ଦେଉଛି, ସହାୟତା କରିବି, କିନ୍ତୁ ମୋ ପାଖରେ ଭଲ ଅସ୍ତ୍ରଶସ୍ତ୍ର ନାହିଁ। ଅଗ୍ନି ତାର ପଥ ସୁଗମ କରିଦେଲେ, ବରୁଣଙ୍କଠାରୁ ଆଣିଲେ ଗାଣ୍ଡିବ ଧନୁ, ଅକ୍ଷୟ ତୁଣୀ, ବିଶ୍ୱକର୍ମା ତିଆରି କରିଥିବା କପିଧ୍ୱଜ ରଥ, ଚନ୍ଦ୍ରଙ୍କଠାରୁ ଆଣିଲେ ଚନ୍ଦ୍ରାବଳୀ ଗଦା, ଗଣେଶଙ୍କଠୁ ଆଣିଲେ ବଜ୍ରାବଳୀ, କୁବେରଙ୍କଠୁ ଆଣିଲେ ରତ୍ନାବଳୀ ଗଦା, ଦୁର୍ଗାଙ୍କଠୁ ଆଣିଲେ ଅଭେଦ୍ୟ ବିଭୂତି। ଅଗ୍ନିଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ପାଇ ଅର୍ଜୁନ ଖାଣ୍ଡବ ବନରେ ଆଗ୍ନେୟାସ୍ତ୍ର ସ୍ୱର ନିକ୍ଷେପ କଲେ, ହୁତ୍ ହୁତ୍ ହୋଇ ନିଆଁ ଜଳି ଉଠିଲା, ବହୁ ବୃକ୍ଷଲତା ଜୀବଜନ୍ତୁ ପୋଡ଼ି ଜଳି ପାଉଁଶ ହୋଇଗଲେ। ଇନ୍ଦ୍ର ଦେବତା ଆସି ଶେଷରେ ଅର୍ଜୁନଙ୍କୁ ବୁଝେଇଲେ, ବଣର ସୁରକ୍ଷା, ପ୍ରାଣୀ ଜଗତର ସୁରକ୍ଷା, ଏ ଖାଣ୍ଡବ ବନ ସତ୍ୟଯୁଗରେ ବିଷ୍ଣୁ ରୋପଣ କରିଥିଲେ, ଏଥିରେ ଅନେକ ଦୁର୍ଲଭ ଔଷଧୀୟ ବୃକ୍ଷ ଅଛି, ଏସବୁ ନଷ୍ଟ ହୋଇଗଲେ ରୋଗ ଉପଶମର ସମସ୍ତ ରାସ୍ତା ବନ୍ଦ ହୋଇଯିବ, ଯେପରିକି ବିଶଲ୍ୟକରଣୀ, ମୃତ ସଞ୍ଜୀବନୀ, ଏ ଗଛ ମୃତ ମଣିଷକୁ ଜୀବନ୍ୟାସ ଦିଏ। ଯୁଗମୋହନ ଗଛର ପତ୍ରକୁ ପାଣି ସହ ଫୁଟେଇ ପିଇଲେ ବୀର୍ଯ୍ୟବୃଦ୍ଧି ହୁଏ। ଉଦ୍ୟାନ ନାମକ ଗଛର ଫଳ ତୁଳା ସଂକ୍ରାନ୍ତି ଦିନ ଭକ୍ଷଣ କଲେ ଅପୁତ୍ରିକ ଦୋଷ ନାଶ ହୁଏ। ଅକ୍ଷୟ ତୃତୀୟା ଦିନ କନକବିନ୍ଦୁ ଗଛର ପତ୍ର ଭକ୍ଷଣ କଲେ ଆୟୁଷ ବୃଦ୍ଧି ହୁଏ। ମୋହିନୀ ଲତାର କ୍ଷୀର ନେଇ କପାଳରେ ଚିତା କରି ପିନ୍ଧିଲେ ମଣିଷ ରୂପଲାବଣ୍ୟ ଫେରିପାଏ। ସିଦ୍ଧକଳ୍ପ ଗଛର ପତ୍ରକୁ ପାଣି ସହ ସିଝେଇ ପିଇଲେ ହଜାର ହଜାର ବର୍ଷ ଯାଏ କ୍ଷୁଧା ତୃଷା ମଣିଷଠୁ ଦୂରେଇ ଯାଏ। ଏହି ଖାଣ୍ଡବ ବଣରେ 80 ଲକ୍ଷ ଚନ୍ଦନ ଗଛ ଅଛି, ତାହା ମଣିଷ ପାଇଁ ଉପକାରୀ। ତମେ ଏସବୁକୁ ନଷ୍ଟ କଲେ ପୃଥିବୀର ଅମଙ୍ଗଳ ହେବ। ତେବେ ଅର୍ଜୁନ ନିଜ ନିଷ୍ପତ୍ତିରୁ ଓହରି ପାରିନଥିଲେ, ତାଙ୍କର ସଂକଳ୍ପ ଏତେ ଦୃଢ଼ ଥିଲା, ସେ ଭଲମନ୍ଦ ବିଚାର କରିବା ପାଇଁ ଅସମର୍ଥ ହେଲେ। ତେବେ ଖାଣ୍ଡବ ପୋଡ଼ିରୁ ଦୈବୀ କୃପା ବଳରେ କିଛି ପ୍ରାଣୀ ଏବଂ ଗଛଲତା ବର୍ତ୍ତି ଯାଇଥିଲେ। ବ୍ୟାସଙ୍କ ମହାଭାରତ ଅନୁସାରେ ଅଶ୍ୱସନ ସାପ, ମୟ ଦାନବ, ଚାରୋଟି ସାରଙ୍ଗ ପକ୍ଷୀ ଏମାନେ ବର୍ତ୍ତି ଯାଇଥିଲେ, କିନ୍ତୁ ସାରଳା ଦାସଙ୍କ ମହାଭାରତରେ ସମୁଦାୟ ଜୀବଜନ୍ତୁ ଏବଂ ବୃକ୍ଷଲତା ମିଶି 15 ରକ୍ଷା ପାଇଯାଇଥିଲେ। ସାରଙ୍ଗ ପକ୍ଷୀ ଓ ତାର 4 ଜଣ ପିଲା, ଶୋଷକ ସର୍ପ, ଗର୍ଭବତୀ ଅବସ୍ଥାରେ ତାରାକ୍ଷୀ ପକ୍ଷୀ, ତାମ୍ରଚୂଡ଼ ଚଢ଼େଇ, ପାଳଧୁଆ ଗଛ, ବିଷ୍ଣୁପ୍ରସାଦ ଅଶ୍ୱ, ନୀଳକଣ୍ଠ ଚଢ଼େଇ, ବଉଳ ଗଛ, ଜବାକୁସୁମ ଗଛ, ତରାଟ ଗଛ ଏବଂ ମୟଦାନବ। ମୟଦାନବ ପରବର୍ତ୍ତୀ କାଳରେ ଖାଣ୍ଡବ ପ୍ରସ୍ଥରେ 14 ମାସ ଭିତରେ ତିଆରି କରିଥିଲେ ମଣିମୁକ୍ତା ବିମଣ୍ଡିତ ଏକ ସୁଦୃଶ୍ୟ ହର୍ମ୍ୟ, ଯାହା ପରବର୍ତ୍ତୀ କାଳରେ ହେଲା ଇନ୍ଦ୍ରପ୍ରସ୍ଥ। କିନ୍ତୁ ଖାଣ୍ଡବ ଦହନରେ ଯେଉଁ ପ୍ରାଣୀ ଏବଂ ବୃକ୍ଷଲତା ନଷ୍ଟ ହୋଇଗଲେ ତାହାର ଭରଣା ହୋଇପାରିଲା ନାହିଁ। ଯେଉଁ ଜୀବଜନ୍ତୁ ଓ ବୃକ୍ଷଲତା ଖାଣ୍ଡବ ପୋଡ଼ିରୁ ବର୍ତ୍ତିଗଲେ ସେମାନେ ହିଁ ପରବର୍ତ୍ତୀ କାଳରେ ପୃଥିବୀ ପୃଷ୍ଠରେ ପ୍ରାଣୀ ଏବଂ ଉଦ୍ଭିଦ ଜଗତ ବିସ୍ତାରରେ ମୁଖ୍ୟ ଭୂମିକା ନେଇଥିବେ ନିଶ୍ଚୟ। ସେତକ ପୁଣି ଦୈବୀ କୃପା ବଳରେ ସମ୍ଭବ ହୋଇଥିଲା। ଖାଣ୍ଡବ ଦହନ ପରି ଆଜି ମଧ୍ୟ ହଜାର ହଜାର ଯୋଜନ ପରିମିତ ବଣଜଙ୍ଗଲ କ୍ଷୟ ପାଉଛି, କିନ୍ତୁ ସେଦିନର ଦୈବୀ କୃପା ଆଜି ମିଳିଲେ ତ ହୁଏତ ମିଳିପାରେ, ଯଦି ସାଧୁ ଉଦ୍ୟମ ଜାରି ରହିବ, ମଣିଷ ସଚେତନ ହେବ। ଶାସ୍ତ୍ର କହିଛି, ନିପାନମ୍ ଇବ ମଣ୍ଡୁକାହା, ସରହ ପୂର୍ଣ୍ଣଂ ଇବ ଅଣ୍ଡଜାହା, ସଦ୍ୟୋଗଂ ନରଂ ଆୟନ୍ତି ବିବସହା ସର୍ବସମ୍ପଦଃ। ଯେପରି କୂଅ ପାଖରେ ଥିବା ଜଳପୂର୍ଣ୍ଣ ସ୍ଥାନକୁ ବେଙ୍ଗ ଆସନ୍ତି, ଜଳଭରା ସରୋବରକୁ ପକ୍ଷୀମାନେ ଆସନ୍ତି, ସେହିପରି ସମଗ୍ର ସମ୍ପଦ ବାଧ୍ୟ ହୋଇ ଉଦ୍ୟମୀ ବ୍ୟକ୍ତି ପାଖକୁ ଆସନ୍ତି। ସେ ଉଦ୍ୟମ ଏବେ ଆରମ୍ଭ ହେଉ, ଜଙ୍ଗଲ କ୍ଷୟ ରୋକିବା ପାଇଁ ତାହା ପ୍ରଥମ ପଦକ୍ଷେପ। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଆପଣମାନେ ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତରୁଣକାନ୍ତି ରାଉତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 57ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତ ପୁଣି ପଚାରିଲେ, ଏ ପୃଥିବୀ, ଆକାଶ, ପାତାଳ, ଗ୍ରହ ନକ୍ଷତ୍ର, ପାହାଡ଼, ନଦୀ, ସମୁଦ୍ର, ଦ୍ୱୀପବାସୀଙ୍କ ଉତ୍ପତ୍ତି କିପରି ଘଟିଲା ସେ ବିଷୟ ମଧ୍ୟ କୁହନ୍ତୁ। କେଉଁ ଯୁଗର ପରିମାଣ କେତେ, ସେହି ଯୁଗମାନଙ୍କରେ କେଉଁ ମହତ୍ ବ୍ୟକ୍ତି ଜନ୍ମିଥିଲେ ଏବଂ ଭଗବାନ କେଉଁଭଳି ଆବିର୍ଭୂତ ହୋଇଥିଲେ ସେ କଥା ବର୍ଣ୍ଣନା କରନ୍ତୁ। ହେ ମୁନିଶ୍ରେଷ୍ଠ ସୁଖଦେବ, ଆପଣ ବ୍ରହ୍ମାଙ୍କ ସଦୃଶ ଜ୍ଞାନୀ, ଏ ବିଶ୍ୱ ସଂସାର ବିଷୟରେ ସମସ୍ତ କଥା କହିପାରିବେ। ମୁଁ ଆହାର କରୁନଥିଲେ ବି ମୋର ପ୍ରାଣ କେବେ ମଳିନ ହେବ ନାହିଁ। ଆପଣଙ୍କ ମୁହଁରୁ ହରିରସ ପାନ କରି ମୋର ମନ ଦୋଷ କରିବେ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 57ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ, ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ

ସମୟରେ ଦିନ 12ଟାରୁ 4ଟା ସମୟରେ କ୍ଷେତରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ହାଲୁକା ପୋଷାକ ପିନ୍ଧନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ। ଯେଉଁଠାରେ ପବନ ଚଳାଚଳ କରୁଥିବ ଛାଇ ଥିବ ଓ ଥଣ୍ଡା ଘରେ ରଖନ୍ତୁ। ମାଛ ପୋଖରୀରେ ପାଣିର ଗଭୀରତା ବଢ଼ାନ୍ତୁ ଓ ଅତ୍ୟଧିକ ଗରମରେ ଖାଦ୍ୟର ପରିମାଣ କମ୍ କରନ୍ତୁ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଆମ୍ବ ଗଛର ଫଳକୁ ନେଟ୍ ବା ଜାଲ ଲଗାଇ ପବନରୁ ରକ୍ଷା କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧନିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 338, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ

0: বন্ডা এবং কোয়াংকো জ্যাং। সবুরি ভাষারে
1: কেবল আকাশবাণী।
2: আপনার কার্যক্রম শুনছেন আকাশবাণী কটক কেন্দ্রর প্রচার করছু আমার স্বাস্থ্য। আজ রয়েছে আলোচনা পরিবেশ ও স্বাস্থ্য। আলোচিকা ডাক্তার অনুসূয়া দাস।
3: ପରିବେଶ ଓ ସ୍ୱାସ୍ଥ୍ୟ ଦୁଇଟି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଆମ ଚତୁଃପାର୍ଶ୍ୱରେ ଦୃଶ୍ୟମାନ ଘର ବାହାର ବାଡ଼ି ବଗିଚା ରାସ୍ତାଘାଟ ବଣ ଜଙ୍ଗଲ ନଦୀ ସମୁଦ୍ର ପାହାଡ଼ ପର୍ବତ ଆମର ପରିବେଶ ବୋଲି କୁହାଯାଇଥାଏ। ଏହି ପରିବେଶର ଶୁଦ୍ଧତା ଉପରେ ମନୁଷ୍ୟର ସୁସ୍ଥ ଜୀବନ ଧାରଣ ନିର୍ଭର କରେ। ଏହି ପରିବେଶର ଶୁଦ୍ଧତା ନିର୍ଭର କରିଥାଏ ବାୟୁ ଜଳ ଭୂମି କାଳ ବା ଋତୁର ଶୁଦ୍ଧତା ଉପରେ। ଆଜିର ସଭ୍ୟ ଶିକ୍ଷିତ ମାନବ ନିଜର ସ୍ୱାର୍ଥ ସିଦ୍ଧି ଏବଂ ଭୋଗବିଳାସ ପାଇଁ ବାୟୁ ଜଳ ଭୂମିକୁ ଦୂଷିତ କରିବା ଫଳରେ ଋତୁ ବିପର୍ଯ୍ୟୟ ମଧ୍ୟ ଦେଖାଦେଇଥାଏ। ବୃକ୍ଷଲତା ଭରା ସବୁଜ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶକୁ ଧ୍ୱଂସ କରି ସେଠାରେ ମନୁଷ୍ୟ ଗଢ଼ି ଚାଲିଛି କୋଠାବାଡ଼ି କଳକାରଖାନା ଯାନବାହନର ବହୁଳ ଭାବରେ ଚଳାଚଳ କୋଇଲା ଖଣି ତୈଳ ବିଶୋଧନାଗାର ଧାତୁ ପଥରର ପ୍ରଗଳନ ଟିଭି ଫ୍ରିଜ୍ କୁଲର ଗ୍ରାଇଣ୍ଡର ୱାସିଂ ମେସିନ୍ ମୋବାଇଲ ଫୋନ୍ ଇତ୍ୟାଦିର ବହୁଳ ବ୍ୟବହାର ଫଳରେ ସେଥିରୁ ସୃଷ୍ଟି ହେଉଥିବା ଦୂଷିତ ଗ୍ୟାସ୍ ଏବଂ ପଚା ପାଣି ଦ୍ୱାରା ସମ୍ପୂର୍ଣ୍ଣ ବାୟୁମଣ୍ଡଳ ଆଜି ପ୍ରଦୂଷିତ ହୋଇପଡ଼ିଛି। ତା ସହିତ ଭୂମି ଏବଂ ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହୋଇପଡ଼ିଛି। ଅମ୍ଳ ବୃଷ୍ଟି ହେତୁ ନଦୀ ସମୁଦ୍ର ଜଳ ଆଜି ପ୍ରଦୂଷିତ। ଯେଉଁ ବୃକ୍ଷ ଅଙ୍ଗାରକାମ୍ଳ ଗ୍ୟାସ୍କୁ ଶୋଷି ନେଇ ମନୁଷ୍ୟକୁ ଜୀବନଦାୟିନୀ ମହାଶକ୍ତି ଯୋଗାଇଥାଏ ସେହି ଜୀବନ ସଦୃଶ ବୃକ୍ଷକୁ କାଟି ପକାଇ ବାୟୁମଣ୍ଡଳକୁ ମନୁଷ୍ୟ ଆଜି ଭରି ଦେଇଛି ଦୂଷିତ ଗ୍ୟାସ୍ ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍ ନାଇଟ୍ରୋଜେନସ୍ ଗ୍ୟାସ୍ ଅଙ୍ଗାରକାମ୍ଳ ଆଦି ଜୀବନ ବିରୋଧୀ ଗ୍ୟାସ୍ରେ। ମନୁଷ୍ୟ ଯଦି ଗାଡ଼ିରୁ ବାହାରୁଥିବା କଳା ଧୂଆଁରେ ମାତ୍ର 3 ଘଣ୍ଟା ରହେ ତେବେ ତାହାର ମୃତ୍ୟୁ ସୁନିଶ୍ଚିତ। ମନୁଷ୍ୟର ଭାବିବା ଉଚିତ ଯଦି କିଛି ବର୍ଷ ଏହି ଦୂଷିତ ବାୟୁମଣ୍ଡଳ ଭିତରେ ମନୁଷ୍ୟ ବାସ କରିବ ତେବେ ତାହାର କି ଭୟଙ୍କର ପରିଣତି ନ ଘଟିବ। ଚାଷ ପାଇଁ ଭୂମିରେ ପ୍ରୟୋଗ ହେଉଥିବା ବିଭିନ୍ନ ରାସାୟନିକ ସାର କୀଟନାଶକ ଔଷଧ ଆଦି ଫଳରେ ପାଇଖାନା ଏବଂ ପରିସ୍ରାଗାର କଳକାରଖାନାର ଦୂଷିତ ପଚା ପାଣି ଦ୍ୱାରା ଭୂମି ଆଜି ପ୍ରଦୂଷିତ ହୋଇପଡ଼ିଛି। ଏହାଫଳରେ ପନିପରିବା ଖାଦ୍ୟଶସ୍ୟ ଫଳମୂଳ ସେମାନଙ୍କର ଜୀବନୀ ଶକ୍ତି ହରାଇ ବସିଛନ୍ତି ଯାହାର କୁପରିଣାମ ସ୍ୱାସ୍ଥ୍ୟ ଉପରେ ପଡୁଛି ଏବଂ ମନୁଷ୍ୟର ବ୍ୟାଧି ପ୍ରତିରୋଧକ ଶକ୍ତି ହ୍ରାସ ଜରା ବ୍ୟାଧି ଅକାଳ ବାର୍ଦ୍ଧକ୍ୟରେ ପୀଡ଼ିତ ହେବାକୁ ବାଧ୍ୟ ହେଉଛି। ଏବେଠାରୁ ପ୍ରତ୍ୟେକ ମନୁଷ୍ୟ ଯଦି ସଚେତନ ଭାବରେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ନିମିତ୍ତ ଗାଡ଼ି ମଟର ଇତ୍ୟାଦି ଯାନବାହନର ଯଥେଚ୍ଛା ବ୍ୟବହାରକୁ ସୀମିତ ନ କରେ ବୃକ୍ଷକଟା ବନ୍ଦ କରି ବୃକ୍ଷରୋପଣ ଏବଂ ସବୁଜ ପରିବେଶ ସୃଷ୍ଟି ଦିଗରେ ପଦକ୍ଷେପ ନ ନିଏ କଳକାରଖାନା ଇତ୍ୟାଦି ବହୁଳ ପ୍ରବର୍ତ୍ତନକୁ ସୀମିତ କରି ଧୂମ୍ରବିହୀନ ଗାଡ଼ି ମଟର କଳକାରଖାନା ଚୁଲା ଇତ୍ୟାଦି ବ୍ୟବହାର ନ କରେ ଏବଂ ସେଥିରୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ପଚା ପାଣି ଦୂଷିତ ଗ୍ୟାସ୍କୁ ବୈଜ୍ଞାନିକ ପଦ୍ଧତିରେ ସୁନିୟନ୍ତ୍ରିତ କରେ ତେବେ ପରିବେଶ ପ୍ରଦୂଷଣ ଯୁକ୍ତ ଭୟଙ୍କର ପ୍ରଭାବ ପ୍ରକୃତି ସୃଷ୍ଟି କରିବାକୁ ବାଧ୍ୟ ହେବ ଏବଂ ତାହାର କୁପରିଣାମ ସ୍ୱରୂପ ଅଂଶୁଘାତ ବନ୍ୟା ବାତ୍ୟା ମରୁଡ଼ି ଦୁର୍ଭିକ୍ଷ ଭୂମିକମ୍ପ ସୁନାମି ଇତ୍ୟାଦି ତଥା ଅଜଣା ଓ ଅସାଧ୍ୟ ବ୍ୟାଧି ପୀଡ଼ିତ ହୋଇ ମନୁଷ୍ୟ ସମାଜ ଧ୍ୱଂସ ପଥକୁ ପରିଷ୍କାର କରିଦେବ। ରାସ୍ତାଘାଟରେ ନିମ୍ବ ବୃକ୍ଷ ଭଳି ଜୀବାଣୁ ଓ ଭୂତାଣୁ ନାଶକ ଔଷଧୀୟ ବୃକ୍ଷକୁ ରୋପଣ ଫଳରେ ଦୂଷିତ ବାୟୁ ଶୋଧନ ହୋଇ ମନୁଷ୍ୟର ଅତ୍ୟନ୍ତ ଉପକାର ସାଧିତ ହେବ। ସ୍ୱାର୍ଥପରତା କାମନା ବାସନା ଘୃଣା ହିଂସା ଲୋଭମୋହ ଆଦି ବିରୁଦ୍ଧ ଭାବନାଗୁଡ଼ିକୁ ନଷ୍ଟ କରି ଯଦି ମନୁଷ୍ୟ ଭିତରେ ଭଗବତ ବିଶ୍ୱାସ ଭକ୍ତି ପ୍ରେମ ଜ୍ଞାନ ଇତ୍ୟାଦି ଆଧ୍ୟାତ୍ମିକ ଚେତନା ଉଦ୍ରେକ କରାଯାଇପାରନ୍ତା ତାହାଦ୍ୱାରା ମନୁଷ୍ୟ ଭିତରେ ଧୈର୍ଯ୍ୟ ସାହସ ବିଶ୍ୱାସ ବିଶ୍ୱ ପ୍ରତି ଭାତୃଭାବ ବିଶ୍ୱ ଐକ୍ୟ ଭାବ ସୃଷ୍ଟି ହୋଇପାରନ୍ତା ମାନସିକ ଚାପ ଜନିତ ବିଭିନ୍ନ ବ୍ୟାଧିରୁ ମନୁଷ୍ୟ ତ୍ରାହି ପାଆନ୍ତା ଉଚ୍ଚ ରକ୍ତଚାପ ହୃଦ୍ରୋଗ ମଧୁମେହ ଅମ୍ଳପିତ ଏବଂ କ୍ୟାନ୍ସର ଇତ୍ୟାଦି ରୋଗଗୁଡ଼ିକୁ ପ୍ରତିହତ କରିପାରନ୍ତା ମନ ଓ ଶରୀରକୁ ରୋଗମୁକ୍ତ କରି ସୁସ୍ଥ ବାତାବରଣ ସୃଷ୍ଟି କରିବା ସହିତ ବିଶ୍ୱରେ ସୁସ୍ଥ ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇପାରନ୍ତା।

0: ପଞ୍ଚଭୂତଠାରୁ ଆରମ୍ଭ କରି ସମଗ୍ର ଜୀବଜଗତଙ୍କର ସୁରକ୍ଷା ନିମନ୍ତେ ସମ୍ବନ୍ଧ ରଖିପାରୁଥିବା ଆଜିର ଏହି ଦିନ ବିଶ୍ୱ ପରିବେଶ ଦିବସ। ହଁ ଶ୍ରୋତା ବନ୍ଧୁ, ବର୍ତ୍ତମାନ ପରିସ୍ଥିତିରେ ପରିବେଶର ସ୍ଥିତିକୁ ସଜାଡ଼ିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଆଉ ପରିସ୍ଥିତିର ଗତି ବର୍ତ୍ତମାନ ଯୁଆଡ଼କୁ ଯଦି ତାକୁ ରୋକା ନ ଯାଏ କି ସଜାଡ଼ିବା ପାଇଁ ମଣିଷ ସଜାଗ ନ ହୁଏ, ତେବେ ବୁଦ୍ଧିମାନ ପ୍ରାଣୀ ମଣିଷ ସମେତ ପୃଥିବୀ ପୃଷ୍ଠର ଏହି ସମଗ୍ର ସୌନ୍ଦର୍ଯ୍ୟ ବିଲୁପ୍ତ ହୋଇଯିବା ପାଇଁ ବେଶୀ ସମୟ ଲାଗିବ ନାହିଁ।
1: ପରିବେଶର ଗୁଡ଼ିଏ ଉପାଦାନ ରହିଛି, ଯଥା ଆମର ଯେମିତି କହୁ ପଞ୍ଚଭୂତ, ମାଟି, ପାଣି, ପବନ, ଆଲୋକ ଓ ଆକାଶ। ଏଗୁଡ଼ିକ ହେଲେ ମାଟିର ନିର୍ଜୀବ ଉପାଦାନ, ଏବଂ ସଜୀବ ଉପାଦାନ ହେଲେ ଉଦ୍ଭିଦ ଓ ପ୍ରାଣୀ ଜଗତ। ଏହି ଉପାଦାନ ଗୁଡିକ ଯଦି ନିର୍ଦ୍ଦିଷ୍ଟ ଅନୁପାତରେ ରହିବ, ତାହେଲେ ଆମେ ପରିବେଶକୁ ଉପଯୁକ୍ତ ପରିବେଶ କହିବା ଏବଂ ସୁସ୍ଥ ପରିବେଶ ମଧ୍ୟ କହିବା। ସୁସ୍ଥ ପରିବେଶ ମନେ କରନ୍ତୁ ପାଣି। ଜାତିସଂଘର ଗୋଟେ ରିପୋର୍ଟରୁ ଜଣାଯାଇଛି ପୃଥିବୀରେ ପ୍ରାୟ 150 କୋଟି ଲୋକ ବିଶୁଦ୍ଧ ପାଣି ପିଇବା ପାଇଁ ପାଉନାହାନ୍ତି। କିନ୍ତୁ ସେ ଯୋଉ ବିଶୁଦ୍ଧ ପାଣି ପାଉନାହାନ୍ତି, ତା ଅପେକ୍ଷା ଆହୁରି ଭୟଙ୍କର ଅବସ୍ଥା ହଉଛି ଯୋଉ ପାଣିରେ ମାଇକ୍ରୋପ୍ଲାଷ୍ଟିକ ମିଶୁଛି। ଆମେରିକା ଏଡ଼େ ସମୃଦ୍ଧ ଦେଶ, ସବୁଥିରେ ଉନ୍ନତ ଦେଶ, ଆମେରିକାରେ ଯୋଉଠୁ ପିଇବା ପାଣି ଆସୁଛି ସେଥିରୁ ଦେଖା ହଉଛି 95% ପାଣିରେ ମାଇକ୍ରୋପ୍ଲାଷ୍ଟିକ ରହୁଛି। ଆମ ଭାରତ ବର୍ଷରେ 83% ପାଣିରେ ମାଇକ୍ରୋପ୍ଲାଷ୍ଟିକ ରହୁଛି। ଇଂଲଣ୍ଡ ଆଉ ଫ୍ରାନ୍ସରେ ସବୁଠୁ କମ୍ ମାଇକ୍ରୋପ୍ଲାଷ୍ଟିକ ରହୁଛି, ଏବଂ ସେଇଟା ହଉଛି 70%। ଯଦି 70% ମାଇକ୍ରୋପ୍ଲାଷ୍ଟିକ ସବୁଠୁ କମ୍ ହୁଏ, ତା ମାନେ ପୃଥିବୀ ସାରା ଭାବନ୍ତୁ କେତେ ରହୁଛି। ତେଣୁ ବର୍ତ୍ତମାନ ପୃଥିବୀର ପରିବେଶକୁ ଆଉ ସୁସ୍ଥ କି ଉପଯୁକ୍ତ କହି ହବ ନାହିଁ। ଗଛ ପରିବେଶ ପାଇଁ ଅତ୍ୟନ୍ତ ଦରକାର, ଉପକାରୀ, କାରଣ ଗଛ ଅମ୍ଳଜାନ ଦଉଛି, ଗଛ ପାଇଁ ବର୍ଷା ହଉଛି। ତେଣୁ ଯଦି ଜଙ୍ଗଲ ନ ରହିଲା, ଗଛ ପତ୍ର ନ ରହିଲା, ତାହେଲେ ବାୟୁମଣ୍ଡଳ ମଧ୍ୟ ଦୂଷିତ ହବ, ସେଥିରେ କାର୍ବନ ଡାଇଅକ୍ସାଇଡ ବଢିବ, ତାହେଲେ ପୃଥିବୀ ଅଧିକରୁ ଅଧିକ ଉତ୍ତପ୍ତ ହବ। ତେଣୁ ପରିବେଶ ଆଉ ବର୍ତ୍ତମାନ ସୁସ୍ଥ କି ଉପଯୁକ୍ତ ନୁହେଁ ଜୀବନ ପାଇଁ। ବିଜ୍ଞାନ ଗୋଟାଏ ଜିନିଷ, ମଣିଷ ତାର ହାତ ଅଛି, ମୁଣ୍ଡ ଅଛି, ସିଏ କାମ କରିବ। ବିଜ୍ଞାନ ତ ସେ କଥା କହିବନି, ବିଜ୍ଞାନ କେବଳ ଜ୍ଞାନ ବିତରଣ କରିବ। ବୈଜ୍ଞାନିକ ମାନେ ଗବେଷଣା କରିକି ନୂତନ ତଥ୍ୟ ଆବିଷ୍କାର କରିବେ, କିଛି ନୂଆ ଜିନିଷ ଉଦ୍ଭାବନ କରିବେ, ସେଟା ଲୋକଙ୍କୁ କହିବେ। ଲୋକ ଯଦି ତାକୁ ନ ମାନିଲେ, ତାହେଲେ ସନ୍ତୁଳିତ ପରିବେଶ, ଏଥିପାଇଁ ବିଜ୍ଞାନ କିଛି କରିପାରିବନି। ତେଣୁ ମଣିଷର ପ୍ରାଦୁର୍ଭାବ ଏତେ ବେଶୀ ହଉଛି ପରିବେଶକୁ ନଷ୍ଟ କରିବାରେ, ତାକୁ ସୁଧାରିବା ପାଇଁ କେବଳ ଦରକାର ସଚେତନତା।
0: ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଏହିପରି ସଜାଡ଼ିବା ପାଇଁ ମଧ୍ୟ ଆମେ ପ୍ରତିବଦ୍ଧ ହେବା ଉଚିତ। କିଛି ନହେଲେ ନାହିଁ, ବର୍ଷକୁ ଥରେ ଗୋଟିଏ ବଡ଼ ଗଛ ଲଗେଇ ତାର ଯତ୍ନ ନେଇପାରିବା। ଟିକିଏ ଦୂରକୁ ଗଲେ ପ୍ରଦୂଷଣ ବଢ଼ାଉଥିବା ଯାନ ବ୍ୟବହାର ନ କରି ସାଇକେଲ ବ୍ୟବହାର ତ କରିପାରିବା। ଜଳାଶୟର ସୁରକ୍ଷା କରିବା, ତାକୁ ପୋତିବା ନାହିଁ, ପ୍ଲାଷ୍ଟିକ ଆବର୍ଜନାର ଉପଯୁକ୍ତ ପରିଚାଳନା କରିବା। ଏହି ଛୋଟ ଛୋଟ କେତୋଟି କଥାକୁ ମାନିଲେ ଆମେ ପରିବେଶ ସୁରକ୍ଷା ପାଇଁ ସହଯୋଗୀ ହୋଇପାରିବା।

ଏଥର ଆପଣଙ୍କ ପାଇଁ ସୂଚନା ବର୍ଷ 2026-27 ପାଇଁ ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ ଜୁନ୍ 1 ତାରିଖ 2026 ଜୁନ୍ 12 ତାରିଖ 2026 ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। କୋଲକାତାର ନିଯୁକ୍ତି ଜୋନ୍ରେ ସିକିମ୍, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରାଜ୍ୟର 17 ସହରରେ 26 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେଉଛି। ଓଡ଼ିଶାରେ କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁର ଏହି 7 ସହରରେ ପରୀକ୍ଷା ଅନୁଷ୍ଠିତ ହେବ। ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ କରିବା ପାଇଁ ପଞ୍ଜୀକରଣ ସମୟ ଅପ୍ରିଲ 10 ତାରିଖ 2026 ବନ୍ଦ ହୋଇଗଲା। ପ୍ରାର୍ଥୀମାନେ www.joinindianarmy.nic.in ରୁ ସେମାନଙ୍କର ପ୍ରବେଶପତ୍ର ଦେଖିପାରିବେ ଏବଂ ଡାଉନ୍ଲୋଡ୍ କରିପାରିବେ।

ସଫଳତାର ସହ ପଞ୍ଜୀକୃତ ପ୍ରାର୍ଥୀ ଯେଉଁମାନେ ସେମାନଙ୍କର ପ୍ରବେଶପତ୍ର ପାଇ ନାହାନ୍ତି ସେମାନେ ସେମାନଙ୍କର ସମ୍ପୃକ୍ତ ସେନା ନିଯୁକ୍ତି କାର୍ଯ୍ୟାଳୟ ଏଆର୍ଓ ସହିତ ଯୋଗାଯୋଗ କରିପାରିବେ। କମ୍ପ୍ୟୁଟର ଆଧାରିତ ଅନ୍ଲାଇନ୍ ପରୀକ୍ଷାକୁ ବୁଝିବା ଏବଂ ଅଭ୍ୟାସ କରିବା ପାଇଁ ପ୍ରାର୍ଥୀମାନଙ୍କୁ www.joininindianarmy.nic.in ୱେବ୍ସାଇଟ୍ ପରିଦର୍ଶନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ ପରେ ମନୋନୀତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଫଳାଫଳ ଏବଂ ନିଯୁକ୍ତି ରାଲିର କାର୍ଯ୍ୟସୂଚୀ ବିଷୟରେ ସୂଚିତ କରାଯିବ। ପ୍ରାର୍ଥୀମାନଙ୍କୁ କୌଣସି ମଧ୍ୟସ୍ଥିଙ୍କ ଶିକାର ନ ହେବାକୁ ପରାମର୍ଶ ଦିଆଯାଇଛି। ଅଧିକ ଜାଣିବାକୁ ଥିଲେ ପ୍ରାର୍ଥୀମାନେ ସେମାନଙ୍କର ନିକଟତମ ବା ପ୍ରାସଙ୍ଗିକ ନିଯୁକ୍ତି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ଉଚିତ। ଆଉ ଏକ ସୂଚନା, ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ଅଧିକ ଲୋକପ୍ରିୟ ଓ ପ୍ରଚାର ପ୍ରସାର ପାଇଁ ଉତ୍ସର୍ଗୀକୃତ ଅନୁଷ୍ଠାନ ନାଦ ନିନାଦ ସିଡିଏ ସେକ୍ଟର 7 କଟକ ଜଣାଇଛନ୍ତି ଯେ ଆସନ୍ତା ଜୁନ୍ 6 ତାରିଖ ଓ 7 ତାରିଖ ଦୁଇ ଦିନ

ହୋଇଛି। ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ ପରେ ମନୋନୀତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଫଳାଫଳ ଏବଂ ନିଯୁକ୍ତି ରାଲିର କାର୍ଯ୍ୟସୂଚୀ ବିଷୟରେ ସୂଚିତ କରାଯିବ। ପ୍ରାର୍ଥୀମାନଙ୍କୁ କୌଣସି ମଧ୍ୟସ୍ଥିଙ୍କ ଶିକାର ନ ହେବାକୁ ପରାମର୍ଶ ଦିଆଯାଇଛି। ଅଧିକ ଜାଣିବାକୁ ଥିଲେ ପ୍ରାର୍ଥୀମାନେ ସେମାନଙ୍କର ନିକଟତମ ବା ପ୍ରାସଙ୍ଗିକ ନିଯୁକ୍ତି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ଉଚିତ। ଆଉ ଏକ ସୂଚନା, ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ଅଧିକ ଲୋକପ୍ରିୟ ଓ ପ୍ରଚାର ପ୍ରସାର ପାଇଁ ଉତ୍ସର୍ଗୀକୃତ ଅନୁଷ୍ଠାନ ନାଦ ନିନାଦ ସିଡିଏ ସେକ୍ଟର 7 କଟକ ଜଣାଇଛନ୍ତି ଯେ ଆସନ୍ତା ଜୁନ୍ 6 ଓ 7 2 ଧରି କଟକ କଳା ବିକାଶ କେନ୍ଦ୍ର ଅଡିଟୋରିୟମ୍ଠାରେ ଅନୁଷ୍ଠାନର ଗ୍ରୀଷ୍ମୋତ୍ସବ 2026 ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ଆସନ୍ତାକାଲି 6 ସନ୍ଧ୍ୟାରେ ଦିଲ୍ଲୀ ଓ ମୁମ୍ବାଇରୁ ନିମନ୍ତ୍ରିତ ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ହେବାକୁ ଥିଲାବେଳେ 7 ଦିନ କାର୍ଯ୍ୟକ୍ରମରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କଳାକାରମାନଙ୍କ ଦ୍ୱାରା ବଂଶୀବାଦନ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ। ଏହି ମନୋମୟ ଦିବ୍ୟ ପରିବେଶରେ ନାଦ ନିନାଦ ଅନୁଷ୍ଠାନ ତରଫରୁ ଜନସାଧାରଣଙ୍କ ଉପସ୍ଥିତି କାମନା କରାଯାଇଛି।

0: ଆପଣମାନେ ଶୁଣୁଥିଲେ ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନରେ ବୈଜନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ଆଲୋଚନା, ଆଜିର ଜଳବାୟୁ ସୁରକ୍ଷା, ଆଗାମୀର ସୁଖାବହ ପ୍ରତିଷ୍ଠା। ଆଲୋଚକ ଡକ୍ଟର ଅନିରୁଦ୍ଧ କୁମାର ଖିଲାର।
1: ଆମ ପାଖରେ ଦ୍ୱିତୀୟ କୌଣସି ପୃଥିବୀ ନାହିଁ। ଏ ପୃଥିବୀ ହେଉଛି ଆମର ଏକମାତ୍ର ଘର, କିନ୍ତୁ ଆଜି ଏ ପୃଥିବୀ ଦ୍ରୁତ ଗତିରେ ବଦଳୁଛି। ତାପମାତ୍ରା ବଢ଼ୁଛି, ଜଙ୍ଗଲ କମୁଛି, ପ୍ରଦୂଷଣ ବଢ଼ୁଛି ଏବଂ ପ୍ରକୃତିର ସନ୍ତୁଳନ ଭାଙ୍ଗିଯାଉଛି। ଜଳବାୟୁ ପରିବର୍ତ୍ତନ ଆଉ ଦୂରର କଥା ନୁହେଁ, ଏହା ଆମ ଦୈନନ୍ଦିନ ଜୀବନକୁ ସିଧାସଳଖ ପ୍ରଭାବିତ କରୁଛି। ଆମେ ପୂର୍ବରୁ ଯେପରି ଋତୁ ଅନୁଭବ କରୁଥିଲୁ, ଏବେ ସେଥିରେ ବଡ଼ ପରିବର୍ତ୍ତନ ଦେଖାଯାଉଛି। ଗ୍ରୀଷ୍ମ ଋତୁ ଅସହ୍ୟ ଉତ୍ତାପମୟ ହେଉଛି। ଓଡ଼ିଶାରେ କେତେକ ସ୍ଥାନରେ 45 ଡିଗ୍ରୀ ସେଲସିୟସ୍ରୁ ଅଧିକ ତାପମାତ୍ରା ରେକର୍ଡ ହେଉଛି। ଅସମୟରେ ବର୍ଷା ହେବାରୁ ଚାଷୀମାନେ ବହୁତ କ୍ଷତି ସହୁଛନ୍ତି। ଧାନ କିମ୍ବା ପନିପରିବା ଫସଲ ଅମଳ ସମୟରେ ବର୍ଷା ହେଲେ ଫସଲ ନଷ୍ଟ ହୋଇଯାଏ। କେବେ ଅତ୍ୟଧିକ ବର୍ଷା ହୋଇ ବନ୍ୟା ହେଉଛି ତ କେବେ ଦୀର୍ଘ ସମୟ ବର୍ଷା ନ ହେବାରୁ ମରୁଡ଼ି ପଡ଼ୁଛି। ପ୍ରତିବର୍ଷ ଘୂର୍ଣ୍ଣିବାତ୍ୟାର ତୀବ୍ରତା ବଢ଼ୁଛି। ବିଗତ ଦିନମାନଙ୍କର ଫନି, ହୁଡ଼ୁହୁଡ଼ୁ, ଅମ୍ଫାନ ଭଳି ବାତ୍ୟା ଲକ୍ଷାଧିକ ଲୋକଙ୍କ ଜୀବନକୁ ପ୍ରଭାବିତ କରିଥିଲା। ଅତ୍ୟଧିକ ଉତ୍ତାପରେ ଶିଶୁ, ବୃଦ୍ଧ ଓ ଶ୍ରମିକମାନେ ଅସୁସ୍ଥ ହେଉଛନ୍ତି। ସହରରେ କଂକ୍ରିଟ୍ ଓ ଯାନବାହନ ବଢ଼ିବାରୁ ହିଟ୍ ଆଇଲାଣ୍ଡ ପରିସ୍ଥିତି ସୃଷ୍ଟି ହେଉଛି, ଯେଉଁଠାରେ ସହର ଅଞ୍ଚଳ ଗାଁମାନଙ୍କଠାରୁ ଅଧିକ ଗରମ ହେଉଛି। ଏପରି ପରିସ୍ଥିତି କାହିଁକି ସୃଷ୍ଟି ହେଉଛି? ମୁଖ୍ୟ କାରଣ ହେଉଛି ମଣିଷର ଅସଚେତନ

0: କାର୍ଯ୍ୟକଳାପ। ଆମେ ଅତ୍ୟଧିକ ଭାବେ କୋଇଲା, ପେଟ୍ରୋଲ ଓ ଡିଜେଲ ଭଳି ଜୀବାଶ୍ମ ଇନ୍ଧନ ବ୍ୟବହାର କରୁଛୁ। ଯାନବାହନ, କାରଖାନା ଓ ବିଦ୍ୟୁତ୍ କେନ୍ଦ୍ରରୁ ନିର୍ଗତ ଧୂଆଁ ବାୟୁମଣ୍ଡଳରେ କାର୍ବନ୍ ଡାଇଅକ୍ସାଇଡ୍ ଓ ମିଥେନ୍ ଭଳି ଗ୍ରୀନ୍ ହାଉସ୍ ଗ୍ୟାସ୍ ବଢ଼ାଉଛି। ଏହି ଗ୍ୟାସ୍ଗୁଡ଼ିକ ପୃଥିବୀର ତାପକୁ ବାହାରକୁ ଯିବାରୁ ବାଧା ଦେଇଥାଏ, ଫଳରେ ପୃଥିବୀ ଗରମ ହେଉଛି। ଏହା ସହିତ ଆମେ ଅନାବଶ୍ୟକ ଭାବେ ଜଙ୍ଗଲ କାଟୁଛୁ। ଗଛ ପ୍ରକୃତିର ଫୁସ୍ଫୁସ୍ ସଦୃଶ, ସେମାନେ କାର୍ବନ୍ ଡାଇଅକ୍ସାଇଡ୍ ଶୋଷଣ କରି ଅକ୍ସିଜେନ୍ ଦେଇଥାନ୍ତି, କିନ୍ତୁ ଯେତେବେଳେ ଜଙ୍ଗଲ କମିଯାଏ ପରିବେଶର ସନ୍ତୁଳନ ଭାଙ୍ଗିଯାଏ। ଅନେକ ପକ୍ଷୀ ଓ ପ୍ରାଣୀ ସେମାନଙ୍କ ବାସସ୍ଥାନ ହରାଇ ଦେଉଛନ୍ତି। ଉଦାହରଣ ସ୍ୱରୂପ ହାତୀମାନଙ୍କ ଜଙ୍ଗଲ କମିବାରୁ ସେମାନେ ଗାଁ ମୁହାଁ ହେଉଛନ୍ତି ଏବଂ ମଣିଷ ପଶୁ ସଂଘର୍ଷ ବଢ଼ୁଛି। ପ୍ଲାଷ୍ଟିକ୍ ପ୍ରଦୂଷଣ ମଧ୍ୟ ଏକ ଗୁରୁତର ସମସ୍ୟା। ଆମେ ପ୍ରତିଦିନ ବ୍ୟବହାର କରୁଥିବା ପଲିଥିନ୍, ପ୍ଲାଷ୍ଟିକ୍ ବୋତଲ ଓ ଥର୍ମୋକୋଲ ସହଜରେ ନଷ୍ଟ ହୁଏ ନାହିଁ। ଏଗୁଡ଼ିକ ନଦୀ ଓ ସମୁଦ୍ରକୁ ପହଞ୍ଚି ଜଳଜୀବଙ୍କ ପାଇଁ ବିପଦ ସୃଷ୍ଟି କରେ। ଅନେକ ସମୟରେ ଗାଈ ଓ ଅନ୍ୟାନ୍ୟ ପଶୁ ପ୍ଲାଷ୍ଟିକ୍ ଖାଇ ଅସୁସ୍ଥ ହୋଇପଡ଼ନ୍ତି। ଜଳବାୟୁ ପରିବର୍ତ୍ତନର ପରିଣାମ ଅତ୍ୟନ୍ତ ଭୟାବହ। ହିମାଳୟର ବରଫ ଧୀରେ ଧୀରେ ତରଳି ଯାଉଛି, ଫଳରେ ସମୁଦ୍ର ପତନ ବଢ଼ୁଛି। ଭବିଷ୍ୟତରେ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି। ଅନେକ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀ ବିଲୁପ୍ତିର ସମ୍ମୁଖୀନ। ମହୁମାଛି କମିଗଲେ ଉଦ୍ଭିଦର ପରାଗ ସଂଗମ ପ୍ରକ୍ରିୟା ପ୍ରଭାବିତ ହେବ ଏବଂ ଖାଦ୍ୟ ଉତ୍ପାଦନ ମଧ୍ୟ କମିଯିବ। କିନ୍ତୁ ଏଇଠାରେ ଗୋଟିଏ ଭଲ କଥା ହେଉଛି, ଆମେ ଚାହିଁଲେ ଏହି ପରିବର୍ତ୍ତନ ଆଣିପାରିବା। ପ୍ରତ୍ୟେକ ଛୋଟ ଭଲ କାମ ବଡ଼ ପରିବର୍ତ୍ତନର ଆରମ୍ଭ ହୋଇଥାଏ। ଯେମିତିକି ଘରରେ ଅନାବଶ୍ୟକ ଲାଇଟ୍ ଓ ପଙ୍ଖା ବନ୍ଦ କଲେ ବିଦ୍ୟୁତ୍ ସଞ୍ଚୟ ହୁଏ, ବର୍ଷା ଜଳ ସଞ୍ଚୟ କଲେ ଭୂଗର୍ଭ ଜଳ ସୁରକ୍ଷିତ ରହେ, ସ୍କୁଲ କିମ୍ବା ଘର ଆଗରେ ଗଛ ଲଗାଇଲେ ପରିବେଶ ଶୀତଳ ରହେ, ଛୋଟ ଦୂରତା ପାଇଁ ବାଇକ୍ ବଦଳରେ ସାଇକେଲ ବ୍ୟବହାର କଲେ ପ୍ରଦୂଷଣ କମିଥାଏ ଏବଂ ସ୍ୱାସ୍ଥ୍ୟ ଭଲ ରହେ, କପଡ଼ା ଥଳି ବ୍ୟବହାର କଲେ ପ୍ଲାଷ୍ଟିକ୍ ବ୍ୟବହାର କମିପାରେ। ଗଛ କାଟିବା ପରିବର୍ତ୍ତେ ପ୍ରତ୍ୟେକ ଲୋକ ଯଦି ପ୍ରତିବର୍ଷ ଗୋଟିଏ କରି ଗଛ ଲଗାନ୍ତି ତେବେ ବଡ଼ ପରିବର୍ତ୍ତନ ଆସିପାରିବ। ଆଜି ବିଶ୍ୱର ଅନେକ ଦେଶ ସୌରଶକ୍ତି ଓ ପବନ ଶକ୍ତି ଭଳି ନବୀକରଣୀୟ ଶକ୍ତି ଦିଗରେ ଆଗୁଆ ହେଉଛନ୍ତି। ଆମ ଦେଶରେ ମଧ୍ୟ ସୌରଶକ୍ତିର ବ୍ୟବହାର ବଢ଼ୁଛି, ଏହା ପ୍ରଦୂଷଣ କମିବାରେ ସହାୟକ ହେବ। ବନ୍ଧୁଗଣ, ବିଶ୍ୱ ପରିବେଶ ଦିବସ କେବଳ ଗୋଟିଏ ତାରିଖ ନୁହେଁ, ଏହା ଆମର ଏକ ପ୍ରତିଶ୍ରୁତି। ଆମ ପୃଥିବୀର ଭବିଷ୍ୟତ ନିର୍ଭର କରେ ଆଜି ଆମେ କ'ଣ କରୁଛୁ ତା ଉପରେ। ଯଦି ଆମେ ଆଜି ସଚେତନ ହେବା ତେବେ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର, ସବୁଜ ଓ ସୁରକ୍ଷିତ ପୃଥିବୀ ଛାଡ଼ିଯାଇପାରିବା। ତେବେ ଆସନ୍ତୁ ସମସ୍ତେ ମିଶି ପରିବେଶ ସୁରକ୍ଷାର ସଂକଳ୍ପ ନେବା। ପରିବେଶ ବଞ୍ଚାଅ, ଜୀବନ ବଞ୍ଚାଅ, ଭବିଷ୍ୟତ ବଞ୍ଚାଅ। ଆଜିଠୁ ସଚେତନ ହେବା ଆରମ୍ଭ କରନ୍ତୁ, କାରଣ କାଲି ହୁଏତ ବହୁତ ଡେରି ହୋଇଯିବ।
1: କଥିକରେ ଶୁଣିଥିଲେ ଆଲୋଚନା, ଆଜିର ଜଳବାୟୁ ସୁରକ୍ଷା ଆଗାମୀର ସୁଖାବହ ପ୍ରତିଷ୍ଠା। ଆଲୋଚକ ଥିଲେ ଡକ୍ଟର ଅନିରୁଦ୍ଧ କୁମାର ଖିଲାର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାର କରୁଛୁ ଅଞ୍ଜଳି। ଆଜିର ଶିଳ୍ପୀ ରବୀନ୍ଦ୍ର କୁମାର ମହାପାତ୍ର, ସଙ୍ଗୀତ ଶରତ କୁମାର ନାୟକ, ପ୍ରଯୋଜନା ଦୁର୍ଗା ମାଝୀ। ପ୍ରଥମ ଶିଳ୍ପୀ ଗାଇଛନ୍ତି ଗୌର ପଟ୍ଟନାୟକଙ୍କ ରଚନାରୁ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଅଞ୍ଜଳିରେ ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ଶିଳ୍ପୀ ରବୀନ୍ଦ୍ର କୁମାର ମହାପାତ୍ରଙ୍କ କଣ୍ଠରେ। ଗୀତ ରଚନା ଗୌର ପଟ୍ଟନାୟକ, ସୁର ସଂଯୋଜନା ଶରତ କୁମାର ନାୟକ।

ଅଞ୍ଜଳିରେ ଆପଣମାନେ ଶୁଣୁଥିଲେ କେତୋଟି ଭକ୍ତି ଗୀତ, ଶିଳ୍ପୀ ରବୀନ୍ଦ୍ର କୁମାର ମହାପାତ୍ରଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ଗୌର ପଟ୍ଟନାୟକ, ସ୍ୱର ସଂଯୋଜନା ଶରତ କୁମାର ନାୟକ ଏବଂ ପ୍ରଯୋଜନା ଦୁର୍ଗା ମାଝି। ବିଭିନ୍ନ ଯନ୍ତ୍ରସଙ୍ଗୀତରେ ଯେଉଁମାନେ ସହଯୋଗ କରିଥିଲେ, ଭାଓଲିନ୍ରେ କୁମାର ଚନ୍ଦ୍ର ମହାନ୍ତି, ଫ୍ଲୁଟ୍ରେ ପ୍ରଦୀପ୍ତ ଶେଖର ମହାପାତ୍ର, ତବଲା ଦୁଷ୍ମନ୍ତ କୁମାର ପରିଡ଼ା, ଢୋଲକରେ ରବିନାରାୟଣ ବାରିକ, ଅକ୍ଟୋପ୍ୟାଡ୍ ପ୍ରିୟରଞ୍ଜନ ମହାନ୍ତି, କିବୋର୍ଡ଼ରେ ମନୋଜ କୁମାର ଦତ୍ତ ଏବଂ ଗିଟାରରେ ଆଶିଷ ରଞ୍ଜନ ମହାପାତ୍ର। ଅଞ୍ଜଳି ଆଜି ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପ୍ରଥମେ ଶିଳ୍ପୀ ନିବେଦିତା ଗାଇଛନ୍ତି ନିମାଇ ମହାନ୍ତିଙ୍କ ରଚନାରୁ।

ଆପଣମାନେ ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ବୈଦେହୀଶ ବିଳାସର 45ତମ ଭାଗ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନାରେ ଝରଣା ଦାସ।

ଅଯୋଧ୍ୟାର ଏଭଳି ଦୁର୍ଦ୍ଦଶା ଦେଖି ଭରତ ଗୋଷ୍ଠରୁ ଅଲଗା ହୋଇ ବଣା ହୋଇଥିବା ଏଣୀ ବା ହରିଣ ପ୍ରାୟ ଏଣିକି ତେଣିକି ଚାହିଁଲେ। ହୃଦୟରେ ଚିତା ଭଳି ଚିନ୍ତା ଜଳୁଛି, ଚଣ୍ଡୀ ଆଗରେ ସିଂହ ଭଳି ମାଙ୍କୁ ବିନୟ କରି ଭରତ ପଚାରିଲେ। ଶ୍ରୋତାମାନେ ପୁରାଣ ପଣ୍ଡାକୁ ପ୍ରଶ୍ନ କଲାଭଳି ହେଲେ ଭରତ। ଜନନୀ କହିଲେ, ସେ ପ୍ରଥମ ଯୁଗ ଅର୍ଥାତ୍ ସତ୍ୟ ନ ମାନି ଜଳାବର୍ତ୍ତ ଭଉଁରୀ ଭଳି ଭ୍ରମରେ ରାମର ଅଭିଷେକ କରିବାକୁ ଯାଉଥିଲେ, ଉପାୟ କରି ମୁଁ ତାହା ବନ୍ଦ କଲି। ପୃଥିବୀ କନ୍ୟା ସୀତାର ପତି କିପରି ପୃଥିବୀର ପତି ହୁଅନ୍ତା, ଏଭଳି ପଶୁବୁଦ୍ଧି ଥିବା ରାମକୁ ମୁଁ ବନକୁ ପଠାଇଲି। ରାମ ଲକ୍ଷ୍ମଣ ଅର୍ଥାତ୍ ସୁନ୍ଦର ଲକ୍ଷଣ ବିଶିଷ୍ଟ ଚନ୍ଦ୍ର ଅସ୍ତ ହେଲେ ଅନ୍ଧାର ନାଶ ହେବା ଭଳି ରାମ ଲକ୍ଷ୍ମଣଙ୍କ ବନଯାତ୍ରା ପରେ ଦଶରଥ ନରପତି ଅସ୍ତ ହୋଇଗଲେ। ତୁ ଏଥର ଇନ ବା ସୂର୍ଯ୍ୟ ଭଳି ବିଳାସ କର, ରାମଙ୍କୁ ଚନ୍ଦ୍ର ଓ ତାଙ୍କୁ ସୂର୍ଯ୍ୟ କରିବାରୁ। ଭରତ କହିଲେ, ତୁମେ ଦୁଇ ଜଣଙ୍କୁ ରାହୁ ଭଳି ଗ୍ରାସ କଲ, ପାଣି ମଧ୍ୟରେ ବନ୍ଧ ପକାଇ ବେନିଭାଗ କରିବାର ମନ୍ଦବୁଦ୍ଧି ଏବେ କାହାଠାରୁ ଶିଖିଲ? କୈକେୟୀଙ୍କଠାରୁ ଏ ବୁଦ୍ଧି ମନ୍ଥରାର ବୋଲି ଜାଣି ଗୋପାଳ ପିଲା ଗାଈ ପାଖକୁ ଗଲା ଭଳି ଭରତ ମନ୍ଥରା ପାଖକୁ ଧାଇଁଗଲେ। ତାର ବାଳ ଟାଣି ବାଡ଼ିରେ ପାହାର ଦେଇ ଦୌଡ଼ିରେ ବାନ୍ଧିଲେ। କୌଶଲ୍ୟାଙ୍କ ପାଖକୁ ଯାଇ ଦୁଇ ହାତ ଯୋଡ଼ି ମିଠା କଥାରେ ବୋଧ ଦେବାକୁ ଚେଷ୍ଟା କଲେ। ବଶିଷ୍ଠ ପ୍ରଭୃତି ଶୁଣି ପହଞ୍ଚିଲେ, କହିଲେ, ତୁମେ ରାଜା ହୁଅ। ଭରତ କହିଲେ, ଆପଣମାନେ କ'ଣ କହୁଛନ୍ତି? ବଜ୍ର ସଙ୍ଗରେ ସ୍ଫଟିକ ସମାନ ହେବ କି? ପ୍ରେତକ୍ରିୟା ସାରି ବେଢ଼ିଥିବା ଜନସମାଜକୁ ପଚାରିଲେ ଭରତ, ଶ୍ରୀରାମ କେଉଁ ଦିଗକୁ ଗଲେ? ବଶିଷ୍ଠ କହିଲେ, ବିନାୟକ ଲମ୍ବୋଦର ଶାରୀରିକ ଅକ୍ଷମତା ସତ୍ତ୍ୱେ ପିତୃ ଆଜ୍ଞାରେ ଗଣେଶ୍ୱର ବା ଗଣଙ୍କ ରାଜା ହେଲେ। ବାଳଚର୍ଯ୍ୟ ବା କାର୍ତ୍ତିକେୟ ବଡ଼ ଭାଇ ହେଲେ ମଧ୍ୟ ଗଣେଶ ଏ ପଦ ପାଇଲେ। ବଡ଼ ରାମ ଥିଲେ ମଧ୍ୟ ତୁମେ ରାଜା ହୁଅ। ଭରତ କହିଲେ, ମୁଁ ଗଜମୂର୍ଖ ନୁହଁ, କଥାର ଅଙ୍କୁଶ ମାରି ଆଘାତ କରୁଛନ୍ତି କାହିଁକି? ମୋ ଅଜ୍ଞାତରେ ମାତା ମୋତେ କଳଙ୍କ ଦେଲେ। ଏତିକି କହି ରାମଙ୍କୁ ଆଣିବାକୁ ବାହାରିଲେ। ନଗର ସେହିକ୍ଷଣି ଜନଶୂନ୍ୟ ହୋଇଗଲା। ମନ୍ତ୍ରୀ ଏ ଉଦ୍ୟମରେ ବାଧା ଦେଲେ। ଶତ୍ରୁଘ୍ନ କହିଲେ, ଭରତ ଶୁଦ୍ଧ ସୁବର୍ଣ୍ଣ, ତହିଁରେ ପିତ୍ତଳ ମିଶିଛି, ତାକୁ ଜାଳି ଶୁଦ୍ଧତା ଆଣିବା ପାଇଁ ଯିବାକୁ ପଡ଼ିବ। ବାଟରେ ଶୃଙ୍ଗବେର ଅଧିପତି ଗୁହକ ସହ ମୁହାଁମୁହିଁ ହେଲା। ଶୃଙ୍ଗବେର ଅର୍ଥ ଅଦା, ଅଦା ବେପାରୀ ମହାଧନୀ ସହ ବାଦ କରି ଶେଷରେ ମିଳାମିଶା

ମିଶାପରି ଭରତ ଓ ଗୁହକ ବନ୍ଧୁତା କଲେ। ଋଷି ଭରଦ୍ୱାଜ ଆଶ୍ରମରେ ସମସ୍ତଙ୍କୁ ଚର୍ଚ୍ଚା କଲେ। ଅମୃତ ଭଳି ଭୋଜନରେ ସମସ୍ତେ ତୃପ୍ତ ହେଲେ। ତପ ବଳରେ ଋଷି ସବୁ ପ୍ରକାର ଭୋଗ ଦେଲେ। ରାତି ପାହିଲାରୁ ତାହା ଉଭେଇଗଲା। ବିରୋଧାଭାସ ଅଳଙ୍କାରରେ ଭରଦ୍ୱାଜ କହିଲେ, ରାମ ସୁବାହୁ ବଳରେ ସୁବାହୁ ରାକ୍ଷସ ହତ୍ୟା କଲେ। ଭୂତି ବା ସମ୍ପତ୍ତି ରହିତ ହୋଇ ଶରୀରକୁ ଭୂତି ବା ଭସ୍ମ ବିଲେପିତ କଲେ। ଲକ୍ଷଣ ଅର୍ଥାତ୍ ରାଜଚିହ୍ନ ବର୍ଜନ କରି ଲକ୍ଷ୍ମଣ ସହିତ ବିଜେ କରିଛନ୍ତି। ପାଖରେ ଉତ୍ତମ ଯାନ ନାହିଁ, କିନ୍ତୁ ଜାନକୀ ଅଛନ୍ତି।

ଆପଣମାନେ ଶୁଣୁଥିଲେ ବୈଦେହୀ ବିଳାସର 45ତମ ଭାଗ। ବର୍ଣ୍ଣନାରେ ଥିଲେ ଝରଣା ଦାସ, ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, କଣ୍ଠଶିଳ୍ପୀମାନେ ଥିଲେ କେଶବ ଚନ୍ଦ୍ର ରାଉତ, ସୁକାନ୍ତ କୁମାର କୁଣ୍ଡୁ, ସ୍ନିଗ୍ଧାରାଣୀ କର ଏବଂ ଶ୍ୟାମାମଣି ଦେବୀ।

0: この一人チャリ。
1: सुन सुन सुन गाँ हेउवा बा सहर ओडिसा वासिंक पाई खुशी रा खबर
2: कौन कहुनु
1: छातरे सोलार पैनल लागिबो 1,38,000 पर्यंत सबसिडी भी मिलिबो
2: आउ इलेक्ट्रिक बिल
1: विद्युत बिल संचयर नुआ संभावना आनिछि पीएम सूर्य घर मागणा बिजुली योजना
3: ସଦାବେଳେ କେଡ଼େ ସୁନ୍ଦର ପୃଥିବୀ ଭିତରେ ଆମ ହିଁ ଜୀବନ ଈଶ୍ୱର ଆମକୁ ଏତେ ଏମିତି ଏକ ପ୍ରକୃତି ଦେଇଛନ୍ତି ଯେଉଁଠି ଖରା ଅଛି ସେଇଠି ଛାଇ ଭିନ୍ନ ଭିନ୍ନ ଋତୁ କେବେ ଶୀତ କେବେ ବସନ୍ତରେ ଅବା ଫଗୁଣରେ ଆମ୍ବ ବଉଳର ମିଠା ମିଠା ବାସ୍ନା ଭିତରେ କୋଇଲିର କୁହୁ କୁହୁ ତାନ ଆମ ସଂସ୍କୃତି ଆମ ପରମ୍ପରାର ରୂପରେଖ ଏଠି ରାତି ପାହିଲେ ଶ୍ରୋତାବନ୍ଧୁ ସକାଳ ଆସେ ଫୁଲ ଫୁଟି ଫୁଲ ଝରି ପଡ଼ିବା ପରେ ଅପରାହ୍ନର ଛାଇ ଲେଉଟା ଖରା ପରେ ସଞ୍ଜଗଡ଼ି ରାତି ଆସିଲେ ଆକାଶରେ ଜହ୍ନ କେବେ ମେଘ ଆଉ ମାଟିର ମିଳନ ଭିତରେ ସେହି ଶ୍ରାବଣର ବର୍ଷା ସତରେ କେଡ଼େ ସୁନ୍ଦର ପ୍ରକୃତି ଭିତରେ ଆମ ଏ ଜୀବନ ଯେଉଁ ପ୍ରକୃତିକୁ ସୁରକ୍ଷା ଦେବା କ'ଣ ଆମର କର୍ତ୍ତବ୍ୟ ନୁହେଁ।

ଶ୍ରୋତାବନ୍ଧ କହୁଥିଲେ ଆପଣଙ୍କୁ ଆମ ପ୍ରକୃତି କେଡ଼େ ସୁନ୍ଦର, ତେଣୁ ପରିବେଶ ଭିତରେ ଆମ ଜୀବନ ବଞ୍ଚିଛି ଜଳ ମାଟି ପୁଣି ପବନକୁ ନେଇ। କିନ୍ତୁ ଜଳ ଆଜି ପ୍ରଦୂଷଣ, ମାଟି ବିଷାକ୍ତ, କିନ୍ତୁ କାହିଁକି? ଯାହାର କାରଣ ଆମେ କହିପାରିବା, ଜନସଂଖ୍ୟା ବୃଦ୍ଧି, ନିଜର ବାସସ୍ଥାନ, ଶିଳ୍ପ ପ୍ରତିଷ୍ଠା, ସହରୀ ସହର ନବୀକରଣ ପାଇଁ ଆମେ ଜଙ୍ଗଲକୁ କାଟି ସଫା କରିଦେବା ଦ୍ୱାରା ଋତୁଚକ୍ରରେ ଆଜି ବିରାଟ ପରିବର୍ତ୍ତନ। ଫ୍ୟାକ୍ଟ୍ରିରୁ ବାହାରୁଥିବା ବିଷାକ୍ତ ଧୂଆଁ ପବନରେ ମିଶି ବାୟୁ ପ୍ରଦୂଷଣ, ଶିଳ୍ପ କାରଖାନାରୁ ନିର୍ଗତ ଅପରିଷ୍କାର ଜଳ ମାଟି ନଦୀରେ ମିଶିବା ଦ୍ୱାରା ଜଳ ଆଜି ସେତିକି ପ୍ରଦୂଷଣ। ତାହେଲେ କୁହନ୍ତୁ ତ, ଏସବୁର କାରଣ ଆମେ କ'ଣ ନୁହନ୍ତି?

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: କିନ୍ତୁ ସବୁପରେ ଶ୍ରୋତାବନ୍ଧୁ କଥାରେ ଅଛି, କହିଦେଉଥାଏ ପରକୁ ବୁଦ୍ଧି ନଦୀ ସେ ଘରକୁ। ଏଠି ସବୁ କଥା ଅତି ସହଜରେ କହିବେ ଶ୍ରୋତାବନ୍ଧୁ, କିନ୍ତୁ ସବୁ କଥାକୁ କାର୍ଯ୍ୟରେ ପରିଣତ କରି ଦେଖାଇବା ଆଜିର ସମୟରେ ଏତେଟା ସହଜ ମନେ ହୁଏ ନା। ସେଥିପାଇଁ ଆବଶ୍ୟକତା ରହିଛି ଆମର ଦୂରଦୃଷ୍ଟି, ଆମ ଚିନ୍ତାଧାରା ଭିତରେ ସେହି ସୁସ୍ଥ ମାନସିକତା। ଆମେ ଆଜି ସବୁର କାରଣ ଜାଣି ମଧ୍ୟ ବେଳେବେଳେ ଅଜଣା ଭଳି ଅଭିନୟ କରୁଛେ, ବେଖାତିର ମନୋଭାବ ନେଇ ଅଣଦେଖା କରୁଛେ, ଯାହା ପରବର୍ତ୍ତୀ ସମୟରେ ପ୍ରକୃତି ଆମ ଉପରେ ଭୟଙ୍କର ପ୍ରତିଶୋଧ ନେବାକୁ ପଛାଇବ ନାହିଁ। ତେଣୁ ଆସନ୍ତୁ ଆମେ ଭଲ ପାଇବା ପ୍ରକୃତିକୁ, ଆମ ମାଟିକୁ।

ସଦମନ୍ତ ଖାଲି ଭାବିଲେ କି ହେବ, ବରଂ ବେଳ ଥାଉ ଥାଉ ଆମକୁ ସାବଧାନ ହେବାର ସମୟ ଆସିଛି। ଆମ ବିଜ୍ଞାନ ତଥା ପ୍ରଯୁକ୍ତି ବିଦ୍ୟାକୁ ସାଥି କରି ଆଜିର ସମୟରେ ଆମେ ଯେତିକି ସହଜ ଏବଂ ସରଳ ହୋଇପାରିଛେ ଏବଂ ଆଙ୍ଗୁଠି ଟିପରେ ଆଜି ଆମେ ବିଶ୍ୱର ପ୍ରକୃତ ରୂପକୁ ବୁଝିପାରିଛେ ସତ, କିନ୍ତୁ କହିପାରିବେ ଆଜି ପୃଥିବୀ ପୃଷ୍ଠରେ ଏତେ ତାତି କାହିଁକି? ଆବଶ୍ୟକତାଠୁ ଅଧିକ ଆଶା ରାଧାରାତି ବଡ଼ଲୋକ ହେବାର ନିଶା। ନିଜର ମାନବିକତାକୁ ଭୁଲି ପରବର୍ତ୍ତୀ ପିଢ଼ି ପାଇଁ ଆମେ ସୁସ୍ଥ ପରିବେଶଟିଏ କେବେ ବି ଦେବାରେ ସକ୍ଷମ ହୋଇପାରୁନେ। ଗୋଟିଏ ହାତରେ ଗୋଟିଏ ଗଛର ସଂକଳ୍ପ, ସେମା ଭିତରେ ଥାଇ ଆବଶ୍ୟକ ଅନୁଯାୟୀ ଯାନବାହନର ବ୍ୟବହାର ଏବଂ ପ୍ଲାଷ୍ଟିକ୍ ପଲିଥିନ୍ ବର୍ଜନ, ଯାହା ପ୍ରକୃତିକୁ ଦେଇପାରିବ ସେତିକି ସୁରକ୍ଷା। ଆମ ମାଟିପାଣି ପବନ ସୁରକ୍ଷିତ ରହିଲେ ଆମ ପରିବେଶ ରହିବ ସୁରକ୍ଷିତ, ପରିବେଶ ସୁରକ୍ଷିତ ରହିଲେ ସୁରକ୍ଷିତ ରହିବ ଆମ ଜୀବନ।

ତେବେ ଶ୍ରୋତାବନ୍ଧୁ ଆଜି କଥାରେ କଥାରେ ଗୀତରେ ଗୀତରେ ଆଜିର ଗୀତ ଗୀତିକାରେ ଏକ ସୁସ୍ଥ ପରିବେଶର ଭାବନାକୁ ସାଥି କରି କିଛି ବାଟ ଆସିବା ପରେ ଆଜିର ଦିନରେ ଏ ମନ ନିଶ୍ଚିତ ଭାବରେ ମନେ ମନେ କିଛି ଭାବୁଥାଇପାରେ। ଭାବି ଭାବି କଲମରେ ଦୁଇଧାଡ଼ି ଗପ କବିତା ଅବା ଗୀତ ଆପେ ଆପେ ହାତ ଲେଖିଦେଇପାରେ, କିନ୍ତୁ ଏଠି ଖାଲି ଲେଖିଲେ କହିଲେ କିମ୍ବା ପଢ଼ିଲେ କଥା ସରିଯାଏ ନା ଶ୍ରୋତାବନ୍ଧୁ। ଏଠି କହୁଥିବା କଥାକୁ କାର୍ଯ୍ୟରେ ପରିଣତ କରିବା ଦରକାର। ମୁଁ ଯେଉଁ କଥା ଅନ୍ୟକୁ ପରାମର୍ଶ ଦେଉଛି ମୁଁ ନିଜେ ତାହା କରୁଛି ତ, ତେଣୁ ଏ ଦିଗରେ ନିଜେ ସଚେତନ ହେଲେ ଏ ଦୁନିଆ ସଚେତନ ହେବାକୁ କେତେ ସମୟ।

ସଦାବନ୍ଧ ବେଳେବେଳେ ଭିଡ଼ ଭିତରେ ଜୀବନ କେବେ ଚୁପଚାପ କେବେ ମନ ଖୋଲା କେବେ ପ୍ରତିଶୋଧ ପରାୟଣ କେବେ କାହା ମନରେ ଟିକେ ଖୁସି ଦେବାର ଇଚ୍ଛାରେ ସମାଜ ସେବା କିନ୍ତୁ ପ୍ରକୃତି ସହିତ ଜୀବନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ସେହି ମାଟିପାଣି ପବନ ଆକାଶ ସୂର୍ଯ୍ୟଙ୍କର କିରଣ ଖରା ଛାଇ ପାହାଡ଼ ପର୍ବତ ନଦ ନଦୀ ଝରଣା ପଶୁପକ୍ଷୀ କୀଟପତଙ୍ଗ ଭିତରେ ଆମ ଏ ମଣିଷ ଜୀବନ ପ୍ରକୃତି ବିଗିଡ଼ିଗଲେ ଖାଲି ଆମେ ମଣିଷ କାହିଁକି ଜୀବଜଗତ ମଧ୍ୟ ବିପଦକୁ ସାମ୍ନା କରିଥାନ୍ତେ ତେଣୁ ଆଜି ସରକାରୀ ସ୍ତରରେ ପରିବେଶକୁ ସୁରକ୍ଷା ଦେବା ପାଇଁ ଯେତେ ଯେତେ ସଚେତନ କାର୍ଯ୍ୟକ୍ରମ କରାଗଲେ ମଧ୍ୟ ଆମେ ନିଜେ ସଚେତନ ହେବା ପାଖ ମଣିଷକୁ ସଚେତନ ହେବାକୁ କହିବା ଭିତରେ ଆସନ୍ତୁ ସୁସ୍ଥ ପରିବେଶ ଲାଗି ନୂଆ ବାଟଟିଏ ତିଆରି କରିବା ଏବଂ ଖୋଜିବା ନୂଆ ରାସ୍ତାଟିଏ ଦେଖିବା ସ୍ୱପ୍ନ ଏହି କଥା ସହ ଗୀତ ଗୀତିକା ଆଜି ପାଇଁ ଏତିକି ଉପସ୍ଥାପନରେ ମୁଁ ଥିଲି ନଳିନୀକାନ୍ତ ବିଶ୍ୱାଳ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ହେ ଅରଣ୍ୟ ତୁମକୁ ନମସ୍କାର, ରଚନା ସୂର୍ଯ୍ୟମଣି ଖୁଣ୍ଟିଆ, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ। ନାଟକ ହେ ଅରଣ୍ୟ ତୁମକୁ ନମସ୍କାର।

0: ଚା ରହିଲା ବାବୁ।
1: କଣ ଚା ଖିଆ ବେଳ ହେଇଗଲାଣି?
0: ସଞ୍ଜ ହେଲାଣି ପରା।
1: ସତେ
0: ତମର ଆଜିକାଲି କୋଉ କଥାକୁ ଖିଆଲ ରହୁଛି ଯେ?
1: ଠିକ କହିଛୁ ମାଧବ,
0: ଚା ପିଇଲ ଥଣ୍ଡା ହେଇଯିବ।
1: ସତେ
0: ସେ କଥା ବି ଭୁଲି ଯାଇଥିଲ କି?
1: ବୁଢା ବେଳେ ଅନେକ କଥା ଭୁଲି ହେଇଯାଏ ରେ ମାଧବ।
0: ମୁଁ କଣ ଟୋକା ହେଇଛି କି?
1: ମୁଁ ବି ବୁଢାକୁ, ତୁ ବି ବୁଢା ହେଲୁଣି। ଆଉ
0: ବୁଢା ହେଲିଣି ମାନେ ତମକୁ ତ ଯେତିକି ବୟସ ମୋତେ ବି ସେତିକି।
1: ହଁ,
0: ତମକୁ ଯେତେବେଳେ ବାର ବର୍ଷ ହେଇଥିଲା ମୁଁ ବି ସେତେବେଳେ ବାର ବର୍ଷରେ ହେଇ ଏ ଘରକୁ ଆସିଥିଲି।
1: ହଁ,
0: ପୁଣି ଚା ପିଇବାକୁ ଭୁଲିଗଲ?
1: ଆରେ ନା ନା ନା, ଭୁଲିଗଲେ ବି ତ ତୁ ପାଖରେ ଅଛୁ ମନେ ପକେଇ ଦେବା ପାଇଁ। ମାଧବ
0: ବାବୁ,
1: ଟିକେ ମୋ ପାଖରେ ବସ।
0: ତୁ ମୋ ପାଖରେ ବସିବି ତେଣେ ମୋ କାମ?
1: ଆରେ କାମ ତ ସବୁଦିନ ଚାଲିଛି, ଆଜି କାମ ଟିକେ ଡେରି ହେଇଯାଉ।
0: ହଉ
1: ମାଧବ
0: ବାବୁ,
1: ସତକୁ ସତ ଆମେ ଦିନ ବୁଢା ହେଇଗଲେ ରେ।
0: କଣ ଯେ ତୁମେ କୁହ,
1: ଏ ଭିତରେ ଷାଠିଏଟା ବସନ୍ତକୁ ଆମେ ପାର ହେଇ ଆସିଲେଣି।
0: ହଁ,
1: ମୁଣ୍ଡ ବାଳ ଗୁଡାକ ସବୁ ଧଳା ହେଇଗଲାଣି।
0: ଆଖିକି ଆଉ କଣ ଦିଶୁଛି ବାବୁ?
1: ନା,
0: ଚମ ବି ଲୋଚାକୋଚା ହେଇଗଲାଣି।
1: ଆରେ ବେଳେ ବେଳେ କାନକୁ ବି ଭଲ ଶୁଭୁ ନାହିଁ, କୁଆଡେ ଗଲା ସେ ଯୌବନର ଦିନ ଗୁଡାକ?
0: ସେତେବେଳେ ପାହାଡ଼ ପର୍ବତ ଚଢ଼ିବାକୁ ପଛଉ ନଥିଲେ।
1: ହଁ,
0: ଆଉ ମୁଁ?
1: ହଁ, ତୁ ବି ମୋ ପଛେ ପଛେ ଖୁବ୍ ଧାଇଁଛୁ, କୋଉଠି ପଛେଇ ଯାଇନୁ। ତୋର ସେସବୁ କଥା ମନେ ଅଛି?
0: ମନେ ଅଛି ବାବୁ, ସବୁ ମନେ ଅଛି।
1: ରିଟାୟାର କଲା ପରେ ଗାଁରେ କେତେ ବର୍ଷ କଟିଗଲା?
0: ହଁ, 10 ବର୍ଷ ହେଇଯିବ।

0: ସତରେ ଏ ଦଶ ବର୍ଷ ଏ ଗାଁରେ କେମିତି ଖଟିଗଲାରେ ମାଧବ?
1: ସେତେବେଳେ ମନା କରୁଥିଲି ଆଉ ସେ ମନ ଗାଁକୁ ଯିବାନି।
0: ହଁ ମନା କରିଥିଲୁ ହେଲେ
1: ଏଠି କଣ ମଣିଷ ରହନ୍ତି?
0: ହେଲେ ମୋ ବାପ ବଜାଙ୍କର ଭିତା ମାଟି ଏଇ ଗାଁରେ ମାଧବ।
1: ମାନୁଛି ବାବୁ, ସେତେବେଳେ କଥା ଥିଲା ନିଆରା ଏଇନେ
0: ସେଇନେ ଏଇନେ ଭିତରେ କିଛି ତଫାତ ନାହିଁ। ଜନ୍ମ ମାଟି ମା ମୋର ସବୁଦିନେ ମା। ହଁ

0: ଓ ଡାଡି, ତମେ
1: ସଞ୍ଜ ହେଲାଣି ମା, ଏତେବେଳେ
0: ଦେଖୁଛ ଡାଡି କୁଞ୍ଜ ଲତାରେ କେମିତି ଫୁଲ ଫୁଟିଲାଣି।
1: ଲତାରେ ତ ଫୁଲ ଫୁଟେ ମା, ଏଥିରେ ନୂଆ କଥା।

0: ମୋ ହରିଣ ଛୁଆ ଶୁଆ ସାରି ଛୋଟ ପାତି ମାଙ୍କଡ଼ କେମିତି ସବୁ ଖୁସିରେ ଅଛନ୍ତି?
1: ହଁ ମା, ତୁ ତୋ ହରିଣ ଛୁଆ ଶୁଆ ସାରି ପାତି ମାଙ୍କଡ଼ ସମସ୍ତେ ଅରଣ୍ୟର ପୁଅ ଝିଅ ମା, ତମେ ସମସ୍ତ ଭାଇ ଭଉଣୀ,
0: ସେମାନେ ତୁମର
1: ପୁଅ ଝିଅ ହେଇଗଲା ନା?
0: ଡାଡି
1: ସଞ୍ଜ ହେଇଗଲାଣି ମା, ଘରକୁ ଚାଲ।
0: ତମେ ଜାଣ ଡାଡି
1: କୋଉ କଥା ମା?
0: ମୁଁ ଯେତେବେଳେ ବଣ ରାସ୍ତା ପାର ହେଇ ମେନ୍ ରୋଡ ଉପରେ ବସ୍ ଧରି ୟୁନିଭର୍ସିଟି ପର୍ଯ୍ୟନ୍ତ ଯାଏ, ସେତେବେଳେ ଅଣନିଶ୍ୱାସ ହେଇପଡେ।
1: କାହିଁକି ମା?
0: ମଣିଷ ମାନଙ୍କ ଭିଡରେ
1: ଟିକେ ଫାଙ୍କା ଥିବା ବସ୍ରେ ତୁ ତ ଯାଇପାରନ୍ତୁ।
0: ସବୁଥିରେ ତ ମଣିଷ ଥାନ୍ତି ଡାଡି।
1: ମୁଁ ତୁ କଥା ବୁଝିପାରିଲିନି ମା।
0: ମୁଁ ଆଶ୍ଚର୍ଯ୍ୟ ହେଇଯାଏ ଡାଡି, ଏ ମଣିଷର କେତେ ରୂପ, ତା ଭିତରେ କେତେ ହିଂସା ପ୍ରତିହିଂସା ପ୍ରବଞ୍ଚନା ପ୍ରତାରଣା। ସତରେ ଡାଡି, ଏ ସଭ୍ୟ ମଣିଷ ପାଖରେ ବିନ୍ଦୁ ବି ମମତା ନାହିଁ, ସ୍ନେହ ନାହିଁ, ବିଶ୍ୱାସ ନାହିଁ, କେମିତି ଗୋଟେ ଅସମ୍ଭବ ଅବିଶ୍ୱାସରେ ଭରି ରହିଛି ଏ ପୃଥିବୀ।
1: ତୋ ପିଲା ଲୋକ ମା, ଏତେ କଥାରେ
0: ତମେ ଯାହା କୁହ ଡାଡି, କ୍ଲାସ ସରିବା ପରେ ମୋ ମୁହୂର୍ତ୍ତଟା ଏବେ ୟୁନିଭର୍ସିଟି କ୍ୟାମ୍ପସ ଭିତରେ ନ ରହି ଆଖି ବୁଝି ଛୁଟି ଆସେ ଆମର ଏଇ ଶାନ୍ତିର ସାମ୍ରାଜ୍ୟ ଭିତରକୁ।
1: ସାବାସ ମା, ସାବାସ। ପ୍ରକୃତି କୋଳରେ ତୁ ବଢ଼ିଛୁ, ପ୍ରକୃତିକୁ ଭଲ ପାଇଛୁ, ସେ ମୋ ପାଇଁ ବଡ଼ ଗୌରବ
0: ଡାଡି।
1: ହଁ ମା, ମୋର ଭୟ ଥିଲା ଏ ନିବିଡ଼ ଅରଣ୍ୟ ଭିତରେ ତୋତେ ରଖିଛି ବୋଲି ତୁ ମୋ ଉପରେ ରାଗିଥିବୁ ବୋଲି, ଅଭିମାନ କରିଥିବୁ ବୋଲି। ଏଠି ତୋ ପାଇଁ କଣ ଅଛି ରେ ମା? ଗାଡି, ଘୋଡ଼ା, ସିନେମା, ରେସ୍ତୋରାଁ, କ୍ଲବ, ଯାହାକୁ ନେଇ ଆଜିର ସଭ୍ୟ ମଣିଷ ପାଗଳ ହୁଏ, ସେସବୁ ତ ଏଠି
0: ନାହିଁ। ଏଇଆ ନା ଡାଡି, ତାହା ହିଁ ତ ମୋ ପାଇଁ ଆଶୀର୍ବାଦ ହେଇଛି। ସଭ୍ୟତା ନାଁରେ ପାଗଳ ହେଇ ନୃତ୍ୟ କରୁଥିବା ଜଣେ ମାନବ ରୂପୀ ଦାନବଙ୍କ ଅପେକ୍ଷା ବଣର ପଶୁପକ୍ଷୀ ବେଶ ଭଲ ଡାଡି, ସେମାନେ ବେଶ ଭଲ।
1: ତଥାପି ତ ତତେ ସେଇ ମାନବ ଗହଣକୁ ଫେରିଯିବାକୁ ପଡିବ ମା, ମୋ ପାଖରେ ତ ସବୁଦିନ ରହିବୁନି
0: ଡାଡି। ଆରେ ତମେ ଦେହରେ ସାଲ ଘୋଡ଼ି ହେଇନ, ଥଣ୍ଡା ଲାଗିବନି?
1: ଆରେ ମୋ ପାଇଁ ବ୍ୟସ୍ତ ହଉ ନା, ମୋ ମା ପରି ଏମିତି ମତେ ଗୁଡେ ଗୁଡେ ଜଗିଲେ ମୁଁ ପୁଣି ପାଞ୍ଚ ବର୍ଷର ପିଲାଟା ହେଇଯିବି ଯେ
0: ଡାଡି।
1: ହଁ ବନି, ତୁ ତମର ମା ରେ ପାଗଳି
0: ଡାଡି।
1: କଣ ମା?
0: ଶୁଣୁଛ ଡାଡି, ଗୀତ ଶୁଭିଲାଣି।
1: ହଁ ତ,
0: ସେମାନେ ନାଚିବା ଆରମ୍ଭ କରିବେଣି।
1: ହଁ ହଁ,
0: ମୁଁ କଣ ଆଜି ନାଚିବାକୁ ଯିବିନି କି ଡାଡି?
1: ଆରେ ଯିବୁନି ବୋଲି କିଏ କହିଲା?
0: ତାହେଲେ ଚାଲ ନା, ଡେରି ହେଇଯାଉଛି।
1: ଆରେ ମା, ଆଜି ମତେ କେମିତି ଟିକେ କ୍ଲାନ୍ତ ଲାଗୁଛି।
0: ତାହେଲେ ଆଜି ଥାଉ, ଯିବିନି।
1: ଆରେ ନାଇଁ ନାଇଁ ନାଇଁ, ତୁ ନଗଲେ ତୋର ସାଙ୍ଗସାଥି ଝିଅମାନେ ମନ ଦୁଃଖ କରିବେନି। ହେ ମାଧବ, ମାଧବ
2: ଯାଉଛି ବାବୁ। ପୁଣି କଣ ହେଲା?
1: ତୁ ଆଜି ମୋ ମା ସାଙ୍ଗରେ ଯା, ନାଚ ସରିଲେ ତାକୁ ସାଙ୍ଗରେ ନେଇ ଆସିବୁ।
2: କାହିଁକି ଆଜି କଣ ନାଚିବାକୁ ନଗଲେ ଚଳିବନି?
0: ବାରେ, ମୁଁ ନଗଲେ ମୋ ସାଙ୍ଗ ଝିଅମାନେ ରାଗ କରିବେନି?
2: କି ସାଙ୍ଗ? ଆଦିବାସୀ ଝିଅମାନେ କୋଉଠି, ତମେ କୋଉଠି?
0: ତମେ ସେମିତି କୁହନି ମାଧବ ଦାଦା, ଯାହା ହେଲେ ବି ସେମାନେ ମୋର ସାଙ୍ଗ, ପିଲାବେଳୁ ମୁଁ ସେଇମାନଙ୍କ ସହିତ ଖେଳି ବୁଲି ନାଚି ଆସିଛି।
1: ବନି ଠିକ କହିଛି ମାଧବ, ସେଇମାନେ ତ ତାର ପିଲାବେଳର ଖେଳ ସାଥି।
2: କି ଯେ ଅଜବ କଥା ତମ ବାପ ଝିଅଙ୍କର, ମୁଁ ବୁଝିପାରୁନି। କଲେଜ ପଢୁଆ ଝିଅ ଦେଇ
1: ଥାଉ ମାଧବ ଥାଉ, ସେମିତି କହିଲେ ମୋ ମାର ମନ ଭାଙ୍ଗିଯିବ। ତୁ ଯା ମା, ପୋଷାକ ବଦଳିଆ।
0: ତମେ ପ୍ରସ୍ତୁତ ହେଇପଡ଼ ଦାଦା, ମୁଁ ସାଙ୍ଗେ ସାଙ୍ଗେ ଆସୁଛି।
2: ହଉ
1: ମାଧବ
2: ବାବୁ,
1: ମୁଁ ତ ମନ କଥା ବୁଝିଛି ରେ, ହେଲେ ସଭ୍ୟ ଜଗତର ହିଂସ୍ର ମଣିଷମାନଙ୍କ ଠାରୁ ଅରଣ୍ୟ ରାଜ୍ୟର ନିରୀହ ବଣୁଆ ମଣିଷମାନେ କଣ ଶତଗୁଣେ ଭଲ ନୁହନ୍ତି?
2: ସେ କଥା ଠିକ ଯେ, ହେଲେ
1: ତୋର ତ ଏଇ ଅଭିଯୋଗ ଏମ୍ଏ ପଢୁଥିବା ଝିଅଟା ସେମାନଙ୍କ ସାଙ୍ଗେ ନାଚିବ କାହିଁକି? କଲେଜକୁ ଗଲାବେଳେ ସେ ଗୋଟେ କଲେଜ ପଢୁଆ ଝିଅରେ ମାଧବ, ଏଠିକି ଫେରି ଆସିଲେ ସେ ଅରଣ୍ୟବାସିନୀ ଶକୁନ୍ତଳାଟିଏ, ଉଡନ୍ତା ପ୍ରଜାପତିଟିଏ, ଏ ବଣର ଅନ୍ୟ ପ୍ରଜାପତିମାନଙ୍କ ସହିତ ଉଡି ବୁଲିବାରେ ଆମର ଆପତ୍ତି କରିବା ଉଚିତ ନୁହେଁ।
0: ଦାଦା କଣ ନୂଆ ଦେଖୁଛ କି ମତେ? ଏମିତି କଣ ଚାହୁଁଛ ଯେ
2: ଏ ବେଶରେ ମାଆକୁ ମୋର କିଏ କହିବ ଯେ ସେ ମିନିଟା ବି ଫେରନ୍ତା ଡାକ୍ତର ସାଇମନ୍ ର ଝିଅ? କିଏ କହିବ ଝିଅ କି ଏମ୍ଏ ପଢୁଛି?
0: ଦାଦା।

0: ଆଉ ଶ୍ରୀମା,
1: ହଁ ବାବୁ, ତମେ ଭଲ ଦେଇ ମୁହଁ ହାତ ଧୋଇ ଲୁଗା ବଦଳେଇଲ, ତମେ ଆଜି ଯେତେ ନାଚିଛ ନା!
2: ସତରେ ଡାଲି, ମୁଁ ଆଜି ଖୁବ ନାଚିଛି, ମନ ଭରି ନାଚିଛି।
0: ସେଥିପାଇଁ ମା ମୋର ଭାରି କ୍ଲାନ୍ତ ଦିଶୁଛି।
2: ହେଲେ ଡାଡି,
0: କଣ ହେଲା ମା?
2: ମୋ ସାଙ୍ଗ ଝିଅମାନେ ଆଜି ଏତେ ନିଶା ଖାଇଥିଲେ ଯେ ତାଙ୍କ ସାଙ୍ଗରେ ନାଚିବାକୁ।
0: ସେଇ ଗୋଟିଏ ରାକ୍ଷସ ତ ସେମାନଙ୍କୁ ତିଳ ତିଳ କରି ନିଶ୍ଚାସ କରିଦେଉଛି, ସେମାନଙ୍କୁ ସେ ରାକ୍ଷସ କବଳରୁ ମୁକୁଳିବାକୁ ହବ ମା।
1: ହଁ, ତମେ ବାପ ଝିଅ ଦୁହେଁ ସେମାନଙ୍କର ନିଶା କ୍ୟା ଛଡେଇ ଦେବ।
0: ମଣିଷର ଚେଷ୍ଟା ନିକଟରେ କିଛି ଅସାଧ୍ୟ ନୁହେଁ ମାଧବ, ଚେଷ୍ଟା କଲେ ସବୁ କିଛି ସମ୍ଭବ ହେଇପାରେ।
1: କର, କର, ଚେଷ୍ଟା କର।
0: ଯା,
1: ତମର ତ ବଳ ବୟସ ମାରି ଆସିଛି, ତା ସାଙ୍ଗକୁ ଝିଅଟାକୁ ଥେଇ ଥେଇ କରି ନଚେଇବାକୁ ଭଲ ଲାଗୁଛି, ତମ ଇଚ୍ଛା ଯାହା କରୁଛ କର। ତମେ ଗଲ ଦେଇ, ମୁଁ ହାତ ଧୋଇ ମୁଁ ବଢାବଢି କରେ।
0: ତୁ ଯା, ଯା ମା, ଶୀଘ୍ର ଧୁଆ ଧୋଇ ହେଇଯା, ମୁଁ ତ ଅପେକ୍ଷା କରିଛି। କିଏ ଆପଣ? କଣ ହେଇଛି ଆପଣଙ୍କର? ବୋଧ ସେନ୍ସଲେସ୍ ହେଇଗଲା। ହଁ, ବିଛିରା। ଆରେ ମାଧବ, ବିନି, ଲୋକଟି ବିହସ ହେଇଯାଇଛି, ସମସ୍ତେ ଧର ଘର ଭିତରକୁ ନେଇଯିବା।
1: ଆଜିକାଲି ଲୋକଙ୍କୁ ବିଶ୍ୱାସ ନାହିଁ, କିଏ କେତେ ରକମର ସ୍ୱାଗତ କରୁଛନ୍ତି।
0: ଆରେ ଯାହା ହେଲେ ବି ପାଗଳାଟା କେତେ, ସେଗୁଡା ମଣିଷଟା, ମଣିଷର ଦୁର୍ଦ୍ଦିନରେ ମଣିଷକୁ ସାହାଯ୍ୟ ନ କଲେ କିଏ ଆଉ କରିବ? ଧର, ଧର, ସମସ୍ତେ ଧର, ଧର, ଉଠ, ଉଠ, ଉଠ, ଉଠ। ଆରେ ମୁଣ୍ଡଟା ଫାଟି ଯାଇଛି, ଏଠି ଗୋଡ଼ରେ ତ ଗୁଳି ବାଜିଛି। ମା ବନି, ଔଷଧ ବ୍ୟାଗ୍ଟା ଆଣ। ମାଧବ, ତୁ ଟିକେ ପାଣି ଗରମ କରିଆ। ସମ୍ଭବତଃ କୌଣସି ଦୁର୍ବୃତ୍ତ ହାବୁଡ଼ରେ ପଡ଼ିଯାଇଥିଲା ବିଚାରା। ଦେଖୁଛୁ ମାଧବ, ବିଚାରା ଆଣ୍ଠୁ ତଳୁ ଫୁଟି କେମିତି ଗୁଳିଟା ବାହାରି ଯାଇଛି। ତୁ ମୁଣ୍ଡଟାକୁ ଡ୍ରେସିଂ କର ମା, ମୁଁ ଗୋଡ଼ଟାକୁ ଦେଖୁଛି। କଣ ମା?
2: ଏ କ୍ଷତ କିଛି କମ ନାହିଁ ଡାଡି, ଷ୍ଟିଚ୍ କରିବାକୁ ହବ। ଆପଣ ପ୍ରଥମେ ଟିଟାନସ୍ ଦିଅନ୍ତୁ।
0: ଠିକ୍ ମନେ କରୁଛି ମା।

0: ଏବେ ଆଉ ଚିନ୍ତା କରିବାର କିଛି ନାହିଁ। କେବଳ ରାତିରେ ଜଗି ରହିବାକୁ ହବ।
1: ଜଗି ରହିବାକୁ ହବ ମାନେ ଅନିଦ୍ରା ହେଇ?
0: ଆରେ ହଁ, କେତେବେଳେ ଚେତା ଫେରିବ ତାର କଣ ଠିକଣା ଅଛି? ତୁ ଗୋଟାଏ କ୍ଷୀର ଗ୍ଲାସ ଆଣି ଗରମ କ୍ଷୀର ଫ୍ଲାସ୍କରେ ରଖିଥା, ଚେତା ଫେରିବା କ୍ଷଣି କ୍ଷୀର ପିଇବାକୁ ଦେବାକୁ ହବ।
1: ହଉ, ତମ ଇଚ୍ଛା, ତମେ କଣ କରୁଛ କର।
0: ମୋ ଇଚ୍ଛା ନୁହେଁ ରେ ମାଧବ, ଇଏ କେବଳ ଈଶ୍ୱରଙ୍କର ଇଚ୍ଛା। ତା ନହେଲେ ମଣିଷର ସେବା କରିବାର ସୁଯୋଗ ମିଳନ୍ତା କୋଉଠି? ସେ ଈଶ୍ୱରଙ୍କୁ ମୋର କୋଟି କୋଟି ନମସ୍କାର, ଯିଏ କହିଛନ୍ତି ସର୍ଭିସ ଟୁ ମ୍ୟାନକାଇଣ୍ଡ ସର୍ଭିସ ଟୁ ଗଡ୍, ମଣିଷର ସେବା ହିଁ ଈଶ୍ୱରଙ୍କର ସେବା। ମାଧବ ଦେହରେ ଏସବୁ ଯାଉନି ମା, ତାର ସବୁବେଳେ ଚିନ୍ତା ତାର ବାବୁ ଆଉ ଦେଇ ଯେମିତି ଭଲରେ ରୁହନ୍ତୁ, ଆରାମରେ ରୁହନ୍ତୁ।
2: ଗୋଟେ ରାତିର କଥା ତ।
0: ଆରେ ସିଏ କଣ ଜାଣିଛି ନେପାଳ?

0: ଲଦାଖ ସୀମାନ୍ତରେ ମିଲିଟାରୀ କ୍ୟାମ୍ପରେ ଥିଲାବେଳେ ମୁଁ ଯେମିତି ରାତି ରାତି ଅନିଦ୍ରା ହୋଇ ଆହତ ନିମୃଷମାନଙ୍କ ସେବା କରୁଥିଲି।
1: ପ୍ରକୃତରେ ଡାଡି ବହୁତ କଷ୍ଟକର କାମ।
0: ନେଫା କିମ୍ବା ଲଦାଖର ବରଫ ଗଦା ଭିତରେ ଜାନୁଆରୀ ମାସର ଶୀତୁଆ ରାତିରେ ମାଇଲ ମାଇଲ ଚାଲି ଆହତ ଯବାନମାନଙ୍କର ସେବା କରିବାରେ ଯେଉଁ ଆନନ୍ଦ, ସେ କଥା ତୁ କିମ୍ବା ଏ ମାଧବ କେହି ବୁଝିପାରିବେ ନାହିଁ। ମା, ମରିବାକୁ ଯାଉଥିବା ମଣିଷଟିଏ ତାକୁ ବଞ୍ଚେଇ ଦେବାରେ ଜଣେ ଡାକ୍ତର ଯେ କେତେ ଆନନ୍ଦ, ସେ କଥା ସେଇ ଡାକ୍ତର ଏକା ଜାଣେ। ମା, ସେ କଥା କେହି ଅନୁଭବ କରିପାରିବେନି।
1: ସତରେ ଡାଡି, ଶୋଷିଲା ମୁହଁରେ ପିନ୍ଧି ଚଳ ଦେବା, ଭୋକିଲା ମୁହଁରେ କିଛିଟା ଅନ୍ନ ଦେବା, ଆର୍ଦ୍ଦର ଆଖିରୁ ଲୁହ ପୋଛିଦେବା ଭଳି ଆନନ୍ଦଦାୟକ କାମ ଆଉ କଣ ହେଇପାରେ?
0: ସେ କଥା ମାଧବ ତ ବୁଝୁନି ରେ।
1: ସିଏ ସ୍ନେହ ପାଗଳ ଗୋଟିଏ ମଣିଷଟିଏ ଡାଡି।
2: ବାବୁ କ୍ଷୀର
0: ରଖ,
2: କାମ ତ ସରିଗଲାଣି, ତମେ ଯାଉନ ଶୋଇବ।
0: ନା, ଶୋଇପଡ଼ିଲେ ରୋଗୀକୁ ଦେଖିବ କିଏ? ମାଧବ ତୁ ଆଉ ବନିଯାଇ ଶୋଇପଡ଼।
2: ଆଉ ତମେ ରାତି ଯାକ ଅନିଦ୍ରା ହେଇ ଜଗି ବସିବ, ଏଇଆ ନା?
0: ସେଟା ତ ଡାକ୍ତରର କାମରେ ମାଧବ, ରୋଗୀକୁ ଡାକ୍ତର ଜଗି ବସିବନି, ତା ଜଗିବ କିଏ ତାକୁ?
2: ମୁଁ ଜଗି ବସିବି, ମୁଁ ଯେତକ ହୀନସ୍ଥା ମୋରି କପାଳରେ ଲେଖା ହେଇଛି। ତମେ ଗଲ ବାବୁ, କ୍ଲାନ୍ତ ଲାଗୁଛି ବୋଲି କହୁଥିଲ, ତମେ ଗଲ ଶୋଇବ, ମୁଁ ଜଗି ବସିଛି, ତମେ ଯା ଦେଇ।
0: ନାଇଁ ରେ ମାଧବ, ତୁ ଆଉ ବନି ଯାଇ ଶୋଇପଡ଼, ଦରକାର ହେଲେ ମୁଁ ତୁମମାନଙ୍କୁ ଡାକିବି।
2: ସେ କଥା କେମିତି ହେବ?
0: ଆରେ ମାଧବ, ଦରକାର ହେଲେ ତୁ କଣ ଇଞ୍ଜେକ୍ସନ ଦେଇପାରିବୁ?
2: ନା,
0: ସେଇଥିପାଇଁ କହୁଛି ମୋର ଜଗି ବସିବା ନିହାତି ଦରକାର।
1: ମୁଁ କିନ୍ତୁ ତୁମ ପାଖରେ ବସୁଛି ଡାଡି।
2: ତୁମେ କାହିଁକି ବସିବ? ରାତି ଅନିଦ୍ରା ହେଲେ ଦେହ ଖରାପ ହେବ, ତମେ ଆସିନ।
1: ନା ଦାଦା, ତମେ ଖାଇ ଶୋଇପଡ଼, ମୁଁ ଡାଡିଙ୍କ ପାଖରେ ଅଛି।
2: ହଉ ବାବା, ତମ ବାପ ଝିଅକୁ କିଏ ପାରିବ? ମୁଁ ଯାଉଛି ବାବୁ, ଦରକାର ହେଲେ ମତେ ଡାକିବ।
0: ହଉ ତୁ ଯା।
1: କିଏ କବାଟ ପାଡ଼ୁଛି ଡାଡି
0: ଏତେ ରାତିରେ?
1: ମୁଁ ଦେଖୁଛି ଡାଡି।
3: ମତେ ଚିହ୍ନିବା ଦରକାର ନାହିଁ।
1: ଆପଣଙ୍କର କଣ ଦରକାର ଏଠି?
3: ଗୋଟାଏ ଲୋକ ବୋଧେ ତମ ଘର ଭିତରେ ପଶିଯାଇଛି। ସେ ମୂର୍ଖ ଫରେଷ୍ଟ ଅଫିସରଟା ବୋଧେ ପ୍ରାଣ ଭୟରେ ତମ ଘରେ ପଶିଯାଇଛି। ତମେ ମିଛ କହୁଛ? ମୁଁ କହୁଛି ପରେ ସେ ତମ ଘରେ ଆଶ୍ରୟ ନେଇଛି।
1: ମୁଁ କିନ୍ତୁ କହୁଛି କୌଣସି ଲୋକ ଆମ ଘରକୁ ଆସିଛି।
3: ମିଛ କହୁଥିଲେ ତମର ଅବସ୍ଥା ଖୁବ ସାଙ୍ଘାତିକ କରିଦେ ମ୍ୟାଡାମ।
1: ଆମ ଘରେ ଆମକୁ ଧମକ ଦେବାର ଅର୍ଥ କିଛି ହୁଏ ନା।
0: କଣ ହେଇଛି ମା?
1: ଏ ବାବୁ କୋଉ ଜଣେ ଲୋକକୁ ଖୋଜୁଛନ୍ତି, ତାଙ୍କର ଅଭିଯୋଗ ଯେ ଆମେ ସେ ଲୋକକୁ କୁଆଡେ ଲୁଚେଇ ରଖିଛୁ।
0: କୋଉ ଲୋକ ବାବୁ, କାହା କଥା କହୁଛ?
3: ସେ ମୂର୍ଖ ଫରେଷ୍ଟ ଅଫିସରଟା ଦି ଦିନ ହେଲା ଏଠି ଜଏନ କରି ଖୁବ ଗର୍ଜନ ତର୍ଜନ କରୁଛୁ।
0: ତମେ ତମେ
3: ଆମ ବିଷୟରେ ଜାଣେ କିଛି ଲାଭ ନାହିଁ। ଲୋକଟାକୁ ଭଲରେ ଭଲରେ ଆମକୁ ଫରେଇ ଦିଅ ବାସ।
0: ତମେ ଭୁଲି ଯାଉଛ ମିଷ୍ଟର କାହା ସାଙ୍ଗରେ କଥାବାର୍ତ୍ତା କରୁଛ, ତମେ ବୋଧହୁଏ ଡାକ୍ତର ସାଇମନଙ୍କୁ ଠିକ ଭଲ ଭାବରେ ଚିହ୍ନିନ।
3: ଚିହ୍ନିଛି ଡାକ୍ତର ସାହେବ, ଭଲ କରି ଚିହ୍ନିଛି, ହେଲେ ଆମ ସହିତ ନଖର ଆମେ କଲେ ଭଲ ହବନି କହିଦେଉଛ।
0: ମୋ ବନ୍ଧୁକଟା ଆଣିଲୁ ମା?
1: ଆଣୁଛି ଡାଡି।
3: ଓ ବନ୍ଧୁକ ରଖିଛ ତାହେଲେ?
0: ବଣରେ ରହିଲେ ପଶୁମାନଙ୍କୁ ମୁକାବିଲା କରିବାକୁ ବନ୍ଧୁକ ଦରକାର ହୁଏ।
3: ଏ ଡାକ୍ତର, ମୁହଁରେ ଲଗାମ ଦେ ଡାକ୍ତର ସାହେବ, ମୋ ହାତରେ ବି ରିଭଲଭର ଅଛି।
0: ତମେ କିନ୍ତୁ ମତେ ମାରି ପାରିବ ନାହିଁ, ସେ ସାହସ ତମର ନାହିଁ, ଚାଲିଯାଅ। ଭଲରେ ଭଲରେ କହୁଛି, ଚାଲିଯାଅ। ଅଶୁଣ, ମନେ ରଖିବ ଏଇଟା ଶୃଗାଳର ଗୃହ ନୁହେଁ, ଯୁଦ୍ଧ ଫେରନ୍ତା ଗୋଟେ ସିଂହର ଘର। ଏ ବୁଢା ପାଇଁ ମୃତ୍ୟୁ ଆଉ ଜୀବନ ଦିଟା ଯାକ ସମାନ।
3: ଠିକ ଅଛି,
1: ଲୋକଟା ଚାଲିଗଲା ଡାଡି।
0: ହଁ ମା, ବୋଧେ କାଠ ଚୋର ଦଳର ସର୍ଦ୍ଦାର ଏ ଲୋକଟା,
1: ସେଇଥିପାଇଁ ବୋଧହୁଏ ଫରେଷ୍ଟ ଅଫିସରକୁ ସେ ଆକ୍ରମଣ କରିଛି।
0: ହଁ ମା, ଏଇ କାଠ ଚୋର ଦଳଙ୍କ ପାଇଁ ଦିନକୁ ଦିନ ଆମ ଜଙ୍ଗଲ ଶ୍ରୀହୀନ ହେଇଯାଉଛି ମା।
1: ଓହ ଗଡ୍, ବଞ୍ଚିଗଲା ବିଚାରା।
0: ହଁ ମା।

0: ଡରନ୍ତୁନି, ଆପଣ ଠିକ୍ ଜାଗାରେ ଅଛନ୍ତି। ଏଇଟା ଡକ୍ଟର ସାଇମନଙ୍କ ଘର, ମୁଁ ତାଙ୍କର ଝିଅ। ବ୍ୟାଣ୍ଡେଜ ହେଇଛି, ଗୁଳି ଆଣ୍ଠୁ ତଳେ ବାଜିଥିଲା, ଗୁଳିଟା ବାହାରି ଯାଇଛି, କିଛି ଉପାୟ ନାହିଁ, ସବୁ ଠିକ୍ ହେଇଯିବ।
1: ଆପଣମାନେ ମୋତେ ବଞ୍ଚେଇ ଦେଲେ।
0: ଡାଡି ସେ ଚେୟାର ଉପରେ ଟିକେ ଢୁଳେଇ ପଡିଛନ୍ତି, ଆପଣ ଆଗେ କ୍ଷୀର ଗ୍ଲାସ୍ଟା ପିଇ ଦିଅନ୍ତୁ ତ।
1: ଦିଅନ୍ତୁ
0: ଡାଡି।
2: ମୁଁ ଟିକେ ଢୁଳେଇ ପଡିଲି ମା।
0: ନା ଡାଡି, ପେସେଣ୍ଟଙ୍କର ଚେତା ଫେରିଛି।
2: ଥ୍ୟାଙ୍କସ ଗଡ୍। କେମିତି ଲାଗୁଛି ୟଙ୍ଗ ମ୍ୟାନ୍?
1: ମୁଣ୍ଡରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରୁଛି।
2: ସବୁ ଠିକ୍ ହେଇଯିବ ରେଞ୍ଜର ସାହେବ।
1: ଆପଣ ମୋତେ
2: କେମିତି ଚିହ୍ନିଲି? ଆଜ୍ଞା ନା, ଏ ଅଞ୍ଚଳରେ ପ୍ରତି ମୁହୂର୍ତ୍ତରେ କ'ଣ ସବୁ ଘଟିଯାଏ। ଡାକ୍ତର ସାଇମନଙ୍କୁ ଅଛପା ରହେନି, ହେଲେ ସେମାନେ ଆପଣଙ୍କୁ ଗୁଳି କଲେ କାହିଁକି?
1: ବଣରୁ ମନ ଇଚ୍ଛା କାଠ ଆଣି ସେମାନେ ଗାଡ଼ିରେ ଲୋଡ୍ କରୁଥିଲେ।
2: ଆପଣ ସେମାନଙ୍କୁ ବାଧା ଦେବାକୁ ଚେଷ୍ଟା କଲେ? ଗାଁ ଲୋକମାନଙ୍କୁ ଖବର ଦେବା ଉଚିତ ଥିଲା।
1: ଗାଁ ଲୋକମାନେ କ'ଣ କରିପାରିଥାନ୍ତେ?
2: ଏ ବଣର ସୁରକ୍ଷା ପାଇଁ ସେମାନେ ପ୍ରାଣ ଦେଇପାରିବେ ମିଷ୍ଟର
1: ରହିମ? ମୋ ନା ରହିମ।
2: ସେମାନେ ପ୍ରାଣ ଦେଇପାରିବେ ମିଷ୍ଟର ରହିମ, କାରଣ ଏ 50 ଖଣ୍ଡ ଗାଁର ଆଦିବାସୀମାନେ ମୋ ନିକଟରେ ପ୍ରତିଜ୍ଞା କରିଛନ୍ତି। ଆପଣ ନୂଆ ଆସିଛନ୍ତି ତ? କାଠଚୋରମାନେ ବି ବୋଧ ହୁଏ ନୂଆ, ସେମାନେ ବଣୁଆ ଲୋକମାନଙ୍କୁ ଚିହ୍ନି ନାହାନ୍ତି। ଏଠାକାର ଲୋକମାନେ ଗୋଟା ଗୋଟା ଜିଅନ୍ତା ସିଂହ ରହିମ ବାବୁ, ଜୀବନକୁ ପାଣି ଛଡେଇ ସେମାନେ ବନ୍ଧୁକ ମୁହଁକୁ ଡେଇଁ ପଡିବେ। ଆପଣ ଟିକେ ଶୋଇପଡ଼ନ୍ତୁ, ଆପଣଙ୍କର ବିଶ୍ରାମ ଦରକାର।
3: ରାତି ତ ପାଇ ଆସିଲାଣି, ତ ଯା ମା, ଟିକେ ରେଷ୍ଟ ନେଇ ଯାଉଛି।
0: ଡାଡି।

0: ଗୁଡ୍ ମର୍ଣ୍ଣିଂ ରହିମ ବାବୁ।
1: ଭେରି ଗୁଡ୍ ମର୍ଣ୍ଣିଂ।
0: ଚା ନିଅନ୍ତୁ।
1: ଆରେ ଆପଣ ନିଜେ ଏତେ କଷ୍ଟ କଲେ କାହିଁକି?
0: ଅତିଥିଙ୍କୁ ଚା କପେ ପିଆଇବାଟା କଷ୍ଟକର କାମ ନୁହେଁ ରହିମ ବାବୁ। ନିଅନ୍ତୁ।
1: ଦିଅନ୍ତୁ।
0: ଦେହ କେମିତି ଲାଗୁଛି?
1: ବେଶ ଭଲ ଲାଗୁଛି। ଆପଣଙ୍କ ଡାଡି କୁଆଡେ ଗଲେ?
0: ନିତ୍ୟକର୍ମ ସାରୁଛନ୍ତି।
1: ମତେ ପୁଣି ଯିବାକୁ ହବ।
0: କୋଉଠିକି?
1: ମୋ ଅଫିସକୁ, ମୋ ବସାକୁ।
0: କିନ୍ତୁ ବର୍ତ୍ତମାନ ଆପଣଙ୍କ ଯିବାଟା ନିରାପଦ ନୁହେଁ ରହିମ ବାବୁ।
1: କାହିଁକି?
0: ଆପଣଙ୍କ ପାଇଁ ଚିକିତ୍ସା ଦରକାର, ସେବା ଦରକାର, ଅନ୍ତତଃ ଗୋଟାଏ ସପ୍ତାହ।
1: କିନ୍ତୁ ଅଫିସ?
0: ଜୀବନ ଥିଲେ ସିନା ଅଫିସ ରହିମ ବାବୁ, ଆମେ ଅଫିସକୁ ଜଣେଇଦେବୁ।
1: କିନ୍ତୁ ଏଠି ରହିବି କୋଉ ଅଧିକାରରେ?
2: ଏଟା ବି ତମର ଘର। ମଣିଷ ମଣିଷର ଭାଇ, ବନ୍ଧୁ, ଆତ୍ମୀୟ, ସବୁକିଛି। ମଣିଷର ସେବା ମଣିଷ କରିବନି ତ ଆଉ କରିବ କିଏ? ଏଠି ନାୟନାର ପ୍ରଶ୍ନ ଉଠେ ନା।
1: କିନ୍ତୁ ସାର୍,
2: ଏଠି କିନ୍ତୁର ସ୍ଥାନ ନାହିଁ ରହିମ ବାବୁ। ଆପଣ ଭଲ ହେଲା ପର୍ଯ୍ୟନ୍ତ, ଅନ୍ତତଃ 7 ଦିନ ପର୍ଯ୍ୟନ୍ତ ଏଠି ରହିବେ। ମାଧବ
3: ବାବୁ,
2: ମାଧବ ଏ ରହିମ ବାବୁ, ଇଏ ଆମ ପରିବାରର ଆଉ ଜଣେ ସଦସ୍ୟ, ଆମ ବନିର ମାଧବ ଦାଦା। ୟାଙ୍କର କାମ ଡେଙ୍କିଶାଳରୁ ଢେଙ୍କାନାଳ ଯାଏ ସବୁବେଳେ ଲାଗିଥାଏ।
3: କଣ ଯେ କୁହ ବାବୁ।
2: ଆପଣଙ୍କୁ କହିଦେବେ ରହିମ ବାବୁ, ଆମ ବାପ ଝିଅଙ୍କ ଭିତରୁ ଆମ ରୋଷେଇ ଘରେ କେହି ପଶିଗଲେ ସେଦିନ ରୋଷେଇ ଘରଟାକୁ ମାଧବ ବିଲକୁଲ ଧୁଆ ଧୁଇ କରି ପରିଷ୍କାର କରିଦିଏ।
3: କେମିତି ନ ଧୁଅନ୍ତି ଯେ, କୋଉଠି ବୁଲି ବୁଲି ଆସି ରୋଷେଇ ଘରେ ପଶିଗଲେ ରୋଗ ଜୀବାଣୁ ଖାଦ୍ୟରେ ମିଶିବନି?
2: ଅତେ ମାଧବ ଆମ ପରିବାରର ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ। ହଉ, ଏବେ ବାବୁଙ୍କ ପାଇଁ ଜଳଖିଆ ଆଣେ।
3: ଆଣୁଛି।
2: ବନି
0: ଡାଡି,
2: ତୋର ଆଜି କଲେଜ?
0: ଆଜି ତ ମୋର କଲେଜ ନାହିଁ ଡାଡି।
2: ଭେରି ଗୁଡ୍, ଭେରି ଗୁଡ୍। ତୁ ତାହେଲେ ରହିମ ବାବୁଙ୍କ ଖବର ନିଜେ ବୁଝିବୁ ମା, ମୁଁ ଆସୁଛି।
0: ହଁ ଡାଡି।

0: ଆପଣଙ୍କ ଡାଡି ଏତେ ସକାଳୁ
1: ଏରିଆକୁ ବାହାରିଗଲେ?
0: ଏରିଆ
1: ହଁ, ଏଇ ବଣ ଭିତରେ ଯେତେ ଆଦିବାସୀ ଗାଁ ଅଛି ସେ ପ୍ରତିଦିନ ଥରେ ସବୁ ଗାଁ ବୁଲି ଆସନ୍ତି।
0: କଣ ପାଇଁ?
1: ରୋଗୀମାନଙ୍କର ସେବା କରିବା ପାଇଁ, ଔଷଧ ବାଣ୍ଟିବା ପାଇଁ, ଆଉ ଦୁଃଖୀ ଦରିଦ୍ରଙ୍କ ମୁହଁରେ ହସ ଫୁଟାଇବା ପାଇଁ।
0: ଭେରି ଗୁଡ୍।
1: ଖାଲି ସେତିକି ନୁହେଁ ରହିମ ବାବୁ, ମିଲିଟାରୀ ଲାଇଫରୁ ରିଟାୟାର କଲା ପରେ ମଣିଷର ସେବା କରିବାକୁ ଡାଡି ତାଙ୍କ ଜୀବନର ପଣ କରିଛନ୍ତି।
0: ତାହେଲେ ମୋର ବଡ଼ ଭାଗ୍ୟ ଯେ ମୁଁ ଜଣେ ମହାତ୍ମାଙ୍କର ଦର୍ଶନ କଲି।
1: ଏଇ ବଣର ସବୁ ବଣୁଆମାନେ ମୋ ଡାଡିଙ୍କୁ ମହାତ୍ମା ବୋଲି କହନ୍ତି, ଦେବତା ପରି ଭକ୍ତି କରନ୍ତି। ସେ ସମସ୍ତଙ୍କ ପାଇଁ ବାପା, ମା, ଭାଇ, ବନ୍ଧୁ, ଆତ୍ମୀୟ ସଦର ସବୁ କିଛି।
0: ଆଲ୍ଲାହ ତାଙ୍କୁ ଦୀର୍ଘାୟୁ କରନ୍ତୁ।
1: କଣ ଦାଦା?
2: ଜଳଖିଆରେ ସିଝା ଅଣ୍ଡା ଆଉ କ୍ଷୀର ଦେଇଛି।
1: ଭଲ କରିଛ,
0: ତମେ ମୋ ପାଇଁ ଅଯଥା କଷ୍ଟ କଲ ମଉସା।
2: ଏଠି ସବୁଦିନେ ସେବା କାର୍ଯ୍ୟ ଚାଲିଥାଏ ବାବା, ଏଠି ଖୋଲା ମନରେ ମଣିଷର ସେବା କରାଯାଏ।
1: ଆପଣ ଦାନ୍ତ ଘଷି ଜଳଖିଆ କରନ୍ତୁ, ମୁଁ ଆସୁଛି।
2: ଚାହିଁଛ କଣ ବାବୁ? ମୁହଁ ଧୁଅ, ମୁଁ ଦାନ୍ତ କାଟି ଦଉଛି।
0: ଏ ଘରେ କଣ ଆଉ ଆଉ କେହି
2: ନାହାନ୍ତି? ଏଠି ସମୁଦାୟ ତିନି ଜଣ ମଣିଷ, ଏକମାତ୍ର ଝିଅ, ମୁଁ ଚାକର ମାଧବ, ଆଉ ମୋ ବାବୁ ଡାକ୍ତର ସାଇମନ। ମୁଁ ଆସୁଛି ବାବୁ, ଏ ଘର ଯାକ କାମ ତ ମୋ ଉପରେ, ଛିଡ଼ା ହୋଇ କଥାବାର୍ତ୍ତା କରିବାକୁ କଣ ବେଳ ଅଛି?
0: ହଁ, ତମେ ଯାଅ।

0: ଆପଣ ଆସ୍ତେ ଆସ୍ତେ ଗୋଡ଼ ପକାନ୍ତୁ, ବେଶ
1: ମୁଁ ଏବେ ବେଶ ଚାଲିପାରିବି ବନାନୀ ଦେବୀ, ବୋଧହୁଏ ଆଉ ଆପଣଙ୍କ ସାହାଯ୍ୟ ଦରକାର ପଡ଼ିବନି।
0: ଆସନ୍ତୁ ତ ମୋ ସହିତ ବଗିଚା ପର୍ଯ୍ୟନ୍ତ।
1: ଚାଲନ୍ତୁ।
0: ବସନ୍ତୁ ଏଇ ଚେୟାରରେ।
1: ବା ଖୁବ ସୁନ୍ଦର ବଗିଚାଟିଏ କରିଛନ୍ତି ତ।
0: ସୁନ୍ଦର ତ ନିଶ୍ଚୟ, ତେବେ ସେଥିପାଇଁ କମ୍ କଷ୍ଟ ସହିବାକୁ ପଡ଼ିନି। ଆର ପାଖରେ ପଶୁପକ୍ଷୀଙ୍କର ଆଉ ଗୋଟାଏ ବଗିଚା ବି ଅଛି।
1: ସତ ନା କଣ?
0: ଆପଣ ଟିକେ ବସନ୍ତୁ କି, ମୁଁ ଟିକେ ଲତାମୂଳେ ପାଣି ଦେଇ ଆସେ।
1: ତାମାନେ ଆପଣ ନିଜ ହାତରେ?
0: ହଁ, ମୁଁ ନିଜ ହାତରେ ଏ ବଗିଚାକୁ ତିଆରି କରିଛି। ଅବଶ୍ୟ ତା ପଛରେ ରହିଛି ମୋ ଡାଡିଙ୍କ ପ୍ରେରଣା।
1: ଡାଡି ତ ଆପଣଙ୍କର ଜଣେ ଆଶ୍ଚର୍ଯ୍ୟ ମଣିଷ। ପ୍ରକୃତରେ ଏଇ ବୟସରେ ସେ ଯେ କେତେ ପରିଶ୍ରମ କରୁଛନ୍ତି ଭାବିଲେ ଆଶ୍ଚର୍ଯ୍ୟ ଲାଗେ।
0: ଆପଣ ବସନ୍ତୁ, ମୁଁ ଆସୁଛି। ରହିମ ବାବୁ,
1: ଆରେ ଆପଣ କାମ ସରିଲା?
0: କଣ ଏମିତି ସବୁ ଭାବୁଥିଲେ ଯେ?
1: ନାଇଁ, ମୁଁ ଭାବୁଥିଲି କାଲି ସକାଳୁ ଚାଲିଯିବା ପାଇଁ।
0: କାଲି ଯିବେ? ଏଠି କଣ କିଛି ଅସୁବିଧା ହେଉଛି?
1: ଆରେ ନା ନା, ଅସୁବିଧା କଣ?
0: ତାହେଲେ ଯିବା ପାଇଁ
1: ଭଲ ତ ହେଇଗଲେଣି, ତେଣେ ଅଫିସ କାମ ଅନେକ ଦାୟିତ୍ୱ ବି ଅଛି, ତା ଛଡ଼ା ଅଯଥାରେ ଆପଣମାନଙ୍କୁ କେତେ କଷ୍ଟ ଦେଲେଣି। ଆରେ କଣ ହେଲା ପୁନାନୀ ଦେବୀ, ଏମିତି ମୁହଁ ଶୁଖାଇ ଦେଲେ ଯେ?
0: ଏପର୍ଯ୍ୟନ୍ତ ଆପଣ ଆମମାନଙ୍କୁ ନିଜର ବୋଲି ଭାବି ନାହାନ୍ତି ନା?
1: ନା ନା ନା, ଆପଣ ସେମିତି କାହିଁକି ଭାବୁଛନ୍ତି? ଜୀବନରେ ଏତେ ସ୍ନେହ ଶ୍ରଦ୍ଧା ତ ମୁଁ ପ୍ରଥମ କରିପାରିଲି।
0: ତାହେଲେ ଯିବାକୁ ଏତେ ତରତର କାହିଁକି?
1: ସବୁ ଉପରେ ମଣିଷ ନିଜର କର୍ତ୍ତବ୍ୟକୁ ଭୁଲିଗଲେ ଚଳିବନି ପୁନାନୀ ଦେବୀ।
0: କଣ ଦେବୀ ଦେବୀ ହେଉଛନ୍ତି ମ?
1: ନାଇଁ ମାନେ,
0: ନିଜଠାରୁ ବୟସରେ ସାନ ଗୋଟାଏ ଝିଅକୁ ଦେବୀ କହିବାକୁ ଆପଣଙ୍କୁ ଖରାପ ଲାଗୁନି?
1: ଖାଲି ବନାନୀ ବୋଲି ଡାକିବାଟା ଅଭଦ୍ରତା ହେବନି?
0: କିନ୍ତୁ ସେମିତି ଡାକିଲେ ପରସ୍ପର ଭିତରେ ଦୂରତ୍ୱ ଢେର କମିଯାଏ। ରହିମ ବାବୁ,
1: ପନାନୀ
0: ହଁ ସଞ୍ଜ ହେଲାଣି, ଚାଲନ୍ତୁ ଔଷଧ ଖାଇବେ।
1: ମୋ ଯିବା କଥା
0: ସେ କଥା ଡାଡି କହିବେ, ଚାଲନ୍ତୁ।

0: ଅନେକ ବାଟ ମୋ ସହିତ ଚାଲିକରି ଆସିଲଣି, ଏବେ ଯିବାକୁ ଦିଅ। ଆରେ ଏ କଣ, ଆରେ ତୁମେ କାନ୍ଦୁଛ
1: ନାଥ?
0: ମୋତେ ଲୁଚଉଛ ବନାନୀ?
1: ଆପଣ ଭୁଲ ଦେଖୁଛନ୍ତି।
0: ମୁଁ ଜାଣେ ବନାନୀ, ତମେ ଗୋଟାଏ ଦେବୀ ପ୍ରତିମା ଝିଅ। ମୁଁ ବଡ଼ ଭାଗ୍ୟବାନ ଯେ ଦିନ କେଇଟା ପାଇଁ ତମର ସ୍ନେହ ଶ୍ରଦ୍ଧା ସବୁକିଛି ପାଇଲି। ଆଲ୍ଲା ତମକୁ ଦୀର୍ଘାୟୁ କରନ୍ତୁ, ତମର ଭବିଷ୍ୟତକୁ ଉଜ୍ଜଳ କରନ୍ତୁ।
1: କଣ ଆଶୀର୍ବାଦ କରୁଛନ୍ତି?
0: ବୟସରେ ବଡ଼ ହୋଇଥିବା ଲୋକଟି ସାନ ପ୍ରତି ଆଶୀର୍ବାଦ ଛଡ଼ା ଆଉ କଣ ଦେଇପାରେ ବନାନୀ?
1: ରହିମ ବାବୁ,
0: ତମକୁ ଭୁଲି ପାରିବିନି ବନାନୀ, ତୁମକୁ ଭୁଲି ପାରିବିନି। ଜୀବନ ଥିବା ଯାଏ ମୁଁ ତୁମକୁ ଭୁଲି ପାରିବିନି।
1: ସତ୍ୟ
0: ବିଶ୍ୱାସ କର, ମୋତେ ବିଶ୍ୱାସ କର। ଏଇ ତ ଡାଡି ଆସିଲେଣି, ମୁଁ ଆସୁଛି ବନାନୀ, ଆସୁଛି।

0: ସବୁଦିନ ପରି ଖୁସି ମନରେ ସାଇକେଲ ଧରି ବୁଲିବାକୁ ଯିବୁ। ଯିବୁ ନା?
1: ଯିବି ଡାଡି।
0: ପାରିବୁ ତ ରହିମ ବାବୁଙ୍କୁ ଟିକେ ଭେଟି ଆସିବୁ। ଆଠ ଦିନ ହେଲା ତାର ଖବର କିଛି ଆମେ ପାଇନୁ। ଜାଣେ ମା, ସେଇ ବନ୍ଧୁ ଜଣକୁ ହରେଇ ତୋ ମନରେ ଦୁଃଖ ହଉଛି। ତାକୁ ଥରେ ଅନ୍ତତଃ ଭେଟି ଆସିବା ଦରକାର।
1: ଯିବି ଡାଡି, କାଲି ଯାଇ ଭେଟି ଆସିବି।

0: ଖାଲି ମୋ ବସାରେ ପାଦ ଦେଲ ସିନା, କିନ୍ତୁ ତମର ଚର୍ଚ୍ଚା ତ କିଛି କରିପାରିଲିନି, ଏମିତିକି ଚା ଖପେ ବି ଦେଇପାରିଲିନି। ଚାକର ଟୋକାଟା କୁଆଡେ ଯାଇଛି ଯେ ଯାଇଛି।
1: ନାଇଁ ନାଇଁ ଥାଉ, ଆପଣ ବ୍ୟସ୍ତ ହୁଅନ୍ତୁନି, ଆଜି ଢେର ଚା ପିଇଛି।
0: ସତରେ ବନାନୀ, ଏକୁଟିଆ ଜୀବନ କଟେଇବା ବଡ଼ କଷ୍ଟକର।
1: କାଇଁ ସଂସାର ବାନ୍ଧୁ ନାହାନ୍ତି?
0: ଦଳ ହେଲେ ପଳେ ବନ୍ଧା ବାନ୍ଧି ହବ। ଚାଲ ବନାନୀ, ଆସି ସଞ୍ଜ ହେଲାଣି, ବଡ଼ ବାଟ।
1: ଜଣେ ପୁରୁଷ ପାଖରେ ଥାଉଥାଉ ଭୟ କଣ୍ଟା ହେଲା ରହିମ ବାବୁ, ଚାଲନ୍ତୁ।
0: ବେଶ ଚାଲ।

0: କଣ ହେଲା?
1: ତମେ କିଛି ଖବର ରଖିଛ?
0: କୋଉ କଥା?
1: ଦେଇ ଏଣିକି ନାଚିବାକୁ ନ ଯାଇ ନୀତି ସନ୍ଧ୍ୟାରେ ସାଇକେଲ ଧରି କୁଆଡେ ବାହାରି ଯାଉଛନ୍ତି, ଫେରୁଛନ୍ତି ଡେରିରେ। ଇଏ ବଣ ଜାଗାରେ
0: ବଣ ନିଏ, ବଣରେ ବଢିଛି ମାଧବ। ଏଠାକାର ମଣିଷ ବୃକ୍ଷଲତା ଏମିତିକି ବାଘ ଭାଲୁ ସହିତ ସେ ବେଶ ପରିଚିତ, ତା ପାଇଁ ଚିନ୍ତା କରିବା ଦରକାର ନାହିଁ।
1: ସେ କଥା ଠିକ ଯେ, ହେଲେ
0: ମୋ ଝିଅ ଉପରେ ମୋର ଢେର ବିଶ୍ୱାସ ଅଛି ମାଧବ, ତୁ ବ୍ୟସ୍ତ ହନା। ତୁ ଗଲୁ, କପେ ଚା ଆଣ।
2: ହଉ।

0: ମ୍ୟାଡାମ
1: କିଏ ଆପଣ
0: ଚିହ୍ନି ପାରୁନ ମତେ
1: ନା ତ
0: ଟିକେ ଭଲ କରି ଦେଖ ମନେ ପକାଅ
1: ମତେ ପେଡ ନାହିଁ କୁହନ୍ତୁ କଣ କହିବାର ଅଛି
0: ଫରେଷ୍ଟ ଅଫିସର ସାଥିରେ ଖୁବ ପ୍ରେମ ଚାଲିଛି ତ
1: ସେଥିରେ ଆପଣଙ୍କର କଣ ଅଛି
0: ଅଛି ବୋଲି ତ କହୁଛି
1: ଆପଣ କଣ କହିବାକୁ ଚାହାନ୍ତି
0: ସେଦିନ ମନା କରିଦେଇଥିଲ ନା ତମ ଘରେ କେହି ଆଶ୍ରୟ ନେଇ ନାହାନ୍ତି ବୋଲି କିନ୍ତୁ ତମରି ଘରେ ସେ ଥିଲା
1: ଓ ତମେ ତାହେଲେ
0: କୁଞ୍ଜ ଦାସ ଏ ବଣର ଆଉ ଗୋଟେ ବାଘ ଏ ବାଘ ତମ ଫରେଷ୍ଟ ଅଫିସର ଛାତିଟାକୁ ଚିରି ରକ୍ତ ପିଇଯିବ
1: ତମେ ଭୁଲି ଯାଉଛ ଏ ବଣର ଜଗୁଆଳ ଡାକ୍ତର ସାଇମନ୍ ଏଯାଏ ମରିଛି।

0: ଡାକ୍ତର ସାଇମନ୍ ଆଉ ତାର ଆଉ ଗୋଟେ ଗୋଡକୁ କାଟି ମୁଁ ଫୋପାଡି ଦେବି।
1: ଚୁପ୍
0: କୁଞ୍ଜ ଦାସ ସହଜରେ ଚୁପ୍ ହୁଏ ନା, ତା ରାସ୍ତାରେ ଯିଏ ଛିଡ଼ା ହୁଏ ତାର ଚେର ପର୍ଯ୍ୟନ୍ତ କାଟି ସେ ଫୋପାଡି ଦିଏ।
1: ଦେଶଦ୍ରୋହୀ ମାନଙ୍କଠୁ ଆଉ କଣ ଆଶା
0: କରାଯାଇପାରେ। ଆଜି ଏଇ ମୁହୂର୍ତ୍ତରେ ତମକୁ ମୁଁ ଶେଷ କରିଦେଇଥାନ୍ତି। କେବଳ ଛାଡି ଦଉଛି, ମୋ ସମ୍ବାଦଟା ତମ ବାପା ଆଉ ତୁମ ଫରେଷ୍ଟ ଅଫିସରଙ୍କ ନିକଟରେ ପହଞ୍ଚାଇ ଦେବା ପାଇଁ।

0: ତୁ ଟିକିଏ ବି ଚିନ୍ତା କରନି ମା, ତୋ ଡାଡି ବଞ୍ଚି ଥାଉ ଥାଉ କେହି ତୋର କିଛି କରିପାରିବେନି।
1: ହେଲେ ଡାଡି,
0: ଓ ରହିମ ପାଇଁ ଚିନ୍ତା କରୁଛୁ? ତା ଦାୟିତ୍ୱ ବି ମୁଁ ନଉଛି ମା, କେହି ତାର କିଛି କରିପାରିବେନି। ଯା ଯା ପ୍ରସ୍ତୁତ ହେଇଆ, ଆଜି ନାଚିବାକୁ ଯିବା।
1: ଡାଡି
0: କଣ ହେଲା ମା?
1: ଆଜି ମୁଁ ନାଚିବାକୁ ଯିବିନି।
0: କାହିଁକି? ଆରେ କିଛି କହୁନୁ ଯେ?
1: ନା ମାନେ ରହିମ ବାବୁଙ୍କୁ ଆଜି ଆମ ଘରକୁ ଆସିବାକୁ ନିମନ୍ତ୍ରଣ କରିଥିଲି।
0: ରହିମ ବାବୁ ଆଜି ଆସିବେ ତାହେଲେ?
1: ହଁ କହିଥିଲି ତ ଆସିବେ ବୋଲି।
0: ରହିମକୁ ଭଲ ପିଲା ମା, ତା ସାଙ୍ଗରେ ବନ୍ଧୁତା କରିବାରେ ମୋର ଆପତ୍ତି ନାହିଁ।
1: ଡାଡି
0: ଜାଣେ ମା, ସମସ୍ତଙ୍କର ଏକ ନିର୍ଦ୍ଦିଷ୍ଟ ବୟସରେ ମନ ଭିତରେ କିଛି ତରଙ୍ଗ ସୃଷ୍ଟି ହୁଏ। ଆଉ ଆରେ ଏଥିରେ ବ୍ୟସ୍ତ ହେବାର କଣ ଅଛି? ତୁ ମାଧବକୁ କହ, ସେ କିଛି ରନ୍ଧାରନ୍ଧି କରୁ।
1: ଆପଣ କଣ କୁଆଡେ ଯିବେ ଡାଡି?
0: ତୋ ସହିତ ନାଚ ଦେଖିବାକୁ ଯାଇଥାନ୍ତି, ଏବେ ଏକୁଟିଆ ଚାଲିଯିବି। ଶୁଣ ମା, ଫେରି ଫେରୁ ଡେରି ହେଲେ କିଛି ବ୍ୟସ୍ତ ହବୁ ନାହିଁ, ଡେରି ହେଇଯାଇପାରେ।
1: ଠିକ୍ ଅଛି ଡାଡି।

0: ଅନେକ ବେଳ ହେଲାଣି ବନାନୀ, ମୋତେ ଏବେ ଯିବାକୁ ଦିଅ।
1: ଏତେ ରାତିରେ କିନ୍ତୁ ଆପଣଙ୍କୁ ଛାଡ଼ିବ କିଏ?
0: ତାମାନେ
1: ଆଜି ଏଇଠି ରହିଯିବେ।
0: କିନ୍ତୁ
1: କିନ୍ତୁର ପ୍ରଶ୍ନ ନାହିଁ ରହିମ ବାବୁ, ଆପଣଙ୍କ ଜୀବନ ଏ ଜଙ୍ଗଲ ଭୂଇରେ ଆଦୌ ନିରାପଦ ନାହିଁ।
0: ଓହୋ, ତମେ ସେଦିନ ଘଟଣା ପାଇଁ ଡରି ହେଇଛ ନା?
1: ନା, ସେଦିନ ଘଟଣା ପାଇଁ ନୁହେଁ।
0: ତେବେ
1: ସେ ଇଡିଏଟ୍ କୁଞ୍ଜ ଦାସ?
0: କୁଞ୍ଜ ଦାସ
1: ସେଇ କାଠ ଚୋର ଦଳର ସର୍ଦ୍ଦାର।
0: ଓ, ତା ନାଁ ତାହେଲେ କୁଞ୍ଜ ଦାସ?
1: ଏତିକି ଆଜି ଯାଏ ଜାଣିନାହାନ୍ତି ଆପଣ?
0: ଆଜି ଜାଣିଲି।
1: ସେ ଆପଣଙ୍କୁ ମାରିଦେବାର ଧମକ ଦେଇଛି, ପୁଣି ମୋରି ହାତରେ।
0: ତମେ ଏଥିପାଇଁ ଡରି ଯାଇଛ? ମୁଁ ଦୁର୍ବଳ ନୁହେଁ ବନାନୀ, ମୁଁ ସେମାନଙ୍କର ମୁକାବିଲା କରିପାରିବି।
1: ଓ, ଭାରି ବୀର ପୁରୁଷ ଦେଖୁଛି
0: ବନାନୀ।
1: କହିଲି ନା ଆଜି ଯାଇପାରିବନି ବୋଲି।
0: ଓହୋ, ତମେ ବୁଝୁନା କାହିଁକି ବନାନୀ, ତ ନିଶ୍ଚୟ ଯିବାକୁ ହବ।
1: ଆପଣ ବି ବୁଝୁନାହାନ୍ତି ରହିମ ବାବୁ, ଆପଣଙ୍କର ପୁଣି ଯଦି କିଛି ହେଇଯାଏ
0: ତେବେ ପୁଣି ଥରେ ସେବା ପାଇବାର ସୁଯୋଗ ମିଳିବ।
1: ସତ କହୁଛନ୍ତି ତ? ଏଇ ଇଚ୍ଛା ଅଛି ଆପଣଙ୍କ ଭିତରେ?
0: ଅଛି ଅଛି ବନାନୀ, ଅଛି।
1: ଗୁଡ୍ ଗଡ୍
0: ବନାନୀ
1: ରହିମ।

0: ମାଧବ ମାଧବ
1: ଯାଉଛି
0: ହଁ
1: ଏତେ ଡେରି ହେଲା ଯେ
0: କଣ ହେଇଛି ମାଧବ ମୁଡ୍ କିଛି ଭଲ ଥିଲା ପରି ତ ଜଣାଯାଉନି ମୁହଁଟାକୁ ହାଣ୍ଡି ପରି କାହିଁ କରିଛୁ କଣ ହେଇଛି କେତେ କିଛି କହୁନୁ ଯେ
1: ଏ କଥା ଗୁଡାକ ମୋତେ ମୋତେ ଭଲ ଲାଗୁନି
0: କୋଉ କଥାରେ
1: ଏଇ ଘରେ ସବୁ ଯାହା ହଉଛି
0: କଣ ହଉଛି
1: ଝିଅଟା କଣ ତମକୁ ଛୁଆ ଦିଶୁଛି ଜଣେ ଜୁଆନ ଲୋକ ସାଙ୍ଗରେ ଏତେ ଜଣ ମିଳାମିଶା କରିବାଟା

0: ଯାଆନ୍ତି ଶେଷକୁ ସେମାନେ ବାସ ହେବାକୁ ଜିଦ୍ ଧରନ୍ତି।
1: କଣ ଖରାପ ହବ ମାଧବ, ଦି ଜଣଙ୍କ ଯୋଡ଼ି ତ ବେଶ ମାନିବ।
0: କଣ କହିଲ, ବେଶ ମାନିବ? ଏଇ ବୁଦ୍ଧି ତମର, ତମେ କୋଉ ଧର୍ମର, ସିଏ କୋଉ ଧର୍ମର, ଚିହ୍ନା ନାହିଁ ଜଣା ନାହିଁ।
1: ଚିହ୍ନା ଜଣାର ଆଉ କଣ ବାକି ଅଛି ମାଧବ? ଆଉ ଧର୍ମ କଥା କହୁଛୁ ତୁ, ତୁ କହିପାରିବୁ? ତୋର ଆଉ ମୋର ତ ଏକା ଧର୍ମ ନୁହେଁ। ତୁ କୃଷ୍ଣଙ୍କ ଆଗରେ ଗୀତ ଗୋବିନ୍ଦ ଗାଉଥିବା ବେଳେ ମୁଁ ଯୀଶୁଙ୍କ ଆଗରେ ହାତ ଛନ୍ଦି ଠିଆ ହେଇଥାଏ।
0: ଆମ କଥା ଅଲଗା, ବାହାସା ହେଇ ସଂସାର ବାନ୍ଧିବା କଥାଟା ଅଲଗା।
1: ମୁଁ ଯଦି କେବେ ବନାନୀ ଆଉ ମୋର ଧର୍ମ ଅଲଗା ଅଲଗା?
0: ବାବୁ
1: ବିଶ୍ୱାସ କରିପାରୁନୁ
0: କଣ ଯେ ବେଳେ ବେଳେ ତମେ କୁହ।
1: ମୁଁ ଠିକ କହୁଛି ମାଧବ, ଆଜି ତତେ କହିବାକୁ ବାଧ୍ୟ ହଉଛି, କାରଣ ତୁ ମଣିଷ ଅପେକ୍ଷା ଧର୍ମକୁ ଅଧିକ ମୂଲ୍ୟବାନ ମନେ କରୁଛୁ।
0: ମୁଁ ତ ତମ କଥା କିଛି ବୁଝିପାରୁନି ବାବୁ।
1: ତୋର ମନେ ଅଛି ମୁଁ ଆଉ ତୋର ବାବୁଆଣୀ ଲାଦାଖ କ୍ୟାଣ୍ଟନମେଣ୍ଟରେ କିଛି ଦିନ ଥିଲୁ, ସେତେବେଳେ ତୁ ଗାଁରେ ଥିଲୁ।
0: ସେ ତ ଯୁଦ୍ଧ ବେଳର କଥା, ସେଇଥର ଗାଁକୁ ଆସିଲା ବେଳେ ଦେହୀକୁ କୋଳେ ଧରି ଆସି।
1: ହଁ, ତୋ ମା ବନି ଦେହୀଙ୍କୁ କେବଳ କୋଳରେ ଧରିଥିଲେ, ହେଲେ ଗର୍ଭରେ ନୁହେଁ।
0: କଣ କହୁଛୁ ବାବୁ?
1: ହଁ, ଲଦାଖର ମିଲିଟାରୀ ହସ୍ପିଟାଲରେ ମୋର ଡ୍ୟୁଟି ଥାଏ।
0: ସେ କଥା ତ ଅନେକ ଥର ତମଠୁ ଶୁଣିଛି।
1: ହଁ, ସେ ଲୋମହର୍ଷଣକାରୀ ଯୁଦ୍ଧର ବର୍ଣ୍ଣନା ମୋ ଠାରୁ ଶୁଣିଛୁ, ହେଲେ ତୋ ଦେଈର ଜନ୍ମ କାହାଣୀ ଶୁଣିନୁ।
0: ବାବୁ,
1: ମୋ ସାଙ୍ଗରେ ଥିଲେ ମୋର ଜଣେ ଡାକ୍ତର ବନ୍ଧୁ ଗୁରୁବଚନ ସିଂ, ଆଉ ତାଙ୍କର ସ୍ତ୍ରୀ ମଞ୍ଜିତ କୌର,
0: ପଞ୍ଜାବୀ ଭଦ୍ରଲୋକ।
1: ହଁ, ସ୍ୱାମୀ ସ୍ତ୍ରୀ ପରସ୍ପରକୁ ଏତେ ଭଲ ପାଉଥିବାର ମୁଁ ପ୍ରଥମେ ଦେଖିଥିଲି ଲଦାଖର ସେହି ବରଫ ସ୍ତୁଭ ଉପରେ, ଦୁହିଁଙ୍କୁ ଆନନ୍ଦରେ ଖେଳୁଥିବାର ଅନେକ ଥର ମୁଁ ଦେଖିଛି
0: ଯୁଦ୍ଧ ବେଳେ।
1: ସେ କଥା ବି ଗୁରୁବଚନକୁ ମୁଁ ପଚାରିଥିଲି, ସେ ଉତ୍ତରେ କଣ କହିଥିଲେ ଜାଣୁ? କହୁଥିଲେ, ଭାଇ ସାହେବ, ତମ ଭାବିକୁ ଛାଡ଼ି ମୋ ପକ୍ଷରେ ରହିବା ତକଲିଫ ବାତ କହି କହି ହୋ ହୋ ହସୁଥିଲେ। ଆଉ ତାଙ୍କ ସ୍ତ୍ରୀ ମଞ୍ଜିତ, ସେ କଣ କହୁଥିଲେ ଜାଣୁ?
0: କଣ?
1: ସେଇ ଦିବ୍ୟ ସୁନ୍ଦରୀ ସ୍ତ୍ରୀ ଲୋକ ଜଣକ ହସି ହସି କହନ୍ତି, ଦେଓରଜୀ, ତମ ଭାଇ ସାହେବଙ୍କୁ ଛାଡ଼ି କଣ ରହିବେ? କୋଳରେ ଥିଲା ତାଙ୍କର ଟିକି ଝିଅଟିଏ, ଫୁରସତ ବେଳେ ଟିକି ଝିଅଟିକୁ ତୋ ମାଙ୍କ କୋଳରେ ସେ ଛାଡ଼ି ଦଉଥିଲେ, ଖେଳିବାକୁ ଚାଲି ଯାଆନ୍ତି।
0: ତାହେଲେ ସେମାନେ ତମକୁ କଣ ଝିଅଟାକୁ ଦେଇଦେଲେ ନା କଣ?
1: ନା ମାଧବ, ସେଦିନର କଥା ଆଜି ମନେ ପଡ଼ିଲେ ମୋର ଛାତି ଭୟରେ ଥରି ଉଠୁଛି। ମୋ କ୍ୱାର୍ଟର ଠାରୁ ଖଣ୍ଡେ ଦୂରରେ ତାଙ୍କ କ୍ୱାର୍ଟର। ସେଦିନ ସନ୍ଧ୍ୟାବେଳେ ଡ୍ୟୁଟିରୁ ଫେରି ସ୍ୱାମୀ ସ୍ତ୍ରୀ ଦୁହେଁ ଗୁରୁଗ୍ରନ୍ଥ ସାହେବ ପଢୁଥାନ୍ତି, ହଠାତ୍ ଶତ୍ରୁପକ୍ଷର ରକେଟ୍ ମାଡ଼ ଆରମ୍ଭ ହେଲା। ଦୁର୍ଯୋଗକୁ ତାଙ୍କ କ୍ୱାର୍ଟରଟି ସେହି ରକେଟ୍ ମାଡ଼ରେ ଧ୍ୱଂସ ହୋଇଗଲା।
0: ହେ ଭଗବାନ!
1: ସେହି ଭଗବାନ ହିଁ ବେଳେ ବେଳେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥାନ୍ତି। ତାଙ୍କ କ୍ୱାର୍ଟର ସେହି ଦନ୍ତ ସ୍ତୂପ ଭିତରୁ ଅତି ଆଶ୍ଚର୍ଯ୍ୟଜନକ ଭାବରେ ପାଇଥିଲି ତାଙ୍କର ସେହି କୁନି ଝିଅଟିକୁ।
0: ମାନେ ବନି ଦେଇ?
1: ହଁ ମାଧବ, ଭଗବାନଙ୍କର ଅପୂର୍ବ ଲୀଳା। ଏତେ ବଡ଼ ଭୟଙ୍କର ବିସ୍ଫୋରଣ ଭିତରେ ବି ପିଲାଟାର ଦେହରେ ସାମାନ୍ୟତମ ଆଘାତ ବି ଲାଗିନଥିଲା। ଚାରିଦିନ ପରେ ଯୁଦ୍ଧ ବିରତି ହେଲା, ମୁଁ ଆଉ ତୋ ବାବୁଆଣୀ ଛୁଆଟିକୁ କୋଳରେ ଧରି ପଳେଇ ଆସିଲୁ।
0: ଏ କଥା ଦେଇ ଶୁଣିଲେ?
1: ସେ ଶୁଣିବ ନାହିଁ ମାଧବ, ଏ କଥା କେବଳ ତୋ ମୋ ଭିତରେ ରହିବ।
2: ଡାଡି!
1: ହଁ ବନନୀ, ମା ତୁ?
2: ମୁଁ ସବୁ ଶୁଣିଛି ଡାଡି, ହେଲେ
1: ସେସବୁ ମିଛ କଥା ମା, ମିଛ କଥା। ସେଗୁଡ଼ାକ ମୋର ମନଗଡ଼ା କାହାଣୀ, ମିଛ କାହାଣୀ କହି ମାଧବକୁ ଭୁଲ ହଉଥିଲି। ତୁ ତାକୁ ବିଶ୍ୱାସ କରନା ମା। ନାଇଁ ନାଇଁ, ତୁ ବିଶ୍ୱାସ କରନା, ବିଶ୍ୱାସ କରନା।
2: ବିଶ୍ୱାସ କଲେ ବି ମୁଁ ଦୁଃଖ କରିବିନି ଡାଡି, ମୁଁ ଜାଣେ ମୁଁ ଡାକ୍ତର ସାଇମନଙ୍କ ଝିଅ।
1: ବନାନି
2: ଡାଡି,
1: ଦେଖୁଛୁ ମାଧବ, ଏଇ ଗୋଟିଏ ଘରେ ଚାରିଟି ଧର୍ମ କେମିତି ପରସ୍ପରକୁ ଭଲ ପାଇ ବସିଛନ୍ତି। ତୁ ହିନ୍ଦୁ, ମୁଁ ଖ୍ରୀଷ୍ଟିଆନ, ରହିମ ମୁସଲମାନ, ଆଉ ବନାନୀ ଶିଖ। କହିପାରିବୁ ଆମ ଭିତରେ ପ୍ରେମ ବନ୍ଧନର କଣ ଅଭାବ ଅଛି?
0: ବାବୁ,
3: ଆପଣ ମୋତେ ନିର୍ବାକ କରିଦେଇଛନ୍ତି ସାର୍।
1: ଏଇ ଘରେ ମାଧବ ଗୀତ ଗୋବିନ୍ଦ ଗାଇବ, ମୁଁ ବାଇବଲ ପଢ଼ିବି, ତମେ କୋରାନ ପଢ଼ିବ, ଆଉ ବନାନୀ ଗାଇବ ଗୁରୁବାଣୀ। ତାହେଲେ ତ ଏ ଘର ଭିତରେ ଗୋଟିଏ ସୁନ୍ଦର ବିଶ୍ୱ ରୂପାୟିତ ହବ।

ଆପଣମାନେ ଶୁଣିଥିଲେ ନାଟକ ହେ ଅରଣ୍ୟ ତୁମକୁ ନମସ୍କାର। ରଚନା କରିଥିଲେ ସୂର୍ଯ୍ୟମଣି ଖୁଣ୍ଟିଆ, ପ୍ରଯୋଜନା କରିଥିଲେ ଗୋପବନ୍ଧୁ ଚୌଧୁରୀ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ସାଇମନ, ସାମୁଏଲ ସାହୁ, ମାଧବ, ଧୈର୍ଯ୍ୟଧର ରାଉତ, ରହିମ, ଧୀର ବାସା, କୁଞ୍ଜ ଦାସ, ପ୍ରମୋଦ ରଞ୍ଜନ ମହାନ୍ତି ଏବଂ ବନାନୀ ସନ୍ଧ୍ୟା ମିତ୍ର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

0: अजणा लिंक क्लिक करंतु नाही. सायबर क्राइम हेल्पलाइन 1930 मने राखंतु. एसबीआई सचेतन रहंतु, सुरक्षित रहंतु.
1: ଅଭୁଲା ଗୀତରେ ଆପଣମାନେ ଶୁଣୁଛନ୍ତି କେତୋଟି ରାଗ ଉପରେ ଆଧୁନିକ ଗୀତ. ପରବର୍ତ୍ତୀ କଣ୍ଠଶିଳ୍ପୀ ମଞ୍ଜୁଶ୍ରୀ ତ୍ରିପାଠୀ, ଶିଳ୍ପୀ ଗାଇଛନ୍ତି କୃଷ୍ଣ କୁମାରଙ୍କ ରଚନାରୁ.

ଶୁଣୁଥିଲେ ଘୋଡ଼ାନାଚ ଗୀତ, ପରିବେଷଣ କଲେ ଗଙ୍ଗାଧର ବେହେରା ଏବଂ ସାଥୀମାନେ ହେଲେ କବି ଘଡ଼େଇ, ବାବନ ନାୟକ ଏବଂ କାଶୀ ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନମସ୍କାର ଶ୍ରୋତାବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କ ସହ ମୁଁ ଅଛି ଗିରିଜା। ଦେଖିବା ପ୍ରଥମେ ଏସଏମଏସଟି କେଉଁଠୁ ଆସିଛି। ପ୍ରଥମେ ଏସଏମଏସଟି ଆସିଛି ନୂଆଗାଁ କଟକରୁ, ପଠାଇଛନ୍ତି ରାଜେନ୍ଦ୍ର ନନା। ରାଜେନ୍ଦ୍ର ନନା, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ତାଜମହଲ କଥାଚିତ୍ରରେ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର ଗାଇଥିବା ଗୀତଟି ଶୁଣିବା ପାଇଁ, ଯୋ ୱାଦା କିୟା ଓ ନିଭାନା ପଡ଼େଗା। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରେ ପରେ ପୁଣି ଏକ ଏସ୍ଏମ୍ଏସ୍ ପହଞ୍ଚିଛି, ପଠାଇଛନ୍ତି ସରିତା ସାହୁ କଟକରୁ। ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ବାଜି କଥା ଚିତ୍ରରେ ଉଦିତ ନାରାୟଣ ଏବଂ ଇରା ମହାନ୍ତି ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଅନୁରୋଧ ଆସି ଆମ ପାଖରେ ପହଞ୍ଚିଛି। ପଠାଇଛନ୍ତି ମଞ୍ଜୁ ନାନୀ ପୁଅ ମୃତ୍ୟୁଞ୍ଜୟ ଝିଅ ଯାଜ୍ଞସେବୀ, କେନ୍ଦ୍ରାପଡ଼ା କୋରୁଆ ଟିକନପୁରରୁ ଆସିଛି। ସେ ଲେଖିଛନ୍ତି, ଜୟ ଜଗନ୍ନାଥ। ଗିରିଜା ଭାଇ ଆପଣଙ୍କୁ ନମସ୍କାର, ଆଶା କରୁ ଆପଣ ଭଲରେ ଥିବେ। ଆକାଶବାଣୀର ଷ୍ଟାଫ୍ମାନଙ୍କୁ ନମସ୍କାର। ମଞ୍ଜୁନାନୀ, ଆପଣ ତ ହେଉଛନ୍ତି ଆମର ନିୟମିତ ଶ୍ରୋତା, ଆମ କାର୍ଯ୍ୟକ୍ରମକୁ ଆପଣ ବହୁତ ଭଲ ପାଆନ୍ତି, ସେଥିପାଇଁ ପ୍ରତିଦିନ ଆପଣ ଆମକୁ ଏସ୍ଏମ୍ଏସ୍ ଲେଖନ୍ତି, ବିଭିନ୍ନ କଥା ମଧ୍ୟ ଲେଖନ୍ତି। ସର୍ବପ୍ରଥମେ ଆପଣଙ୍କୁ ଜୟ ଜଗନ୍ନାଥ ନମସ୍କାର। ଆମେ ତ ଏଠାରେ ବହୁତ ଭଲରେ ଅଛୁ, ଆଶା କରେ ଆପଣ ନିଶ୍ଚୟ ଭଲରେ ଥିବେ। ଆପଣ ଅନୁରୋଧ କରିଛନ୍ତି ତପସ୍ୟା କଥାଚିତ୍ରରେ ବାଣିଜୟରାମ ଗାଇଥିବା ଗୀତଟି ଶୁଣିବା ପାଇଁ, ଆରେ ମୋ ଧନ ଜୀବନ। ତାହେଲେ ମଞ୍ଜୁନାନୀ, ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଏସଏମଏସ ଟି ଆସିଛି। ଟିକରାଟାଙ୍ଗି କଟକରୁ ପଠାଇଛନ୍ତି ପ୍ରୀତିସ୍ମିତା ସାହୁ। ଆପଣଙ୍କୁ ପ୍ରଥମେ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଜୟ ଜଗନ୍ନାଥ। ଆପଣ ଅନୁରୋଧ କରିଛନ୍ତି ହମ୍ ଆପ୍ କି ହେ କୌନ୍ କଥାଚିତ୍ରରେ ଲତା।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ମହମ୍ମଦପୁର ବିଲହାଟ କଟକରୁ ରଞ୍ଜନ କୁମାର ଗିଲ, କୈଳାଶ ଚନ୍ଦ୍ର ଗିଲ, ଭରତ ଚନ୍ଦ୍ର ପାତ୍ର ଏବଂ ମଙ୍ଗୁଳି କୁଣ୍ଡ। ଆପଣମାନଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ଓଡ଼ିଆ କଥାଚିତ୍ର ମଥାରା ଦେଇ ପାଟ ଓଢ଼ଣୀ କଥାଚିତ୍ରର ଟାଇଟଲ ସଙ୍ଗ୍ଟି ଶୁଣିବା ପାଇଁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ବାପି ଏବଂ ଶୈଳଭାମା। ତାହେଲେ ଶ୍ରୋତାବନ୍ଧୁ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଏସଏମଏସଟି ଆସିଛି ଦେଓକାଲି ଶଙ୍କରଦାସ କଟକରୁ ପଠାଇଛନ୍ତି ସୁନୀଲକାନ୍ତ ମହାନ୍ତି ସିଲୁ ଏବଂ ଆକୃତି ସେ ଲେଖିଛନ୍ତି ନମସ୍କାର ଶୁଭ ମଧ୍ୟାହ୍ନ ଆଶା କରେ ନିଶ୍ଚୟ ଭଲରେ ଥିବେ ରିକ୍ୱେଷ୍ଟ ସଙ୍ଗଟିକୁ ପ୍ଲିଜ୍ ସେ ନିରାଶ ନ କରି ଶୁଣେଇବେ ସୁନୀଲ ଭାଇ ଆପଣଙ୍କୁ ନମସ୍କାର କାର୍ଯ୍ୟକ୍ରମକୁ ସ୍ୱାଗତ ଆମେ ଏଠାରେ ବହୁତ ଭଲରେ ଅଛୁ ଆଶା କରେ ଆପଣ ନିଶ୍ଚୟ ଭଲରେ ଥିବେ ଆପଣ ଲେଖିଛନ୍ତି ନିରାଶ ନ କରି ଶୁଣେଇବାକୁ ଅନୁରୋଧ ଇଏ କି କଥା ଭାଇ ଆମେ ଦୁଇଠୁ ଅପେକ୍ଷା କରୁଛୁ ଆପଣଙ୍କର ସୁନ୍ଦର ଗୀତ ଶୁଣେଇବା ପାଇଁ ତେଣୁ ଆପଣ ନଥିଲେ ଆମେ ବି ନଥାନ୍ତୁ ଆମେ ନଥିଲେ ଆପଣ ବି ନଥାନ୍ତେ ତେଣୁ ଆଉ ଆପଣ ରିକ୍ୱେଷ୍ଟ କେବେ କରିବେନି ଆପଣ ଆମକୁ ଏସଏମଏସ୍ ପଠାନ୍ତୁ ନା ଆମେ ଆମର ସୁନ୍ଦର ଆପଣଙ୍କର ସୁନ୍ଦର ସୁନ୍ଦର ଗୀତଟିକୁ ଆମେ ଶୁଣେଇଦେବୁ ଆଜି ଆପଣ ଅନୁରୋଧ କରିଛନ୍ତି ଜଗାବଳିଆ କଥାଚିତ୍ରରେ ସୁରେଶ ୱାଡକର ଗାଇଥିବା ଗୀତଟି ଶୁଣିବା ପାଇଁ ତାହେଲେ ସୁନୀଲ ଭାଇ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡାଇରୁ। ସୋମନାଥ ବାବୁ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ଗପ ହେଲେ ବି ସତ କଥା ଚିତ୍ରରେ ସୁମନ କଲ୍ୟାଣପୁର ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

କାର୍ଯ୍ୟକ୍ରମ ଶେଷରେ ଏସଏମଏସଟି ଆସିଛି ରାଇସଙ୍ଗଡ଼ା ସାଲେପୁର କଟକରୁ ପଠାଇଛନ୍ତି ବାସୁଦେବ ତ୍ରିଲୋଚନ କାଳିଆ ବଳିଆ କୁନି ନିନି ଲିଟୁନି ବାପା ଏବଂ ବୋଉ ଶ୍ରୋତାବନ୍ଧୁ ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣ ଅନୁରୋଧ କରିଛନ୍ତି ଆସି କଥାଚିତ୍ରରେ ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ ଗାଇଥିବା ଗୀତଟି ଶୁଣିବା ପାଇଁ

ଶ୍ରୋତା ବନ୍ଧୁ, ଦୁଃଖର ସହ କହୁଛୁ, ଆଜି କାର୍ଯ୍ୟକ୍ରମ ଅଧଘଣ୍ଟା ଥିବାରୁ ଆପଣଙ୍କ ପାଖରୁ ଅନେକ ଏସ୍ଏମ୍ଏସ୍ ଆମେ ପାଇଥିଲେ ମଧ୍ୟ ଅନେକ ଏସ୍ଏମ୍ଏସ୍କୁ ସ୍ଥାନ ଦେଇପାରିନାହୁଁ, ସେଥିପାଇଁ ଆମେ ଦୁଃଖିତ।

ଆକାଶବାଣୀ କଟକ ପ୍ରଚାର କରୁଛୁ ଡାକ୍ତରଙ୍କୁ ପଚାରି ବୁଝିବା। ପ୍ରଯୋଜନା ପ୍ରଜ୍ଞାପାରମିତା ସାହୁ, ଉପସ୍ଥାପନା ନିର୍ମାଲ୍ୟ ଓଝା।

0: ନମସ୍କାର, ଆଜିର ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶରୀର ଅଛି ଯେତେବେଳେ ରୋଗ ମଧ୍ୟ ରହିଛି, ତେବେ ରୋଗର ପ୍ରକାର ଭେଦ ଅନେକ। କିଛି ବଂଶଗତ ରୋଗ ତ ପୁଣି କିଛି ଆମର ଜୀବନଶୈଳୀ ଦ୍ୱାରା ପ୍ରଭାବିତ ହୋଇ ସମସ୍ୟା ସୃଷ୍ଟି କରିଥାନ୍ତି। ଆଉ ଜୀବାଣୁ ଦ୍ୱାରା ସଂକ୍ରମଣ ଯୋଗୁଁ ମଧ୍ୟ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ସେହିଭଳି ଏକ ସଂକ୍ରମଣ ଜନିତ ରୋଗ ହେଉଛି ୟୁଟିଆଇ ବା ମୂତ୍ରନଳୀ ସଂକ୍ରମଣ। ତେବେ ଏହା କାହିଁକି ହୋଇଥାଏ, ଏଥିରୁ ଆମେ କେମିତି ନିଜକୁ ସୁରକ୍ଷିତ ରଖିପାରିବା, ଏହାର କ'ଣ ସବୁ ଚିକିତ୍ସା ରହିଛି, ଆସନ୍ତୁ ଏମିତି କିଛି ବିଷୟରେ ଜାଣିବା ଆଜିର ଡାକ୍ତରଙ୍କୁ ପଚାରି ବୁଝିବା କ୍ରମରେ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ସ୍ତ୍ରୀ ଏବଂ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଲୀଳାବତୀ ଗୁରୁ। ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର।
0: ଆଗେ ଜାଣିବା ଏଇ ମୂତ୍ରନଳୀ ସଂକ୍ରମଣ କ'ଣ?
1: ମୂତ୍ରନଳୀ ସଂକ୍ରମଣ ହେଲା ଗୋଟେ ଜୀବାଣୁ ବା ବ୍ୟାକ୍ଟେରିଆ ଜନିତ ଇନଫେକ୍ସନ ସଂକ୍ରମଣ।
0: ଆଜ୍ଞା।
1: ଆଚ୍ଛା, ମୂତ୍ରନଳୀ କହିଲେ ଆମେ କ'ଣ ବୁଝିବା? ଆମେ ତାକୁ ଆମର ମେଡିକାଲ ଟର୍ମରେ କହୁଛୁ ୟୁରିନାରୀ ଟ୍ରାକ୍ଟ। ୟୁରିନାରୀ ଟ୍ରାକ୍ଟ କହିଲେ ଆମେ କ'ଣ ବୁଝୁ? ଏଇଟା ହେଲା ଗୋଟେ କିଡ୍ନି ବା ଯାହାକୁ କହନ୍ତି ଓଡ଼ିଆରେ ବୃକକ୍ ବୋଲି କହନ୍ତି। ଆମର ପିଠି ପାଖରେ ଦିଟା କିଡ୍ନି ଥାଏ ଆଉ ସେଇଥିରୁ ଦିଟା ନଳୀ ବାହାରିଥାଏ, ତାକୁ ୟୁରେ

0: ଗଟର ବା ମୂତ୍ର ନଳୀ କହନ୍ତି, ସେ ଦୁଇଟା ଯାଇକିରି ମୂତ୍ରାଶୟ ବା ୟୁରିନାରୀ ବ୍ଲାଡରରେ ପଶିଥାନ୍ତି। କିଡନୀରୁ ଯୋଉ ଆମର ପରିସ୍ରା ତିଆରି ହୁଏ ଏଇ ୟୁରେଟର ସାହାଯ୍ୟରେ ଆସିକିରି ସେଇଟା ସେ ବ୍ଲାଡରରେ ଜମା ହୁଏ। ତାପରେ ବ୍ଲାଡରରୁ ଜମା ହେଇକିରି ସେଇଟା ୟୁରେଥ୍ରା ବା ମୂତ୍ରବାହୀ ନଳୀ ଦ୍ୱାରା ବାହାରକୁ ବାହାରିଥାଏ। ତେଣୁ ଏଇ ଯୋଉ ଜୀବାଣୁ ଦ୍ୱାରା ବା ବ୍ୟାକ୍ଟେରିଆ ଦ୍ୱାରା ସଂକ୍ରମଣ ହୁଏ ଏଇଟା କୋଉ କୋଉ ଜାଗାରେ ହେଇପାରିବ, ୟୁରେଥ୍ରାରେ ହେଲେ ତାକୁ ୟୁରେଥ୍ରାଇଟିସ୍, ବ୍ଲାଡରରେ ହେଲେ ତାକୁ ସିଷ୍ଟାଇଟିସ୍, ଆଉ କିଡନୀରେ ହେଲେ ତାକୁ ପାଇଲୋନେଫ୍ରାଇଟିସ୍ ବୋଲି କହିଥାନ୍ତି। ତ ଏଇସବୁର ସଂକ୍ରମଣ ହେଇପାରିବ
1: ଆଜ୍ଞା।
0: ଆଉ ସାଧାରଣତଃ ଏଇଟା ଇ କୋଲାଇ ନାମରେ ଗୋଟେ ବ୍ୟାକ୍ଟେରିଆ ଯୋଗୁଁ ହେଇଥାଏ। ଇ କୋଲାଇ କୋଉଠି ଥାଏ, କୋଉଠୁ ଆସେ? ଇ କୋଲାଇ ଆମର ଖାଦ୍ୟ ନଳୀରେ ଥାଏ। ତେଣୁ ସେଇ ମଳ ଦ୍ୱାରା ବାଟେ ଯୋଉ ଇ କୋଲାଇ ବାହାରକୁ ଆସନ୍ତି ସେମାନେ କୌଣସି କାରଣରୁ ଯଦି ପଶିଗଲେ ସେଇ ୟୁରେଥ୍ରା ବାଟେ ୟୁରିନାରୀ ଟ୍ରାକ୍ଟ ଭିତରକୁ ସେମାନେ ସେଇ ସଂକ୍ରମଣ କରିଥାନ୍ତି।
1: ଆଜ୍ଞା, ତେବେ ଏଇ ଯୋଉ ସଂକ୍ରମଣ କଥା ଆପଣ କହିଲେ ଏଇଠି କାହିଁକି ହେଇଥାଏ?
0: ଏଇଟା ହେଲା କେତେବେଳେ ଦେଖନ୍ତୁ, ଯେମିତି ଆମେ ସେ ଜାଗାକୁ ପରିଷ୍କାର ରଖିଲେନି, ଆମର ପ୍ରାଇଭେଟ୍ ପାର୍ଟକୁ ଆମେ ପରିଷ୍କାର ରଖିଲେନି, ତାପରେ ବହୁତ ସମୟ ଆମେ ପରିଶ୍ରା କରିବାକୁ ଗଲେ ନାହିଁ,
1: ବହୁତ ସମୟ ଆମେ ପରିଶ୍ରା
0: ଚାପିବା କରି ରୋକିଦେଉ। ଦେଖନ୍ତୁ ସ୍ପେଶାଲି ସ୍ତ୍ରୀ ଲୋକମାନେ, ଆମକୁ ଗୋଟେ ପ୍ରପର ଜାଗା ନହେଲେ ଆମେ ପରିଶ୍ରା କରିପାରିବାନି। ତେଣୁ ଆମକୁ ସେ ଜାଗା ନ ମିଳିବା ପର୍ଯ୍ୟନ୍ତ ପରିଶ୍ରା ଲାଗୁଥିବ, କିନ୍ତୁ ଆମେ ଚାପି ଦେଇଥାଉ। ଆଉ ଗୋଟେ ହେଲା ଯେ ବେଳେବେଳେ ଆପଣ ଯିବେ ବାଥରୁମ୍ ଯୋଉ ଜାଗାରେ ଯିବେ ବା ୱାସରୁମ୍ ଯୋଉଠି ଯାଇଛନ୍ତି ସେଠି ଦେଖିବେ ବହୁତ ଅସନା ଥାଏ, ଆମେ ଗଲୁ ସେଥିରେ ପରିଶ୍ରା କଲୁ, ସେଇଥିରୁ ମଧ୍ୟ ସଂକ୍ରମଣ ହେଇଥାଏ। ଆଉ ଡାଇବେଟିସ୍ ରୋଗୀ ଯୋଉମାନେ ସେମାନଙ୍କର ଦେହରେ ଶର୍କରା ବଢ଼ିଗଲେ କ'ଣ ହୁଏ, ମାନେ ଇନଫେକ୍ସନର ବେଶୀ ସମ୍ଭାବନା ଥାଏ, ସଂକ୍ରମଣର ସମ୍ଭାବନା ଅଧିକ ଥାଏ, ତେଣୁ ସେମାନଙ୍କୁ ସଂକ୍ରମଣ ହୁଏ। ଛୋଟ ଛୁଆମାନେ ସେମାନଙ୍କୁ ମଧ୍ୟ ସଂକ୍ରମଣ ହୁଏ, କାରଣ ସେତେବେଳେ ତାଙ୍କର ଡିଫେନ୍ସ ମେକାନିଜମଟା ଏତେ ଭଲ ନଥାଏ। ତାପରେ ମେନୋପଜ୍ ବା ପେରି ମେନୋପଜାଲ ଏଜ୍ରେ ମାସିକ ଋତୁସ୍ରାବ ଯେତେବେଳେ ବନ୍ଦ ହୋଇଯିବ ବା ତା ପୂର୍ବବର୍ତ୍ତୀ ଅବସ୍ଥା ମଧ୍ୟ, ସେତେବେଳେ ମଧ୍ୟ ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନର ସମ୍ଭାବନା ଅଧିକ ହୁଏ, କାରଣ ଆମର ଦେହରେ ଗୋଟେ ଇଷ୍ଟ୍ରୋଜେନ୍ ନାମକ ଗୋଟେ ହରମୋନ୍ ଥାଏ, ତାର ଅଭାବ ଦେଖାଯାଏ। ହରମୋନ୍ ଇଷ୍ଟ୍ରୋଜେନ୍ ଆମକୁ ସେଇ ସଂକ୍ରମଣରୁ, ଏଇ ମୂତ୍ର ନଳୀର ବା ଯୌନାଙ୍ଗର ଇନ୍ଫେକ୍ସନରୁ ପ୍ରିଭେଣ୍ଟ କରେ। ତ ତେଣୁ ସେଟା ଯେତେବେଳେ କମ୍ ହେଇଯାଏ ଦେହରେ ତାପରେ ଇନ୍ଫେକ୍ସନ୍ ହେବ। ଆଉ ଦ୍ୱିତୀୟରେ ହେଲା ସେକ୍ସୁଆଲ ଆକ୍ଟିଭିଟି, ଏଇଟା ମଧ୍ୟ ସହବାସରୁ ମଧ୍ୟ ଏଇଟା ହେଇଥାଏ। ଯେଉଁମାନେ ରିସେଣ୍ଟଲି ବିବାହ କରିଛନ୍ତି ତାଙ୍କର ପ୍ରଥମ ସହବାସ ପରେ ମଧ୍ୟ ୟୁରିନାରୀ ଇନ୍ଫେକ୍ସନ୍ ହୁଏ, ଆମେ ତାକୁ କହୁ ହନିମୁନ୍ ସିଷ୍ଟାଇଟିସ୍। ଯଦିଓ ଏଇଟା ସେକ୍ସୁଆଲି ଟ୍ରାନ୍ସମିଟେଡ୍ ଡିଜିଜ୍ ନୁହେଁ, କିନ୍ତୁ ସହବାସ ପରେ ଏଇ ସ୍ତ୍ରୀ ଲୋକଙ୍କର ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନ୍ ବହୁତ ହେଇଥାଏ। ଯେମିତି ଧରନ୍ତୁ ଯେଉଁମାନଙ୍କର କ୍ୟାନ୍ସରରେ ସବୁ କେମୋଥେରାପି ନେଉଛନ୍ତି ବା ଇମ୍ୟୁନୋ ସପ୍ରେସନ୍ ଯେଉଁମାନେ ଔଷଧ ନେଉଛନ୍ତି ତାଙ୍କୁ ମଧ୍ୟ ସଂକ୍ରମଣର ସମ୍ଭାବନା ବହୁତ ଥାଏ। ପ୍ରେଗନେନ୍ସିରେ ବି ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନର ସମ୍ଭାବନା ଅଧିକ ଥାଏ। ଯେଉଁମାନେ କୌଣସି କାରଣରୁ ବହୁତ ଦିନ କ୍ୟାଥେଡର ପରିସ୍ରା ହେବା ପାଇଁ ଯେଉଁ ପରିସ୍ରା ନଳୀଟା ଆମେ ଦେଇଦେଉ, ଯଦି ବେଶୀ ଦିନ ପରିସ୍ରା ନଳୀ ଲଗାଯାଏ ତାହେଲେ ସଂକ୍ରମଣ ହେବାର ସମ୍ଭାବନା ଅଧିକ। ଆଉ ଆମେ କ'ଣ କରୁ, ଆମେ ଯେଉଁ ଗାଇନାକୋଲୋଜିକାଲ ଅପରେସନ୍ କରୁଛୁ ସେ ଅପରେସନ୍ କରିବା ଆଗରୁ ଆମେ ସବୁବେଳେ କ୍ୟାଥେଡର ଦେଇଦେଇଥାଉ, କାରଣ ଆମର ସେଇ ଫିଲ୍ଡରେ ଏଇ ମୂତ୍ରାଶୟଟା ଆସେ, ତେଣୁ ସେଟାକୁ ଆମେ ସବୁବେଳେ ପ୍ରୋଟେକ୍ଟ କରିବା ପାଇଁ ଆମେ ସବୁବେଳେ ସେଇ କ୍ୟାଥେଡର ଦେଇଥାଉ। ସେଇ କ୍ୟାଥେଡରଟା ଦେଲାବେଳେ ବହୁତ ସତର୍କତା ଅବଲମ୍ବନ କରି ଦେବାକୁ ପଡ଼େ, ସେ ଜାଗାକୁ କେମିତି ଆପଣ ଷ୍ଟେରିଲାଇଜ୍ କରିବେ, କେମିତି ସେ କ୍ୟାଥେଡର ଦେବେ, ଏଇଟା ବହୁତ ସତର୍କତାର ସହିତ ଦେବାକୁ ପଡ଼େ, ନହେଲେ କ୍ୟାଥେଡର ଦେଲାବେଳେ ମଧ୍ୟ ସେଇ ସଂକ୍ରମଣ ବହୁତ ହେଇଥାଏ।
1: ଆପଣ କହିଲେ ଯେ କ୍ୟାଥେଡର ଦେଲେ ମଧ୍ୟ ଏଇ ସଂକ୍ରମଣ ହେଇଥାଏ, ତେବେ ଆଜିକାଲି ତ ବହୁତ ମହିଳା ଅଛନ୍ତି ବା ପୁରୁଷ ଅଛନ୍ତି ଯେଉଁମାନଙ୍କର ବିଭିନ୍ନ କାରଣ ପାଇଁ କି ସେମାନେ ବିଛଣାରେ ପଡ଼ି ରହୁଛନ୍ତି ବା ନିଜେ କିଛି କରିପାରୁନାହାନ୍ତି, ସେ କ୍ଷେତ୍ରରେ କେତେ ଦିନ ଅନ୍ତରରେ ତାହେଲେ ଜଣେ କ୍ୟାଥେଡର ବଦଳେଇବା ଦରକାର, କ୍ୟାଥେଡର ଥିଲାବେଳେ କ'ଣ ଯତ୍ନ ନେବା ଦରକାର?
0: କ୍ୟାଥେଡର ଥିଲାବେଳେ ପ୍ରଥମେ ସେଟା ତ ଆମେ ଶୀଘ୍ର ଶୀଘ୍ର ତାକୁ ବଦଳେଇବା ଦରକାର, 15 ଦିନରେ ଥରେ ଥରେ ରବର କ୍ୟାଥେଡର ଯୋଉଟା ମିଳେ ୟୁଜୁଆଲି ଆମେ ଯୋଉ ୟୁଜ୍ କରୁଛୁ ତାକୁ ଆମେ ଜଲ୍ଦି ଜଲ୍ଦି କରିବା କଥା, 15 ରୁ 21 ଦିନ ଭିତରେ 3 ସପ୍ତାହ ଭିତରେ ତାକୁ ବଦଳେଇବେ। ଆଉ ଗୋଟେ ସିଲିକନ୍ କ୍ୟାଥେଡର ମିଳେ ଯୋଉଟାକୁ ଟିକେ ବେଶୀ ଦିନ ରଖାଯାଇପାରେ, ଯେମିତି 2 ମାସରୁ 3 ମାସ ମଧ୍ୟରେ ରଖାଯାଇପାରେ। ଆଉ ସେ କ୍ୟାଥେଡରଟାକୁ ସବୁବେଳେ ସଫା କରିକି ରଖିବେ, ଯୋଉଟା ତ ପରିସ୍ରା ନଳୀ ଭିତରେ ଅଛି, ଯୋଉଟା ବାହାରେ ଅଛି ସେଇଟାକୁ ସବୁବେଳେ ପରିଷ୍କାର କରି ରଖିବା କଥା, ସବୁବେଳେ ଦିନରେ 2 ଥର ପୋଛାପୋଛି କରି ପରିଷ୍କାର ରଖିବେ, ନହେଲେ ସେଇ କ୍ୟାଥେଡର ଦେଇକରି ମଧ୍ୟ ଇନ୍ଫେକ୍ସନ୍ ଉପରକୁ ଚାଲିଯିବ।
1: ଆଜ୍ଞା, ଆପଣ ଯେମିତି କହିଲେ ଛୋଟ ପିଲାମାନଙ୍କୁ ମଧ୍ୟ ଏଇ ଇନ୍ଫେକ୍ସନ୍ ହେଇଥାଏ, ସେମାନଙ୍କୁ କାହିଁକି ହେଇଥାଏ?
0: ଯେମିତି ଛୋଟର ବେଳେ ବି ମଧ୍ୟ ଆମର ଇଷ୍ଟ୍ରୋଜେନ୍ ନାହିଁ, ଲୋକଙ୍କର ଇଷ୍ଟ୍ରୋଜେନ୍ ନାହିଁ, ତାପରେ ସେମାନେ ଝାଡ଼ା କରିଦେଉଛନ୍ତି, ଜାଣିପାରୁନାହାନ୍ତି, ପୋଛାପୋଛି ଭଲରେ ହେଇପାରୁନାହାନ୍ତି, ତେଣୁ ସେଇ ଝାଡ଼ାରୁ ଇନ୍ଫେକ୍ସନ୍ ସଂକ୍ରମଣ ଯାଇକରି ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନ୍ ହେବ। ଆଉ ଯେଉଁ ଝିଅ ପିଲାଙ୍କର ଯେହେତୁ ଇଷ୍ଟ୍ରୋଜେନ୍ ନାହିଁ ତାଙ୍କର ସେତେବେଳେ ହେଇନଥାଏ।

0: ତେଣୁ ସେହି ସଂକ୍ରମଣର ସମ୍ଭାବନା ଥାଏ।
1: ମୂତ୍ରନଳୀ ସଂକ୍ରମଣର ଲକ୍ଷଣ ଗୁଡିକ କ'ଣ?
0: ପ୍ରଥମ ତ ହେଲା ଯେ ଖୁବ୍ ଶୀଘ୍ର ଶୀଘ୍ର ପରିସ୍ରା ଲାଗିବ, ଆଉ ପରିସ୍ରା କଲାବେଳେ କଷ୍ଟ ହୁଏ ବହୁତ। ବହୁତ ଜଣ ଆସିକି କହନ୍ତି ଯେ ଶିରିଶିରି ଲାଗେ ବୋଲି, ବହୁତ ଅଳ୍ପ ଅଳ୍ପ ପରିସ୍ରା ହେବ, ତାପରେ ପରିସ୍ରା ପୋଡ଼ିବ ମଧ୍ୟ, ତାପରେ ତଳି ପେଟରେ
1: ଯନ୍ତ୍ରଣା
0: ହେବ, ଟିକେ ବେଶୀ ଇନ୍ଫେକ୍ସନ ହେଲେ ଜ୍ୱର ବି ହେଇପାରେ, କମ୍ପ ସହିତ ଜ୍ୱର ଆସିବ। ସାଧାରଣତଃ ଏଟା ଇନ୍ଫେକ୍ସନ କେତେ ମାତ୍ରାରେ ଇନ୍ଫେକ୍ସନ ହେଇଛି ତା ଉପରେ ଡିପେଣ୍ଡ କରେ। ଯେମିତି ଅଳ୍ପ ମାତ୍ରାରେ ହେଲେ ପରିସ୍ରାଟା ଟିକେ ଟର୍ବିଡ୍ ଦେଖାଯିବ, ମାନେ ଟିକେ ଧୂଆଁଳିଆ ହେଲା ଭଳିଆ ଦେଖାଯିବ। ବେଳେବେଳେ ଆଉ ଅଧିକ ହେଇଗଲେ ପରିସ୍ରାରେ ରକ୍ତ ମଧ୍ୟ ପଡ଼େ, ଆଉ ପରିସ୍ରାରୁ ଗୋଟେ ସ୍ମେଲ ଆସେ, ଗୋଟେ ଗନ୍ଧ ବାହାରେ। ତେଣୁ ସେଇଗୁଡ଼ିକ ହେଲା ଲକ୍ଷଣ। ଆଉ ଟିକେ ବେଶୀ ଇନ୍ଫେକ୍ସନ ହେଲେ ମଧ୍ୟ ପିଠି ପାଖଟା ବଥା ହେବ, ଜ୍ୱର ହେବ, ଆଉ ବାନ୍ତି ବି ଲାଗେ ବହୁତ ଜଣଙ୍କୁ, ବାନ୍ତି ଲାଗିବ, ବାନ୍ତି ବି ହୁଏ।
1: ଆଜ୍ଞା, ତେବେ ଏଇ ମୂତ୍ରନଳୀ ସଂକ୍ରମଣ ଓ ମୂତ୍ର ସଂକ୍ରମଣ ଭିତରେ କିଛି ଫରକ ରହିଛି କି? ସେକୁ ନେଇକି ଅନେକ ସମୟରେ ଦ୍ୱନ୍ଦ ମଧ୍ୟ ଥାଏ।
0: ନା ନା ନା, ମୂତ୍ର ସଂକ୍ରମଣ କହିଲେ ମୂତ୍ର ନଳୀ ସଂକ୍ରମଣ ଏକା କଥା। କିଏ କହିବେ ମ୍ୟାଡାମ ଆମର ୟୁରିନ୍ ଇନ୍ଫେକ୍ସନ ହେଇଛି, ବହୁତ କମ୍ ଲୋକ କହିବେ ୟୁରିନାରି ଟ୍ରାକ୍ଟ ଇନ୍ଫେକ୍ସନ ବୋଲି। ମାନେ ଆମେ କେମିତି ଜାଣୁ, ପରିସ୍ରା ପଡ଼ିଲା ତାହେଲେ ଜାଣିଲୁ, ପରିସ୍ରାରୁ ଗନ୍ଧ ହେଲା ତାହେଲେ ଜାଣିଲୁ, ପରିସ୍ରାରେ ବ୍ଲଡ୍ ପଡ଼ିଲା ତାହେଲେ ଜାଣିଲୁ, ରକ୍ତ ପଡ଼ିଲା ତାହେଲେ ଜାଣିଲୁ। ତ ସମସ୍ତେ ଭାବନ୍ତି ପରିସ୍ରା ଇନ୍ଫେକ୍ସନ ହେଇଗଲା, କିନ୍ତୁ ସେଟା ପରିସ୍ରାଟା କେମିତି ଇନ୍ଫେକ୍ସନ ହବ? ଏ ମୂତ୍ରନଳୀ ସଂକ୍ରମଣରୁ ପରିସ୍ରା ଇନ୍ଫେକ୍ସନ ହେଇଛି, ତେଣୁ ସେଇ ଏକା ଜିନିଷ।
1: ଅନ୍ୟ କୌଣସି ରୋଗରେ ମଧ୍ୟ ଏଭଳି ପ୍ରକାର ଲକ୍ଷଣ ଦେଖାଯିବାର ସମ୍ଭାବନା ରହିଛି କି?
0: ହଁ, ସେଇଟା ହେବ ଯେମିତି ଏଇ ସେକ୍ସୁଆଲି ଟ୍ରାନ୍ସମିଟେଡ୍ ଡିଜିଜ୍ ଯାହାକୁ କହନ୍ତି ଗୋନୋରିଆ, ଗୋନୋରିଆ ୟୁରେଥ୍ରାଇଟିସ୍ ହେଲେ ବି ଏମିତି ସମ୍ଭାବନା ହେବ। ଆଉ ଗୋଟେ ଜୋନି ଦ୍ୱାରର ଇନ୍ଫେକ୍ସନ ବା ଜାଇନାଟିସ୍ ଯାହାକୁ କହୁ, ଏଇ ଫଙ୍ଗାଲ ଇନ୍ଫେକ୍ସନ ହେଲା, ଇଷ୍ଟ ଇନ୍ଫେକ୍ସନ ଯାହାକୁ କହୁଛନ୍ତି, ବା ଟ୍ରାଇକୋମୋନସ୍ ବୋଲି ଗୋଟେ ଇନ୍ଫେକ୍ସନ ହୁଏ, ଯାହାଦ୍ୱାରା ସେଇ ଜୋନି ଦ୍ୱାର କୁଣ୍ଡେଇ ହେବ, ବହୁତ ଧଳା ସ୍ରାବ ହେବ। ସେତେବେଳେ କ'ଣ ହୁଏ, ଲୋକମାନେ ଆସିକି କହିବେ ମ୍ୟାଡାମ ଆମର ବହୁତ ୟୁରିନ୍ ଇନ୍ଫେକ୍ସନ ହେଇଛି, ତାପରେ ଟିକେ ଭଲକି ପଚାରିଲା ପରେ ଜଣାପଡ଼େ ଯେ ସେଟା ୟୁରିନ୍ ଇନ୍ଫେକ୍ସନ ନାହିଁ, କାରଣ ସେ ଯୋଉ କୁଣ୍ଡେଇ ହେବା ଦ୍ୱାରା ସେଇ ଜାଗାଟା ଟିକେ ଖଣ୍ଡିଆ ହେଇଯାଇଥାଏ, ପରିସ୍ରା କଲାବେଳକୁ ପୋଡ଼ା ଜଳା ହୁଏ, ତେଣୁ ସେମାନେ ଭାବନ୍ତି ଯେ ଏଟା ୟୁରିନ୍ ଇନ୍ଫେକ୍ସନ ହେଇଛି ବୋଲି। ଆଉ ଗୋଟେ ଆମର ମେଡିକାଲରେ ଅଛି ଓଭର ଆକ୍ଟିଭ ବ୍ଲାଡର, ମାନେ ସେଟାରେ କିଛି କାରଣ ନଥିବ, ଇନ୍ଫେକ୍ସନ ନଥିବ, କିନ୍ତୁ ବାରମ୍ବାର ପରିସ୍ରା ଲାଗୁଥିବ, ସବୁବେଳେ ବାରମ୍ବାର ପରିସ୍ରା କରୁଥିବେ, ତେଣୁ ପରୀକ୍ଷା କଲା ଦ୍ୱାରା କିଛି ୟୁରିନ୍ରେ ଇନ୍ଫେକ୍ସନ ବାହାରିବନି। ଆଉ ଗୋଟେ ହେଲା ଅର୍ଜ ଇନକଣ୍ଟିନ୍ୟୁସ୍, ଦେଖିବେ ଟିକେ ଏଜ୍ ହେଇଗଲେ ହୁଏ ସେମିତି, ପରିସ୍ରା କଲାବେଳେ ଆଉ ରୋକି ପାରିବେନି, ଲାଗିଲା ମାନେ ଆପଣଙ୍କୁ ତରତର ହେଇକି ଯିବାକୁ ପଡ଼ିବ। ତ ସେଇ ଅର୍ଜ ଇନକଣ୍ଟିନ୍ୟୁସ୍ ବି ବେଳେବେଳେ, କାରଣ ଏଇ ସିମ୍ପଟମ୍ ବି ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନରେ ହେବ, ମାନେ ଲାଗିଲେ ଆଉ ରୋକି ପାରିବେନି, ଆପଣଙ୍କୁ ସାଙ୍ଗେ ସାଙ୍ଗେ ପରିସ୍ରା କରିବାକୁ ପଡ଼ିବ। ତ ସେଇଟା ମଧ୍ୟ ଆମେ ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନ ବୋଲି ଭାବିଥାଉ, କିନ୍ତୁ ଏଥିରେ ପରିସ୍ରାରେ କିଛି ଇନ୍ଫେକ୍ସନ ହେଇନଥାଏ। ଆଉ ବ୍ଲାଡର କ୍ୟାନ୍ସରରେ ମଧ୍ୟ ଆପଣ ଏମିତି ପରିସ୍ରାରେ ରକ୍ତ ଯିବ, ପରିସ୍ରା କଲାବେଳେ କଷ୍ଟ ହେବ, ତାପରେ କିଡ଼ନୀ ଷ୍ଟୋନ୍, ବ୍ଲାଡର ଷ୍ଟୋନ୍ ହେଲା, ମୂତ୍ରାଶୟରେ ଷ୍ଟୋନ୍ ହେଇଯାଇଛି, କିମ୍ବା କିଡ଼ନୀରେ ଷ୍ଟୋନ୍ ହେଇଛି, ୟୁରେଟରରେ ଷ୍ଟୋନ୍ ଅଛି, ଭୀଷଣ ଦରଜ ହେବ, ଆଉ ପରିସ୍ରାରେ ରକ୍ତ ପଡ଼ିବ, ସେତେବେଳେ ଆପଣଙ୍କୁ ଲାଗିବ କି ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନ ଅଛି, କିନ୍ତୁ ସେଟା ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନ ହେଇଯାଇଥିବ, ସେଟା କିଡ଼ନୀ ଷ୍ଟୋନ୍, ୟୁରେଟରିକ୍ ଷ୍ଟୋନ୍ ଆଉ ବ୍ଲାଡର ଷ୍ଟୋନ୍ ପାଇଁ ସେଟା ହେଇଥାଏ।
1: ଆଜ୍ଞା, ଆପଣ ତ ଖୁବ୍ ସୁନ୍ଦର ଭାବରେ ବୁଝେଇ ଦେଇକି କହିଲେ ଯେ ଆମର ମୂତ୍ରନଳୀ ସଂକ୍ରମଣ ବା ମୂତ୍ର ସଂକ୍ରମଣ ହେଲେ ତାର କ'ଣ କ'ଣ ଲକ୍ଷଣ ରହିଛି ସେ ସମ୍ପର୍କରେ, ତା ପାଇଁ କିଛି ପରୀକ୍ଷା ନିରୀକ୍ଷାର ଅଛି କି ବ୍ୟବସ୍ଥା?
0: ଆଜ୍ଞା, ପ୍ରଥମ ଆପଣଙ୍କର ପରିସ୍ରାକୁ ପରୀକ୍ଷା କରୁ। ପରିସ୍ରାରେ ଯଦି ପସେଲ ବାହାରିଲା, ବ୍ଲଡ୍ ବାହାରିଲା, ବହୁତ ପସେଲ, ନର୍ମାଲି ଆମର ସ୍ତ୍ରୀ ଲୋକଙ୍କର 6-7 ପସେଲ ନର୍ମାଲ ଥାଏ, କିନ୍ତୁ ଯଦି 10 ଉପରକୁ ରହିଲା ଆଉ ବହୁତ ବେଶୀ ପସେଲ ଅଛି, ତାହେଲେ ଆମେ ଏଠି ଧରିନେବା ଯେ ଏଇଟା ୟୁରିନ୍ ଇନ୍ଫେକ୍ସନ ହେଇଛି। ତାପରେ ଆମେ ଦେଖିବା ପରିସ୍ରାରେ ବ୍ଲଡ୍ ପଡୁଛି କି ନାହିଁ, ଖାଲି ବ୍ଲଡ୍ ଥିବ ଆଉ ପରିସ୍ରାରେ ପସେଲ ନଥିବ, ତାହେଲେ ସେଟା ଅନ୍ୟ କାରଣ ପାଇଁ ହେଇପାରେ, ଯେମିତି ମୁଁ କହିଲି ବ୍ଲାଡର କ୍ୟାନ୍ସର ଷ୍ଟୋନ୍, ସେଇଟା ଖାଲି ବ୍ଲଡ୍ ପଡିବ ସେଠି, କିନ୍ତୁ ପରିସ୍ରାରେ ପସେଲ ଯଦି ଅଛି ସେଟା ୟୁରିନ୍ ଇନ୍ଫେକ୍ସନ। ତାପରେ ଆମେ କ'ଣ କରୁ, ସେଇ ପରିସ୍ରାକୁ ଆମେ କଲଚର ପାଇଁ ପଠାଉ, କଲଚର ସେନ୍ସିଟିଭିଟି, ସେଥିରେ କଲଚରରେ ଆମେ ଜାଣିପାରୁ କି କୋଉ ପ୍ରକାର ବ୍ୟାକ୍ଟେରିଆ କେତେ ଗ୍ରୋଥ ଅଛି, ତାହେଲେ ସେଇଟା ଆଉ କୋଉ ପ୍ରକାର ଆଣ୍ଟିବାୟୋଟିକ୍ ସେମାନେ ସେନ୍ସିଟିଭ। ତାହେଲେ ଯଦି ଧରନ୍ତୁ ଆମେ କଲଚରରେ ନୋ ଗ୍ରୋଥ ଦେଖିଲେ, ତାହେଲେ ଆମେ ଜାଣିଲେ କି ଏଠି ଇନ୍ଫେକ୍ସନ ନାହିଁ, କଲଚରରେ ନାହିଁ ଇନ୍ଫେକ୍ସନ ନାହିଁ, କିନ୍ତୁ କଲଚରରେ ଗ୍ରୋଥ ଆସିଲା ମାନେ ଇନ୍ଫେକ୍ସନ ଅଛି, ଆଉ ସେମାନେ ମଧ୍ୟ ଆମକୁ ଦେଖାଇ ଦେଇଥାନ୍ତି କୋଉ ପ୍ରକାର ଆଣ୍ଟିବାୟୋଟିକ୍ ଏଇ ଇନ୍ଫେକ୍ସନ ପାଇଁ କାମ କରିବ। ତାପରେ ହେଲା ଆମେ ଗୋଟେ ଅଲଟ୍ରାସାଉଣ୍ଡ କରିବା, ଅଲଟ୍ରାସାଉଣ୍ଡ ଦ୍ୱାରା ମଧ୍ୟ ଆମେ ଜାଣିପାରିବା ଯେ ମୂତ୍ରାଶୟର ଇନ୍ଫେକ୍ସନ ଅଛି କି ବୋଲି। ଯୋଉ ବ୍ଲାଡର ୱାଲ୍ ଅଛି ସେ ଇନ୍ଫେକ୍ସନ ଏଇ ତାର ଲାଇନିଂଟା ଠିକ୍ ହେଇଯାଇଥାଏ ବା ମୋଟା ହେଇଯାଇଥାଏ, ସେଇଠୁ ସେମାନେ ଲେଖିଦିଅନ୍ତି ଯେ କ୍ରୋନିକ୍ ସିଷ୍ଟାଇଟିସ୍, ମାନେ ବହୁତ ଦିନ ହେଲାଣି ଏଇଟା ଇନ୍ଫେକ୍ସନ ଅଛି। ଆଉ ଦ୍ୱିତୀୟ କଥା ହେଲା ଆମେ ମଧ୍ୟ ଷ୍ଟୋନ୍ ଅଛି କି ନାହିଁ ଜାଣିପାରିବା, ଷ୍ଟୋନ୍ ପାଇଁ ହେଉଛି କି ଇନ୍ଫେକ୍ସନ ପାଇଁ ହେଉଛି ଏଇଟା ଅଲଟ୍ରାସାଉଣ୍ଡ କଲେ ଆମେ ଜାଣିପାରିବା। ତେଣୁ

0: ମଧ୍ୟ ଜରୁରୀ।
1: ଆଜ୍ଞା, ସବୁବେଳେ କ'ଣ ଅଲଟ୍ରାସାଉଣ୍ଡ କରିବା ନିହାତି ଜରୁରୀ?
0: ଯେତେବେଳେ ବାର ବାର ହଉଛି ସେତେବେଳେ ଆମେ ଅଲଟ୍ରାସାଉଣ୍ଡ କରିବା।
1: ଆଜ୍ଞା, ଯୋଉ ମୂତ୍ରନଳୀ ସଂକ୍ରମଣ ରହିଛି ତାର କ'ଣ ଚିକିତ୍ସା ରହିଛି?
0: ପ୍ରଥମ ହେଲା ଯେ ଆମେ ତ ଆଣ୍ଟିବାୟୋଟିକ୍ ଖାଇବା। ଆଣ୍ଟିବାୟୋଟିକ୍ ଯୋଉଟା ମୁଁ କହିଲି ଆପଣଙ୍କୁ, ଆମେ କଲଚର କରିବା, ତାକୁ କହନ୍ତି କଲଚର ଆଣ୍ଡ ସେନ୍ସିଟିଭ୍ ଟେଷ୍ଟ। ତ ସେଇଥିରେ ସେମାନେ କ'ଣ କ'ଣ ଆଣ୍ଟିବାୟୋଟିକ୍ ସେନ୍ସିଟିଭ୍ ଏଇ ବ୍ୟାକ୍ଟେରିଆ ପାଇଁ ବା ଏଇ ଜୀବାଣୁ ପାଇଁ ସେମାନେ ଲେଖିକିରି ଦେବେ। ତାପରେ ଆମେ ସେ ଅନୁସାରେ
1: ଜୀବାଣୁକୁ କୋଉ ଔଷଧ
0: ଦୂର କରିବ, ତାପରେ ଆମେ ସେ ଅନୁସାରେ ଆମେ ଔଷଧ ଖାଉ। କେବେ ବି କଲଚର ସେନ୍ସିଟିଭିଟି ନ କରିକିରି କୌଣସି ଆଣ୍ଟିବାୟୋଟିକ୍ ଖାଇବା ଉଚିତ ନୁହେଁ। ବହୁତ ଜଣ ଦେଖିଛି ଦୋକାନରୁ ଯାଇକି ଔଷଧ କିଣିକି ଖାଇଦେବେ, ଆଉ ତାପରେ କ'ଣ ହୁଏ ନା ସେମିତି ଖାଇଲେ ଆପଣମାନେ ଆଜିକାଲି ଶୁଣୁଥିବେ ଯେ ବହୁତ ଆଣ୍ଟିବାୟୋଟିକ୍ ରେଜିଷ୍ଟାଣ୍ଟ ହେଇଯାଉଛୁ ଆମେ ମାନେ, ଏଇ ଭାରତ ବର୍ଷରେ ବେଶୀ ହେଉଛି। କାରଣ ଆମର ଆଣ୍ଟିବାୟୋଟିକ୍ର ପୁରା ରାମ୍ପେଣ୍ଟ ୟୁଜ୍ ହେଉଛି, ଯିଏ ପାରିଲା ସେ ଆଣ୍ଟିବାୟୋଟିକ୍ ଖାଇଦେଉଛନ୍ତି। ତେଣୁ ଯେପର୍ଯ୍ୟନ୍ତ ସେନ୍ସିଟିଭିଟି ଆସିନାହିଁ ଆଣ୍ଟିବାୟୋଟିକ୍ ଖାଇବା ଉଚିତ ନୁହେଁ। ଆଉ ସେ ଆଣ୍ଟିବାୟୋଟିକ୍କୁ ଯେତିକି କୋର୍ସ, ଆମେ ଯଦି ଡାକ୍ତର ଲେଖିଲେ ସାତ ଦିନ ଖାଇବେ ତାହେଲେ ସାତ ଦିନ ଖାଇବେ, ଯଦି ଡାକ୍ତର ଲେଖିଲେ ଦଶ ଦିନ ଖାଇବେ ତାହେଲେ ଦଶ ଦିନ ଖାଇବେ। ଦୁଇ ତିନି ଦିନ ଖାଇଦେଲା ପରେ ମତେ ଭଲ ଲାଗିବ, କିନ୍ତୁ ତିନି ଦିନ ପରେ ବନ୍ଦ କରିବା ଉଚିତ ନୁହେଁ। କାରଣ ସେଇ ବ୍ୟାକ୍ଟେରିଆ ସେଇ ଆଣ୍ଟିବାୟୋଟିକ୍କୁ ନେକ୍ସଟ ଟାଇମ୍ରେ ରେଜିଷ୍ଟାଣ୍ଟ ହେଇଯିବେ, ଆଉ ଦେଲେ ସେଟା କାମ କରିବନି। ଆପଣଙ୍କୁ ଫେର୍ ଅଲଗା ଆଣ୍ଟିବାୟୋଟିକ୍ କ'ଣ ଖାଇବାକୁ ପଡ଼ିବ। ତେଣୁ ପ୍ରଥମ ହେଲା ଆଣ୍ଟିବାୟୋଟିକ୍, ବାରମ୍ବାର ପାଣି ପିଇବେ, ବାରମ୍ବାର ପାଣି ପିଇକି ବାରମ୍ବାର ପରିସ୍ରା କରିଯିବେ। ଏଇ ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନର ଗୋଟିଏ ବହୁତ ଭଲ ଜିନିଷ ଅଛି ଯେ ପରିସ୍ରା କରିବା ଦ୍ୱାରା ଇନ୍ଫେକ୍ସନ ବା ସଂକ୍ରମଣ ଫ୍ଲସ୍ ଆଉଟ୍ ହେଇଯାଏ, ମାନେ ବାହାରକୁ ବାହାରିଯାଏ, ତେଣୁ ସେଟା ଆପେ ଆପେ ମଧ୍ୟ ଭଲ ହେଇଯାଏ।
1: ଆଜ୍ଞା, ଏ ଯୋଉ ଆଣ୍ଟିବାୟୋଟିକ୍ ଖାଇବା କଥା କହିଲେ, ତା ଖାଇବା ପରେ ମଧ୍ୟ ଯଦି ଜଣଙ୍କର ଏଇ ସମସ୍ୟା ଦୂର ନ ହେଲା, ରୋଗ ଭଲ ନ ହେଲା, ତାହେଲେ ତା ପରେ ବି କିଛି ଚିକିତ୍ସା ରହିଛି କି?
0: ଆଣ୍ଟିବାୟୋଟିକ୍ରେ ଭଲ ନ ହେଲେ ଆମେ କେମିତି ଜାଣିବା ଭଲ ହେଲାନି ବୋଲି? ପ୍ରଥମେ ହେଲା ଯେ ଯାହା ସିମ୍ପଟମ୍ସ ହେଉଛି ସେଗୁଡ଼ା କମିଲା କି ନାହିଁ। ଧରନ୍ତୁ କମିଯାଇଛି ତାହେଲେ ଆମେ ଜାଣିବା ସେଟା ଠିକ୍ ହେଇଗଲେ ସେ। ଆଉ ଯଦି ସେ ସିମ୍ପଟମ୍ସରୁ କମୁନାହିଁ ତାହେଲେ ଆମେ ଗୋଟେ ଆଣ୍ଟିବାୟୋଟିକ୍ ଦେଇଛେ, ସେନ୍ସିଟିଭ୍ରେ ଯଦି ତିନି ଚାରିଟା ଆଣ୍ଟିବାୟୋଟିକ୍ ହେଇଥିବ ଆମେ ସେ ଭିତରୁ ଆଉ ଗୋଟେ ଆଣ୍ଟିବାୟୋଟିକ୍ ମଧ୍ୟ ଦେଇପାରିବା। ତାପରେ ଗୋଟେ ବହୁତ ଭଲ ଜିନିଷ ଅଛି, କ୍ରାନବେରୀ ବୋଲି ଗୋଟେ ପ୍ରକାର କୋଳି ଅଛି, ସେ କ୍ରାନବେରୀଟା ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନକୁ ବହୁତ ପ୍ରୋଟେକ୍ସନ ଦିଏ। ଆପଣ କ୍ରାନବେରୀ ଜୁସ୍ ଡେଲି ପିଇପାରିବେ, ନହେଲେ ଡ୍ରାଏଡ୍ କ୍ରାନବେରୀ ମିଳୁଛି ସେଟା ଆଣିକି ଖାଇଲେ ମଧ୍ୟ ସେଥିରୁ ବହୁତ ପ୍ରୋଟେକ୍ସନ ହେବ। ଆଉ ଆଜିକାଲି ବହୁତ ଗୁଡ଼େ ଆପଣ ବହୁତ ନାଁ ଶୁଣିଥିବେ ବି, ପ୍ରୋବାୟୋଟିକ୍ ପ୍ରିବାୟୋଟିକ୍, ମାନେ ଆମର ଯୋଉଟା ଭଲ ବ୍ୟାକ୍ଟେରିଆ, ଆମ ଦେହରେ ବି କେତେ ପ୍ରକାର ବ୍ୟାକ୍ଟେରିଆ ଅଛନ୍ତି ଯୋଉମାନେ ଆମକୁ ପ୍ରୋଟେକ୍ସନ ଦିଅନ୍ତି, ସେମାନଙ୍କୁ ପ୍ରୋବାୟୋଟିକ୍ ପ୍ରିବାୟୋଟିକ୍ ବ୍ୟାକ୍ଟେରିଆ ଭାବେ କୁହାଯାଏ। ତ ଆମେ ସେଇଭଳିଆ ପ୍ରୋବାୟୋଟିକ୍ ପ୍ରିବାୟୋଟିକ୍ ଆମେ ଦେଇପାରିବା, ଆଉ ଅଛି ମଧ୍ୟ ୟୁରିନାରୀ ଟ୍ରାକ୍ ପାଇଁ ଆଜିକାଲି ବାହାରିଲାଣି, ତ ସେଇସବୁ ଖାଇକରି ଆମେ ସେଇଥିରୁ ପ୍ରୋଟେକ୍ସନ ପାଇପାରିବା। ଆଉ ମଧ୍ୟ ଏଇଟା ବି ହେଇପାରେ କି ଧରନ୍ତୁ ବଟିକାରେ କାମ ନ କଲା ତାହେଲେ ଆମେ ଇଞ୍ଜେକ୍ସନ ବି ଦେଇପାରିବା, କିନ୍ତୁ ସେଇଟା ଯୋଉଟା ସେନ୍ସିଟିଭ୍ ଥିବ ସେଇଟା ଦେବେ। ବହୁତ ସିଭିୟର ହେଇଛି, ବ୍ଲଡ୍ ପଡୁଛି, ବହୁତ ପେନ୍ ହେଉଛି, ପସେଲ ବହୁତ ବେଶୀ ଅଛି, ଜ୍ୱର ବହୁତ ଜୋରରେ ହେଉଛି, ତାହେଲେ ଆପଣ ଆଇଭି ଟ୍ରିଟମେଣ୍ଟ କରିପାରିବେ। ଆଉ ଜଣଙ୍କର ବହୁତ ବାନ୍ତି ହେଉଛି, ସେ ଓରାଲ ବଟିକା ଖାଇପାରୁନି, ତାହେଲେ ଆପଣ ଆଇଭି ଆଣ୍ଟିବାୟୋଟିକ୍ ଦେଇକରି ମଧ୍ୟ ଟ୍ରିଟମେଣ୍ଟ କରିପାରିବେ।
1: ଆଜ୍ଞା, ତେବେ ଅନେକ କ୍ଷେତ୍ରରେ ଦେଖାଯାଏ ଯେ ମହିଳାମାନଙ୍କଠାରେ ଏଇ ସମସ୍ୟାଟା ବେଶୀ ଦେଖାଯାଏ।
0: ଆଜ୍ଞା,
1: ଏହାର କାରଣ କ'ଣ?
0: ପ୍ରାୟ ଦେଖିବେ 50% ଲେଡିଜ୍ ମାନଙ୍କର କେବେ ନା କେବେ ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନ ହେଇଥିବ। କାରଣ ଆମର ବହୁତ ସର୍ଟ ୟୁରେଥ୍ରା, ମାନେ ମୁଁ ଯୋଉ କହିଲି ମୂତ୍ରାଶୟ ବା ବ୍ଲାଡରରୁ ଯୋଉ ବାହାରକୁ ଆସିବା ରାସ୍ତାଟା ଅଛି ସେ ବହୁତ ଛୋଟ ରାସ୍ତା ଆମର, ତେଣୁ ସେଇଥିରେ କ'ଣ ହୁଏ ଭେଜେନା ଆଉ ମଳଦ୍ୱାରରୁ ଇନ୍ଫେକ୍ସନ ବହୁତ ସହଜରେ ସେଟା ଚାଲିଆସେ, ତେଣୁ ସ୍ତ୍ରୀ ଲୋକମାନଙ୍କର ବହୁତ ଶୀଘ୍ର ଇନ୍ଫେକ୍ସନ ହୋଇଥାଏ।
1: ଅନେକ ସମୟରେ ଦେଖାଯାଇଛି ଯେ ଜଣ ଜଣଙ୍କର ବାରମ୍ବାର ମଧ୍ୟ ସଂକ୍ରମଣ ହେଇଥାଏ, କାହିଁକି ହେଇଥାଏ?
0: ଥରେ ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନ ହେଲେ ଆପଣଙ୍କର ବାରମ୍ବାର ହେବାର ସମ୍ଭାବନା ଅଛି।
1: ଆଜ୍ଞା,
0: ସବୁବେଳେ ହାଇଜିନ୍ ମେଣ୍ଟେନ୍ କରିକି ରଖିବେ, ନିଜର ପ୍ରାଇଭେଟ୍ ପାର୍ଟକୁ ସବୁବେଳେ ସଫା କରିକି ରଖିବେ, ଆଉ ଯେତେବେଳେ ସଫା କରୁଛନ୍ତି କେତେବେଳେ ମଳଦ୍ୱାର ଆଡୁ ତାକୁ ଉପରକୁ ନେଇ ଆସିବେ ନାହିଁ, ସବୁବେଳେ ପରିସ୍ରା ଦ୍ୱାରରୁ ମଳଦ୍ୱାର ଆଡକୁ ଯିବେ। ଆଉ ଯେତେବେଳେ ବି ଶୌଚ ହେଉଛନ୍ତି ସବୁବେଳେ ପରିଷ୍କାର କରିବେ ଜାଗାକୁ, ସବୁବେଳେ ପାଣି ବହୁତ ପିଇବେ, ପାଣି ପିଇବାରେ ଆପଣ କୌଣସି ପ୍ରକାର କାର୍ପଣ୍ୟତା ଅବଲମ୍ବନ କରିବେ ନାହିଁ, ବାରମ୍ବାର ପାଣି ପିଇବେ ଆଉ ପରିସ୍ରା କରିବାକୁ, ଯେତେବେଳେ ପରିସ୍ରା ମାଡ଼ିଲା ଯାଇକିରି ପରିସ୍ରା କରିଦେବେ। ପରିସ୍ରା କରିସାରିଲା ପରେ ଧୁଆଧୁଇ ହେଇକିରି ସେ ଡ୍ରାଏ ହେଇଯିବେ ଆପଣ, ଏହାଦ୍ୱାରା ଆମେ ବାରମ୍ବାର ସଂକ୍ରମଣକୁ ରୋକିପାରିବା।
1: ଆଜ୍ଞା, ଆଜିକାଲି ତ ଅନେକ ମହିଳା ବାହାରକୁ ଯାଉଛନ୍ତି କୌଣସି ନା କୌଣସି କାମରେ, ସବୁବେଳେ ପାଣିର ତ ସବୁଠି ସୁବିଧା ନଥାଏ, ତେଣୁ ସେ କ୍ଷେତ୍ରରେ ସେମାନେ ନିଜକୁ ପରିଷ୍କାର ରଖିବେ କେମିତି?
0: ଗୋଟେ ଭଲ ପ୍ରଶ୍ନ ଆପଣ ପଚାରିଲେ ଯେ ଆମେ ସବୁବେଳେ ପାଣିର ସୁବିଧା ନାହିଁ, କୋଉଠି କେମିତି ପରିଷ୍କାର କରିବାକୁ ପଡୁଛି, ତାହେଲେ ନିଜ ବେଗ୍ରେ ବା ନିଜ ପାଖରେ ସବୁବେଳେ କିଛି ଟିସୁ ପେପର ପକେଇଥିବେ। ଯେତେବେଳେ ପରିଷ୍କାର କରିବାକୁ ଯାଉଛନ୍ତି ଟିସୁ ପେପରରେ ସେ ଜାଗାକୁ ପୁରା ଶୁଖିଲା କରିଦେବେ। ଆଉ କେମିତି ପୋଛିବେ ମୁଁ ଯେମିତି

0: ଆଙ୍କୁ କହିଲି ସବୁବେଳେ ପରିସ୍ରା ଦ୍ୱାରରୁ ତଳକୁ ନେବେ, କେତେବେଳେ ସେଟା ତଳୁ ଉପରକୁ ଆଣିବେନି, ବା ଟୁ ଆଣ୍ଡ ଫ୍ରୋ ମୁଭମେଣ୍ଟ ମାନେ ଉପର ତଳ ଉପର ତଳ କରି ପୋଛିବେନି, ଥରେ ଉପରୁ ତଳକୁ ପୁଣି ଉପରୁ ତଳକୁ ପୁଣି ଉପରୁ ତଳକୁ କରି ପୋଛିଦେବେ, ତା ଏହାଦ୍ୱାରା ଆମେ କିଛି ମାତ୍ରାରେ ଉପକାର ପାଇପାରିବା।
1: ବେଳେବେଳେ କୌଣସି କାରଣରୁ ଯୋଉ ସ୍ତ୍ରୀ ଲୋକମାନଙ୍କୁ ସର୍ବସାଧାରଣ ବାଥରୁମ୍ ଅଛି ତାକୁ ସେମାନେ ବ୍ୟବହାର କରିଥାନ୍ତି, ସେଠି ସବୁବେଳେ ପରିଷ୍କାର ପରିଚ୍ଛନ୍ନତାର ସୁବିଧା ନଥାଏ, ସେଠି କଣ କରିବେ ଯୋଉଥିରେ କି ତାଙ୍କର ଏହି ସଂକ୍ରମଣ ହବନି?
0: ଯଦି ପାଣିର ସୁବିଧା ଅଛି ନିଜେ ଯିବା ଆଗରୁ କିଛି ନହେଲେ ସେଥିରେ ପାଣି ଟିକେ ଆପଣ ପକେଇଦେବେ ସେ ଜାଗାରେ, ତାପରେ ପରିସ୍ରା କରିପାରିବେ। କି ନହେଲେ ଯଦି କମର ସିଷ୍ଟମ ଅଛି ତାହେଲେ ଟିସୁ ପେପର ଧରିକି ଏଟଲିଷ୍ଟ ପୁଛେଇ ଦେଇକି ତାପରେ ଆପଣ ବସିପାରିବେ। ଆଉ ଇଣ୍ଡିଆନ ଲେଟ୍ରିନ୍ ତ ସବୁବେଳେ ବହୁତ ସେଫ୍, ସେଥିରେ ସଂକ୍ରମଣର ସମ୍ଭାବନା କମ୍ ଥାଏ।
1: ଆଜିକାଲି ବଜାରରେ ମିଳୁଛି ବିଭିନ୍ନ ପ୍ରକାର ସାମଗ୍ରୀ ଯୋଉଦ୍ୱାରା କି ଆମର ଆମେ ଆମର ସେଇ ପ୍ରାଇଭେଟ ପାର୍ଟକୁ ସଫା ରଖିବା ପାଇଁ,
0: ଏମିତି ସେଟା ବହୁତ ଆଡଭର୍ଟାଇଜମେଣ୍ଟ ଦଉଛି କରିବା ପାଇଁ, କିନ୍ତୁ ସେଟା ବ୍ୟବହାର କରିବା ଉଚିତ ନୁହେଁ ବେଶୀ। ଆମର ପ୍ରାଇଭେଟ ପାର୍ଟରେ କୌଣସି ସ୍ପ୍ରେ ମାରିବାର ନାହିଁ, ସ୍ପ୍ରେ ମାରିଲେ ଆହୁରି ଇନଫେକ୍ସନ ହେବାର ସମ୍ଭାବନା, କେମିକାଲ ଯୋଗୁଁ ସେ ଆହୁରି ଖରାପ କରିବ, ତେଣୁ ସେଗୁଡ଼ାକରେ ବ୍ୟବହାର କରିବେ ନାହିଁ। କେବଳ ଆପଣ ନିଜେ ଯିବେ, ଯେମିତି ପାଣି ଟିକେ ପକେଇଲେ ତାପରେ ବସିଲେ ଏବଂ ତାପରେ ପାଣିରେ ପୋଛିଲେ କିମ୍ବା ଟିସୁ ପେପରରେ ପୋଛିଲେ
1: ମୂତ୍ରନଳୀ ସଂକ୍ରମଣ ନ ହେବ, ସେଥିପାଇଁ କି କ'ଣ ସାବଧାନତା ଅବଲମ୍ବନ କରିବା ଦରକାର?
0: ପ୍ରଥମ ହେଲା ହାଇଜିନ ମେଣ୍ଟେନ, ତାପରେ ଅଧିକ ପାଣି ପିଇବା, ପରିସ୍ରା କରିବା, ଆଉ ନିଜର ଯୋଉ ଅଣ୍ଡରଗାର୍ମେଣ୍ଟ ପିନ୍ଧୁଛନ୍ତି ସେଟା କଟନ ପିନ୍ଧିବା କଥା, ଟିକେ ଢିଲା ପିନ୍ଧିବା କଥା, ଆଉ ସବୁବେଳେ ସେଟା ସଫା ରହିବା କଥା। ଆଉ ମୁଁ ଦେଖିଛି ବହୁ ଜଣଙ୍କର ନିଜର ଅଣ୍ଡରଗାର୍ମେଣ୍ଟ ଅଣ୍ଡରୱେୟାରକୁ ବି ୱାସିଂ ମେସିନ୍ରେ ପକେଇ ଦିଅନ୍ତି, କିନ୍ତୁ ସେଟା ପକେଇବା କଥା ନୁହେଁ, ନିଜେ ତାକୁ ସଫା କରି ନିଜେ ତାକୁ ଗୋଟେ ସବୁବେଳେ ଗୋଟେ ଭଲ ଜାଗାରେ ଶୁଖେଇବେ, ଟିକେ ପବନ ପାଇବା ଜାଗାରେ ବା ଖରା ପାଇବା ଜାଗାରେ ଶୁଖେଇବେ। ଆଉ ଯୋଉମାନେ ସେକ୍ସୁଆଲି ଆକ୍ଟିଭ, ସହବାସ ଆଗରୁ ପରିସ୍ରା କରିଦେବା କଥା ଏବଂ ପରେ ମଧ୍ୟ ପରିସ୍ରା କରିଦେବା କଥା, ଆଉ ପ୍ରାଇଭେଟ ପାର୍ଟକୁ ଭଲ ଭାବରେ ଧୋଇକିରି ସଫା କରିଦେବେ। ଆଉ ଯେତେ ଏଲ୍ଡରଲି ହେଲେ ଯେମିତି ପେରିମେନୋପଜ୍ ମେନୋପଜ୍ ହେଲେ ସେମାନେ ମଧ୍ୟ ସବୁବେଳେ ବହୁତ ଦେଖିବା କଥା କି ନିଜେ କେମିତି ପରିଷ୍କାର ରହିବେ। ଆଉ ଯୋଉମାନଙ୍କର ଡାଇବେଟିସ୍ ଅଛି ସେମାନେ ତାଙ୍କର ଡାଇବେଟିସ୍କୁ କଣ୍ଟ୍ରୋଲ କରିବେ, ଡାଇବେଟିସ୍ ଗୋଟେ ଯେତେବେଳେ ବଢ଼ିବ ସେତେବେଳେ ସଂକ୍ରମଣ ହେବାର ସମ୍ଭାବନା ବହୁତ।
1: ମାସିକ ଋତୁସ୍ରାବ ସମୟରେ ମଧ୍ୟ ଏଇ ସଂକ୍ରମଣ ହେବାର ସମ୍ଭାବନା ରହିଛି କି? ଆଉ ସେ ସମୟରେ ଜଣେ କେମିତି ନିଜର ଧ୍ୟାନ ରଖିବ?
0: ମାସିକ ଋତୁସ୍ରାବ ସମୟରେ ସଂକ୍ରମଣର ଆଶଙ୍କା ବହୁତ ବେଶୀ, ଏହାର କାରଣ ହେଲା ଯେହେତୁ ସେଠାରେ ସେଇ ଟାଇମ୍ରେ ଆମର ରକ୍ତକ୍ଷରଣ ହେଉଛି, ରକ୍ତଟା ଗୋଟେ ବହୁତ ଭଲ ମିଡିୟମ ଜୀବାଣୁ ଗ୍ରୋ କରିବାର, ତେଣୁ ଏଇ ଟାଇମ୍ରେ ଯଦି ଆମେ ପରିଚ୍ଛନ୍ନତା ଆମେ ମେଣ୍ଟେନ୍ ନ କରିବା ତାହେଲେ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ହେବାର ବହୁତ ସମ୍ଭାବନା ଥାଏ। ତ ଏଥିରେ ଆମେ କ'ଣ କରିବା ସେମାନଙ୍କ ପାଇଁ ହେଲା ଯେ ପେଡ୍ଟାକୁ ଜଲ୍ଦି ଜଲ୍ଦି ଚେଞ୍ଜ କରିବେ, ଏଟଲିଷ୍ଟ 6 ରୁ 8 ଘଣ୍ଟା ଭିତରେ ଥରେ ଥରେ ଚେଞ୍ଜ କରିବେ। ଚେଞ୍ଜ କରିବା ଆଗରୁ ହାତ ଧୋଇକିରି ଚେଞ୍ଜ କରିବେ, ଚେଞ୍ଜ କରିବା ପରେ ସେ ଜାଗାକୁ ଭଲ ଭାବରେ ଧୋଇକିରି ଭଲ ପେଡ୍ ପିନ୍ଧିବେ ଆଉ ହାତ ଧୋଇବେ। ପିରିୟଡ୍ ଟାଇମ୍ରେ ମାନେ ଝିଅ ପିଲାମାନେ ବା ସ୍ତ୍ରୀ ଲୋକମାନେ ଆମେ ସମସ୍ତେ ବାରମ୍ବାର ବାଥରୁମ୍ ଯିବାକୁ ଭଲ ଲାଗେନି, ତେଣୁ ସେମାନେ କ'ଣ କରିବେ ସେଟା ନ କରିକି ପରିସ୍ରା ଚାପିକି ରଖିବେନି, ବାରମ୍ବାର ପରିସ୍ରା କରିବାକୁ ଯିବେ, କାରଣ ଏହି ମାସିକ ଋତୁସ୍ରାବ ସମୟରେ ଇନଫେକ୍ସନ ହେବାର ସମ୍ଭାବନା ବହୁତ ଅଧିକ।
1: ଯଦି କୌଣସି କ୍ଷେତ୍ରରେ ଏହି ସମସ୍ୟାଟି ଦୀର୍ଘ ଦିନ ଧରିକି ଲାଗି ରହେ ତେବେ ଏଥିପାଇଁ କି ଆଉ କିଛି ସ୍ୱାସ୍ଥ୍ୟ ସମସ୍ୟା ହେବାର ସମ୍ଭାବନା ରହିଛି କି?
0: ହଁ, ଯେମିତି ଧରନ୍ତୁ ଆପଣଙ୍କର ଗର୍ଭାବସ୍ଥାରେ ଯଦି ୟୁଟିଆଇ ବା ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ହେଲା ତାହେଲେ କ'ଣ ହେବ ନା ପ୍ରିମେଚ୍ୟୁର ଡେଲିଭରି ବା ଯାହାକୁ କହନ୍ତି ସମୟରୁ ଆଗରୁ ପ୍ରସବ ହୋଇଯିବ, ଆଉ ଛୋଟ ପିଲା ହେବ, ପିଲାର ଓଜନ ବଢ଼ିବନି, ସ୍ମଲ୍ ଫର୍ ଡେଥ୍ ଯେଉଁ କହନ୍ତି ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନକୁ, ସେଥିପାଇଁ ଗର୍ଭାବସ୍ଥା ଆଗରୁ ଟ୍ରିଟମେଣ୍ଟ କରିବା ଉଚିତ। ଆଉ ଦ୍ୱିତୀୟରେ ହେଲା ଯଦି ବହୁତ ଦିନ ଆପଣ ନେଗ୍ଲେକ୍ଟ କରିଦେଲେ ତାକୁ ବାରମ୍ବାର ହେଉଛି ତାହେଲେ କିଡ୍ନୀ ଇନଫେକ୍ସନ ହେବାର ସମ୍ଭାବନା ରହିଛି, ଆଉ କିଡ୍ନୀ ଇନଫେକ୍ସନ ହେଲେ ସେ ବହୁତ ସାଙ୍ଘାତିକ, ସେଟା ବେଳେବେଳେ ସେପ୍ଟିସିମିଆ ଆଡ଼କୁ ଗତି କରେ, ତେଣୁ ଏଇଟାକୁ ଯେତେ ସମ୍ଭବ ଜଲ୍ଦି ଟ୍ରିଟମେଣ୍ଟ କରିବେ ଆଉ ନିଜକୁ କେମିତି ଭାବରେ ରଖିବେ ଯେମିତି ବାରମ୍ବାର ଏଇଟା ନ ହୁଏ।
1: ପାଣି ଉପରେ ଆପଣ ଗୁରୁତ୍ୱ ଦେଉଛନ୍ତି, ଯେମିତି ପରିଷ୍କାର ପରିଚ୍ଛନ୍ନତା ପାଇଁ ପାଣି ବ୍ୟବହାର କରନ୍ତୁ ଏବଂ ପିଅନ୍ତୁ ପାଣି। ଜଣେ ଦିନକୁ କେତେ ମାତ୍ରାରେ ପାଣି ପିଇବା ଦରକାର?
0: ଆମେ 2.5 ରୁ 3 ଲିଟର ପାଣି ପିଇଲେ ଠିକ୍ ଅଛି, ଆଉ ଜଣେ ବେଶୀ ପିଇପାରିଲେ ତ ବହୁତ ଆଉ ଟିକେ ପିଇପାରିଲେ ଭଲ, କିନ୍ତୁ ମିନିମମ୍ ଆମେ 2.5 ରୁ 3 ଲିଟର ପାଣି ଆମେ ପିଇବା ଦିନ ଭିତରେ। ମୁଁ ଯେମିତି ଆପଣଙ୍କୁ କହିଲି ସେ ଇନଫେକ୍ସନଟା କେମିତି କମିଯିବ ନା ବାରମ୍ବାର ପରିସ୍ରା ହେଇ ହେଇ ଇନଫେକ୍ସନ ଧୋଇ ହେଇଯିବ ବା ପଳେଇ ଆସିବ, ତେଣୁ ଯେତେ ପାଣି ପିଉଥିବେ ଆପଣଙ୍କର ଇନଫେକ୍ସନ ଆଉ ରହିବାକୁ ହବନି, ଆଉ ଯେତେ ପରିସ୍ରା ନ କରିବେ ମୂତ୍ରାଶୟରେ ପରିସ୍ରା ଜମା ହେଇକି ଇନଫେକ୍ସନ ହେବାର ସମ୍ଭାବନା ଥାଏ।
1: ଯୋଉ ମଧୁମେହ ରୋଗୀ ଅଛନ୍ତି ବା ରଜନିବୃତ୍ତି ଯୋଉମାନଙ୍କର ହେଇଗଲାଣି ସେମାନେ କେମିତି ନିଜର ଧ୍ୟାନ ରଖିବେ ଏହି ସମସ୍ୟାରୁ ନିଜକୁ ଦୂରରେ ରଖିବା ପାଇଁ?
0: ଡାଇବେଟିସ୍ ରୋଗୀଙ୍କ ପାଇଁ ହେଲା ସେମାନେ ତାଙ୍କର ବ୍ଲଡ୍ ସୁଗର ଲେଭୁଲକୁ ସବୁବେଳେ

0: ନର୍ମାଲ ରେଞ୍ଜରେ ରଖିଥିବେ। ଯେଉଁ ମୁହୂର୍ତ୍ତରେ ତାଙ୍କର ସୁଗର ବଢ଼ିବ ସେ ମୁହୂର୍ତ୍ତରେ ତାଙ୍କର ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ବି ହେଇପାରେ, ଆଉ ମୁଁ ଯେମିତି କହିଲି ଯୋନି ଦ୍ୱାରା ସଂକ୍ରମଣ ମଧ୍ୟ ହେଇପାରେ। ସେଥିପାଇଁ ସେମାନେ ନିଜର ବ୍ଲଡ୍ ସୁଗର ଲେବୁଲକୁ ସବୁବେଳେ ନର୍ମାଲ କରି ରଖିବେ, ଆଉ ନିଜର ହାଇଜିନ୍ ବହୁତ ମେଣ୍ଟେନ୍ କରିବେ। ଯେଉଁ ରଜନୀବୃତ୍ତି ବା ପେରି ମେନୋପଜ୍ ବା ପୋଷ୍ଟ ମେନୋପଜାଲ ଓମେନଙ୍କର ମଧ୍ୟ ଇନଫେକ୍ସନଟା ଅଧିକ ହେଇଥାଏ, କାରଣ ଇଷ୍ଟ୍ରୋଜେନ୍ ଯୋଉ ଅଭାବ ଯୋଗୁଁ। ତ ବେଳେବେଳେ କ'ଣ ହୁଏ, ଏମିତି ପରିସ୍ରା କଲାବେଳେ ପୋଡ଼ିବ ବହୁତ ଜୋରେ, କିନ୍ତୁ ପ୍ରକୃତରେ ତାଙ୍କର ଇନଫେକ୍ସନ ନଥାଏ। ସେଇଟା କ'ଣ ହୁଏ, ଏଇ ଯୋଉ ହରମୋନ୍ ଅଭାବରୁ ତାଙ୍କର ୟୁରେଥ୍ରା ବା ଯୋଉଟା ମୁଁ କହି ମୂତ୍ରବାହୀ ନଳୀ ସେଇଟାକୁ କହନ୍ତି ପୋଷ୍ଟ ମେନୋପଜାଲ ୟୁରେଥ୍ରାଇଟିସ୍। ତ ସେଥିରେ ବେଳେବେଳେ ଖାଲି ପୋଡ଼ିବ କିନ୍ତୁ ଇନଫେକ୍ସନ ନଥିବ, ସେଇ ଜାଗାରେ ଇଷ୍ଟ୍ରୋଜେନ୍ କ୍ରିମ୍ ଲୋକାଲ ଆପ୍ଲିକେସନ କଲେ ଭଲ ହୁଏ। ଆଉ ଯାହାର ବି ପରିସ୍ରା ଇନଫେକ୍ସନ ହେଇଛି ସମସ୍ତେ ନିଜର ହାଇଜିନ୍ ମେଣ୍ଟେନ୍ କରିବେ, ଅଧିକ ପାଣି ପିଇବେ ଏବଂ ବାରମ୍ବାର ପରିସ୍ରା କରିବେ। ଆଉ ଯୋଉ ଜାଗାରେ ପରିସ୍ରା କରିବେ ସେଟା ବି ବହୁତ ଦେଖିବା କଥା, ସେଇ
1: ଜାଗାଟା ପରିସ୍ରା
0: ଅଛି କି ନ ଅଛି ସେଟା ଦେଖିବା।
1: ଯଦି ଜଣକୁ ଏଇ ମୂତ୍ରନଳୀ ସଂକ୍ରମଣ ହେଲା ତାହେଲେ ତାକୁ ସୁସ୍ଥ ହେବାକୁ ପାଖାପାଖି କେତେ ଦିନ ଲାଗିଥାଏ?
0: ଆପଣ ଯଦି ଖାଲି ଆଣ୍ଟିବାୟୋଟିକ୍ ନ ଖାଇଲେ ବି ଆଉ ଯଦି ଅଳ୍ପ ଇନଫେକ୍ସନ ଅଛି ତାହେଲେ ହୁଏତ 6-7 ଦିନରେ ସେଟା ଠିକ ହେଇଯିବ, ପାଣି ପିଇବେ। କିନ୍ତୁ ଯଦି ବହୁତ ଇନଫେକ୍ସନ ଅଛି ତାପରେ ଆପଣଙ୍କ ଜ୍ୱର ହଉଛି ଆଣ୍ଟିବାୟୋଟିକ୍ ଖାଇଲେ ମଧ୍ୟ ଏଟା 7-10 ଦିନ ଭିତରେ ଠିକ ହେଇଯାଏ। ଆଉ ବେଳେବେଳେ ଏଟା ବହୁତ ଦିନ ରହେ, ଆଣ୍ଟିବାୟୋଟିକ୍ ଦେଇଦେଇଛୁ ପୁଣି ଯିବ କି ନାହିଁ, ସେ ଆଉ 3-4 ଦିନ ପରେ ଆସିବେ, ଫେର ମ୍ୟାଡାମ ଫେର ପରିସ୍ରା ଫେର ପୋଡ଼ିଲାଣି ଫେର ଇନଫେକ୍ସନ ହେଲାଣି ଏମିତି ଲାଗୁଛି ବୋଲି, ସେ କ୍ଷେତ୍ରରେ ଆମକୁ 2-3 ଆଣ୍ଟିବାୟୋଟିକ୍ ମିଶେଇକି ଦେବାକୁ ପଡେ ବା ଇଞ୍ଜେକ୍ସନ ମଧ୍ୟ ଦେବାକୁ ପଡେ।
1: ତେବେ ଶେଷରେ ଯୋଉ ଶ୍ରୋତାମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ ଆପଣ କ'ଣ ପରାମର୍ଶ ଦେବାକୁ ଚାହିଁବେ?
0: ସମସ୍ତଙ୍କୁ କହିବି ଆପଣ ନିଜର ହାଇଜିନ୍ ମେଣ୍ଟେନ୍ କରିବେ, ଭଲ ଭାବରେ ପାଣି ପିଇବେ, ପରିସ୍ରା ଲାଗିଲେ ପରିସ୍ରା ରୋକିକି ରଖିବେ ନାହିଁ, ଚାପିଦେବେ ନାହିଁ, ଏବଂ ଯେଉଁମାନେ ଡାଇବେଟିସ୍ ରୋଗୀ ସେମାନେ ତାଙ୍କର ବ୍ଲଡ୍ ସୁଗର ଲେବୁଲକୁ ମେଣ୍ଟେନ୍ କରିକି ରଖିବେ, ଯେଉଁମାନେ ସେକ୍ସୁଆଲି ଆକ୍ଟିଭ୍ ବା ରିପ୍ରଡକ୍ଟିଭ୍ ଏଜ୍ ଗ୍ରୁପ୍ରେ ଅଛନ୍ତି ସେମାନେ ତାଙ୍କର ସେକ୍ସୁଆଲ ହାଇଜିନ୍ ମେଣ୍ଟେନ୍ କରିବେ, ସହବାସ ଆଗରୁ ପରିସ୍ରା କରିବେ ଏବଂ ସହବାସ ପରେ ମଧ୍ୟ ଯାଇକି ପରିସ୍ରା କରି ଆସିବେ, ଏବଂ ନିଜର ଯୋନି ଦ୍ୱାର ପରିଷ୍କାର ରଖିବେ। ଏହିସବୁ ଉପାୟ କଲେ ଆମେ ଏ ଯୋଉ ବାରମ୍ବାର ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନରୁ ରକ୍ଷା ପାଇପାରିବା।
1: ମୂତ୍ରନଳୀ ସଂକ୍ରମଣ ଅନେକ ସମୟରେ ସାଧାରଣ ଲାଗୁଥିଲେ ବି ମନରେ ଭୟ ସୃଷ୍ଟି କରେ, ତେବେ ଏଥିପାଇଁ କି ଆମକୁ ସତର୍କ ରହିବାକୁ ପଡ଼ିବ, ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଆପଣ ଆମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ, ମୂତ୍ରନଳୀ ସଂକ୍ରମଣ କ'ଣ ଏବଂ ଏହାକୁ ଆମେ କେମିତି ରୋକିପାରିବା ଏବଂ ଏହାର କ'ଣ ଚିକିତ୍ସା ବ୍ୟବସ୍ଥା ରହିଛି ସେ ସମ୍ପର୍କରେ ତ ଅନେକ ଉପାଦେୟ କଥା କହିଲେ। ଏହି ସୁନ୍ଦର ଆଲୋଚନା ପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଆଜି ଡାକ୍ତରଙ୍କୁ ପଚାରି ବୁଝିବା କ୍ରମରେ ଶୁଣିଲେ ମୂତ୍ରନଳୀ ସଂକ୍ରମଣ, ଏ ସମ୍ପର୍କରେ ସ୍ତ୍ରୀ ଏବଂ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଲୀଳାବତୀ ଗୁରୁଙ୍କ ସହ ଆଲୋଚନା। ହଁ, ସତର୍କତା ଆଉ ପରିଷ୍କାର ପରିଚ୍ଛନ୍ନତା ଏ ଦୁଇଟି ଆମକୁ ବହୁ ସମୟରେ ବିଭିନ୍ନ ସମସ୍ୟାରୁ ରକ୍ଷା କରିଥାଏ। ଯଦି ଆମେ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ଆମର ଖାଦ୍ୟ ପେୟ ଜୀବନଶୈଳୀ ଉପରେ ସାମାନ୍ୟ ଧ୍ୟାନ ଦେବା ତେବେ ଆମେ ଅନେକ ଗୁରୁତର ସମସ୍ୟାକୁ ମଧ୍ୟ ଏଡ଼େଇ ଯାଇପାରିବା। ଆଉ ଗୋଟିଏ କଥା, ଯେକୌଣସି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ପ୍ରଥମେ ଡାକ୍ତରଙ୍କର ପରାମର୍ଶ ନେବା ଜରୁରୀ, ତାଙ୍କ ବିନା ପରାମର୍ଶରେ ଔଷଧ ଖାଇବା ଉଚିତ ନୁହେଁ। ଶ୍ରୋତାବନ୍ଧୁ, ଆସନ୍ତା ସପ୍ତାହରେ ଭିନ୍ନ ଏକ ପ୍ରସଙ୍ଗକୁ ନେଇ କାର୍ଯ୍ୟକ୍ରମ ଭେଟିଦେବୁ, ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛୁ। ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଡାକ୍ତରଙ୍କୁ ପଚାରି ବୁଝିବା। ଉପସ୍ଥାପନରେ ଥିଲେ ନିର୍ମାଲ୍ୟ ଓଝା, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆଜି ଏଥିରେ ରାମାୟଣ କଥାଚିତ୍ରର ଗୀତଗୁଡ଼ିକ ଶୁଣିବା। ପ୍ରଥମ ଗୀତଟିକୁ ଗାଇଛନ୍ତି ଚିତ୍ତ ଜେନା ଏବଂ ସାଥୀ।

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରାନ୍ତି ଅପରାହ୍ନ। ଆଜି ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ତେବେ ଶ୍ରୋତାବନ୍ଧୁ, ଆଜି ମୁଁ ଅଛି, ମୋ ସହିତ ଅଛି ସେଭଳି ପୂର୍ବଭଳି ଗୋଟିଏ ଶବ୍ଦ, ଯେଉଁ ଶବ୍ଦକୁ ପ୍ରତି ଗୀତରେ ବ୍ୟବହାର କରାଯାଇଛି। ଆପଣମାନେ ଶୁଣୁଥାନ୍ତୁ, ଆଉ ମଜା ଉଠାଉଥାନ୍ତୁ। ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ଅସରାନ୍ତି ଅପରାହ୍ନ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। କଥାଚିତ୍ର ଜିତ୍।